ଆକାଶବାଣୀ କଟକ ଆଜି ଶନିବାର 1948 ଶତାବ୍ଦ ଜ୍ୟେଷ୍ଠ ମାସ 23 ଦିନ ଇଂରାଜୀ 2026 ମସିହା ଜୁନ୍ ମାସ 13 ତାରିଖ ସମୟ ବର୍ତ୍ତମାନ ସକାଳ 5:58:30 ଶ୍ରୋତାବନ୍ଧୁମାନଙ୍କୁ ସୁପ୍ରଭାତ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ ଏହି କାର୍ଯ୍ୟକ୍ରମ ଦୂରଦର୍ଶନର ଡିଟିଏଚ୍ ଓଡ଼ିଆ ଏବଂ ନ୍ୟୁଜ୍ ୱାନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି।

ପରବର୍ତ୍ତୀ ଭକ୍ତିଗୀତ ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ରଚନାରୁ ଗାଇଛନ୍ତି ପୁଷ୍ପା ମହାନ୍ତି। ଚକାଖିଆ ସତେ ମୋତେ ଚାହିଁବ, ଚାରୁଚରଣ ମୋର ମାଥେ ଛୁଇଁବ।

ଏଥର ଶିଳ୍ପୀ ସୌମ୍ୟ ମହାନ୍ତି, କଣ୍ଠରେ ତାଙ୍କର ମୁରଲୀଧର ସାହୁଙ୍କ ରଚନା। ଗୋପପୁର ରାଧା ମୋ ନହେଲେ ନାହିଁ, ଖାଲି ରହିବି ପାଦଲଗା ତୁଳସୀ ହୋଇ। ଯମୁନାର କୂଳ ମୁଁ ନ ଗଲେ ନାହିଁ, ଖାଲି ଦେଖିବି ତୋ ଶ୍ରୀମୁଖକୁ କଦମ୍ବ ହୋଇ।

ବନ୍ଦନାର ପରବର୍ତ୍ତୀ ଶିଳ୍ପୀ ରମେଶ କୁମାର ରଥ ସେ ଗାଇଛନ୍ତି ପୁରାତନ ରଚନା ଚାଲ ଦେଖିଯିବା ହେ ବନ୍ଧୁ ସେ ଚକାଟୋଳା କଳାମୁହାଙ୍କୁ ଯେଉଁ କଳାମୁହଁ ଦର୍ଶନ କଲେ ନ ସହିବ ଯମଡାହାକୁ।

ଶେଷରେ ନିମାଇ ମହାନ୍ତିଙ୍କ ରଚନାରୁ ଦ୍ୱୈତକଣ୍ଠରେ ଲୀଳାଶ୍ରୀ ପଟ୍ଟନାୟକ ଏବଂ ଶିବାନୀ ଦେବେ। ଗୁରୁ ନାମେ ମନ କର ସାଧନା, ଭଜଲେ ଘୁଞ୍ଚିବ ଭବ ଯାତନା।

0: ସେସଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।

0: ପରିହାର କରିନଥାନ୍ତି, ସେ ଅସଂଯମୀ ଅସତ୍ୟାଶ୍ରୟୀ, ସେ ବ୍ୟକ୍ତି ପବିତ୍ର ଗୈରିକ ବସନର ଅନୁପଯୁକ୍ତ। ଏହା ଥିଲା ଗୌତମ ବୁଦ୍ଧଙ୍କର ଯମକ ବଗ୍ଗର ନବମ ଭାଷ୍ୟ। କାସାୟ ବସ୍ତ୍ରର ସରଳ ଅର୍ଥ ବୌଦ୍ଧ ସନ୍ନ୍ୟାସୀମାନଙ୍କର ପରିଚ୍ଛଦ, କିନ୍ତୁ ଧର୍ମପଦ ଯଥାର୍ଥରେ ଏପରି ଅର୍ଥରେ ଏହାକୁ ଗ୍ରହଣ କରୁନାହାନ୍ତି। କାରଣ କାସାୟ ବସ୍ତ୍ର ପରିଧାନ କରୁଥିବା ଲୋକଙ୍କର ତ ଅଭାବ ନାହିଁ, ଏବଂ ସେମାନେ ନିଜର ମଳିନତାରୁ ମଧ୍ୟ ଶୁଦ୍ଧ ହୋଇନଥାନ୍ତି। କାସାୟ ବସ୍ତ୍ର ଆଧ୍ୟାତ୍ମିକ ଜୀବନ ପ୍ରତି ସମର୍ପିତ ଜୀବନର ପ୍ରତୀକ ରୂପେ ଧରାଯାଏ, ଅର୍ଥାତ୍ ଯିଏ ଅନ୍ୟ ସବୁ ବାହ୍ୟ ବିଷୟ ଆସକ୍ତି ତ୍ୟାଗ କରି କେବଳ ଆଧ୍ୟାତ୍ମିକ ଜୀବନରେ ଐକାନ୍ତିକ ଅଭିନିବେଶ ରଖିଥାନ୍ତି। ବୌଦ୍ଧ ମତରେ ଅଶୁଦ୍ଧି ଅର୍ଥ ପ୍ରଧାନତଃ ଅହଙ୍କାର ଓ ଅବିଦ୍ୟା, ଅବିଦ୍ୟାର ଅର୍ଥ ବହିର୍ଜଗତ ବିଷୟରେ ଅଜ୍ଞାନତା ନୁହେଁ, ପ୍ରାକୃତିକ ନିୟମାବଳୀର ଅଜ୍ଞାନତା ନୁହେଁ, ଶିକ୍ଷାୟତନରେ ଶିକ୍ଷା କରୁଥିବା ବିଷୟର ଅଜ୍ଞାନତା ମଧ୍ୟ ନୁହେଁ। ଏହା ହେଲା ଜଗତରେ ବସ୍ତୁମାନଙ୍କ ଭିତରେ ବିରାଜିତ ଗଭୀର ସତ୍ୟ, ସ୍ୱଧର୍ମ, ଧର୍ମ ବିଷୟରେ ଅଜ୍ଞାନତା। ଅର୍ଥାତ୍ ସାରା ସଂସାର ଯାହା ଉପରକୁ ଯେପରି ଦିଶେ ତା କେବଳ ସେପରି ନୁହେଁ, ତା ମଧ୍ୟରେ ପ୍ରଚ୍ଛନ୍ନ ରହିଛି ଏକ ଗଭୀର ସତ୍ୟ। ଅନ୍ୟ ଏକ ଅର୍ଥ ତାହା ହେଲା ସେ ବସ୍ତୁର ସ୍ୱଧର୍ମ, ତାହାକୁ ଜାଣିବା ହିଁ ବିଦ୍ୟା, ନ ଜାଣିବା ହିଁ ଅବିଦ୍ୟା। ଅବିଦ୍ୟାର ଅର୍ଥ ସଂସାର ସକଳ ବସ୍ତୁ ଅନ୍ତରାଳରେ ରହିଥିବା ସତ୍ୟ ଦେଖିପାରୁ ନଥିବାର ଭ୍ରାନ୍ତି, କିନ୍ତୁ ତାଠାରୁ ମଧ୍ୟ ଆହୁରି ଗଭୀର ସୂକ୍ଷ୍ମ ଅବସ୍ଥାରେ ଯେଉଁ ଚିନ୍ମୟ ସତ୍ତା ରହିଛନ୍ତି ଏବଂ ଜାଗତିକ କାର୍ଯ୍ୟକାରିଣୀ ଶକ୍ତି ରହିଛି ସଂସାର ପଛପଟେ, ତାହା କେବଳ ଏକାଗ୍ରତା ଓ ଧ୍ୟାନ ମଧ୍ୟରେ ଜାଣିହୁଏ, ଯାହା ଜାଣିଥିଲେ ଋଷି ସମ୍ପ୍ରଦାୟ। ଆମ ଜୀବନରେ ମଧ୍ୟ ଆମେ ସାଧାରଣ ଘଟଣାବଳୀ ଯାହା କିଛି ସୁଖ ଦୁଃଖ ଜୟ ପରାଜୟ ଅଶ୍ରୁ ହସ ଘଟଣା ଦୁର୍ଘଟଣା ମଧ୍ୟରେ ପ୍ରଚ୍ଛନ୍ନ ଥିବା ଆମର ହିତ ବା ଅହିତ ଆମେ ଦେଖିପାରୁନାହିଁ। ସୃଷ୍ଟିର କ୍ରିୟାତ୍ମିକା ଶକ୍ତି ପ୍ରତି ମଣିଷର ଜୀବନ ଭାଗ୍ୟ କିଭଳି ତିଳତିଳ କରି ଗଡ଼ି ଚାଲିଥାଏ, ଆମ ଅନ୍ତରାତ୍ମା ଆବଶ୍ୟକ ଅଗ୍ରଗତି ପାଇଁ ସେ ରହସ୍ୟ ବୁଝିପାରିବାର ବିଦ୍ୟା କୌଣସି ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମରେ ନାହିଁ, କିନ୍ତୁ ସେହି ଭ୍ରାନ୍ତିର ଅବସାନରେ ଜୀବନର ସକଳ ସମସ୍ୟାର ସମାଧାନ ହୁଏ। ଧର୍ମପଦ ଯେଉଁ ବିଷୟକୁ ତୀବ୍ର ସମାଲୋଚନା କରିଛନ୍ତି ତାହା ହେଲା କପଟତା, ଅର୍ଥାତ୍ ଆଧ୍ୟାତ୍ମିକ ଜୀବନର ଛଳନା କରିବା ଏବଂ ତାହା ଯାପନ ନ କରିବା, ସତ୍ୟର ଅନୁସନ୍ଧାନର ଛଳନା କରିବା ଏବଂ ତାହା ନ କରିବା, କେବଳ ଉପରଠାଉରିଆ ଭାବେ ଆଧ୍ୟାତ୍ମିକ ଜୀବନରେ ଆତ୍ମନିବେଦନ ପ୍ରକାଶ କରି ଯେପରିକି କାସାୟ ବସ୍ତ୍ର ପରିଧାନ କରିବା ବା ଧର୍ମ ଜପମାଳା ତିଳକ ନାମାବଳୀ ନାନା ବାହ୍ୟ ଚିହ୍ନ ସବୁ, କିନ୍ତୁ ଅନ୍ତର ଭିତରେ କେବଳ ନିଜ ବିଷୟ ସ୍ୱାର୍ଥ ଚିନ୍ତା ଅଭିଳାଷ ପୂରଣ ଏ ଦିଗରେ ବ୍ୟସ୍ତ ରହିବା, ଏହାକୁ କହିଛନ୍ତି କପଟତା। ଧର୍ମପଦ ଆତ୍ମସଂଯମ ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଅନ୍ତି, କାରଣ ବୌଦ୍ଧମାନଙ୍କ ଶିକ୍ଷାରେ ସକଳ ବିଷୟରେ ଅମିତାଚାର ହିଁ ମନ୍ଦ। ବୁଦ୍ଧ ସର୍ବଦା ମଧ୍ୟପଥକୁ ଗୁରୁତ୍ୱ ଦେଇଛନ୍ତି। ଜୀବନର କୌଣସି ଚଳଣିରେ ଆହାର ନିଦ୍ରାଠାରୁ ଆରମ୍ଭ କରି ସର୍ବସ୍ତରରେ ଆତିଶଯ୍ୟ ବା ଅତିରଞ୍ଜନକୁ ପରିହାର କରିବାକୁ କୁହନ୍ତି। ସବୁକିଛି ଯଥୋଚିତ ମାତ୍ରା ପରିମିତି ସମତା ସଂଯମ ଓ ସାମ୍ୟ ଭାବର ନିଦର୍ଶନ। ତାଙ୍କ ଦୃଷ୍ଟିରେ ପବିତ୍ରତାର ଅର୍ଥ ଅବିଦ୍ୟାର ଅଭାବ। ଯେତେବେଳେ ଜଣେ ଆନ୍ତରିକ ଭାବରେ ସତ୍ୟକୁ ଜାଣିବାକୁ ଚାହିଁବ ସେ ନିଶ୍ଚୟ ତାହା ଜାଣିପାରିବ, କାରଣ ବ୍ୟକ୍ତି ମଧ୍ୟରେ ଏପରି କିଛି ଅଛି ଯାହା ସଦା ବିଦ୍ୟମାନ, ଯାହା ତୁମକୁ ମିଥ୍ୟା ଦେଖାଇଦିଏ, ସତ୍ୟକୁ ସ୍ୱୀକାର କରିବାକୁ ସାହାଯ୍ୟ କରେ। କିନ୍ତୁ ତୁମେ ଯଦି ମନୋଯୋଗ ସହକାରେ ପର୍ଯ୍ୟବେକ୍ଷଣ କର, ତୁମେ ଜାଣିପାରିବ ଯେ ଯେହେତୁ ତୁମେ ମିଥ୍ୟାକୁ ପସନ୍ଦ କର ସେହି ହେତୁ ତୁମେ ସତ୍ୟକୁ ଜାଣିପାର ନାହିଁ। ଆନ୍ତରିକତା ଥିଲେ ତୁମେ ଜାଣିପାରିବ ଯେ ସହାୟତା ପରିଚାଳନା ଏବଂ କୃପା ସର୍ବଦା ରହିଛି ତୁମ ପାଇଁ, ତୁମ ପ୍ରଶ୍ନର ସମାଧାନ ପାଇଁ। ତୁମେ ଅଧିକ ସମୟ ଭ୍ରମରେ ପଡ଼ିବ ନାହିଁ। ସତ୍ତାର କୌଣସି ଅଂଶରେ ଏପରି କିଛି ଅଛି ଯାହା ଆତ୍ମପ୍ରବଞ୍ଚନାକୁ ପସନ୍ଦ କରେ, ନଚେତ୍ ଆମକୁ ପଥ ଦେଖାଇବା ପାଇଁ ଆଲୋକ ତ ଆମ ଭିତରେ ସର୍ବଦା ପ୍ରସ୍ତୁତ, କିନ୍ତୁ ତାକୁ ନ ଦେଖି ଯଦି ଆମେ ଆଖି ପୂଜିଦେବା ତାହା ହିଁ କପଟାଚାରିତ ଏବଂ ଅନନ୍ତ ଦୈକତା। ଆମକୁ ସେହି ଭ୍ରାନ୍ତିରୁ ମୁକ୍ତ ରହିବାକୁ ହିଁ ପଡ଼ିବ।
1: ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନା କରିଥିଲେ ମାଳବିକା ରାୟ। ଆକାଶବାଣୀ କଟକ ପ୍ରସାର କରୁଛି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 65ତମ ଭାଗ।

ସୃଷ୍ଟି କରିବା ଭିତରେ ସେ ବୃକ୍ଷ, ପର୍ବତ, ପଶୁପକ୍ଷୀ ଏବଂ ଦେବ, ଅସୁର, ନର ଆଦି ତିନି ଲୋକ ସୃଷ୍ଟି କଲେ। ବିଶ୍ୱକୁ ପାଳିବା ପାଇଁ ପ୍ରଭୁ ଧର୍ମ ରୂପ ଧାରଣ କଲେ। ଦେବତା, ମନୁଷ୍ୟ ଏବଂ ପଶୁ ଏହି ତିନି ରୂପରେ ଭଗବାନ ସୃଷ୍ଟିର ରକ୍ଷା କଲେ ଆଉ ପୋଷଣ କଲେ। ସୃଷ୍ଟିର ଭୋଗ ପରେ ପୁଣି କାଳାଗ୍ନି ରୁଦ୍ର ରୂପରେ ତାର ଧ୍ୱଂସର କାରଣ ହେଲେ। ବ୍ରହ୍ମକଳ୍ପିତ ଏହି ସଂସାରର ନାମ ହେଉଛି ବିକଳ୍ପ।

0: ଭାଗବତରେ ଶୁକଦେବ ଜୀବର ବ୍ରହ୍ମ ରୂପରେ ସ୍ଥିତିକୁ ମୁକ୍ତିଲାଭ ବୋଲି କହିଛନ୍ତି। ମାୟାବନ୍ଧନରୁ ନିଷ୍କୃତି ପାଇଲେ ଜୀବର ମୁକ୍ତିଲାଭ ହୁଏ। ଭଗବାନ ହେଉଛନ୍ତି ସବୁରି ଆଶ୍ରୟସ୍ଥଳ, ତାଙ୍କର ସ୍ଥିତି ନିତ୍ୟ, ସେ ନିଜ ପ୍ରତିଷ୍ଠାରେ ପ୍ରତିଷ୍ଠିତ। ଏଇଠି ଶେଷ ହେଲା ଶ୍ରୀମଦ୍ ଭାଗବତର ଦ୍ୱିତୀୟ ସ୍କନ୍ଧ।
1: ଶେଷ ହେଲା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 65ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ସେବାରାଣୀ ମହାପାତ୍ର, ମଧୁଲିତା ମହାନ୍ତି, ଲକ୍ଷ୍ମୀକାନ୍ତ ପାଲିତ ଏବଂ ସୁବାସ ଦାସ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
2: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧନିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ଏବେ ଆସନ୍ତୁ କେତୋଟି ଧାନ କିସମ ସମ୍ପର୍କରେ ଜାଣିବା। ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ସିଆର୍ ଧାନ 501, 510, 511, 512, 500, 502, 503, ସିଆର୍ ଧାନ 505, ସିଆର୍ ଧାନ 507, ସିଆର୍ ଧାନ 508। ଏଥିସହିତ ଦୁର୍ଗା, ସାରଳା, ଗାୟତ୍ରୀ ଏବଂ ବର୍ଷା ଧାନ ବ୍ୟବହାର କରିପାରିବେ। ସେହିପରି ଢିପ ଜମି ଏବଂ ବାସ୍ନା ଧାନ ପାଇଁ ସିଆର୍ ଧାନ 100,

0: ଅଧ୍ୟାୟ 101 102 108 203 205 ସିଆର୍ଧନ 206 ସିଆର୍ଧନ 207 ସିଆର୍ଧନ 209 ସିଆର୍ଧନ 221 ସିଆର୍ଧନ 212 ସିଆର୍ଧନ 214 ସିଆର୍ଧନ 807 ଏଥିସହିତ ବନ୍ଦନା ଓ ସହଭାଗୀ ଧାନ ମଧ୍ୟ ଚାଷ କରିପାରିବେ। ସେହିପରି ଜଳସେଚିତ ମଧ୍ୟମ ଜମି ପାଇଁ ସିଆର୍ଧନ 307 310 311 312 314 315 ସିଆର୍ଧନ 316 317 319 ସିଆର୍ଧନ 321 ସିଆର୍ଧନ 324 326 327 ସିଆର୍ଧନ 329 ସିଆର୍ଧନ 331 332 337 ସିଆର୍ଧନ 804 ସିଆର୍ଧନ 805 ସିଆର୍ଧନ 809 ବ୍ୟବହାର କରିପାରିବେ। ସେହିପରି ବନ୍ୟା ପ୍ଲାବିତ ଏବଂ ସ୍ୱଳ୍ପ ଗଭୀର ଖାଲୁଆ ଜମି ପାଇଁ ସିଆର୍ଧନ 800 ସିଆର୍ଧନ 801 802 803 ସିଆର୍ଧନ 408 409 410 411 412 ସିଆର୍ଧନ 413 414 416 ଏଥିସହିତ ସ୍ୱର୍ଣ୍ଣ ସ୍ୱର୍ଣ୍ଣ ସବେକ ପୂଜା ପୂଜା ସବେକ ସିଆର୍ଧନ 1009 ବ୍ୟବହାର କରିପାରିବେ। ସେହିପରି ଉପକୂଳବର୍ତ୍ତୀ ଲୁଣି ଜମି ପାଇଁ ସିଆର୍ଧନ 405 ସିଆର୍ଧନ 403 ସିଆର୍ଧନ 412 ସିଆର୍ଧନ 414 ସହିତ ଲୁଣିଶ୍ରୀ ଲୁଣା ବରିଆଲ ବ୍ୟବହାର କରିପାରିବେ। ମଧ୍ୟମ ଏବଂ ଖାଲୁଆ ଜମି ଶଙ୍କର ଜାତୀୟ ଧାନ କିସମଗୁଡ଼ିକ ହେଉଛି ସିଆର୍ଧନ 701 ସିଆର୍ଧନ 702 ସିଆର୍ଧନ 703 ଏବଂ 706। ଏଥିସହିତ ଅଜୟ ଓ ରାଜଲକ୍ଷ୍ମୀ ମଧ୍ୟ ବ୍ୟବହାର କରିପାରିବେ। ମନେ ରଖନ୍ତୁ, ଏ ସମସ୍ତ ବିହନକୁ ପ୍ରାମାଣିକ ସଂସ୍ଥାଠାରୁ କିଣନ୍ତୁ। ରୁଆଧାନ ବିଲରେ ସବୁଜ ଖତ ହିସାବରେ ଧଣିଚା ଚାଷ କରିବା ପାଇଁ ବିଶ୍ୱାସଯୋଗ୍ୟ ସଂସ୍ଥା କିମ୍ବା ଦୋକାନରୁ ଭଲ ଧଣିଚା ମଞ୍ଜି ସଂଗ୍ରହ କରନ୍ତୁ। ବିହନ ବିଶୋଧନ ନିମନ୍ତେ ବିହନ ବୁଣିବା ପୂର୍ବରୁ 1 କିଲୋଗ୍ରାମ ବିହନକୁ 1.5 ଗ୍ରାମ କାର୍ବେଣ୍ଡାଜିମ 85 WP କିମ୍ବା 3 ଗ୍ରାମ କ୍ୟାପ୍ଟାନ 85% କିମ୍ବା 3 ଗ୍ରାମ ଥିରାମ 75% ଏହାର ଗୁଣ୍ଡରେ ବିହନ ବିଶୋଧନ କରନ୍ତୁ। ଜୈବିକ ବିଶୋଧନ ଭାବରେ 1 କିଲୋଗ୍ରାମ ବିହନକୁ 10 ଗ୍ରାମ ଟ୍ରାଇକୋଡ୍ରମା ଗୁଣ୍ଡରେ ମଧ୍ୟ ବିଶୋଧନ କରିପାରିବେ। ଏହି ଟ୍ରାଇକୋଡ୍ରମାକୁ କୌଣସି ବିଶ୍ୱସନୀୟ ସଂସ୍ଥା ବା ଦୋକାନରୁ କ୍ରୟ କରିପାରିବେ।
1: ଶୁଣିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାର ଅଳ୍ପ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

ସାହୁ ଅବଲା ଗୀତ ଦିନ 11:10 ଶିଳ୍ପୀ ଦାମୋଦର ଖୋତା ଏବଂ ବି ବୁଧପ୍ରସାଦ ରାଓ ପାଲା ଦିନ 11:30 ପରିବେଷଣ କରିଛନ୍ତି କିଶୋର ଚନ୍ଦ୍ର ଦାସ ଏବଂ ସାଥୀ ମଞ୍ଚୁଳ ମଧ୍ୟାହ୍ନରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ଶ୍ରୋତାଙ୍କ ଅନୁରୋଧରେ ଶୁଣିପାରିବେ ଦିନ 12:00 ସ୍ୱର ନିର୍ଝର ଦିନ 12:30 ଏଥିରେ ଶୁଣିପାରିବେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଅତିଶ କୁମାର ମଜୁମଦାରଙ୍କ ଜୀବନଶୈଳୀ ଏବଂ କାର୍ଯ୍ୟଧାରା ସମ୍ପର୍କରେ ସାନ୍ତାଳୀ ଗୀତ ଦିନ 1:10 ପରିବେଷଣ କରିବେ ରାଣୀ ମାରାଣୀ ଏବଂ ସାଥୀ ନାରୀ ମହଲ ଦିନ 1:20 ଆଲୋଚନାର ବିଷୟ ରହିଛି ମହିଳାଙ୍କ ମାନସିକ ସ୍ୱାସ୍ଥ୍ୟ ଓ ଯୋଗ ଏ ସମ୍ପର୍କରେ ଆଲୋଚନା କରିବେ ମନସ୍ୱିନୀ ଦାସ ଆମ ଆଇନ ଦିନ 2:45 ବିଷୟ ରହିଛି ଶ୍ରମଜୀବୀ ମହିଳାଙ୍କ ପାଇଁ ଆଇନ ଆଲୋଚକ ଆଇନଜୀବୀ ସଞ୍ଜତ ଦାସ ଶୁଣିଲେ ଆଜି କାର୍ଯ୍ୟକ୍ରମର ସୂଚନା କେତୋଟି ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ବନସ୍ତି ଡାକିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ ଏସିଛି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ ଜୁନ୍ 12-16 ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦନଗରଠୁ ନେଇ ଏସ୍ପ୍ଲାନେଟ୍ ଇନ୍ଫୋସିଟି ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ୍ ଏହା କେବଳ ପିଠାର ସମ୍ଭାର ନୁହେଁ ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁଗର କହିଛନ୍ତି, ଏଥିରେ 6ଟି ବିଭାଗର 8ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍ରେ ଭିଭିଜି ରାମଜି ଯୋଜନାକୁ ଅନୁମୋଦନ ମିଳିବା ସହ ରାଜ୍ୟରେ ଏହାକୁ ଆସନ୍ତା ପହିଲାରୁ କାର୍ଯ୍ୟକାରୀ ପାଇଁ ନିଷ୍ପଭି ନିଆଯାଇଛି। ସେହିଭଳି ବନ୍ଦ ଥିବା ସମବାୟ ସୂତାକଳ କଳତନ୍ତ ୟୁନିଟ୍ଗୁଡ଼ିକର ବକେୟା ଦେବା ପାଇଁ ମଞ୍ଜୁରି ମିଳିଛି। ସମ୍ପତ୍ତି ତାଲିକା ଦେବାରେ ଅବହେଳା କରୁଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିଲାଗି ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ନିୟମାବଳୀ 1969ରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଛି।

0: ରାଜ୍ୟର ବିଭିନ୍ନ ସ୍ଥାନରେ ଇଂରାଜୀ ବନାନର ସଂଶୋଧନ ଓ ପ୍ରକୃତ ଓଡ଼ିଆ ନାମର ପୁନରୁଦ୍ଧାର ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷର ସହରୀ ଯୋଜନାରେ ଭୂତଳ ସ୍ୱେରେଜ୍ ଯୋଜନା ପାଇଁ 175 କୋଟି ଟଙ୍କା ମଞ୍ଜୁର କରାଯାଇଛି। ମୁଖ୍ୟମନ୍ତ୍ରୀ ମହେନ୍ଦ୍ର ମାଝୀ ରାଜ୍ୟରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରିଛନ୍ତି। ଯୋଜନାରେ ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ନିଃଶୁଳ୍କ ଆଉ 5 କିଲୋଗ୍ରାମ ଚାଉଳ ଯୋଗାଇ ଦିଆଯିବ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଅନ୍ନପୂର୍ଣ୍ଣା ଯୋଜନା ରାଜ୍ୟ ସରକାରଙ୍କ ଜନକଲ୍ୟାଣ ପ୍ରତି ଅଙ୍ଗୀକାରବଦ୍ଧତା ଏବଂ ରାଜ୍ୟର ପ୍ରତ୍ୟେକ ପରିବାରର ଭାତ ଥାଳିକୁ ସୁରକ୍ଷିତ କରିବାକୁ ଏକ ଐତିହାସିକ ସଂକଳ୍ପ। ରାଜ୍ୟର ହିତାଧିକାରୀମାନେ ବର୍ତ୍ତମାନ 5 କିଲୋଗ୍ରାମ ଚାଉଳ ପାଉଥିବା ବେଳେ ଅନ୍ନପୂର୍ଣ୍ଣା ଯୋଜନାରେ ପ୍ରତ୍ୟେକ ହିତାଧିକାରୀଙ୍କୁ 10 କିଲୋଗ୍ରାମ ଲେଖାଏଁ ଚାଉଳ ମିଳିବ। ଏହାଦ୍ୱାରା ରାଜ୍ୟର 3,28,52,000 ହିତାଧିକାରୀ ଉପକୃତ ହେବେ। କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ଗଣଯୋଗ ଅଭିଯାନର ଆୟୋଜନ କରାଯାଇଛି। ଆନ୍ତର୍ଜାତିକ ଯୋଗ ଦିବସ ପୂର୍ବରୁ ଏହି ଅଭିଯାନରେ ଅଂଶଗ୍ରହଣ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଆସନ୍ତାକାଲି ସକାଳ 6:15-7:45 ପର୍ଯ୍ୟନ୍ତ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଅନ୍ଲାଇନ୍ ଯୋଗ ଅଧିବେଶନର ଆୟୋଜନ କରାଯାଉଛି। ଅଧିବେଶନରେ ସର୍ବାଧିକ ସଂଖ୍ୟକ ଲୋକଙ୍କ ଅଂଶଗ୍ରହଣ ମାଧ୍ୟମରେ ଗିନିଜ୍ ୱାର୍ଲଡ ରେକର୍ଡ ସ୍ଥାପନ କରିବାର ଲକ୍ଷ୍ୟ ରଖାଯାଇଛି। ପଞ୍ଚାୟତିରାଜ ଗ୍ରାମ୍ୟ ଉନ୍ନୟନ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ବୌଦ୍ଧ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ଶ୍ରୀ ନାୟକ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଘର କ୍ରେତା ଜମି ମାଲିକ ଏବଂ ପ୍ରମୋଟରମାନଙ୍କ ପାଇଁ ପ୍ରାକ୍ ରେରା ପ୍ରକଳ୍ପଗୁଡ଼ିକ ଲାଗି ଆପାର୍ଟମେଣ୍ଟ ପଞ୍ଜିକରଣ ପ୍ରକ୍ରିୟା ସରଳୀକରଣ ହୋଇଛି। ସରକାରଙ୍କ ପକ୍ଷରୁ ଏ ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହା ଅନୁସାରେ 5 ଅକ୍ଟୋବର 2016 ରିଏଲ୍ ଇଷ୍ଟେଟ୍ ନିୟନ୍ତ୍ରଣ ଏବଂ ବିକାଶ ଅଧିନିୟମ ରେରା ଲାଗୁ ହେବା ପୂର୍ବରୁ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକରେ ଆପାର୍ଟମେଣ୍ଟ ୟୁନିଟ୍ଗୁଡ଼ିକର ପଞ୍ଜିକରଣ ସହଜ ହୋଇପାରିବ। ଭୁବନେଶ୍ୱର ଜୟଦେବ ଭବନଠାରେ ଆସନ୍ତା 25-28 ତାରିଖ ପର୍ଯ୍ୟନ୍ତ ତୃତୀୟ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ 2026ର ଆୟୋଜନ କରାଯିବ। ମୁଖ୍ୟମନ୍ତ୍ରୀ ଚଳଚ୍ଚିତ୍ର ମହୋତ୍ସବର ଆନୁଷ୍ଠାନିକ କାର୍ଯ୍ୟସୂଚୀକୁ ଉନ୍କୋଚନ କରିଛନ୍ତି। ଏହି ଅବସରରେ ଶ୍ରୀ ମାଝୀ କହିଛନ୍ତି ରାଜ୍ୟର କଳା ଐତିହ୍ୟ ଏବଂ ସିନେମାକୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ ଆସନ୍ତା ବର୍ଷଠାରୁ ଚଳଚ୍ଚିତ୍ର ମହୋତ୍ସବକୁ ଆହୁରି ବ୍ୟାପକ ଭାବେ ଆୟୋଜନ କରାଯିବ। ବିଶିଷ୍ଟ ବାଲୁକା କଳାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ରୁଷରେ ଆୟୋଜିତ ଦ୍ୱିତୀୟ ଆନ୍ତର୍ଜାତିକ ବାଲୁକା ଶିଳ୍ପ ଉତ୍ସବରେ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ୍ 2026 ବିଜୟୀ ହୋଇଛନ୍ତି। ଏହି ସମ୍ମାନ ପାଇଥିବା ପ୍ରଥମ ଭାରତୀୟ ବାଲୁକା ଶିଳ୍ପୀ ହେବାର ସେ ଗୌରବ ଅର୍ଜନ କରିଛନ୍ତି। ବିଶ୍ୱ ତାପାୟନ ବିଷୟରେ ତାଙ୍କ ବାଲୁକା ଶିଳ୍ପ ପାଇଁ ଶ୍ରୀ ପଟ୍ଟନାୟକଙ୍କୁ ଏହି ପୁରସ୍କାର ଦିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଟେବୁଲ୍ ଟପ୍ ଅଭ୍ୟାସ ଏବଂ ବିପର୍ଯ୍ୟୟ ପରିଚାଳନା ପାଇଁ ଏକ ବୈଠକ ହୋଇଯାଇଛି। ବୈଠକରେ ଆସନ୍ତା 18 ଓ 19 ତାରିଖରେ ହେବାକୁ ଥିବା ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ନେଇ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯାଜପୁର ଜିଲ୍ଲାରେ ଶିଶୁ ଶ୍ରମିକ ପ୍ରଥା ନିରୋଧ ପାଇଁ 15-ଦିନିଆ ସଚେତନତା କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ ଉଦ୍ଘାଟନ କରିଛନ୍ତି। ଏଥିରେ ଏକ ସଚେତନତା ରଥ ଜିଲ୍ଲାବ୍ୟାପୀ ପରିକ୍ରମା କରିବା ସହ ଶିଶୁ ଶ୍ରମିକ ପ୍ରଥା ବିରୋଧରେ ସଚେତନତାର ବାର୍ତ୍ତା ପ୍ରଚାର କରିବ। ରାଜ୍ୟର ବିଭିନ୍ନ ସ୍ଥାନରେ ଶିଶୁ ଶ୍ରମ ନିରାକରଣ ରଥର ଶୁଭାରମ୍ଭ ହୋଇଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିବା ପରେ ବର୍ତ୍ତମାନ ଉତ୍ତର ଭାଗକୁ ଅଗ୍ରସର ହେଉଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ମୌସୁମୀ ପ୍ରଭାବରେ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଗ ଅନୁକୂଳ ଥିବାରୁ ଆଗାମୀ 2-3 ଦିନ ମଧ୍ୟରେ ମୌସୁମୀ ବାୟୁ ରାଜ୍ୟର ଅଧିକାଂଶ ସ୍ଥାନକୁ ଅଗ୍ରସର ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଗତକାଲି ବୌଦ୍ଧଠାରେ ସର୍ବାଧିକ ତାପମାତ୍ରା 40.1 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜିଥିରେ ଶୁଣନ୍ତୁ ଅନ୍ତର୍ଜାତୀୟ ଆଲବିନିଜିମ୍ ସଚେତନତା ଦିବସ ଏ ସମ୍ପର୍କରେ କହିଛନ୍ତି ଡାକ୍ତର ନିରଞ୍ଜନ ମହାନ୍ତି।
2: ଆପଣମାନେ ଦେଖିଥିବେ କେତେକ ପିଲା ଜନ୍ମରୁ କାଞ୍ଚିଆ ବା ଧବଳବର୍ଣ୍ଣ ହୋଇ ଜନ୍ମ ହୋଇଥାନ୍ତି। ସେମାନଙ୍କ ବୟସ ବଢ଼ିବା ସଙ୍ଗେ ସଙ୍ଗେ ଏହି ଧବଳବର୍ଣ୍ଣ ସେମିତି ରହେ ବା ବଢ଼ି ବଢ଼ିଯାଏ। ଏହାକୁ ଆଲବିନିଜିମ୍ କୁହାଯାଏ। ଏହି ଆଲବିନିଜିମ୍ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ମିଳିତ ଜାତିସଂଘ ପକ୍ଷରୁ 2014 ପ୍ରତିବର୍ଷ ଜୁନ୍ 13 ତାରିଖ ଦିନଟିକୁ ଆନ୍ତର୍ଜାତୀୟ ଆଲବିନିଜିମ୍ ସଚେତନତା ଦିବସ ରୂପେ ପାଳନ କରାଯାଏ।

0: ହେଉଛି।
1: ବର୍ତ୍ତମାନ ଆସନ୍ତୁ ଜାଣିବା ଆଲବିନିଜମ୍ ରୋଗଟି କ'ଣ। ଏହା ଏକ ଜନ୍ମଗତ ରୋଗ। ଆମ ଶରୀରରେ ମେଲାନିନ୍ ନାମକ ବର୍ଣ୍ଣକୋଷ ଅଛି ଯାହା ଶରୀରର ରଙ୍ଗ ନିର୍ଣ୍ଣୟ କରିଥାଏ। ଯେଉଁମାନଙ୍କ ଶରୀରରେ ମେଲାନିନ୍ ଅଧିକ ଥାଏ ସେମାନଙ୍କ ରଙ୍ଗ କୁଷ୍ଠବର୍ଣ୍ଣ ହୋଇଥାଏ। ଅପରପକ୍ଷରେ ମେଲାନିନ୍ ଅଭାବରେ ଶରୀର ଧବଳବର୍ଣ୍ଣ ହୁଏ ଯାହାକୁ ଆମେ ଆଲବିନିଜମ୍ କହୁଥାଉ। ଏହି ଆଲବିନିଜମ୍ ଦୁଇ ପ୍ରକାରର। ପ୍ରଥମଟିରେ କେବଳ ଚକ୍ଷୁ ଧବଳବର୍ଣ୍ଣ ହୋଇ ଅନ୍ୟ ଚକ୍ଷୁଗତ ସମସ୍ୟା ହୋଇଥାଏ ଏବଂ ଦ୍ୱିତୀୟଟିରେ ଚକ୍ଷୁ ସହିତ ଚର୍ମ ଓ କେଶ ଧବଳବର୍ଣ୍ଣ ହୁଏ। କେବଳ ଚକ୍ଷୁ ପ୍ରଭାବିତ ହୋଇଥିଲେ ଆଖିର ଆଇରିସ୍ ରେଟିନା କାର୍ଯ୍ୟପ୍ରଣାଳୀରେ ବ୍ୟାଘାତ ସୃଷ୍ଟି ହୁଏ। ରୋଗୀଟି ଖରାକୁ ଅନେଇପାରେ ନାହିଁ। ଆଖିଡୋଳା ଝଟକା ମାରିଲା ପରି ଦେଖାଯାଏ। ଏସବୁ ଧୀରେ ଧୀରେ ବଢ଼ିଚାଲେ ଓ କୌଣସି ଚିକିତ୍ସା ଫଳପ୍ରଦ ହୁଏ ନାହିଁ। ଅବଶେଷରେ ଚକ୍ଷୁର ଦୃଷ୍ଟିଶକ୍ତି ଧୀରେ ଧୀରେ ହ୍ରାସ ପାଇ ଦୃଷ୍ଟିହୀନ ହେବାର ସମ୍ଭାବନା ଥାଏ। ଦ୍ୱିତୀୟ ପ୍ରକାରରେ ଚକ୍ଷୁ ପ୍ରଭାବିତ ହେବା ସଙ୍ଗେ ସଙ୍ଗେ ଜନ୍ମରୁ ଚର୍ମ ଓ କେଶ କାଞ୍ଚିଆ ବା ଧବଳବର୍ଣ୍ଣ ଦେଖାଯାଏ। ମେଲାନିନ୍ ବର୍ଣ୍ଣକୋଷ ଯାହାକି ଆମର ଚର୍ମକୁ ସୂର୍ଯ୍ୟକିରଣର ଅତିବାଇଗଣୀ ରଶ୍ମିର ପ୍ରଭାବରୁ ସୁରକ୍ଷା ଦେଇଥାଏ ତାହାର ଅଭାବରେ ସୂର୍ଯ୍ୟକିରଣର ଅତିବାଇଗଣୀ ରଶ୍ମି ଚର୍ମକୁ ପ୍ରଭାବିତ କରିଥାଏ ଯାହାଫଳରେ ବିଭିନ୍ନ ଚର୍ମରୋଗ ସୃଷ୍ଟି ହୋଇଥାଏ। ଏପରିକି ଅଧିକାଂଶ ରୋଗୀଙ୍କୁ ଚର୍ମ କର୍କଟ ରୋଗ ହେବାର ସମ୍ଭାବନା ଥାଏ। ଯଦିଓ ଆଲବିନିଜମ୍ ଓ ଭିଟିଲିଗୋ ରୋଗରେ ରୋଗୀ ଧବଳବର୍ଣ୍ଣ ହୋଇଥାନ୍ତି, ଦୁଇଟି ରୋଗ ମଧ୍ୟରେ ପାର୍ଥକ୍ୟ ହେଉଛି ଭିଟିଲିଗୋ ଜନ୍ମରୁ ହୋଇନଥାଏ। ଏହା ମଳାମଳା ହୋଇ ଆରମ୍ଭ ହୁଏ ଓ ପରେ ଶରୀରକୁ ଆକ୍ରାନ୍ତ କରିଥାଏ। ଏଥିରେ କେଶ ଓ ଚକ୍ଷୁ ଆକ୍ରାନ୍ତ ହେବାର ସମ୍ଭାବନା ବହୁତ କମ୍ ଥାଏ। ଆଲବିନିଜମ୍ ଏକ ବଂଶଗତ ରୋଗ ହୋଇଥିବାରୁ ଏହା ସମ୍ପୂର୍ଣ୍ଣ ଭଲ ହୁଏ ନାହିଁ। ଏହି ରୋଗରେ ଚକ୍ଷୁ ଓ ଚର୍ମ ବିଶେଷ ଭାବରେ ପ୍ରଭାବିତ ହୋଇଥିବାରୁ ଚକ୍ଷୁ ଓ ଚର୍ମ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ। ସୂର୍ଯ୍ୟକିରଣର ଅତି ବାଇଗଣୀ ରଶ୍ମି ପ୍ରଭାବରୁ ଚର୍ମକୁ ରକ୍ଷା କରିବା ପାଇଁ ଖରାକୁ ବାହାରିବା ଉଚିତ ନୁହେଁ। ଆବଶ୍ୟକ ସ୍ଥଳେ ସନ୍ସ୍କ୍ରିନ୍ ଲୋସନ୍ ବ୍ୟବହାର କରିବା ଓ ସମ୍ପୂର୍ଣ୍ଣ ଶରୀର ଘୋଡ଼ାଇ ହେବା ଭଳି ପୋଷାକ ପରିଧାନ କରିବା ଉଚିତ। ଏହି ଦିବସ ପାଳନ ଅବସରରେ ଆଲବିନିଜମ୍ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଆଲବିନିଜମ୍ ବିଷୟଟିକୁ ସାମଗ୍ରିକ ଭାବରେ ଗ୍ରହଣ କରିବା ହିଁ ବଳ। ଆଲବିନିଜମ୍ ଏକ ଜନ୍ମଗତ ରୋଗ। ଏହା ସଂକ୍ରାମକ ବା ଡିଆଁ ରୋଗ ନୁହେଁ। ତେଣୁ ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କ ସଙ୍ଗେ ମିଳାମିଶା କଲେ ଏ ରୋଗ ହେବାର ସମ୍ଭାବନା ନଥାଏ। ଆସନ୍ତୁ ଏହି ରୋଗ ବିଷୟରେ ଆମେ ସଚେତନ ହେବା ଓ ଏହି ରୋଗ ସମ୍ପର୍କରେ ଆମ ମନରେ ଥିବା ଭୁଲ ଧାରଣାକୁ ଦୂରେଇ ଦେବା।
2: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଅନ୍ତର୍ଜାତୀୟ ଆଲବିନିଜମ୍ ସଚେତନତା ଦିବସ। ଏ ସମ୍ପର୍କରେ କହିଲେ ଡାକ୍ତର ନିରଞ୍ଜନ ମହାନ୍ତି।

0: ଆକାଶବାଣୀ କଟକ ସମାଜ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଡେରାଡୁନ୍ ସ୍ଥିତ ଭାରତୀୟ ସାମରିକ ପ୍ରତିଷ୍ଠାନରେ ଆଜି ପାସିଂ ଆଉଟ୍ ପ୍ୟାରେଡ୍ ନିରୀକ୍ଷଣ କରିବେ ରାଷ୍ଟ୍ରପତି। ଆସନ୍ତାକାଲିଠାରୁ ଦୁଇଦିନିଆ ସ୍ଲୋଭାକ୍ ଗଣରାଜ୍ୟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଆମେରିକା ନୌସେନା ଆକ୍ରମଣରେ 3 ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟଣାରେ କଡ଼ା ଆପତ୍ତି ପ୍ରଦର୍ଶନ କଲା ଭାରତ। ନିଟ୍ ପୁନଃ ପରୀକ୍ଷା ପରିଚାଳନା ନେଇ ପ୍ରସ୍ତୁତି ସମୀକ୍ଷା କଲେ କ୍ୟାବିନେଟ୍ ସଚିବ ଡକ୍ଟର ଟିଭି ସୋମନାଥନ। ଏବଂ ଦେଶର ବିଭିନ୍ନ ଅଞ୍ଚଳରେ ମୌସୁମୀ ପ୍ରବେଶ ଲାଗି ପାଗ ଅନୁକୂଳ ଥିବା ପାଣିପାଗ ବିଭାଗର ସୂଚନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆଜି ଡେରାଡୁନ୍ସ୍ଥିତ ଭାରତୀୟ ସାମରିକ ପ୍ରତିଷ୍ଠାନରେ ପାସିଂ ଆଉଟ୍ ପ୍ୟାରେଡ୍ ନିରୀକ୍ଷଣ କରିବେ। ଏହି ପାସିଂ ଆଉଟ୍ ପ୍ୟାରେଡ୍ ଇତିହାସ ସୃଷ୍ଟି କରିବ, କାରଣ ପ୍ରଥମ ଥର ପାଇଁ ମହିଳା କ୍ୟାଡେଟ୍ମାନେ ଏହି ପ୍ୟାରେଡ୍ରେ ପୁରୁଷଙ୍କ ସହ ମାର୍ଚ୍ଚ କରିବେ। ସମାରୋହରେ 500ରୁ ଅଧିକ ମହିଳା ପୁରୁଷ ପ୍ରଶିକ୍ଷାର୍ଥୀ ଭାରତୀୟ ସେନାରେ ଅଧିକାରୀ ଭାବେ ଯୋଗଦେବେ। ସୂଚନାଯୋଗ୍ୟ, ଭାରତୀୟ ସାମରିକ ପ୍ରତିଷ୍ଠାନରେ ପାସିଂ ଆଉଟ୍ ପ୍ୟାରେଡ୍କୁ ସେନାରେ ଯୁବ ଅଧିକାରୀଙ୍କ ଉତ୍ସର୍ଗୀକୃତ କାର୍ଯ୍ୟର ପ୍ରାରମ୍ଭ ସମୟକୁ ଦର୍ଶାଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ଦୁଇଦିନିଆ ସ୍ଲୋଭାକ୍ ଗଣରାଜ୍ୟ ଗସ୍ତ କରିବେ। 1993 ସ୍ଲୋଭାକିଆ ସ୍ୱାଧୀନ ରାଷ୍ଟ୍ର ଭାବେ ମାନ୍ୟତା ପାଇବା ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ସ୍ଲୋଭାକିଆ ଗଣରାଜ୍ୟକୁ ପ୍ରଥମ ଗସ୍ତ ହେବ। ସେଠାରେ ଶ୍ରୀ ମୋଦି ସ୍ଲୋଭାକିଆର ଶୀର୍ଷ ନେତୃମଣ୍ଡଳୀଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିବେ। ଗସ୍ତକାଳରେ ପ୍ରଧାନମନ୍ତ୍ରୀ ସ୍ଲୋଭାକିଆ ପ୍ରତିପକ୍ଷ ଫିକୋ ଏବଂ ସେଠାକାର ରାଷ୍ଟ୍ରପତି ପେଲେଗ୍ରିନିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଉଭୟ ଦେଶ ମଧ୍ୟରେ 2024 ଦ୍ୱିପାକ୍ଷିକ ବାଣିଜ୍ୟ $1 ବିଲିୟନ ଆମେରିକୀୟ ଡଲାର ଅତିକ୍ରମ କରିଥିବା ବେଳେ ଗତବର୍ଷ ଏହା $1.8 ବିଲିୟନକୁ ବୃଦ୍ଧି ପାଇଥିଲା। ଆମେରିକା ନୌସେନା ଆକ୍ରମଣରେ ମଧ୍ୟପ୍ରାଚ୍ୟରେ 3 ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟଣାରେ ଭାରତ କଡ଼ା ଆପତ୍ତି ପ୍ରଦର୍ଶନ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ତାଙ୍କ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ସହ ଭାରତର ଆଭିମୁଖ୍ୟ ନେଇ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ବାଣିଜ୍ୟିକ ଜାହାଜ ଉପରେ ଏଭଳି ଆକ୍ରମଣ କରିବା ଆଦୌ ନ୍ୟାୟସଙ୍ଗତ ନୁହେଁ। ଓମାନ ଉପକୂଳରେ ଆମେରିକା ନୌସେନାର ଆକ୍ରମଣରେ କାର୍ଯ୍ୟରତ 3 ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ଖବର ମିଳିବା ପରେ ଭାରତ ପକ୍ଷରୁ ଏହାକୁ ନିନ୍ଦା କରାଯାଇଛି। ସୂଚନା ଅନୁଯାୟୀ ଆକ୍ରମଣ କରାଯାଇଥିବା ଜାହାଜରେ 24 ଜଣ ଭାରତୀୟ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରୁ 21 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ନୂଆଦିଲ୍ଲୀରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତଙ୍କୁ ଏ ସମ୍ପର୍କରେ ଭାରତର ଆଭିମୁଖ୍ୟ ନେଇ ସ୍ୱଷ୍ଟ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ଲାଗି ବିଭିନ୍ନ ପକ୍ଷଙ୍କ ମଧ୍ୟରେ ଆଲୋଚନା ଓ କୂଟନୀତି ମାଧ୍ୟମରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଚଳିତ ମାସରେ ହେବାକୁ ଥିବା ନିଟ୍ ପୁନଃ ପରୀକ୍ଷା ନିମନ୍ତେ କ୍ୟାବିନେଟ୍ ସଚିବ ଡକ୍ଟର ଟିଭି ସୋମନାଥନ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ଜାତୀୟ ପରୀକ୍ଷଣ ସଂସ୍ଥାର ମହାନିର୍ଦ୍ଦେଶକ ଅଭିଷେକ ସିଂହ ଉପସ୍ଥିତ ଥିଲେ। ସମୀକ୍ଷା ବୈଠକରେ କ୍ୟାବିନେଟ୍ ସଚିବ ସମସ୍ତ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ସଠିକ୍ ଢଙ୍ଗରେ ପରୀକ୍ଷା ପରିଚାଳନା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଡକ୍ଟର ସୋମନାଥନ କହିଛନ୍ତି, କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନଗୁଡ଼ିକ ମଧ୍ୟରେ ସୁସମନ୍ୱୟ ରକ୍ଷା କରାଯାଇ ଯେଭଳି ନିଟ୍ ପୁନଃ ପରୀକ୍ଷାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରାଯାଇପାରିବ ତାହା ଉପରେ ଅତ୍ୟଧିକ ଗୁରୁତ୍ୱ ଦିଆଯାଉଛି। ସେ କହିଛନ୍ତି, କୌଣସି ପ୍ରକାରେ ଏହି ପରୀକ୍ଷାରେ ତ୍ରୁଟି ବିଚ୍ୟୁତି ଲାଗି ଉଦ୍ୟମ କଲେ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ କରାଯିବ। ଚଳିତ ମାସରେ ଡକ୍ଟର ସୋମନାଥନ କେନ୍ଦ୍ର ସରକାର ଏବଂ ଏହି ପରୀକ୍ଷା ସହିତ ଜଡ଼ିତ ବିଭିନ୍ନ ସଂସ୍ଥାର ସଚିବମାନଙ୍କ ସହ ବୈଠକ କରିସାରିଛନ୍ତି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ନିଟ୍ ପୁନଃ ପରୀକ୍ଷାରେ ପାରଦର୍ଶିତା ଅବଲମ୍ଭନ ନେଇ ବିଭିନ୍ନ ସଂସ୍ଥା ମଧ୍ୟରେ ଦୃଢ଼ ସହଯୋଗ, ପ୍ରସ୍ତୁତି ଓ ପରିଚାଳନା ଉପରେ ଧ୍ୟାନ ଦିଆଯାଉଛି। ଚଳିତ ମାସ 21 ତାରିଖରେ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସହ ରେଳବାଇ ଚୟନ ବୋର୍ଡର ଚୟନ ପ୍ରକ୍ରିୟା ନେଇ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ବୈଠକରେ ଶ୍ରୀ ବୈଷ୍ଣବ ପରୀକ୍ଷାରେ ସ୍ୱଚ୍ଛ, ସଠିକ୍ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ପରୀକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଶ୍ରୀ ବୈଷ୍ଣବ ବିଭାଗୀୟ ପରୀକ୍ଷାଗୁଡ଼ିକୁ କମ୍ପ୍ୟୁଟର ଆଧାରିତ କରିବା ଏବଂ ଆଗାମୀ ଦିନରେ ପରୀକ୍ଷା ପ୍ରକ୍ରିୟାକୁ ପ୍ରଭାବଶାଳୀ ଢଙ୍ଗରେ କରିବା ନିମନ୍ତେ ଅଧିକରୁ ଅଧିକ ପରୀକ୍ଷାକୁ କମ୍ପ୍ୟୁଟର ଆଧାରିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ବୈଠକ କାଳରେ ଶ୍ରୀ ବୈଷ୍ଣବ ବାର୍ଷିକ ଚୟନ କ୍ୟାଲେଣ୍ଡର ଏବଂ ଖାଲି ପଡ଼ୁଥିବା ପଦବୀ ସଂଖ୍ୟା ନେଇ ତ୍ରୈମାସିକ ବିଜ୍ଞପ୍ତିରୁ ଛାତ୍ରଛାତ୍ରୀମାନେ ସହଜରେ ସୂଚନା ପାଇପାରୁଛନ୍ତି ବୋଲି କହିଛନ୍ତି। ଏ କ୍ଷେତ୍ରରେ କ୍ରମାଗତ ଭାବେ ବିକାଶ ପ୍ରକ୍ରିୟାକୁ ଗ୍ରହଣ କରିବା ଉଦ୍ଦେଶ୍ୟରେ ଶ୍ରୀ ବୈଷ୍ଣବ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଗୁରୁତ୍ୱ ଦେଇଛନ୍ତି।
ବିଶେଷକରି ଛାତ୍ରଛାତ୍ରୀ ଏବଂ

0: ପରୀକ୍ଷାରେ ସମ୍ପୃକ୍ତ ଅଂଶୀଦାରମାନଙ୍କ ସହ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ କରିବାକୁ ରେଳମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ସେ କହିଛନ୍ତି ମିଥ୍ୟା ସୂଚନାକୁ ପ୍ରତିହତ କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ଶ୍ରୀ ବୈଷ୍ଣବ କହିଛନ୍ତି 2025-26 ଆର୍ଥିକ ବର୍ଷରେ 47,000 ଅଧିକ ପଦବୀ ଖାଲି ପଡ଼ିଥିବା ବେଳେ ସେହି ସମୟ ମଧ୍ୟରେ 43,000 ଅଧିକ ଛାତ୍ରଛାତ୍ରୀ ଭାରତୀୟ ରେଳବାଇରେ ନିଯୁକ୍ତି ପାଇଛନ୍ତି। ଅପରେସନ୍ ସିନ୍ଦୁର ସମୟରେ ଭାରତର ସ୍ୱଦେଶୀ କ୍ଷେପଣାସ୍ତ୍ର ବ୍ୟବସ୍ଥାର ଅଭୂତପୂର୍ବ ପ୍ରଦର୍ଶନୀ ଦେଶର ପ୍ରତିରକ୍ଷା ଗବେଷଣା ଓ ବିକାଶ ଇକୋସିଷ୍ଟମର ଦୃଢ଼ତାକୁ ପ୍ରମାଣିତ କରୁଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଗତକାଲି ହାଇଦ୍ରାବାଦରେ ଡକ୍ଟର ଏପିଜେ ଅବଦୁଲ କଲାମ କ୍ଷେପଣାସ୍ତ୍ର କୋଠାରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଡିଆର୍ଡିଓ ଏବଂ ପ୍ରତିରକ୍ଷା ଗବେଷଣା ଓ ବିକାଶ ଲାବୋରେଟୋରୀ ଡିଆର୍ଡିଏଲ୍ର ସହଯୋଗରେ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ବ୍ୟବସ୍ଥା ସମ୍ପନ୍ନ କୋଠାକୁ ପ୍ରତିରକ୍ଷା ମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ସେ କହିଛନ୍ତି ଡିଆର୍ଡିଓ ଦ୍ୱାରା ବିକଶିତ ଆକାଶ ଏବଂ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ବିଶ୍ୱ ପ୍ରତିରକ୍ଷା ପ୍ରଯୁକ୍ତି ବିଦ୍ୟା ଇକୋସିଷ୍ଟମରେ ପ୍ରତିଯୋଗିତା ଲାଗି ଭାରତର ସାମର୍ଥ୍ୟ ରହିଛି। ଶ୍ରୀ ସିଂ ଏହି ବ୍ୟବସ୍ଥାକୁ ଆହୁରି ଦୃଢ଼ କରିବା ଲାଗି ଶାନ୍ତି ଓ ଆତ୍ମନିର୍ଭରଶୀଳତା ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି। ଅପରେସନ୍ ସିନ୍ଦୁର ସମୟରେ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଭାରତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଅତ୍ୟନ୍ତ ଦକ୍ଷ ଭାବେ ପ୍ରଦର୍ଶନ ପୂର୍ବକ ଶତ୍ରୁପକ୍ଷର ସଫଳ ମୁକାବିଲା କରିଥିଲା। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ କୃଷକ ମହିଳା ଓ ଯୁବବର୍ଗଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ସରକାର ଅନେକ ଜନକଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱାସ ବିକାଶ ଏବଂ ଜନକଲ୍ୟାଣର 12 ବର୍ଷ ଶୀର୍ଷକ ଏହି ଧାରାବାହିକରେ ଆଜି ଆସନ୍ତୁ ଜାଣିବା ଦେଶର ସାଂସ୍କୃତିକ ଐତିହ୍ୟର ସୁରକ୍ଷା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ଯୋଜନା ଓ ପଦକ୍ଷେପ ସମ୍ପର୍କରେ। ଗତ 12 ବର୍ଷ ମଧ୍ୟରେ ଭାରତର ସାଂସ୍କୃତିକ ଯାତ୍ରା ସାରା ବିଶ୍ୱରେ ଦେଶର ପାରମ୍ପରିକ ଐତିହ୍ୟକୁ ଅଧିକ ଲୋକପ୍ରିୟ କରିଛି। ବିଭିନ୍ନ ପଦକ୍ଷେପ ଜରିଆରେ ସରକାର ଉଭୟ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ଦେଶର ଜନସାଧାରଣଙ୍କ ମଧ୍ୟରେ ସାଂସ୍କୃତିକ ଐତିହ୍ୟକୁ ନେଇ ଗର୍ବ ଅନୁଭବ କରିବା ପାଇଁ ସୁଯୋଗ ଉନ୍ମକ୍ତ କରିଛନ୍ତି। କାଶୀ ବିଶ୍ୱନାଥ କରିଡର ମହାକାଳ ଲୋକ ପ୍ରକଳ୍ପ ମା କାମାକ୍ଷା ମନ୍ଦିରର ପୁନଃ ବିକାଶ ଜୁନା ସୋମନାଥ ମନ୍ଦିରର ପୁନଃ ନିର୍ମାଣ ଓ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ବେଳେ ବହୁବିଧ ପଦକ୍ଷେପ ଜରିଆରେ ମୋଦି ସରକାର ଦେଶରେ ଏକ ସାଂସ୍କୃତିକ ପରିବେଶ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ସଂଗ୍ରହାଳୟ ଅନୁଦାନ ଯୋଜନାରେ ଦେଶର ସାଂସ୍କୃତିକ ଭିଭିଭୂମିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ 21 ନୂଆ ସଂଗ୍ରହାଳୟ ଖୋଲାଯିବା ସହ ପୂର୍ବରୁ ଥିବା 23 ସଂଗ୍ରହାଳୟର ନବୀକରଣ କରାଯାଇଛି। ଦେଶରେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକଳାପକୁ ଆହୁରି ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ସରକାରୀ ଯୋଜନାଗୁଡ଼ିକ ସହାୟକ ସାବ୍ୟସ୍ତ ହୋଇଛି। ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ସ୍ପର୍ଶ କରିଛି। ଦେଶର ବିଭିନ୍ନ ଅଞ୍ଚଳରେ ମୌସୁମୀ ପ୍ରବେଶ ଲାଗି ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ଓଡ଼ିଶା ସମେତ ଅରୁଣାଚଳ ପ୍ରଦେଶ ବିହାର କେରଳମ୍ ମାହେ ପ୍ରଭୃତି ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆଇସିସି ମହିଳା ଟି20 ବିଶ୍ୱକପ୍ର 10ମ ସଂସ୍କରଣର ପ୍ରଥମ ମ୍ୟାଚ୍ରେ ଏଜ୍ବାଷ୍ଟନ୍ରେ ଆୟୋଜକ ଇଂଲଣ୍ଡ 87 ରନ୍ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ମହିଳା ଦଳ ନିର୍ଦ୍ଧାରିତ 20 ଓଭରରେ ଗୋଟିଏ ୱିକେଟ୍ ହରାଇ 219 ରନ୍ ସ୍କୋର କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ସମାନ ସଂଖ୍ୟକ ଓଭରରେ ସମସ୍ତ ୱିକେଟ୍ ହରାଇ 132 ରନ୍ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ଡେରାଡୁନ୍ସ୍ଥିତ ଭାରତୀୟ ସାମରିକ ପ୍ରତିଷ୍ଠାନରେ ଆଜି ପାସିଂ ଆଉଟ୍ ପ୍ୟାରେଡ୍ ନିରୀକ୍ଷଣ କରିବେ ରାଷ୍ଟ୍ରପତି। ଆସନ୍ତାକାଲିଠାରୁ 2 ଦିନିଆ ସ୍ଲୋଭାକ୍ ଗଣରାଜ୍ୟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଆମେରିକା ନୌସେନା ଆକ୍ରମଣରେ 3 ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟଣାରେ କଡ଼ା ଆପତ୍ତି ପ୍ରଦର୍ଶନ କଲା ଭାରତ। ନିଟ୍ ପୁନଃ ପରୀକ୍ଷା ପରିଚାଳନା ନେଇ ପ୍ରସ୍ତୁତି ସମୀକ୍ଷା କଲେ କ୍ୟାବିନେଟ୍ ସଚିବ ଡକ୍ଟର ଟିଭି ସୋମନାଥନ। ଏବଂ ଦେଶର ବିଭିନ୍ନ ଅଞ୍ଚଳରେ ମୌସୁମୀ ପ୍ରବେଶ ଲାଗି ପାଗ ଅନୁକୂଳ ଥିବା ପାଣିପାଗ ବିଭାଗର ସୂଚନା। ସମ୍ବାଦ ଶେଷ ହେଲା।
1: ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।

0: ସକାଳ ସମୟ ନୀତିଦିନର କାର୍ଯ୍ୟାବଳୀ ଭିତରେ ଶରୀର ସାଧନା ବା ଶରୀରକୁ ସୁସ୍ଥ ରଖିବା ପାଇଁ ବ୍ୟାୟାମ ଯୋଗାସନ ଅଭ୍ୟାସର ପ୍ରକୃଷ୍ଟ ସମୟ ହେଉଛି ଏହି ସକାଳ। ଆମ ଭିତରୁ ଅନେକ ଏହି ଅଭ୍ୟାସ ଜାରି ରଖିଛନ୍ତି। ଭାରତରେ ପୁରାତନ କାଳରୁ ରହିଆସିଥିବା ଶରୀର ଚର୍ଚ୍ଚାର ଏହି ମାଧ୍ୟମକୁ ସାରା ବିଶ୍ୱରେ ଆପଣେଇ ସାରିଛନ୍ତି, ଯାହାର ଉଦାହରଣ ହେଉଛି ଗତ 2015 ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ଯୋଗ ଦିବସ। ପ୍ରତିବର୍ଷ ଜୁନ୍ 21 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ତେବେ ଯୋଗର ଶରୀର ଉପରେ ପ୍ରଭାବ, ଏ ସମ୍ପର୍କରେ ଆଜିର କାର୍ଯ୍ୟକ୍ରମରେ କହିଛନ୍ତି ଡକ୍ଟର ପ୍ରତିଭାଶ୍ରୀ।
1: ପୁଣ୍ୟଭୂମି ଭାରତ ବର୍ଷରୁ ହିଁ ଯୋଗର ସୃଷ୍ଟି। ଭାରତୀୟ ତଡ଼ଦର୍ଶନ ମଧ୍ୟରୁ ଯୋଗ ଏକ ଅନ୍ୟତମ ଦର୍ଶନ ଶାସ୍ତ୍ର ଅଟେ। ଭାରତୀୟ ସନାତନ ସଂସ୍କୃତିର ଏହା ଏକ ଅବିଚ୍ଛେଦ୍ୟ ଅଙ୍ଗ କହିଲେ ଅତ୍ୟୁକ୍ତି ହେବ ନାହିଁ। ସମ୍ପୂର୍ଣ୍ଣ ବୈଜ୍ଞାନିକ ପଦ୍ଧତି ଉପରେ ଆଧାରିତ ଏହା ଏକ ଆଧ୍ୟାତ୍ମିକ ଶୃଙ୍ଖଳା ଏବଂ ସୁନ୍ଦର ସୁସ୍ଥ ଜୀବନ ପ୍ରଣାଳୀ ଶିକ୍ଷା ଦେଇପାରୁଥିବାରୁ ଯୋଗ ଏକ କଳା। ଏହାଦ୍ୱାରା ବାହ୍ୟ ଓ ଅନ୍ତର୍ନିହିତ ଚେତନାର ସମନ୍ୱୟ ଘଟେ, ତଦ୍ୱାରା ମନୁଷ୍ୟ ଶୃଙ୍ଖଳିତ ଜୀବନଯାପନ କରିବାରେ ଅନୁପ୍ରେରିତ ହୋଇଥାଏ। ପ୍ରାକ୍ ବୈଦିକ କାଳରୁ ଚାଲି ଆସିଥିବା ଏହି ଧାରାକୁ ମହର୍ଷି ପତଞ୍ଜଳି ନିଜର ଯୋଗସୂତ୍ର ମାଧ୍ୟମରେ ସଂକଳିତ କରିଛନ୍ତି। ଯୋଗର ସଂଜ୍ଞା ଦେବାକୁ ଯାଇ ମହର୍ଷି ତାଙ୍କର ଯୋଗସୂତ୍ରରେ ବର୍ଣ୍ଣନା କରିଛନ୍ତି, ଯୋଗ ଚିତ୍ତବୃତ୍ତି ନିରୋଧ, ଅର୍ଥାତ୍ ଚିତ୍ତବୃତ୍ତିକୁ ନିରୋଧ କରିବାକୁ ହିଁ ଯୋଗ କୁହାଯାଏ। ସାଧାରଣ ଭାଷାରେ କହିଲେ ମନର ଚଞ୍ଚଳତାକୁ ଶାନ୍ତ କରିବାର ଉପାୟକୁ ଯୋଗ କୁହାଯାଏ। ଯୋଗ ମନ ଓ ଶରୀରକୁ ଶାନ୍ତ ରଖେ, ଏକାଗ୍ରତା କ୍ରିୟାଶକ୍ତି ମରଣ ଶକ୍ତି ତଥା ଇଚ୍ଛାଶକ୍ତି ବୃଦ୍ଧି କରିବାରେ ଯୋଗ ବିଶେଷ ସହାୟକ ହୋଇଥାଏ। ପ୍ରତ୍ୟହ ଯୋଗାଭ୍ୟାସ କରିବା ଦ୍ୱାରା ଦେହ ଓ ମସ୍ତିଷ୍କକୁ ବିଶ୍ରାମ ମିଳିଥାଏ। ଏହା ସହିତ ସକାରାତ୍ମକ ଚିନ୍ତନର ବୃଦ୍ଧି ହୁଏ। ଆଧୁନିକ ବିଜ୍ଞାନ ପ୍ରମାଣିତ କରିଛି ଯେ ଦୈନିକ ଯୋଗାଭ୍ୟାସ ମସ୍ତିଷ୍କର ଉନ୍ନତ କ୍ରିୟାଶୀଳତାକୁ ତଥା ଅତି ଶକ୍ତି ପ୍ରସ୍ତୁତି ତଥା ରୋଗ ନିରୋଧକ ଶକ୍ତିର ବୃଦ୍ଧି, ସ୍ନାୟୁମାନଙ୍କର ସକ୍ରିୟତା, ମାଂସପେଶୀକୁ ସୁଦୃଢ଼ କରିବାରେ ସହାୟକ ହୋଇଥାଏ। ନିୟମିତ ଯୋଗ କରିବା ଫଳରେ ଗ୍ଲୁକୋଜର ମାତ୍ରା ହ୍ରାସ ପାଇ ତାହା ଡାଇବେଟିସ୍ ଭଳି ମାରାତ୍ମକ ରୋଗର ନିୟନ୍ତ୍ରଣକୁ ସୁଗମ କରିପାରୁଛି। ଯୋଗାଭ୍ୟାସ କରୁଥିବା ବ୍ୟକ୍ତିମାନଙ୍କର ରକ୍ତରେ କୋଲେଷ୍ଟ୍ରଲର ମାତ୍ରା ଅନୁମୋଦିତ ସ୍ତରରେ ରହିବା ସଙ୍ଗେ ସଙ୍ଗେ ହୃଦ୍ରୋଗ, ଉଚ୍ଚ ରକ୍ତଚାପ ଓ ହୃଦ୍ଘାତ ଆଦିର ସମ୍ଭାବନା ହ୍ରାସ ପାଇଛି। କାନ୍ଧଚକ୍ର କୁହାଯାଏ ସୋଲ୍ଡର ସକେଟ୍ ଜଏଣ୍ଟ ମୁଭମେଣ୍ଟ, ଏହି ଅଭ୍ୟାସ କାନ୍ଧରେ ସୃଷ୍ଟି ହୋଇଥିବା ଚାପକୁ କମ୍ କରିଥାଏ, ଅପର ବ୍ୟାକ୍ ଓ ମିଡିଲ୍ ବ୍ୟାକ୍ରେ ଫ୍ଲେକ୍ସିବିଲିଟିକୁ ଡେଭଲପ୍ କରିଥାଏ ତଥା ଲଙ୍ଗସ୍ର ପ୍ରପର ଏକ୍ସରସାଇଜ୍ କରାଇଥାଏ। ଏହିଭଳି ଭାବରେ ବିଭିନ୍ନ ଆସନ ଆମ ଶରୀରରେ ଫ୍ଲେକ୍ସିବିଲିଟିକୁ ଡେଭଲପ୍ କରିବାରେ ହେଲ୍ପ କରିଥାଏ, ଯେପରିକି ଭୁଜଙ୍ଗାସନ ଏହା ସର୍ଭାଇକାଲ ସ୍ପଣ୍ଡିଲାଇଟିସ୍ ତଥା କ୍ଲିବ୍ଡିସ୍ ଆଦି ସମସ୍ତ ମେରୁଦଣ୍ଡର ସମସ୍ୟାରେ ଲାଭ ମିଳିଥାଏ। ନିୟମିତ ପ୍ରାଣାୟାମର ଅଭ୍ୟାସ ମାଧ୍ୟମରେ ପ୍ରଚୁର ପରିମାଣରେ ପ୍ରାଣବାୟୁ ଆହରଣ ଫଳରେ ଲାଭକାରୀ ନିରୋଗ ଓ ଦୀର୍ଘାୟୁ ମଧ୍ୟ ହୋଇଥାଏ।
0: ଶ୍ରୋତାବନ୍ଧୁ, ଆସନ୍ତାକାଲି ଜୁନ୍ ମାସ 14 ପାଳନ କରାଯିବ ବିଶ୍ୱ ରକ୍ତଦାତା ଦିବସ। ମଣିଷ ଜୀବନ ରକ୍ଷା ପାଇଁ ରକ୍ତଦାନ ବା ରକ୍ତଦାତାଙ୍କର କାର୍ଯ୍ୟ ଅତୁଳନୀୟ। ଏହା ଏକତା, କରୁଣା ଏବଂ ସାମୂହିକ ଦାୟିତ୍ୱର ଶକ୍ତିଶାଳୀ ପ୍ରକାଶ। ଚଳିତ ବର୍ଷ ରକ୍ତଦାତା ଦିବସର ବାର୍ତ୍ତା ରହିଛି ମାନବତାର ଗୋଟିଏ ବୁନ୍ଦା ରକ୍ତ ଦିଅ ଜୀବନ ବଞ୍ଚାଅ। ତେବେ ରକ୍ତଦାନ ସବୁଠାରୁ ମହତ ଦାନ, ଏହି ସମ୍ପର୍କରେ କାର୍ଯ୍ୟକ୍ରମରେ ସଂକ୍ଷିପ୍ତ ବକ୍ତବ୍ୟ ରଖନ୍ତି ଡାକ୍ତର ସସ୍ମିତା ସ୍ୱାଇଁ।
2: ଜୁନ୍ 14 ବିଶ୍ୱ ରକ୍ତଦାତା ଦିବସ ରୂପେ ପାଳନ କରାଯାଉଛି। ରକ୍ତଦାନ ଏକ ମହତ ଦାନ, ରକ୍ତଦାନର ତୁଳନା ନାହିଁ। ଆମେ ଦେଖୁଛୁ ଯୋଉ ବହୁତ ରୋଗୀ ଆମର ପାଇଁ ଆସୁଛନ୍ତି, ଯୋଉମାନଙ୍କର ରକ୍ତ ଦ୍ୱାରା ହିଁ ତାଙ୍କର ଜୀବନ ରକ୍ଷା କରାଯାଇପାରୁଛି। ତେଣୁ ଆମେ ଯଦି ରକ୍ତଦାନ କରିବା ଆମେ ବହୁତ ଲୋକଙ୍କର ଜୀବନ ରକ୍ଷା

କରିପାରିବା, ସେଥିପାଇଁ କୌଣସି ବାଧା ନାହିଁ ରକ୍ତ ଦେବା ପାଇଁ। ଜଣେ ସୁସ୍ଥ ଲୋକ ପ୍ରତି 6 ମାସକୁ ଥରେ ରକ୍ତଦାନ ଦେଇପାରିବ। ରକ୍ତଦାନ ଦେବା ଆଗରୁ ସେଥିରେ ଥିବା ଡାକ୍ତର ମାନେ ଯିଏ ଦାନ ଦେବାକୁ ଆସୁଛନ୍ତି ତାଙ୍କର ହିମୋଗ୍ଲୋବିନ ମାତ୍ରା ଦେଖିବେ। ଯଦି ହିମୋଗ୍ଲୋବିନ ମାତ୍ରା 10ରୁ ଅଧିକ ଅଛି ଏବଂ ଅନ୍ୟ କୌଣସି ବଡ ରୋଗ ନାହିଁ ତାହେଲେ ସମସ୍ତେ ଆପଣ ମାନେ ଆରାମସେ ରକ୍ତଦାନ କରିପାରିବେ। ରକ୍ତଦାନର ତୁଳନା ନାହିଁ। ଅନ୍ୟ ସମୟରେ ଯେପରି ଆମର ବହୁତ ଛୁଆମାନଙ୍କୁ ଦେଖୁଛୁ ଯେଉଁମାନଙ୍କ ଥାଲାସେମିଆ, ସିକିଲ ସେଲ୍ ଡିଜିଜ୍ କିମ୍ବା ଯେଉଁମାନଙ୍କର ବଡ ବଡ ମେଜର ସର୍ଜରୀ ହେଉଛି ସେମାନଙ୍କର ମଧ୍ୟ ରକ୍ତ ଦରକାର ହେଉଛି। ଯେଉଁମାନେ ଆକ୍ସିଡେଣ୍ଟ ରୋଡ ଆକ୍ସିଡେଣ୍ଟରେ ପଡୁଛି ସେମାନଙ୍କର ମଧ୍ୟ ରକ୍ତ ଯାଉଛନ୍ତି। ତେଣୁ ଆମେ ଯଦି ଗୋଟେ ରକ୍ତଦାନ କରି ନିଜର କୌଣସି କ୍ଷତି ନ କରିକି ଆମ ନିଜ ଶରୀରର ଗୋଟେ ଅଂଶକୁ ଅନ୍ୟମାନଙ୍କ ପାଇଁ ଦାନ କରି ସେମାନଙ୍କର ଜୀବନ ବଞ୍ଚାଇ ପାରିବା ତାହାର ତୁଳନା ନାହିଁ। ସେ ତାହାର ସମସ୍ତ ପୁଣ୍ୟ ଆମ ପାଖକୁ ଆସିବ। ବିଶ୍ୱ ଥାଲାସେମିଆ ଡେ ରେ ଆମ ଡିପାର୍ଟମେଣ୍ଟ ତରଫରୁ ଆମେ 15 ବୋତଲ ରକ୍ତ ସଂଗୃହିତ କରିଥିଲୁ। ଯିଏ ରକ୍ତଦାନ କରିବ ସେଟା ନିଜର ଭାବିବ ଯେ ଏଟା ଆମର ଖୁସି ପାଇଁ, ଆମେ ଅନ୍ୟକୁ ସାହାଯ୍ୟ କରିବା ଦ୍ୱାରା ଆମେ ହିଁ ନିଜେ ଉପକୃତ ହୋଇଥାଉ। ସେୟା ଭାବି ସମସ୍ତେ ରକ୍ତଦାନ ପାଇଁ ନିଜେ ଉତ୍ସୁକତା ପ୍ରକାଶ କରିବା ଉଚିତ ଏବଂ ନିଜର ପାଖ ପଡିଶା ପରିବାର ସମସ୍ତଙ୍କୁ ମଧ୍ୟ ଏନକରେଜ କରିବା କଥା।

0: ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ଓଡ଼ିଶା ମାଟିର ମହାପର୍ବ ରଜ ଉତ୍ସବ। ଆଜି ପ୍ରସ୍ତୁତିର ଦିନ ସଜବାଜ। ଆସନ୍ତାକାଲି ପହିଲି ରଜ, ତା ପର ଦିନ ମଝି ରଜ ବା ରଜ ସଂକ୍ରାନ୍ତି, ଆଉ ତାପରେ ଭୂମି ଦହନ। ଏମିତି ଗୋଟିଏ ଅଭିନବ ପର୍ବ ଦେଶର ପ୍ରାୟ କୋଉ ଅଞ୍ଚଳରେ ଦେଖାଯାଏନି ବୋଲି ବିଶେଷଜ୍ଞଙ୍କ ମତ। ମାଟି ମାକୁ ସମ୍ମାନ ଓ ପୂଜନର ଏକ ଅନନ୍ୟ ପରମ୍ପରା ଏହି ରଜ ପର୍ବ। ତେବେ ରଜ ଓଡ଼ିଶା ମାଟିର ନିଜସ୍ୱ ପର୍ବ। ଏ ସମ୍ପର୍କରେ କାର୍ଯ୍ୟକ୍ରମରେ ସଂକ୍ଷେପରେ କହିଛନ୍ତି ସାହିତ୍ୟିକ ପ୍ରଫୁଲ୍ଲ କୁମାର ସିଂ।
1: ଜ୍ୟେଷ୍ଠ ମାସର ଟାଇଁ ଟାଇଁ ଖରାର ନିର୍ମମ ଆଘାତ ଦେହକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ କରୁଥିବା ବେଳେ ଆର୍ଯ୍ୟ ଆଷାଢ଼ ମାସର ମଳିନ ଖରାର ସ୍ପର୍ଶ ଶରୀରକୁ କିଛି ଆରାମ ଦିଏ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଅନୁସାରେ ପାଳିତ ହୁଏ ବାର ମାସରେ ତେର ପର୍ବ। ତନ୍ମଧ୍ୟରୁ ରଜ ପର୍ବ ସ୍ୱତନ୍ତ୍ର। ଓଡ଼ିଶାର ଏହା ଜାକଜମକରେ ପାଳିତ ହୁଏ। ରଜ ସଂକ୍ରାନ୍ତିର ପୂର୍ବ ଦିନଟିକୁ କୁହାଯାଏ ପହିଲି ରଜ। ଏହାର ପୂର୍ବ ରାତିକୁ ସଜବାଜ କୁହାଯାଏ। ଚାରିଦିନର ମଉଜ ମଜଲିସ ରଜ ପର୍ବର ଶ୍ରଦ୍ଧା ସମ୍ପ୍ରୀତି ସାମାଜିକ ଚଳନୀ ସମ୍ମାନର ମଧୁର ସ୍ୱର ଗୁଞ୍ଜରିତ ହୁଏ। ଓଡ଼ିଶାର ପୁରପଲ୍ଲୀ ଓ ସହରରେ ବର୍ଷାର ପ୍ରଥମ ବାରିପାତକୁ ସ୍ୱାଗତ କରେ। କୁଆଁରୀ କନ୍ୟା ନବବଧୂଙ୍କର ବିମୁଗ୍ଧ ଅନୁଭବ ରଜ ପର୍ବକୁ ବିଭୋର କରିଦିଏ। ପହିଲି ରଜରେ କୁଆଁରୀ ଓ କୁଳଭୂଆଶୁଣୀ ମାନଙ୍କ ମଥାରେ ଚନ୍ଦନ କୁଙ୍କୁମ ଟିପା ପାଦରେ ଅଳତାର ସରୁଧାର ଖୁବ୍ ସୁନ୍ଦର ଲାଗେ। ଦର୍ପଣ ସାମନାରେ ନିଜର ମୁହଁର ପ୍ରତିବିମ୍ବ ନିଜକୁ ସୁନ୍ଦରୀ ପ୍ରସ୍ତୁତ କରିବା ପାଇଁ ଏକ ବଡ଼ ପ୍ରୟାସ। ପୌରାଣିକ ତଥ୍ୟରୁ ଜଣାପଡ଼େ ଏହି ସମୟରେ ଶ୍ରୀଜଗନ୍ନାଥଙ୍କ ପତ୍ନୀ ଭୂଦେବୀଙ୍କର ପୂଜାର୍ଚ୍ଚନା କରାଯାଏ। ବିଶ୍ୱାସ କରାଯାଏ ଭଗବାନ ବିଷ୍ଣୁଙ୍କ ପତ୍ନୀ ଦେବୀ ମା ଧରିତ୍ରୀ ଏହି ତିନି ଦିନ ରଜସ୍ୱଳା ହୁଅନ୍ତି। ଭୂମି ଉପରେ ଖାଲି ପାଦରେ ଚାଲିବାକୁ ବାରଣ କରାଯାଇଛି। ବସୁମତୀଙ୍କ ସ୍ନାନ ଚତୁର୍ଥ ଦିନରେ ସରିବା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଦୋଳି ଖେଳ ସହିତ ନାନା ପ୍ରକାର ସ୍ୱାଦିଷ୍ଟ ପିଠାପଣା ହୁଏ। ରଜ ପୋଡ଼ ପିଠା ଓ ବିଭିନ୍ନ ସ୍ୱାଦିଷ୍ଟ ମସଲା ମିଶା ରଜପାନ ପାଟିରୁ ଛାଡ଼େନି। ନବବିବାହିତଙ୍କ ଶାଶୁଘରୁ ପଣସ ନଡ଼ିଆ କଦଳୀ ସପୁରି ଆମ୍ବ ମିଠାଇ ଉଖୁଳା ଆଦି ଭାର ଆସେ। ବୃନ୍ଦାବତୀଙ୍କୁ ଭୋଗ କରାଯାଏ, ପଡ଼ୋଶୀମାନଙ୍କୁ ବଣ୍ଟାଯାଏ, ଏ ଭାଇଚାରା ବୃଦ୍ଧି କରାଇଥାଏ। ଭୂମିକୁ କର୍ଷଣ କରିବା ମନାହାତ କୃଷକମାନେ ଏ ପର୍ବରେ ତାସ୍ ପଶାପାଲି ଚେସ୍ ବାଗୁଡ଼ି ଖେଳରେ ମାତି ଯାଆନ୍ତି। ବାଗୁଡ଼ି କବାଡ଼ି ଖେଳରେ ପ୍ରତିଯୋଗିତା ହୁଏ, ନାଗରା ବଜାଯାଏ, ଗାଁର ତୋଟା ପଡ଼ିଆ କମ୍ପି ଉଠେ। ଧନୀ ଗରିବର ବୟସର ତାରତମ୍ୟ ନଥାଏ, ମିଳିମିଶି ଖେଳି ଦର୍ଶକମାନଙ୍କୁ ଖୁସି କରାନ୍ତି। ମେଘୁଆ ମେଘୁଆ ଖରା ଥାଏ, ସେଥିପାଇଁ ଗୀତରେ କୁହାଯାଇଛି ମେଘୁଆ ମେଘୁଆ ଖରା ଖେଳ ଜମିମାକୁ ବାଜେ ନାଗରାରେ ବୁଢା ଟୋକା ଧରା ପରା। ରଜ ପର୍ବର ମୁଖ୍ୟ ଆକର୍ଷଣ ଦୋଳି ଖେଳ। ଝିଅ ବୋହୂମାନେ ସଜବାଜ ହୋଇ ଟୋଟାମାଳ ହେଉ ଅବା ସହରର ପାର୍କ ହେଉ ରଜ ଦୋଳିରେ ଆସର ଜମି ଯାଏ ଗୋଟା ପଣେ। ନିଜର ରୁଚି ମୁତାବକ ପଟା ଦୋଳି ବାଉଁଶ ଦୋଳି ରାମଦୋଳି ଚକ୍ରି ଆଦିରେ ଦୋଳି ଖେଳି ଭରପୁର ମଜା ଉଠାନ୍ତି। ସ୍ୱର ବି ମିଳାଇ ଗୀତ ବି ଗାଆନ୍ତି। ଖରା ଛାଇ କୋହଲିଆ ମେଘୁଆ ପାଗରେ କଣ୍ଠରୁ ଝରି ପଡ଼େ ରଜ ଦୋଳି କଟମଟ ମୋ ଭାଇ ମଥାରେ ସୁନା ମୁକୁଟ ସୁନା ମୁକୁଟ ଲ ଦିଶୁଥାଏ ଝକ ଝକ।
0: ଆପଣ ସମସ୍ତଙ୍କୁ ଆସନ୍ତା ରଜ ପର୍ବ ପାଇଁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ବୈଜନ୍ତୀମାଳା ହରିଚନ୍ଦନ। ଆକାଶବାଣୀ କଟକ।

0: ଠିକ୍ କୁହନ୍ତୁ, ଠିକ୍ ଲେଖନ୍ତୁ। ଆଜି ଏଥିରେ ବିଷୟ ରହିଛି ସଂସ୍କୃତି ଭାଷାର ମା। ଆଲୋଚନା କରିଛନ୍ତି ଡକ୍ଟର ନଟବର ଶତପଥୀ।
1: ଥରେ ମୁଁ ସ୍ୱପ୍ନଟିଏ ଦେଖିଲି, ବୋଧହୁଏ ଗୋଟିଏ ସ୍କୁଲ ଘର, ଗାଁ ଗହଳିରେ ଥିବା ସ୍କୁଲ ଘର ପରି ଲମ୍ବା ଧାଡ଼ିକିଆ ଘର। ତା ଅଗଣାରେ କେତେ କେତେ ଗଛ ଭିତରେ ଥାଏ ଗୋଟାଏ ତାଳ ଗଛ। ତାଳ ଗଛରେ ଲୋକଟିଏ ଚଢ଼ି ତାଳ ପାରୁଛି। ଅଗଣାରେ ଗୋଡ଼ ଲମ୍ବେଇ ବସିଛି ପାକଲା ବୁଢ଼ୀଟିଏ, ପାନ ଖାଉଛି, ମୁରୁକି ହସୁଛି ତାଳ ଗଛକୁ ଚାହିଁ ଚାହିଁ। ତାଳ ସଜ ପଡ଼ୁଛି, ବୁଢ଼ୀ ଡାକୁଛି, ଆରେ ହେ ରେଗାନ, ପକା ପକା, ଏଣିକି କାନ୍ଦି ଏଦି କାନ୍ଦି ପକା। ମୁଁ ବୁଢ଼ୀ କଥା ଶୁଣି ଡାକ ଦେଲି, ରେ ରେ କାହାର ଡାକ, ଆରେ ରେ ରେ ରେଗାନ, ପୃଥିବୀର ଛାତ ଉପରେ ବସି ତୁ ଛାତକୁ ଫଟାଉଛୁ ନରାଧବ, ଆ ଓହ୍ଲେଇ ଆ, ଖାଇବୁ ଆମ ସାଙ୍ଗରେ ବାସି ପଖାଳ ଶାଗ ଭଜା। ବୁଢ଼ୀ ଖି ଖି କରି ହସି ଉଠିଲା, ଆମ ବାସି ପଖାଳର ସ୍ୱାଦ ତୁ କାହୁଁ ବୁଝିବୁ, ବଢ଼ି ଚୁନା ସାଙ୍ଗକୁ ମହୁରାଳି ବେସର କି ପତର ପୋଡ଼ା ପିତା ଶାଗ, ମଞ୍ଜା ରାଇ ହଉ କିବା ସଜନା ମୁଗ ତଡ଼କା, ଇଲିଶି ଶୁଖୁଆ ବେସର ପାଣି, ଆମ ବାଡ଼ି ଘରର ମୁଠି ଶାଗ କି କଖାରୁ ଡଙ୍କ ରାଇ, ଆରେ ତୋ ପାଟିର ସ୍ୱାଦ ମୁଁ ଜାଣେ ବା ଜାଣେ, ଆ ଓହ୍ଲେଇ ଆ, ମୋ ଧନ ତତେ ଡାକିଲାଣି ପରା, ନିଦ ଭାଙ୍ଗିଗଲା। ଶ୍ରୋତାବନ୍ଧୁ, ଆପଣମାନଙ୍କୁ ମିଛ ମତେ ସତ, ଇଏ ଥିଲା ସତସତିକା ସପନ। କାହିଁ ଆମେରିକାର ପ୍ରଚଣ୍ଡ କ୍ଷମତାବାନ ରାଷ୍ଟ୍ରପତି, କାହିଁ ଆମ ଗାଁ ଗହଳିର ତାଳ ଗଛ, ପୁଣି ଆମ ବୁଢ଼ୀ ମା, ଆମର ଶାଗ ପଖାଳ ଭାତ। ସତ ଦୁନିଆରେ ଯାହା ନ ହୁଏ, ମିଛ ଦୁନିଆରେ ତାଠୁ ଢେର ଢେର ବଡ଼ ବଡ଼ କଥା ବା ଘଟଣା ଘଟେ। ସପନଟା ସେମିତି ଏକ ମିଛର ଦୁନିଆ, କିନ୍ତୁ ଏ ମିଛ ଦୁନିଆଟାକୁ ଆମେ ସତସତିକା ଜୀବନରେ କେମିତି କୋଉଠୁ ପାଇଲୁ, ଏ ପ୍ରଶ୍ନଟାକୁ ଧରି ଆମେ କଲେଜ ପଢୁଆମାନେ ଥରେ ଚିନ୍ତା କରି ବସିଲୁ। କିଛି ଗୋଟାଏ ଧର ସୋଟ ମିଳିଲା ନାହିଁ, ହେଲେ ମୋ ମନକୁ ଗୋଟିଏ ସୂତ୍ର ଆସିଗଲା। ଶ୍ରୋତାବନ୍ଧୁ, ସେହି ସୂତ୍ରଟିକୁ ଆମେ ଆଜି ବୁଝିବାକୁ ଚେଷ୍ଟା କରିବା। ସବୁ ସପନ ମନର ଭିତର କଥା, ଆମେ ଯାହା ଭାବିଥାଉ କି ଭାବି ନଥାଉ ସେସବୁ ସବୁବେଳେ କହି ହୁଏ ନାହିଁ, ଯାହା କହି ନହେଲା ସେସବୁ ମନର କୋଉ ଗୋଟିଏ ସିନ୍ଦୁକରେ ରହିଗଲା। ସପନରେ ସେସବୁ ବେଳେବେଳେ ଆସେ, ସପନରେ ଛବି ରୂପେ ନାଟକ ଦେଖିଲା ପରି ଦୃଶ୍ୟ ହୁଏ, ମନର ଛପିଲା କଥା ନାଟକ ପରି ଅଭିନୀତ ହୁଏ, ତେବେ ସେ ନାଟକର ଭାଷା କୋଉଠୁ ଆସେ? ଏଇଭଳି ପ୍ରଶ୍ନରେ ମୁଁ କହିବି, ଯେମିତିକି ମୁଁ ରେଗାନକୁ କହିଲି, ଆ ଓହ୍ଲେଇ ଆ, ବାସି ପଖାଳ ଖାଇବା। ଏ ଭାଷା ଆମ ନୀତିଦିନିଆ ଭାଷା, ଆମ ଗାଁ ଗହଳିର ମଧୁରିଆ ଭାଷା, ତାର ସ୍ୱାଦରେ ଅଛି ଆମ ଚଳଣିର କି ଆମ ଖାଦ୍ୟ ପ୍ରସ୍ତୁତିର ଢଙ୍ଗ। ଏଇ ଢଙ୍ଗ, ରୁଚି, ଖାଦ୍ୟର ଉପକରଣ ସବୁ ଆମ ପରିବେଶର, ଏଇଟି ଆମର ସଂସ୍କୃତି। ଜାଣିବା ଲୋକ କୁହନ୍ତି, ସଂସ୍କୃତିରୁ ଭାଷାର ଜନମ। ସଂସ୍କୃତି ଯଦି ହୁଏ ଆଚାର ବିଚାର ଚାଲିଚଳଣ ରୁଚି ବାଚି ଖାଦ୍ୟ ସାମଗ୍ରୀରେ ତାର ଝଲକ ଝଳି ଉଠେ, ସେଉଠୁ ଆମେ ଆମର ଭାଷା ଖୋଜୁ। ଭିନ୍ନ ଭିନ୍ନ ଜିନିଷକୁ ନାମ ଦେଇ ତାକୁ ଚିହ୍ନ ଓ ମନେ ରଖୁ, ସଂସ୍କୃତି ହେଇଯାଏ ଭାଷାର ମା। ସବୁ ଜାଗାର ସବୁ ମଣିଷର ସଂସ୍କୃତି ଅଲଗା। ଶ୍ରୋତାବନ୍ଧୁ, ଏଇ ଧରନ୍ତୁ ଜଗନ୍ନାଥ ଆମର ବଡ଼ ଠାକୁର, ସେ ଷାଠିଏ ପଉଟି ଖାଆନ୍ତି। ମୁଁ କେତୋଟି ଏଠି ଉଦାହରଣ ଦଉଛି, ମାଲପୁଆ, ଫେଣି, ସରପୁଳି, ଖଜା, ଗଜା, ଖୁରୁମା, ମଗଜ ଲଡ଼ୁ, ଚନ୍ଦ୍ରକାନ୍ତି, ତିପୁରୀ, ଛେନା ତାଳିଆ, କୋରା, ଡାଳିମ୍ବ, ବେସର, ମହୁର, ଖଟା, ଏମିତି କେତେ ନା କେତେ ନାମ, ସବୁଥିରେ ଅଛି ସ୍ୱତନ୍ତ୍ର କଳା। ଆମର ପର୍ବପର୍ବାଣୀରେ ଚିତା ଲେଖା ହୁଏ, ଦଶହରାରେ, ବାଲି ତୃତୀୟାରେ, ବାଟ ଓଷାରେ ଯେଉଁ ସବୁ କୋଠି ତିଆରି ହୁଏ ସେଗୁଡ଼ିକର କୋଠି ସଂଖ୍ୟା ହେଲା ଯଥାକ୍ରମେ 21, 19, 17, 13 ଓ 9। ଯାହା ଆମର ଅଳ୍ପ ପଢୁଆ ମା ଭଉଣୀ କରନ୍ତି, କୋଉ ଚିତ୍ରଶିଳ୍ପୀ ମୁଣ୍ଡରେ ବି ସେ କଥା ପଶିବ ନାହିଁ। ଶ୍ରୋତାବନ୍ଧୁ, ଆମର ସଂସ୍କୃତି ଆମକୁ ଦେଇଛି ଜଗତରେ ଏକ ଭିନ୍ନ ପରିଚୟ, ନାମରେ, ରୂପରେ, ଗୁଣରେ ଓ ଆଚାର ବିଚାରରେ। ସେମିତି ବି ତାକୁ ଧରି ଆମ ଭାଷାରେ ଗଢ଼ି ଉଠିଛି ଅସଂଖ୍ୟ ଶବ୍ଦ, ଯାହା ଜଗତରେ କୋଉଠି କାହିଁ ମିଳିବ ନାହିଁ। ତାକୁ ଆଜି ଆମର ବିଦେଶୀ ପଢୁଆମାନେ ହତାଦର କରୁଛନ୍ତି। ପାଠ ପଢ଼ିଲେ ଲୋକେ ନିଜ ଭିତରର କଥା, ଗାଁ ମୂଲକର ଜୀବନର ଛବି ବାହାର ଦେଶରେ ପ୍ରଚାର କରନ୍ତି। ଆସନ୍ତୁ ଶ୍ରୋତାବନ୍ଧୁ, ଯାହା ଆମର ଭଲ ଅଛି ତାହା

0: ଜଗତକୁ ଦେଖେଇ ଦବା।
1: ଶେଷ ହେଲା ଠିକ୍ କୁହନ୍ତୁ ଠିକ୍ ଲେଖନ୍ତୁ। ଆଜି ଏଥିରେ ବିଷୟ ଥିଲା ସଂସ୍କୃତି ଭାଷା ରମା। ଆଲୋଚନା କରିଥିଲେ ଡକ୍ଟର ନଟବର ଶତପଥୀ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ।

0: ଶେଷ ହେଲା କାର୍ଯ୍ୟକ୍ରମ ଚିରସବୁଜ। ଆଜି ଏଥିରେ ଶୁଣୁଥିଲେ କେତୋଟି ପଲ୍ଲିଗୀତ। ଶିଳ୍ପୀ ଥିଲେ ଭିକାରୀ ଚରଣ ବଳ ଏବଂ ଅନିମା କର। ଶିଳ୍ପୀ ପଲ୍ଲିଗୀତ ଗାଇଥିଲେ ପୁରାତନ ରଚନାରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘର

0: 1974
1: आकाशवाणी कटक।

ଶୁଣୁଥିଲେ କେତୋଟି ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କଟକ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ପଞ୍ଚକୃତ ବୈଦେଶ ବିଳାସର 53ତମ ଭାଗ ବର୍ଣ୍ଣନା ବୀରେନ୍ଦ୍ର କୁମାର ମିଶ୍ର ସଂଗୀତ ପରିଚାଳନା ଅଖିଳ କୁମାର ଲେଙ୍କା ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ

22 ଛନ୍ଦ ଆରମ୍ଭରେ ପ୍ରଭୁ ଶ୍ରୀରାମ ବାତାପି ସୁଦନ ଅର୍ଥାତ୍ ବାତାପି ରାକ୍ଷସର ହତ୍ୟାକାରୀ ଅଗସ୍ତ୍ୟ ଋଷିଙ୍କ ଆଶ୍ରମରେ ପହଞ୍ଚିଲେ। ସେ ଆଶ୍ରମ ଥିବା ବନରେ ବୈରୀ ଅର୍ଥାତ୍ ଶତ୍ରୁର ହିଂସା ନାହିଁ। ବୈରୀ ଅର୍ଥାତ୍ ଛଞ୍ଚଣ ପାଖରେ କପୋତ ବସିଛି। ବାୟସ ବା କୁଆ କୌଶିକ ବା ପେଚା ସହ ଏକା ଡାଳରେ ବସିଛି। ବ୍ୟାଳ ବା ସାପ ବରହୀ ବା ମୟୂର ଭଳି ଶତ୍ରୁ ପାଖରେ ଆନନ୍ଦରେ ଫଣାଟେକି ନୃତ୍ୟ କରୁଛି। ବାରଣ ବା ହାତୀ ଓ ସିଂହ ଏକା ଜାଗାରେ ଶୋଇଛନ୍ତି। ବ୍ୟାଘ୍ର ଓ କୁରଙ୍ଗ ବା ହରିଣ ଏକାଠି ରଙ୍ଗ ବା କ୍ରୀଡ଼ା କରୁଛନ୍ତି। ଏହି କ୍ରୀଡ଼ାରେ ପୁଣି କୃକାଳୀ ବା ବଳିଆ ଶିକାରୀ କୁକୁରମାନେ ଯୋଗ ଦେଉଛନ୍ତି। ଧେନୁ ବଶ୍ଛା ବା ଗାଈର ବାଛୁରୀ ବିନା ଭୟରେ ମଇଁଷିଠାରୁ କ୍ଷୀରପାନ କରୁଛି। ଜଳଘାଟଠାରେ ବଗ ପାଖରେ ବିଷାର ବା ମାଛମାନେ ଚହଟୁଛନ୍ତି ବା ଆନନ୍ଦରେ ଖେଳୁଛନ୍ତି। ଏଭଳି ବିଦ୍ୱେଷବିହୀନ ପରିବେଶ ଦେଖି ପ୍ରଭୁ ରଘୁନାଥ ବିଚାର କଲେ, ବ୍ରାହ୍ମଣ ଅଗସ୍ତ୍ୟଙ୍କ ତପସ୍ୟା ବଳ ସାର୍ଥକ ହୋଇଛି। ଋଷି

ଙ୍କର ଶିଷ୍ୟମାନେ ସୀତାଙ୍କୁ ଦେଖି ବିଚାର କଲେ, ବୃଦ୍ଧଶ୍ରବା ବା ଇନ୍ଦ୍ରଙ୍କଠାରେ କୋପବହନ କରି ବା ରାଗରେ ଚାରୁଧାରି ବା ଇନ୍ଦ୍ରପତି ସଚି ବନକୁ ରସିଲା ବା ବନକୁ ଭଲ ପାଇଲେ କି? ତାଙ୍କୁ ବୋଧ ବା ସାନ୍ତ୍ୱନା ଦେବା ପାଇଁ ବିଦ୍ୟାଧର ବା ଦୁଇଜଣ ଗନ୍ଧର୍ବ ଗୋଡ଼ାଇଛନ୍ତି କି? ସେ ଅଧୈର୍ଯ୍ୟ ହୋଇ ସେ ସାନ୍ତ୍ୱନା ଗ୍ରହଣ କରୁନାହିଁ। ସ୍ୱର୍ଗର ରମ୍ଭା ତାଙ୍କ ଜାନୁ ବା ଜଙ୍ଘରେ ଜୋର କରି ବସିଛି କି? ରମ୍ଭାର ଅର୍ଥ କଦଳୀ ଗଛ। ସୁନ୍ଦରୀ ଜଙ୍ଘ ଦେଶ କବି କଳ୍ପନାରେ କଦଳୀ ଗଛ ହୋଇଥିବାରୁ ଋଷି ଶିଷ୍ୟଙ୍କ ମୁହଁରେ ଏହି ଉପମା ଆସିଛି। ତାଙ୍କ ପାଦରେ ଥିବା ଅଳତା ଦେଖି ମନେ ହେଉଛି ଅପ୍ସରା ଚିତ୍ରରେଖା ସତେ ଯେପରି ତାଙ୍କ ପାଦରେ ଶରଣ ପଶିଛି। ଚନ୍ଦ୍ରକଳା ଭଳି ତାଙ୍କ ନିର୍ମଳ ଓଷ୍ଠ ଦେଖି ମନେ ହେଉଛି ଯେ ସେ ଚନ୍ଦ୍ରରେଖା ତାଙ୍କଠାରେ ବିନୟ ପ୍ରକାଶ କରୁଛି। ବିଚିତ୍ର କଳାବତୀ ଶାଢ଼ୀ ସୀତାଙ୍କ ଅଙ୍ଗରେ ଜଡ଼ିଥିବାରୁ ମନେ ହେଉଛି କଳାବତୀ ଅପ୍ସରା ତାଙ୍କୁ ଆଲିଙ୍ଗନ କରିଛି କି? ଏ ନାରୀ ସୁନ୍ଦରୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ହୋଇଥିବାରୁ ପୁରନ୍ଦରୀ ବା ଇନ୍ଦ୍ରାଣୀ ବୋଲାଇବା ଯଥାର୍ଥ ହୋଇଛି। ଜଣେ ଶିଷ୍ୟ ବାଦୀ ହେଲା, ଅର୍ଥାତ୍ ଏ କଥାର ପ୍ରତିବାଦ କରି କହିଲା, ସଚି ନିଜ କାନ୍ତ ଇନ୍ଦ୍ରଙ୍କ ବିରୋଧୀ କାହିଁକି ହେବେ? ଆଉ ଜଣେ କହିଲା, ଗୌତମଙ୍କ ଅବଳା ଅର୍ଥାତ୍ ଗୌତମଙ୍କ ପତ୍ନୀ ଅହଲ୍ୟା ବୃଷା ଅର୍ଥାତ୍ ଇନ୍ଦ୍ରଙ୍କ ସଙ୍ଗ ହେତୁ ସାପ ପାଇ ଶିଳା ହୋଇଗଲେ। ଏହି ପଥର ପାଲଟିଥିବା ଅବଳା ବିକୁକ୍ଷୀ ବଂଶୀ ବା ସୂର୍ଯ୍ୟବଂଶୀ ରାମଙ୍କ ପଦସ୍ପର୍ଶରେ ପୂର୍ବ ସମ୍ପଦ ବା ପୂର୍ବରୁ ଥିବା ନିଜ ରୂପ ଫେରି ପାଇଲା। ବଜ୍ରୀ ବା ଇନ୍ଦ୍ରଙ୍କର ଅହଲ୍ୟାଙ୍କଠାରେ ପୂର୍ବରୁ ଆକର୍ଷଣ ଥିବାରୁ ଶିଳାରୁ ଅବଳା ହେବା ପରେ ପୁଣି ଥରେ ତାଙ୍କୁ ମନ ବଳାଇଥିବାରୁ ସଚି ବୋଧହୁଏ ଋଷି ଏ ବନକୁ ଆସିଛନ୍ତି। ଅଗସ୍ତିଙ୍କ ପୁତ୍ର ବିଜ୍ଞ ସଦକ୍ଷିଣ ତତ୍କ୍ଷଣାତ୍ କହିଲେ, ଏହା ନୁହେଁ, ଏ ଦୁହେଁ ଗନ୍ଧର୍ବ ନୁହନ୍ତି। ଆମ ଆଶ୍ରମକୁ ରାମ ଓ ଲକ୍ଷ୍ମଣ ବିଜେ ହୋଇଛନ୍ତି। ଏହି ଦୁଇ ରୂପ ବିଶ୍ୱମୋହନ, ବିଶ୍ୱମୋହିତ ହେବ ଏହାଙ୍କ ଦର୍ଶନରେ। ବିଭିନ୍ନ ଚରିତ୍ରମାନଙ୍କ କଥୋପକଥନ ଜରିଆରେ ନାରୀର ଅପରୂପ ସୌନ୍ଦର୍ଯ୍ୟ ବର୍ଣ୍ଣନା କରିବାରେ କବି ସିଦ୍ଧହସ୍ତ। ଏଠାରେ ଋଷିଙ୍କ ଶିଷ୍ୟଙ୍କ ମୁହଁରେ ସୀତାଙ୍କୁ ସୁନ୍ଦରୀ ପୁରନ୍ଦରୀ ବର୍ଣ୍ଣନା କରିବା ପରେ ଅଗସ୍ତୀ ପୁତ୍ରଙ୍କ ମୁଖରେ ଏହାର ସମାଲୋଚନା କରାଇ ସୀତାଙ୍କ ସୌନ୍ଦର୍ଯ୍ୟକୁ ସର୍ବୋଚ୍ଚ ସ୍ତରକୁ ନେଇଯାଇପାରିଛନ୍ତି। ଅଗସ୍ତୀ ପୁତ୍ର କହିଲେ, କବିମାନଙ୍କ ସୌନ୍ଦର୍ଯ୍ୟ ବର୍ଣ୍ଣନା କେବଳ ସୀତାଙ୍କଠାରେ ସାର୍ଥକ ହୋଇଛି, ଅନ୍ୟ ସ୍ତ୍ରୀମାନଙ୍କଠାରେ ଏ ବର୍ଣ୍ଣନା ବ୍ୟର୍ଥ। ଏଭଳି ରୂପ ନଥିଲା ଓ କେବେ ନହିବ ବୋଲି ସେ କହିଲେ।

0: ଶେଷ ହେଲା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେଶ ବିଳାସର 53ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ରାମହରି ଦାସ, ସଙ୍ଗୀତା ଗୋସାଇଁ, ଭିକାରୀ ଚରଣ ବଳ, ବର୍ଣ୍ଣନା ବୀରେନ୍ଦ୍ର କୁମାର ମିଶ୍ର, ସଙ୍ଗୀତ ପରିଚାଳନା ଅକ୍ଷୟ କୁମାର ଲେଙ୍କା, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ବିଶେଷ ସୂଚନା। ଆଜି ଆକାଶବାଣୀ କଟକ କେନ୍ଦ୍ର ତରଫରୁ ପୂର୍ବାହ୍ନ 10:00-11:00 ପର୍ଯ୍ୟନ୍ତ ଏକ ଘଣ୍ଟା ପାଇଁ ଏକ ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ଏଥିରେ ବିଷୟ ରହିଛି ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ। ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ଯୋଗଦେବେ ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ଏବଂ ଯୋଗ ପ୍ରଶିକ୍ଷକ ସୁରେଶ କୁମାର ମହାପାତ୍ର। କାର୍ଯ୍ୟକ୍ରମକୁ ସଂଯୋଜନା କରିବେ ପ୍ରଜ୍ଞା ପାରମିତା ସାହୁ। ଶ୍ରୋତାବନ୍ଧୁମାନେ ଏହି ବିଷୟ ସମ୍ପର୍କିତ ପ୍ରଶ୍ନ ଟେଲିଫୋନ୍ ନମ୍ଘର 06712303146 ଏବଂ 06712303149 ଜରିଆରେ ଷ୍ଟୁଡିଓରେ ଉପସ୍ଥିତ ଥିବା ବିଶେଷଜ୍ଞଙ୍କୁ ସିଧାସଳଖ ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ। ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତଗୀତିକା।
1: ଲୋକଙ୍କ ସରକାରଙ୍କର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ଲେଖିଛି ନୂଆ ସମ୍ଭାବନା, ନୂଆ ସଫଳତା।
2: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗକୁ ବଢ଼ୁଛି ଆମ ରାଜ୍ୟ।
1: ଡିଜିଟାଲ ଓଡ଼ିଶା ଗଠନ ଦିଗରେ ଇ ଗଭର୍ଣ୍ଣାନ୍ସ ସେବାର ତୃଣମୂଳ ବିସ୍ତାର ସମେତ ସୁପରିଚାଳିତ ବିଦ୍ୟୁତ୍ ବ୍ୟବସ୍ଥା, ଏହା ହେଉଛି ନୂଆ ଓଡ଼ିଶାର ପରିଚୟ।
2: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସ୍ଲେସ୍ ଚିକିତ୍ସା ସୁବିଧା।
1: ସୁଭଦ୍ରା, ଲକ୍ଷପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ।
2: ବାସଗୃହ, ପାନୀୟ ଜଳ, ରୋଜଗାର, ଦକ୍ଷତା, ପର୍ଯ୍ୟଟନ ଓ ଶିଳ୍ପ ବିକାଶ ମାଧ୍ୟମରେ ଗଢ଼ି ଉଠୁଛି ଆତ୍ମବିଶ୍ୱାସୀ ଓଡ଼ିଶା। ସ୍ୱଚ୍ଛ, ପାରଦର୍ଶୀ ଓ ଜନମୁଖୀ ଶାସନ ସହ ଆଗକୁ ବଢ଼ୁଛି ପ୍ରତିଟି ଓଡ଼ିଆ।
1: ବିକାଶର ଧାରା ଓଡ଼ିଶା ସାରା।
3: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
0: କିଛି କଥା କିଛି ଗୀତର ଉପସ୍ଥିତି, ସେଥିପାଇଁ ପଥେ ଗୀତଗୀତିକା କରିଛି ଆପଣଙ୍କୁ ପ୍ରୀତି। ସେ ପ୍ରୀତି ଆଉ ଗୀତର ମଧୁମୂର୍ଚ୍ଛନାରେ ସ୍ୱାଗତ ଆପଣଙ୍କୁ ଗୀତଗୀତିକାର ସଙ୍ଗୀତମୟ ପରିବେଶକୁ।

ସତରେ ବନ୍ଧୁ, ଆମେ ସମସ୍ତେ ନିଜ ନିଜର ଜୀବନକୁ ନେଇ ବାଟ ଚାଲୁଛେ। ଜୀବନରେ ଆମେ ଅନେକ କିଛି କାମ କରୁଛେ, ସେଥିରୁ ଦାନ ଦେବା ଏକ ମହତ କାମ। ଦାନ କରିବା ଅର୍ଥ ଦେବା। ବେଳେବେଳେ ଆମେ କୌଣସି ଏକ ଜିନିଷ ଜଣେ ବ୍ୟକ୍ତିକୁ ବା ଅନ୍ୟ ଜଣକୁ ଦେଇଥାଉ, ସେ ଦ୍ରବ୍ୟଟି ତାଠାରୁ ପୁଣି ଫେରି ପାଇବାର ଆଶା ରଖିଥାଉ, କିମ୍ବା ସେ ଜିନିଷ ବଦଳରେ ଅର୍ଥ ବା ଅନ୍ୟ କିଛି ଆଣିବାକୁ ଇଚ୍ଛା କରିଥାଉ। ଏଭଳି କ୍ଷେତ୍ରରେ ଦାନର ମହାନ ଭାବ ପ୍ରକାଶିତ ହୁଏ ନାହିଁ। ଯେଉଁ କ୍ଷେତ୍ରରେ ପ୍ରତିବଦଳରେ କିଛି ଲାଭ କରିବାର ଆକାଂକ୍ଷା ନଥାଏ, ତାହା ଦାନ ପଦବାଚ୍ୟ ହୋଇଥାଏ। ଆଉ ଦାନର ନାନା ଉପାଖ୍ୟାନ ପୁରାଣମାନଙ୍କରେ ମଧ୍ୟ ବର୍ଣ୍ଣିତ ହୋଇଛି।

ବନ୍ଧୁ, ମଣିଷ ଜୀବନରେ ଅନେକ ପ୍ରକାର ଦାନର ମହତ୍ତ୍ୱ ରହିଛି। ଅନ୍ନଦାନ, ବସ୍ତ୍ରଦାନ, ବିଦ୍ୟାଦାନ ଏସବୁ ମାନବ ଜୀବନର କଲ୍ୟାଣ ପାଇଁ ଅତ୍ୟନ୍ତ ଉପକାରୀ। କିନ୍ତୁ ବର୍ତ୍ତମାନ ସମୟରେ ଏହି ଆଧୁନିକ ଯୁଗରେ ବିଭିନ୍ନ ଦାନ ମଧ୍ୟରେ ରକ୍ତଦାନ ହେଉଛି ମାନବର ଶ୍ରେଷ୍ଠ ଦାନ। ରକ୍ତଦାନ ଏକ ମହାନ ଏବଂ ଜୀବନ ରକ୍ଷାକାରୀ ଦାନ। ରକ୍ତ ହେଉଛି ମଣିଷ ଶରୀରର ଜୀବନଧାରା, ଏହାର କୌଣସି ବିକଳ୍ପ ବି ନାହିଁ। ତେଣୁ ଜଣେ ସୁସ୍ଥ ବ୍ୟକ୍ତି ନିଜ ରକ୍ତ ଦାନ କରି ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇ ପାରିଲେ ତାହାଠାରୁ ବଡ଼ ପୁଣ୍ୟ କାମ ଆଉ କିଛି ବି ନାହିଁ।

ବନ୍ଧୁ, ରକ୍ତଦାନର ସରଳ ଅର୍ଥ ହେଉଛି ରକ୍ତ ଦେବା କିମ୍ବା ଦାନ କରିବା। ଏହା ଏକ ନିଃସ୍ୱାର୍ଥ ସେବା ଯେଉଁଥିରେ ଜଣେ ବ୍ୟକ୍ତି ନିଜ ଶରୀରରୁ କିଛି ପରିମାଣର ରକ୍ତ ଦେଇ ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇବାରେ ସାହାଯ୍ୟ କରନ୍ତି। ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି, ଅପରେସନ୍ ହେଉଥିବା ରୋଗୀ, ପ୍ରସୂତି ମହିଳା ଏବଂ ବିଭିନ୍ନ ଗୁରୁତର ରୋଗରେ ପୀଡ଼ିତ ଲୋକଙ୍କ ପାଇଁ ରକ୍ତର ଆବଶ୍ୟକତା ହୋଇଥାଏ, ଆଉ ସେହି ସମୟରେ ରକ୍ତଦାନ ଜୀବନ ରକ୍ଷାକାରୀ ଭୂମିକା ନିଭାଇଥାଏ। ରକ୍ତଦାତାଙ୍କ ଦ୍ୱାରା ଦିଆଯାଇଥିବା ରକ୍ତ ଏକ ଅମୂଲ୍ୟ ଉପହାର ଭଳି କାମ କରେ।

ବନ୍ଧୁ, ରକ୍ତଦାନ ଦ୍ୱାରା ଅନେକ ଜୀବନ ବଞ୍ଚିଥାଏ। ହଁ, ଜଣେ ରକ୍ତଦାତାଙ୍କ ରକ୍ତରୁ ଅନେକ ରକ୍ତ ଉପାଦାନ ଅଲଗା କରାଯାଏ, ଏକାଧିକ ରୋଗୀଙ୍କ ଚିକିତ୍ସାରେ ବ୍ୟବହାର କରାଯାଇପାରେ। ତେବେ କେତେକ ଲୋକ ଭାବନ୍ତି ଯେ ରକ୍ତଦାନ କଲେ ଶରୀର ଦୁର୍ବଳ ହୋଇଯିବ କିମ୍ବା ରୋଗ ହେବ। ଏହା ଏକ ଭୁଲ ଧାରଣା। ଡାକ୍ତରୀ ନିୟମ ଅନୁଯାୟୀ ସୁରକ୍ଷିତ ଭାବରେ ରକ୍ତଦାନ କଲେ କୌଣସି କ୍ଷତି ହୁଏ ନାହିଁ। ବରଂ ରକ୍ତଦାନ ପୂର୍ବରୁ ସ୍ୱାସ୍ଥ୍ୟ ପରୀକ୍ଷା ହେବାରୁ ଦାତା ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ମଧ୍ୟ ସଚେତନ ହୋଇପାରନ୍ତି।

0: ଏଇଠି କହି ରଖୁଛୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ସମ୍ପର୍କରେ ବିଶେଷ ସୂଚନା। ଆଜି କଟକ କେନ୍ଦ୍ର ତରଫରୁ ପୂର୍ବାହ୍ନ 10ଟାରୁ 11ଟା ପର୍ଯ୍ୟନ୍ତ ଏକ ଘଣ୍ଟା ପାଇଁ ଏକ ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ଏଥିରେ ବିଷୟ ରହିଛି ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ। ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ଯୋଗଦେବେ ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ଏବଂ ଯୋଗ ପ୍ରଶିକ୍ଷକ ସୁରେଶ କୁମାର ମହାପାତ୍ର। କାର୍ଯ୍ୟକ୍ରମକୁ ସଂଯୋଜନା କରିବେ ପ୍ରଜ୍ଞା ପରମିତା ସାହୁ। ଶ୍ରୋତାବନ୍ଧୁମାନେ ଏହି ବିଷୟ ସମ୍ପର୍କିତ ପ୍ରଶ୍ନ ଟେଲିଫୋନ୍ ନମ୍ଘର 06712301346 ଏବଂ 06712301349 ଜରିଆରେ ଷ୍ଟୁଡିଓରେ ଉପସ୍ଥିତ ଥିବା ବିଶେଷଜ୍ଞଙ୍କୁ ସିଧାସଳଖ ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ। ସୂଚନାଟି ଏତିକିରେ ଶେଷ ହେଲା।
1: ହେଇଗଲା ବନ୍ଦୋବସ୍ତ।

0: ଅନନ୍ୟ ପଦକ୍ଷେପ ଓ ଯୋଜନା ଆପଣେଇଛନ୍ତି ଲୋକଙ୍କ ସରକାର। ଚାଷୀଙ୍କ ସମୃଦ୍ଧି ପାଇଁ ସମୃଦ୍ଧ କୃଷକ ଯୋଜନା ସିଏମ୍ କିଷାନ, କୃଷି ଉଦ୍ୟୋଗ ଓ କାମଧେନୁ ଯୋଜନା ଦେଇଛି ନୂତନ ଶକ୍ତି ଓ ନୂତନ ସୁଯୋଗ।
1: ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ ଏମ୍ଏସ୍ପି, ସିଏମ୍ କିଷାନ ଯୋଜନାରେ ଆର୍ଥିକ ସହାୟତା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବ୍ସିଡି, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଓ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଭଳି ଉନ୍ନତିମୂଳକ ଯୋଜନା ସହିତ ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ଓଡ଼ିଶାର ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି।
0: ଏସବୁ ସହିତ ବୁଣାକାର ଓ କାରିଗରମାନଙ୍କୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା, ମୁଖ୍ୟମନ୍ତ୍ରୀ ବୟନ ଶିଳ୍ପ ବିକାଶ ଯୋଜନା, ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ଭଳି ଲୋକ କଲ୍ୟାଣକାରୀ ଯୋଜନା ଦ୍ୱାରା ଲକ୍ଷ ଲକ୍ଷ ଚାଷୀ ପରିବାର ହେଉଛନ୍ତି ଉପକୃତ।
1: ବିକାଶର ଧାରା ଓଡ଼ିଶା ସାରା।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ

0: ଶକ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ମା ମା ଦେଖନ୍ତୁ ଏଥର ରାସନ କାର୍ଡରେ କେତେ ଚାଉଳ ମିଳିଛି।
2: ଆରେ ବୋହୁ ଏତେ ଚାଉଳ
1: କୋଉଠୁ ଆଣିଲୁ, କିଏ ଦେଲା?
3: କିଏ ଆଉ ଦବ ମା, ଆମ ସରକାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ ହେଇଛି ପରା, ଏବେ ଆମକୁ ମୁଣ୍ଡ ପିଛା 5 କିଲୋ ନୁହଁ 10 କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ମିଳୁଛି।
2: ଆରେ ବା ଏଇଟା ତ ଭାରି ଭଲ କଥା, ସରକାର ଆମ ଦୁଃଖ ବୁଝିଛନ୍ତି।
4: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଅତିରିକ୍ତ ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।
5: ବନ୍ଧୁ, ରକ୍ତଦାନ କେବଳ ଏକ ମହତ କାର୍ଯ୍ୟ ନୁହେଁ, ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଭଲ ବୋଲି ବିବେଚନା କରାଯାଏ। ରକ୍ତଦାନ କରିବା ଦ୍ୱାରା ଅନେକ ରୋଗରୁ ରକ୍ଷା ବି ମିଳେ, ମନ ସକ୍ରିୟ ରହିଥାଏ, ଏହାଦ୍ୱାରା ରକ୍ତ ପତଳା ହୁଏ, ଯାହାଫଳରେ ହୃଦୟ ସ୍ୱାସ୍ଥ୍ୟରେ ଉନ୍ନତି ଆସେ, ଓଜନ ନିୟନ୍ତ୍ରଣରେ ରହେ, ଶରୀରରୁ ଅନେକ ରୋଗରୁ ଆମକୁ ରକ୍ଷା ବି ମିଳେ। ଏହା ବ୍ୟତୀତ ରକ୍ତଦାନ ପରେ ଏକ ସକାରାତ୍ମକ ଅନୁଭବ ହୋଇଥାଏ, ଯାହାଦ୍ୱାରା ଭାବନାତ୍ମକ ସ୍ୱାସ୍ଥ୍ୟରେ ବେଶ୍ ଉନ୍ନତି ଆସେ।

0: ବନ୍ଧୁ, ଗ୍ରୀଷ୍ମ ଆଉ ବର୍ଷାର ସନ୍ଧିକ୍ଷଣରେ ଭିଜାମାଟିର ବାସ୍ନା ନେଇ ଆସେ ଓଡ଼ିଶାର ଗଣପର୍ବ ରଜ। ସତେ ଯେପରି ଏହା ଧରିତ୍ରୀ ମାତା ଓ ମୌସୁମୀର ପର୍ବ, ପ୍ରକୃତି ସୃଷ୍ଟି କରିଛି ବର୍ଷା ଓ ବର୍ଷାକୁ ସ୍ୱାଗତ କରେ ରଜ। ପିଠା ତୋଳି ଗୀତର ଆସର ହିଁ କହିତେ ଏହି ପର୍ବର ମନ କଥା, କିନ୍ତୁ ଏ କଥାକୁ ଆମେ ଭୁଲିବାନି। ରକ୍ତଦାନ ହେଉଛି ଶ୍ରେଷ୍ଠଦାନ, ଯାହାଦ୍ୱାରା ଜଣେ ମଣିଷ ଆଉ ଜଣଙ୍କର ମୂଲ୍ୟବାନ ଜୀବନ ରକ୍ଷା କରିବାରେ ସହାୟକ ହୋଇଥାଏ। ରକ୍ତଦାନ ବିଷୟରେ ଲୋକମାନଙ୍କୁ ସଚେତନ କରାଇବା ସହିତ ରକ୍ତଦାନ ପାଇଁ ପ୍ରୋହାହିତ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ପ୍ରତ୍ୟେକ ବର୍ଷ ଜୁନ୍ 14 ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଏ। ଏହି ଦିବସର ମୂଳ ଲକ୍ଷ୍ୟ ହେଉଛି ଜନସାଧାରଣଙ୍କୁ ରକ୍ତଦାନ ବିଷୟରେ ସଚେତନ କରିବା, ସ୍ୱେଚ୍ଛାକୃତ ରକ୍ତଦାନ କରିବାକୁ ପ୍ରୋହାହିତ କରିବା। ଆସନ୍ତୁ ଆମେ ସମସ୍ତେ ରକ୍ତଦାନ କରି ସମାଜରେ ମାନବିକତାର ଜୟଗାନ କରିବା।
1: Just whistle, sing the man!

0: ଆକାଶବାଣୀ କଟକ ସମୟ ହୋଇଛି ଲାଇଭ୍ ଫୋନ୍ ଇନ୍ ପୃଷ୍ଠମଞ୍ଚ କାର୍ଯ୍ୟକ୍ରମର। ଆଜିର ବିଷୟ ରହିଛି ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ। ବିଶେଷଜ୍ଞ ଭାବେ ଯୋଗ ଦେଇଛନ୍ତି ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ଏବଂ ଯୋଗ ପ୍ରଶିକ୍ଷକ ସୁରେଶ କୁମାର ମହାପାତ୍ର। ସଂଯୋଜନା କରିଛନ୍ତି ପ୍ରଜ୍ଞା ପରମିତା ସାହୁ। ବିଶେଷଜ୍ଞମାନଙ୍କ ସହିତ ସିଧାସଳଖ କଥା ହେବା ପାଇଁ ଆମ ଟେଲିଫୋନ୍ ନମ୍ଘର ଦୁଇଟି ହେଉଛି 06712303146 ଏବଂ 06712303149। ବର୍ତ୍ତମାନ ଆମେ ଆପଣମାନଙ୍କୁ ନେଇଯାଉଛୁ ଆମର ଟକ୍ ଷ୍ଟୁଡିଓକୁ।
1: ନମସ୍କାର। ଏହି ପ୍ରଯୁକ୍ତି ବିଦ୍ୟାର ଯୁଗରେ କମ୍ପ୍ୟୁଟର ମୋବାଇଲ ଇଣ୍ଟରନେଟ୍ ଆମ ଜୀବନକୁ ସହଜ କରିଛି, କିନ୍ତୁ ଆମକୁ ପ୍ରତି ବଦଳରେ ମାନସିକ ଅବସାଦ, ବିଭିନ୍ନ ରୋଗ ବି ଦେଇଛି। ସୁସ୍ଥ ଶରୀର, ସ୍ଥିର ମନ, ନିରାମୟ ଜୀବନ ପାଇଁ ଯୋଗର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଯୋଗ କେବଳ ମ୍ୟାଟ୍ ଉପରେ ସୀମିତ ନୁହେଁ, ଆମର ଚିନ୍ତା, କଥାବାର୍ତ୍ତା, ବ୍ୟବହାରରେ ମଧ୍ୟ ପ୍ରତିଫଳିତ ହୋଇଥାଏ। ତେବେ ଏ ସମ୍ପର୍କରେ ତ ଆମ ଗହଣରେ ଉପସ୍ଥିତ ବିଶେଷଜ୍ଞ ମହାଶୟମାନେ ଯିଏ ଅଛନ୍ତି ସେମାନେ ଅଧିକ କହିପାରିବେ। ଯିଏ ଆମ ଷ୍ଟୁଡିଓରେ ଉପସ୍ଥିତ ରହିଛନ୍ତି ବିଶେଷଜ୍ଞ ଭାବେ, ଯୋଗ ପ୍ରଶିକ୍ଷକ ସୁରେଶ କୁମାର ମହାପାତ୍ର ମହାଶୟ ଏବଂ ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ମ୍ୟାଡାମ, ଆପଣ ଦୁଇ ଜଣଙ୍କୁ ଆମେ ସ୍ୱାଗତ କରୁଛୁ। ନମସ୍କାର।
2: ନମସ୍କାର।
1: ତେବେ ବିଷୟ ତ ଏଇ ଟିକିଏ ପୂର୍ବରୁ ଆମର ଯେ ଉଦ୍ଘୋଷକ ମହାଶୟ କହିସାରିଛନ୍ତି, ଆଉଥରେ କହି ରଖୁଛୁ, ଆମର ବିଷୟ ରହିଛି ଏହି ଫୋନ୍ ଇନ୍ କାର୍ଯ୍ୟକ୍ରମର ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ। ଏବଂ ଆପଣମାନଙ୍କୁ କହି ରଖୁଛୁ ଆମର ଯେଉଁ ଟେଲିଫୋନ୍ ନମ୍ଘର ଦୁଇଟି ରହିଛି 06712303146 ଏବଂ 06712303149, ଆପଣ ଏହି ଦୁଇଟି ଫୋନ୍ ନମ୍ଘର ମାଧ୍ୟମରେ ଆମ ସହ ଯୋଗାଯୋଗ କରିପାରିବେ। ବିଶେଷଜ୍ଞ ମହାଶୟ ଦୁଇ ଜଣ ଯେଉଁମାନେ ରହିଛନ୍ତି ଷ୍ଟୁଡିଓରେ ଉପସ୍ଥିତ, ତାଙ୍କୁ ପ୍ରଶ୍ନ ପଚାରିପାରିବେ। ଆମର ଯେଉଁ ବିଷୟ ରହିଲା ବୟୋବୃଦ୍ଧି ସହ ଯୋଗାଭ୍ୟାସ, ତେବେ ବୟୋବୃଦ୍ଧି ସହ ଯୋଗାଭ୍ୟାସ କିପରି ଶରୀରକୁ ସୁସ୍ଥ ରଖିପାରେ ଆମେ ମହାଶୟ ସୁରେଶ କୁମାର ମହାପାତ୍ରଙ୍କଠାରୁ ଜାଣିବା।
2: ହଁ, ନିଶ୍ଚିତ ଭାବରେ ମନୁଷ୍ୟ ଯେତେବେଳେ ଜନ୍ମ ନେଉଛି ତା'ର ଶୈଶବ ଅବସ୍ଥା, ଶିଶୁ ଅବସ୍ଥା, ତାପରେ ଯୁବକ ଅବସ୍ଥା ଏବଂ ଶେଷରେ ପୌଢ଼ ଏବଂ ବୃଦ୍ଧାବସ୍ଥା ଆସିଥାଏ। ଏ ଯେଉଁ ଚାରିଟି ଅବସ୍ଥା ଦେଇକି ମଣିଷ ଗତି କରେ ସେଥିରେ ବିଶେଷ ଭାବରେ ଆପଣ ଦେଖିବେ ଛୋଟ ପିଲା ତାଙ୍କର ବଡିଟା ପୁରା ଫ୍ଲେକ୍ସିବୁଲ ଥିବ। ବୟସ୍କ ଲୋକମାନଙ୍କର ଯେତେବେଳେ ଯୁବକମାନଙ୍କର ପ୍ରୋବ୍ଲେମ ପ୍ରାୟ ବିଶେଷ ନଥାଏ ଶାରୀରିକ ସ୍ତରରେ, କିନ୍ତୁ ଯେତେବେଳେ ଆମର ଏଜ୍ ଅଧିକ ହୋଇଯାଏ 50-60 ବର୍ଷ ପରେ ଯେଉଁମାନେ ଆମର ସିନିୟର ସିଟିଜେନ୍ ହୋଇଯାଆନ୍ତି ସେତେବେଳେ ଆମର ଶରୀର ତ ପରିବର୍ତ୍ତନ ନିଶ୍ଚୟ ହେବ।

0: ପାଚିଯିବ ବା ଝଡ଼ିଯିବ, ଦାନ୍ତ ପଡ଼ିଯିବ ବା ଚମ ଦୁର୍ଦୁର ହେଇଯିବ, କିନ୍ତୁ ଇଣ୍ଟରନାଲ ପାର୍ଟସ୍ ଗୁଡ଼ା ଆମର ଅଛି, ଆମର ଅନ୍ତର୍ନିହିତ ଯେଉଁ ଶକ୍ତିଟା ସେଇଟା କେତେବେଳେ ପରିବର୍ତ୍ତନ ହେଇଥାଏ। ଯେମିତିକି ଆମର ଯେଉଁ ଗ୍ଲାଣ୍ଡ ଗୁଡ଼ା ଅଛି, ଗ୍ରନ୍ଥି ପ୍ରଣାଳୀ, ତାର ଯେଉଁ କ୍ଷରଣଟା ହୁଏ, ଯିଏକି ଆମକୁ ଡାଇଜେସନ ଠିକ୍ କରାଏ, ଆମର ଏଗ୍ରିନ ସିଷ୍ଟମଟା ନିଷ୍କାସନ କ୍ରିୟା ଠିକ୍ କରାଇଥାଏ, ଏଇ ଜିନିଷଗୁଡ଼ାକ ବହୁତ ଅସୁବିଧା ସେତେବେଳେ ହେଇଥାଏ। ତେଣୁ ଆମେ ଯଦି ଯୋଗ ନିୟମିତ ଭାବେ କରିବା, ତାହେଲେ ଆମର ଏଇ ଯେଉଁ ଇଣ୍ଟରନାଲ ପାର୍ଟସ୍ ଗୁଡ଼ା ଆକ୍ଟିଭ୍ ରହିବ, ଅନ୍ତ ଯେତେ ଦିନ ଆମେ ବଞ୍ଚିବା ଈଶ୍ୱରଙ୍କ ଦୟାରୁ, ସେ ଯାଏ ଆମର ସବୁ ପାର୍ଟସ୍ ଗୁଡ଼ା ଆକ୍ଟିଭ୍ ରହିବ। ଆମର ଏଜ୍ ବଢ଼ିଗଲେ ମଧ୍ୟ, ଆମ ଜଣେ ବୟସ୍କ ହେଇଗଲେ ମଧ୍ୟ, ଆମର ସମସ୍ତ କାର୍ଯ୍ୟକୁ ଆମେ ଜଣେ ୟଙ୍ଗ ଭଳିଆ ସୁଚାରୁ ରୂପେ ସମ୍ପାଦନ କରିପାରିବା।
1: ତେବେ ମ୍ୟାଡାମ, ମଞ୍ଜୁ ମ୍ୟାଡାମ, ଜୀବନଶୈଳୀ ଜନିତ ଯେଉଁ ରୋଗ ରହିଛି, ତାକୁ ନିୟନ୍ତ୍ରଣରେ ଯୋଗ କେମିତି ଉପକାରୀ?
2: ଦେଖନ୍ତୁ, ଭଲ ପ୍ରଶ୍ନଟିଏ ପଚାରିଲେ। ଯେତେବେଳେ ଯେମିତି ସାର୍ ଆମର କହିଲେ ଯେ ଯେତେବେଳେ ଆମେ ଶୈଶବ କିମ୍ବା କୈଶୋର ଅବସ୍ଥାରେ ଥାନ୍ତି, ଯୁବକ ଅବସ୍ଥା ପର୍ଯ୍ୟନ୍ତ, ଆମର ସବୁ ଯେତିକ ଆମର ପ୍ରଣାଳୀ ଅଛନ୍ତି, ଗ୍ରନ୍ଥି ଅଛନ୍ତି, ସେମାନଙ୍କର କାମ ସୁଚାରୁ ରୂପେ ଚାଲିଥାଏ। ବୟସ ବଢ଼ିବା ସଙ୍ଗେ ସଙ୍ଗେ ଯେତେବେଳେ ଆମେ 40-50 ବର୍ଷକୁ ଆସିଯାଆନ୍ତି, ତ ଧୀରେ ଧୀରେ ଆମର ଶରୀରରେ ଅବନତି ଦେଖାଯାଏ। ଆଉ ଆଜିକାଲି ଯେଉଁ ଲାଇଫ୍ ଷ୍ଟାଇଲ୍ ଜନିତ ଯେଉଁ ସବୁ ଆପଣଙ୍କର ହାଇ ବିପି ହେଲା, ଡାଇବେଟିସ୍ ହେଲା, ଥାଇରଏଡ୍ ହେଲା, ଏସବୁ ବହୁଳ ମାତ୍ରାରେ ଆମେ ଆଜିକାଲି ଦେଖିବାକୁ ପାଉଛେ। କାରଣ ହେଲା ଯେ ଆମେ ବହୁତ ନିଷ୍କ୍ରିୟ ଜୀବନ ଆଜିକାଲି ଯାପନ କରୁଛେ। ତ ସେଇ ଅନୁସାରେ ମଣିଷ ତ ପରିବର୍ତ୍ତନଶୀଳ, କାରଣ ମଣିଷ ହେଉଛି ପ୍ରକୃତିର ପରିଣାମ। ପ୍ରକୃତି ଯେମିତି କ୍ଷଣ କ୍ଷଣକୁ ଧୀରେ ଧୀରେ ବଦଳି ଚାଲେ, ମଣିଷ ମଧ୍ୟ, ଆମର ଶରୀର ମଧ୍ୟ ସେଇ ଅନୁସାରେ ବଦଳିବାରେ ଲାଗିଥାଏ। ଯେତେବେଳେ ଆମେ ଯୋଗାଭ୍ୟାସ କରୁଥାନ୍ତି, ଯଦି ଆମେ ନିୟମିତ ଯୋଗାଭ୍ୟାସ କରୁଥାନ୍ତି, ଦେଖନ୍ତୁ ଏ ଯେଉଁ ପରିବର୍ତ୍ତନ ହେଉଛି ତାକୁ ତ ଆମେ ରୋକିପାରିବା ନାହିଁ, କିନ୍ତୁ ଏହାର ଗତିକୁ ଆମେ ଯୋଗାଭ୍ୟାସ ଦ୍ୱାରା ନିଶ୍ଚିତ ଭାବରେ କମେଇ ଦେଇପାରିବେ। ମାନେ ଆମେ କିଛି ବର୍ଷ ଅଧିକା ସମୟ ଆମେ ସୁସ୍ଥ ଶାରୀରିକ, ମାନସିକ ଏବଂ ସାମାଜିକ ଭାବରେ ସକ୍ରିୟ ଏବଂ ସ୍ୱାବଲମ୍ବୀ ଜୀବନ ବ୍ୟତୀତ କରିବାରେ ସକ୍ଷମ ହୋଇପାରିବା।
1: ତେବେ ମହାଶୟ ସୁରେଶ ସାର୍, ଆଜିର ବ୍ୟସ୍ତ ଜୀବନରେ ଯେଉଁ ଯୁବପିଢ଼ି କାହିଁକି ଯୋଗକୁ ଦୈନନ୍ଦିନ ଜୀବନରେ ଅଭ୍ୟାସ କରିବେ, ଯୋଗାଭ୍ୟାସ କାହିଁକି କରିବେ, ତାଙ୍କର କ'ଣ ଲାଭପ୍ରଦ?
0: ମୁଁ ଆପଣଙ୍କୁ ଏଥିରେ ଗୋଟେ ଉଦାହରଣ ଦେଇପାରିବି। ଆମର ଯେତେବେଳେ ଟେକ୍ନିକାଲ ଅର୍ଗାନାଇଜେସନ ବା ଯେଉଁଟା ଆଇଟି ସିଷ୍ଟମରେ ପିଲାମାନେ କାମ କରୁଛନ୍ତି, ବେଶୀ ୟଙ୍ଗ ପିଲାମାନେ କାମ କରୁଛନ୍ତି, ସେମାନଙ୍କର କାମ ହେଉଛି ସକାଳ 9ଟାରୁ ରାତି 9ଟା ପାଖାପାଖି 12 ଘଣ୍ଟା ସମୟ ସେମାନେ ଗୋଟିଏ ଜାଗାରେ ଗୋଟିଏ ସିଟ୍ରେ ବସି କମ୍ପ୍ୟୁଟର କାମ କଲା ଫଳରେ ସେମାନଙ୍କର ଯେଉଁ ବ୍ୟାକ୍ବୋନ୍ ଅଛି, ସ୍ପାଇନ୍ ଅଛି, ବା ଆମେ ତାକୁ ମେରୁଦଣ୍ଡ କହୁଛେ, ମେରୁଦଣ୍ଡ ଜନିତ ବହୁତ ପ୍ରୋବ୍ଲେମ୍ ସେମାନେ ଫେସ୍ କରୁଛନ୍ତି। ତା ସହିତ ସେମାନେ ଯେହେତୁ 12 ଘଣ୍ଟା ସମୟ ଦିନ ଯାକ ବସି ରହିଲେ, ତେଣୁ ସେମାନଙ୍କର ଯେଉଁ ସିଷ୍ଟମ ଗୁଡ଼ାକ ଠିକ୍ ଭାବେ ଫଙ୍କସନ୍ କରିପାରୁନାହିଁ। ତେଣୁ ଯଦି ଆମେ ସେମାନଙ୍କୁ ଯୋଗାଭ୍ୟାସ କରାଇବା, ୟଙ୍ଗ ପିଲାମାନେ ଯେଉଁମାନେ ଅଛନ୍ତି, ଯୁବକ ପିଢ଼ି, ଯଦି ସେମାନେ ଯୋଗାଭ୍ୟାସ କରିବେ, ତାଙ୍କ 2ଟା ଲାଭ ପାଇପାରିବେ। ଏକରେ ଶାରୀରିକ ସ୍ତରରେ ସେମାନେ ସକ୍ଷମ ହୋଇପାରିବେ, ଯେଉଁ କଥା ଏବେ ଟିକେ ଆଗରୁ ମଞ୍ଜୁ ମ୍ୟାଡାମ କହୁଥିଲେ ଯେ ଆମର ଶରୀରକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ଜଣେ ସ୍ଥୂଳ ଶରୀର ଅଛି, ଏକ୍ସଟର୍ନାଲ ବଡିଟାକୁ, ତ ଆମେ ଯଦି ନିୟମିତ ଭାବେ ଯୋଗାସନ କରିବା ତାହେଲେ ସେଟା ଏକଦମ ପରଫେକ୍ଟ ରହିବ। ଏବଂ ତା ସହିତ ମଧ୍ୟ ଆଜିକାଲି ଦେଖିବେ ମନର ବହୁତ ପରିବର୍ତ୍ତନ ହେଉଛି। ଏ ଯେଉଁ ଇଣ୍ଟରନେଟ୍ ଯୁଗ ଆସିଲା, ମୋବାଇଲ ଯୁଗ ଆସିଲା, କମ୍ପ୍ୟୁଟର ଯୁଗ ଆସିଲା, ନେଟ୍ ଆସିଲା, ସେଥିରେ ସବୁ ବିଭିନ୍ନ ପ୍ରକାର ଯେଉଁ କାର୍ଯ୍ୟକ୍ରମ ରହୁଛି ତାହା ସମାଜର ବହୁତ ଅବକ୍ଷୟ ପ୍ରକାର ଜିନିଷ ରହିଯାଉଛି ତା ଭିତରେ, ଯେଉଁଟାକି ସେମାନେ ଭଲ ଜିନିଷଟାକୁ ଆକ୍ସେପ୍ଟ କରୁନାହାନ୍ତି, ଅଥଚ ଯେଉଁଗୁଡ଼ାକ ଖରାପ ଜିନିଷକୁ ବେଶୀ ସେମାନେ ଆକ୍ସେପ୍ଟ କରି ନେଉଛନ୍ତି। ତାହାଫଳରେ ବର୍ତ୍ତମାନ ଯୁବପିଢ଼ି ବର୍ତ୍ତମାନ ଅବକ୍ଷୟ ପ୍ରାପ୍ତ ହେବାକୁ ଯାଉଛନ୍ତି ବା ସେମାନେ ସମାଜକୁ ବିଶୃଙ୍ଖଳିତ କରିବାକୁ ଯାଉଛନ୍ତି। କିନ୍ତୁ ଯଦି ଆମେ ସେମାନଙ୍କୁ ନିୟମିତ ଭାବେ ଯୋଗାଭ୍ୟାସ କରାଇବା, ପ୍ରାଣାୟମ କରାଇବା, ତାହେଲେ ତାଙ୍କର ମନର ପରିବର୍ତ୍ତନ ଆସିବ, ତାଙ୍କ ଇନ୍ଦ୍ରିୟମାନଙ୍କ ଉପରେ କଣ୍ଟ୍ରୋଲ ଆସିବ, ସେମାନେ ଯେଉଁ ନେଟ୍ ହେଉ ବା ଯେଉଁ ମୋବାଇଲ ହେଉ ସେଥିରୁ ଭଲ ଜିନିଷଟାକୁ ଆକ୍ସେପ୍ଟ କରିବେ, ଯାହା ଖରାପ ଜିନିଷକୁ ଆକ୍ସେପ୍ଟ କରିବା ଅପେକ୍ଷା। ଏବଂ ତା ସହିତ ମଧ୍ୟ ଯଦି ମେଡିଟେସନ କରିବେ, ତାଙ୍କ ମନ ନକାରାତ୍ମକ ଚିନ୍ତାଧାରା ଆସୁଛି, ଗୋଟେ ନେଗେଟିଭନେସ୍ ଆସୁଛି, ଯାହାଫଳରେ କି ସମାଜକୁ ସେମାନେ ବେଶୀ ଡିଷ୍ଟର୍ବାନ୍ସ କରୁଛନ୍ତି। କିନ୍ତୁ ଯଦି ଆମେ ତାଙ୍କୁ ଧ୍ୟାନ ଡେଲି କରାଇବା, ମେଡିଟେସନ କରାଇବା, ତାଙ୍କ ମନରେ ପଜିଟିଭନେସ୍ ଆସିବ, ସେମାନଙ୍କ ମଧ୍ୟରେ ସକାରାତ୍ମକ ଚିନ୍ତାଧାରା ଆସିବ, କିଛି ଗୋଟେ ଆମେ କରିବୁ ସମାଜ ପାଇଁ, ଦେଶ ପାଇଁ, ନିଜ ପାଇଁ, ସେମାନଙ୍କ ମଧ୍ୟରେ ଏହି ଧାରଣାଟା ଆସିବ। ତେଣୁ ସେଥିପାଇଁ ଯୁବପିଢ଼ିମାନେ ବର୍ତ୍ତମାନ ନିହାତି ଭାବରେ ଯୋଗାସନ ଏବଂ ପ୍ରାଣାୟମ, ତା ସହିତ ଧ୍ୟାନ ବା ମେଡିଟେସନ କରିବା ଜରୁରୀ ଅଟେ।
1: ତେବେ ଆମକୁ ଏକ ଟେଲିଫୋନ୍ ଆସିଯାଇଛି, ଶ୍ରୋତାବନ୍ଧୁ ଆମ ସହ ଯୋଡ଼ି ହେବା ଆରମ୍ଭ କଲେଣି, ଆପଣଙ୍କୁ ଅନୁରୋଧ କରୁଛୁ ଆପଣ ଆପଣଙ୍କର ପରିଚୟ ପ୍ରଦାନ କରନ୍ତୁ।
3: ମୁଁ ନିୟମିତ ଶ୍ରୋତା, ଆଜ୍ଞା ନମସ୍କାର, ମୁଁ ନମସ୍କାର ନରେନ୍ଦ୍ର କୁମାର ସାହୁ, ଅରକପାଟନା ଆଠଗଡ଼ କଟକ ଜିଲ୍ଲାରୁ କହୁଅଛି।
1: ଆଜ୍ଞା ଆଜ୍ଞା,
3: ହେଲା ମୋର ବୟସ 60 ଉପରେ ହେଲାଣି, ମୁଁ ଡେଲି

0: ଚାଲିବା ଆଉ ସାଇକେଲ ଚଲେଇବା ଏହା ଯୋଗ ଭିତରେ ଅନ୍ତର୍ଭୁକ୍ତ କି?
1: ତେବେ ମୁଁ ମଞ୍ଜୁ ମ୍ୟାଡାମଙ୍କୁ ଅନୁରୋଧ କରୁଛି ଏହି ପ୍ରଶ୍ନର ଉତ୍ତର ଦେବା ପାଇଁ।
2: ଆଜ୍ଞା ନମସ୍କାର, ମୁଁ ଆପଣଙ୍କୁ କହି ରଖୁଛି ସାଇକେଲ ଚଲେଇବା ଏବଂ ଚାଲିବା ବହୁତ ଭଲ ଅଭ୍ୟାସ, କିନ୍ତୁ ଏହାଦ୍ୱାରା ଆପଣଙ୍କର କ'ଣ ହେଉଛି, ଏକ୍ସଟର୍ନାଲ ବଡି ଆପଣଙ୍କର ଗୋଡ଼ ହାତ ଏସବୁ ସକ୍ଷମ ହେଉଛନ୍ତି ଏବଂ ସଶକ୍ତ ହେଉଛନ୍ତି, କିନ୍ତୁ ଏହାଦ୍ୱାରା କ'ଣ ହେଉଛି ଯୋଗ ଏଟା କେବେ ବି ଆମେ କହିପାରିବାନି। କାରଣ ଯୋଗ ଆମର ଇଣ୍ଟରନାଲ ସିଷ୍ଟମକୁ, ଆମର ଯେମିତି ପ୍ରଣାଳୀ ସବୁ ଅଛନ୍ତି, ଗ୍ରନ୍ଥି ପ୍ରଣାଳୀ, ଡାଇଜେଷ୍ଟିଭ ପ୍ରଣାଳୀ, ଶ୍ୱସନ ପ୍ରଣାଳୀ, ସେହିସବୁ ପ୍ରଣାଳୀକୁ ଆମେ ଯେତେବେଳେ ଯୋଗାଭ୍ୟାସ କରନ୍ତି ସେତେବେଳେ ସେହିସବୁ ପ୍ରଣାଳୀ ଏବଂ ଗ୍ରନ୍ଥି ପ୍ରଣାଳୀ, ରକ୍ତ ଭ୍ରମଣ ପ୍ରଣାଳୀ, ରକ୍ତ ଶୋଧନ ପ୍ରଣାଳୀ, ତା ଉପରେ ସମଭାବରେ ପ୍ରଭାବ ପଡ଼ିଥାଏ। ତେଣୁ ସେମାନେ ସବୁ ଇଣ୍ଟରନାଲି ଯେତେବେଳେ ଆପଣଙ୍କୁ ସୁସ୍ଥ ରଖନ୍ତି ସେତେବେଳେ ଆପଣ ପୂର୍ଣ୍ଣ ଭାବରେ ସୁସ୍ଥ ବୋଲି ସମାଜରେ ବୋଲେଇ ପାରିବେ। କିନ୍ତୁ ଖାଲି ଚାଲିବା କିମ୍ବା ସାଇକେଲ ଚଲେଇବା ଏଇଟା କେବେ ବି ଆମେ ଯୋଗର ଅନ୍ତର୍ଭୁକ୍ତ କରିପାରିବା ନାହିଁ।
1: ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଯୋଡ଼ି ହୋଇଛନ୍ତି, ଆପଣଙ୍କର ନାଁ କୁହନ୍ତୁ।
3: ନମସ୍କାର ଆଜ୍ଞା।
1: ନମସ୍କାର ନମସ୍କାର,
3: ଜୟ ଜଗନ୍ନାଥ ନମସ୍କାର। ମୋ ନାଁ ହେଲା ସାର ବଳରାମ ବେହେରା, ଆଡଭୋକେଟ ଜେନେରାଲ ଅଫିସ ଷ୍ଟାଫ, ଓଡ଼ିଶା ହାଇକୋର୍ଟ ବିଲ୍ଡିଂ, କଟକରୁ କହୁଥିଲେ।
1: ଆଜ୍ଞା ଆଜ୍ଞା, କୁହନ୍ତୁ ଆପଣଙ୍କର ପ୍ରଶ୍ନ।
3: ମୋର ପ୍ରଶ୍ନ ଅଛି ଯୋଗାସନ ଉପରେ। ଧର ଯେଉଁମାନେ ଯୋଗାସନ କରୁନାହାନ୍ତି ତାଙ୍କ ପାଇଁ କଣ ବ୍ୟବସ୍ଥା ଅଛି? କିନ୍ତୁ ମୁଁ ଜାଣିବାରେ ଯୋଗାସନ ଯେଉଁମାନେ କରୁନାହାନ୍ତି, ଯଦି ସେମାନେ ମର୍ଣ୍ଣିଂ ୱାର୍କ କରୁଛନ୍ତି କିମ୍ବା ଡେଲି 5-10 କିଲୋମିଟର ସାଇକ୍ଲିଂ କରୁଛନ୍ତି, କିମ୍ବା ଧର ତମର ଘର 3-4 ତାଲା ବିଲ୍ଡିଂ ଅଛି, ସେଠିରୁ ମର୍ଣ୍ଣିଂରୁ ଥରେ 2-3 ଥର ଅପ୍ ଡାଉନ୍ ହେଇଗଲେ, ସେ ତା ଉପରେ କିଛି ଆଉ ଯୋଉ ମାନେ ଶରୀର ପାଇଁ ଉପକାର ରହୁଛି ଏ ଜିନିଷ ବିନା ଯୋଗାସନରେ? ମୁଁ ଯୋଉଟା କହିଲି ଯୋଉ 3ଟା ଆସନ ପ୍ରଶ୍ନ।
1: ତେବେ ମହାଶୟ ସୁରେଶ ସାର କୁହନ୍ତୁ।
4: ହଁ ଦେଖନ୍ତୁ, ଏଇ ଟିକେ ଆଗରୁ ତ ମଞ୍ଜୁଳା ମିଶ୍ର ମ୍ୟାଡାମ ଆଉ ଗୋଟିଏ କ୍ୱେଶ୍ଚିନ୍ ଆନ୍ସର ଦେଇଥିଲେ, ଏକ୍ଜାକ୍ଟଲି ସେ ଜିନିଷ ଯେ ଆମେ ଯେତେବେଳେ ସାଇକେଲିଂ କରୁଛେ, ସିଡ଼ିରେ ତଳ ଉପରକୁ ଯିବା ଆସିବା କରୁଛେ, ବା ଆମେ ସକାଳୁ ୱାକିଂ କରୁଛେ, ସେଇଟା ଭଲ ସିଷ୍ଟମ, କିନ୍ତୁ ସେଇଟା ଆମର ଏକ୍ସଟର୍ନାଲ ବଡି ଯୋଉଟା ସ୍ଥୂଳ ଶରୀରକୁ ଠିକ କରିଥାଏ, ହାତ ଗୋଡ଼ ଅଣ୍ଟା ପିଠିକୁ ଠିକ ରଖିଥାଏ, କିନ୍ତୁ ଆମର ଯୋଉ ଭିତରେ ଯୋଉ ପାର୍ଟସ୍ ଗୁଡା ଅଛି ନା, ତା ଭିତରେ ଯେମିତି ଆମର ଲଙ୍ଗସ କୁହନ୍ତୁ, ହାର୍ଟ କୁହନ୍ତୁ, ପାନକ୍ରିଆସ, କିଡ଼ନି, ଲିଭର, ଏଗୁଡ଼ାକ ଉପରେ ତାର ବେଶୀ ପ୍ରଭାବ ପଡ଼ିପାରି ନଥାଏ, ତେଣୁ ତାପରେ ମନ ଉପରେ ବି ପ୍ରଭାବ ବିଶେଷ ପଡ଼ିନଥାଏ। କିନ୍ତୁ ଆପଣ ଯଦି ଯୋଗାଭ୍ୟାସ କରିବେ, କାରଣ ଆପଣ ଯେତେବେଳେ ଆସନର ଗୋଟେ ପ୍ରକାର ଏକ୍ସରସାଇଜ ଟାଇପ୍ର ରହିଲା, କିନ୍ତୁ ଯୋଉ ପ୍ରାଣାୟାମ କଲେ କ'ଣ ହବ ନା, ଆମର ପ୍ରାଣ ଶକ୍ତି ଯୋଉଟା ଅଛି, ଜୀବନ ଶକ୍ତି, ସେଟା ବଢ଼ିବ, ଆମେ ଲଙ୍ଗ ଲିଭ୍ ହେବା, ଏବଂ ଯୋଉ ବ୍ରିଦିଂ ଏକ୍ସରସାଇଜଟା ଆମେ କରିବା ପ୍ରାଣାୟାମ ଦ୍ୱାରା, ସେଥିରେ ଆମର ଇଣ୍ଟରନାଲ ପାର୍ଟସ୍ ଗୁଡ଼ା ମାକ୍ସିମମ୍ ଆକ୍ଟିଭ ହେବ। ଏବଂ ଯୋଗରେ ଆଉ ଗୋଟେ ଅଛି ଧ୍ୟାନ କରିବା ପାଇଁ, ମେଡିଟେସନ କରିବା ପାଇଁ, ଆଖି ବନ୍ଦ କରିକି ଓମ୍ ଚାଣ୍ଟିଂ କରିବେ, ତାହେଲେ ଆପଣ ଦେଖିବେ ଯେ ଆପଣ ମନରେ ପଜିଟିଭନେସ୍ ଆସିବ, ସକାରାତ୍ମକ ଚିନ୍ତାଧାରା ଜାଗ୍ରତ ହେବ, ଯାହାଫଳରେ କି ଆପଣ ସାଇମଲଟେନିୟସଲି ଶାରୀରିକ ସ୍ତରରେ, ମାନସିକ ସ୍ତରରେ, ଆଧ୍ୟାତ୍ମିକ ସ୍ତରରେ ଏବଂ ସାମାଜିକ ସ୍ତରରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ପରିଗଣିତ ହୋଇପାରିବେ।
3: ସେଇଟା ହଁ ମୁଁ ଧ୍ୟାନ କରେ ସେଇଟା ଆଜ୍ଞା, ବହୁତ ସମୟରେ ପ୍ରାୟ 24 ଘଣ୍ଟା ଭିତରେ କଣ୍ଟିନ୍ୟୁ ଯେତେବେଳେ ପିଏ ସେଇଟା ଧ୍ୟାନ କରିଥାଏ ସାର।
4: ବହୁତ ବଢିଆ ବହୁତ ବଢିଆ, ଧ୍ୟାନ କରିବେ, କିନ୍ତୁ ଧ୍ୟାନ କେତେଟା ଟେକ୍ନିକ ଅଛି, ଯେ କି ଆମର ଏ ଯୋଉ ମଞ୍ଜୁ ମ୍ୟାଡମ ଆଜି ଆସିଛନ୍ତି, ସେ ଆମର ଧ୍ୟାନ ଜଣେ ଏକ୍ସପର୍ଟ ଅଛନ୍ତି, ମୁଁ ମ୍ୟାଡମ କହି ଆପଣ ଧ୍ୟାନ କେମିତି କରିବେ ଟିକେ ଆପଣ ସର୍ଟଲି ବତେଇ ଦେବେ ମଞ୍ଜୁଜୀ ପ୍ଲିଜ।
2: ଆଜ୍ଞା ନମସ୍କାର, ଶୁଣନ୍ତୁ ଆପଣ କେମିତି ଧ୍ୟାନ କରୁଛନ୍ତି ମୁଁ ଜାଣିନି, କିନ୍ତୁ ମୁଁ ଆପଣଙ୍କୁ ଟିକେ କହି ରଖୁଛି ଯେ ଧ୍ୟାନ କରିବା ଦ୍ୱାରା ଆମର କ'ଣ ଉପକାର ହୁଏ। ଆମର ବହୁତ ରିସର୍ଚ୍ଚ ଚାଲିଛି ଧ୍ୟାନ ଉପରେ, ତ ରିସର୍ଚ୍ଚରୁ ଆମେ ଜାଣିବାକୁ ପାଉଛେ ଯେ ଆମ ବ୍ରେନ୍ରେ ଆମିଗଡାଲା ବୋଲି ଗୋଟିଏ ଜିନିଷ ଅଛି, ଆଲମଣ୍ଡ ସେପ୍ର, ସେ ଆମ ବ୍ରେନ୍ର ସେଟା ହେଉଛି ଆମର ଷ୍ଟ୍ରେସ୍ ସେଣ୍ଟର, ତ ତାର ସାଇଜ ଏବଂ ସେପ୍ ସମୟ ଅନୁସାରେ ବଦଳେ, ବଡ଼ ହୁଏ, ସାନ ହୁଏ। ଯେତେବେଳେ ଆମେ ଧ୍ୟାନ କରନ୍ତି ତାର ସାଇଜ ଡିକ୍ରିଜ ହୁଏ, ଯଦି ତାର ସାଇଜ ବଢି ଚାଲେ ତାହେଲେ ଆମର ଶରୀରରେ ଯୋଉ କର୍ଟିସୋଲ ଲେଭଲ ଅଛି ସେଇଟା ଯେତେବେଳେ ଆମର ବଢି ଚାଲେ, କର୍ଟିସୋଲ ଯଦି ବଢି ଚାଲିବ ଆପଣଙ୍କୁ ଷ୍ଟ୍ରେସ୍ ଆସିବ, ଆଙ୍ଗଜାଇଟି ଆସିବ, ଏବଂ ଫଳରେ ଦିନେ ନା ଦିନେ ଆପଣ ହାର୍ଟ ପ୍ରୋବ୍ଲେମର ଶିକାର ହେବେ। ତ ଯଦି ଆପଣ ଧ୍ୟାନ କରିବାକୁ ଚାହୁଁଛନ୍ତି ସଠିକ ଉପାୟରେ, ତାହେଲେ ସରଳ ଉପାୟ ହେଲା ଯେ ଆପଣ 6 ମିନିଟ କେବଳ ସବୁଦିନ 6 ମିନିଟ 3 ମାସ ଯଦି ଆପଣ ଓମ୍ ଚାଣ୍ଟିଂ କରିବେ, ତାହେଲେ ଆପଣଙ୍କର ଶରୀରରେ ବହୁତ ପରିବର୍ତ୍ତନ ଆସିବ ଏବଂ ଆପଣଙ୍କର ମାନସିକ ଶାନ୍ତି ତ ବଜାୟ ରହିବ ହିଁ ରହିବ। ତା ଛଡ଼ା ଆମିଗଡାଲାର ସାଇଜ ଡିକ୍ରିଜ ହେବ ଏବଂ ହିପୋକ୍ୟାମ୍ପସ କରିକି ଆମ ବ୍ରେନ୍ରେ ଯୋଉ ଗୋଟିଏ ଜିନିଷ ଅଛି ସେଥିରେ ଗ୍ରେ ମ୍ୟାଟର ରହୁଛି, ଗ୍ରେ ମ୍ୟାଟର ବି

0: ଆମର ବୟସାଧିକ ଯେମିତି ବୟସ ବଢି ଚାଲେ, ଗ୍ରେ ମ୍ୟାଟର ବି ଧୀରେ ଧୀରେ କମି ଚାଲେ। ସେଇଥିରୁ କଣ ହୁଏ ନା, ଆମର ଆମେ ଭୁଲିବାକୁ ଆରମ୍ଭ କରେ। ଆଉ ଯେତେବେଳେ ଆପଣ ଧ୍ୟାନ କରିବେ, ଏଇଟା ଯେତେବେଳେ ଗ୍ରେ ମ୍ୟାଟର ବଢିବ ସେତେବେଳେ ଏଇଟା ଆଉ ହେବ।
1: ଠାକୁର ପୂଜା ସମୟରେ କଲେ ବି ହେଇପାରିବ?
0: ହଁ, ଯେକୌଣସି ସମୟରେ ଆପଣ କରୁଛନ୍ତି ସେଇ ସମୟ ନିର୍ଦ୍ଦିଷ୍ଟ ସମୟରେ ସବୁଦିନ କରନ୍ତୁ। କୋଉଠି ବି କରିପାରିବେ, ନିର୍ଦ୍ଦିଷ୍ଟ ସମୟ ରଖିଲେ ସେଇଟା ଭଲ। ଗୋଟେ ଏକାନ୍ତ ଜାଗାରେ ବସିକିରି
2: ଧନ୍ୟବାଦ ଆପଣଙ୍କୁ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡି ହେଇଛନ୍ତି, ପ୍ରଥମେ ପରିଚୟ ଦିଅନ୍ତୁ ଏବଂ ଆପଣ ପ୍ରଶ୍ନ ପଚାରନ୍ତୁ।
3: ଆଜ୍ଞା ନମସ୍କାର।
2: ନମସ୍କାର,
3: କଟକରୁ ଦୀପକ ଦାସ କହୁଥିଲି।
2: ଆଜ୍ଞା
3: ଆଜ୍ଞା, ଆମର ମୋ ବୋଉର ବୟସ ହେଉଛି 69 ବର୍ଷ ବୟସ। ତେବେ ସେ ଦୀର୍ଘ ପ୍ରାୟ 12-14 ବର୍ଷ ହେବ ସେ ସ୍ନାୟୁଜନିତ ରୋଗରେ ଚିକିତ୍ସିତ ହେଉଛି ଏବଂ ଔଷଧ ମଧ୍ୟ ସେବନ କରୁଛି, କିନ୍ତୁ ତାପରେ ଏବେ ଏଇ ଗତ କିଛି ଦିନ ହେବ ତାର ଅଷ୍ଟିଓ ଆର୍ଥାଇଟିସ୍ ବାହାରିଛି ଏବଂ ନିଦରେ ମଧ୍ୟ ସମସ୍ୟା ହେଉଛି। ସେ ପ୍ରତ୍ୟେକ ଦିନ କପାଳଭାତି ଏବଂ ଅନୁଲୋମ ବିଲୋମ ପ୍ରାଣାୟାମ କରେ, ପ୍ରାୟ ବର୍ଷ ବର୍ଷ ଧରି କରେ। ଆଉ ତା ସହିତ ଆଉ କଣ କରିପାରିବ ଯୋଗ ଯାହାଦ୍ୱାରା କି ତାକୁ ନିଦ୍ରା ଜନିତ ସମସ୍ୟା ଏବଂ ଅଷ୍ଟିଓ ଆର୍ଥାଇଟିସ୍ ଜନିତ ସମସ୍ୟାରୁ ମୁକ୍ତି ମିଳିପାରିବ, ଟିକେ ଦୟାକରି କହିଲେ ଭଲ ହୁଅନ୍ତା।
2: ତେବେ ସୁରେଶ ମହାପାତ୍ର ମହାଶୟ, ଆପଣ ଏ ସମ୍ପର୍କରେ କିଛି?
4: ହଁ, ଦେଖ, ଅର୍ଥଆର୍ଥାଇସ ଯୋଉଟା ହଉଛି ସେଇଟା କେବଳ ଫିଜିକାଲ ପ୍ରୋବ୍ଲେମ ପାଇଁ ହଉଛି, ତେଣୁ ସେ କେତେବେଳେ କ୍ରିୟା କରନ୍ତି, ସୂକ୍ଷ୍ମ କ୍ରିୟା ମାନେ ଦି ଗୋଡ଼କୁ ଲମ୍ବେଇକି ଟିକେ ହଲେଇବା, ଆଣ୍ଠୁଟାକୁ ଭାଙ୍ଗିକିରି ଟିକେ ଛୁଆକୁ ଯେମିତି କୋଳରେ ଖେଳାନ୍ତି ମା ଧରିକିରି ସେମିତି ଏପଟ ସେପଟ ଗୋଡ଼କୁ କରିବା, ବଟରଫ୍ଲାଏ ଯୋଉଟା ପ୍ରଜାପତି ଭଳି ଦି ପାଦକୁ ମିଶେଇକି ଦି ଗୋଡ଼କୁ ହଲେଇବା, ଏଇ ଜିନିଷ ଗୁଡ଼ାକ ସିଏ କଲେ ତାଙ୍କର ଜଏଣ୍ଟ ଗୁଡ଼ାକ ଫ୍ରି ହେବ। ଏମିତି ହାତର ଆଙ୍ଗୁଠି ଗୁଡ଼ାକ ଖୋଲିବା, ପୁଣି ମୁଠା କରିବା, କହୁଣୀଟାକୁ କାନ୍ଧକୁ ଟଚ୍ କରିବା, ପୁଣି ସିଧା କରିବା ହାତକୁ, ଏଇଭଳି କଲେ କ'ଣ ହେବ, ତାଙ୍କର ଯେଉଁ ଜଏଣ୍ଟ ଗୁଡ଼ାକ ଟାଇଟ୍ ଧୀରେ ଧୀରେ ହେଇଯାଉଛି ସେଇଟା ଠିକ୍ ରହିବ। ଏବଂ ତା ସହିତ ମଧ୍ୟ ସେ ଶୋଇକି ଗୋଟେ ତାଡ଼ାସନ କରିବେ, ସିଧା ଶୋଇପଡ଼ିବେ, ଯେହେତୁ ଏଜେଡ୍ ଲୋକ ଅଛନ୍ତି ସେ ସିଧା ଶୋଇପଡ଼ିବେ, ଗୋଡ଼କୁ ତଳକୁ ହାତକୁ ଉପରକୁ ଶ୍ୱାସ କରିକି ଟାଣିବେ, ଏକଦମ ଟାଣିବେ ଜୋରରେ, ତାଡ଼ ମାନେ ତାଳ ଗଛ ପାମ୍ ଟ୍ରି ଯେମିତି ଷ୍ଟ୍ରେଟ୍ ଆଣ୍ଡ ଷ୍ଟ୍ରଙ୍ଗ, ଏଣ୍ଟାୟାର ବଡିଟାକୁ ସେମିତି ଷ୍ଟ୍ରେଟ୍ ଆଣ୍ଡ ଷ୍ଟ୍ରଙ୍ଗ କରିବା ଦରକାର। ଏହାଫଳରେ ତାଙ୍କ ଅର୍ଥଆର୍ଥାଇସିସ ଯେଉଁ ଜଏଣ୍ଟ ଗୁଡ଼ା ଟାଇଟ୍ ହେଇଯାଉଛି ସେଟା ସବୁ ଫ୍ରି ହେବ। ନମ୍ବର ଟୁ ହେଲା, ସେ ଯେଉଁ ପ୍ରାଣାୟାମ କରୁଛନ୍ତି କପାଳଭାତି କରନ୍ତୁନି ଏତେ ଏଜ୍ରେ, ଏବଂ ଏଇଭଳି ପ୍ରୋବ୍ଲେମ୍ ଥିଲାବେଳେ ସେ ଅନୁଲୋମ ବିଲୋମ କରନ୍ତୁ, ତାକୁ ଆପଣ ଓଲମ ବିଲୋମ କହିଲେ, ଓଲମ ବିଲୋମ ଏଇଟା ଅନୁଲୋମ ବିଲୋମ, ବାଁ ପଟେ ଧୀରେ ଧୀରେ ଶ୍ୱାସକୁ ଭରିବେ, ଡାହାଣ ପଟ ପୁଡ଼ାରେ ଧୀରେ ଧୀରେ ଛାଡ଼ିବେ, ପୁଣି ଡାହାଣ ପଟ ପୁଡ଼ାରେ ଧୀରେ ଧୀରେ ଭରିବେ, ବାଁ ପଟେ ଛାଡ଼ିବେ, ଏଟା ଅନୁଲୋମ ବିଲୋମ ପ୍ରାଣାୟାମ। ଏଟା ମିନିମମ 20 ରାଉଣ୍ଡରୁ 30 ରାଉଣ୍ଡ ଡେଲି ସକାଳୁ ଖାଲି ପେଟରେ କରନ୍ତୁ। ଏଗୁଡ଼ା କଲେ କ'ଣ ହେବ, ପ୍ରାଣାୟାମ କଲେ ଆମର ଯେଉଁ ନର୍ଭ ସିଷ୍ଟମଟା ଯେଉଁ ସ୍ନାୟୁବିକ ଦୁର୍ବଳତା ଅଛି ସେଟା ଦୂର ହେବ। ଆମର ମେନ୍ଲି ନର୍ଭ ସିଷ୍ଟମରେ ସ୍ନାୟୁଗୁଡ଼ିକରେ ରକ୍ତ ସଞ୍ଚାର ହୋଇଥାଏ ଏବଂ ଅକ୍ସିଜେନ୍ ଯାଇଥାଏ, ତେଣୁ ସେଗୁଡ଼ିକ ରୁକାବଟ ହେଲେ, ବନ୍ଦ ବାନ୍ଧ ହୋଇଗଲେ ବା କୌଣସି କାରଣରୁ ସେଟା ସଙ୍କୁଚିତ ହୋଇଗଲେ ସେଟା ଯାଏନି ଆମର ସେଲ୍ ଗୁଡ଼ାକ ପାଖକୁ, ଜୀବକୋଷମାନଙ୍କ ପାଖକୁ ପ୍ରାଣ ଶକ୍ତିଟା ବା ଆମର ଜୀବନ ଶକ୍ତି ଯାଇପାରେନି ଥ୍ରୁ ବ୍ଲଡ୍ ଆଣ୍ଡ ଅକ୍ସିଜେନ୍। ତେଣୁ ଆମେ ଯଦି ତାଙ୍କୁ ପ୍ରାଣାୟାମଟା କରେଇବା, ଯେଉଁଟା ଆପଣ କହିଲେ ଅନୁଲୋମ ବିଲୋମ ପ୍ରାଣାୟାମ, ସେ ଅଧିକ ସମୟ କରନ୍ତୁ, କପାଳଭାତି କରନ୍ତୁନି ଏତେ ଏଜ୍ରେ, ଅନୁଲୋମ ବିଲୋମ କରନ୍ତୁ, ଆଉ ଗୋଟେ ଗହିରା ଲମ୍ବା ଶ୍ୱାସ କରନ୍ତୁ, ଲଙ୍ଗ ଡିପ୍ ବ୍ରିଦିଂ, ଆଖି ବନ୍ଦ କରିକି ଧୀରେ ଧୀରେ ଶ୍ୱାସକୁ ଲମ୍ବା ବାହାର କରିବେ ଆଉ ଧୀରେ ଧୀରେ ଶ୍ୱାସକୁ ଲମ୍ବା ଭରିବେ, ଅତି ସିମ୍ପୁଲ ପ୍ରାଣାୟାମ ତାଙ୍କୁ ଦିଅନ୍ତୁ କରିବା ପାଇଁ, ତାହେଲେ ଦେଖିବେ ତାଙ୍କ ଶକ୍ତି ଆସିଯିବ, ପୁଣି ସ୍ନାୟୁବିକ ଦୁର୍ବଳତା ଦୂର ହେବ ଏବଂ ଅର୍ଥଆର୍ଥାଇସିସ ଯୋଉ ଅଛି ସେଟା ମଧ୍ୟ ଦୂର ହୋଇଯାଇପାରିବ। ନିଦ୍ରାଜନିତ ସମାଜ ପାଇଁ ସେ ଶବାସନ କରନ୍ତୁ, ସେ ପୁରା ଫ୍ଲାଟ୍ ହେଇକି ଶୋଇବେ, ନିଜର ଡାହାଣ ଗୋଡ଼ ପାଦର ଆଙ୍ଗୁଠିରୁ ଗୋଟିଏ ଗୋଟିଏ ପାର୍ଟସ୍କୁ, ତାର ବଡ଼ାଗଣ୍ଠି ଆଣ୍ଠୁ ଜଙ୍ଘ ପେଟ ଛାତି କାନ୍ଧ ବେକ ମୁଣ୍ଡ ଆଖି ନାକ କାନ ମୁଣ୍ଡ ଯାଇଯିବେ, ପୁଣି ଲେଫ୍ଟ ସାଇଡ୍କୁ ଯଦି ଆସିବେ ଦେଖି ଦେଖିକି ପାଦ ଯାଏ, ତେଣୁ ଡାହାଣ ଗୋଡ଼ ପାଦରୁ ମୁଣ୍ଡ ଯାଏ, ପୁଣି ମୁଣ୍ଡରୁ ବାଁଗୋଡ଼ ପାଦ ଯାଏ, ଆଖି ବନ୍ଦ କରିକି ନିଜେ ନିଜେ ଦେଖନ୍ତୁ ଶବାସନରେ, ତେଣୁ ତାଙ୍କୁ ଏଇ ଟ୍ରିଟମେଣ୍ଟଟା କରାନ୍ତୁ, ଦେଖିବେ ତାଙ୍କର ନିଦ ହେଇଯିବ ଆଉ ସେ ବହୁତ ଭଲରେ ଆରାମରେ ରହିପାରିବେ। ଆଉ ଗୋଟେ ଆମର ମୁଦ୍ରା ଅଛି ମଧ୍ୟ, ସେଟା ହେଉଛି ଅପାନ ବାୟୁ ମୁଦ୍ରା, ଯେଉଁଟା ଅନିଦ୍ରା ରୋଗକୁ ଦୂର କରିଥାଏ। ତାଙ୍କର କ'ଣ କରିବେ, ପୁଣି ଆପଣ ଭଲ ଭାବେ ମନେ ରଖନ୍ତୁ, ଯେଉଁ ବୁଢ଼ା ଆଙ୍ଗୁଠି ପାଖ ଯେଉଁ ଆଙ୍ଗୁଠିଟା ତର୍ଜନୀ ଆଙ୍ଗୁଠି, ଯାହାକୁ ବିଶି ଆଙ୍ଗୁଠି ଆମେ କହୁଛେ ଇଣ୍ଡେକ୍ସ ଫିଙ୍ଗର, ସେଟାକୁ ବୁଢ଼ାଙ୍ଗୁଳି ମୂଳରେ ଲଗେଇବେ, ବୁଢ଼ାଙ୍ଗୁଳି ମୂଳରେ ଲଗେଇବେ ମୂଳରେ ଲଗେଇଲେ, ଏବଂ ବୃଦ୍ଧାଙ୍ଗୁଳି ଅଗ୍ରଭାଗକୁ ମିଡିଲ୍ ଫିଙ୍ଗର ରିଙ୍ଗ ଫିଙ୍ଗର ମଝି ଆଙ୍ଗୁଠି ଆଉ ଯେଉଁ ଆମର ଅନାମିକା ଆଙ୍ଗୁଠି ରିଙ୍ଗ ଫିଙ୍ଗରକୁ ଟଚ୍ କରିବେ, କାଣି ଆଙ୍ଗୁଠି ବା ଛୋଟ ଆଙ୍ଗୁଠି ଲିଟିଲ୍ ଫିଙ୍ଗର ଆପାର୍ଟ ଅଲଗା ରହିବ ସିଧା ରହିବ, ଏଇଟା ହେଲା ଅପାନ ବାୟୁ ମୁଦ୍ରା। ଏଇଟା କରିବେ ଯେତେବେଳେ ନିଦ ହଉନି ସେ ମୁଦ୍ରାଟା କରନ୍ତୁ, ପ୍ରତିଦିନ ଅଭ୍ୟାସ କରନ୍ତୁ ମିନିମମ 10-15 ମିନିଟ୍, ଆପଣ ଦେଖିବେ ତାପରେ ବଢିଆ ନିଦ ହୋଇପାରିବ।
3: ଆଜ୍ଞା, ଉନ୍ନମ ବିଲମ ଦିନକୁ ଦୁଇ ଥର କରାଯାଇପାରିବ?

0: ଅନୁଲମ ବିଲୋମ ନୁହଁ, ଅନୁଲୋମ ବିଲୋମ, ଅନୁଲୋମ ବିଲୋମ ଦିନକୁ ଦୁଇଥର କରିବେ, ସକାଳ ଆଉ ସନ୍ଧ୍ୟାବେଳେ ଖାଲି ପେଟରେ କରିବେ, ବହୁତ ଲାଭକାରୀ ହବ।
1: ଆଉ ମଧ୍ୟ ଆପଣ ତାଙ୍କୁ ଭ୍ରାମରୀ ପ୍ରାଣାୟାମ କରେଇ ପାରିବେ। ଶୋଇବା ପୂର୍ବରୁ ଭ୍ରାମରୀ ପ୍ରାଣାୟାମ କଲେ ତାଙ୍କର ନିଦଟା ଭଲ ହେବ ଏବଂ ସାଙ୍ଗେ ସାଙ୍ଗେ ନିଦ ଆସିଯିବ। ତ ଭ୍ରାମରୀ ପ୍ରାଣାୟାମ କରିବାକୁ ହେଲେ ଆପଣ ବୁଢା ଆଙ୍ଗୁଠିରେ କାନକୁ ବନ୍ଦ କରିବେ, ଆଖି ଉପରେ ହାଲକା ଭାବରେ ଆପଣଙ୍କର ବିଶି ଆଙ୍ଗୁଠିକୁ ରଖେଇଦେବେ ତାଙ୍କର, ଏବଂ ମଝି ଆଙ୍ଗୁଠିକୁ ନାକପୋଡ଼ା ଉପରେ ହାଲକା ଭାବେ ରଖିବେ, ବାକି ଯୋଉ ଦୁଇ ଆଙ୍ଗୁଳି ବଞ୍ଚିଲା ଓଠର ଉପର ଆଉ ତଳେ ରଖିବେ। ଧୀରେ ଧୀରେ ଶ୍ୱାସକୁ ଭରିବେ ଏବଂ ଛାଡ଼ିବେ ଧୀରେ ଧୀରେ। ଯେତେବେଳେ ଆପଣ ଏଇ ପ୍ରାଣାୟାମରେ ଯେତେବେଳେ ଆପଣ ଛାଡୁଛନ୍ତି, ସେତେବେଳେ ଯେମିତି ଭ୍ରମର ଯୋଉ ଶବ୍ଦ ବାହାର କରେ, ଯୋଉଟା ଆମେ ହମିଂ ସାଉଣ୍ଡ କହୁଛେ, ସେଇ ସାଉଣ୍ଡ କରିକିରି ସେ ଯେତେବେଳେ ଶ୍ୱାସକୁ ଧୀରେ ଧୀରେ ଛାଡ଼ିବେ, ଏମିତି 4-5 ରାଉଣ୍ଡ କରିକି ଶୋଇବା ପୂର୍ବରୁ ସେ ଯଦି ଏହାର ଅଭ୍ୟାସ କରିକି ଶୁଅନ୍ତି ତାହେଲେ ସୁନିଦ୍ରା ହେବ ଏବଂ ସାଙ୍ଗେ ସାଙ୍ଗେ ତାଙ୍କୁ ନିଦ ଆସିଯିବ, ସ୍ଲିପ୍ କ୍ୱାଲିଟି ମଧ୍ୟ ବଢ଼ିବ।
2: ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡି ହୋଇଛନ୍ତି, ଧନ୍ୟବାଦ ଆପଣଙ୍କୁ। ହ୍ୟାଲୋ, ଆପଣଙ୍କର ପରିଚୟ ପ୍ରଥମେ ଦିଅନ୍ତୁ।
3: ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ମ୍ୟାଡମ ଓ ଯୋଗ ପ୍ରଶିକ୍ଷକ ସୁରେଶ ଚନ୍ଦ୍ର ମହାପାତ୍ର ମହାଶୟ ଏବଂ ଆକାଶବାଣୀ କଟକ କେନ୍ଦ୍ରର ଅଫିସର ତଥା କାର୍ଯ୍ୟକ୍ରମକୁ ସଂଯୋଜନା କରୁଥିବା ପ୍ରଜ୍ଞା ପରିମିତା ସାହୁ ମ୍ୟାଡାମଙ୍କୁ ମୁଁ ପ୍ରଥମେ ପ୍ରୀତିଭରା ନମସ୍କାର କରୁଛି। ଏହା ସହିତ ଅନ୍ୟାନ୍ୟ ଅଫିସର ଓ କର୍ମଚାରୀଙ୍କୁ ମଧ୍ୟ ମୁଁ ନମସ୍କାର କରୁଛି। ମୋର ପ୍ରଶ୍ନ ରହିଛି ମ୍ୟାଡାମ।
2: ଆଜ୍ଞା, ଆପଣ ପ୍ରଶ୍ନ କୁହନ୍ତୁ, ଆପଣ ପ୍ରଶ୍ନ କୁହନ୍ତୁ।
3: ଆଜ୍ଞା, ମୋର ପ୍ରଶ୍ନ ରହିଛି, ଯୋଗ ଦ୍ୱାରା କ୍ୟାନ୍ସର ରୋଗ ଭଲ ହୋଇପାରିବ କି? ଯଦି ଭଲ ହୋଇପାରିବ, କେଉଁ ସମୟରେ କିପରି ଯୋଗାଭ୍ୟାସ କରିବାକୁ ପଡିବ?
2: ମୁଁ ମହାଶୟ ସୁରେଶ ମହାପାତ୍ରଙ୍କୁ ଅନୁରୋଧ କରୁଛି ପ୍ରଶ୍ନର ଉତ୍ତର ଦେବା ପାଇଁ।
0: ହଁ ସାର୍, ଠିକ କହିଛନ୍ତି ଆପଣ। ଯୋଗା ମାଧ୍ୟମରେ ଯେକୌଣସି ରୋଗ ହେଉ ପଛକେ କଣ୍ଟ୍ରୋଲ ହୋଇପାରିବ, ପୁରା ତ ଭଲ ହୋଇପାରିବନି କିନ୍ତୁ କଣ୍ଟ୍ରୋଲ ହୋଇପାରିବ, ଶାରୀରିକ ସ୍ତରରେ କୌଣସି ପ୍ରକାର ଅସୁବିଧା ରହିବ ନାହିଁ। ତେଣୁ ନିୟମିତ ଭାବରେ ଯଦି ସିଏ ଯୋଗାସନ କରିବେ, ପ୍ରାଣାୟାମ କରିବେ, ଗୋଟେ ଖୋଲା ଜାଗାରେ କରିବେ ଯେଉଁଠି ସଫିସିଏଣ୍ଟ ଅକ୍ସିଜେନ୍ ମିଳିବ, ଘର ଭିତରେ କରିପାରିବେନି। ହଁ, ଯଦି ବେଡ୍ ରେଡି ହୋଇଯାଇଛନ୍ତି, ତାଙ୍କ ପାଖରେ ଗାଙ୍ଗୁଲାରେ 2-4ଟା ଗଛ ତାଙ୍କ ପାଖାପାଖି ରଖିଦେବେ, ଯେଉଁଟା ସେ ସଫିସିଏଣ୍ଟ ଅକ୍ସିଜେନ୍ ପାଇପାରିବେ। ଏବଂ ଯେଉଁ ସହଜ ସହଜ ଆସନ, ଭିଡ଼ ଆସନ କରିବେନି, ସହଜ ଯୋଗାସନ ସହିତ ସହଜ ପ୍ରାଣାୟାମ କରିବେ, ଯେମିତିକି କପାଳଭାତି, ଭସ୍ତ୍ରିକା, ଏସବୁ ଆଦୌ କରିବେନି। ଅନୁଲୋମ ବିଲୋମ କରିବେ, ଲମ୍ବା ଶ୍ୱାସ ଭରିବେ, ଲମ୍ବା ଶ୍ୱାସ ଛାଡ଼ିବେ, ଭ୍ରାମରୀ ପ୍ରାଣାୟାମ କରିବେ, ଏସବୁ କଲେ ତାହେଲେ ତାଙ୍କର ଯୋଉ ସେଲ୍ ଗୁଡ଼ାକ ଇନାକ୍ଟିଭ ହୋଇଯାଉଛି ବା କ୍ଷୟ ହୋଇଯାଉଛି, ସେଇ ସେଲ୍ ଗୁଡ଼ାକ ଆଉ କ୍ଷୟ ହେବନି ଏବଂ ନୂଆ ସେଲ୍ ଅଟୋମେଟିକ ତିଆରି ହୋଇଯିବ ସେ ପାଖରେ, ଯାହାଫଳରେ କି କ୍ୟାନ୍ସରରେ କ'ଣ ହୁଏ, ଆମର ସେଲ୍ ଗୁଡ଼ାକ ଡ୍ୟାମେଜ୍ ହୋଇଯାଏ, ଯାହାଫଳରେ କି ଅତି ଜଲ୍ଦି ଜଲ୍ଦି ସେ ଲୋକଟାର ପୁରା ଡିଷ୍ଟର୍ବ ହୋଇଯାଏ। ତେଣୁ ସେଥିପାଇଁ ଆମେ ଯଦି ନିୟମିତ ଭାବେ ଯୋଗାସନ କରିବା, ଅର୍ଥାତ୍ ଆସନ, ପ୍ରାଣାୟାମ ଓ ଧ୍ୟାନ, ଏହି ତିନୋଟି ଯାକ ସାଇମଲ୍ଟେନିୟସ୍ ପ୍ରତ୍ୟେକ ଦିନ ଖାଲି ପେଟରେ ଅଧଘଣ୍ଟାରୁ ଗୋଟେ ଘଣ୍ଟା କରିବା, ତାହେଲେ ଦେଖିବେ ତାଙ୍କର ଲଙ୍ଗ୍ ଲିଭ୍ ହେବ ଏବଂ ତାଙ୍କୁ ଯେଉଁ ପ୍ରୋବ୍ଲେମ୍ଟା ଆସୁଛି କ୍ୟାନ୍ସରରେ ସେଇଟା ରହିବନି, ସେତିକି ରହିଯିବ ଆଉ ଆଗକୁ ବଢ଼ିବନି ଏବଂ ଧୀରେ ଧୀରେ ତାଙ୍କର ଡେଭଲପମେଣ୍ଟ ହେବ। କାରଣ ଆମେ କେତେକ ଜାଗାରେ କ୍ୟାନ୍ସର ପେସେଣ୍ଟମାନଙ୍କୁ ନିୟମିତ ଭାବେ ଯୋଗାଭ୍ୟାସ କରାଇକି ଦେଖିଛୁ, ସେମାନଙ୍କୁ ଯଦି ଡକ୍ଟର କହୁଛନ୍ତି ଆପଣ 6 ମାସ କି ବର୍ଷେ କି 2 ବର୍ଷ ଭିତରେ ତାଙ୍କ ଲାଇଫ୍ ସ୍ପାନ୍ ଅଛି, କିନ୍ତୁ ଆମେ ଦେଖୁଛୁ ସେମାନେ ଆମ ସହିତ ମଧ୍ୟ 5-7 ବର୍ଷ ଆରାମରେ ଅଛନ୍ତି, ଏବେ ବି ଅଛନ୍ତି ନିୟମିତ ସେମାନଙ୍କର ଯୋଗାଭ୍ୟାସ କରିକରି। ତେଣୁ ସେମାନେ ନିୟମିତ ଯୋଗାଭ୍ୟାସ କରନ୍ତୁ, ସୁସ୍ଥ ରୁହନ୍ତୁ ଏବଂ ଯେଉଁ କ୍ୟାନ୍ସର ଭଳି ଗୋଟେ ମହାମାରୀକୁ ସେମାନେ ପ୍ରୋଟେକ୍ଟ କରିକି ଆନନ୍ଦରେ ତାଙ୍କର ବଡିର କାପାସିଟିକୁ, ଇମ୍ୟୁନିଟି ପାୱାରକୁ ବଢ଼ାନ୍ତୁ ଏବଂ ଭଲରେ ରୁହନ୍ତୁ।
1: ବିଶେଷ କରି ଯେଉଁ କେମୋଥେରାପି ନିଆହୁଏ କ୍ୟାନ୍ସର ସମୟରେ, ସେତିକିବେଳେ ବହୁତ କଷ୍ଟ ହୁଏ। ଯେତେବେଳେ ସେମାନେ ପ୍ରାଣାୟାମର ଅଭ୍ୟାସ କରୁଛନ୍ତି, ସେତେବେଳେ ଯଦି କିଛି ଆସନ କରିବାକୁ ସେମାନେ ସକ୍ଷମ ହୋଇପାରିବେନି, କାରଣ ସେତେବେଳେ ଶରୀରକୁ ବହୁତ କଷ୍ଟ ହୁଏ, ସେହି ସମୟରେ ଆପଣ ତାଙ୍କୁ କେବଳ ଅନୁଲୋମ ବିଲୋମ ପ୍ରାଣାୟାମ କରନ୍ତୁ ଏବଂ ଲମ୍ବା ଗେହେରା ଶ୍ୱାସ ନେବାକୁ କୁହନ୍ତୁ ଏବଂ ଛାଡ଼ିବାକୁ କୁହନ୍ତୁ। ତାଦ୍ୱାରା କ'ଣ ହେବ, ସେମାନଙ୍କୁ ଯେଉଁ କଷ୍ଟ ହେଉଛି ସେ କଷ୍ଟରୁ ସେ ଅନେକ ପରିମାଣରେ ମୁକ୍ତି ପାଇପାରିବେ, କିନ୍ତୁ କ୍ୟାନ୍ସରକୁ ପୁରା ଭଲ ହୋଇପାରିବ ଯୋଗରେ ବୋଲି ସେଟା କେହି ଆମେ କହିପାରିବୁନି। କିନ୍ତୁ କଲେ ତାକୁ ଆପଣ ସେ କଷ୍ଟରୁ ଧୀରେ ଧୀରେ ମୁକ୍ତି ପାଇବେ ଏବଂ ଆପଣ ଟିକେ ସୁସ୍ଥ ଭାବରେ କିଛି ଦିନ ଆପଣଙ୍କର ଜୀବନ ଆଗକୁ ନେଇପାରିବେ।
2: ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡି ହୋଇଛନ୍ତି, ଆପଣଙ୍କର ପରିଚୟ ଦିଅନ୍ତୁ ଏବଂ ପ୍ରଶ୍ନ ପଚାରନ୍ତୁ।
4: ଜୟ ଜଗନ୍ନାଥ।
2: ଆଜ୍ଞା ନମସ୍କାର, କୁହନ୍ତୁ ଆପଣଙ୍କର ପ୍ରଶ୍ନ।
4: ଜୟ ଜଗନ୍ନାଥ, ସମସ୍ତଙ୍କୁ ପ୍ରଣାମ।

0: ମୁଁ ଖୋର୍ଦ୍ଧା ଜିଲ୍ଲା ମୋଟା ଗ୍ରାମରୁ ଦିବ୍ୟଲୋଚନ ଭାରିମଲ କହୁଛି।
1: ଆଜ୍ଞା, ଆପଣଙ୍କର କଣ ପ୍ରଶ୍ନ ରହିଛି? ଆପଣଙ୍କର କଣ ପ୍ରଶ୍ନ
0: ହଉଛି? ମୋର ବୟସ 75 ବର୍ଷ।
1: ଆଜ୍ଞା,
0: ମୋର ଡାଇବେଟିସ ଅଛି, ବ୍ଲଡ ପ୍ରେସର ଅଛି ଏବଂ ଗ୍ୟାଷ୍ଟ୍ରିକ ଅଛି, କଣ କଲେ ଭଲ ହବ?
1: ଠିକ ଅଛି, ମୁଁ ଏ ସମ୍ପର୍କରେ ମଞ୍ଜୁ ମ୍ୟାଡାମଙ୍କୁ ପ୍ରଶ୍ନ କରୁଛି। ଆମର ଶ୍ରୋତାବନ୍ଧୁ ଯାହା ପ୍ରଶ୍ନ କରିଛନ୍ତି ସେ ସମ୍ପର୍କରେ ଉତ୍ତର ପ୍ରଦାନ କରନ୍ତୁ।
2: ଆଜ୍ଞା ନମସ୍କାର, ଆପଣ ଯାହା କହିଲେ ଯଦି ଆପଣ ସେଥିପାଇଁ କିଛି ଆସନ ଆମେ ଆପଣଙ୍କୁ କହିବୁ ଏବଂ ଆପଣ ପ୍ରାଣାୟାମ କରିବେ ତାହେଲେ ଆପଣ ଧୀରେ ଧୀରେ ଏହି ରୋଗ ଭଲ ନହେଲେ ଡାଇବେଟିସ୍ ରୋଗ 3 ମାସ ଯଦି ଆପଣ ଯୋଗାଭ୍ୟାସ କରନ୍ତି ତାହେଲେ ନିଶ୍ଚିତ ଭାବରେ କଣ୍ଟ୍ରୋଲରେ ଆସିଯିବ, କାରଣ ଏହା ବହୁ ପରୀକ୍ଷିତ। ଆମ ପାଖରେ ବହୁତ ଡାଇବେଟିସ୍ ପେସେଣ୍ଟ ଆସନ୍ତି ଏବଂ ଲଗାତାର ୱିଦାଉଟ୍ ଫେଲ୍ ଯଦି ଆପଣ ସବୁଦିନ ଆସନ ପ୍ରାଣାୟାମ ଆଉ ଧ୍ୟାନର ଅଭ୍ୟାସ କରନ୍ତି ତାହେଲେ 3 ମାସ ଭିତରେ ଆପଣଙ୍କର ସେ ଡାଇବେଟିସ୍ କଣ୍ଟ୍ରୋଲରେ ଆସିବ। ଆଉ ଗୋଟିଏ କ'ଣ କହିଲେ, ଆପଣଙ୍କର ବ୍ଲଡ୍ ପ୍ରେସର ଅଛି, ଆଉ ଆପଣ ଯେତେବେଳେ ମୁଦ୍ରା କରିବେ ଏବଂ ପ୍ରାଣାୟାମ କରିବେ ସେତେବେଳେ ଆପଣଙ୍କର ବ୍ଲଡ୍ ପ୍ରେସର ମଧ୍ୟ କଣ୍ଟ୍ରୋଲରେ ଆସିଯିବ। ତ ସେଇ ଆସନଗୁଡ଼ିକୁ ଆମେ ଆପଣଙ୍କୁ ବର୍ତ୍ତମାନ ମୁଁ କହୁଛି, ଆପଣ ଯଦି ଆପଣଙ୍କ ପାଖରେ କିଛି କେନ୍ଦ୍ର ଥିବ ସେଇଠି ଯାଇକି ଆପଣ ଅଭ୍ୟାସ କରିପାରିବେ। ଯଦି କୌଣସି କେନ୍ଦ୍ର ଯୋଗ କେନ୍ଦ୍ର ଆପଣଙ୍କ ପାଖରେ ନାହିଁ ତାହେଲେ ୟୁଟ୍ୟୁବରେ ଆଜିକାଲି ବହୁତ ଆସୁଛି, ଆପଣ କିଛି ବି ଫଲୋ କରିକି ତାକୁ ଅଭ୍ୟାସ କରନ୍ତୁ ସଠିକ୍ ଭାବରେ ସଠିକ୍ ଗୁରୁଙ୍କ ପାଖରୁ। ତ ଆପଣଙ୍କର ଡାଇବେଟିସ୍ ପାଇଁ ଆପଣ ମଣ୍ଡୁକାସନ ନିହାତି ଭାବରେ କରିବେ। ଆପଣ ଯଦି ତଳେ ବସିବାକୁ ଅସମର୍ଥ ତାହେଲେ ଆପଣ ଚେୟାର ଉପରେ ବସିକରି ମଧ୍ୟ ଏହାର ଅଭ୍ୟାସ କରିପାରିବେ। ମଣ୍ଡୁକାସନର 2ଟି ପୋଜ୍ ଅଛି, ତାକୁ ଆପଣ କରିବେ ଏବଂ ଯଦି ଆପଣ ରେଗୁଲାର 10 ମିନିଟ୍ ସକାଳେ 10 ମିନିଟ୍ ଏବଂ ସନ୍ଧ୍ୟାବେଳେ 10 ମିନିଟ୍ ଅନୁଲୋମ ବିଲୋମ ପ୍ରାଣାୟାମ, ବହୁତ ହି ସହଜ ପ୍ରାଣାୟାମ, ତାକୁ ଆମେ ସଞ୍ଜୀବନୀ ପ୍ରାଣାୟାମ କହୁଥାଉ, ତ ତାକୁ କରିବା ଦ୍ୱାରା ଆମ ଆପଣଙ୍କ ଶରୀରର ସମାନ ମାତ୍ରାରେ ଥଣ୍ଡା ଆଉ ଗରମ ଯେତେବେଳେ ଆପଣଙ୍କ ଶରୀରରେ ପହଞ୍ଚିବ ସେତେବେଳେ ଆପଣଙ୍କର ତାପମାତ୍ରା ସମାନ ରହିବ ଏବଂ ଧୀରେ ଧୀରେ ଆପଣଙ୍କର ଉଚ୍ଚ ରକ୍ତଚାପ ମଧ୍ୟ କଣ୍ଟ୍ରୋଲରେ ଆସିବ। ସେଥିରେ କେବଳ ଆପଣ ବାଁ ନାକରେ ଭରିବେ ଶ୍ୱାସ, ଡାହାଣ ନାକରେ ଛାଡ଼ିବେ, ଡାହାଣ ନାକରେ ଭରିବେ ଏବଂ ବାଁ ନାକରେ ଛାଡ଼ିବେ, ଅନୁଲୋମ ବିଲୋମ ଓଲଟା ସିଧା ଆମେ ଯାହାକୁ କହୁଛେ। ତ ଲମ୍ବା ଘେରା ଶ୍ୱାସ ଧୀରେ ଧୀରେ ଭରିବେ, ଧୀରେ ଧୀରେ ଛାଡ଼ିବେ, ଆଉ 10 ମିନିଟ୍ କରିବେ ସକାଳେ, ସନ୍ଧ୍ୟାବେଳେ ମଧ୍ୟ 10 ମିନିଟ୍ କରିବେ।
1: ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କ ପ୍ରଶ୍ନ ପାଇଁ। ତେବେ ଆଉ ଜଣେ ଶ୍ରୋତାବନ୍ଧୁ ଆମ ସହ ଯୋଡ଼ି ହୋଇଛନ୍ତି, ତାଙ୍କର ପରିଚୟ ପ୍ରଦାନ କରନ୍ତୁ। ଆପଣ ଆପଣଙ୍କ ପରିଚୟ ପ୍ରଦାନ କରନ୍ତୁ। ଆଜ୍ଞା, ଆପଣଙ୍କର ପ୍ରଶ୍ନ କଣ ରହିଛି?
3: ମୋର ପ୍ରଶ୍ନ ଏହା ଯେ ମୋର ଜଣେ ଅପା ଅଛନ୍ତି, ତାଙ୍କ ଲାଭଣୀ ଅପା, ତାଙ୍କ ଘର ବାଲେଶ୍ୱରରେ ତାଙ୍କର, ଆଉ ସେ ସବୁଦିନ ଯୋଗ ପ୍ରାଣାୟାମ ପ୍ରାଣାୟାମ ସବୁ କରନ୍ତି, ମର୍ଣ୍ଣିଂ ୱାକ୍ ମଧ୍ୟ କରନ୍ତି, କିନ୍ତୁ ତାଙ୍କର ସବୁବେଳେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେଉଛି ଆଉ ଅଣ୍ଟା ପେନ୍ ହେଉଛି, କିନ୍ତୁ ଯେତେବେଳେ ଯୋଗ ବ୍ୟାୟାମ ମର୍ଣ୍ଣିଂ ୱାକ୍ ଯେତେବେଳେ କଲେ ବି ତାପରେ ଏଇସବୁ ମାନେ ଦେଖାନ୍ତି ଆଉ ଜଣାପଡ଼ୁନି।
4: ହଁ, ଠିକ କଥା କଥା କହିଛନ୍ତି। ଯଦି ସେ ମର୍ଣ୍ଣିଂ ୱାକ୍ କରନ୍ତି ଆଣ୍ଠୁ ପ୍ରୋବ୍ଲେମ ଚାନ୍ସ ଅଛି ବଢ଼ିଯିବାର, ତେଣୁ ସେଥିପାଇଁ ସେମାନେ ବେଶୀ ୱାକ୍ କରିବା ଦରକାର ନାହିଁ, ଘରେ ବସିକିରି ଗୋଟେ ଆସନ ବିଛାଇକିରି ସେ ଧୀରେ ଧୀରେ ଯୋଗାଭ୍ୟାସ କରନ୍ତୁ ଏବଂ ଜଣେ ଯଦି ଯୋଗ ପ୍ରଶିକ୍ଷକଙ୍କର ସହାୟତା ନେଇପାରିବେ ତାହେଲେ ବହୁତ ଭଲ ହେବ, କାରଣ ସେ କ'ଣ ଯୋଗ ପ୍ରାଣାୟାମ କରୁଛନ୍ତି ଆମେ ତ ଜାଣିପାରୁନେ, କିନ୍ତୁ ତାଙ୍କୁ କୁହନ୍ତୁ ଯେକୌଣସି ଜଣେ ଏକ୍ସପର୍ଟ ଯିଏ ଅଛନ୍ତି ଯୋଗରେ ତାଙ୍କଠୁ ନେବେ, ବିଶେଷ ଭାବରେ ଯୋଉଗୁଡାକ ଭିଡ଼ ଆସନ କରିବେନି, ଷ୍ଟ୍ରେସ୍ ଆସନ ସିଧା ସିଧା ଗୋଡ଼ ହାତ ଲମ୍ବେଇକିରି ଯୋଉ ଆସନ ଗୁଡା କରିହେବ, ଯେମିତି ଗୋଟେ କୋଣାସନ ଅଛି, ଦି ଗୋଡ ଲମ୍ବେଇବେ, ଦି ହାତ ପଛରେ ଆସନ ଉପରେ ରଖିକି ଶ୍ୱାସ ମାରି ଦେହଟା ଧୀରେ ଧୀରେ ଉପରକୁ ଉଠେଇବେ, ଆଣ୍ଠୁ ନ ଭାଙ୍ଗିକିରି ଟିକେ ରହିବେ, ତାପରେ ଶ୍ୱାସ ଛାଡ଼ି ଧୀରେ ଧୀରେ ରିଟର୍ନ କରି ଆସିବେ। ଏ ଟିକେ ମୁଁ ତାଳାସନ କହୁଥିଲି, ତାଳ ମାନେ ତାଳ ଗଛ ଏମିତି ଷ୍ଟ୍ରେଟ୍ ଆଣ୍ଡ ଷ୍ଟ୍ରଙ୍ଗ, ଏମିତି ଶୋଇକିରି ସିଏ ଦି ହାତ ମୁଣ୍ଡ ଆଡକୁ ସିଧା ରଖିକିରି ଗୋଡ ମିଶେଇକିରି ଗୋଡ଼ଟା ତଳକୁ ହାତଟା ଉପର ଆଡକୁ ମାନେ ଶରୀରଟା ଉପର ଆଡକୁ ଟାଣିବେ, ଅଣ୍ଟାଠୁ ତଳକୁ ଅଣ୍ଟାଠୁ ଉପରକୁ ବିପରୀତ ଦିଗରେ ଦେହଟାକୁ ଟାଣିବେ, ଶ୍ୱାସ ଭରିକିରି ଶ୍ୱାସ ଛାଡ଼ିକି ଢିଲା କରିବେ, ଟିକେ ରହିବେ, ପୁଣି ଆଉଥରେ କରିବେ, ଏମିତି 2-3 ଥର କରିବେ। ଏଇ ଯୋଉ ଆସନ ଗୁଡା କଲେ କଣ ହବ ନା, ଆମର ଆଣ୍ଠୁ ଗଣ୍ଠି ଜଏଣ୍ଟ ଯେତେଗୁଡ଼େ ଅଛି, ଆମର କହୁଣୀ ଜଏଣ୍ଟ ଅଛି, ଜଙ୍ଘଭାଗ ଜଏଣ୍ଟ ଅଛି ଏବଂ ଇଣ୍ଟର ମେରୁଦଣ୍ଡ ଯୋଉ ଗୋଟି ଗୁଡାକ ଅଛି ସେଗୁଡ଼ାକ ସବୁ ବାଲାନ୍ସ ହେଇଯିବ, ଯାହାଫଳରେ କି ତାଙ୍କର ଏଇ ଯୋଉ ଯନ୍ତ୍ରଣା ଅଛି ଆଣ୍ଠୁ

0: ବଡି ଯନ୍ତ୍ରଣା କମିବା ସହିତ ତାଙ୍କର ମନ ସ୍ଥିର ହେବ ଏବଂ ତାଙ୍କର ମନ ସ୍ଥିର ହେବା ସହିତ ତାଙ୍କ ଚିତ୍ତ ଶୁଦ୍ଧି ହେବ। ପରିଷ୍କାର ମନ ରହିବା ଫଳରେ ସେମାନେ ଆହୁରି ଆଗକୁ ଯାଇପାରିବେ। ସ୍ୱାସ୍ଥ୍ୟଜନିତ ଯେତେଗୁଡ଼େ ପ୍ରୋବ୍ଲେମ ଅଛି ଦୂର ହୋଇପାରିବ। ତେଣୁ ତାଙ୍କୁ ଟିକେ କୁହନ୍ତୁ ସେ କୌଣସି ଜଣେ ଯୋଗ ପ୍ରଶିକ୍ଷକଙ୍କ ସାହାଯ୍ୟ ନେବେ ଏବଂ ଯଦି ଯୋଗ କରୁଛନ୍ତି ବହୁତ ଭଲ କଥା, ତାଙ୍କୁ ଏଥିରେ ଧନ୍ୟବାଦ। କିନ୍ତୁ ସେ ଜଣଙ୍କ ସାହାଯ୍ୟ ନେଲେ କ'ଣ ହେବ, କାଳେ ସେ କିଛି ଭୁଲଭାଲ କରୁଥିବେ, କାରଣ ଯୋଗରେ ଭୁଲଭାଲ ଯଦି କରିବେ ଯେମିତିକି ଆପଣଙ୍କର ଯାହା ବ୍ୟାକ୍ପେନ୍ ଥିବ ସେ ଆଗକୁ ଝୁକିବେନି, ଯଦି ସେ ଆଗକୁ ଝୁକିବା ଆଶଙ୍କା ବ୍ୟାକ୍ପେନ୍ ବଢ଼ିଯିବ। ଯଦି ଆପଣଙ୍କର ବ୍ଲଡ୍ ପ୍ରେସର ଥିବ କପାଳଭାତି କରିବେନି, ଯଦି ସେ କପାଳଭାତି କରିବେ ବ୍ଲଡ୍ ପ୍ରେସର ବଢ଼ିଯିବ। ତେଣୁ ସେଥିପାଇଁ ଜଣେ ପ୍ରଶିକ୍ଷକଙ୍କ ସହଯୋଗ କରିକି ଯଦି ସେ ନେଇପାରିବେ ତାହେଲେ ଦେଖିବେ ସେ ନିଶ୍ଚିତ ଭାବରେ ସୁସ୍ଥ ହୋଇପାରିବେ ଆଉ ଆରାମ ଜୀବନଯାପନ କରିପାରିବେ।
1: ନମସ୍କାର, ଧନ୍ୟବାଦ, ଧନ୍ୟବାଦ ଆପଣଙ୍କୁ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହୋଇଗଲେଣି, ଆପଣଙ୍କ ପରିଚୟ ପ୍ରଦାନ କରନ୍ତୁ ଏବଂ ଆମର ବିଷୟ ଯାହା ରହିଛି ସେ ସମ୍ପର୍କରେ ପ୍ରଶ୍ନ କରନ୍ତୁ।
2: ସ୍ଟୁଡିଓରେ ଉପସ୍ଥିତ ଥିବା ବିଶେଷଜ୍ଞ ମହୋଦୟ ଓ ବିଶେଷଜ୍ଞ ମହୋଦୟାଙ୍କୁ ମୁଁ ଆନ୍ତରିକ ପ୍ରଣାମ ଜଣାଉଛି ଏବଂ ଉପସ୍ଥାପିକା ମହୋଦୟ ଆପଣଙ୍କୁ ମଧ୍ୟ ମୋର ନମସ୍କାର।
1: ଆଜ୍ଞା ନମସ୍କାର, ନମସ୍କାର, ଆପଣଙ୍କ ପ୍ରଶ୍ନ କୁହନ୍ତୁ।
2: ମୁଁ କମଳାକାନ୍ତ ବେହେରା କହୁଥିଲି, ଜୟପୁର ଝୁମ୍ପୁରା କେନ୍ଦୁଝର ଜିଲ୍ଲାରୁ। ମୋର ପ୍ରଥମ ପ୍ରଶ୍ନ ହେଲା କି ବର୍ତ୍ତମାନ ସମୟରେ ଅନେକ ପ୍ରମାଣରେ ପେଟ ରୋଗ ଦେଖାଦେଉଛି, ଯେମିତିକି ଗ୍ୟାସ ପ୍ରୋବ୍ଲେମ, ଏସିଡିଟି ଏବଂ କନଷ୍ଟିପେସନ, ତ ଏଥିରୁ ମୁକ୍ତି ପାଇବା ପାଇଁ ଆମେ ରେଗୁଲାର କି ପ୍ରକାର ଯୋଗ ଅଭ୍ୟାସ କରିବା ଉଚିତ? ଆଉ ମୋର ଦ୍ୱିତୀୟ ପ୍ରଶ୍ନ ହେଲା ଅସ୍ଥିର ପିଲାମାନଙ୍କୁ ପାଠ ପ୍ରତି ଆଗ୍ରହ ସୃଷ୍ଟି କରିବା ଏବଂ ଏକାଗ୍ରତା ଜାଗ୍ରତ କରିବା ପାଇଁ କି ପ୍ରକାର ଯୋଗକୁ ପିଲାମାନଙ୍କୁ ଆପଣେଇବା ପାଇଁ ଆମେ ବତେଇବା ଉଚିତ, ପ୍ରବର୍ତ୍ତେଇବା ଉଚିତ?
1: ଆପଣଙ୍କୁ ଧନ୍ୟବାଦ। ତେବେ ଏ ଯେଉଁ ପ୍ରଥମ ପ୍ରଶ୍ନ ଆପଣ କହିଲେ ପେଟ ରୋଗ ସମସ୍ୟା ସମ୍ପର୍କରେ, ମୁଁ ମଞ୍ଜୁ ମ୍ୟାଡାମଙ୍କୁ କହୁଛି ପ୍ରଶ୍ନର ଉତ୍ତର ଦେବା ପାଇଁ।
3: ଦେଖନ୍ତୁ, ଆମର ଯାହା ବି ବେମାରୀ ଆରମ୍ଭ ହୁଏ ଶରୀରରେ ତ ପେଟରୁ ହିଁ ଆରମ୍ଭ ହୁଏ। ଯଦି ଆପଣଙ୍କର ପେଟ ଠିକ୍ ଅଛି, ଯଦି ଆପଣଙ୍କର ଡାଇଜେସନ ଠିକ୍ ହେଉଛି, ତାହେଲେ ଆପଣଙ୍କର କନଷ୍ଟିପେସନ ରହିବ ନାହିଁ, ପେଟ ସଫା ହୋଇଯିବ, ତାହେଲେ ଆପଣଙ୍କ ଶରୀରରେ ସେତେ ଦୋଷ ଦେଖାଯିବନି। ପେଟ ଯଦି ଠିକ୍ ନହେଲା, ଯଦି ଆପଣ ଅସମୟରେ ଖାଇବା ପିଇବା କରୁଛନ୍ତି, ଯଦି ଡେରି ରାତିରେ ଖାଉଛନ୍ତି, ତାହେଲେ ତାହା ହଜମ ହୋଇପାରୁ ନାହିଁ। ସବୁଠି ଆପଣମାନେ ଦେଖିବେ ଯେ ସୂର୍ଯ୍ୟାସ୍ତର ଗୋଟିଏ ଘଣ୍ଟା ଭିତରେ ଆପଣମାନଙ୍କୁ ଆପଣଙ୍କର ରାତ୍ରି ଭୋଜନ ସାରିଦେବାର ଅଛି, କାରଣ ଆପଣ ଯଦି ଡେରିରେ ଖାଆନ୍ତି ତାହେଲେ ଆପଣଙ୍କର ଖାଦ୍ୟ ପାକସ୍ଥଳୀରେ ରହିଯିବ, ସେ ହଜମ ହେବନି ଏବଂ ସେ ପଚିବ ଏବଂ ସଢ଼ିବ, ପଚିବ, ଆପଣଙ୍କର କନଷ୍ଟିପେସନ ଦେଖାଯିବ, ନାନା ପ୍ରକାର ପେଟ ରୋଗ ଦେଖାଯିବ ଏବଂ ତା ସାଙ୍ଗରେ ଏସିଡିଟି, ଗ୍ୟାସ ଇତ୍ୟାଦି ନାନାଦି ରୋଗ ଆପଣ ସେଥିରେ ଗ୍ରସ୍ତ ରହିବେ। ତ ଏସିଡିଟି, ଗ୍ୟାସ ପାଇଁ ପ୍ରଥମେ ଆପଣ କ'ଣ କରିବେ ଯେ ଆପଣଙ୍କର ଯେଉଁ ଖାଇବା ଷ୍ଟାଇଲ ଅଛି, ସାଦା ସୁପାଚ୍ୟ ଖାନା ଖାଇବେ ସବୁବେଳେ ଏବଂ ସକାଳର ବ୍ରେକଫାଷ୍ଟକୁ ଜଲ୍ଦି ଖାଇବେ, 9ଟା ଭିତରେ ଖାଇବେ, 12ଟାରୁ 1ଟେ ଭିତରେ ଆପଣଙ୍କର ମେନ୍ ଖାଇବା ଯେଉଁଟା ଆମର ରହୁଛି, ସୂର୍ଯ୍ୟ ଯେତେବେଳେ ଆମର ମୁଣ୍ଡ ଉପରେ ଥାନ୍ତି ସେତେବେଳେ ଆମର ପାଚନ ପ୍ରକ୍ରିୟା ବହୁତ ପ୍ରଖର ଭାବରେ, ଆମର ଜଠରାଗ୍ନି ସେତେବେଳେ ବହୁତ ସୁନ୍ଦର ଭାବରେ କାମ କରେ। ତ ସେହି ସମୟରେ ଆପଣ ଆପଣଙ୍କର ମେନ୍ ମିଲ୍ ଖାଆନ୍ତୁ ଏବଂ ତା ମଝିରେ ଆଉ କିଛି ନ ଖାଇ ଯଦି କିଛି ପେୟ ପିଉଛନ୍ତି ତାହେଲେ 4ଟା ବେଳେ ପିଇପାରିବେ, କିନ୍ତୁ ସୂର୍ଯ୍ୟାସ୍ତର ଘଣ୍ଟେ ଭିତରେ। ତେଣୁ ଆପଣ ଯଦି ଆପଣଙ୍କର ରାତ୍ରି ଭୋଜନ ସାରିଦେବେ ତାହେଲେ ବହୁତ ପରିମାଣରେ ଆପଣଙ୍କର ପେଟ ରୋଗ ଯେଉଁ ଦେଖାଦେଉଛି ସିଏ ଠିକ୍ ହୋଇଯିବ ଏବଂ ଆପଣଙ୍କର ଯେଉଁ ଗ୍ୟାସ ପାଇଁ ଯାହା ଆପଣଙ୍କୁ ଟ୍ରିଗର କରୁଛି, କେତେଗୁଡ଼ିଏ ଫଳ ଥାଏ ଯେଉଁଟା ଖାଇଲେ ପେଟରେ ଗ୍ୟାସ ହୁଏ, ସେଗୁଡ଼ିକୁ ଆପଣ ଆଭଏଡ୍ କରିବେ। ଆପଣଙ୍କର ଶରୀର ଆପଣ ଜାଣିଥିବେ କ'ଣ ଖାଇଲେ ଆପଣଙ୍କୁ ଗ୍ୟାସ ଟ୍ରିଗର କରୁଛି, କିନ୍ତୁ ମୁଁ ଯାହା କହିଲି ଯଦି ଆପଣ ଏଇ ଖାଇବାର ନିୟମଗୁଡ଼ିକ, ରିତ୍ ଭୁକ୍, ମିତ୍ ଭୁକ୍, ହିତ୍ ଭୁକ୍, ଆମର ଆୟୁର୍ବେଦରେ ତିନିଟି କଥା ଅଛି, ଋତୁ ଅନୁସାରେ ଖାଇବେ ଏବଂ ହିତ୍ ଭୁକ୍ ଆପଣଙ୍କ ଶରୀରକୁ ଯାହା ଉପଯୋଗୀ ତାହା ଖାଇବେ, ମିତ୍ ଭୁକ୍ ଖାଇବାର ଭୋକଠୁ କମ୍ ଯଦି ଖାଇବେ ତାହେଲେ ଆପଣ ସୁସ୍ଥ ରହିପାରିବେ।
1: ତାଙ୍କର ତୃତୀୟ ପ୍ରଶ୍ନ ରହିଛି ଏକାଗ୍ରତା ସମ୍ପର୍କରେ, ତେବେ ଏହି ପ୍ରଶ୍ନ ସୁରେଶ ସାର
0: ପିଲାମାନଙ୍କର ଏକାଗ୍ରତା ଯୋଉ ଭଙ୍ଗ ହେଉଛି ତାର ଗୋଟେ କାରଣ ହେଲା ସେମାନେ ଚଗଲା ହେଇଯାଉଛନ୍ତି, ତାଙ୍କ ମନ ସ୍ଥିର ରହୁନି। ମନକୁ ସ୍ଥିର କରିବା ପାଇଁ ଗୋଟେ ଜ୍ଞାନ ମୁଦ୍ରା ଅଛି, ଜ୍ଞାନ ମାନେ ନଲେଜ। ଆମର ଜ୍ଞାନକୁ ଠିକ ରଖିବା ପାଇଁ, ବୁଦ୍ଧିକୁ ଠିକ ସ୍ଥିର କରିବା ପାଇଁ, ଅସ୍ଥିର ମନକୁ ସ୍ଥିର କରିବା ପାଇଁ ପିଲାମାନଙ୍କୁ 5 ମିନିଟ୍ ଜ୍ଞାନ ମୁଦ୍ରାରେ ବତାନ୍ତୁ। ଜ୍ଞାନ ମୁଦ୍ରା ହେଲା ବୃଦ୍ଧାଙ୍ଗୁଳିର ଅଗ୍ରଭାଗରେ, ବୃଦ୍ଧାଙ୍ଗୁଳିଟା ହେଉଛି ବୁଦ୍ଧିର ପ୍ରତୀକ ଏବଂ ତର୍ଜନୀ ଯୋଉଟା ଅଛି ଇଣ୍ଡେକ୍ସ ବିଶି ଆଙ୍ଗୁଠି, ତାର ଏଇଟା ହେଉଛି ମନର ପ୍ରତୀକ। ଗୋଟେ ପିଲା ବୁଦ୍ଧି ବହୁତ ଅଛି, ମନ ଚଗଲା ଅଛି, ତାହେଲେ ତାର ଜ୍ଞାନ ଠିକ ଭାବେ ଆସିପାରିବ ନାହିଁ।

0: ଗୋଟେ ପିଲା ମନ ଅଛି ଅଧିକ ଜ୍ଞାନ ଅର୍ଜନ କରିବା ପାଇଁ, ବୁଦ୍ଧି କମ୍ ଅଛି, ତାହେଲେ ବି ଜ୍ଞାନ ଠିକ୍ ଭାବେ ହେଇପାରିବ ନାହିଁ। ତେଣୁ ଜ୍ଞାନ ମୁଦ୍ରା ମାନେ ବୃଦ୍ଧାଙ୍ଗୁଳିର ଅଗ୍ରଭାଗରେ, ତର୍ଜନୀ ଅଙ୍ଗୁଳିର ଅଗ୍ରଭାଗକୁ ଲଗେଇବେ, ଆର ତିନି ଆଙ୍ଗୁଳି ସିଧା ରହିବ, ଆଣ୍ଠୁ ଉପରେ ହାତକୁ ରଖିବେ। 5 ମିନିଟ୍ ପିଲାକୁ କୁହନ୍ତୁ ଆଖି ବନ୍ଦ କରି ଓମ୍ ଚାଣ୍ଟିଙ୍ଗ କରୁ, ଆଖି ବନ୍ଦ କରି ଓମ୍ କରିବ, କିନ୍ତୁ ଜ୍ଞାନ ମୁଦ୍ରାରେ ହାତ ରହିବ। କିଛି ନହେଲେ ମଧ୍ୟ ଖାଲି ଆଖି ବନ୍ଦ କରି ବସୁ ଏବଂ ଜ୍ଞାନ ମୁଦ୍ରାରେ ବସୁ। ଏହାଫଳରେ କ'ଣ ହେବ ନା, ଆମର ବୃଦ୍ଧାଙ୍ଗୁଳି ଅଗ୍ରଭାଗରେ ପିଚୁଟାରୀ ଆଉ ପିନିଆଲ ଦୁଇଟା ଗ୍ଲାଣ୍ଡ ଅଛି, ତାର କନେକ୍ସନଟା ବୃଦ୍ଧାଙ୍ଗୁଳି ଅଗ୍ରଭାଗରେ ଅଛି, ଯାହାଫଳରେ କି ଆମେ ଯଦି ତର୍ଜଣୀ ଅଙ୍ଗୁଠିରେ ବୃଦ୍ଧାଙ୍ଗୁଳିର ଅଗ୍ରଭାଗକୁ ଟଚ୍ କରିବା, ତାହେଲେ ଆମର ପିନିଏଲ ପିଚୁଟାରୀ ଗ୍ଲାଣ୍ଡ ଦୁଇଟା ଆକ୍ଟିଭ୍ ରହିବ ଏବଂ ତାର ବ୍ରେନ୍ ସହିତ ଆମର ମେମୋରି ସହିତ କନେକ୍ସନ୍ ଅଛି। ତେଣୁ ସେଥିପାଇଁ ଆମେ ଜ୍ଞାନ ମୁଦ୍ରା କରାନ୍ତୁ। ଆଉ ଗୋଟେ ପ୍ରାଣାୟାମ ହେଲା ଭ୍ରାମରୀ ପ୍ରାଣାୟାମ। ଟିକେ ଆଗରୁ ଆମର ମଞ୍ଜୁଳା ମ୍ୟାଡମ୍ କହୁଥିଲେ, ଆମର ଆଖି ଆଉ କାନ ଦୁଇଟା ଆମ ମନକୁ ଡିଷ୍ଟର୍ବ କରୁଛି। ଆଖି ଦେଖିଲେ ଭଲ ଦେଖିଲେ ଭଲ ଆସୁଛି, ଖରାପ ଦେଖିଲେ ଖରାପ ମନ ଆସୁଛି। ସେମିତି କାନରେ ଯଦି ଆମେ ଗୋଟେ ଭଲ ଜିନିଷ ଶୁଣିଲେ ଭଲ ଆସୁଛି, ଖରାପ ଜିନିଷ ଶୁଣିଲେ ଖରାପ ଆସୁଛି। ତେଣୁ କାନରେ ବୁଢ଼ା ଆଙ୍ଗୁଠି କାନକୁ ବନ୍ଦ କରିବେ, ତର୍ଜଣୀ ଆଙ୍ଗୁଠି ଆଖି ଉପରେ ରଖିବେ, ତଳଦି ଆଙ୍ଗୁଠି ପାଟି ଉପରେ ରଖିବେ, କହୁଣି କାନ୍ଧ ସିଧା ରଖିବେ, ଶ୍ୱାସ ପୁରା ଭରିବେ। ଭରିସାରିଲା ପରେ ଭ୍ରମର ଯେମିତି ଗୁଣୁଗୁଣୁ କରି ସାଉଣ୍ଡ କରେ, ସେମିତି ସାଉଣ୍ଡ କରିକିରି ପୁରା ଶ୍ୱାସଟାକୁ ବାହାର କରିବେ। ଏଭଳି ଗୋଟେ ରାଉଣ୍ଡ ହେଲା, ମିନିମମ 5 ରାଉଣ୍ଡ କରନ୍ତୁ। ରାଉଣ୍ଡ ସରିଲା ପରେ ଆଖି ବନ୍ଦ କରିକି 1 ମିନିଟ୍ ସ୍ଥିର ଭାବରେ ବସିବେ, ତାପରେ ଦେହ ହାତକୁ ମାଲିସ କରିକି ଆଖିକୁ ମାଲିସ କରିକି ଆଖି ଖୋଲିବେ, ତାହେଲେ ଦେଖିବେ ଯେ ଭ୍ରାମରୀ ପ୍ରାଣାୟାମ ସହିତ ଜ୍ଞାନ ମୁଦ୍ରାରେ ଡେଲି 5 ମିନିଟ୍ ଭ୍ରାମରୀ ପ୍ରାଣାୟାମ ଏବଂ 5 ମିନିଟ୍ ଜ୍ଞାନ ମୁଦ୍ରା କରାନ୍ତୁ। ଦେଖିବେ ଅଳ୍ପ ଦିନ ଭିତରେ ସେ ପିଲାର ରେଜଲ୍ଟ ଭଲ ଆସିବ, ତାର ଜ୍ଞାନ ବୃଦ୍ଧି ହେବ, ତାର ବୁଦ୍ଧି କୁଶାଗ୍ର ହେବ ଏବଂ ସେ ପିଲା ନିଶ୍ଚିତ ଭାବେ ଚଞ୍ଚଳ ମନରୁ ଅସ୍ଥିର ମନରୁ ସ୍ଥିର ହୋଇଯିବ ଏବଂ ବହୁତ ଭଲ ରେଜଲ୍ଟ କରିବ ଏବଂ ଭଲ ପିଲା ମଧ୍ୟ ସମାଜରେ ହୋଇପାରିବ।
1: ଧନ୍ୟବାଦ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହୋଇଗଲେଣି, ଆପଣଙ୍କୁ ପରିଚୟ ଦିଅନ୍ତୁ ଏବଂ ପ୍ରଶ୍ନ ମଧ୍ୟ ପଚାରନ୍ତୁ।
2: ଆଜ୍ଞା, ତୋଫାନ କୁମାର ମହାନ୍ତି, ନୟାଗଡ଼ ଜିଲ୍ଲା ଭାଗୁରପଡ଼ା ଗ୍ରାମପଡ଼ା।
1: ଆଜ୍ଞା,
2: ବହୁତ ଦିନ ହେଲା ଅଣ୍ଟାଟା ମୋର ପେନ୍ ହଉଛି। ତାପରେ ଆମେ ତ ଚାଷୀ ଲୋକ ନା, ଆମର ଆଉ କିଛି ଯୋଗ କଣ ଦରକାର କୁହନ୍ତୁ। ଯେମିତି ଫର୍ମାଲି ଏମିତି ଯାହାକୁ ଯାହା ପଚାରିଲେ ଯାହା କହୁଛନ୍ତି ଯୋଗ କରୁଛି, କିନ୍ତୁ ଯୋଗ ବିଷୟରେ ଯେମିତି କିଛି ଜଣା ନାହିଁ।
1: ଧନ୍ୟବାଦ ଆପଣଙ୍କର ପ୍ରଶ୍ନ ପାଇଁ। ତେବେ ମଞ୍ଜୁ ମ୍ୟାଡାମଙ୍କୁ ଅନୁରୋଧ କରୁଛି ପ୍ରଶ୍ନର ଉତ୍ତର ଦେବା ପାଇଁ।
3: ଆପଣ ଦେଖନ୍ତୁ, ଆପଣ ଭାବୁଛନ୍ତି ଯେ ଆପଣ ଦିନସାରା ଖଟୁଛନ୍ତି ଏବଂ ଆପଣଙ୍କର ଯୋଗ ଦରକାର ନାହିଁ, କିନ୍ତୁ ଆପଣ ଯୋଉ ଖଟୁଛନ୍ତି ସେଟା ନିହାତି ଭାବରେ ଅଧିକ ହେଇଯାଉଛି ଆପଣଙ୍କ ଶରୀରକୁ। ଆପଣଙ୍କର ବୟସ ବଢ଼ିବା ସଙ୍ଗେ ସଙ୍ଗେ ଶରୀରର ସବୁର ଯୋଉ ଆପଣଙ୍କର ହାଡ଼ ଭିତରର ଯାହା ବି ଆମର ଅଙ୍ଗ ପ୍ରତ୍ୟଙ୍ଗ ଅଛି, ଧୀରେ ଧୀରେ ତାଙ୍କର ଶକ୍ତି କମ୍ ହୋଇଯାଏ। ତ ଆପଣ ଗୋଟିଏ କାମ କରନ୍ତୁ, ଯେତେବେଳେ ବିଛଣାରୁ ଉଠୁଛନ୍ତି ସେତେବେଳେ ଯୋଉ ସାର୍ କିଛି ସମୟ ଆଗରୁ କହିଥିଲେ ତାଡ଼ାସନ, ବିଛଣାରୁ ଉଠିବା ବେଳେ ସେଇଠି ଶୋଇକିରି ଦି ହାତ ମୁଣ୍ଡ ଉପରକୁ ନେଇଯିବେ, ଦି ଗୋଡ଼ ତଳ ଆଡ଼କୁ ମିଶେଇକିରି ଶ୍ୱାସ ଟିକେ ଭରିବେ ଏବଂ ଗୋଡ଼ଟା ଗୋଡ଼ ପଟକୁ, ହାତ ଦିଟା ଉପର ପଟକୁ ବହୁତ ଶକ୍ତି ଲଗେଇକିରି ତାକୁ ଟାଣିବେ। ସେମିତି 2-3 ଥର ଟାଣନ୍ତୁ, ତାହେଲେ ଆପଣଙ୍କର ଯୋଉ ଅଣ୍ଟା ପ୍ରୋବ୍ଲେମ୍ ରହୁଛି, ଅଣ୍ଟା ଦରଜ ହେଉଛି କିମ୍ବା ବିନ୍ଧୁଛି, ସେଇଟା ଧୀରେ ଧୀରେ ଭଲ ହେବ। ସେହି ସମୟରେ ଆପଣ ଯେତେବେଳେ ବିଲରେ କାମ କରୁଛନ୍ତି କହୁଛନ୍ତି, କେବେ ଆଗକୁ ଝୁଙ୍କିବେ ନାହିଁ, କାରଣ ଆଗକୁ ଝୁଙ୍କିବା ଦ୍ୱାରା ଆପଣଙ୍କର ଅଣ୍ଟାରେ ପ୍ରୋବ୍ଲେମ୍ଟା ବେଶୀ ଦେଖାଯିବ। ଆଉ ମଝିରେ ମଝିରେ ଠିଆ ହେଇକିରି ଆପଣ ଯେମିତି ଶୋଇକିରି ହାତକୁ ଗୋଡ଼କୁ ଟାଣିଲେ ଯେତେବେଳେ ବିଲରେ କାମ କରୁଛନ୍ତି, ସେହି ସମୟରେ ଦୁଇ ହାତକୁ ଉପରକୁ ଟେକିକିରି ଦି ହାତର ଆଙ୍ଗୁଳି ଗୁଡ଼ିକୁ ମିଶେଇ ଦେଇକିରି ଉପରକୁ ଟାଣିବେ ହାତକୁ, ଆଉ ଯଦି ପାରୁଛନ୍ତି ଗୋଡ଼ର ପାଦ ଉପରେ ଛିଡ଼ା ହେଇଯିବେ, ଗୋଇଠିକୁ ଟିକେ ଟେକିଦେବେ। ଗୋଟିଏ 5-6 ସେକେଣ୍ଡ ଯଦି ପ୍ରତି ଘଣ୍ଟାରେ ଆପଣ ଏମିତି 2-3 ଥର କରିଦେବେ, ତାହେଲେ ଆପଣଙ୍କ ଅଣ୍ଟାକୁ ବହୁତ ଆରାମ ମିଳିବ। ଆଉ ଗୋଟିଏ ଯୋଗାସନ ହେଲା, ଏଇଟା ଆପଣଙ୍କୁ କୋଉଠି ଯାଇ କରିବାକୁ ପଡ଼ିବନି, ଆପଣ ଆପଣଙ୍କର ବିଲରେ କାମ କରୁଥିବା ଭିତରେ ମଧ୍ୟ ଏହି ଆସନ ଗୁଡ଼ିକ ଅଭ୍ୟାସ କରିପାରିବେ ଏବଂ ଅଣ୍ଟା କଷ୍ଟରୁ ମୁକ୍ତି ପାଇବେ। ସେଇଟା କ'ଣ କରିବେ, ସେଟାକୁ ଆମେ ଅର୍ଦ୍ଧ ଚକ୍ରାସନ କହୁଛୁ। ଦି ଅଣ୍ଟାର ସାଇଡ୍ରେ ହାତ ଦେଇଦେବେ, ବୁଢ଼ା ଆଙ୍ଗୁଠିକୁ ପଛରେ ଆପଣ ମେରୁଦଣ୍ଡ ଉପରେ ରଖିଦେବେ, ବେକଟିକୁ ଟିକେ ପଛକୁ କରିବେ, ତାପରେ ଶ୍ୱାସ ଭରିକି ଯୋଉଠି ଆପଣଙ୍କର ବୁଢ଼ା ଆଙ୍ଗୁଠି ଅଛି ସେଇ ଅଣ୍ଟା ପାଖରୁ ପଛକୁ ଧୀରେ ଧୀରେ ଝୁକିବେ। ତାଦ୍ୱାରା କ'ଣ ହେଲା, ଆପଣଙ୍କର ଯୋଉ ମେରୁଦଣ୍ଡରେ ଗୋଟି ଗୁଡ଼ିକ ଅଛି ସେମାନେ ତାଙ୍କର ଆଲାଇନମେଣ୍ଟ ହୋଇଯିବ ଏବଂ ଆପଣଙ୍କର ଅଣ୍ଟା ଦୋଷରୁ ଆପଣ ଧୀରେ ଧୀରେ ମୁକ୍ତି ପାଇବେ। ଏଇ 2ଟି ଆସନ ଯଦି ଆପଣ ରେଗୁଲାର କରୁଛନ୍ତି ଠିକ ଦୁଇ ଘଣ୍ଟା ଚାରି ଘଣ୍ଟାରେ ଆପଣ ଥରେ ଯେତେବେଳେ ଆପଣଙ୍କୁ କାଟୁଛି ବହୁତ କଷ୍ଟ ହେଲା କାମ କରିକିରି ସେତେବେଳେ ଏଇ ଆସନ ଦୁଇଟିକୁ

0: ଆପଣ କରିଦେବେ ଏବଂ ବିଛଣାରୁ ଉଠେଇଲା ବେଳେ ଶୋଇକରି କରିପାରିବେ, ତାହେଲେ ଆପଣଙ୍କୁ ନିଶ୍ଚିତ ଭାବରେ ଅଣ୍ଟା କଷ୍ଟରୁ ମୁକ୍ତି ମିଳିବ।
1: ଧନ୍ୟବାଦ ମ୍ୟାଡାମ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହେଲେଣି, ପରିଚୟ ଦିଅନ୍ତୁ ଏବଂ ପ୍ରଶ୍ନ ପଚାରନ୍ତୁ।
2: ନମସ୍କାର।
1: ଆଜ୍ଞା ନମସ୍କାର।
2: ବିଶେଷଜ୍ଞ ମହାସଂଘ ଆମର ମୋର ନମସ୍କାର।
1: ଆପଣଙ୍କର ପରିଚୟ ଦିଅନ୍ତୁ, ନାଁ କୁହନ୍ତୁ ପ୍ରଥମେ।
2: ନୀଳାଦ୍ରି ବିହାରୀ ସାହୁ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଗୁଳେ ଗ୍ରାମରୁ କହୁଛି।
1: ଆଜ୍ଞା।
2: ଡାଇବେଟିସ ରେ ଯୋଗ କରିସାରିଲା ପରେ ତାର ଖାଦ୍ୟ କଣ ସବୁ ଖାଇବା ଦରକାର?
1: ତେବେ ମୁଁ ମହାଶୟ ସୁରେଶ ମହାପାତ୍ରଙ୍କୁ ଅନୁରୋଧ କରୁଛି ଏହି ପ୍ରଶ୍ନର ଉତ୍ତର ଦେବା
3: ପାଇଁ। ଆପଣ ତ ଡାଇବେଟିକ ପାଇଁ ଟିକେ ଆଗରୁ ଆମର ମଞ୍ଜୁଳା ମ୍ୟାଡମ୍ କହିଥିଲେ ଯେ ଆପଣ ଆଗକୁ ଝୁକିକି ଯୋଉ ଦୁଇଟା ଆସନ ଅଛି, ମଣ୍ଡୁକାସନ, ଗୋଟେ ମୁଠା କରିକିରି ନାଭି ପାଖରେ ରଖି ଆଗକୁ ଝୁକିବେ ମଣ୍ଡୁକାସନ, ଆଉ ଗୋଟେ ଦୁଇ ପାକୁଲିକୁ କପ୍ ଭଳିଆ କରିକିରି ନାଭି ପାଖରେ ରଖିକିରି ମଧ୍ୟ ଶ୍ୱାସ ଛାଡ଼ିକି ଆଗକୁ ଝୁକିବେ। ଏଇଟା କଲେ ଆପଣ ଡାଇବେଟିକ କଣ୍ଟ୍ରୋଲ ହେବ। ଆଉ ଗୋଟେ ହେଲା ଅଗ୍ନିସାର ପ୍ରାଣାୟାମ ଆପଣ କରନ୍ତୁ, ଯୋଉଟାକି ଆପଣଙ୍କର ଶ୍ୱାସକୁ ଟିକେ ବାହାର କରିଦେଇକିରି ଖାଲି ପେଟକୁ ଭିତରକୁ ବାହାରକୁ କରିବେ 10-15 ଏଥର କରିବେ। ଏଇଟା ଅଗ୍ନିସାର ପ୍ରାଣାୟାମ। ଅଗ୍ନିସାର ପ୍ରାଣାୟାମ, ଅଗ୍ନିସାର କ୍ରିୟା କଲେ ଆମର ପାନକ୍ରିଆସଟା ଆକ୍ଟିଭ ହେବ। ଯୋଉ ପାନକ୍ରିଆସରୁ ଇନ୍ସୁଲିନ ଆସୁଛି, ସେଟା ଯଦି ଇନ୍ସୁଲିନ ସିକ୍ରେସନ ଠିକ୍ ହେବ, ତାହେଲେ ବଡିର ଗ୍ଲୁକୋଜଟାକୁ ସେ ବାଲାନ୍ସ କରିବ। ଆଉ ଗ୍ଲୁକୋଜ ବା ସୁଗାରଟାକୁ ବାଲାନ୍ସ କଲେ ଡାଇବେଟିକ କଣ୍ଟ୍ରୋଲ ହେବ। ଦ୍ୱିତୀୟ କଥା ଆପଣ ପଚାରିଥିଲେ ଖାଦ୍ୟପେୟ ଉପରେ, ଆପଣ ଡକ୍ଟର ନିଶ୍ଚୟ କହିଥିଲେ ମିଠା ଖାଇବେନି ଏବଂ ଆଳୁ କଖାରୁ ଏସବୁ ଖାଇବେନି ବୋଲି। ଆପଣ ସବୁବେଳେ ସୁପାଚ୍ୟ ଖାଦ୍ୟ ଖାଆନ୍ତୁ। ଆଉ ସବୁଠୁ ଗୋଟେ ବେଟର ଆଡଭାଇସ୍ ଆପଣଙ୍କୁ କହୁଛି, ରାତିରେ ଆପଣ ଜଲ୍ଦି ଡିନରଟା କରିବେ, ରାତ୍ରି ଭୋଜନଟା ସୂର୍ଯ୍ୟାସ୍ତର 2 ଘଣ୍ଟା ଭିତରେ କରନ୍ତୁ।
2: ମୁଁ ମାଣ୍ଡିଆ ଯାଉ ସକାଳେ ଖାଉଛି।
3: ବହୁତ ବଢିଆ ମାଣ୍ଡିଆ ଯାଉଟା ବହୁତ ଭଲ ଜିନିଷ, କାରଣ ବର୍ତ୍ତମାନ ବି ସରକାର ମିଲେଟ୍ ଖାଇବା ପାଇଁ କହୁଛନ୍ତି, ସମସ୍ତେ ବି କହୁଛନ୍ତି ବିଶେଷଜ୍ଞମାନେ, ମାଣ୍ଡିଆଟା ଆମ ଶରୀର ଭିତରେ ଯେତେ ଦୂଷିତ ପଦାର୍ଥ ଥିବ ତାକୁ ବାହାର କରିଦେବ। ତେଣୁ ଭଲ ଜିନିଷ ଖାଦ୍ୟ ମାଣ୍ଡିଆ ଯାଉ ଖାଉଛନ୍ତି ଏବଂ ଘରୋଇ ଖାଦ୍ୟ ଖାଆନ୍ତୁ, ବାହାର ଖାଦ୍ୟ ଖାଆନ୍ତୁନି। ତେଲ ଛଣା ଜିନିଷ ଆଭଏଡ କରନ୍ତୁ, କମ୍ପ୍ଲିଟ୍ ଖାଆନ୍ତୁନି। ଆଉ ମିଠା ଜିନିଷ ବି ଆଭଏଡ କରିବେ, ଚିକ୍କଣ ଜିନିଷ, 3 ଧଳା ଜିନିଷ ଖାଇବେନି ଡାଇବେଟିକ ଲୋକମାନେ। ଗୋଟେ ହେଲା ମଇଦା ଜାତୀୟ ଖାଦ୍ୟ, ଗୋଟେ ହେଲା ଚିନି, ଆଉ ଗୋଟେ ହେଲା ଲୁଣ। ଲୁଣ ବି କମ୍ ଖାଆନ୍ତୁ, ଅଧିକ ଲୁଣ ଆଡ୍ କରିକି ଖାଦ୍ୟରେ ଖାଆନ୍ତୁ ନାହିଁ। ତେଣୁ ଏଇ 3 ଯୋଉ ଧଳା ଜିନିଷ କହିଲି, ମଇଦା, ଚିନି, ଲୁଣ, ଆକୁ ଯଦି କଣ୍ଟ୍ରୋଲ କରିଦେବେ ଆପଣ ଡାଇବେଟିକ ବି କଣ୍ଟ୍ରୋଲ ହେଇଯାଇପାରିବ। ଏବଂ ଆପଣ ସବୁବେଳେ ଚେଷ୍ଟା କରନ୍ତୁ ଯୋଉଟା ହାଇ କ୍ୟାଲୋରି ଫୁଡ୍, ଯେତେ କମ୍ ଖାଇବେ ସେତେ ଭଲ, ସେଟାକୁ ଚେଷ୍ଟା କରିବେ, ତାହେଲେ ବହୁତ ସୁନ୍ଦର ଭାବେ ଜୀବନଯାପନ କରିପାରିବେ ଏବଂ ଡାଇବେଟିକ ଆପଣ କଣ୍ଟ୍ରୋଲ ହେଇପାରିବ।
1: ଏଇଠି ଗୋଟିଏ ଧନ୍ୟବାଦ ଆପଣଙ୍କୁ, ଆପଣ ଆମ ସହ ଯୋଗାଯୋଗ କରିଥିବାରୁ। ଏଇଠି ଗୋଟିଏ ପ୍ରଶ୍ନ ଆସୁଛି, ଯେଉଁ ସୁସ୍ଥ ଜୀବନଯାପନ, ଯେଉଁମାନେ ଯୋଗାଭ୍ୟାସ କରୁଛନ୍ତି, ଯୋଗନିଷ୍ଠ ସୁସ୍ଥ ଜୀବନଯାପନ ପାଇଁ ଆହାରର କ'ଣ କିଛି ଭୂମିକା ରହିଛି? ମଞ୍ଜୁ ମ୍ୟାଡମ୍ ଅନୁରୋଧ କରୁଛି।
0: ନିଶ୍ଚିତ ଭାବରେ ଆମର ଯୋଗ ଏବଂ ଆୟୁର୍ବେଦ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। ତ ଆମର ଗୀତାରେ ମଧ୍ୟ କୁହାଯାଇଛି, ଯୁକ୍ତାହାର ବିହାରସ୍ୟ ଯୁକ୍ତ ଚେଷ୍ଟସ୍ୟ କର୍ମସୁ ଯୁକ୍ତ ସ୍ୱପ୍ନ ବବୋଧସ୍ୟ ଯୋଗ ଭବତି ଦୁଃଖାହା। ତ ଆହାରର ସବୁ ସମୟରେ ନିଶ୍ଚିତ ଭାବରେ ଯୋଗାଭ୍ୟାସ ସହିତ ସମ୍ପର୍କ ଅଛି। ଆମେ ଯଦି ଯୋଗାଭ୍ୟାସ କରୁଛେ ତାହେଲେ ଆମର ଆହାର ମଧ୍ୟ ସେହି ଅନୁସାରେ ହେବା ଉଚିତ। ଯଦି ଆମେ ଘଣ୍ଟାଟେ ଯୋଗ କରିକି ଯୋଗ ସେଣ୍ଟରରୁ ବାହାରିକି କିମ୍ବା ଯୋଗ କରିସାରିକି ଯାଇକି ବରା ପିଆଜି ଖାଇବା, ତାହେଲେ ପୁଣି କହିବା ଯେ ମୁଁ ଏତେ ଦିନ ହେଲା ଯୋଗ କରୁଛି କିନ୍ତୁ ମୋର କିଛି ଲାଭ ହେଲା ନାହିଁ। ତେଣୁ ଆପଣଙ୍କୁ ସୁପାଚ୍ୟ ଭୋଜନ ଖାଇବାର ଅଛି। ସକାଳର ଯୋଉ ଆମେ ଅଳ୍ପାହାର କରୁଛେ ସେଥିରେ ଆପଣ ସ୍ପ୍ରାଉଟ୍ ଖାଇବେ, ମାଣ୍ଡିଆ ଖାଇବେ, ଓଟ୍ସ ଖାଇବେ, ଫଳାହାର କରିପାରିବେ। ଏଇ ଭିତରେ ପୁଣି ଯେତେବେଳେ ଆପଣ ଦିନର ମେନ୍ ମିଲ୍କୁ ଆସୁଛନ୍ତି ସେତେବେଳେ ମଧ୍ୟ ଆପଣ ବାଲାନ୍ସ ଡାଏଟ୍ ଖାଇବାର ଅଛି। ଆପଣଙ୍କୁ କାର୍ବୋହାଇଡ୍ରେଟ୍ ଖାଲି ଖାଇଲେ ହେବ ନାହିଁ, କାର୍ବୋହାଇଡ୍ରେଟ୍ ସାଙ୍ଗରେ କିଛି ପ୍ରୋଟିନ୍, ଧୀରେ ଧୀରେ ବୟସ ବଢ଼ିବା ସାଙ୍ଗେ ସାଙ୍ଗେ ଆମର ମସଲ ଲସ୍ ହୋଇଯାଏ, ତ ସେଥିପାଇଁ ଆମକୁ ପ୍ରୋଟିନ୍ ଇନ୍ଟେକ୍ ବହୁତ ଜରୁରୀ। ତ ଆମେ ଖାଲି ଆଗରୁ ଆମର ପୂର୍ବପୁରୁଷମାନେ କାର୍ବୋହାଇଡ୍ରେଟ୍ ଉପରେ ବେଶୀ ଷ୍ଟ୍ରେସ୍ ଦେଉଥିଲେ, କାରଣ ସେମାନଙ୍କୁ ଶାରୀରିକ ପରିଶ୍ରମ ଅଧିକା କରିବାକୁ ପଡୁଥିଲା। ଆଜିକାଲି ଯୁଗରେ ଆମମାନଙ୍କର ଶାରୀରିକ ଶ୍ରମ ନିହାତି ଜିରୋ କହିଲେ ମଧ୍ୟ ଚଳିବ, ତେଣୁ ଆମକୁ କାର୍ବୋହାଇଡ୍ରେଟ୍ର ଦରକାର ବେଶୀ ନାହିଁ। ଆମେ ପ୍ରୋଟିନ୍, ଫ୍ୟାଟ୍, ଭିଟାମିନ୍, ମିନେରାଲ୍ ସବୁ ମିଶେଇକରି ଆମେ ଗୋଟେ ବାଲାନ୍ସ ଡାଏଟ୍ ଖାଇବା ଏବଂ ରାତ୍ରି ଭୋଜନକୁ ଯେମିତି ମୁଁ ଆଗରୁ ମଧ୍ୟ କହିଛି, ସୂର୍ଯ୍ୟାସ୍ତର ଘଣ୍ଟେ ମଧ୍ୟରେ ଆମେ ରାତ୍ରି ଭୋଜନ ସାଦା, ସବୁଠୁ ଦିନର ଯେତିକ ମିଲ୍ ଅଛି ସବୁଠୁ ସରଳ ଭୋଜନ ରାତିରେ କରିବା, ଏବଂ ତାହାଦ୍ୱାରା ଆପଣଙ୍କର ଭୋଜନ ଯେତେବେଳେ ଆପଣଙ୍କର ଠିକ୍ ହୋଇଯିବ ଆପଣଙ୍କର ଶରୀର ମଧ୍ୟ ଠିକ୍ ହୋଇଯିବ।
1: ଧନ୍ୟବାଦ ମ୍ୟାଡାମ୍। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହେଲେଣି, ଆପଣଙ୍କର ପରିଚୟ ଦିଅନ୍ତୁ।

0: ହ୍ୟାଲୋ
1: ଆଜ୍ଞା
0: ନମସ୍କାର
1: ନମସ୍କାର ଆପଣଙ୍କର ପରିଚୟ ଦିଅନ୍ତୁ।
0: ଆସନ୍ତାକାଲି ରଜ ଉପଲକ୍ଷେ ଶୁଭେଚ୍ଛା ଆଉ ଶୁଭକାମନା ସୁନିତା ପୁଷ୍ଟି ଗୋପପୁର ନିଶ୍ଚିନ୍ତ କହିଲି କାଟାଗୋରୀ କହୁଛି
1: ଆପଣଙ୍କୁ ସ୍ୱାଗତ କରୁଛୁ। ପ୍ରଶ୍ନ କଣ ରହିଛି ଆମର ଯାହା ବିଷୟ ରହିଛି?
0: ପ୍ରଶ୍ନ ରହିଛି ମାନେ ଅଧିକ ଏକ୍ସରସାଇଜ କି ବ୍ୟାୟାମ ଯୋଗ କରିବା ଦ୍ୱାରା ଆମ ଶରୀର ଉପରେ ଖରାପ ପଡିବାର ଚାନ୍ସ ଅଛି କି?
1: ଧନ୍ୟବାଦ ଆପଣଙ୍କ ପ୍ରଶ୍ନ ପାଇଁ। ତେବେ ମୁଁ ସୁରେଶ ସାର୍ଙ୍କୁ କହିବା ଅନୁରୋଧ କରୁଛି ଏହି ପ୍ରଶ୍ନର ଉତ୍ତର ଦେବେ।
2: ହଁ ଦେଖନ୍ତୁ ମ୍ୟାଡାମ, ଆମର ଯେଉଁମାନେ ଅଛନ୍ତି 40 ବର୍ଷ ଭିତରେ, 35-40 ବର୍ଷ ଭିତରେ ଯେଉଁମାନେ, ସେମାନେ ଏକ୍ସରସାଇଜ କଲେ ବହୁତ ଭଲ। କାରଣ ଏକ୍ସରସାଇଜ ଏକ ଫିଜିକାଲ ବଡିଟା, ଏକ୍ସଟର୍ନାଲ ବଡି ଯେଉଁଟା ଆମେ କହୁଛେ, ସେଇଟା ହିଁ ଷ୍ଟ୍ରଙ୍ଗ ହୋଇଥାଏ। ଏବଂ ଯୋଗାଭ୍ୟାସ କଲେ କ'ଣ ହେବ ନା, ଆମେ କାମ କରିବା କାପାସିଟି ବଢ଼ିବ। ତା କାରଣ ହେଲା ଏକ୍ସରସାଇଜଟାରେ ଆମର କୌଣସି ବ୍ରିଦିଂ ସହିତ କଣ୍ଟ୍ରୋଲ ନଥାଏ, ଶ୍ୱାସକ୍ରିୟା ସହିତ କିଛି କଣ୍ଟ୍ରୋଲ ନଥାଏ। କିନ୍ତୁ ଆମେ ଯେତେବେଳେ ଯୋଗାଭ୍ୟାସ

0: ଫଙ୍କସନାଲ ବଡି ଯୋଉଟା ଆମେ କହୁଛେ ସେଇଟା ହିଁ ଷ୍ଟ୍ରଙ୍ଗ ହେଇଥାଏ। ଏବଂ ଯୋଗାଭ୍ୟାସ କଲେ କ'ଣ ହବ ନା ଆମେ କାମ କରିବା କାପାସିଟି ବଢ଼ିବ। ତା କାରଣ ହେଲା ଏକ୍ସରସାଇଜରେ ଆମର କୌଣସି ବ୍ରିଦିଂ ସହିତ କଣ୍ଟ୍ରୋଲ ନଥାଏ, ଶ୍ୱାସକ୍ରିୟା ସହିତ କିଛି କଣ୍ଟ୍ରୋଲ ନଥାଏ। କିନ୍ତୁ ଆମେ ଯେତେବେଳେ ଯୋଗାଭ୍ୟାସ କରୁଛେ ସେତେବେଳେ ଯୋଗାସନ ସମୟରେ କଲାବେଳେ ଆମେ କହୁଛୁ ଯେତେବେଳେ ଆପଣ ଶରୀରଟା ଅପୱାର୍ଡ ହେଉଛି ମାନେ ଉପରକୁ ଉଠୁଛି, ତ ଆପଣ ହାତଟା ଉପରକୁ ଉଠେଇଲେ ଶ୍ୱାସ ଭରିକି ଉଠେଇବେ ଏବଂ ଧୀରେ ଧୀରେ ନେବେ। ଏବଂ ଯେତେବେଳେ ହାତଟା ତଳକୁ ଆଣୁଛନ୍ତି ଶ୍ୱାସ ଛାଡ଼ିକି ଆଣିବେ ଆଉ ଧୀରେ ଧୀରେ ଆଣିବେ। ତେଣୁ ଏକ୍ସରସାଇଜ ଅପେକ୍ଷା ଯୋଗାଭ୍ୟାସରେ ଧୀରେ ଧୀରେ କରାଯାଏ ଏବଂ ଶ୍ୱାସକ୍ରିୟା ସହିତ କରାଯାଏ, ବ୍ରିଦିଂ ସହିତ କରାଯାଏ, ତାହାଫଳରେ କି ଆପଣଙ୍କର ସେଲ୍ ଗୁଡ଼ାକ ବେଶୀ ଆକ୍ଟିଭ ହେବ ଏବଂ ନର୍ଭ ସିଷ୍ଟମ ମଧ୍ୟ ଆକ୍ଟିଭ ରହିବ। ଯଦି ଆପଣ ଯୋଗାଭ୍ୟାସ କରିବେ ହାଲିଆ ହେବେନି। ଆପଣ ବୟସ୍କ ଲୋକମାନେ ତ ଏକ୍ସରସାଇଜ ଜମା କରିପାରିବେନି, ଯେଉଁମାନଙ୍କ 40-50-60 ବର୍ଷ ହେଲାଣି ସେମାନେ ଫିଜିକାଲ ଏକ୍ସରସାଇଜ ହାଲିଆ ହେଇଯିବେ ଏବଂ ତାଙ୍କ ଶରୀର ଆକ୍ଟିଭ ବେଶୀ ହେବନି, ବରଂ ସେମାନେ ବେଶୀ ହାଲିଆ ହେଇକିରି ତାଙ୍କୁ ଟାୟାର୍ଡନେସ୍ ଫିଲ୍ କରିବେ ଏବଂ ତାଙ୍କର ମସଲ ଗୁଡ଼ାକ ବେଶୀ ଡିଷ୍ଟର୍ବ କରିବ। ତେଣୁ ସେଥିପାଇଁ ବୟସ୍କ ଲୋକମାନେ ବିଶେଷ ଭାବେ ଆଜି ଆମର ଏଜିଂ ଉପରେ ଚାଲିଛି ଆମର କାର୍ଯ୍ୟକ୍ରମ, ବୟୋବୃଦ୍ଧି ହେବା ସହିତ ଆପଣ ଫିଜିକାଲ ଏକ୍ସରସାଇଜକୁ କମାଇକି ଜଗିଂ, ରନିଂ, ୱାକିଂ ଆକୁ କମାଇକି, ସାଇକେଲିଂ ଆକୁ କମାଇକିରି ଆପଣ ଯୋଗାସନ କରନ୍ତୁ, ପ୍ରାଣାୟମ କରନ୍ତୁ, ଧ୍ୟାନ କରନ୍ତୁ, ତାପରେ ଆପଣଙ୍କ ଶରୀରର ଏକ୍ସଟର୍ନାଲ ପାର୍ଟ ଆକ୍ଟିଭ ହେବ, ଇଣ୍ଟର୍ନାଲ ପାର୍ଟ ଗୁଡ଼ା ବି ଆପଣଙ୍କର ଆକ୍ଟିଭ ରହିବ ଏବଂ ମନ ବି ସ୍ଥିର ରହିବ। କାରଣ ଆଜିକାଲି ସମସ୍ତ ମନ ଅସ୍ଥିର ହୋଇଯାଉଛି, କିନ୍ତୁ ଯୋଗାଭ୍ୟାସ କଲେ ମନ ସ୍ଥିର ହେବ। ବ୍ୟାୟାମ ସହିତ ମନର କିଛି ସମ୍ପର୍କ ନାହିଁ, ଶରୀର ସହିତ ସମ୍ପର୍କ ଅଛି, ଶରୀର ଆପଣ ଆକ୍ଟିଭ ରହିବ। କିନ୍ତୁ ଯୋଗାଭ୍ୟାସ କଲେ, ଆପଣଙ୍କର ପ୍ରାଣାୟମ କଲେ, ଧ୍ୟାନ କଲେ ଆପଣ ମନ ସ୍ଥିର ହେବ ଏବଂ ମନ ସ୍ଥିର ହେଲେ ଆପଣ ସମସ୍ତ କାମ ସୁଚାରୁରୂପେ ସମ୍ପାଦନ କରିପାରିବେ ଆଉ ଜଣେ ଉତ୍ତମ ନାଗରିକ ଭାବରେ ଆପଣ ଜୀବନ ଅତିବାହିତ କରିପାରିବେ।
1: ଆପଣଙ୍କୁ ଧନ୍ୟବାଦ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହେଲେଣି, ଆପଣଙ୍କର ପରିଚୟ ପ୍ରଦାନ କରନ୍ତୁ।
2: ହ୍ୟାଲୋ,
1: ଆଜ୍ଞା, ଆପଣଙ୍କର ପରିଚୟ ପ୍ରଦାନ କରନ୍ତୁ।
2: ହ୍ୟାଲୋ, ସମସ୍ତ ଉପସ୍ଥାପନା କରୁଥିବା ଦାଦା ଅପା ମାନଙ୍କୁ ମୋର ନମସ୍କାର।
1: ଆପଣଙ୍କୁ ମଧ୍ୟ ନମସ୍କାର। ପ୍ରଶ୍ନ କଣ ରହିଛି ଆପଣଙ୍କ ମନରେ?
2: ମୁଁ ପରିଚୟ ଦେଉଛି, ମୁଁ କୁମାରୀ ଦୀକ୍ଷା ଗୋପାଳ, ଗ୍ରାମ ସିନାପଡ଼ା, ପୋଷ୍ଟ ପର୍ଲା, ଥାନା ଧର୍ମଗଡ଼, ଜିଲ୍ଲା କଳାହାଣ୍ଡି, ପ୍ରଦେଶ ଓଡ଼ିଶା ଦେଶ ଭାରତରୁ କହୁଥିଲି ଅପା।
1: ଆଜ୍ଞା, ଆପଣ ଆମର
2: ପ୍ରଶ୍ନ,
1: ହଁ କୁହନ୍ତୁ।
2: ମୋର ପ୍ରଶ୍ନ ହେଲା, ମାନେ ବିପି ସାଙ୍ଗକୁ ବିପି ହେଇଛି, ବିପି ଟା ପୁରା କମୁଛି, କମିଗଲେ ପୁରା କମିଯାଉଛି ଆଉ ବଢିଗଲେ ପୁରା ବଢିଯାଉଛି ଅପା, ତାର କାରଣ କଣ, ମାନେ କେମିତି କଲେ ତୁଲରେ ରହିବ, ସେଇ କଥା ମୁଁ ଆପଣଙ୍କୁ ପ୍ରଶ୍ନ କଲି।
1: ଧନ୍ୟବାଦ ଆପଣଙ୍କୁ ଆପଣଙ୍କ ପ୍ରଶ୍ନ ପାଇଁ। ମୁଁ ମଞ୍ଜୁ ମ୍ୟାଡାମଙ୍କୁ ଅନୁରୋଧ କରୁଛି,
3: ଆପଣ ଶୁଣନ୍ତୁ, ଆପଣ ବିପି ଯୋଉ ବଢୁଛି କମୁଛି ତା ମାନେ ଷ୍ଟେବୁଲ ରହୁନାହିଁ, ସେଥିପାଇଁ ଆପଣ କଣ ମେଡିସିନର ସହାୟତା ନେଇଛନ୍ତି କି? ଆଉ ଏବଂ ଆପଣ କଣ କଲେ?
2: ମେଡିସିନ ଖାଇଲେ ମଧ୍ୟ ସେ ବିପିଟା, ମେଡିସିନ ଖାଇଲେ ମଧ୍ୟ ସେ କମିଗଲେ ପୁରା ବଢୁନି, ଆଉ ଯଦି ବଢିଗଲା ମାନେ ତାକୁ ଅସୁବିଧା କରୁଛି।
3: ଶୁଣନ୍ତୁ, ତାହେଲେ ଆପଣ ଯୋଗର ଅଭ୍ୟାସରେ ଆପଣଙ୍କୁ ଆପଣଙ୍କର ବିପିକୁ କଣ୍ଟ୍ରୋଲ କରିପାରିବେ। ଲୁଣ, ଆପଣଙ୍କର ଖାଦ୍ୟରେ ମଧ୍ୟ ଲୁଣ ଏବଂ ମସଲା ଜାତୀୟ, ତେଲ ଜାତୀୟ ଖାଦ୍ୟକୁ କମ୍ କରିବେ। ତା ଛଡ଼ା ଆପଣ ଅନୁଲୋମ ବିଲୋମ, ପ୍ରାଣାୟମ ଏବଂ ଶବାସନ, ଶବାସନ ଯୋଉଠି ଆମେ ୟା ଆଗରୁ ଯଦି ଚର୍ଚ୍ଚା ଆପଣ ଶୁଣିଥିବେ ଆଜିର, ତାହେଲେ ସେଥିରେ ଶବାସନ ବିଷୟରେ ସାର୍ କହିଥିଲେ ଏବଂ ଅନୁଲୋମ ବିଲୋମ ବିଷୟରେ ମଧ୍ୟ ଆମେ ଚର୍ଚ୍ଚା କରିଥିଲୁ। ତେବେ ଆଉ ଥରେ କହିଦେଉଛି, ଗୋଟିଏ ଜାଗାରେ ସ୍ଥିର ହୋଇକି ବସିବେ, ଅଣ୍ଟା ବେକ ସିଧା କରିକି ବସେଇବେ ଏବଂ ବା ନାକରେ ଶ୍ୱାସ ଭରିବେ, ଡାହାଣ ନାକରେ ଛାଡ଼ିବେ, ପୁଣି ଡାହାଣ ନାକରେ ଭରିକିରି ବା ନାକରେ ଛାଡ଼ିବେ। ଏମିତି ଆପଣ 10 ରାଉଣ୍ଡ ଖଣ୍ଡେ କରନ୍ତୁ ସକାଳେ ଏବଂ ସନ୍ଧ୍ୟାବେଳେ। ଯଦି 10-10 ମିନିଟ୍ ସକାଳେ ଏବଂ 10 ମିନିଟ୍ ସନ୍ଧ୍ୟାରେ ଆପଣ ଏହି ପ୍ରାଣାୟାମକୁ ଅଭ୍ୟାସ କରୁଛନ୍ତି, ତାହେଲେ ଆପଣଙ୍କର ବିପି କଣ୍ଟ୍ରୋଲରେ ଆସିବ, ଅନଷ୍ଟେବଲ୍ ହେବନି, ବଢ଼ିଯିବନି କିମ୍ବା କମିଯିବନି। ଯେତେବେଳେ ଆପଣଙ୍କର ବଢ଼ିଯାଉଛି କିମ୍ବା କମିଯାଉଛି, ତା ସହିତ ମଧ୍ୟ ଆପଣ ଟିକେ ଡକ୍ଟରଙ୍କୁ ପରାମର୍ଶ କରିବେ। ଯଦି ତାଙ୍କର ଅଲଗା କିଛି ଦୋଷ ଥାଏ ସେଥିପାଇଁ, ତାହେଲେ ଡକ୍ଟରଙ୍କର ମଧ୍ୟ ପରାମର୍ଶ ନେବେ। ଯଦି ଯୋଗ ପ୍ରଶିକ୍ଷକ କିଏ ଅଛନ୍ତି ସେଠି, ତାହେଲେ ତାଙ୍କର ମଧ୍ୟ ପରାମର୍ଶ ନେଲେ ସେ ଆପଣଙ୍କର ଦେଖିପାରିବେ ସଠିକ୍ ଭାବରେ, ଆପଣଙ୍କୁ ଅନୁଲୋମ ବିଲୋମ କିପରି କରିପାରିବେ ତାକୁ ମଧ୍ୟ ବତେଇଦେବେ।
1: ଆପଣଙ୍କୁ ଧନ୍ୟବାଦ ମ୍ୟାଡାମ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହୋଇଛନ୍ତି, ଆପଣ ପରିଚୟ ପ୍ରଦାନ କରନ୍ତୁ। ଆଜ୍ଞା ନମସ୍କାର, ଆପଣଙ୍କର କଣ ପ୍ରଶ୍ନ ରହିଛି?
4: ପ୍ରଶ୍ନ ଅଛି, ମୋର ଶ୍ୱାସ ରୋଗ ପାଇଁ ଯୋଗର କଣ ମାନେ ଶକ୍ତିଶାଳୀ।

0: ଧନ୍ୟବାଦ ସୁରେଶ ସାର୍ଙ୍କୁ ଅନୁରୋଧ କରୁଛି।
1: ହଁ, ଆପଣଙ୍କର ବିପି ଅଛି ନା ନାହିଁ କୁହନ୍ତୁ, ବ୍ଲଡ୍ ପ୍ରେସର ଅଛି ନାହିଁ? ବ୍ଲଡ୍ ପ୍ରେସର ଯଦି ନାହିଁ, ଆପଣ କପାଲଭାତି ଭସ୍ତ୍ରିକା ଭଳି ପ୍ରାଣାୟାମ କଲେ ଆପଣଙ୍କର ଶ୍ୱାସ ରୋଗ ଉପରେ ଠିକ ଆସର ଆସିବ। ଗୋଟେ ଅତି ସହଜ ଉପାୟ ଆପଣ ବତେଇ ଦେଉଛି, ଆପଣ ତେଲ ନେତି କରନ୍ତୁ। ନେତି ଗୋଟେ କ୍ରିୟା ଅଛି, ସେଥିରେ ଆପଣ ପ୍ରଥମେ ତୈଳ ନେତି କରନ୍ତୁ। ତୈଳ ନେତି ହେଲା, ଗୋଟେ ଛୋଟ ଡ୍ରପରଟେ ନେଇ ଆସିବେ, ଟିକେ ସୋରିଷ ତେଲ ଆପଣ ସେଥିରେ ଡ୍ରପରେ ନେଇକି ନାକର ବାଁ ପଟେ ଡାହାଣ ପଟେ ଟିକେ ଭିତରକୁ ପୁରେଇବେ। ଛାଡ଼ିଦେଲା ପରେ ତାପରେ ତାକୁ ଖ ଖ କରିକି ପାଟି ବାଡ଼େ ବାହାର କରିଦେବେ। ଏଇଟା କିଛି ଦିନ କଲା ପରେ ଆପଣ ଗୋଟେ ରବର ନେତି ଆମର ଅଛି, ଯେଉଁଟାକି କମ୍ପ୍ଲିଟଲି ସେଇଟା ଭଲ ହେଇପାରିବ। ଯଦି କିଏ ଯୋଗ ବିଶେଷଜ୍ଞ ଅଛନ୍ତି ତାଙ୍କୁ କୌଣସି ଆପଣ ନୀତିକ୍ରିୟାରେ ସହଯୋଗ କରିବେ, କାରଣ ଶ୍ୱାସ ଗୋଟେ ରୋଗ ଯେଉଁଟାକି କେବଳ ପ୍ରାଣାୟାମ ଦ୍ୱାରା ହିଁ ଭଲ ହେବ, ଏଠି କିଛି ଆସନ କରିପାରିବେନି। ଶ୍ୱାସ ରୋଗୀମାନେ ଯଦି ଆସନ କରିବେ ସେମାନେ ଜଲ୍ଦି ଥକା ହେଇଯିବେ, ତାଙ୍କୁ ଜଲ୍ଦି ହାଲିଆ ହେଇଯିବେ ଏବଂ ଶ୍ୱାସ ନେବା ତାଙ୍କୁ କଷ୍ଟ ହେବ। ତେଣୁ ସେଥିପାଇଁ ସେମାନେ ତାଙ୍କର ନୋଜାଲ ସିଷ୍ଟମକୁ ଠିକ୍ ରଖିବା ପାଇଁ ତେଲ ନେତି କରନ୍ତୁ, ନାକରେ ଟିକେ ତେଲ ପକାନ୍ତୁ। ରାତିରେ ଶୋଇବା ପୂର୍ବରୁ ଟିକେ ଟିକେ ଦୁଇପଟ ନାକରେ ତେଲ ପକାଇବେ, ତାହେଲେ ଦେଖିବେ ଆପଣଙ୍କ ନାକଟା ନୋଜାଲ ସିଷ୍ଟମଟା ଠିକ୍ ରହିବ ଏବଂ ସେଇଟା କ୍ଲିନ୍ ହେଇଯିବ। ଆଉ ଯଦି ତାକୁ ପୁରା କମ୍ପ୍ଲିଟ୍ ଭଲ ହେବା ପାଇଁ ଚାହୁଁଛନ୍ତି, ଆପଣ ଯେକୌଣସି ଯୋଗ ବିଶେଷଜ୍ଞ ସହିତ ପରାମର୍ଶ କରିକି ନେତିକ୍ରିୟା କରନ୍ତୁ। ଆପଣ ରବର ନେତି, ଜଲ ନେତି ସବୁ ନେତିକ୍ରିୟା କଲେ ଆପଣ ଜଲ୍ଦି ଭଲ ହୋଇଯାଇପାରିବେ, ଏଇଟା ଆମର ଅନୁରୋଧ। ନୋଜାଲ ସିଷ୍ଟମକୁ ଠିକ୍ ରଖିଲେ ଆପଣ ଭଲ ହୋଇପାରିବେ। ପ୍ରାଣାୟାମ ଡେଲି କରନ୍ତୁ, ଆପଣ ଅନୁଲୋମ ବିଲୋମ ପ୍ରାଣାୟାମ, କପାଲଭାତି ପ୍ରାଣାୟାମ, ଭସ୍ତ୍ରିକା ପ୍ରାଣାୟାମ ଏସବୁ କଲେ କ'ଣ ହେବ, ନାକ ଭିତରେ ଯେତେବେଳେ ମଇଳା ଥିବ, ଯେଉଁ ବାଟଟା ଥିବ, ସେଇଟା ଫ୍ରି ହେଇଯିବ। ଆଉ ଫ୍ରି ହେଲେ ତାଙ୍କୁ ଆଉ କଷ୍ଟ ହେବନି ଏବଂ ତାଙ୍କୁ ଯେଉଁ ସାଇନସ୍ ସିଷ୍ଟମଟା ତାଙ୍କର ଠିକ୍ ରହିବ, ସାଇନସ୍ ସିଷ୍ଟମ ଠିକ୍ ହେଇଗଲେ ସେ ଶ୍ୱାସ ରୋଗରୁ ଭଲ ହୋଇପାରିବେ।
0: ଶ୍ରୋତା ବନ୍ଧୁ, ଏଇଠି ଆମେ କହି ରଖୁଛୁ, ଯେଉଁମାନେ ଯୋଗାଭ୍ୟାସ କରିବା ପାଇଁ ଚାହୁଁଛନ୍ତି ବା ଆସନ ପ୍ରାଣାୟାମ କରିବା ପାଇଁ ଚାହୁଁଛନ୍ତି, ଯୋଗ ପ୍ରଶିକ୍ଷକଙ୍କ ତତ୍ତ୍ୱାବଧାନରେ କରିବେ। ଆପଣ ଯଦି ଯୋଗ ପ୍ରଶିକ୍ଷକଙ୍କ ପ୍ରତ୍ୟକ୍ଷ ଭାବରେ ତତ୍ତ୍ୱାବଧାନରେ କରିବେ ତେବେ କୌଣସି ଅସୁବିଧା ହେବ ନାହିଁ। ଧନ୍ୟବାଦ। ତେବେ ଆଉ ଜଣେ ଆମ ସହ ଯୋଡ଼ି ହୋଇଛନ୍ତି ଶ୍ରୋତା ବନ୍ଧୁ, ଫୋନ୍ ମାଧ୍ୟମରେ କୁହନ୍ତୁ, ଆପଣଙ୍କର ପରିଚୟ ପ୍ରଦାନ କରନ୍ତୁ।
2: ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର,
2: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ୍ ଚର୍ତିକା ବଜାର ଜଗତସିଂହପୁର।
0: ଆଜ୍ଞା, ଆପଣଙ୍କର କ'ଣ ପ୍ରଶ୍ନ ରହିଛି?
2: ବହୁତ କିଛି କ୍ୱେଶ୍ଚିନ୍ ତ ମୋ ମନକୁ ଆସୁଛି, କିନ୍ତୁ ମୁଁ ତିନୋଟି କ୍ୱେଶ୍ଚିନ୍ ପଚାରୁଛି ସାର୍ଙ୍କୁ ମ୍ୟାଡାମ୍ଙ୍କୁ।
0: ଆଜ୍ଞା,
2: ମୋ କ୍ୱେଶ୍ଚିନ୍ ହେଉଛି, ଫାର୍ଷ୍ଟ କ୍ୱେଶ୍ଚିନ୍ ହେଉଛି, ଯେଉଁମାନେ ଯୋଗ କରୁଛନ୍ତି ସେମାନେ ସୁଲଭ ଖାଦ୍ୟ ଖାଇବା ଉଚିତ କି ନାହିଁ? ଆଡ଼େ ନିଶା ସେବନ କରୁଥିବେ, ଡ୍ରିଙ୍କିଂ କରୁଥିବେ, ସିଗାରେଟ୍ ଖାଉଥିବେ, ତା ସହିତ ଫାଷ୍ଟଫୁଡ୍ ଖାଉଥିବେ, ଚିକେନ ମଟନ ବିରିୟାନୀ ଖାଉଥିବେ, ସେଆଡ଼େ ଯୋଗ କରୁଥିବେ, ଏଇଟା ଫଳପ୍ରଦ ହେବ କି ନାହିଁ? ମୋର ସେକେଣ୍ଡ କ୍ୱେଶ୍ଚିନ୍ ହେଉଛି, ଯେଉଁମାନେ ଜିମ୍ ଯାଉଛନ୍ତି, ଜିମ୍ରେ ଏକ୍ସରସାଇଜ୍ କରୁଛନ୍ତି, ସେମାନଙ୍କ ପାଇଁ ଯୋଗ ଦରକାର କି ନାହିଁ? ଯେଉଁମାନେ ଫିଜିକାଲ ଫିଟନେସ୍ ଠିକ୍ ଅଛି, ଯେଉଁମାନେ ସାଇକ୍ଲିଂ କରୁଛନ୍ତି, ଶାରୀରିକ ପରିଶ୍ରମ କରୁଛନ୍ତି, ସେମାନଙ୍କ ପାଇଁ ଏଇଟା ଦରକାର କି ନାହିଁ? ଥାର୍ଡ କ୍ୱେଶ୍ଚିନ୍, ଯେଉଁମାନଙ୍କ ଚର୍ବି ହେଇଯାଇଛି, ମେଦବହୁଳ ହେଇଯାଇଛି, ବେଙ୍ଗ ଫୁଲା ଭଳିଆ ଫୁଲି ଯାଇଛନ୍ତି, ନିଶ୍ୱାସ ନେବାରେ କଷ୍ଟ ହେଉଛି, ସେମାନେ ଯୋଗ କଲେ ସେମାନଙ୍କ ପାଇଁ ଫଳପ୍ରଦ ହେବ କି ନାହିଁ? ଆଉ ପିଲା ବୁଢା ଏମାନଙ୍କ ପାଇଁ କି ଏ ବିଷୟରେ ଟିକେ ସାର ମ୍ୟାଡାମ୍ କିଛି କୁହନ୍ତୁ। ଆଉ
0: ଆହାର ସମ୍ପର୍କରେ ଯାହା ଆପଣ ପ୍ରଶ୍ନ କରିଛନ୍ତି ସେ ସମ୍ପର୍କରେ ତ ଆମେ ଟିକିଏ ପୂର୍ବରୁ କହିସାରିଲୁଣୁ, ତେବେ ଜିମ୍ ସମ୍ପର୍କରେ ଯାହା କହିଛନ୍ତି ବା ମେଦବହୁଳତା, ଆଉ ଗୋଟିଏ ପ୍ରଶ୍ନ ଆପଣଙ୍କର ରହିଛି ମେଦବହୁଳତା ସମ୍ପର୍କରେ, ମୁଁ ମହାଶୟ ସୁରେଶ ମହାପାତ୍ରଙ୍କୁ ଅନୁରୋଧ କରୁଛି ଆପଣଙ୍କ ପ୍ରଶ୍ନର ଉତ୍ତର ଦେବେ।
1: ଆପଣ ଯାହା ହଉ ବହୁତ ତିନୋଟି ସୁନ୍ଦର ପ୍ରଶ୍ନ ପଚାରିଛନ୍ତି, ଯାହାକି ଯେଉଁମାନେ ଯୋଗ କରିବେ ତାଙ୍କ ପାଇଁ ନିହାତି ଆବଶ୍ୟକତା ଅଛି। ଯେଉଁମାନେ ନିଶା ସେବନ କରୁଛନ୍ତି ବା ଡ୍ରିଙ୍କିଂ କରୁଛନ୍ତି ସେମାନଙ୍କୁ ପ୍ରଥମେ ଯୋଗରେ ଜଡ଼ିତ କରିଦିଅନ୍ତୁ। ସେମାନେ ଯୋଗରେ ଜଏନ୍ କଲା ପରେ ଯେ ବାୟୋଲୋଜିକାଲି ଚେଞ୍ଜ ହେବ, ଅଟୋମେଟିକାଲି ସେ ତାଙ୍କ ଚେଞ୍ଜ ହେଇଯିବ। କାରଣ ଆମେ ଦେଖୁଛୁ ଯେଉଁମାନେ ନିଶା ସେବନ କରୁଛନ୍ତି ବା ନନ୍ଭେଜ୍ ନ ଖାଇଲେ କେବେ ବି ରହିପାରୁନାହାନ୍ତି, ପ୍ରତ୍ୟେକ ଦିନ ନନ୍ଭେଜ୍ ପ୍ରାୟ ନିଶ୍ଚିତ ତାଙ୍କ ଫୁଡ଼୍ ରହୁଛି, ସେମାନେ ଆମ ସହିତ ଯୋଗାଭ୍ୟାସ କଲା ପରେ ତାଙ୍କର କଣ୍ଟ୍ରୋଲ ହେଇଯାଉଛି ଅଟୋମେଟିକ। ସେମାନେ ନା ମୁଁ ଯୋଗ କରିବିନି, ମୋତେ ଆଉ ଭଲ ଲାଗୁନି, ମୁଁ ଆଉ ନିଶା ସେବନ କରିବିନି, ବିଡ଼ି ସିଗାରେଟ୍ ଖାଇବିନି, ମାଛ ମାଂସ ମଦ ମାଂସ ଖାଇବିନି, ଏସବୁ ସେ ଅଟୋମେଟିକ ତାଙ୍କ ମନରେ ଗୋଟେ ଧାରଣା ଆସୁଛି, ସେମାନେ ଛାଡ଼ି ଦେଉଛନ୍ତି, ବହୁତ ଆମେ ଲୋକଙ୍କୁ ଦେଖିଲୁଣି। ଦ୍ୱିତୀୟ କଥା ହେଲା ଯେ ଆପଣ ଯୋଉ ମେଦବହୁଳତା କଥା କହିଲେ, ଯେଉଁମାନଙ୍କର ମୋଟା ହେଇଯାଉଛନ୍ତି ସେମାନଙ୍କୁ କେତୋଟି ଆଡ଼ଭାଇସ୍, ସେମାନେ ପ୍ରଥମ ଆଡ଼ଭାଇସ୍ ହେଲା ସେମାନେ ସୂର୍ଯ୍ୟାସ୍ତର ଯେତେ ଜଲ୍ଦି ଖାଇବେ ସେତେ ଭଲ। ମ୍ୟାଡାମ୍ ତ କହୁଥିଲେ ମଞ୍ଜୁଆଣ ଟିକେ ଆଗକୁ ଏକ ଘଣ୍ଟା ଭିତରେ ବା ମ୍ୟାକ୍ସିମମ୍ ଦୁଇ ଘଣ୍ଟା ଭିତରେ ଯଦି ସେ ଖାଇବେ, ଆଠଟା ଭିତରେ ଖାଇବେ, ତାହେଲେ ଦେଖିବେ ତାଙ୍କର ଗୋଟେ ବାୟୋଲୋଜିକାଲି ବଡିରେ ଚେଞ୍ଜ ଆସିବ, ତାଙ୍କ ଚର୍ବିଗୁଡ଼ା କମିବ। ଆଉ ଗୋଟେ ଜିନିଷ ହେଲା ଯେ ସେମାନେ ଖାଇବା ଆଗରୁ ସାଲାଡ୍ ଖାଆନ୍ତୁ, ତାଙ୍କର ପ୍ରିନ୍ସିପାଲ ଫୁଡ୍ ଯେତେବେଳେ ଖାଉଛନ୍ତି ଡିନର ବା ଲଞ୍ଚ କଲା ଆଗରୁ ପ୍ରଥମେ ସାଲାଡ୍ ଖାଆନ୍ତୁ। खंडे काकुड़ी खंडे।

0: ଗାଜର ଟିକେ ଟମାଟୋ ତାକୁ ଟିକେ ପିସ୍ ପିସ୍ କାଟିଦେବେ ଆଗ ସେଇଟା ଖାଇବେ ତାପରେ ଏଇଟା ଖାଇବେ। ଖାଇଲା ବେଳେ ପାଣି ପିଅନ୍ତୁନି, ଖାଇଲା ବେଳେ ପାଣି ପିଇଲେ ମୋଟା ହେଇଯିବାର ଚାନ୍ସ ଅଛି। ଖାଇଲା ବେଳେ ଟିଭି ଦେଖିଲେ ମଧ୍ୟ ଆପଣ ଚାନ୍ସ ଅଛି, ବା ମୋବାଇଲ ଦେଖିଲେ ଚାନ୍ସ। ଆଜିକାଲି ତ ମା ମାନେ ପିଲାଙ୍କୁ ମୋବାଇଲ ଧରି ଦେଉଛନ୍ତି, ତୁ ଖାଉନୁ ମୋବାଇଲ ଦେଖି ଖା। ତାପରେ କଣ ହଉଛି ନା ସେମାନଙ୍କର ଅଟୋମେଟିକାଲି ଯୋଉ ଖାଦ୍ୟଟା ସେଟା ଠିକ ଭାବରେ ବଡି ଭିତରେ ଡାଇଲିସିସ୍ ନ ହେଇକିରି, ଡାଇଜେସନ ନ ହେଇକିରି ସବୁ ଜଏଣ୍ଟ ଗୁଡ଼ାକ ଯାଏ, ସବୁ ନର୍ଭ ଗୁଡ଼ାକ ସବୁ ମସଲରେ ସେଟା ଜମା ହେଇ ରହିଯାଉଛି କ୍ୟାଲୋରି ଗୁଡ଼ା। ତାପରେ ସେମାନେ ମୋଟା ହେଇଯାଉଛି, ଚର୍ବି ହେଇଯାଉଛି ଆପଣଙ୍କର ଯୋଉ କଥା କହିଲେ। ତେଣୁ ଖାଇଲା ବେଳେ ଟିକେ କଣ୍ଟ୍ରୋଲ କରିବେ, ଖାଇଲା ବେଳେ ପାଣି ପିଇବେନି, ଖାଇସାରି ସାଙ୍ଗେ ସାଙ୍ଗେ ପାଣି ପିଇବେନି, ଏବଂ ଆପଣଙ୍କର ଯୋଉ କଥା କହିଲି ଖାଇଲା ଗୋଟେ ସାଲାଡ଼ ଖାଇବେ। ଦ୍ୱିତୀୟ କଥା ହେଲା ସେମାନେ ଗୋଟେ ସୂର୍ଯ୍ୟମୁଦ୍ରା କରନ୍ତୁ, ମାନେ ବେଶୀ ଚର୍ବି ହେଇଯାଇଛି ସୂର୍ଯ୍ୟମୁଦ୍ରା କରନ୍ତୁ। ସୂର୍ଯ୍ୟମୁଦ୍ରା ହେଲା ଆପଣ ଯୋଉ ରିଙ୍ଗ ଫିଙ୍ଗରଟା ଅଛି ନା, ଅନାମିକା ଆଙ୍ଗୁଠିକୁ ମୋଡ଼ିଦେବେ, ଟିକେ ମୋଡ଼ିକି ରଖିବେ ଏବଂ ତା ଉପରେ ଚାପ ଦେବେ ବୃଦ୍ଧା ଆଙ୍ଗୁଳିରେ, ସେଟା ହେଲା ସୂର୍ଯ୍ୟମୁଦ୍ରା। ଡେଲି 5 ମିନିଟ୍ ସୂର୍ଯ୍ୟମୁଦ୍ରା କରନ୍ତୁ। ଯେମିତି ସୂର୍ଯ୍ୟ ଆପଣ ପାଣିଟାକୁ ଟାଣିକି ନେଇଯାଆନ୍ତି ଶୁଖେଇ ଦିଅନ୍ତି, ସେମିତି ଚର୍ବିଟାକୁ ଶୁଖେଇ ଦେବା ପାଇଁ ବା ମୋଟାପା କମାଇବା ପାଇଁ ବହୁତ ସୁନ୍ଦର ସିଷ୍ଟମ ହେଲା ସୂର୍ଯ୍ୟମୁଦ୍ରା। କେବଳ ରିଙ୍ଗ ଫିଙ୍ଗରଟା ମୋଡ଼ିକି ରଖିବେ, ତାକୁ ବୁଢ଼ା ଆଙ୍ଗୁଳିରେ ଚାପିବେ, ଆର ତିନି ଆଙ୍ଗୁଠି ସିଧା ରହିବ, ଆଣ୍ଠୁ ଉପରେ ହାତ ରଖିବେ ଖାଲି ପେଟରେ। ଡେଲି 5 ମିନିଟ୍ ସକାଳେ, ଡେଲି 5 ମିନିଟ୍ ସନ୍ଧ୍ୟାରେ କରନ୍ତୁ, ଆପଣ ଦେଖିବେ ଅଟୋମେଟିକ ତାଙ୍କର ମଦ୍ୟମତା କମିବ, ଚର୍ବି କମିବ, ଏବଂ ସେ ଜଣେ ଆମ ଆଦମୀ ଭଳିଆ, ଆମ ଭଳିଆ ସାଧାରଣ ଲୋକ ହେଇକି ରହିପାରିବେ।
1: ବହୁତ ବହୁତ ଧନ୍ୟବାଦ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହେଇଛନ୍ତି, ଆପଣ ପରିଚୟ ଦିଅନ୍ତୁ ଏବଂ ପ୍ରଶ୍ନ ମଧ୍ୟ ପଚାରନ୍ତୁ।
2: ଆଜ୍ଞା ନମସ୍କାର, ପରେଶ କୁମାର କେଉଁଝରର ମଦନପୁରରୁ କହୁଛି। ଆଜ୍ଞା
1: ଆଜ୍ଞା ନମସ୍କାର, ପ୍ରଶ୍ନ କଣ ରହିଛି ଆପଣଙ୍କର?
2: ଆଜ୍ଞା ମୋର ଆକ୍ଚୁଆଲି ପ୍ରୋଷ୍ଟେଟ, ମୋର ବୟସ 68 ବର୍ଷ।
1: ଆଜ୍ଞା
2: ମୋର ପ୍ରୋଷ୍ଟେଟ ରେ ସମସ୍ୟା ଅଛି, ତା ସହିତ ମୋର ଅର୍ଥ ବି ଅଛି ଆଜ୍ଞା, ଇଣ୍ଟରନାଲ ପାଇଲ୍ସ ଅଛି, ଟିକେ ଅଳ୍ପ ସାମାନ୍ୟ ଅଛି ଆଜ୍ଞା। ଆଉ ସାମାନ୍ୟ ବିପି ପାଇଁ ମୁଁ 10 mg ର ଗୋଟେ ବିପି ଟାବଲେଟ୍ ଖାଉଛି, ବ୍ଲଡ୍ ପ୍ରେସର ଟାବଲେଟ, ଡାଇବେଟିସ ନାହିଁ। ତ ମୁଁ ସୂର୍ଯ୍ୟ ନମସ୍କାର କରିପାରିବି କି ନାହିଁ? ଆଉ ସବୁଦିନ ସକାଳେ ଆଜ୍ଞା। ତାପରେ ଆଜ୍ଞା ଅନ୍ୟାନ୍ୟ ଏକ୍ସରସାଇଜ୍ ମୁଁ କରୁଛି, ଭୁଜଙ୍ଗାସନ କରୁଛି, ଇତ୍ୟାଦି ଯୁଆଡ଼େ ତଳି ପେଟ ସମସ୍ୟା ତ ଅଛି, ସମସ୍ୟା ଅଛି, କରିପାରିବି କି ନାହିଁ ଆଜ୍ଞା? ମୁଁ ଏଇ କଥା ମୋର ପ୍ରଶ୍ନ ଥିଲା ଆଜ୍ଞା। ଆଉ ଗୋଟେ ହାର୍ନିଆ ବି ଅଛି, ଇମ୍ବୁଲିକାଲ ହାର୍ନିଆ, ନାହିଁ ମୁଣ୍ଡରେ ଗୋଟେ ଇମ୍ବୁଲିକାଲ ହାର୍ନିଆ ବି ଅଛି।
1: ଧନ୍ୟବାଦ ଆପଣଙ୍କ ପ୍ରଶ୍ନ ପାଇଁ। ମୁଁ ମହାଶୟ ସୁରେଶ ମହାପାତ୍ରଙ୍କୁ ଏ ପ୍ରଶ୍ନର ଉତ୍ତର ଦେବା ପାଇଁ ଅନୁରୋଧ କରୁଛି।
0: ସାର୍ ଦେଖନ୍ତୁ, ଆପଣଙ୍କର ନିୟମ ଅଛି, ହାର୍ନିଆ ଯାହାର ଥିବ ସେ ଭୁଜଙ୍ଗାସନ ପେଟ ଉପରେ ଶୋଇକି କିଛି ବି ଆସନ କରିବେନି, ବିଲକୁଲ ଆସନ କରନ୍ତୁନି। ଆପଣ ଯଦି ଭୁଜଙ୍ଗାସନ କରିବା ଫଳରେ ହାର୍ନିଆ ବଢ଼ିଯିବାର ବି ଚାନ୍ସ ଅଛି, ତେଣୁ ହାର୍ନିଆ ରୋଗୀମାନଙ୍କୁ ଆମେ ବାରବାର ମନା କରୁଛୁ, ସେମାନେ କୌଣସି ପେଟ ଉପରେ ଆସନ କରିବେ ନାହିଁ, କିନ୍ତୁ ପିଠି ଉପରେ ଆସନ କରନ୍ତୁ। ଆପଣ ପିଠି ଉପରେ ନୌକାସନ କରନ୍ତୁ, ଡଙ୍ଗାରେ ଯେମିତି ଥାଏ ନା ସେ ନୌକାସନ କରନ୍ତୁ, ମାନେ ଆପଣ ଶ୍ୱାସ ଭରିକି ଗୋଡ଼ ଉପରକୁ ଉଠେଇବେ, ହାତ ବି ଉଠେଇବେ, ଆଉ ପିଠିଟା ବି ଉଠେଇବେ, ପିଠି ମୁଣ୍ଡ ଉଠେଇବେ, ସାରା ଭାରଟା ହିପ୍ସ ଉପରେ ରହିବ, ଆପଣ ନିତମ୍ବ ଉପରେ ସାରା ଭାରଟା ରଖିବେ, ନୌକା ଭଳିଆ ଶ୍ୱାସ ଭରିକି ଉପରକୁ ଉଠିବେ, ଟିକେ ରହିବେ, ଶ୍ୱାସକୁ ନର୍ମାଲ କରିବି ଟିକେ ରହିବେ, ତାପରେ ଶ୍ୱାସ ଛାଡ଼ିକି ଫେରି ଆସିବେ। ଏଇଟା ଆପଣ କରନ୍ତୁ, ଦେଖ ହାର୍ନିଆ ପାଇଁ ବହୁତ ଲାଭକାରୀ ହବ ହେଲା। ଆଉ ଦ୍ୱିତୀୟ କଥା ହେଲା, ଆପଣ ଆଉ ଗୋଟେ କ୍ୱେଶ୍ଚିନ୍ ଆପଣ ଥିଲା,
2: ସୂର୍ଯ୍ୟ ନମସ୍କାର
0: ଆପଣ କରନ୍ତୁ, କିଛି ଅସୁବିଧା ନାହିଁ, ସୂର୍ଯ୍ୟ ନମସ୍କାର କୌଣସି ପ୍ରୋବ୍ଲେମ ନାହିଁ କରିବାରେ, ଆପଣ ସୂର୍ଯ୍ୟ ନମସ୍କାର କରିପାରିବେ ହଁ। ହାର୍ନିଆ ପାଇଁ କିନ୍ତୁ ପେଟ ଉପରେ ଆଜିଠୁ କେବେ ଆସନ କରିବେ ନାହିଁ, ମନେ ରଖନ୍ତୁ, ପେଟ ଉପରେ ଆସନ କରିବେନି, ପିଠି ଉପରେ ଆସନ କରିପାରିବେ, ସୂର୍ଯ୍ୟ ନମସ୍କାର କରିବେ, କିଛି ଅସୁବିଧା ନାହିଁ।
1: ତେବେ ଆପଣଙ୍କୁ ଧନ୍ୟବାଦ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହେଲେଣି, ଆପଣଙ୍କର ପରିଚୟ ଦିଅନ୍ତୁ ଏବଂ ପ୍ରଶ୍ନ ପଚାରନ୍ତୁ, ଏଇଟି ବୋଧେ ଆମର ଶେଷ କଲ୍ ଆମର କାର୍ଯ୍ୟକ୍ରମରେ, ତେଣୁ ଆପଣଙ୍କ ପ୍ରଶ୍ନ ପଚାରନ୍ତୁ।
3: ନମସ୍କାର
1: ନମସ୍କାର ନମସ୍କାର, ଆପଣଙ୍କ ପରିଚୟ ଦିଅନ୍ତୁ ପ୍ରଥମେ।
3: ମୁଁ ଦେବଜାନୀ କୁମାର ସୋମପୁର ବେଣାହାର ବୋରିନା ଜଗତସିଂହପୁର।
1: ଆଜ୍ଞା ଆଜ୍ଞା, ସ୍ୱାଗତ କରୁଛୁ ଆମର କାର୍ଯ୍ୟକ୍ରମକୁ।
3: ଆଜ୍ଞା,
1: ଆପଣଙ୍କର କଣ ପ୍ରଶ୍ନ ରହିଛି?
3: ମ୍ୟାଡମ୍, ଆମର କିଡ୍ସ ରୋଗ ପାଇଁ କୋଉ କୋଉ ଯୋଗ କରିବା ଆବଶ୍ୟକ?
1: ଧନ୍ୟବାଦ। ତେବେ ମୁଁ ମଞ୍ଜୁ ମ୍ୟାଡାମ୍ଙ୍କୁ ଏଇ ପ୍ରଶ୍ନର ଉତ୍ତର ଦେବା ପାଇଁ ଅନୁରୋଧ କରୁଛି।
4: ନମସ୍କାର, ଫିଡ୍ସ ରୋଗ ଯାହାକୁ ହଉଛି, କେତେ ବୟସର ସେ ଅଛନ୍ତି କହିପାରିବେ କି? କେତେ ବୟସ ତାଙ୍କୁ? କାରଣ
3: 38 ବର୍ଷ।
4: ଆଚ୍ଛା, ଏତେ ବୟସରେ ତ ଫିଡ୍ ସାଧାରଣ ହୁଏ ନାହିଁ, ଛୋଟ ପିଲାମାନଙ୍କୁ ହୁଏ ଏବଂ ବୟସ କ୍ରମେ ତାହା ଭଲ ହେଇଯାଏ। ତ ଯଦି ଫିଡ୍ସ ହେଉଛି, ତାର ନ୍ୟୁରୋଜେନିତ କିଛି ପ୍ରୋବ୍ଲେମ ଥିବ, ଆପଣ ଡକ୍ଟରଙ୍କର ପରାମର୍ଶ ନିଅନ୍ତୁ।
3: ମ୍ୟାଡାମ୍ କହିବି, ଛୋଟବେଳେ ହେଇଥିଲା,
4: ହଁ
3: ହେଇଥିଲା, ସେଇ 15-20 ବର୍ଷ ଭିତରେ ହେଇଥିଲା, କିନ୍ତୁ ମେଡିସିନ ଡେଲି ବ୍ୟବହାର ହଉଥିଲା ଆଉ ହଉନଥିଲା। କେବେ ହଠାତ୍

0: ଦେଖନ୍ତୁ, ଆମେ ତାକୁ ନ ଦେଖିକି ଆଉ ଏତେ ବର୍ଷରେ ଆମେ କହିପାରିବୁନି, କାରଣ ଆପଣ ଦୂରରେ ଅଛନ୍ତି, ଆପଣଙ୍କର କଣ ପ୍ରୋବ୍ଲେମ ଆପଣ ଡକ୍ଟରଙ୍କ ସାଙ୍ଗରେ ପରାମର୍ଶ କଲେ ନିଶ୍ଚିତ ଭାବରେ ଭଲ ହେବ, ଆପଣ ଡକ୍ଟର ପରାମର୍ଶ କରନ୍ତୁ।
1: ଧନ୍ୟବାଦ ମ୍ୟାଡାମ, ଆପଣଙ୍କୁ ଆମକୁ ସମୟ ଇସାରା ଦେଲାଣି, ସମୟ ସରି ସରି ଆସୁଛି। ଆମର ପ୍ରତ୍ୟେକ ବର୍ଷ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିଥାଉ ଏଇ ଜୁନ୍ ମାସର 21 ତାରିଖରେ। ଏ ବର୍ଷର ପ୍ରତ୍ୟେକ ବର୍ଷ ବିଷୟ ମଧ୍ୟ ରହିଥାଏ, ଏଥିରେ ଯେଉଁ ଏ ବର୍ଷର ଚଳିତ ବର୍ଷର ଯେଉଁ ବିଷୟ ରହିଛି ଆମର ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ, ଯେଉଁ ବିଷୟ ସମ୍ପର୍କରେ ଆମେ ଏତେ ସମୟ ଧରି ଆଲୋଚନା କରି ଆସିଛେ। ବହୁତ ଗୁଡ଼ିଏ ଶ୍ରୋତାବନ୍ଧୁ ଆମ ସହ ଯୋଡ଼ି ହୋଇଥିଲେ ଏତେ ସମୟ ଧରି, ବହୁତ ବହୁତ ଧନ୍ୟବାଦ ଆପଣମାନଙ୍କୁ। କେତେ ସୁନ୍ଦର ପ୍ରଶ୍ନ ପଚାରିଲେ ଏବଂ ଯେଉଁ ବିଶେଷଜ୍ଞ ଆମ ସହ ଷ୍ଟୁଡିଓରେ ଉପସ୍ଥିତ ରହିଥିଲେ ମହାଶୟ ସୁରେଶ କୁମାର ମହାପାତ୍ର ଏବଂ ମଞ୍ଜୁ ମିଶ୍ର ମ୍ୟାଡାମ୍, ଯୋଗ ପ୍ରଶିକ୍ଷକ ଭାବରେ ସେମାନେ କାର୍ଯ୍ୟରତ, ବିଭିନ୍ନ କଥା ଆଲୋଚନା କଲେ, ଉପାଦେୟ ତଥ୍ୟ ବାଣ୍ଟିଲେ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଏବଂ ଆମକୁ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ଆଗୁଆ ଶୁଭେଚ୍ଛା ଜଣାଉଛୁ। ତେବେ କାର୍ଯ୍ୟକ୍ରମ ଶେଷ କରିବାର ସମୟ ଆସିଯାଇଛି। ପ୍ରଥମେ ଆମେ ବିଶେଷଜ୍ଞ ମହାଶୟଙ୍କୁ ଧନ୍ୟବାଦ ଜଣାଉଛୁ, ବହୁତ ବହୁତ ଧନ୍ୟବାଦ। ତେବେ ପରବର୍ତ୍ତୀ କାର୍ଯ୍ୟକ୍ରମ ପାଇଁ ଆମେ ଆମର ଉଦ୍ଘୋଷକ ମହାଶୟଙ୍କ ପାଖକୁ, ମାନେ ପ୍ଲେବ୍ୟାକ୍ ଷ୍ଟୁଡିଓକୁ ନେଇ ଦେଉଛୁ। ସମସ୍ତଙ୍କୁ ନମସ୍କାର, ଧନ୍ୟବାଦ।
2: ଶେଷ ହେଲା ଲାଇଭ୍ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ। ଆଜିର ବିଷୟ ଥିଲା ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ। ବିଶେଷଜ୍ଞ ଭାବେ ଯୋଗ ଦେଇଥିଲେ ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ଏବଂ ଯୋଗ ପ୍ରଶିକ୍ଷକ ସୁରେଶ କୁମାର ମହାପାତ୍ର। ସଂଯୋଜନା କରିଥିଲେ ପ୍ରଜ୍ଞା ପାରମିତା ସାହୁ। ସହାୟତା ସୁଭାଷ ଚନ୍ଦ୍ର ନାୟକ। ବୈଷୟିକ ସହାୟତା ସୁଭାଷିଷ ଖାଡ଼ଙ୍ଗା ଏବଂ କନକଲତା ସିଂହ।

ଆକାଶବାଣୀ କଟକ ଶୁଣନ୍ତୁ ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ସୁପରିଟେଣ୍ଡେଣ୍ଟ ଅଫ୍ ପୁଲିସ୍ ସିଆଇଡି କ୍ରାଇମ୍ବ୍ରାଞ୍ଚ ଓଡ଼ିଶା କଟକ ଜଣାଇଛନ୍ତି ଯେ ଆଶିଷ ରାଉତ ପିତା ଆଖଣ୍ଡଳ ରାଉତ ଚଳିଆଗଞ୍ଜ ତଳସାହି ଥାନା ଚଳିଆଗଞ୍ଜ କଟକ ବୟସ 22 ବର୍ଷ ମଧ୍ୟମ ସ୍ୱାସ୍ଥ୍ୟ ଦେହର ରଙ୍ଗ କୋରା ଉଚ୍ଚତା 5 ଫୁଟ୍ 10 ଇଞ୍ଚ ସେ ଚଳିତ ମାସ 3 ତାରିଖ ଅପରାହ୍ନ 4:50 ପରଠାରୁ ଭୁବନେଶ୍ୱର ଯିବା କଥା ଟେଲିଫୋନ୍ ମାଧ୍ୟମରେ ଘରକୁ ଜଣାଇଥିଲେ ଓ ସେହିଦିନଠାରୁ ସେ ନିଖୋଜ ଅଛନ୍ତି ପୋନାଲିସା ସେଠୀ ପିତା ମହାଦେବ ସେଠୀ ଗାନ୍ଧୀପଲ୍ଲୀ ଥାନା ସିଆର୍ଆର୍ଆଇ କଟକ ତାଙ୍କର ବୟସ 19 ବର୍ଷ ପତଳା ଶରୀର ଗୋଲମୁହଁ ଗହମ ରଙ୍ଗ ଉଚ୍ଚତା 4 ଫୁଟ୍ ସେ ଚଳିତ ମାସ 6 ତାରିଖ ସନ୍ଧ୍ୟା 6 ସମୟରୁ ନିଜ ଘରୁ କଣ୍ଡେ ଚାଲିଯାଇଛନ୍ତି ଯଦି କୌଣସି ସହୃଦ ବ୍ୟକ୍ତି ଏମାନଙ୍କ ମଧ୍ୟରୁ କାହାରି କୌଣସି ସନ୍ଧାନ ପାଆନ୍ତେ ତେବେ ନିକଟସ୍ଥ ଥାନା କିମ୍ବା ସୁପରିଟେଣ୍ଡେଣ୍ଟ ଅଫ୍ ପୁଲିସ୍ ସିଆଇଡି କ୍ରାଇମ୍ବ୍ରାଞ୍ଚ ଓଡ଼ିଶା କଟକ ଏ ଠିକଣାରେ ଜଣାଇବାକୁ ଅନୁରୋଧ ଶୁଣିଲେ ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଏବେ ଶୁଣନ୍ତୁ ଚଳିତ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ସମ୍ପର୍କରେ ଅବଲାଗିତ ଦିନ 11:10 ଶିଳ୍ପୀ ଦାମୋଦରହତା ଏବଂ ବୁଧପ୍ରସାଦ ରାଓ ପାଲା ଦିନ 11:30 ପରିବେଷଣ କରିଛନ୍ତି କିଶୋର ଚନ୍ଦ୍ର ଦାସ ଏବଂ ସାଥୀ ମଞ୍ଜୁଳ ମଧ୍ୟାହ୍ନରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ ଶ୍ରୋତାଙ୍କ ଅନୁରୋଧରେ ଶୁଣିପାରିବେ ଦିନ 12 ସ୍ୱରନିର୍ଝର ଦିନ 12:30 ଏଥିରେ ଶୁଣିବେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଅତିଶ କୁମାର ମଜୁମଦାରଙ୍କ ଜୀବନଶୈଳୀ ଏବଂ କାର୍ଯ୍ୟଧାରା ସମ୍ପର୍କରେ ସାନ୍ତାଳ ଗୀତ ଦିନ 10 ପରିବେଷଣ କରିବେ ରାଣୀ ମାରାଣ୍ଡି ଏବଂ ସାଥୀ ନାରୀମହଲ ଦିନ 20:20 ଆଲୋଚନାରେ ବିଷୟ ରହିଛି ମହିଳାଙ୍କ ମାନସିକ ସ୍ୱାସ୍ଥ୍ୟ ଓ ଯୋଗ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ମନସ୍ୱିନୀ ଦାସ ଆମ ଆଇନ ଦିନ 2:45 ବିଷୟ ରହିଛି ଶ୍ରମଜୀବୀ ମହିଳାଙ୍କ ପାଇଁ ଆଇନ ଆଲୋଚକ ଆଇନଜୀବୀ ସଞ୍ଜତ ଦାସ ହିନ୍ଦୀ କଥାଚିତ୍ରର କାର୍ଯ୍ୟକ୍ରମ ଅସରନ୍ତୀ ଅପରାହ୍ନ 3:25 ଚିରହରିତ ଅପରାହ୍ନ 4 ଏଥିରେ ଶୁଣିପାରିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ଜରିଆରେ ଓଡ଼ିଆ ଲୋକସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ ସମବେତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55 କିଶୋର ଚକ୍ର ଅପରାହ୍ନ 5 ଏଥିରେ ଶୁଣିବେ ସାଗରିକା ସିଂ ଏବଂ ସନ୍ଧ୍ୟାରାଣୀ ଆଚାର୍ଯ୍ୟଙ୍କ କଣ୍ଠରେ ରଜଗୀତ ସୌଭାଗିନୀ ରାୟଙ୍କଠାରୁ ଶୁଣିପାରିବେ ପଞ୍ଚସକାର ମଧ୍ୟମଣି ଯଶୋବନ୍ତ ଦାସଙ୍କ ସମ୍ପର୍କରେ ଜାଣିବା କଥାରେ ମହାରାଣୀ ଲକ୍ଷ୍ମୀବାଇଙ୍କ ସମ୍ପର୍କରେ କହିବେ ବିଦ୍ୟୁତ୍ ପ୍ରଭା ଦେଓ ଯୁବବାଣୀ ନେକ୍ସଟ 5:30 ଏଥିରେ ଚେସ୍ ଖେଳାଳି ଦିବ୍ୟା ଦେଶମୁଖଙ୍କ ସମ୍ପର୍କରେ ବିଶେଷ ଉପସ୍ଥାପନା ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 47ତମ ଭାଗ ସନ୍ଧ୍ୟା 6:10 ଝୁମର ଗୀତ ସନ୍ଧ୍ୟା 6:30 ପରିବେଷଣ କରିବେ ସୁଭାଷ ଚନ୍ଦ୍ର ପାତ୍ର ଓଡ଼ିଆ କଥାଚିତ୍ରର ଗୀତ 7:02

0: ନୂଆପଡ଼ା ଜିଲ୍ଲା ହାଲଚାଲ ରାତି 7:25, ବନାନୀ ରାତି 7:30। ଏଥିରେ ଆର୍ଥିକ ସମୃଦ୍ଧି ପାଇଁ ବ୍ୟବସାୟିକ ଭିତରେ ଅର୍ଥକାରୀ ବୃକ୍ଷରୋପଣ ସମ୍ପର୍କରେ କହିବେ ଡକ୍ଟର ତନ୍ମୟ ଲଳିତେନ୍ଦୁ ମହାନ୍ତି। ରାତି 8:02 ହିନ୍ଦୀ କଥାଚିତ୍ର ଅର୍ପିତ। ପାରିବାରିକ ଧାରାବାହିକ ଶ୍ରୀହରିଙ୍କ ସଂସାର ଏହାର ଷଷ୍ଠ ଭାଗ ରାତି 8:30। ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା ପ୍ୟାରିମୋହନ ମହାନ୍ତି। ଅଖିଳ ଭାରତୀୟ ସାଂସ୍କୃତିକ ପତ୍ରିକା ରାତି 9:30 ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ସ୍ୱତନ୍ତ୍ର ଦ୍ୱିଭାଷିକ କାର୍ଯ୍ୟକ୍ରମ ରେକର୍ଡିଂ ଶୁଣିପାରିବେ ରାତି 10:00। ଲଘୁ ସଙ୍ଗୀତ ରାତି 10:30। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ସମ୍ପର୍କରେ। ଏବେ ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବା ସହିତ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସର୍ବୋଚ୍ଚ ତାପମାତ୍ରା 37 ଡିଗ୍ରୀ ସେଲ୍ସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା 37 ଡିଗ୍ରୀ ସେଲ୍ସିୟସ୍ ରହିପାରେ। ଶୁଣିଲେ ପାଣିପାଗର ସୂଚନା। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 982 କିଲୋହର୍ଟ୍ଜ ଯୋଗେ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଓପା, ଚାକିରି ମିଳିଗଲା!
5: ଆରେ ବାଃ, ଅଭିନନ୍ଦନ! ଏବେ ବହୁତ ଗୁଡାଏ ସପିଂ।
4: ହଁ ଅପା, ନୂଆ ମୋବାଇଲ, ଜିନ୍ସ, ଜ୍ୟାକେଟ୍।
5: ରହିଯା ରାଜକୁମାର, ସାଲାରି ପୂର୍ବରୁ ଖର୍ଚ୍ଚ,
4: ଇନ୍ଷ୍ଟାଣ୍ଟ ଲୋନ୍ ବି ତ ମିଳୁଛି।
5: ପ୍ରଥମେ ବଜେଟ୍ ବନେଇବା ସି, ତାପରେ ଖର୍ଚ୍ଚ କର।
4: କିନ୍ତୁ ଅପା,
5: ଦେଖ, ରୋଜଗାରର ଗୋଟିଏ ଭାଗ ସଞ୍ଚୟ କର, କିନ୍ତୁ ପାର୍ଟି ଦେବାକୁ ହିଁ ପଡିବ।
4: ହଁ ଅପା, ପାର୍ଟି ମୋର, ବଜେଟ୍ ତୋର।
6: ଆର୍ବିଆଇ କହେ,
7: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।
0: ଅଭୁଲା ଗୀତରେ ପ୍ରଚାର କରୁଛୁ କେତୋଟି ଆଧୁନିକ ଗୀତ। ଶିଳ୍ପୀ ଦାମୋଦର ହୋତା ଏବଂ ବୁଦ୍ଧ ପ୍ରସାଦ ରାଓ। ପ୍ରଥମେ ଶିଳ୍ପୀ ଦାମୋଦର ହୋତା, ସେ ଗାଇଛନ୍ତି ନନ୍ଦକିଶୋର ସିଂଙ୍କ ରଚନା।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ। ଏଇ ଲିଙ୍କ ପରଠି APK ଡାଉନଲୋଡ କରିନିଅନ୍ତୁ।
4: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ଅଭୁଲା ଗୀତରେ ଶୁଣୁଥିଲେ କେତୋଟି ଆଧୁନିକ ଗୀତ। ଶିଳ୍ପୀ ଥିଲେ ଦାମୋଦର ହୋତା ଏବଂ ବୁଧପ୍ରସାଦ ରାଓ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ପ୍ରସାର କରୁଛୁ ପାଲା। ପରିବେଷଣ କରିଛନ୍ତି କିଶୋର ଚନ୍ଦ୍ର ଦାସ ଏବଂ ସାଥୀ ଯଶୋବନ୍ତ ନାୟକ, ଭାସ୍କର ଚନ୍ଦ୍ର ପ୍ରଧାନ, ବଂଶୀଧର ବେହେରା, ରମଣୀ ରଞ୍ଜନ ସ୍ୱାଇଁ ଏବଂ ଅଭିରାମ ସାହୁ।

0: ରମାକାନ୍ତ
1: ସାରେ
0: ବିଶ୍ୱର କଲ୍ୟାଣମୟ ପୁରୁଷ ଭଗବାନ
1: ଆଜ୍ଞା
0: ଯେ କି ହେଉଛନ୍ତି କୃଷ୍ଣ
1: ବେଶ
0: ତାଙ୍କରି ଉଦ୍ଦେଶ୍ୟରେ ପ୍ରାରମ୍ଭିକ ସଙ୍ଗୀତଟି ଆମେ ଅର୍ପଣ କରିଛୁ। ପାଲାର ପୂର୍ବସ୍ୱରୀଙ୍କର ନିର୍ଦ୍ଧାରିତ କ୍ରମରେ ଏ ପ୍ରାରମ୍ଭିକ ସଙ୍ଗୀତକୁ ଅତିକ୍ରମ କରି ଆଶୀର୍ବଚନୀୟ ମଙ୍ଗଳାଚରଣରେ ପହଞ୍ଚିବା।

0: ବିରାଟ ନଗର ମହି ମଧ୍ୟ ମନୋହର। ଆମର ପୁରାଣ ଉପାଖ୍ୟାନ ଭିତରେ ମହାଭାରତରେ ବର୍ଣ୍ଣିତ ହେଇଛି ବିରାଟ ନଗରର କଥା। କବି ଗଙ୍ଗାଧର ମେହର ପ୍ରମାଣ କରୁଛନ୍ତି
1: କଣ କହିଲେ,
0: ଲକ୍ଷ୍ମୀ ଦେବୀଙ୍କର କେଳିଘର ଅର୍ଥାତ ବୈକୁଣ୍ଠପୁର ପରି
1: ବାବା
0: ଏ ବିରାଟ ନଗର ହୋଇଛି। ଏଇ ବିରାଟ ନଗରରେ ରାଜା ଅଛନ୍ତି ବିରାଟ, ପ୍ରଜାମାନଙ୍କୁ ବହୁତ ସୁଖରେ ରଖିଛନ୍ତି। ଗୋଟିଏ କଥା, ତାଙ୍କର ପଥରୁ ଆମେ ଚିନ୍ତା କରିବା, ଧର୍ମପଥ ସହିତ ରାଜପଥ ଏବଂ ଗ୍ରାମାଞ୍ଚଳର ପଥ ପର୍ଯ୍ୟନ୍ତ ଏ କଥାକୁ ଚିନ୍ତା କରି ଗୋଟେ ପଦ ଗାଇବା। ତେବେ ଦେଖନ୍ତୁ ଆଜ୍ଞା, ଏଇ ପଥଟି କେତେ ଉଜ୍ଜଳ ହେଇଛି।
1: କେମିତି ଉଜ୍ଜଳ?
0: ଧର୍ମପଥ।

ଏଇ ଧର୍ମ ପଥ ଭଳି ବା ଗଙ୍ଗା ଜଳ ଭଳି ଏ ପଥ ହଉଛି ଉଜ୍ଜଳ, ଏତେ ସୁନ୍ଦର ଦେଖାଯାଉଛି, ତାକୁ ଦେଖିଲେ ଯେ କେହି କହିବ ଜଣେ ସୁଶାସକ ଏଠାରେ ଅଛନ୍ତି। ସେଇ ସୁଶାସକ ହଉଛନ୍ତି କିଏ? ସେ ନା ନିଜେ ବିରାଟ ରାଜା, ମତ୍ସ୍ୟ କଟକର ଅଧିପତି, ପ୍ରଜାମାନଙ୍କୁ ବହୁତ ସୁଖରେ ମଧ୍ୟ ରଖିଛନ୍ତି। ଏଇଠୁ ଗୋଟିଏ ପଦ ତାଙ୍କର କିଚକ ବଧରୁ ଆମେ ଆଣିବା, କହିଲେ ଧବଳ ପ୍ରାସାଦ ମାନ।

ଧବଳ ପ୍ରସାଦ ମାନ ସ୍ୱର୍ଣ୍ଣ କୁମ୍ଭ ଧରି ଧଳା ରଙ୍ଗର କୋଠାଘର ଗୁଡିକ ସୁନାର କଳସକୁ ଧାରଣ କରି ଇଏ ଚନ୍ଦ୍ରଚୂଡ ଅର୍ଥାତ ଶିବଙ୍କ ଭଳି ଦେଖାଯାଉଛନ୍ତି। ଅର୍ଥାତ ଏଇ ସମସ୍ତଙ୍କର କୋଠାଘର ଏବଂ ସୁବର୍ଣ୍ଣ କଳସ ଥିବାରୁ ଏ ଭୀତଶାଳୀ ରାଜା ପ୍ରଜାମାନଙ୍କୁ ରଖିଛନ୍ତି, ସେଇଥିରୁ ପ୍ରମାଣ ହେଉଛି ପ୍ରଜାମାନେ ବହୁତ ସୁଖରେ ଅଛନ୍ତି। ଆଉ ଗୋଟିଏ ପଦ ଆମେ ଆଣିବା ଦ୍ୱିତୀୟ ଭଞ୍ଜଙ୍କର ନଗମନ୍ତୀ।

କବି ଗଙ୍ଗାଧର କହୁଛନ୍ତି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଏବଂ ଏଣେ ଚନ୍ଦ୍ର ଏବଂ ଆକାଶରେ ତାରକା ଦେଖାଗଲା। ତାପରେ ଆସ୍ତେ ଆସ୍ତେ ରାତ୍ରି ମଧ୍ୟ ଆସିଲା। ଆଉ ଗୋଟିଏ ପଦକୁ ଆମେ ପ୍ରମାଣ କରିବା, ଆମର ଲେଖିକା ସେ ହେଉଛନ୍ତି ଅପର୍ଣ୍ଣା ଦେବୀ, ସେ ପ୍ରମାଣ କରୁଛନ୍ତି। ଶାନ୍ତି ପ୍ରଦାୟିନୀ ନିଦ୍ରା।

ସେଠି ଗୋଟିଏ କଥା ପ୍ରମାଣ ମିଳୁଛି, ଶାନ୍ତି ପ୍ରଦାୟ ନିଦାଙ୍କ ସାଇ ହେଲେ ସର୍ବନାରୀ ନର, ଶାନ୍ତି ପ୍ରଦାୟ ନିଦା ଦେବୀଙ୍କ କୋଳରେ ସମସ୍ତେ ଶୟନ କଲେ, କିନ୍ତୁ ଶୟନ କଲେନି କିଏ, ପ୍ରଣୟୀ, ରୋଗୀ, ତସ୍କର।

ରୋଗୀ ଚିନ୍ତା ରୋଗଗ୍ରସ୍ତ ହେଇଥିବା ଯିଏ କି ହଉଛନ୍ତି ଏ ବିରାଟ ରାଜା, ସେ ଶୟନ କରିନାହାନ୍ତି, ମନେ ପକେଇଛନ୍ତି ତାଙ୍କର ନିଜର ସ୍ୱପତ୍ନୀର ବିୟୋଗ ସମୟର କଥା। ନିଜର ସ୍ୱପତ୍ନୀ ସେ ହଉଛନ୍ତି ଯେ କି ହଉଛନ୍ତି ସୁରଥା। ସେ ଗୋଟିଏ ପୁଅ ଶ୍ୱେତକକୁ ଜନ୍ମ ଦେଇକି ମୃତ୍ୟୁବରଣ କରିଥିଲେ, ତେଣୁ ତାଙ୍କରି କଥା ଭାବି ହେଉଛନ୍ତି। ଧର୍ମ ପଥ, ସ୍ୱାମୀ ସ୍ତ୍ରୀ ଦାମ୍ପତ୍ୟ ଜୀବନର ପଥ କେଡ଼େ ଉଜ୍ଜଳ। ତେଣୁ ଯଦି ଗୋଟିଏ ସ୍ୱାମୀ ସ୍ତ୍ରୀ ବିୟୋଗରେ ଯଦି ଚିନ୍ତା ନ କଲା, ଯଦି ଦୁଃଖାକୂଳ ଭିତରେ ନ ରହିଲା, ତାହେଲେ ସ୍ୱାମୀ ସ୍ତ୍ରୀର ଏ ପ୍ରକାର ସମ୍ପର୍କ ଥିବାର କୌଣସି ମୂଲ୍ୟ ବୁଝି ହୁଏ ନା। ତେବେ ସେଇ ବିରାଟ ରାଜା ଭାବୁଛନ୍ତି, ଗୋଟିଏ ପଦ ବିଶ୍ୱନାଥ ଖୁଣ୍ଟିଆ ଲେଖିଛନ୍ତି।

ରାଜା ବିରାଟ ସେଇ ଛୋଟ ଶିଶୁ ପୁତ୍ର ଶ୍ୱେତକକୁ ପାଖରେ ଶୁଆଇ ରାଣୀଙ୍କ କଥା ଚିନ୍ତା କରୁଥିଲେ। ଚିନ୍ତା ରୋଗଗ୍ରସ୍ତରେ ଥାଇ ବିରାଟ ରାଜାଙ୍କୁ ନିଦ ଆସିନି, କିନ୍ତୁ ଦୈବ କ୍ରମରେ ଏ ତ ଦୈବର ମାୟା, ରାଜାଙ୍କୁ ଛାୟା ନିଦ୍ରା ଆସିଛି। ସେଇଥିରେ ତାଙ୍କର ସେଇ ପୂର୍ବ ରାଣୀ ସୁରଥା ତାଙ୍କୁ ଦର୍ଶନ ଦେଇଛନ୍ତି ଏବଂ କହୁଛନ୍ତି, ହେ ମହାରାଜ, ଆପଣ ଏଇ ଏକ ପତ୍ନୀ ବ୍ରତକୁ ଧାରଣ କରି ମୋ ପୁଅକୁ ଦୁଃଖୀ କରନ୍ତୁ ନାହିଁ, ଆପଣ ଆଉ ଗୋଟିଏ ପତ୍ନୀ ଗ୍ରହଣ କରନ୍ତୁ, ନିଜର ସ୍ୱଧର୍ମ ପତ୍ନୀ, ଧର୍ମ ପଥ କେମିତି ଭାବରେ ନିଜର ସ୍ୱାମୀକି ଦେଖେଇଛନ୍ତି। ପତନାତ ତ୍ରାୟତେ ଇତି ପତ୍ନୀ, ପତନରୁ ଯିଏ ବଞ୍ଚେଇ ପାରନ୍ତି, ଉଦ୍ଧାର କରିପାରନ୍ତି ସେ ପତ୍ନୀ। ତେଣୁ କହିଲେ, ମୋ ପୁଅ ପାଇଁ, ମୋ ସ୍ୱାମୀର ଜୀବନ ସୁଖମୟ ପାଇଁ ସ୍ୱପ୍ନରେ ଦର୍ଶନ ତାଙ୍କୁ ଦେଇଛନ୍ତି। ସେ କହିଲେ, ଆଉ ଅଳ୍ପ ଦିନ ଭିତରେ ଆପଣ ଜଣେ ସୁନ୍ଦରୀ ଏବଂ ଗୁଣାଢ୍ୟା ଏବଂ ଯୁବାନାରୀକୁ ଦର୍ଶନ କରିବେ। ସେ ହେଉଛନ୍ତି କେକେ ଦେଶର ରାଜକନ୍ୟା, ତାଙ୍କର ନାମ ହେଉଛି ଚିତ୍ରା। ତାଙ୍କୁ ଦର୍ଶନ କଲେ ତାଙ୍କୁ ହିଁ ଆପଣ ବିବାହ ପ୍ରସ୍ତାବ ଦେଇ ତାଙ୍କୁ ନିଜ ସ୍ୱଧର୍ମ ପତ୍ନୀ ରୂପରେ ପୁନର୍ବାର ଗ୍ରହଣ କରନ୍ତୁ। ଏଇ ନିଦ୍ରାଟା ତାଙ୍କର ଭଗ୍ନ ହୋଇଗଲା। ଏହା ସ୍ୱପ୍ନ ଜାଣିପାରି ମନ ଭିତରେ ସେ ବିଚାର କଲେ, ଏହା କଣ ସତ୍ୟ? ତାହେଲେ ଯଦି ଏହା ସତ୍ୟ, ତାହେଲେ ମୁଁ ଚିତ୍ରାକୁ ଯଦି ଦର୍ଶନ କରେ, ତାହେଲେ ଏହା ସତ୍ୟ ମଣିବି। ସେତେବେଳକୁ ରାତ୍ରି ପାହି ଆସୁଛି। ଲେଖିଲେ ବେଣୀ ସଂହାରରେ କବିବର ରାଧାନାଥ ରାୟ କଲେ, ପ୍ରଭା

ରାତ୍ରି ପାହି ଯାଇଛି, ଦଶ ଦିଗ ଉଜ୍ଜଳ ହେଇ ଆସୁଛି। ରାଜା ଦେଖିଲେ ଏ ପ୍ରଭାତକାଳୀନ ସ୍ୱପ୍ନ ନିଶ୍ଚିତ ସତ୍ୟ ହବ। ରାଜା ସେଦିନ ସ୍ନାନ ଇତ୍ୟାଦି ସାରି ନିତ୍ୟକର୍ମ ଦେବ ପୂଜା ସାରି ଚାଲିଲେ ସ୍ୱ ଇଷ୍ଟ ଦେବଙ୍କ ମନ୍ଦିର। ଇଷ୍ଟ ଦେବ ମନ୍ଦିର ତାଙ୍କର ସେଇ ନାରାୟଣଙ୍କ ମନ୍ଦିର ଅଛି ରାଜ୍ୟର ସୀମାନ୍ତ ଅଞ୍ଚଳ। ସେଠାରେ ଯାଇ ପହଞ୍ଚିବା ମାତ୍ରକେ ଦେଖିଲେ ଏଇ ସୁନ୍ଦରୀ ଚିତ୍ରାଙ୍କୁ ଦର୍ଶନ କଲେ। ସେ ଆସିଛନ୍ତି ସଙ୍ଗିନୀ ମାନଙ୍କ ମେଳରେ, ତାଙ୍କୁ ଦର୍ଶନ କରିଛନ୍ତି। ରାଜା ତାଙ୍କର ରୂପ ଲାବଣ୍ୟକୁ ଦେଖି ମନ ଭିତରେ ଭାବିଲେ, କଣ ଭାବୁଛନ୍ତି।

ରାଜା ରାଣୀଙ୍କର ବା ସେଇ ପୂର୍ବ ରାଣୀ ସୁରଥାଙ୍କର କଥାରେ ଆଜି ଚିତାଙ୍କୁ ଦର୍ଶନ କରିଛନ୍ତି। ମନ ଭିତରେ ଭାବିଲେ ମତେ ଯାହା ମୋର ଯିଏ ଅଛି ଯାଇକି ଅମରପୁରରେ ଯାହାଙ୍କର ନାମ ହଉଛି ଯେ ସୁରଥା, ସିଏ ମତେ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ସେ ନିର୍ଦ୍ଦେଶ କ୍ରମରେ ଆଜି ମୁଁ ଦର୍ଶନ କଲି। ସେଇ ଚିତ୍ରାଙ୍କର ପାଖରେ ଯାଇ ଧର୍ମ ପଥକୁ ଆବୁରି ନେଇ ତାଙ୍କୁ ତାଙ୍କର ନାମ ପଚାରିଛନ୍ତି। ଚିତ୍ରା ତାଙ୍କର ନାମ ପ୍ରଦାନ କରିଛନ୍ତି, ସେ କେକେ ଦେଶର ରାଜକୁମାରୀ ଏବଂ ତାଙ୍କର ନାମ ଚିତ୍ରା। ଭାବିଲେ କଥା ସତ୍ୟ, ମନ ଭିତରେ ବିଚାର କରିନେଲେ, କହିଲେ ମୁଁ ବାର୍ତ୍ତା ପ୍ରେରଣ କରି କେକେ ଦେଶର ରାଜାଙ୍କୁ ଚିତ୍ରାଙ୍କୁ ବିବାହ କରିବି। ରାଜା ମଧ୍ୟ ଯତ୍ନବାନ ହୋଇଛନ୍ତି, ଧର୍ମପଥରେ ଧର୍ମପତ୍ନୀଙ୍କର କଥାକୁ ଆବରି ନେଇ ଏବେ ସେଇ ଚିତ୍ରାଙ୍କୁ ପତ୍ନୀ ରୂପରେ ଗ୍ରହଣ କରିବାକୁ ଯାଉଛନ୍ତି। ଯେତେବେଳେ ଗଲେ ସେତେବେଳେ ହେଇଛି କଣ ନା, ଅତ୍ୟ ଆଡମ୍ବର ସହକାରେ ବିବାହ କାର୍ଯ୍ୟ ହେଲା।

ବାଦ୍ୟ ବାଜିଛି, ମଙ୍ଗଳ ମହୁରୀ ବାଜିଛି, ଏଠାରେ ଥିବା ସେଠାରେ ସମସ୍ତ ଋଷିମୁନି ଗହଣରେ, ବ୍ରାହ୍ମଣ ମାନଙ୍କ ଗହଣରେ, ଧର୍ମ ପଥରେ ପୁନର୍ବାର ଧର୍ମ ପତ୍ରିକୀ ଗ୍ରହଣ କରିଛନ୍ତି। ଏବେ ଦାମ୍ପତ୍ୟ ଜୀବନ ସୁଖମୟ ହେବା ପାଇଁ ଯେତେବେଳେ ଯାଉଛି, ସେତିକି ବେଳେ ମଧ୍ୟ କିଛି ସୁଖ ଭିତରେ ଦୁଃଖ ମଧ୍ୟ ଆସିଥାଏ। ତେଣୁ ମନୁଷ୍ୟ ଯେହେତୁ ଜନ୍ମ ନେଇଛି, ସୁଖ ଦୁଃଖ ଦୁଇଟାକୁ ନିଶ୍ଚିତ ଆବରି ନେଇକି ଚଳିବା ପାଇଁ ପଡିବ। ତେଣୁ ସେଇ ଉଦ୍ଦେଶ୍ୟରେ ଆଜି କୁହାଯାଉଛି।

ହଉଛନ୍ତି ସେତେବେଳେ କଣ ହେଇଛି ଚନ୍ଦ୍ର ନାହାନ୍ତି ଏବଂ କୁମୁଦ ନାହାନ୍ତି ଏବଂ ଆଉ ଗୋଟିଏ ଆଖିରେ ଦେଖାଯାଉଛି ପଦ୍ମ ଏବଂ ସୂର୍ଯ୍ୟ ଭଳି ସେତେବେଳେ ପଦ୍ମ ଦେଖାଯାଉଛନ୍ତି ସୂର୍ଯ୍ୟ ଉଦୟ ହେଲେ ଏ କଥାକୁ ଦେଖି ଆଶ୍ଚର୍ଯ୍ୟ ହେଲା ତାପରେ ବିଭବ ଦେଖିଲା ସମସ୍ତ ପ୍ରକାର ବିତ୍ତ ଦେଖିଲା ମନ ଭିତରେ ଭାବିଲା ରାଜା ବହୁତ ସୁନ୍ଦର ପରିସର ଭିତରେ ଅଛନ୍ତି ଏ ରାଜ୍ୟଟା ମୋର ହୁଅନ୍ତାନି ତେଣୁ ସବୁବେଳେ ଖଳାନା ଖଳବୃତ୍ତି ଖଳ ଲୋକମାନେ ଖଳବୃତ୍ତିରେ ଆସି ପହଞ୍ଚିଥାନ୍ତି ଏଇ ଦୁଷ୍ଟ ବୁଦ୍ଧି କିଚକ ମନ ଭିତରେ ଭାବିଲା ମୋ ଭଉଣୀ ମୋର ଏଇ ଯୋଉ ନବ ବିବାହିତା ଭଉଣୀର ଯିଏ ପତି ଇଏ ପଛେ ବିପଦରେ ପଡନ୍ତୁ ଏ ରାଜ୍ୟଟା ମୋର ହେଇଯାନ୍ତା ମନ ଭିତରେ କଥା ଚିନ୍ତା କରାଯାଉଛି କାହା ମନରେ ନା କିଚକ ମନରେ କିଚକଟି ଏବେ ସେଇ ଚିନ୍ତାଧାରାରେ ରହିଲା କିନ୍ତୁ ଏ କଥା ଜାଣିପାରିଲେ ନାହିଁ ବିରାଟ ରାଜା ଏଇଭଳି ଭାବରେ କିଛି ଦିନ ଅତୀତ ହେଲା ରାଜମହଲରେ ଯେତେ ରାଜକର୍ମଚାରୀ ଥିଲେ ଏ ଦୁଷ୍ଟ ବୁଦ୍ଧି କିଚକ ନିଜ ଆୟତକୁ ଆଣିଲା ଏବଂ ତତ୍ ସହିତ ମତେ ବିଳାସ ବେସନରେ ରହିଲା ମଝିରେ ମଝିରେ ନିଜ ରାଜ୍ୟକୁ ଯାଏ ଏବଂ ମତ୍ସ୍ୟକଟକକୁ ଆସେ ଏଠାରେ ବିରାଟ ରାଜାଙ୍କର ସମସ୍ତ ରାଜ ଦାୟିତ୍ୱକୁ ଗ୍ରହଣ କଲା ଏବଂ ଯେତେ ରାଜ ବି ଆସିନି କର୍ମଚାରିଣୀ ନାରୀମାନେ ଥିଲେ ସେମାନଙ୍କ ସହିତ ସମ୍ପର୍କ ସ୍ଥାପନ କରି ସେମାନଙ୍କ ଚରିତ୍ରକୁ ନଷ୍ଟ କଲା ଏଇଭଳି ଭାବରେ ଯେତେବେଳେ ଚରିତ୍ର ନଷ୍ଟ କରି ଚାଲିଛି ଗୋଟେ କଥା କୁହାଯାଇଛି ଆମମାନଙ୍କର ଧର୍ମଶାସ୍ତ୍ର ଭିତ୍ତିକ କଥା ଯାହା ହଉଛି ବିଶ୍ୱେ ସତି କାବ୍ୟ ସେଥିରେ କୁହାହେଇଛି ନାରୀ ଠାରେ ଗୌରୀ ଯେ କରିଛି ଠାବ ତାରେ କାହିଁ ବିଶ୍ୱେ ପରାଜୟ ଭାବ ସମସ୍ତ ନାରୀ ଜାତି ମାତୃଜାତିରେ ଯିଏ ଅମ୍ବିକା ମା ଦୁର୍ଗା ମାଙ୍କର ଛବିକି ଦେଖିଛି ତାର ବିଶ୍ୱରେ ପରାଜୟ ନାହିଁ କିନ୍ତୁ ଏ ଦୁଷ୍ଟ ବୁଦ୍ଧି କିଚକ ସେ ବୃତ୍ତିରେ ନଥାଇ ସେମାନଙ୍କ ରୂପଲାବଣ୍ୟକୁ ପାଇ ତାକୁ ଉପଭୋଗ କରିବାକୁ ଚେଷ୍ଟା କଲା ତେଣୁ ସର୍ବେ ନାରୀ ଜାତି ଅଟନ୍ତି ନମସ୍ୟା ଭାବିଲେ ମିଳିବ ଆଜି ଧର୍ମ ପଥରେ ସବୁ ପୁରୁଷ ଜାତି ଯଦି ଏ କଥା ଭାବନ୍ତି ନାରୀ ଜାତିକୁ ଯଦି ସମ୍ମାନ ଦିଅନ୍ତି ଦେବୀ ରୂପରେ ପୂଜା କରନ୍ତି ତାହେଲେ ନିଶ୍ଚିତ ତାଙ୍କର ଆୟୁଷ ବର୍ଦ୍ଧନ ହୁଏ ସେମାନଙ୍କର ପତନ ନଥାଏ କିନ୍ତୁ କିଚକ ଦୁଷ୍ଟ ବୁଦ୍ଧି ଏ କଥା ନ ଭାବି ସେମାନଙ୍କର ଉପଲାବଣ୍ୟକୁ ଉପଭୋଗ କରିବା ପାଇଁ ଲାଗିଲା ଥରେ ପ୍ରଭାବତୀ ନାମ୍ନେ ଏକ ସୁନ୍ଦରୀ ଯୁବା ଝିଅକୁ ସେ ରାଜକର୍ମଚାରିଣୀ ହିସାବରେ ଥାଏ ତାକୁ ପାଇ ଉପଭୋଗ କରିବା ପାଇଁ ଯେତେବେଳେ ସେ ମନ୍ଦିର ଭିତରେ ବଳାତ୍କାର କରିବାକୁ ଚାଲିଛି ଏହି ସମୟରେ ସେ ବାରଣ କରିଛନ୍ତି କିନ୍ତୁ ଏଠାରେ ଟିକେ ଚାଟୁକ୍ତିରେ କହିଲା କିଏ ସେ ନା କିଚକ କହୁଛି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ।

ରଖିଦବା ଦେଖନ୍ତୁ ଏପଦରେ ପ୍ରମାଣ କରାଯାଉଛି ଯେ ଏଭଳି ଭାବରେ ଦ୍ୱାରି ରହିଛି ତାର ଦୁଇଟା ଆଖି ଗୋଟିଏ ଆଖି ହେଉଛି ଚନ୍ଦ୍ର ଏବଂ ଗୋଟିଏ ଆଖି ହେଉଛି କୁମୁଦ ଭଳି ତେଣୁ ଇଏ ଚନ୍ଦ୍ର ଏବଂ କୁମୁଦ ଭଳି ଦେଖାଯାଉଛି ଯେତେବେଳେ ସୂର୍ଯ୍ୟ

ମୋର ଘରେ ମଧ୍ୟ ଗୋଟିଏ ସ୍ୱାମୀ ଅଛି, ତେଣୁ ମୁଁ ସ୍ୱାମୀଙ୍କୁ ରକ୍ଷା କରିବା ପାଇଁ, ସ୍ୱାମୀ ରୋଗଗ୍ରସ୍ତ ଥିବାରୁ ମୁଁ ଏଠାରେ କର୍ମଚାରିଣୀ ପଦରେ ରହିଛି, ତେଣୁ ଏହି ଉଦ୍ଦେଶ୍ୟରେ ଏଠାରେ ଯେଉଁ ଧନ ଉପାର୍ଜନ କରୁଛି ମୋ ସ୍ୱାମୀ ଚଳୁଥିଲେ, ଆଜି ଯାହା କରିଲା ମୋର ଜୀବନ ନଷ୍ଟ କରିଦେଲା, ଏ ଜୀବନ ଆଉ ମୁଁ ରଖିବି ନାହିଁ। ଯଦି ଆଉ କୌଣସି ପତିବ୍ରତା ନାରୀ ହେଉ ବା ଯୁବା ନାରୀ ହେଉ ବା ନାରୀ ଜାତି ପ୍ରତି ଅସମ୍ମାନ ପ୍ରଦର୍ଶନ କରିଛୁ, ନିଶ୍ଚିତ ତୋର ମୃତ୍ୟୁବରଣ ହେବ। ଏ ଅଭିଶାପ ଦେଇ ସେ ସ୍ଥାନ ପରିତ୍ୟାଗ କରିଦେଇ ଚାଲିଗଲେ। ଯାଇ ଯେତେବେଳେ ନଦୀ କୂଳରେ ପହଞ୍ଚି କହିଲେ, ଏ ନଦୀରେ ଆଜି ମୁଁ ଘାସ ଦେବି। କୃଷକେତୁ ନଦୀ ଭିତରେ ଘାସ ଦେବା ପାଇଁ ଯେତେବେଳେ ବାହାରିଛନ୍ତି।

ସେତିକିବେଳେ କଣ ହେଇଛି ତାଙ୍କୁ ଦୈବବାଣୀ ହେଲା କହିଲେ ହେ ପ୍ରଭାବତୀ ତୁମେ ହଉଛ ସତୀ ପତିବ୍ରତା ଯଦି ତୁମର ଦେହ ଅସୁଧା ହେଇଛି ବୋଲି ଆତ୍ମହତ୍ୟା କର ନା କହିଲେ ଇଧ ସ୍ୱଚତି ପେଚତ ସ୍ୱଚତି ପାପକାରୀ ଉଭୟ ତତ ସ୍ୱଚତି ଆତ୍ମହତ୍ୟା କରେ ଇହ ଲୋକରେ ସେ କାନ୍ଦେ ପର ଲୋକରେ କାନ୍ଦେ ଇଏ ହଉଛି ଧର୍ମପଦର ଧର୍ମବାଣୀ ଧର୍ମପଥ ତେଣୁ ତୁମେ କାନ୍ଦ ନା ତେଣୁ ସେଥିପାଇଁ ତୁମେ ଏଇଠାରେ ତପସ୍ୟା କର ଦେହ ତ୍ୟାଗ କର ନା ତପସ୍ୟା କରି ଯଦି ଦେହ ତ୍ୟାଗ କର ତାହେଲେ ବିଭୁଙ୍କ ଅଙ୍ଗରେ ଲୀନ ହବ ସେଇଠାରେ ପ୍ରଭାବତୀ ତପସ୍ୟା କରି ବିଭୁଙ୍କ ପାଦରେ ଲୀନ ହବା ପାଇଁ ଚେଷ୍ଟା କଲେ ମୁଁ ନିଜ

ଏଠାରେ ସେଇ ଭଗବାନଙ୍କୁ ତପସ୍ୟା କରି ପ୍ରଭାବତୀ ଦେହ ତ୍ୟାଗ କରିବା ପାଇଁ ପ୍ରତିବ୍ରତାପଣରେ ପ୍ରତିଜ୍ଞା ପରାୟଣ ହୋଇ ରହିଲା। ଏବେ କଣ ହେଇଛି ଦେଖିବା, ଅପର ପାର୍ଶ୍ୱରେ କଣ ହେଲା। କିଚକର ସେ ପ୍ରବୃତ୍ତି କେବେ ହେଲେ ଗଲା ନାହିଁ। ସେ ଦୁଷ୍ଟ ବୁଦ୍ଧି ବିରାଟ ରାଜ୍ୟରେ ପଶା ଖେଳରେ ହାରି ପାଣ୍ଡବ ମାନେ ଯେତେବେଳେ ଦ୍ୱାପରକାଳୀନ ସମୟରେ ଅଜ୍ଞାତବାସରେ ଯାଇକି ରହିଲେ, ସେଇ ଅଜ୍ଞାତବାସ ସମୟରେ ଏବେ ଦ୍ରୌପଦୀକି ପାଇବା ପାଇଁ ସେତେବେଳେ ବଳାତ୍କାର କରିବାକୁ ଚେଷ୍ଟା କଲା। ଏବେ ବଳାତ୍କାର କରିବାର କଥା ଯାଇ ଭୀମଙ୍କୁ କହିଛନ୍ତି। ଯୁଧିଷ୍ଠିରଙ୍କର ଅନୁମତି କ୍ରମରେ ସେଠାରେ ସୂତ୍ରପାତ ହେଲା। ଭୀମ ସେଠାରେ ଦ୍ରୌପଦୀଙ୍କର ବେଶଭୂଷା ହୋଇ କେଳି ମନ୍ଦିରରେ ରହିଲେ। ଏବେ କେଳି ମନ୍ଦିରରେ ଯେତେବେଳେ ରହିଛନ୍ତି ଯାଇ ପହଞ୍ଚିଛି କିଚକ, ମନ ଲାଗିଛି ତାହାର। ସେ ତ ହଉଛି କାମୁକ କାମାତୁରାଙ୍ଗ ନହି ଲୋକ ଲଜ୍ଜା। ସେ ଆଜ୍ଞା ପହଞ୍ଚି ଯାଇଛି, ପହଞ୍ଚି ଯାଇ କଣ କଲା।

ମନ୍ଦିର ଭିତରେ ଦ୍ରୌପଦୀର ସେଇ ବେଶଭୂଷାକୁ ଦେଖି ବସ୍ତ୍ରକୁ ଦେଖି କଳା ଦିବସରେ ଦେଖିଥିଲେ ଏଇ ବସ୍ତ୍ର ପରିଧାନ କରିଥିଲା, ତେଣୁ ବଳାତ୍କାର କରିବା ପାଇଁ ଯେତେବେଳେ ଆଲିଙ୍ଗନ କରିଛି ବାହୁରେ ଭି ଧରିଛି ସେତେବେଳେ ଆଜ୍ଞା ଭୀମସେନ ଉଠି ପଡିଲେ ଏବଂ କିଚକୁ ଆକର୍ଷଣ କରି ଧରିଲେ କହିଲେ ଗୋଟା ଗୋଟି ଭିଡ଼ା ଭିଡ଼ି।

ଏବେ ପର୍ବତ ଉପରେ ଯେମିତି ବଜ୍ର ପଡିଲେ ଶୁଭେ ସେଇଭଳି ଆଜ୍ଞା ସେଠାରେ ମଧ୍ୟ ସୃଷ୍ଟି ହେଲା। ଏଇ ଭାବ ପ୍ରବଣତା ଭିତରେ ଆଜ୍ଞା ଦୁଇ ଜଣଙ୍କ ଯୁଦ୍ଧ ଚାଲିଛି।

ସରେ ଏହି କିଚକର ଭୀମର ମୁଷ୍ଟି ଘାତରେ ପ୍ରାଣ ବିସର୍ଜନ ଘଟିଛି ଧର୍ମ ପଥର ଉଜ୍ଜଳତା ଭାବ ଏଠି ଧର୍ମ ପଥ ଉଜ୍ଜଳ ହେଇଛି କିଚକ ଦୁଷ୍ଟ ବୁଦ୍ଧିର ଧର୍ମ ପଥ ପରିତ୍ୟାଗ କରିଥିବା ତାର ମୃତ୍ୟୁ ହେଇଛି ଏବେ ସତ୍ୟ ପଥ ଏବଂ ଧର୍ମ ପଥର ମଧ୍ୟ ଉଜ୍ଜଳ ଘଟିଛି ଯେଉଁ ପ୍ରଭାବତୀ ତାଙ୍କୁ ଦେଇଥିଲା ଅଭିଶାପ ତା ଫଳବତୀ ହେଇଛି ଧର୍ମ ମେବ ଜୟତେ ଧର୍ମ ସମସ୍ତଙ୍କୁ ଜୟ କରେ ଧର୍ମେଣ ହନ୍ୟତେ ବ୍ୟାଧି ଧର୍ମେଣ ହନ୍ୟତେ ଶତ୍ରୁ ଧର୍ମେଣ ହନ୍ୟତେ ଗ୍ରହ ଯତ ଧର୍ମ ତତ୍ଵ ଜୟ ଧର୍ମ ଜୟ କରାଏ ଧୀରମଣି।

0: କାର୍ଯ୍ୟକ୍ରମରେ ଶୁଣୁଥିଲେ
1: ସୁନୀଲି ପାଲା। ପରିବେଷଣ କଲେ କିଶୋର ଚନ୍ଦ୍ର ଦାସ ଏବଂ ସାଥୀ। ସାଥୀମାନେ ହେଲେ ଯଶୋବନ୍ତ ନାୟକ, ଭାସ୍କର ଚନ୍ଦ୍ର ପ୍ରଧାନ, ବଂଶୀଧର ବେହେରା, ରମଣୀ ରଞ୍ଜନ ସ୍ୱାଇଁ ଏବଂ ଅଭିରାମ ସାହୁ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଓଡ଼ିଆ ତଥା ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି। ତାହେଲେ ଆସନ୍ତୁ ଆରମ୍ଭ କରିବା ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ଆପଣମାନଙ୍କର ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ।

ପରବର୍ତ୍ତୀ କଥାଚିତ୍ର ତେରେ ନାମ ଏହି କଥାଚିତ୍ରର ଶୀର୍ଷକ ଗୀତଟି ଶୁଣିବା ପାଇଁ ଇଚ୍ଛା ପ୍ରକାଶ କରି ଏସ୍ଏମ୍ଏସ୍ କରିଛନ୍ତି କାଦୁଅପଡ଼ା ଜଗତସିଂହପୁରରୁ ପ୍ରମୋଦ କୁମାର ସାହୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି ବହୁଗ୍ରାମ କଟକରୁ ପଠାଇଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି ଏବଂ ପୂଜା। ଖୁବ୍ ସୁନ୍ଦର ଗୀତଟିଏ ଶୁଣିବା ପାଇଁ ଇଚ୍ଛା ପ୍ରକାଶ କରି ଅନୁରୋଧରେ ଏସ୍ଏମ୍ଏସ୍ କରିଛନ୍ତି। ଗୀତଟି ହେଉଛି ତମେ ଯଦି ଗଢ଼ି ଦିଅ ମୋ ପାଇଁ ବାଲି ଘର, ସେଇ ଘର ହେବ ମୋର ସୁନାର ନଅର। କଥାଚିତ୍ର ସମୟ ଖେଳୁଛି ଚକା ଭଉଁରୀ, କଣ୍ଠଶିଳ୍ପୀ ଅନୁରାଧା ପୋଡ଼ୱାଲ ଏବଂ ଅଭିଜିତ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି କନିକା ଛକ କଟକରୁ ପଠାଇଛନ୍ତି ଶୀର୍ଷା ଶୁଣିବାକୁ ଇଚ୍ଛା ପ୍ରକାଶ କରିଥିବା ଗୀତଟି ହେଉଛି ତୁଝେ ଦେଖା ତୁ ୟେ ଜାନା ସନମ ପ୍ୟାର ହୋତା ହେ ଦିୱାନା ସନମ ଗୀତଟିକୁ ଗାଇଛନ୍ତି କୁମାର ସାନୁ ଏବଂ ଲତା ମଙ୍ଗେସ୍କର ତେବେ ଏହି ଗୀତଟି 1995ର ରୋମାଣ୍ଟିକ୍ ଅଲ୍ ଟାଇମ୍ ବ୍ଲକ୍ବଷ୍ଟର ମୁଭି ଡିଡିଏଲ୍ଜେ ବା ଦିଲ୍ୱାଲେ ଦୁଲ୍ହନିଆ ଲେ ଯାଏଙ୍ଗେ କଥା ଚିତ୍ରର ଫିଲ୍ମଟି ଯେମିତି ସୁପର ଡୁପର ହିଟ୍ ହୋଇଥିଲା ଗୀତଗୁଡ଼ିକ ମଧ୍ୟ ସମସ୍ତଙ୍କ ମନକୁ ଛୁଇଁଥିଲା ତେବେ ଚାଲନ୍ତୁ ଶୁଣିବା ସେହି କଥାଚିତ୍ରର ଏହି ସୁନ୍ଦର ଗୀତଟି

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି। କବାଟବନ୍ଧ ଯାଜପୁରରୁ ପଠାଇଛନ୍ତି ବୈରାଗୀ ଚରଣ ସାହୁ ଏବଂ ଗୋଦାବରୀ ସାହୁ। ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ନବଜନ୍ମ କଥାଚିତ୍ରର ଗୀତ, ଯେଉଁ ଗୀତଟି ଗାଇଛନ୍ତି ନିର୍ମଳା ମିଶ୍ରା।

କାର୍ଯ୍ୟକ୍ରମର ଶେଷ ଗୀତ ସତ୍ୟପି ସତ୍ତା କଥାଚିତ୍ରରୁ ଅନୁରୋଧକାରୀ ଶ୍ରୋତା ହେଲେ ଜଗତପୁରରୁ ରୂପାଲୀ।

ମଞ୍ଜୁଳ ମଧ୍ୟାହ୍ନରେ ଶୁଣିଲେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ଏସ୍ଏମ୍ଏସ୍ ଜରିଆରେ ଆକାଶବାଣୀ କଟକ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ସ୍ୱର ନିଚ୍ଛର। ଆଜି ଏଥିରେ ଶୁଣନ୍ତୁ ସୁନାମଧନ୍ୟ କଣ୍ଠଶିଳ୍ପୀ ଅତୀଶ କୁମାର ମଜୁମଦାରଙ୍କ ଜୀବନକୃତି ଏବଂ କାର୍ଯ୍ୟଧାରା ସମ୍ପର୍କରେ ଆଧାରିତ ଏକ ବିଶେଷ ଉପସ୍ଥାପନା। ଉପସ୍ଥାପନା କରିଛନ୍ତି ବସନ୍ତ କୁମାର ମହାନ୍ତି ଏବଂ ପ୍ରଯୋଜନା ବସନ୍ତ କୁମାର ମହାନ୍ତି ଏବଂ ଅଭୟ କୁମାର ଦାସ।

0: ତାଙ୍କୁ ବିସ୍ମିତ କରୁଥିଲା, ସିଦ୍ଧାର ଶେଷ ପାହାଚରେ ଅବତୀର୍ଣ୍ଣ ହୋଇଥିଲେ ସୁଦ୍ଧା ତାଙ୍କ ମନରେ ଟିକିଏ ବି ଗର୍ବ ଆଉ ଅହଙ୍କାର ନଥିଲା।
1: ପୁରା ଚଇତାଳି ଚପଳ ବିଳାସୀ ଅଚକିତେ

0: ମଜୁମଦାରଙ୍କ ସମ୍ପର୍କରେ ସ୍ମୃତିଚାରଣ କରନ୍ତି ଓଡ଼ିଶାର ବିଶିଷ୍ଟ ଗାୟିକା ଶ୍ୟାମାମଣି ଦେବୀ।
1: ଅତିଜାଙ୍କ ସହିତ ମୋର ସମ୍ପର୍କ ବହୁ ବର୍ଷର, କାରଣ ସେ ପ୍ରାୟ 55-56 ସେଇ 57 ଏଇ ଭିତରେ ସେ ମୁଁ ବି ସେତିକି ବେଳେ ଆସିଥିଲି। ସେଇଭଳିଆରୁ ତାଙ୍କର ଯିବା ପର୍ଯ୍ୟନ୍ତ ମୁଁ ପ୍ରାୟ ତାଙ୍କ ସହିତ ଓତପ୍ରୋତ ଭାବରେ ଜଡ଼ିତ।
2: ଚାହି ଚାହି ପ୍ରଜାପତି।

ପିଲାଟି ବ୍ୟବସାୟ ତାଙ୍କର ପେଶା, କିନ୍ତୁ ସଙ୍ଗୀତ ତାଙ୍କର ନିଶା ଥିଲା। ମାନେ ଯେମିତି ମୁଁ କହୁଛି, ଯେତେବେଳେ ଆମେ ଲାଇଭ କରୁଥିଲୁ, ସେତେବେଳେ ବି ତାଙ୍କର ମୋର ଗୋଟେ ଗାଁ ଗହଳି ପ୍ରୋଗ୍ରାମ କରିଥିଲୁ ଷ୍ଟୁଡିଓ ମଧୁପୁର କୋଠିରେ, ଆଲୋଲ ସୁକୁଟା ବୋଉ ଆରେ ସୁକୁଟା ବାପା, ଏଇରକମ ଗୋଟେ ଗୀତ ଥିଲା। ସ୍ୱର୍ଗତ ପଣ୍ଡିତ ବଂଶୀ ମିଶ୍ର ସ୍ୱର ସଂଯୋଜନ କରିଥିଲେ, ଏବଂ ସେଇଟା ଷ୍ଟୁଡିଓ ଭିତରେ ମୁଁ ଯେତେବେଳେ ଟିକେ ହେଜିଟେଟ୍ କଲି ଯେ ଏମିତି କଣ କେମିତି ଗାଇବି, ମତେ ସିଏ ଏମିତି ଭାବରେ ବୁଝେଇକିରି ଏମିତି ଭାବରେ ମୋ ଭିତରେ ଗୋଟେ ଇନ୍ସପିରେସନ ଆଣିଲେ ଯେ ପ୍ରକୃତରେ ବିଶ୍ୱାସ କରିବେନି, ସେ ପ୍ରୋଗ୍ରାମ ଏ ସୁନ୍ଦର ହେଇଥିଲା। ଏବଂ ତା ପାଇଁ ବହୁ ଚିଠି ଆସିଥିଲା ସେତେବେଳେ ଆକାଶବାଣୀକୁ, ଏଇ ଯୋଉ ସୁକୁଟା ବୋଉ ସୁକୁଟା ବାପା ଗୀତ, ଏବଂ ରିପିଟେଡଲି କେତେ ଥର ବି ବାଜିଛି ସେଇ ଷ୍ଟୁଡିଓ ଭିତରେ। ସିଏ ଚାରିପାଦେ ଚାଲିକିରି ଆଗକୁ ଚାଲି ଆସିଥାନ୍ତି, ମୁଁ ଚାରିପାଦେ ପଛକୁ ଯାଉଥାଏ, ପୁଣି ମୁଁ ଚାରିପାଦେ ତାଙ୍କ ଆଡକୁ ଯାଉଥାଏ। ଏଇ ଷ୍ଟୁଡିଓ ଭିତରେ ଚାଲି ଚାଲି ଚାଲି ଚାଲି ରେକର୍ଡିଂ ଆମେ

ବାଲ୍ୟବେଳର ସେ ସ୍ମୃତି ଏବେ ବି ମନେ ପଡେ, କୁଆଡେ ଗଲା ସାଙ୍ଗୀତିକ ପରିବେଶ, ଏବଂ ଆମ ଭିତରେ କଳାକାର ଭାଇ ଭଉଣୀ ଭିତରେ ଆମ ଭିତରେ ଯୋଉ ପ୍ରକାର ଶ୍ରଦ୍ଧା ସ୍ନେହ ମମତା ଆତ୍ମୀୟତା ଥିଲା, ଏବଂ ସମସ୍ତେ ପରସ୍ପର ପରସ୍ପର ଭିତରେ ଆମ ଭିତରେ ସବୁବେଳେ ଗୋଟେ ଶିଖିବାର ସୁହା ରହୁଥିଲା। ଯେମିତି ସିଏ ଗୋଟେ ମୋର ପ୍ରୋଗ୍ରାମ ଶୁଣିଥିଲେ, ଆରେ ପିଲା ତୁ ସେଇ ଗୀତଟା ଗାଇଥିଲୁ ନା, ତୋର ସେଇ ଯୋଉ କାମଟା କରିଥିଲୁ ଭାରି ସୁନ୍ଦର ଲାଗିଥିଲା, ମୁଁ ତାକୁ ଚେଷ୍ଟା କରି ମୋ ଗଳାରେ ଉଠେଇ ନେଇଛି, ଶୁଣ ତ ଠିକ ଅଛି କି ନାହିଁ। ତାପରେ ମୁଁ ଶୁଣିବି, ଅତିଥା ମୁଁ ଆପଣଙ୍କୁ କଣ କହିବି, ଆପଣ ତ ବହୁ ଉଚ୍ଚରେ, ନା ନା ନା ସେମିତି କହିବୁନି, ମୋର ତୋଠୁ କେତେ କଣ ଶିଖିବାର।

ଜୟଶ୍ରୀଙ୍କର ବି କିଛି ଗୀତ ମୁଁ ବି ତାଙ୍କର ଅନେକ ଗୁଡିଏ ଗୀତ ମତେ ବହୁତ ଭଲ ଲାଗେ, ମୁଁ ବି ତାଙ୍କୁ କହେ, ବହୁତ ଖୁସି ହେଇଯାନ୍ତି। ଯେମିତି ସେଇ ସଙ୍ଗୀତ ସୁର ଭିତରେ ସବୁବେଳେ ମଗ୍ନ ଥାନ୍ତି, ତାଙ୍କର ପେଶା ତ ଅଭିନ୍ନ ଥିଲା। ସେ ବିଷୟରେ ମଧ୍ୟ କେବେ ଭୁଲରେ ଗୋଟିଏ ଥର କେବେ କହିନାହାନ୍ତି ଯେ କାହାକୁ, ମୁଁ ତ ଏତେ ସମୟ ତାଙ୍କ ସାଙ୍ଗେ ମିଶିଛି, କେବେ ବି କହିନାହାନ୍ତି। ତାଙ୍କ ସହିତ ମୁଁ ସଦସ୍ୟ ବି କରିଛି, ତାଙ୍କ ସହିତ ମ୍ୟୁଜିକାଲ ଶିକ୍ଷାରେ ଗାଇଛି, ତାଙ୍କ ସହିତ କେତେ ପ୍ରୋଗ୍ରାମ ମୁଁ କରିଛି, ବାହାରକୁ ଗୋଟେ ଦୁଇଟା ପ୍ରୋଗ୍ରାମ।

ବୟସ ପର୍ଯ୍ୟନ୍ତ ଶେଷରେ ହୁଏତ ସେ ବିଛଣାରେ ପଡିଗଲେ ସେ ଅଲଗା କଥା, କିନ୍ତୁ ତା ପୂର୍ବରୁ ମଧ୍ୟ ମୁଁ ତାଙ୍କର ସେଇ ଯୋଉ ଗାଁରେ ଯୋଉଠି ପ୍ରତାପ ନଗରୀ ନା କୋଉଠି ଗୋଟେ ଘର କରିଥିଲେ ସେଇଠି ଯାଇଥିଲି, ମତେ ଆସିକି ଘରୁ ଡାକିକି ନେଇଥିଲେ, ଶିବରାତ୍ରୀ ପ୍ରୋଗ୍ରାମ ତାଙ୍କର ସେଠି ଗୋଟେ କରନ୍ତି। ସେଇଠି ସେଦିନ ଯେତେବେଳେ ମୁଁ ଯାଇକି ମତେ କହିଲେ ଥିଲା ତୁ ସିରେ ଯାଉଥିଲୁ ଏବେ ବିଛଣାରେ ରହୁଛୁ, ମୁଁ କହିଲି ଦାଦା ମୋ ଟିକେ ନାକୁ ଏବେ ଭଏସ ଦବୁଛି ମୁଁ ସେଇଥିପାଇଁ ବିଛଣାରେ ଯାଉଛି। ଆଉ ସିରେ ଆଧୁନିକ ଆଧୁନିକ ଗାଇଦିଏ ନା ଆଉ କଣ, ଆଉ ଏ ବୟସରେ ଆଉ ଏତେ ଚଢାରେ ଗାଇପାରିବି ଏମିତିକା ତାଙ୍କର କଥା ଗୁଡାକ, ମୁଁ ପୁଣି ଚଢାରେ ଗାଇପାରିବୁନୁ, କିନ୍ତୁ ଦେଖ ମୁଁ ସେଇ ସିସାର ଅଛି ଦରକାର ପଡିଲେ ଦୁଇଟା ବି ଯାଇଦେବି। ଭାବନ୍ତୁ ତାଙ୍କର ମନୋବଳ କେତେ, ତାଙ୍କର ସଙ୍ଗୀତ ପ୍ରତି ଶ୍ରଦ୍ଧା କେତେ ଏବଂ ତାଙ୍କର ନିଷ୍ଠା କେତେ, ତାଙ୍କର ନିଜ ଉପରେ ଆତ୍ମବିଶ୍ୱାସ କେତେ, ଯାହାଫଳରେ ସେ କହିପାରିବେ ଯେ ଆଉ ମୁଁ ଏଇଭଳି ଏଇ ସ୍କେଲରେ ଗାଇ ଦେଇପାରିବି। ଆଉ ପ୍ରକୃତରେ ମଧ୍ୟ ସେଦିନ ସେ ସେଇ ଶିବ ମନ୍ଦିରରେ ଏକାଠି ବସିକିରି ଆମେ ତାଙ୍କର ମୋର ପ୍ରୋଗ୍ରାମ କଲୁ, ମୁଁ ଗାଇଲି, ସେ ବି ଗାଇଲେ, ପ୍ରକୃତରେ ବି ସେଇ ସ୍କେଲରେ ଗାଇଲେ ଏବଂ ସେଇ ସ୍କେଲ ଉପରେ ମଧ୍ୟ ଯାଇକିରି ଚଢାରେ ବି ଏଡ଼େ ସୁନ୍ଦର ଭାବରେ ସୁର ସେ ଲଗେଇଲେ, ଯୋଉଟା ଆମ ସମସ୍ତଙ୍କ ପାଇଁ ଶିକ୍ଷଣୀୟ।

ତ ସମସ୍ତଙ୍କର ଦାଦା ଥିଲେ, ସେ ସାନଙ୍କର ବି ଦାଦା, ବଡଙ୍କର ବି ଦାଦା, ତାଙ୍କୁ ସମସ୍ତେ ଦାଦା ଡାକନ୍ତି। ସେ ମଧ୍ୟ ସେଇ ଦାଦା ଡାକର ପ୍ରତିଦାନରେ ବହୁତ ଶ୍ରଦ୍ଧା ଭାଇ ଭଉଣୀ ଭଳିଆ ଆମମାନଙ୍କୁ ଦିଅନ୍ତି। ଅପିତାଙ୍କ ବିଷୟରେ କହିବା ମୋର ଏତେ ଯୋଗ୍ୟତା ବୋଧହୁଏ ନାହିଁ, ତଥାପି ମୁଁ ଯେତିକି ତାଙ୍କର ଭଉଣୀ ହିସାବରେ ତାଙ୍କୁ ଯେତିକି ମୁଁ ମନେ ପକାଉଛି, ଯେତିକି ତାଙ୍କର ଗୀତ ମୁଁ ତାଙ୍କର ଗାଇବା ଶୈଳୀ, ତାଙ୍କର ଭଏସ୍ ର ଥ୍ରୋ, ଆଉ ଭାରି ପାୱାରଫୁଲ ଥ୍ରୋ, ତାଙ୍କର ଗଳାର ଥ୍ରୋ ଏତେ ସୁନ୍ଦର ଯେ ମାନେ ଯୋଉ ଶବ୍ଦ ଗୁଡା କହିବା ମାନେ ଯେମିତି ଜଣେ ଶୁଣିଲେ ଗୀତ ଗୁଡାକ ଅକ୍ଷର ଗୁଡାକ ଲେଖି ନେଇ ଚାଲିଯିବ, ମାନେ ଗୋଟିଏ ବି ଅକ୍ଷର ସେ ଗିଳି ପକେଇବେନି। ତାଙ୍କର ଗୋଟେ ଏମିତି ଗୋଟେ ସ୍ୱଚ୍ଛ ସଙ୍ଗୀତ ପରିବେଷଣ ଥିଲା।

ସ୍ୱର କରି ଦେଇଦେଲେ କି ଏକଦମ ଯାହା ତ ସାଙ୍ଗେ ସାଙ୍ଗେ ଉଠେଇବେ, ଆଉ ଗାଇଲା ବେଳକୁ ତାଙ୍କର ଯୋଉ ସ୍ୱତନ୍ତ୍ର ନିଜର ଗୋଟେ ଟିକେ ଟେକ୍ନିକ ଥାଏ, ସେଇଟା ସେ ଟିକେ ଟିକେ ମଝିରେ ମଝିରେ କୋଟି କୋଟି ଟିକେ ଦେଇଦେବେ, ଦେଇକି ତାପରେ ସରିଲା ପରେ କହିବେ କି ବୁଝିଲୁ ମୁଁ ସେଇଠି ଟିକେଟାକୁ କି ମାଗିଛି, ମୁଁ କହିବି ଆପଣ ଯାହା ବି କରିବେ ଆପଣଙ୍କ ଗଳାରେ ସୁନ୍ଦର ଦେଖାଯିବ, ଆଉ ଏଥିରେ ଅସୁବିଧା କଣ, ଆପଣ ତ କିଛି ଖରାପ ଲାଗୁନି, ଆପଣ ତ ବଢିଆ ଗାଇଲେ।

ପିଲାଙ୍କର ଯୋଉ ପ୍ରକାର ଶ୍ରଦ୍ଧା ଯୋଉ ଡାକ ଏଡ଼େ ବଡ ପାଟିରେ ପିଲା ଏଡ଼େ ଜୋରେ ଡାକିଲେ ଯେ ସିଏ ମାନେ ସେଇଠି କେତେ ଦୂର ଶୁଭିବ ତାଙ୍କ ପାଟି ମାନେ ଅତି ଆତ୍ମର ଡାକ ତାଙ୍କର ତାଙ୍କ ଯୋଉ ଧୈର୍ଯ୍ୟ ତାଙ୍କର ଗାଇବାର ଶୈଳୀ ତାଙ୍କର ଭଏସ୍ର ଥ୍ରୋ ତାଙ୍କର ବ୍ୟବହାର ତାଙ୍କର ଶ୍ରଦ୍ଧା ସବୁକିଛି ପ୍ରତ୍ୟେକ କଳାକାର ପାଇଁକା ଶିକ୍ଷଣୀୟ ଏବଂ ଶିଖିବା ଉଚିତ।

0: ଅନୁସାରେ ତାଙ୍କ ଗୀତଗୁଡ଼ିକ ହେଉଥିଲା ଜୀବନ୍ତ ଏବଂ ସର୍ବଜନଗ୍ରାହୀ। ଓଡ଼ିଆ ସଙ୍ଗୀତ ପ୍ରେମୀମାନେ ତାଙ୍କୁ ଚିରକାଳ ମନେ ରଖିଥିବେ ଜଣେ ସଫଳ ଗାୟକ ଭାବରେ। ଆସନ୍ତାଥର ସ୍ୱରନିଚ୍ଛରେ ଶୁଣିବେ ସ୍ୱରସିଦ୍ଧ ଗାୟକ ଅତୀଶ କୁମାର ମଜୁମଦାରଙ୍କ ସଙ୍ଗୀତମୟ ଜୀବନର ଚତୁର୍ଥ ଭାଗ। ଆଜି ପାଇଁ ବିଦାୟ ଦିଅନ୍ତୁ, ନମସ୍କାର।
1: ଶୁଣିଲେ କାର୍ଯ୍ୟକ୍ରମ ସ୍ୱରନିଚ୍ଛର। ଉପସ୍ଥାପନା ଏବଂ ପ୍ରଯୋଜନା ବସନ୍ତ କୁମାର ମହାନ୍ତି ଏବଂ ଅଭୟ କୁମାର ଦାସ।

ଆକାଶବାଣୀ କଟକ ସମୟ ବର୍ତ୍ତମାନ ଦିନ ଗୋଟିଏ ବାଜିବାକୁ ଯାଉଛି। ପ୍ରଥମେ ହିନ୍ଦୀରେ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି ସମୟ ମଧ୍ୟରେ

0: ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
5: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ନାରୀ ମହଲ, କିନ୍ତୁ ତା ପୂର୍ବରୁ ବିଜ୍ଞାପନ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

0: ନମସ୍କାର, ଆପଣମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ। ଆଜିର ମହିଳା କେବଳ ଗୃହିଣୀ ନୁହେଁ, କେବଳ କର୍ମଜୀବୀ ନୁହେଁ, ସେ ଉଭୟ ଘର, ପରିବାର ତଥା କର୍ମକ୍ଷେତ୍ରର ସମସ୍ତ ଦାୟିତ୍ୱକୁ ତୁଲାଇ ଚାଲିଛି। ସେ ଅନେକ ସମୟରେ ଅଣନିଶ୍ୱାସୀ ହୋଇ ଥାଉଛି। ତା ସହିତ ବଦଳି ଯାଇଛି ତାର ଜୀବନଶୈଳୀ। ଏହି ବଦଳୁଥିବା ଜୀବନଶୈଳୀ ତାର ଶରୀର ଏବଂ ମନ ଉପରେ ଗଭୀର ପ୍ରଭାବ ମଧ୍ୟ ପକାଉଛି। ଏମିତିରେ ଦେଖିବାକୁ ଗଲେ ମନ ଆଉ ଶରୀର ପରସ୍ପରର ପରିପୂରକ, ତେଣୁ ଜଣେ ସମସ୍ୟା ଭୋଗିଲେ ଅନ୍ୟଟି ଚାପଗ୍ରସ୍ତ ହେବା ସ୍ୱାଭାବିକ। ଏହାଛଡ଼ା ମନ ଉପରେ ମଧ୍ୟ ଅତ୍ୟଧିକ ଚାପ ଯୋଗୁଁ ସେ ମାନସିକ ଅସୁସ୍ଥତାର ଶିକାର ହୋଇଛି। ଏଥିରୁ ମୁକ୍ତି ପାଇବା ପାଇଁ ଅନେକ ମାଧ୍ୟମ ରହିଛି, ସେ ମଧ୍ୟରୁ ଯୋଗ ଅନ୍ୟତମ। ଆଜି ଆସନ୍ତୁ ଶୁଣିବା ଆଲୋଚନା ମହିଳାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ ଯୋଗ। ଆଲୋଚନା କରିଛନ୍ତି ଯୋଗ ପ୍ରଶିକ୍ଷିକା ମନସ୍ୱିନୀ ଦାସ। ପ୍ରଥମେ ତାଙ୍କ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର ଆଜ୍ଞା।
0: ମହିଳାଙ୍କ ମାନସିକ ସ୍ୱାସ୍ଥ୍ୟ କ'ଣ, ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ?
1: ମହିଳାଙ୍କ ମାନସିକ ସ୍ୱାସ୍ଥ୍ୟ ହେଉଛି ସେମାନଙ୍କର ମନର ସନ୍ତୁଳନ, ଶାନ୍ତି, ଖୁସି ଓ ସକାରାତ୍ମକ ଚିନ୍ତାଧାରା। ଏହା ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ ମହିଳା ଏକା ସମୟରେ ଜଣେ ମା, ଜଣେ ଝିଅ, ଜଣେ ପତ୍ନୀ, ପୁଣି ଜଣେ ବୋହୁ, ତା ସହିତ ଜଣେ କାର୍ଯ୍ୟରତ ନାରୀର ଭୂମିକା ବହନ କରିବା ସହିତ ସମାଜର ସମସ୍ତ ଦାୟିତ୍ୱକୁ ତୁଲାଇବା ଦ୍ୱାରା ସେମାନେ କ'ଣ ହେଉଛନ୍ତି ନା ଅତ୍ୟଧିକ ଚାପର ଶିକାର ହୋଇଯାଉଛନ୍ତି, ଯାହା ସିଧାସଳଖ ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଉଛି।
0: ଆଜ୍ଞା, ତେବେ ଆଧୁନିକ ସମୟରେ ମହିଳାମାନଙ୍କ ମଧ୍ୟରେ କୋଉ କୋଉ ପ୍ରକାର ମାନସିକ ସମସ୍ୟା ଦେଖାଦେଉଛି?
1: ଆଧୁନିକ ସମୟରେ ଆମର ମହିଳାମାନେ ଶିକ୍ଷା ହେଉ, ସେ ଚାକିରି ହେଉ, ବ୍ୟବସାୟ, ରାଜନୀତି ଓ ସମାଜସେବାରେ ଯଥେଷ୍ଟ ଆଗଧାଡ଼ିରେ ଅଛନ୍ତି। ଏହା ସତ୍ତ୍ୱେ ସେମାନଙ୍କ ମଧ୍ୟରେ ମାନସିକ ଚାପ, ଅବସାଦ ଓ ନିଦ୍ରାହୀନତାର ମାନସିକ ସମସ୍ୟାମାନ ବହୁତ ଭାବେ ଦେଖାଦେଉଛି।
0: ଏସବୁ ତ ନିଶ୍ଚୟ ରହିବ, କାରଣ ଜଣେ ମହିଳା ପରିବାର ଭିତରେ ରହିବ, ତାର କାର୍ଯ୍ୟକ୍ଷେତ୍ରରେ କାମ ମଧ୍ୟ କରିବ ଏବଂ ସାମାଜିକ ଦାୟିତ୍ୱ ମଧ୍ୟ ତୁଲାଇବ। ତେବେ ଏଇ ଯୋଉ ଚାପ ମହିଳାଙ୍କ ମାନସିକ ସ୍ୱାସ୍ଥ୍ୟକୁ କିପରି ପ୍ରଭାବିତ କରୁଛି?
1: ଦେଖନ୍ତୁ, ଉଦାହରଣ ସ୍ୱରୂପ ଘରର କଳହ ବି ହୋଇପାରେ। ଘରେ ତ ବିଭିନ୍ନ ପ୍ରକାର ଡିଷ୍ଟର୍ବାନ୍ସ ରହୁଛି, ସେ ସ୍ୱାମୀ ସ୍ତ୍ରୀଙ୍କ କଳହ ହୋଇପାରୁ, ପିଲାମାନଙ୍କ ପାଇଁ ହିଁ କଳହ ହୋଇପାରୁ, ଶାଶୁ ଶ୍ୱଶୁରଙ୍କ ପାଇଁ ହିଁ ହୋଇପାରୁ, କିଛି ଅତିଥି ଅଭ୍ୟାଗତଙ୍କ ପାଇଁ ହିଁ ହୋଇପାରେ, ବିଭିନ୍ନ ପ୍ରକାର କଳହ ହୋଇପାରେ। ଆଉ ଗୋଟେ କଥା, ସମର୍ଥନର ଅଭାବ, ମହିଳାମାନଙ୍କୁ ଠିକ୍ ସମର୍ଥନ ମିଳେନି। ତାପରେ ହେଲା ଅତ୍ୟଧିକ ପାରିବାରିକ ଦାୟିତ୍ୱ, ମହିଳାମାନଙ୍କ ମନରେ ଚିନ୍ତା, ଅବସାଦ ଓ ମାନସିକ ଅଶାନ୍ତିକୁ ସୃଷ୍ଟି କରିଥାଏ। ପୁଣି ସେହିପରି କାର୍ଯ୍ୟକ୍ଷେତ୍ରରେ କ'ଣ ହୁଏ, ସେମାନଙ୍କର ଅତ୍ୟଧିକ କାମର ଚାପ ରହିଥାଏ, କାମର ଯେଉଁ ପ୍ରେସରଟା ତାଙ୍କ ମାନସିକ ଚାପକୁ ଡିରେକ୍ଟଲି ବଢ଼େଇ ଦିଏ, ତାହାଦ୍ୱାରା ସେମାନଙ୍କର ଆତ୍ମବିଶ୍ୱାସ କମିଯାଏ।
0: ତା ଛଡ଼ା କର୍ମକ୍ଷେତ୍ରରେ ଗୋଟେ ପ୍ରକାର ପ୍ରତିଯୋଗିତା ବି ଥାଏ।
1: ଆଜିକାଲି ତ ସବୁ କ୍ଷେତ୍ରରେ ଆପଣ ଦେଖିବେ ପ୍ରତିଯୋଗିତା, ସେଇ ଯେଉଁ କମ୍ପିଟିଟିଭନେସ୍ଟା ଥାଏ ତାଙ୍କ ଭିତରେ ପାଇବାର ଗୋଟେ ଦ୍ୱନ୍ଦ୍ୱ ଲାଗିଯାଏ, ସେମାନଙ୍କର

0: ହୀନତା ବି ସେମାନେ ଶିକାର ହେଇଥାନ୍ତି।
1: ଆଜ୍ଞା,
0: ଆଉ ଗୋଟେ କଥା ଆପଣ ନିଅନ୍ତୁ, ସେମାନଙ୍କର ଯୋଉ ସାମାଜିକ ଦାୟିତ୍ୱର ଚାପ ବି ରହୁଛି।
1: ଆଜ୍ଞା,
0: ମାନେ ସାମାଜିକ ଦାୟିତ୍ୱ ସେମାନେ କଣ ପାଇଁ ନଉଛନ୍ତି, ସେମାନେ ଗୋଟେ ଖୁସି ପାଇଁ ନଉଛନ୍ତି, ତାହେଲେ ମେଣ୍ଟାଲ ସାଟିସ୍ଫାକ୍ସନ ସେମାନଙ୍କୁ ମିଳିବ। କିନ୍ତୁ ସେମାନେ ଯେତେବେଳେ ଚାପଗ୍ରସ୍ତ ହେଇଯାଉଛନ୍ତି, ସେମାନଙ୍କର ଆତ୍ମସନ୍ତୁଷ୍ଟି ମିଳିବା ପରିବର୍ତ୍ତେ ସେମାନଙ୍କୁ ମାନସିକ ଅଶାନ୍ତି ବି ମିଳିଯାଉଛି।
1: ଆଜ୍ଞା,
0: ସେମାନେ ଗୋଟିଏ ସମୟରେ ଘର କାମ ବୁଝିବେ, ପରିବାର କଥା ବୁଝିବେ, ନିଜର କାର୍ଯ୍ୟକ୍ଷେତ୍ରର ତାର କାର୍ଯ୍ୟ ବି ସମ୍ପାଦନ କରିବେ, ତା ସହିତ ସେମାନଙ୍କର ମେଣ୍ଟାଲ ସାଟିସ୍ଫାକ୍ସନ ପାଇଁ ସମାଜର କିଛି ଉପକାର କରିବାକୁ ଯିବେ।
1: ଆଜ୍ଞା,
0: କିନ୍ତୁ ସେଇ ଉପକାର କରିବା ଭିତରେ ସେମାନଙ୍କୁ ଆଉ କିଛି ତାର ବିପକ୍ଷରେ ଶୁଣିବାକୁ ପଡିଲା, ଯୋଉଟାକୁ ମହିଳାମାନଙ୍କ ଉପରେ ଚାପ ସୃଷ୍ଟି କରେ। ଆମ ପିଲାଛୁଆଙ୍କ ପାଇଁ କିଛି କଲୁ, ପରିବାର ପାଇଁ କିଛି କଲୁ, ବର୍ତ୍ତମାନ ଆମର ଏବେ ସମୟ ହେଉଛି ସମାଜ ପାଇଁ କିଛି କରିବା ପାଇଁ। କିନ୍ତୁ ସେ ମନୋଭାବ ନେଇକି ସେମାନେ ଯେତେବେଳେ ସମାଜ ପାଇଁ କରନ୍ତି, କିନ୍ତୁ ସେମାନେ ସାଟିସ୍ଫାକ୍ସନ ପାଇବା ପରିବର୍ତ୍ତେ ଯେତେବେଳେ
1: ସମାଲୋଚନାର ଶିକାର ହେବାକୁ ପଡ଼ିଥାଏ,
0: ସେ ଯୋଉ ସମାଲୋଚନାର ଶିକାର ହେଇଯାଏ, ସେମାନଙ୍କ ପାଖରେ ଏତେ ସମୟ ନଥାଏ, ଯେ ଏତେ ଧୈର୍ଯ୍ୟ ନଥାଏ ଯେ ତା ପାଇଁ ମୁକାବିଲା କରିବା ପାଇଁ।
1: ଆଜ୍ଞା,
0: ସେଇଟାକି ତାଙ୍କୁ ଚାପର ବଶବର୍ତ୍ତୀ କରେ।
1: ଅନେକ ସମୟରେ ଆଜିକାଲି ଆମେ ଦେଖୁଛୁ ଯୋଉ କିଶୋରୀମାନେ ଅଛନ୍ତି, ସେମାନେ ମଧ୍ୟ ମାନସିକ ଚାପର ଶିକାର ହେଉଛନ୍ତି, ଏପରି କାହିଁକି ହେଉଛି?
0: ଯୋଉମାନେ କିଶୋରୀ, ସେମାନଙ୍କଠାରେ ଏହି ସମୟରେ ତାଙ୍କର ଗୋଟେ ଶାରୀରିକ ପରିବର୍ତ୍ତନ ହେଇଥାଏ, ତା ସହିତ ସେମାନଙ୍କର ହରମୋନ ତାର ଗୋଟେ ଡିଷ୍ଟର୍ବାନ୍ସ ହେଇଥାଏ।
1: ଆଜ୍ଞା,
0: ହରମୋନଟା ବେଳେବେଳେ ବଢ଼ିଯାଏ, ବେଳେବେଳେ କମିଯାଏ, ସେହି ସମୟରେ ଅସନ୍ତୁଳନତା ଦେଖାଦେଇଥାଏ।
1: ଆଜ୍ଞା,
0: ତା ସହିତ ପାଠପଢ଼ାର ଚାପ ମଧ୍ୟ ସେମାନଙ୍କର ରହିଛି। ଆଉ ସେମାନଙ୍କର ଯୋଉ ଋତୁସ୍ରାବ ସମୟରେ ଏପଟେ ପାଠପଢ଼ାର ଚାପ, ଏପଟେ ଗୋଟେ ନୂଆ ପ୍ରକାର ଶାରୀରିକ ପରିବର୍ତ୍ତନ, ଆଉ ବେଳେବେଳେ ସେମାନେ ବି ଏକ୍ସପ୍ରେସ୍ କରିପାରନ୍ତିନି କାହା ଆଗରେ।
1: ଆଜ୍ଞା,
0: ସେଇଟା ତାଙ୍କ ଭିତରୁ ଭିତରୁ ତାଙ୍କୁ ଗୋଟେ ମାନେ ଅବସାଦ ଆଡ଼କୁ ନେଇଯାଏ। ଆଉ ତାପରେ ଦେଖନ୍ତି ଆପଣ, ସେହି ସମୟରେ ବେଳେବେଳେ ଯୋଉ ଶାରୀରିକ ବେଦନା ବି ସୃଷ୍ଟି ହୋଇଥାଏ, ଅସୁବିଧାମାନ ବି ସେମାନଙ୍କୁ ହେଇଥାଏ, ଫଳରେ ସେମାନେ ସବୁ କଥାରେ ବିରକ୍ତିଭାବ ପ୍ରକାଶ କରନ୍ତି, ସେମାନଙ୍କ ମନରେ ଦୁଃଖ ଓ କ୍ଲାନ୍ତି ମଧ୍ୟ ଅନୁଭବ କରିଥାନ୍ତି, ଯୋଉଟାକି ସେମାନଙ୍କର ମାନସିକ ସମସ୍ୟା ମାନ ଦେଖାଦେଇଥାଏ।
1: ଆଜ୍ଞା, ଇଏ ତ ଗଲା ଆମର କିଶୋରୀମାନଙ୍କ କଥା। ସେମିତି ରଜ ନିବୃତ୍ତି ପରେ ମଧ୍ୟ ମହିଳାମାନଙ୍କ କ୍ଷେତ୍ରରେ ବିଭିନ୍ନ ପ୍ରକାର ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ, ସେ ବିଷୟରେ ଟିକେ
0: ଯୋଉ ରଜ ନିବୃତ୍ତି ଅର୍ଥାତ୍ ଯୋଉ ଆମେ ମେନୋପଜ୍ ସମୟ କହିଥାଉ, ସେ ସମୟରେ କଣ ହୁଏ, ଆମର ଏଷ୍ଟ୍ରୋଜେନ୍ ହରମୋନଟା କମିଯାଏ। ଯୋଉ କମିଯିବା ହେତୁ କଣ ହୁଏ, ତାଙ୍କ ଦେହରୁ ହଠାତ୍ ଗମ୍ ଗମ୍ ହୋଇ ଝାଳ ବୋହିବ, ତାପରେ ସେମାନଙ୍କର ନିଦ୍ରାହୀନତା ବି ଦେଖାଯାଏ। ଆଉ ବେଶୀ ବଡ଼ କଥା ହେଉଛି, ଏଷ୍ଟ୍ରୋଜେନ୍ ହରମୋନଟା କମିଯିବା ଫଳରେ ସେମାନଙ୍କର ହାଡ଼ ଓ ମାଂସପେଶୀ ସବୁ ଦୁର୍ବଳ ହୋଇଯାଇଥାଏ, ସେମାନେ କଥା କଥାକେ ରାଗିଯାଆନ୍ତି,
1: ଚିଡ଼ିଚିଡ଼ା
0: ହେଇଯାନ୍ତି, ସେମାନଙ୍କର ଏକାଗ୍ରତାର ଅଭାବ ଦେଖାଦେଇଥାଏ।
1: ଆପଣ ତ କହିଦେଲେ ଯେ ମହିଳାମାନଙ୍କର ବର୍ତ୍ତମାନ ସମୟରେ କି କି ପ୍ରକାର ମାନସିକ ସ୍ୱାସ୍ଥ୍ୟ ସମସ୍ୟା ବିଶେଷ କରିକି ଦେଖାଯାଉଛି, ତେବେ ଯୋଗ ଏବଂ ମନର କିଭଳି ସମ୍ପର୍କ ଅଛି ସେ ବିଷୟରେ ଆଗେ କୁହନ୍ତୁ।
0: ଯୋଗ ଏକ ପବିତ୍ର ପ୍ରାଚୀନ ଭାରତୀୟ ପଦ୍ଧତି, ଯାହା ଶରୀର, ମନ ଓ ଆତ୍ମା ମଧ୍ୟରେ ଏକ ସମନ୍ୱୟ ସୃଷ୍ଟି କରିଥାଏ। ଜୀବନକୁ ଜିଇଁବାର ଏହା ଏକ ସୁନ୍ଦର ଶୈଳୀ। ମହର୍ଷି ପତଞ୍ଜଳିଙ୍କର ଅଷ୍ଟାଙ୍ଗ ଯୋଗ ଅନୁସାରେ ଯୋଗଶ୍ଚିତ୍ତବୃତ୍ତି ନିରୋଧଃ, ଅର୍ଥାତ୍ ମନର ଚଞ୍ଚଳତାକୁ ନିୟନ୍ତ୍ରଣ କରିବା ହେଉଛି ଯୋଗ।
1: ଆଜ୍ଞା,
0: ଅଷ୍ଟାଙ୍ଗ ଯୋଗରେ ଯୋଗର ମୁଖ୍ୟ ଅଂଶଗୁଡ଼ିକ ହେଉଛି ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ ଓ ସମାଧି। ମାତ୍ର ଆଜିକାଲି ଜନସାଧାରଣମାନେ କେବଳ ଆସନ, ପ୍ରାଣାୟାମ ଓ ଧ୍ୟାନ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି।
1: ଆଜ୍ଞା, ତେବେ ଯେଉଁ ସବୁ ମାନସିକ ସ୍ୱାସ୍ଥ୍ୟ ସମସ୍ୟା କଥା କହିଲେ, ତାକୁ ଜଣେ ଯୋଗ ମାଧ୍ୟମରେ କିଭଳି ଭାବରେ ଦୂର କରିପାରିବ?
0: ଯୋଗ ହେଉଛି ଏକ ସମ୍ପୂର୍ଣ୍ଣ ବିଜ୍ଞାନ, ଏହା ଏପରି ଏକ ଅଦ୍ଭୁତ ସାର୍ଥକ ଉପାଦେୟ ଯାହା ମହିଳାଙ୍କ ମାନସିକ ଚାପ, ଉଦ୍ବେଗ, ଅବସାଦ ଏବଂ ଭାବନାତ୍ମକ ଅସ୍ଥିରତାକୁ କମାଇ ଦିଏ, ଆଉ ସେମାନଙ୍କ ମାନସିକ ସ୍ୱାସ୍ଥ୍ୟର ଉନ୍ନତି କରାଇଥାଏ।
1: ଆଜ୍ଞା,
0: ଯଦି ଆମେ ନିୟମିତ ଆସନ, ପ୍ରାଣାୟାମ ଓ ଧ୍ୟାନ ଆଦି ସାଧନା କରିବା, ତାଦ୍ୱାରା ମାନସିକ ଚାପକୁ ମଧ୍ୟ କମାଇଥାଏ।
1: ଆଜ୍ଞା,
0: ଧ୍ୟାନ ଓ ପ୍ରାଣାୟାମର ନିୟମିତ ଅଭ୍ୟାସ ଦ୍ୱାରା ମସ୍ତିଷ୍କର କାର୍ଯ୍ୟକ୍ଷମତା ବଢ଼ିଯାଇଥାଏ।
1: ଆଜ୍ଞା,
0: ଯାହାଦ୍ୱାରା କ'ଣ ହୁଏ, ମହିଳାମାନଙ୍କର ଏକାଗ୍ରତା ଓ ଭାବନାତ୍ମକ ସନ୍ତୁଳନତାକୁ ବଢ଼ାଇବାରେ ସେମାନେ ସାହାଯ୍ୟ

0: ଆଜ୍ଞା,
1: ଯୋଉ ସେତୁବନ୍ଧାସନ ଅଛି, ଭୁଜଙ୍ଗାସନ ଅଛି ଓ ନାଡ଼ି ଶୋଧନ ପ୍ରାଣାୟମ, ଏମାନେ କ'ଣ କରନ୍ତି, ଆମର ଅନ୍ତଃସ୍ରାବୀ ଗ୍ରନ୍ଥିର କାର୍ଯ୍ୟକୁ ସୁଧାରି ହରମୋନକୁ ସମତୁଲିତ କରି ରଖିବାରେ ସାହାଯ୍ୟ କରନ୍ତି, ଯାହାଦ୍ୱାରା ମହିଳାମାନଙ୍କର ଯୋଉ ହରମୋନାଲ ଇମ୍ବାଲାନ୍ସ ହୁଏ ନାହିଁ।
0: ଆଜ୍ଞା, ମାନସିକ ଅବସାଦ ହଉ ବା ଚଞ୍ଚଳତା ହଉ ବା ଚିଡ଼ଚିଡ଼ାପଣ ହଉ ବା ରାଗିବା ହଉ, ଏକୁ ଆମେ ଯୋଗ ଦ୍ୱାରା କେମିତି ନିୟନ୍ତ୍ରିତ କରିପାରିବା?
1: ଏକ ସୁସ୍ଥ ଶରୀରରେ ସୁସ୍ଥ ମନ ବାସ କରେ।
0: ଆଜ୍ଞା,
1: ମନ ସୁସ୍ଥ ରହିଲେ ଶରୀର ମଧ୍ୟ ସୁସ୍ଥ ରହିଥାଏ, ତେଣୁ ମନ ଓ ଶରୀର ଉଭୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ।
0: ଆଜ୍ଞା,
1: ତେବେ ମହିଳାମାନଙ୍କ ମାନସିକ ଚାପ କମାଇବା ପାଇଁ ତାଡ଼ାସନ, ବୃକ୍ଷାସନ, ଭୁଜଙ୍ଗାସନ ଆଉ ପଶ୍ଚିମତାନାସନ, ବାଳାସନ, ସବାସନ, ତାପରେ ସେତୁବନ୍ଧାସନ ଓ ସର୍ବାଙ୍ଗାସନ, ଯାହାକୁ ଆମେ ଆସନ ମାନଙ୍କର ରାଣୀ ବୋଲି କହିଥାଉ, ବିଶେଷ ଉପକାରୀ।
0: ଆଜ୍ଞା, ଆପଣ ଏଇ ଯୋଉ ଆସନ ଗୁଡିକ କହିଲେ ତାକୁ କେମିତି କରିବାକୁ ହବ ଟିକେ କହିପାରିବେ କି?
1: ଯେମିତି ତାଡ଼ାସନ, ତାଡ଼ାସନ କରିବାକୁ ହେଲେ ଆମେ ସିଧା ଭୂମି ଉପରେ ଛିଡ଼ା ହୋଇ ଦୁଇ ପାଦ ମଧ୍ୟରେ ସାମାନ୍ୟ ବ୍ୟବଧାନ ରଖି ଶରୀରକୁ ସିଧା କରି ଛିଡ଼ା ହେବା।
0: ଆଜ୍ଞା,
1: ଅଣ୍ଟା ପିଠି ବେକ ପୁରା ସିଧା ରହିବ, ତାପରେ ଦୁଇ ହାତର ଆଙ୍ଗୁଳିକୁ ପରସ୍ପର ମଧ୍ୟରେ ଛନ୍ଦି ଦେବେ, ତାପରେ ତାକୁ ଓଲଟେଇ ଦେବେ।
0: ଆଜ୍ଞା,
1: ତାପରେ କ'ଣ କରିବେ, ଆପଣ ନିଶ୍ୱାସ ଭରି ସେଇ ଛନ୍ଦା ଯାଇଥିବା ଦୁଇ ହାତକୁ ଉପରକୁ ଟାଣିବେ, ତାପରେ ଆପଣଙ୍କର ଦୃଷ୍ଟିଶକ୍ତିକୁ ଆଗରେ ଏକ ବିନ୍ଦୁ ଉପରେ ନିର୍ଦ୍ଧାରିତ କରିବେ, ଯାହାଦ୍ୱାରା ଆପଣଙ୍କର ଶାରୀରିକ ଭାରସାମ୍ୟ ସନ୍ତୁଳିତ ହୋଇ ରହିପାରିବ।
0: ଆଜ୍ଞା,
1: ସେହି ସମୟରେ ପଞ୍ଝା ଉପରେ ଛିଡ଼ା ହୋଇଯିବେ, ଶ୍ୱାସ ପ୍ରଶ୍ୱାସ ଭରି ହୋଇ ରହିଥିବ, ତାପରେ କିଛି ସମୟ ଶ୍ୱାସ ପ୍ରଶ୍ୱାସ ହୋଲ୍ଡିଂ କରି ରହିବେ, ତାପରେ ଧୀରେ ଧୀରେ ସେଇ ଦୁଇ ହାତକୁ ମୁଣ୍ଡ ଉପରେ ରଖିବେ, ତାପରେ ପୁଣି ଶ୍ୱାସ ପ୍ରଶ୍ୱାସକୁ ବାହାର କରି ଯୋଉ ପୋଜ୍ରେ ଆପଣ ଯାଇଥିଲେ ସେଇଭଳି ଭାବେ ପୁଣି ଫେରି ଆସିବେ, ତାପରେ ଦୁଇ ହାତ ଯୋଉ ପରସ୍ପର ଆଙ୍ଗୁଳିକୁ ଛନ୍ଦିଥିବେ ତାକୁ ଫିଟାଇ ଦେବେ, ଦୁଇ ହାତ ଶରୀରର ବାଁପଟେ ଡାହାଣ ପଟେ ରହିବ। ତାପରେ ମନେ ରଖନ୍ତୁ, ପ୍ରତିଟି ଆସନ କରିବା ପରେ ବିଶ୍ରାମ ନେବା ପାଇଁ ଭୁଲିବେ ନାହିଁ।
0: ଆଜ୍ଞା,
1: ଆପଣ ଯେହେତୁ ଏଇଟା ଛିଡ଼ା ହୋଇ କରିଛନ୍ତି, ଆପଣ ସେଇ ଷ୍ଟାଣ୍ଡିଂ ପୋଜ୍ରେ ବିଶ୍ରାମ ନେବେ। ବିଶ୍ରାମ
0: କେତେ ସମୟ ପାଇଁ?
1: ଅଳ୍ପ ସମୟ ପାଇଁ।
0: ସାଧାରଣତଃ ଆମେ ମୁଖ୍ୟତଃ ଆସନ ଆଉ ପ୍ରାଣାୟାମ ହିଁ ଅଭ୍ୟାସ କରୁଛୁ, ସେଇଭଳି ଭାବରେ ଆଉ କୋଉ ପ୍ରକାର ଆସନ ଯୋଉ ମାନସିକ ଦୁଶ୍ଚିନ୍ତା ରହିଛି ବା ମାନସିକ ସମସ୍ୟା ରହିଛି ତାକୁ ଦୂର କରିବାରେ ସାହାଯ୍ୟ କରିଥାଏ?
1: କେବଳ ମାନସିକ ସୁସ୍ଥତା ପାଇଁ ବି ଆସନ ଅଛି, ଯୋଉଟା ହେଉଛି ସବାସନ।
0: ଆଜ୍ଞା,
1: ଯଦି ଆପଣ ସବାସନରେ ଶୋଇଲେ ଆପଣଙ୍କର ମାନସିକ ସ୍ଥିତି ସୁଦୃଢ଼ ରୁହେ, ଇଭିନ୍ ମାନସିକ ରୋଗୀମାନଙ୍କ ପାଇଁ ମଧ୍ୟ ଏହା ରାମବାଣ ସଦୃଶ।
0: ଏ ତ ଆପଣ ଆସନ କଥା କହିଲେ, ଚିନ୍ତା, ଉଦ୍ବେଗ, ଭାବନାତ୍ମକ ଅସ୍ଥିରତା ଏସବୁକୁ ଦୂର କରିବା ପାଇଁ କୋଉ ପ୍ରାଣାୟାମ ଉପଯୋଗୀ?
1: ପ୍ରଥମେ ଜାଣିବା ପ୍ରାଣାୟାମର ଅର୍ଥ କ'ଣ।
0: ଆଜ୍ଞା,
1: ପ୍ରାଣଶକ୍ତି ଅର୍ଥାତ୍ ଶ୍ୱାସ ପ୍ରଶ୍ୱାସକୁ ନିୟନ୍ତ୍ରିତ କରି ଶରୀର ମଧ୍ୟରେ ସଠିକ ରୂପେ ପରିଚାଳିତ କରିବାକୁ ଆମେ ପ୍ରାଣାୟାମ ବୁଝିଥାଉ।
0: ଆଜ୍ଞା,
1: ତେବେ ଚିନ୍ତା, ଉଦ୍ବେଗ ଓ ଭାବନାତ୍ମକ ଅସ୍ଥିରତା ସବୁ ଦୂର କରିବା ପାଇଁ ଅନୁଲୋମ ବିଲୋମ ପ୍ରାଣାୟାମ ରହିଛି, ଉଦ୍ଗୀତ ପ୍ରାଣାୟାମ ଯାହାକୁ ଆମେ ଓମ୍ ଚାଣ୍ଟିଂ ପ୍ରାଣାୟାମ ମଧ୍ୟ କହିଥାଉ, ନାଡ଼ିଶୋଧନ ପ୍ରାଣାୟାମ ରହିଛି ଓ ଭ୍ରାମରୀ ପ୍ରାଣାୟାମ, ଏସବୁ ଉପଯୋଗୀ ଅଟେ।
0: ବର୍ତ୍ତମାନ ଆପଣ ଦେଖୁଥିବେ ଅନେକ ମହିଳା ନିଦ୍ରାହୀନତାର ଶିକାର ହେଉଛନ୍ତି, ଏହାର ବିଭିନ୍ନ କାରଣ ରହିଛି, ତେବେ ଏହି ନିଦ୍ରାହୀନତାକୁ ଯୋଗାସନ ମାଧ୍ୟମରେ ଦୂର କରାଯାଇପାରିବ କି?
1: ନିଶ୍ଚିତ ଭାବେ ଆମେ ବିଭିନ୍ନ ପ୍ରକାର ଆସନ ମଧ୍ୟ କରିପାରିବା, କାହିଁକିନା ଆମର ଯେତେବେଳେ ଶାରୀରିକ ଭାବେ ଆମେ ପରିଶ୍ରମ ଅଧିକା କରିଥାଉ, ଶାରୀରିକ କ୍ଲାନ୍ତି ଯେତେବେଳେ ଅନୁଭବ କରିଥାଉ, ସେତେବେଳେ ମାନସିକ ବିଶ୍ରାମ ବି ଆମ ଶରୀର ଲୋଡ଼େ। ତ ଆମେ ଯେତେବେଳେ ଆସନ ମାନ ଅଭ୍ୟାସ କରିବା, ସେ ତାଡ଼ାସନ ହେଇଥାଉ, ବୃକ୍ଷାସନ ହେଇଥାଉ, ଭୁଜଙ୍ଗାସନ ହେଇଥାଉ, ପଶ୍ଚିମତାନ ହେଇଥାଉ, ଇଭିନ୍ ସୂର୍ଯ୍ୟ ନମସ୍କାର ବି ହୋଇଥାଉ ନା କାହିଁକି, ଏସବୁ ଆସନ କରିବା ଦ୍ୱାରା ଆମ ଶରୀରରେ ତ ତରତାଜା ଆସିଥାଏ, ମାନସିକ ଶାନ୍ତି ମଧ୍ୟ ମିଳିଥାଏ।
0: ଆଜ୍ଞା,
1: ଆଉ ଆମକୁ ଯେତେବେଳେ ମାନସିକ ଶାନ୍ତି ମିଳେ, ଦୁଶ୍ଚିନ୍ତା ବି ଦୂର ହେଇଥାଏ। ଯେତେବେଳେ ଦୁଶ୍ଚିନ୍ତା ଆପଣମାନଙ୍କର ନଥିବ ନା, ତ ନିଦ ତ ହବ ହିଁ ହବ।
0: ଆଜ୍ଞା, ତଥାପି ଯଦି କୌଣସି କାରଣରୁ ଜଣେ ମହିଳାଙ୍କର ନିଦ ନ ହଉଥାଏ, ତାହେଲେ ସେ କ'ଣ କରିବେ?
1: ସବୁଠୁ ଭଲ ଉପାୟ ହେଉଛି ଓମ୍ ଚାଣ୍ଟିଂ।

0: ଆଜ୍ଞା, ଆପଣ ଶୋଇବା ପୂର୍ବରୁ ଆଖି ବନ୍ଦ କରି ଶୋଇବା ଅବସ୍ଥାରେ ହିଁ ଓମ୍ ଚାଣ୍ଟିଂ କରି ଚାଲିବେ। ଏମିତି କରୁ କରୁ କେତେବେଳେ ଆପଣଙ୍କୁ ନିଦ ଆସିଯିବ ଆପଣ ହିଁ ଜାଣିପାରିନଥିବେ।
1: ଆଜ୍ଞା,
0: ଆଉ ତା ଛଡ଼ା ଆମର ଯୋଗ ନିଦ୍ରା, ଏହା ବିଶେଷ ଭାବରେ ଉପକାର କରିଥାଏ। ଯୋଗ ନିଦ୍ରା ହେଉଛି ଏକ ବିଶେଷ ମାନସିକ ଧ୍ୟାନ ପ୍ରଣାଳୀ, ଯାହାକୁ ଆମେ ସଚେତନ ବିଶ୍ରାମ ଅବସ୍ଥା ବୋଲି କହିଥାଉ। ଏଥିରେ କ'ଣ କରନ୍ତି ସାଧକମାନେ, ଶବାସନରେ ଶୋଇ ରହି ଶରୀରର ପ୍ରତ୍ୟେକ ଅଂଶ ଉପରେ କ୍ରମାଗତ ଧ୍ୟାନ ଦେଇ ଶ୍ୱାସ ପ୍ରଶ୍ୱାସକୁ ଅବଲୋକନ କରନ୍ତି ଏବଂ ମନକୁ ଶାନ୍ତ ଓ ସଚେତନ ଅବସ୍ଥାରେ ରଖି ନିଜର ଯେଉଁ ମାନସିକ ଅନୁଭୂତି ଗୁଡ଼ିକୁ ଉପଲବ୍ଧି କରିଥାନ୍ତି।
1: ଆଜ୍ଞା,
0: ଏହାଦ୍ୱାରା ସେମାନଙ୍କର ମନ ଶାନ୍ତ ସ୍ଥିର ରୁହେ, କ୍ଲାନ୍ତି ଦୂର ରୁହେ ଏବଂ ସେମାନଙ୍କର ଯେଉଁ ନିଦ୍ରାହୀନତା ସମସ୍ୟାରୁ ସେମାନେ ମୁକ୍ତି ପାଇପାରନ୍ତି।
1: ଆପଣ ଶବାସନ ଉପରେ ବେଶ ଗୁରୁତ୍ୱ ଦେଉଛନ୍ତି, ମାନସିକ ଶାନ୍ତି ପାଇଁ ଏହା ଏକ ଭଲ ଆସନ ବୋଲି, ତେବେ ଏଇଟିକୁ କରିବାର ପ୍ରକୃଷ୍ଟ ସମୟ କେତେବେଳେ?
0: ଶବାସନକୁ କୁହାଯାଏ ସବସେ ବଢିଆ ଆସନ, କାହିଁକି ନା ଏଥିରେ କିଛି କଷ୍ଟ ହିଁ ନଥାଏ। କିନ୍ତୁ ଆମର ଆସନ ପାଇଁ ତ ସବୁବେଳେ କୁହାଯାଇଛି ସକାଳ ହେଉଛି ପ୍ରକୃଷ୍ଟ ସମୟ, ନହେଲେ ସନ୍ଧ୍ୟା।
1: ଆଜ୍ଞା,
0: ତ ଆପଣ ସକାଳ ସମୟରେ କରିପାରିବେ ନହେଲେ ସନ୍ଧ୍ୟା ସମୟରେ କରିପାରିବେ, କିନ୍ତୁ ଖାଲି ପେଟରେ ଯେକୌଣସି ଆସନ ଆପଣ କରନ୍ତୁ ଖାଲି ପେଟରେ କରିବା ଦରକାର।
1: ଆଜ୍ଞା,
0: ଶବାସନ ମଧ୍ୟ ପୁରା ଶୋଇ ରହି ଶରୀରକୁ ଶିଥିଳ କରାଇ ଦିଆଯାଇଥାଏ। ଆପଣ ଶବାସନରେ ଶୋଇବା ପାଇଁ ଚିତ୍ ମାରି ଶୋଇବା,
1: ଆଜ୍ଞା,
0: ଚିତ୍ ହେଇକି ଶୋଇବା, ଆମେ ପିଠି ଉପରେ ଭାର ଦେଇ ଚିତ୍ ହୋଇକରି ଆପଣ ଶୋଇପାରିବେ। ଦୁଇ ପାଦ ମଧ୍ୟରେ ବ୍ୟବଧାନ ରଖିବେ, ଦୁଇ ପଞ୍ଜାକୁ ବିପରୀତ ଦିଗରେ ଶୁଆଇକି ରହିବେ, ଯେପରି ଆପଣଙ୍କର ପାଦର ଶେଷ ଆଙ୍ଗୁଳି ଦ୍ୱୟ ଭୂମିକୁ ଟଚ୍ କରିବ।
1: ଆଜ୍ଞା,
0: କିନ୍ତୁ ଆପଣ ସେଥିରେ ଜୋର ଦେବେନି, ପୁରା ହାଲକାରେ ରଖିବେ।
1: ଆଜ୍ଞା,
0: ତାପରେ ଦୁଇ ହାତକୁ ପ୍ରଥମେ ଶରୀର ସହିତ ଲଗେଇକି ରଖିବେ, ତାପରେ ତାକୁ ଦୁଇପଟକୁ ଫେଲେଇ ଦେବେ, ଯେମିତି ହାତର ପାପୁଲି ଦ୍ୱୟ ଆକାଶ ଉପରକୁ ରହିବ। ଆଙ୍ଗୁଳି ତା ଉପରେ ବି ଜୋର ଦେବେନି, ଆଉ ଆଖିକୁ ବନ୍ଦ କରିକି ରଖିବେ, ପୁରା ମନକୁ ଏକାଗ୍ରତା କରିବେ, ମନକୁ ଅନ୍ତର୍ମୁଖୀ କରିବେ, ଆଖି ଖୋଲିବେ ନାହିଁ ଶବାସନ ସମୟରେ, କାହିଁକି ନା ଏଇଟା ଚେତନ ଅବସ୍ଥାରେ ଆମର ଶରୀର ଶକ୍ତି ସଂଗୃହିତ କରିଥାଏ।
1: ଆଜ୍ଞା,
0: ହାତ ଗୋଡ଼ ମଧ୍ୟ ହଲାଇବେ ନାହିଁ, କାହିଁକି ନା ଆପଣଙ୍କର ଯେଉଁ ଅଙ୍ଗ ପ୍ରତ୍ୟଙ୍ଗ ଗୁଡ଼ାକ ଥକା ହୋଇଯାଇଥାଏ, ଯେଉଁ ସୁସ୍ଥ ଅଙ୍ଗ ପ୍ରତ୍ୟଙ୍ଗ ଥାଏ ସେଥିରୁ ଶକ୍ତି ସ୍ଥାନାନ୍ତରିତ ହୋଇକି ଆସିଥାଏ।
1: ଆଜ୍ଞା,
0: ତେବେ ଆଉ ଗୋଟେ କଥା କହୁଛି, ଆମେ ଶବାସନରେ ବି ସେମିତି ଶୋଇ ରହି ଶରୀରର ପ୍ରତ୍ୟେକ ଅଂଶ ଉପରେ କ୍ରମାଗତ ଧ୍ୟାନ ଦେଇ ଶ୍ୱାସ ପ୍ରଶ୍ୱାସକୁ ଅବଲୋକନ କରିଥାଉ।
1: ଆଜ୍ଞା, ତାମାନେ ତାର ନିଶ୍ୱାସ ପ୍ରଶ୍ୱାସ ନେବାର ମଧ୍ୟ ଗୋଟିଏ ପ୍ରଣାଳୀ ରହିଛି।
0: ନିଶ୍ଚୟ, ସେ ଆସନ ହେଉ ପ୍ରାଣାୟାମ ହେଉ ଅବା ଧ୍ୟାନ ହେଉ ଶ୍ୱାସ ପ୍ରଶ୍ୱାସର ଗୁରୁତ୍ୱ ରହିଛି।
1: ଆଜ୍ଞା, ଧ୍ୟାନ, ଯୋଗ ନିଦ୍ରା ଏବଂ ମାଇଣ୍ଡଫୁଲନେସ୍, ଏଇଟି ମହିଳାଙ୍କ ମନର ସ୍ୱାସ୍ଥ୍ୟ ଉପରେ କିଭଳି ପ୍ରଭାବ ପକାଇଥାଏ?
0: ପ୍ରଥମେ ଆମେ ଜାଣିବା ଧ୍ୟାନ ଉପରେ।
1: ଆଜ୍ଞା,
0: ଧ୍ୟାନ ଏକ ଦିବ୍ୟ ଅନୁଭୂତି, ଏହାକୁ ଭାଷାରେ ବ୍ୟକ୍ତ କରିବା ବହୁତ କଷ୍ଟସାଧ୍ୟ। ଏହା ଏପରି ଏକ ଅବସ୍ଥା ଯେଉଁଠି ଅବଚେତନ ମନ ନିରାଡମ୍ବର ଶରୀର ଓ ମନଠୁ ଉର୍ଦ୍ଧ୍ୱରେ ଉଠି ଆତ୍ମା ଉପରେ କେନ୍ଦ୍ରିତ ହୋଇ ପରମାତ୍ମାଙ୍କ ସହିତ ବିଲୀନ ହୋଇଥାଏ। ଏହା ଆତ୍ମ ଅନୁସନ୍ଧାନ କରିବା ପାଇଁ ଏକ ବୈଜ୍ଞାନିକ ପଦ୍ଧତି ମଧ୍ୟ।
1: ଆଜ୍ଞା,
0: କିଛି ସରଳ ପ୍ରଣାଳୀର ଧ୍ୟାନ ରହିଛି, ଯେମିତିକି ଜପ ଧ୍ୟାନ, ଭାବ ଧ୍ୟାନ, ଆନାପନା, ବିପାସ୍ୟନା, ରାଜଯୋଗ ଧ୍ୟାନ, ସହଜ ଧ୍ୟାନ ଓ ସାକ୍ଷୀ ଧ୍ୟାନ।
1: ତେବେ ଏହି ସବୁ ପ୍ରକାର ଧ୍ୟାନକୁ ଜଣେ ସାଧାରଣ ମଣିଷ କରିପାରିବ?
0: ନିଶ୍ଚୟ କରିପାରିବ, ମାତ୍ର ନିଜ ନିଜର ବ୍ୟକ୍ତିଗତ ଆବଶ୍ୟକତା ଅନୁଯାୟୀ ସେମାନେ ଧ୍ୟାନ କରିବା ଉଚିତ।
1: ଆଜ୍ଞା,
0: ଯେମିତି ଆମର ଆନାପନା ଧ୍ୟାନ, ଏହାଦ୍ୱାରା ମନର ଏକାଗ୍ରତା ଭାବ ବୃଦ୍ଧି ପାଏ।
1: ଆଜ୍ଞା,
0: ଆଉ ଯଦି ମନରେ ଦୁଶ୍ଚିନ୍ତା ଆସୁଛି, ସେମାନଙ୍କର ମନରେ ସକାରାତ୍ମକ ଭାବନା ଆସୁନି, ତେବେ ସେମାନେ ସାକ୍ଷୀ ଧ୍ୟାନ କରିପାରିବେ। ସାକ୍ଷୀ ଧ୍ୟାନରେ କ'ଣ ହୁଏ, ସେ ତାଙ୍କର କିଛି ଇଷ୍ଟ ଦେବତା ହୁଅନ୍ତୁ କି ତାଙ୍କର ଗୁରୁ ହୁଅନ୍ତୁ, ତାଙ୍କର ଭଲ ଗୁଣମାନଙ୍କୁ ମନେ ପକାଇକି ଧ୍ୟାନ କରନ୍ତି। ସେପରି ସହଜ ଧ୍ୟାନ ହେଉଛି, ଆମେ ଯେତେବେଳେ ରାତିରେ ଶୋଇବା ଅବସ୍ଥାରେ ଆମେ ଶୋଇ ରହି ଦିନର ସମସ୍ତ କାର୍ଯ୍ୟକୁ ମନେ ପକାଇବା।
1: ଆଜ୍ଞା, ଆମ ମନରେ ସକାରାତ୍ମକ

0: ସକାରାତ୍ମକ ଭାବନା ଆସିଯାଇଥାଏ।
1: ଜପ ଧ୍ୟାନ ଯୋଉଟା ଆମର ଓମ୍ ଚାଣ୍ଟିଙ୍ଗ, ଓମ୍ ଚାଣ୍ଟିଙ୍ଗ କରିକି ଆମେ ସେ ଜପ ଧ୍ୟାନଟା କରିପାରିବା।
0: ଆଜ୍ଞା,
1: ଧ୍ୟାନ କରିବା ଦ୍ୱାରା ମନରେ ଶାନ୍ତି ଭାବ ଆସେ, ମନ ସ୍ଥିର ରୁହେ, ଆମର ଭୟ କମିଯାଏ, ଏକାଗ୍ରତା ବଢେ, ଚିନ୍ତା କମି, ନିଦର ଗୁଣବତ୍ତା ବଢିଥାଏ।
0: ଆଜ୍ଞା,
1: ମାଇଣ୍ଡଫୁଲନେସ, ମାଇଣ୍ଡଫୁଲନେସ ହେଉଛି ବର୍ତ୍ତମାନ ସମୟରେ ସମ୍ପୂର୍ଣ୍ଣ ସଚେତନ ଓ ଉପସ୍ଥିତ ରହିବାର ଅବସ୍ଥା।
0: ଆଜ୍ଞା,
1: ସରଳ ଭାଷାରେ ଆମେ କହିପାରିବା ଆମେ ଯାହା କରୁଛେ ତାକୁ ପୂର୍ଣ୍ଣ ଧ୍ୟାନ ସହିତ କରିବା ହେଉଛି ମାଇଣ୍ଡଫୁଲନେସ।
0: ଆଜ୍ଞା, ମାନେ ସେଇ କାମ କରିବାରେ ଆମେ ଏକାଗ୍ରତା ରଖିବା।
1: ଉଦାହରଣ ସ୍ୱରୂପ ଆମେ ଭୋଜନ କରିବା ସମୟରେ କେବଳ ଭୋଜନର ସ୍ୱାଦ ଓ ଉପସ୍ଥିତି ଉପରେ ଧ୍ୟାନ ଦେବା।
0: ଆଜ୍ଞା,
1: ଏହି ମାଇଣ୍ଡଫୁଲନେସ କ'ଣ କରିଥାଏ, ମାନସିକ ଚାପ ଓ ଚିନ୍ତାକୁ କମାଇଥାଏ, ଏକାଗ୍ରତା ଓ ସ୍ମୃତି ଶକ୍ତିକୁ ବଢ଼ାଇ ଆତ୍ମସଚେତନତାକୁ ବୃଦ୍ଧି କରାଇବାରେ ସାହାଯ୍ୟ କରିଥାଏ।
0: ଆପଣ ଯୋଉ ଯୋଗର ବିଭିନ୍ନ ସୋପାନ କଥା କହିଲେ ଯାହାକି ମହିଳାଙ୍କର ମାନସିକ ସ୍ୱାସ୍ଥ୍ୟ ପାଇଁ ଜରୁରୀ ଏବଂ ଉପକାରୀ, ଏସବୁକୁ କରିବାର ପ୍ରକୃଷ୍ଟ ସମୟ କେତେବେଳେ ଏବଂ କେତେ ସମୟ ଧରି ଜଣେ ଏହାକୁ କରିପାରିବ?
1: ପ୍ରକୃତରେ ଯୋଗାଭ୍ୟାସର ପ୍ରକୃଷ୍ଟ ସମୟ ହେଉଛି ପ୍ରାତଃ ସମୟ ନହେଲେ ସନ୍ଧ୍ୟା ସମୟ।
0: ଆଜ୍ଞା,
1: ଜଣେ ଯଦି ସକାଳ ଟାଇମ୍ରେ ସମୟ ପାଉନାହାନ୍ତି ତେବେ ସେ ସନ୍ଧ୍ୟା ସମୟରେ କରିପାରିବେ। ମାତ୍ର ଲଞ୍ଚ ଟାଇମ୍ରେ ସେମାନେ ଯଦି ଗୁରୁ ଖାଦ୍ୟ ଖାଇଥିବେ ତାର 5 ଘଣ୍ଟା ପରେ ସେମାନେ ଯୋଗାଭ୍ୟାସ କରିପାରିବେ।
0: ଆଜ୍ଞା,
1: ଆଉ ଯଦି ସନ୍ଧ୍ୟା ସମୟରେ କିଛି ହାଲକା ଭୋଜନ କରିଥିବେ ଯୋଉଟା ଜଳଖିଆ ଆକାରରେ ନେଇଥିବେ ତାର 2 ଘଣ୍ଟା ପରେ ସେମାନଙ୍କୁ ଯୋଗାଭ୍ୟାସ କରିପାରିବେ।
0: ଆଜ୍ଞା, ଯୋଗ କରିବା ପାଇଁ କି କୌଣସି ବିଧିବଦ୍ଧ ବା ବିଶେଷ ସ୍ଥାନ ଦରକାର କି?
1: ସ୍ଥାନଟି ପରିଷ୍କାର ହେଇଥିବ, ତାର ବାତାବରଣ ଶୁଦ୍ଧ ଥିବ। ସବୁଠୁ ବଡ କଥା ହେଲା ଆମେ ଯୋଉ ଭୂମି ଉପରେ କରିବା
0: ତାହା
1: ସମତୁଲ ହୋଇଥିବ।
0: ଅନେକ ସମୟରେ ଦେଖାଯାଇଛି ଯେ ପ୍ରସବ ପରେ ଅନେକ ମାଙ୍କର ବିଭିନ୍ନ ପ୍ରକାର ମାନସିକ ସମସ୍ୟା ହେଇଥାଏ, ସେମାନେ ଅବସାଦଗ୍ରସ୍ତ ହୁଅନ୍ତି, ଚିଡ଼ିଚିଡ଼ା ବି ହୁଅନ୍ତି। କହିବାକୁ ଗଲେ ଗୋଟେ ପ୍ରକାର ନୂଆ ଦାୟିତ୍ୱକୁ ସେମାନେ ତୁଲାଇବାରେ ଟିକେ ତାଙ୍କୁ କଷ୍ଟ ଅନୁଭବ ହେଇଥାଏ।
1: ଆଜ୍ଞା,
0: ସେଇ ସମୟରେ ଯୋଗ ସେମାନଙ୍କୁ ଏହି ସମସ୍ୟାରୁ ରକ୍ଷା କରିବା ପାଇଁ ବା ଏହି ସମସ୍ୟାକୁ ଦୂର କରିବା ପାଇଁ ଯୋଗର ଏଥିରେ କ'ଣ ଭୂମିକା ରହିଛି?
1: ବହୁତ ସୁନ୍ଦର ପ୍ରଶ୍ନଟିଏ ପଚାରିଲେ। ଆମର ଯୋଉ ପ୍ରସବୋତ୍ତର ଅବସ୍ଥା ଯାହାକୁ ଆମେ ପୋଷ୍ଟ ପାର୍ଟମ୍ ଡିପ୍ରେସନ୍ କହିଥାଉ, ଏହି ସମୟରେ କ'ଣ ହୁଏ, ମହିଳାଙ୍କର ହରମୋନ୍ ଅସନ୍ତୁଳନତା ଯୋଗୁଁ ସେମାନଙ୍କର ଚିନ୍ତା, ଉଦାସୀନତା, ଚିଡ଼ଚିଡ଼ାପଣ ସେମାନଙ୍କ ପାଖରେ ଦେଖାଯାଇଥାଏ, ନିଦ୍ରାହୀନତା।
0: ଆଜ୍ଞା,
1: ସେମାନେ ମାନସିକ ଚାପର ମଧ୍ୟ ବଶବର୍ତ୍ତୀ ହୋଇଥାନ୍ତି। ଏସବୁ ସମସ୍ୟାର ସମାଧାନ ଦିଗରେ ଯୋଗର ବିଶେଷ ଗୁରୁତ୍ୱ ରହିଛି। ଏହି ସମୟରେ ସେ ମହିଳାମାନେ ଯଦି ନିୟମିତ ଭାବେ ଆସନ, ପ୍ରାଣାୟମ ଓ ଧ୍ୟାନ ଆଦି କରନ୍ତି ତେବେ ତାଦ୍ୱାରା କ'ଣ ହୋଇଥାଏ, ସେମାନଙ୍କର ମାନସିକ ସନ୍ତୁଳନତା ବୃଦ୍ଧି ପାଇ ଚାପ ଓ ଚିନ୍ତା କମିଯାଇଥାଏ।
0: ଆଜ୍ଞା,
1: ପୁଣି କ'ଣ ହୋଇଥାଏ ନା ଭାବନାତ୍ମକ ସ୍ଥିରତାରେ ମଧ୍ୟ ସୁଧାର ଆସିଥାଏ। ସେମାନେ ଯାହା ଭାବନ୍ତି ପଜିଟିଭ ୱେରେ ଭାବନ୍ତି, ଆଉ ତାପରେ ସେମାନଙ୍କର ସହନଶୀଳତାର ଶକ୍ତି ବଢେ, ନିଦ୍ରାର ଗୁଣବତ୍ତା ମଧ୍ୟ ବଢିଥାଏ।
0: ଆଜ୍ଞା,
1: ଯାହାଦ୍ୱାରା ସେମାନଙ୍କର ମନ ଶାନ୍ତ ଓ ସ୍ଥିର ରୁହେ। ତେଣୁ ମହିଳାମାନେ ଏହି ସମୟରେ ସବାସନ, ମକରାସନ, ବାଳାସନ, ଭୁଜଙ୍ଗାସନ ଆଦି କରିବା ସହିତ ନାଡ଼ିଶୋଧନ ପ୍ରାଣାୟମ, ଭ୍ରାମରୀ ପ୍ରାଣାୟମ, ଯୋଗ ନିଦ୍ରା ଓ ଧ୍ୟାନ ଆଦି ଅଭ୍ୟାସ କରିବା ଜରୁରୀ ହୋଇଥାଏ।
0: ଯୋଗ କରିବା ପୂର୍ବରୁ ବା ଯୋଗ କରିବା ସମୟରେ ଆମକୁ କୋଉ ପ୍ରକାର ସାବଧାନତା ଅବଲମ୍ବନ କରିବା ଦରକାର?
1: ଯେହେତୁ ଯୋଗ ଏକ ପ୍ରାଚୀନ ଭାରତୀୟ ପ୍ରଣାଳୀ, ଏହା ଆମର ମୁନି ଋଷିମାନଙ୍କର ଏକ ଅମୂଲ୍ୟ ଦାନ, ତେଣୁ ଆମେ ଯଦି ଏହାକୁ ସାବଧାନତା ସହିତ କରିବା ନିଶ୍ଚୟ ଏହାର ସୁଫଳ ପାଇପାରିବା। ସାବଧାନତା କହିବାକୁ ଗଲେ ଆମେ ସକାଳୁ ଉଠି ନିଜର ନିତ୍ୟକର୍ମ ସାରି ଖାଲି ପେଟରେ ଉଷୁମ ପାଣି ପିଇବା, ତାପରେ ଆମେ ସ୍ନାନ ସାରି ଯୋଗ କରିବା।
0: ଆଜ୍ଞା,
1: ତାପରେ ହେଉଛି ସମତୁଲ ଭୂମିକୁ ଚୟନ କରିବା, ଆବଡ଼ା ଖାବଡ଼ା ହୋଇନଥିବ, ତା ଉପରେ ଆମେ କିଛି କମ୍ବଳ ହୋଇଥାଉ କିମ୍ବା ମ୍ୟାଟ୍ ପ୍ରଥମେ ପକାଇବା, ତା ଉପରେ ଏକ ସ୍ୱଚ୍ଛ ଶୁଭ୍ର ବେଡ୍ସିଟ୍ ପକାଇବା, ତାପରେ ସବୁବେଳେ ଖାଲି ପେଟରେ କରିବା, ଖାଦ୍ୟ ଖାଇ କିମ୍ବା ତୁରନ୍ତ ପାଣି ପିଇ ଆମେ ଯୋଗାଭ୍ୟାସ କରିବା ଅନୁଚିତ। ଯଦି ଆପଣ ପାଣି ପିଇଥିବେ ତାର ମିନିମମ୍ ଅଧ ଘଣ୍ଟା ପରେ ଯୋଗାଭ୍ୟାସ।
0: ଆଜ୍ଞା,
1: ଯୋଗାଭ୍ୟାସ।

ସମୟରେ ପାଣି ପିଇବା ବର୍ଜନୀୟ। ଯୋଗ ସାଧନା ପାଇଁ ସମୟକୁ ବିଭାଜିତ କରି ମଧ୍ୟ ପାରିବେ, ଯେମିତି 10-15 ମିନିଟ୍ ସୂକ୍ଷ୍ମ କ୍ରିୟା ଓ ଆସନ ପାଇଁ ରଖିପାରିବେ, 10-15 ମିନିଟ୍ ପ୍ରାଣାୟାମ ପାଇଁ ରଖିପାରିବେ ଏବଂ 10-15 ମିନିଟ୍ ଧ୍ୟାନ ପାଇଁ ମଧ୍ୟ ରଖିପାରିବେ। ଯୋଗରେ ନିୟମିତତା ସମୟର ଦୀର୍ଘତା ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। ନିଜର ସାମର୍ଥ୍ୟ ଅନୁସାରେ ସବୁବେଳେ ଯୋଗାଭ୍ୟାସ କରନ୍ତୁ। ଋତୁସ୍ରାବ ସମୟରେ ଏବଂ

0: ବିନା ପରାମର୍ଶରେ କୌଣସି ଯୋଗାଭ୍ୟାସ କରନ୍ତୁ ନାହିଁ। ଜଣେ ଯଦି ଉଚ୍ଚ ରକ୍ତଚାପର ରୋଗୀ ହୋଇଥିବେ ସେ ସୂର୍ଯ୍ୟ ନମସ୍କାର ନ କରିଲେ ଭଲ
1: ଆଜ୍ଞା।
0: ଆଉ ଜଣେ ଯଦି ହୃଦୟ ରୋଗୀ ହୋଇଥିବେ ସେ ଯେତେ ସହଜ ଯୋଗ କରିପାରିବେ, ଯୋଗକୁ ସବୁବେଳେ ଆମେ ମନେ ମନେ କରିବା, ଜୋର ଦେବା ନାହିଁ
1: ଆଜ୍ଞା।
0: ବୟସ୍କ ବ୍ୟକ୍ତିମାନେ ଯଦି ଯୋଗାଭ୍ୟାସ କରିବାକୁ ଚାହୁଁଛନ୍ତି ତେବେ କେବଳ ସୂକ୍ଷ୍ମ କ୍ରିୟାମାନ କରିବା ସେମାନଙ୍କ ପାଇଁ ଉପଯୋଗୀ ଅଟେ
1: ଆଜ୍ଞା।
0: ଆଉ ତା ସହିତ ସେମାନେ ପ୍ରାଣାୟାମ ମଧ୍ୟ କରିପାରିବେ, ଯେମିତି ଅନୁଲୋମ ବିଲୋମ ପ୍ରାଣାୟାମ। ଅନୁଲୋମ ବିଲୋମ ପ୍ରାଣାୟାମଟି ଏପରି ଏକ ପ୍ରାଣାୟାମ ଯାହାକୁ ସମସ୍ତେ କରିପାରିବେ
1: ଆଜ୍ଞା।
0: ଆହୁରି ଆମର ପ୍ରାଣାୟାମ ରହିଛି ଯେପରି ଭ୍ରାମରୀ ପ୍ରାଣାୟାମ। ଉଚ୍ଚ ରକ୍ତଚାପ ରୋଗୀମାନେ ଭ୍ରାମରୀ ପ୍ରାଣାୟାମ କରିପାରିବେ, ମାତ୍ର ସେମାନେ କୁମ୍ଭକ ଲଗାଇବେ ନାହିଁ। କୁମ୍ଭକର ଅର୍ଥ ହେଉଛି ସେମାନେ ଶ୍ୱାସ ପ୍ରଶ୍ୱାସକୁ ରୋକିକି ରଖିବେ ନାହିଁ। ସେହିପରି ଭାବେ ଯେଉଁମାନେ ଆସ୍ଥମା ରୋଗୀ ଅଛନ୍ତି ସେମାନେ ମଧ୍ୟ କୁମ୍ଭକ ଲଗାଇବେ ନାହିଁ।
1: ଆପଣ ତ ଖୁବ୍ ସୁନ୍ଦର ଭାବରେ ବୁଝେଇକି କହିଥିଲେ ଯେ ମନ ଓ ଯୋଗର କିଭଳି ସମ୍ପର୍କ ରହିଛି ଆଉ ଯୋଗ ମନର ସ୍ୱାସ୍ଥ୍ୟ ଉପରେ କିଭଳି ପ୍ରଭାବ ପକାଇଥାଏ, ଯୋଗ କରିବା ସମୟରେ ମଧ୍ୟ ଆମେ କିଭଳି ସାବଧାନତା ଅବଲମ୍ବନ କରିବା ସେ ସମ୍ପର୍କରେ। ତେବେ ଶେଷରେ ଯେଉଁ ଶ୍ରୋତାମାନେ ଆମର ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନଙ୍କୁ ଆପଣ କ'ଣ କହିବାକୁ ଚାହିଁବେ?
0: ଯୋଗ କେବଳ ଶରୀରର ଚର୍ଚ୍ଚା ନୁହେଁ, ଏହା ଏକ ଜୀବନଶୈଳୀ। ପ୍ରତିଦିନ କିଛି ସମୟ ନିଜ ପାଇଁ ବାହାର କରନ୍ତୁ। ଯୋଗାଭ୍ୟାସ, ସକାରାତ୍ମକ ଚିନ୍ତା, ସନ୍ତୁଳିତ ଆହାର, ସଠିକ୍ ଦିନଚର୍ଯ୍ୟା ଓ ପର୍ଯ୍ୟାପ୍ତ ନିଦ୍ରାକୁ ଜୀବନର ଅଂଶ କରନ୍ତୁ। ମୋବାଇଲ ଓ ସୋସିଆଲ ମିଡିଆର ଅତ୍ୟଧିକ ବ୍ୟବହାରଠାରୁ ଦୂରରେ ରୁହନ୍ତୁ। ପରିବାର ଓ ବନ୍ଧୁମାନଙ୍କ ସହ ସୁସ୍ଥ ସମ୍ପର୍କ ରଖନ୍ତୁ। ନିଜ ଭାବନାକୁ ଦମନ ନ କରି ଖୋଲା ମନରେ ପ୍ରକାଶ କରନ୍ତୁ। ଆପଣଙ୍କ ଶାନ୍ତ ମନ, ଉତ୍ତମ ବ୍ୟବହାର ଓ ଆତ୍ମବିଶ୍ୱାସ ହିଁ ପରିବାର, କାର୍ଯ୍ୟକ୍ଷେତ୍ର ଓ ସମାଜ ପ୍ରତି ଆପଣଙ୍କ ଅବଦାନକୁ ଅଧିକ ସୁନ୍ଦର କରିପାରିବ। ସୁସ୍ଥ ମନ ସୁଖୀ ଜୀବନର ଚାବିକାଠି।
1: ସତରେ ଯୋଗ ଆମ ଜୀବନରେ କେତେ ଗୁରୁତ୍ୱପୂର୍ଣ୍ଣ, ବିଶେଷ କରି ମହିଳାଙ୍କର ମାନସିକ ସ୍ୱାସ୍ଥ୍ୟ ଉପରେ ଏହାର କିଭଳି ସକାରାତ୍ମକ ପ୍ରଭାବ ରହିଛି ସେ ସମ୍ପର୍କରେ ଆପଣ ଖୁବ୍ ସୁନ୍ଦର ଭାବରେ ବୁଝାଇ କହିଲେ। ଆପଣଙ୍କର ଏହି ସୁନ୍ଦର ଆଲୋଚନା ପାଇଁ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
2: ଶୁଣିଲେ ନାରୀ ମହଲ।
3: ଚାଷୀଙ୍କ ପାଇଁ ଅନନ୍ୟ ପଦକ୍ଷେପ ଓ ଯୋଜନା ଆପଣେଇଛନ୍ତି ଲୋକଙ୍କ ସରକାର। ଚାଷୀଙ୍କ ସମୃଦ୍ଧି ପାଇଁ ସମୃଦ୍ଧ କୃଷକ ଯୋଜନା ସିଏମ୍ କିଷାନ, କୃଷି ଉଦ୍ୟୋଗ ଓ କାମଧେନୁ ଯୋଜନା ଦେଇଛି ନୂତନ ଶକ୍ତି ଓ ନୂତନ ସୁଯୋଗ।
4: ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ ଏମ୍ଏସ୍ପି, ସିଏମ୍ କିଷାନ ଯୋଜନାରେ ଆର୍ଥିକ ସହାୟତା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବ୍ସିଡି, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଓ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଭଳି ଉନ୍ନତିମୂଳକ ଯୋଜନା ସହିତ ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ଓଡ଼ିଶାର ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି।
3: ଏସବୁ ସହିତ ବୁଣାକାର ଓ କାରିଗରମାନଙ୍କୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା, ମୁଖ୍ୟମନ୍ତ୍ରୀ ବୟନ ଶିଳ୍ପ ବିକାଶ ଯୋଜନା, ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ଭଳି ଲୋକ କଲ୍ୟାଣକାରୀ ଯୋଜନା ଦ୍ୱାରା ଲକ୍ଷ ଲକ୍ଷ ଚାଷୀ ପରିବାର ହେଉଛନ୍ତି ଉପକୃତ।
4: ବିକାଶର ଧାରା ଓଡ଼ିଶା ସାରା।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଦିନ ଗୋଟେ ବାଜି ପଚାଶ ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ।
1: ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଫ୍ରାନ୍ସ ଓ ସ୍ଲୋଭାକିଆକୁ ଛଅ ଦିନିଆ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ନିସ୍ଠାରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ଡେରାଡୁନ୍ସ୍ଥିତ ଭାରତୀୟ ସାମରିକ ଏକାଡେମୀରେ 158ତମ ପାସିଂ ଆଉଟ୍ ପରେଡ୍ରେ ଅଭିବାଦନ ଗ୍ରହଣ କଲେ ରାଷ୍ଟ୍ରପତି। ଆସାମର ଜୋରହାଟ ଘାଟିରେ ଦୁର୍ଘଟଣାଗ୍ରସ୍ତ ହେଲା ବାୟୁସେନାର AM-32 ପରିବହନ ବିମାନ।

ସଂଘର୍ଷର ଅବସାନ ନେଇ ଆମେରିକା ସହିତ ଚୂଡ଼ାନ୍ତ ଶାନ୍ତି ଚୁକ୍ତି ସ୍ୱାକ୍ଷରକୁ ପ୍ରତ୍ୟାଖ୍ୟାନ କଲା ଇରାନ୍ ଏବଂ ବର୍ଷା ଯୋଗୁଁ ବିଳମ୍ବ ହୋଇଛି ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ପ୍ରଥମ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ 6 ଦିନିଆ ଫ୍ରାନ୍ସ ଓ ସ୍ଲୋଭାକିଆ ଗସ୍ତରେ ଯାଇଛନ୍ତି। ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି ଆସନ୍ତାକାଲି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ସହ ନିସ୍ଠାରେ ଦ୍ୱିପାକ୍ଷିକ ଆଲୋଚନା କରିବେ। ଉଭୟ ନେତା ଭାରତ ଓ ଫ୍ରାନ୍ସ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ନେଇ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ସେଠାରେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର ଉଭୟ ନେତା ମିଳିତ ଭାବେ ଉଦ୍ଘାଟନ କରିବେ। ଭାରତ ଫ୍ରାନ୍ସ ଏବଂ ଅନ୍ୟାନ୍ୟ ଦେଶର ଶ୍ରେଷ୍ଠ ନବସୃଜନ ଷ୍ଟାର୍ଟଅପ୍ ତଥା ନିବେଶକଙ୍କୁ ଏହି କାର୍ଯ୍ୟକ୍ରମ ଏକତ୍ରିତ କରିବ। ଗସ୍ତର ଅବ୍ୟବହିତ ପୂର୍ବରୁ ନୂଆଦିଲ୍ଲୀଠାରେ ଶ୍ରୀ ମୋଦି କହିଛନ୍ତି ଭାରତର ରଣନୈତିକ ଦୃଷ୍ଟିକୋଣରେ ଫ୍ରାନ୍ସର ଏକ ବିଶେଷ ସ୍ଥାନ ରହିଛି। ଦ୍ୱିପାକ୍ଷିକ ଆର୍ଥିକ ଏବଂ ସାଂସ୍କୃତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମ ଦେଶର ଷ୍ଟାର୍ଟଅପ୍ କ୍ଷେତ୍ରକୁ ବିଶ୍ୱସ୍ତରୀୟ ନିବେଶ ସହ ସଂଯୋଗ ସ୍ଥାପନ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିବ ବୋଲି ଶ୍ରୀ ମୋଦି କହିଛନ୍ତି। ଏହାପରେ ନିସ୍ରୁ ଶ୍ରୀ ମୋଦି ଆସନ୍ତାକାଲି ସ୍ଲୋଭାକିଆକୁ 2 ଦିନିଆ ଗସ୍ତରେ ଯିବେ। 1993 ମସିହାରେ ସ୍ଲୋଭାକିଆ ସ୍ୱାଧୀନ ରାଷ୍ଟ୍ର ଭାବେ ମାନ୍ୟତା ପାଇବା ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ସ୍ଲୋଭାକିଆ ଗଣରାଜ୍ୟକୁ ପ୍ରଥମ ଗସ୍ତ ହେବ। ସେଠାରେ ଶ୍ରୀ ମୋଦି ସ୍ଲୋଭାକିଆର ଶୀର୍ଷ ନେତୃମଣ୍ଡଳୀଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହି ଗସ୍ତକାଳରେ ପ୍ରଧାନମନ୍ତ୍ରୀ ସ୍ଲୋଭାକିଆ ପ୍ରତିପକ୍ଷ ଫିକୋ ଏବଂ ସେଠାକାର ରାଷ୍ଟ୍ରପତି ଫେଲେଗ୍ରିନ୍ଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଉଭୟ ଦେଶ ମଧ୍ୟରେ 2024ରେ ଦ୍ୱିପାକ୍ଷିକ ବାଣିଜ୍ୟ 1 ବିଲିୟନ୍ ଆମେରିକା ଡଲାର ଅତିକ୍ରମ କରିଥିବାବେଳେ ଗତବର୍ଷ ଏହା 1.8 ବିଲିୟନ୍ ଡଲାରକୁ ବୃଦ୍ଧି ପାଇଥିଲା। ସ୍ଲୋଭାକିଆ ଗସ୍ତ ଶେଷ କରି ଶ୍ରୀ ମୋଦି ଫ୍ରାନ୍ସର ଏଭିଏନ୍କୁ ଗସ୍ତ କରିବେ। ସେଠାରେ 16 ଓ 17 ତାରିଖରେ G7 ଶିଖର ସମ୍ମିଳନୀରେ ଶ୍ରୀ ମୋଦି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। G7 ସମ୍ମିଳନୀରେ ଭାରତର ଉପସ୍ଥିତି ବୈଶ୍ୱିକ ସ୍ତରରେ ବର୍ଦ୍ଧିତ ଦକ୍ଷତାକୁ ପ୍ରତିପାଦନ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଏହାପରେ 18 ତାରିଖରେ ଶ୍ରୀ ମୋଦି ପ୍ୟାରିସ୍ଠାରେ ପହଞ୍ଚ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ସହ ମିଳିତ ଭାବେ ଭିଭାଟେକ୍ 2026 କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ୟାରିସ୍ଠାରେ ଭାରତୀୟ ସମ୍ପ୍ରଦାୟଙ୍କ ସହ ଶ୍ରୀ ମୋଦି ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତ ୟୁରୋପ ଏବଂ G7 ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହ ଭାରତର ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି। ଉତ୍ତରାଖଣ୍ଡର ଡେରାଡୁନ୍ସ୍ଥିତ ଭାରତୀୟ ସାମରିକ ଏକାଡେମୀରେ ଆଜି 158ତମ ପାସିଙ୍ଗ୍ ଆଉଟ୍ ସମାରୋହ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିରେ ଯୋଗଦେଇ ପାସିଙ୍ଗ୍ ଆଉଟ୍ ପରେଡ୍ର ଅଭିବାଦନ ଗ୍ରହଣ କରିଛନ୍ତି। ଏଥିସହ ଭାରତୀୟ ସେନା 481 ଜଣ ଯୁବ ଅଧିକାରୀଙ୍କୁ ସ୍ୱାଗତ କରିଛି। ଏହାବ୍ୟତୀତ ବିଭିନ୍ନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରର 34 ଜଣ ପ୍ରଶିକ୍ଷାର୍ଥୀ ମଧ୍ୟ ସେମାନଙ୍କର ତାଲିମ କାର୍ଯ୍ୟକ୍ରମ ଶେଷ କରିଛନ୍ତି। ପ୍ରଥମଥର ପାଇଁ ଏକାଡେମୀରୁ 9 ଜଣ ମହିଳା କ୍ୟାଡେଟ୍ ଉତ୍ତୀର୍ଣ୍ଣ ହୋଇଛନ୍ତି। ମହିଳା ନେତୃତ୍ୱାଧୀନ ବିକାଶ କ୍ଷେତ୍ରରେ ଏହା ଏକ ପ୍ରେରଣାଦାୟକ ପଦକ୍ଷେପ ବୋଲି ରାଷ୍ଟ୍ରପତି କହିଛନ୍ତି। ରାଷ୍ଟ୍ରପତି ମୁର୍ମୁ ପାସିଙ୍ଗ୍ ଆଉଟ୍ ସମାବେଶକୁ ସମ୍ବୋଧନ କରି କହିଛନ୍ତି ମହିଳା କ୍ୟାଡେଟ୍ ସଫଳତାର ସହ ଏହି ଏକାଡେମୀରୁ ଉତ୍ତୀର୍ଣ୍ଣ ହେବା ଏକାଡେମୀର ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଭାରତୀୟ ସାମରିକ ଏକାଡେମୀ ସମ୍ମାନ ସାହସ ଏବଂ ରାଷ୍ଟ୍ରସେବାର ପ୍ରତୀକ ବୋଲି ରାଷ୍ଟ୍ରପତି ବର୍ଷ୍ଣନା କରିଛନ୍ତି। ପାସିଙ୍ଗ୍ ଆଉଟ୍ କ୍ୟାଡେଟ୍କୁ ଜୀବନବ୍ୟାପୀ ଶିକ୍ଷାର୍ଥୀ ରହିବା ସାହସିକ ନିଷ୍ପଭି ନେବା ଏବଂ ବର୍ଦ୍ଧିତ ସୁରକ୍ଷା ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ନୈତିକ ଦାୟିତ୍ୱ ନିର୍ବାହ କରିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି। ଏହି ସମାରୋହରେ ପ୍ରଶିକ୍ଷଣରେ ଉତ୍କର୍ଷତା ପ୍ରତିପାଦନ କରିଥିବା କ୍ୟାଡେଟ୍କୁ ରାଷ୍ଟ୍ରପତି ସମ୍ବର୍ଦ୍ଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ଯୁବବର୍ଗ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାଠାରୁ ଆରମ୍ଭ କରି ବିନିର୍ମାଣ କ୍ଷେତ୍ର ମହାକାଶ ସେମିକଣ୍ଡକ୍ଟର ଏବଂ ଡ୍ରୋନ୍ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଭାରତ ବିଶ୍ୱସ୍ତରରେ ଏକ ପ୍ରମୁଖ ଷ୍ଟାର୍ଟଅପ୍ କେନ୍ଦ୍ର ଭାବେ ପରିପ୍ରକାଶ ପାଇଛି। ଏହି ସଫଳତା ଯୁବବର୍ଗଙ୍କ ଯୋଗୁଁ ସମ୍ଭବ ହୋଇପାରିଛି। କ୍ରୀଡ଼ା କ୍ଷେତ୍ରଠାରୁ ଆରମ୍ଭ କରି ଦେଶର ଭବିଷ୍ୟତ ଗଠନରେ ଯୁବବର୍ଗଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ବହୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତର ଯୁବ କ୍ରୀଡ଼ାବିତ୍ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରି ଦେଶକୁ ଗୌରବାନ୍ୱିତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶରେ ବିଭିନ୍ନ କ୍ଷେତ୍ରରେ ସୃଷ୍ଟି ହୋଇଥିବା ଇକୋସିଷ୍ଟମ ନବସୃଜନ ଉଦ୍ୟୋଗ କ୍ଷେତ୍ର ଆଦିକୁ ପ୍ରୋହାହନ ପ୍ରଦାନ କରୁଛି। ଗତ 12 ବର୍ଷ ଧରି କେନ୍ଦ୍ରର ଏନ୍ଡିଏ ସରକାର ଯୁବ ନେତୃତ୍ୱାଧୀନ ବିକାଶ ଉପରେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆସାମର ଜୋରହାଟ ବାୟୁସେନା ଘାଟିରେ ଆଜି ସକାଳେ ଭାରତୀୟ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବାୟୁସେନା ଦେଇଥିବା ସୂଚନା ଅନୁଯାୟୀ AM-32 ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ

0: ହୋଇଥିଲା। ତେବେ ଦୁର୍ଘଟଣାର କାରଣ ନିର୍ଣ୍ଣୟ କରିବା ପାଇଁ ଏକ ତଦନ୍ତ କମିଟି ଗଠନ କରାଯାଇଛି ବୋଲି ବାୟୁସେନା ସୂଚନା ଦେଇଛି। ଦେଶବ୍ୟାପୀ କନ୍ୟାସନ୍ତାନଙ୍କୁ ସଶକ୍ତ କରିବା ଏବଂ ସାମାଜିକ ଦୃଷ୍ଟିକୋଣକୁ ପରିବର୍ତ୍ତନ କରିବାରେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଏକ ପ୍ରମୁଖ ପରିବର୍ତ୍ତନକାରୀ ପଦକ୍ଷେପ ଭାବେ ଉଭା ହୋଇଛି। 2015 ଲିଙ୍ଗଗତ ଅସମାନତା ଏବଂ ବୈଷମ୍ୟକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। କନ୍ୟାସନ୍ତାନଙ୍କର ସୁରକ୍ଷା, ଶିକ୍ଷା ଏବଂ ବଞ୍ଚବାର ଅଧିକାରକୁ ସୁରକ୍ଷା ପ୍ରଦାନ କରିବାରେ ଏହି ଯୋଜନା ବେଶ୍ ଫଳପ୍ରଦ ସାବ୍ୟସ୍ତ ହୋଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି ଗତ ଦଶନ୍ଧି ମଧ୍ୟରେ ଲିଙ୍ଗଗତ ଅସମାନତା ବହୁ ପରିମାଣରେ ହ୍ରାସ ପାଇଛି। ଶିକ୍ଷା କ୍ଷେତ୍ରରେ କନ୍ୟାସନ୍ତାନଙ୍କର ଅଂଶଗ୍ରହଣ ବୃଦ୍ଧି ପାଇଛି। ମାଧ୍ୟମିକ ସ୍ତରରେ କନ୍ୟାସନ୍ତାନଙ୍କର ନାମଲେଖା 2014-15 ରହିଥିବା 75.51%ରୁ ବୃଦ୍ଧି ପାଇ 2024-25 80.2% ପହଞ୍ଚିଥିଲା। କନ୍ୟାସନ୍ତାନଙ୍କ ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରିବା, ଗୋଷ୍ଠୀଗତ ସମ୍ପୃକ୍ତି, ସଚେତନତା ଏବଂ କେନ୍ଦ୍ର ରାଜ୍ୟଗୁଡ଼ିକ ମଧ୍ୟରେ ସମନ୍ୱିତ ଭାବେ କାର୍ଯ୍ୟ କରିବାରେ ଏହି ଯୋଜନା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବୋଲି ମନ୍ତ୍ରଣାଳୟ କହିଛି। ସଂଘର୍ଷର ଅବସାନ ନେଇ ଆମେରିକା ସହିତ ଚୂଡ଼ାନ୍ତ ଶାନ୍ତି ଚୁକ୍ତି ସ୍ୱାକ୍ଷରକୁ ଇରାନ୍ ପ୍ରତ୍ୟାଖ୍ୟାନ କରିଛି। ଅନ୍ୟପକ୍ଷରେ ଉଭୟ ଦେଶ ମଧ୍ୟରେ ଏକ ପ୍ରାଥମିକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି। ଗଣମାଧ୍ୟମ ସହ ସାକ୍ଷାତକାରରେ ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଚି କହିଛନ୍ତି ପ୍ରାଥମିକ ପର୍ଯ୍ୟାୟରେ ଚୁକ୍ତି ନେଇ ବୁଝାମଣା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଡିଜିଟାଲ୍ ଭାବରେ ଉଭୟ ପକ୍ଷ ଏଥିରେ ସ୍ୱାକ୍ଷର କରିବାର ସମ୍ଭାବନା ରହିଛି। ତେବେ ନୌସେନା ଅବରୋଧ ପ୍ରତ୍ୟାହାର ଏବଂ ଜବତ ଇରାନ୍ ସମ୍ପତ୍ତି ମୁକ୍ତ ନ ହେବା ଯାଏଁ ଆମେରିକା ସହ ସ୍ଥାୟୀ ଚୁକ୍ତିକୁ ତେହେରାନ୍ ସମର୍ଥନ କରିବ ନାହିଁ ବୋଲି ଶ୍ରୀ ଅର୍ଘାଚି ସ୍ୱଷ୍ଟ କରିଛନ୍ତି। ଦେଶର ଆର୍ଥିକ ସାର୍ବଜନୀନ ଅଧିକାରର ସୁରକ୍ଷା ସୁନିଶ୍ଚିତ ହେବା ଏବଂ ପ୍ରତିକୂଳ ପଦକ୍ଷେପର ପ୍ରତ୍ୟାହାର ଚୂଡ଼ାନ୍ତ ଚୁକ୍ତିର ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ବୋଲି ଇରାନ୍ କହିଛି। ଅନ୍ୟପକ୍ଷରେ ଇସ୍ଲାମାବାଦରେ ପାକିସ୍ତାନ ମଧ୍ୟସ୍ଥତାରେ ଚାଲିଥିବା ଆଲୋଚନାରେ ଏକ ଚିଠା ଚୁକ୍ତି ଉପରେ ଉଭୟ ଇରାନ୍ ଓ ଆମେରିକା ସହମତ ହୋଇଥିବା ଜଣାପଡ଼ିଛି। ଆଫ୍ରିକୀୟ ରାଷ୍ଟ୍ର କଙ୍ଗୋରେ ଇବୋଲାଜନିତ ମୃତ୍ୟୁ ସଂଖ୍ୟା 139 ହୋଇଛି। ସେଠାକାର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ଦେଶରେ ଇବୋଲା ସଂକ୍ରମଣ 699 ପହଞ୍ଚିଛି। ଇଟୁରି ପ୍ରଦେଶରେ 17 ନୂତନ ସଂକ୍ରମଣ ମାମଲା ଚିହ୍ନଟ ହେବା ସହ 5 ଜଣଙ୍କର ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି ବୋଲି ସେଠାକାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଦେଶର ଇଟୁରି, ଉତ୍ତର କିଭୁ ଏବଂ ଦକ୍ଷିଣ କିଭୁ ଆଦି ପ୍ରଦେଶରେ ସ୍ୱାସ୍ଥ୍ୟ ଜୋନ୍ରେ ଇବୋଲା ସଂକ୍ରମଣ ବୃଦ୍ଧି ପାଇଥିବା ସେଠାକାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ପୁରୁଷ ବର୍ଗ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ ସିରିଜ୍ ଆଜିଠାରୁ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍ ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ବର୍ଷା ଯୋଗୁଁ ବିଳମ୍ବ ହୋଇଛି। ସିରିଜ୍ର ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଲକ୍ଷ୍ନୌ ଏବଂ ଚେନ୍ନାଇଠାରେ ଖେଳାଯିବ। 2026 ଫିଫା ବିଶ୍ୱକପ୍ ପ୍ରତିଯୋଗିତାର ଗ୍ରୁପ୍ ଡି'ର ଏକ ମ୍ୟାଚ୍ରେ ଆମେରିକା ବିଜୟୀ ହୋଇଛି। ଲସ୍ ଆଞ୍ଜେଲସ୍ର ସୋଫାଇ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଆମେରିକା ପାରାଗୁଏକୁ 4-1 ଗୋଲ୍ରେ ପରାସ୍ତ କରିଛି। ଅନ୍ୟ ଏକ ମ୍ୟାଚ୍ରେ କାନାଡ଼ା ଏବଂ ବୋସ୍ନିଆ ହର୍ଜଗୋବିନା ମଧ୍ୟରେ ଖେଳ 1-1 ଗୋଲ୍ରେ ଅମୀମାଂସିତ ଭାବେ ଶେଷ ହୋଇଛି। ଆଇସିସି ମହିଳା ଟି20 ବିଶ୍ୱକପ୍ 10ମ ସଂସ୍କରଣରେ ଭାରତ ଆସନ୍ତାକାଲି ତା'ର ଅଭିଯାନ ଆରମ୍ଭ କରିବ। ପ୍ରଥମ ମ୍ୟାଚ୍ରେ ପାକିସ୍ତାନକୁ ଭେଟିବ। ଚଳିତ ସଂସ୍କରଣର ପ୍ରଥମ ମ୍ୟାଚ୍ରେ ଗତକାଲି ଶ୍ରୀଲଙ୍କା ବିପକ୍ଷରେ ଇଂଲଣ୍ଡ 87 ରନ୍ରେ ବିଜୟୀ ହୋଇଛି। ପ୍ରାୟ ଏକ ମାସ ବ୍ୟାପି ଚାଲିବାକୁ ଥିବା ଏହି ବିଶ୍ୱକପ୍ ପ୍ରତିଯୋଗିତାର ସମସ୍ତ ମ୍ୟାଚ୍ ଇଂଲଣ୍ଡ ଏବଂ ୱେଲ୍ସର ବିଭିନ୍ନ ସ୍ଥାନରେ ଖେଳାଯିବ। ଫ୍ରାନ୍ସ ଓ ସ୍ଲୋଭାକିଆକୁ 6-ଦିନିଆ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ନିସ୍ଠାରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ଡେରାଡୁନ୍ସ୍ଥିତ ଭାରତୀୟ ସାମରିକ ଏକାଡେମୀରେ 158ତମ ପାସିଂ ଆଉଟ୍ ପରେଡ୍ର ଅଭିବାଦନ ଗ୍ରହଣ କଲେ ରାଷ୍ଟ୍ରପତି। ଆସାମର ଜୋରହଟ୍ ଘାଟିରେ ଦୁର୍ଘଟଣାଗ୍ରସ୍ତ ହେଲା ବାୟୁସେନା AM-32 ପରିବହନ ବିମାନ। ସଂଘର୍ଷର ଅବସାନ ନେଇ ଆମେରିକା ସହିତ ଚୂଡ଼ାନ୍ତ ଶାନ୍ତି ଚୁକ୍ତି ସ୍ୱାକ୍ଷରକୁ ପ୍ରତ୍ୟାଖ୍ୟାନ କଲା ଇରାନ୍ ଏବଂ ବର୍ଷା ଯୋଗୁଁ ବିଳମ୍ବ ହୋଇଛି ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ପ୍ରଥମ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ। ଆଇ ଆମ୍ ଅନୁଜା କୁମାର ୱିଥ୍ ଦି ମିଡ୍ ଡେ ନ୍ୟୁଜ୍। The headlines. Prime Minister Narendra Modi leaves on a 6-day visit to France and Slovakia. Says his visit will focus on boosting economic and cultural linkages with France and building strong bilateral relationship with Slovakia. Prime Minister Modi will also attend G7 summit at Evian in France. President Draupadi Murmu hails cadets at IMA passing out parade in Dehradun. says inclusion of 9 women cadets for

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, କ୍ରୀଡ଼ା କ୍ଷେତ୍ରରୁ ଆରମ୍ଭ କରି ଦେଶର ଭବିଷ୍ୟତ ଗଠନରେ ଯୁବବର୍ଗଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା। ଜାତୀୟ ଶିକ୍ଷାନୀତି 2020 ଶିକ୍ଷା ବ୍ୟବସ୍ଥାରେ ନୂତନ ଦିଗନ୍ତ ସୃଷ୍ଟି କରିଛି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତାକାଲି ଅନୁଷ୍ଠିତ ହେବ ପତରପିଣ୍ଡି। ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗାମୀ 2-3 ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନକୁ ଅଗ୍ରସର ହେବା ନେଇ ପାଣିପାଗ କେନ୍ଦ୍ରର ଆକଳନ। ଦେଶର ଯୁବବର୍ଗ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାଠାରୁ ଆରମ୍ଭ କରି ବିନିର୍ମାଣ କ୍ଷେତ୍ର, ମହାକାଶ, ସେମିକଣ୍ଡକ୍ଟର ଏବଂ ଡ୍ରୋନ୍ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତ ବିଶ୍ୱସ୍ତରରେ ଏକ ପ୍ରମୁଖ ଷ୍ଟାର୍ଟଅପ୍ କେନ୍ଦ୍ର ଭାବେ ଉଭା ହୋଇଛି। ଏହି ସଫଳତା ଯୁବବର୍ଗଙ୍କ ଯୋଗୁଁ ସମ୍ଭବ ହୋଇପାରିଛି। କ୍ରୀଡ଼ା କ୍ଷେତ୍ରଠାରୁ ଆରମ୍ଭ କରି ଦେଶର ଭବିଷ୍ୟତ ଗଠନରେ ଯୁବବର୍ଗଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ବହୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତର ଯୁବ କ୍ରୀଡ଼ାବିତ୍ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରି ଦେଶକୁ ଗୌରବାନ୍ୱିତ କରିଛନ୍ତି। ଦେଶରେ ବିଭିନ୍ନ କ୍ଷେତ୍ରରେ ସୃଷ୍ଟି ହୋଇଥିବା ଭିଭିଭୂମି, ନବସୃଜନ, ଉଦ୍ୟୋଗ କ୍ଷେତ୍ର ଆଦିକୁ ଏହା ପ୍ରୋହାହନ ପ୍ରଦାନ କରୁଛି। ଗତ 12 ବର୍ଷ ଧରି କେନ୍ଦ୍ରରେ ଏନ୍ଡିଏ ସରକାର ଯୁବ ନେତୃତ୍ୱାଧୀନ ବିକାଶ ଉପରେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶକୁ ବିଶ୍ୱର ଅଗ୍ରଣୀ ଶକ୍ତି ଭାବେ ପ୍ରତିଷ୍ଠିତ କରିବାରେ ଯୁବପିଢ଼ିଙ୍କ ଭୂମିକା ନିର୍ଣ୍ଣାୟକ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମଧ୍ୟପ୍ରଦେଶର ଭୋପାଳଠାରେ ଆଜି ଯୁବ ଖେଳାଳିଙ୍କ ସହ ମତ ବିନିମୟ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଜାତୀୟ ଶିକ୍ଷାନୀତି 2020 ଶିକ୍ଷା ବ୍ୟବସ୍ଥାରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିଛି। ପାଠପଢ଼ା ସହିତ ଖେଳର ଧାରଣାକୁ ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀଙ୍କ ଶିକ୍ଷା, ପ୍ରତିଭା ଓ କୌଶଳର ବିକାଶ ଉପରେ ସରକାର ଗୁରୁତ୍ୱ ଦେଇଆସୁଛନ୍ତି। ଏକାଡେମିକ୍ ବ୍ୟାଙ୍କ କ୍ରେଡିଟ୍ ଏବଂ ଆପ୍ର ଆଇଡି ଭଳି ନୂତନ ପଦକ୍ଷେପ ଛାତ୍ରଛାତ୍ରୀଙ୍କ ଅନୁଭବ, ସଫଳତା ଓ କୌଶଳକୁ ସ୍ୱୀକୃତି ପ୍ରଦାନ କରିବା ସହିତ ଶିକ୍ଷା ଓ କୌଶଳ ମଧ୍ୟରେ ଦୃଢ଼ ସମନ୍ୱୟ ସ୍ଥାପନ କରିଛି। 2036 ଅଲମ୍ପିକ୍ ପ୍ରସ୍ତୁତିଠାରୁ ଆରମ୍ଭ କରି ବିକଶିତ ଭାରତ 2047ର ସଂକଳ୍ପ ପୂରଣ ପର୍ଯ୍ୟନ୍ତ ଯୁବଶକ୍ତି ଭାରତର ସାମର୍ଥ୍ୟ ଓ ସମ୍ଭାବନାର ପ୍ରତୀକ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି। ଦେଶବ୍ୟାପୀ କନ୍ୟା ସନ୍ତାନଙ୍କୁ ସଶକ୍ତ କରିବା ଏବଂ ସାମାଜିକ ଦୃଷ୍ଟିକୋଣକୁ ପରିବର୍ତ୍ତନ କରିବାରେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଏକ ପ୍ରମୁଖ ପରିବର୍ତ୍ତନକାରୀ ପଦକ୍ଷେପ ଭାବେ ଉଭା ହୋଇଛି। 2015 ଲିଙ୍ଗଗତ ଅସମାନତା ଏବଂ ବୈଷମ୍ୟକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। କନ୍ୟା ସନ୍ତାନଙ୍କର ସୁରକ୍ଷା, ଶିକ୍ଷା ଏବଂ ବଞ୍ଚିବାର ଅଧିକାରକୁ ସୁରକ୍ଷା ପ୍ରଦାନ କରିବାରେ ଏହି ଯୋଜନା ବେଶ୍ ଫଳପ୍ରଦ ସାବ୍ୟସ୍ତ ହୋଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି, ଗତ ଦଶନ୍ଧି ମଧ୍ୟରେ ଲିଙ୍ଗଗତ ଅସମାନତା ବହୁ ପରିମାଣରେ ହ୍ରାସ ପାଇଛି। ଶିକ୍ଷା କ୍ଷେତ୍ରରେ କନ୍ୟା ସନ୍ତାନଙ୍କର ଅଂଶଗ୍ରହଣ ବୃଦ୍ଧି ପାଇଛି। କନ୍ୟା ସନ୍ତାନଙ୍କ ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରିବା, ଗୋଷ୍ଠୀଗତ ସମ୍ପୃକ୍ତି, ସଚେତନତା ଏବଂ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ ସମନ୍ୱିତ ଭାବେ କାର୍ଯ୍ୟ କରିବାରେ ଏହି ଯୋଜନା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବୋଲି ମନ୍ତ୍ରଣାଳୟ କହିଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ପୁରୀ ଗସ୍ତରେ ଯାଇ ନିକଟସ୍ଥ ରେଳ ଷ୍ଟେସନରେ

0: ଚାଲୁଥିବା ନବୀକରଣ କାର୍ଯ୍ୟର ସମୀକ୍ଷା କରୁଛନ୍ତି। ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଷ୍ଟେସନର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ରାଜ୍ୟପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରେଳ ଷ୍ଟେସନରେ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା, ରହଣି ପାଇଁ 100ଟି ବିଶ୍ରାମ ଗୃହ ନିର୍ମାଣ କରାଯାଉଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ଓଡ଼ିଶାରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ପାଳନ ନେଇ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଆସନ୍ତା ଜୁନ୍ ମାସ 20 ତାରିଖରେ ରାଇରଙ୍ଗପୁରଠାରେ ହେବାକୁ ଥିବା ସମାରୋହରେ ଯୋଗଦେଇ 4ଟି ପ୍ରକଳ୍ପର ଉଦ୍ଘାଟନ ଓ 2ଟି ପ୍ରକଳ୍ପର ଶିଳାନ୍ୟାସ କରିବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ପୁଲିସ୍ ପକ୍ଷରୁ ଆସନ୍ତା 19-20 ତାରିଖରେ 150 ପ୍ଲାଟୁନ୍ ଫୋର୍ସ ମୁତୟନ ହେବା ନେଇ ପୂର୍ବାଞ୍ଚଳ ଡିଆଇଜି କହିଛନ୍ତି। ଗତକାଲି ରାଜ୍ୟରେ ବିଜେପି ସରକାର 2 ବର୍ଷ ପୂରଣ କରିଛି। ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ସହିତ ନୂତନ ଯୋଜନାର ମଧ୍ୟ ଘୋଷଣା କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତାକାଲି ନନ୍ଦପଡ଼ାର ବାବା ବମ୍ବରାଡ଼ ବାଲୁଙ୍କେଶ୍ୱରଙ୍କ ପତ୍ରପିଣ୍ଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏନେଇ ଯାତ୍ରା କମିଟି ପକ୍ଷରୁ ଆଡ଼ମ୍ବର ସହକାରେ ପ୍ରସ୍ତୁତି ଚାଲିଛି। କନ୍ୟା ପିତାମାତାଙ୍କ ଘରେ ଆୟୋଜନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୀତଳଷଷ୍ଠୀ ଯାତ୍ରା ସମ୍ପର୍କରେ ଅଧିକ ସୂଚନା ଦେଉଛନ୍ତି ଆମ ସମ୍ବଲପୁର ସମ୍ଭାଦଦାତା ଗୁଣମଣି ବିଶ୍ୱାଳ।
1: ଆସନ୍ତାକାଲିଠାରୁ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହେଉଛି। ନନ୍ଦପଡ଼ାର ବମ୍ବରାଡ଼ ବାବା ବାଲୁକେଶ୍ୱରଙ୍କର ପତରପେଣ୍ଡି ବା ନିର୍ବନ୍ଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ 18 ତାରିଖ ଶୁଭଲଗ୍ନରେ ବିବାହ କାର୍ଯ୍ୟ ସମ୍ପନ୍ନ ହେବ। ପତରପେଣ୍ଡି ପରେ ଦେବନିମନ୍ତ୍ରଣ, ବରାନୁଗମନ ଓ କନ୍ୟାବିଦାୟ ପରି କାର୍ଯ୍ୟକ୍ରମ ରହିଛି। ସେହିପରି 19 ତାରିଖ ମଧ୍ୟରାତ୍ରରୁ ମହାଆଳତୀ ପରେ ସମ୍ବଲପୁରରେ 16 ଘଣ୍ଟା ଧରି ନଗର ପରିକ୍ରମା କାର୍ଯ୍ୟକ୍ରମ ପ୍ରତିବର୍ଷ ପରେ ଅନୁଷ୍ଠିତ ହେବ। ସହରର ସମସ୍ତ ପଡ଼ାରୁ ଦେବଦମ୍ପତି ବାହାରି ନଗର ପରିକ୍ରମା କରି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ତେବେ ଶୀତଳଷଷ୍ଠୀ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କନ୍ୟା ପିତାମାତା ଘରେ ମଧ୍ୟ କିଣାବିକା ସରିଥିବା ବେଳେ କୁଣିଆ ଆସିବା ଆରମ୍ଭ ହେଲେଣି। ନନ୍ଦପଡ଼ା ପରି ଝାଡୁଆପଡ଼ା, ମୋଦିପଡ଼ା, ବୁଢ଼ାରଜା, ବଡ଼ବଜାର, ଠାକୁରପଡ଼ା ପ୍ରମୁଖ ଯାତ୍ରା କମିଟି ମଧ୍ୟ ପ୍ରସ୍ତୁତି ସାରିଲେଣି। ଏନେଇ ଶୀତଳଷଷ୍ଠୀ ଯାତ୍ରାର ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ସମୀର ବାବୁ କହିଛନ୍ତି,
2: ଦେଖୁନ୍ ଆମର ପତ୍ରପେଣ୍ଡି ଯାତ୍ରା ଯେନ୍ଟା କହୁଛୁ, ଷଷ୍ଠୀର ଏଇଟା ହଉଛି ମାତା ପାର୍ବତୀଙ୍କର ପତ୍ରପେଣ୍ଡି ଯାତ୍ରା। ତାପରେ ଆମର କାଲି ଗଲା ହଉଥିଲା, ପରଦିନ ହଉଛି ନୃସିଂହନେଉତା। ନୃସିଂହନେଉତା ଯାତ୍ରାରେ ନୃସିଂହ ମହାପୁରୁ ବାହାରିକରି ପ୍ରତ୍ୟେକ ଦେବାଦେବୀ ମନ୍ଦିରକେ ଯାଇକରି ନେଉତା ଦିଆହେସି ଯେ ସମସ୍ତେ ଶିବ ପାର୍ବତୀଙ୍କ ବାହାଘରରେ ଆସ। ସେଇ ହିସାବରେ ନେଉତା ଯାତ୍ରା ସରିଲା ପରେ 19 ତାରିଖ ଅଛେ ଆମର ବାହାଘର। ବାହାଘର ଆଗରୁ ଆମର ଗୋଟେ ସମ୍ବଲପୁର ନନ୍ଦପଡ଼ା ଶୀତଳଷଷ୍ଠୀ ଯାତ୍ରାର ଗୋଟେ ଅନନ୍ୟ ପରମ୍ପରା ଅଛେ, ସାକ୍ଷୀ ଗୋପୀନାଥ ଆଗମନ। ଆମର ସାକ୍ଷୀପଡ଼ା ସାକ୍ଷୀ ଗୋପୀନାଥ ମନ୍ଦିରରୁ ମହାପୁରୁ ଆସନ୍, ସେଟା ସାକ୍ଷୀ ଦେବାର ଲାଗି ଶିବ ପାର୍ବତୀଙ୍କର ବାହାଘରରେ ଶ୍ରୀକୃଷ୍ଣଙ୍କୁ ଡକା ହେସି ସାକ୍ଷୀ କରବାର ଲାଗି। ତାପରେ
0: ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ନାମରେ ଥିବା ତ୍ରୁଟି ସଂଶୋଧନ ପାଇଁ ଆସନ୍ତା 1 ମାସ ମଧ୍ୟରେ ପ୍ରକ୍ରିୟା ଆରମ୍ଭ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ସମସ୍ତ ପ୍ରତିଷ୍ଠାନର ଶୁଦ୍ଧ ଲେଖନୀ ଏବଂ ଉଚ୍ଚାରଣ ନିଶ୍ଚିତ କରାଯିବ, ନାମକରଣରେ ଥିବା ଅସଙ୍ଗତି ଦୂର କରିବା ସହ ଭାଷା ଓ ଐତିହ୍ୟର ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦେବା ପାଇଁ ମନ୍ତ୍ରୀ ଶ୍ରୀ ପୂଜାରୀ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ପ୍ରତିଷ୍ଠାନଗୁଡ଼ିକର ନାମ ସଂଶୋଧନ ପାଇଁ କେନ୍ଦ୍ରକୁ ଚିଠି ଲେଖାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ତର୍ଜାତୀୟ ଯୋଗ ଦିବସ 2026 ଅବସରରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଗିନିଜ୍ ୱାର୍ଲଡ ରେକର୍ଡ ପାଇଁ ଗଣଯୋଗ ଅଭିଯାନ ଆସନ୍ତାକାଲି ସକାଳ 6:15-7:35 ପର୍ଯ୍ୟନ୍ତ ଆଭାସୀ ମାଧ୍ୟମରେ ଆୟୋଜିତ ହେବ। ଏହି ଅଭିଯାନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ଟୋଲ୍ ଫ୍ରି ନମ୍ଘର 1800-315-7008କୁ ଏକ ମିସ୍ଡ କଲ୍ କରି ଆଗ୍ରହୀ ବ୍ୟକ୍ତିମାନେ ନିଜର ନାମ ପଞ୍ଜୀକରଣ କରିପାରିବେ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ଦିନ ବନ୍ଦ ରହିବ। ରଜ ସଂକ୍ରାନ୍ତି ପାଇଁ ସରକାରୀ ଛୁଟି ଦିନକୁ ଦୃଷ୍ଟିରେ ରଖି ଏହି ନିଷ୍ପଭି ନିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଆଧାରରେ ଢେଙ୍କାନାଳ ଜିଲ୍ଲାରେ ମୋଟ 3,05,542 ଜଣ ହିତାଧିକାରୀ ଉପକୃତ ହେବେ। ଗଜପତି ଜିଲ୍ଲା କାଶୀନଗର ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଯୁକ୍ତଧାରା ପୋର୍ଟାଲ ସମ୍ପର୍କିତ ଅନୁଧ୍ୟାନ ବୈଠକ ଅନୁଷ୍ଠିତ ହୋଇଯାଇଛି। କାଶୀନଗର ବ୍ଲକ ଉନ୍ନୟନ ଅଧିକାରୀ ଡମ୍ବରୁଧର ମଲ୍ଲିକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ପୋର୍ଟାଲର ବ୍ୟବହାର ଓ ଏହାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଛନ୍ତି। ନୟାଗଡ଼ ଜିଲ୍ଲାରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ অনুষ্ঠিত হয়ে যাই কার্যক্রমের সমবায় বয়ন ও হস্তশিল্প মন্ত্রী প্রদীপ বড় সামন্তরায় যোগ দিয়ে সরকার বিভিন্ন লোকাভিমুখী যোজনার কার্যকারিতা ও সফল সম্পর্ক আলোচনা করেছেন। নয়াপড়া জেলা খরিয়ার রোড স্থিত আদিবাসী পড়া ঠারে 500 ক্ষমতা

ବିଶିଷ୍ଟ ବହୁମୁଖୀ ହଲ୍କୁ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଉଦ୍ଘାଟନ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ସାମାଜିକ ସାଂସ୍କୃତିକ ଓ ସମୁଦାୟ ଭିତ୍ତିକ କାର୍ଯ୍ୟକଳାପ ସହିତ ବିଭିନ୍ନ ସଭାସମିତି ବୈଠକ ଆଦି ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଶ୍ରୀମତୀ ମାଳବିକା ଦେବୀ କହିଛନ୍ତି। ଭଦ୍ରକ ଜିଲ୍ଲାର 7ଟି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଂଶୋଧନ ଏସ୍ଆଇଆର୍ ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିବା ପରେ ବର୍ତ୍ତମାନ ଉତ୍ତର ଭାଗକୁ ଅଗ୍ରସର ହେଉଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ମୌସୁମୀ ପ୍ରଭାବରେ ଉତ୍ତର ଓଡ଼ିଶାରେ ଥିବା ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଗ ଅନୁକୂଳ ଥିବାରୁ ଆଗାମୀ 2-3 ଦିନ ମଧ୍ୟରେ ମୌସୁମୀ ବାୟୁ ରାଜ୍ୟର ଅଧିକାଂଶ ସ୍ଥାନକୁ ଅଗ୍ରସର ହେବାର ସମ୍ଭାବନା ରହିଛି। ସମ୍ବାଦ ଶେଷ ପୂର୍ବରୁ ପୁଣି ଥରେ ମୁଖ୍ୟ ସମ୍ବାଦ। କ୍ରୀଡ଼ା କ୍ଷେତ୍ରରୁ ଆରମ୍ଭ କରି ଦେଶର ଭବିଷ୍ୟତ ଗଠନରେ ଯୁବବର୍ଗଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା। ଜାତୀୟ ଶିକ୍ଷାନୀତି 2020 ଶିକ୍ଷା ବ୍ୟବସ୍ଥାରେ ନୂତନ ଦିଗନ୍ତ ସୃଷ୍ଟି କରିଛି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସମ୍ଭଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତାକାଲି ଅନୁଷ୍ଠିତ ହେବ ପତରପେଣ୍ଡି। ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗାମୀ 2-3 ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନକୁ ଅଗ୍ରସର ହେବା ନେଇ ପାଣିପାଗ କେନ୍ଦ୍ରର ଆକଳନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆମ ଆଇନ, ଉପସ୍ଥାପନା ଜୟଶ୍ରୀ ପ୍ରଧାନ, ପ୍ରଯୋଜନା ସତ୍ୟସ୍ମିତା ବେହେରା।

ଆମେ ଏଇ ଯେଉଁ ପୃଥିବୀରେ ବସବାସ କରୁଛୁ, ଆମର ଆବଶ୍ୟକତା ଅନୁଯାୟୀ ଘରଟିଏ ତିଆରି ମଧ୍ୟ କରୁଛୁ। କେବଳ ସେତିକି ନୁହେଁ, ଘରଟିଏ ଚଳାଇବା ପାଇଁ ଆବଶ୍ୟକ ସାମଗ୍ରୀ ମଧ୍ୟ ତିଆରି କରୁଛୁ। କିନ୍ତୁ ଏସବୁ ପଛରେ ଶ୍ରମିକମାନଙ୍କର ବଡ଼ ଅବଦାନ ରହିଛି।

ସେ ମହିଳା ହେଉ କି ପୁରୁଷ ଶ୍ରମିକ, ସମସ୍ତଙ୍କର ଅବଦାନ ସମାନ। ହଁ, ଶ୍ରମିକମାନେ ନଥିଲେ ଆମେ କ'ଣ ଏସବୁ କରିପାରନ୍ତେ ନା ଏମିତି ଆରାମଦାୟକ ଜୀବନଯାପନ କରିପାରନ୍ତେ? ହେଲେ ଏହି ଶ୍ରମିକମାନଙ୍କର ସାର୍ବଜନୀନ ଉନ୍ନତି, ସେମାନଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବା ଏବଂ ସେମାନଙ୍କ କଥା ବୁଝିବାର ଆବଶ୍ୟକତା ରହିଛି। ସେମାନଙ୍କର ସୁରକ୍ଷା ପ୍ରତି ଶ୍ରମିକମାନଙ୍କୁ ସଚେତନ କରିବା ସହିତ ପ୍ରତ୍ୟେକ ଶ୍ରମିକକୁ ସ୍ୱାଧୀନତାର ଅଧିକାର ଦେବା ନିମନ୍ତେ

0: ଶ୍ରମିକର ସୁରକ୍ଷା ପ୍ରତି ଶ୍ରମିକମାନଙ୍କୁ ସଚେତନ କରିବା ସହିତ ପ୍ରତ୍ୟେକ ଶ୍ରମିକକୁ ସ୍ୱାଧୀନତାର ଅଧିକାର ଦେବା ନିମନ୍ତେ ବିଭିନ୍ନ ଆଇନ ରହିଛି। ତେବେ ଆଜିର ଆଲୋଚନା ରହିଛି ଶ୍ରମଜୀବୀ ମହିଳାଙ୍କ ପାଇଁ ଆଇନ। ଆଜି ଏହି ବିଷୟରେ ଆଲୋଚନା କରିବା ପାଇଁ ଆମ ସହିତ ଅଛନ୍ତି ଆଇନଜୀବୀ ସଞ୍ଜତ ଦାସ। ତାଙ୍କ ସହିତ କଥାବାର୍ତ୍ତା କରିଛନ୍ତି ସୁପର୍ଣ୍ଣା ଦତ୍ତ।
1: ଆଜ୍ଞା ନମସ୍କାର।
2: ନମସ୍କାର।
1: ପ୍ରଥମେ ଆପଣ କୁହନ୍ତୁ ଏଇ ଯୋଉ ଶ୍ରମଜୀବୀ ମହିଳା କୋଉମାନଙ୍କୁ ଆମେ କହିବା?
2: ଆଜ୍ଞା, ଶ୍ରମଜୀବୀ ମହିଳା ଓ କର୍ମଜୀବୀ ମହିଳା ଆପଣ ଯଦି ଦେଖିବେ ସଂଜ୍ଞା ହଉଛି ଗୋଟାଏ।
1: ଆଜ୍ଞା,
2: କିନ୍ତୁ ଆମେ ଶ୍ରମଜୀବୀ ମହିଳା କୋଉମାନଙ୍କୁ କହୁଛୁ ନା, ଯେଉଁମାନେ ଆପଣଙ୍କର ତୃତୀୟ ଶ୍ରେଣୀ ଚତୁର୍ଥ ଶ୍ରେଣୀ ଅନ୍ତର୍ଭୁକ୍ତ ଅଛନ୍ତି ସେମାନଙ୍କୁ ଆମେ ଶ୍ରମଜୀବୀ ମହିଳା କହୁଛୁ।
1: ଏଇ ଯୋଉ ଶ୍ରମଜୀବୀ ମହିଳାମାନେ ଅନେକ କ୍ଷେତ୍ରରେ ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି, ସେମାନେ ବିଭିନ୍ନ ସଂଗଠିତ କ୍ଷେତ୍ର ଅସଂଗଠିତ କ୍ଷେତ୍ରରେ କାମ କରିଥାନ୍ତି। ତେବେ ଆମର ଏଇଠି ଭଉଣୀମାନଙ୍କୁ ଟିକେ କହିଦିଅନ୍ତୁ ଯେ ସଂଗଠିତ କ୍ଷେତ୍ର କାହାକୁ କହିବା ଆଉ ଅସଂଗଠିତ କ୍ଷେତ୍ର କାହାକୁ କହିବା?
2: ସଂଗଠିତ କ୍ଷେତ୍ର ଅସଂଗଠିତ କ୍ଷେତ୍ର ତାର ସଂଜ୍ଞାକୁ ଆପଣ ଯଦି ଆମେ ଯିବୁ ତାହେଲେ ସଂଗଠିତ କର୍ମ ସଂସ୍ଥା ହେଉଛି ଯୋଉଠି ଆପଣଙ୍କର ଏକାଠି ଆମେ କାମ କରୁଛୁ। ଧରି ନିଅନ୍ତୁ ଆପଣଙ୍କର ଭାରତ ବର୍ଷରେ ଯେତକ ଭାରତ ସରକାରଙ୍କର ଚାକିରି କିମ୍ବା କୋଉ ପବ୍ଲିକ ସେକ୍ଟର ଅଣ୍ଡରଟେକିଂରେ ଯେଉଁମାନେ କାମ କରୁଛନ୍ତି କିମ୍ବା କୋଉ ବଡ଼ ବଡ଼ ବେସରକାରୀ ଅନୁଷ୍ଠାନରେ ଯେଉଁମାନେ କାମ କରୁଛନ୍ତି, ଗୋଟେ ଗୋଷ୍ଠୀ ହେଇକିରି ଅଛନ୍ତି, ସେଟାକୁ ଆମେ କହିବୁ ସଂଗଠିତ। ଅସଂଗଠିତ ହେଉଛି ଯୋଉଠି ଧରନ୍ତୁ ଆପଣ ଆମେ କିଛି ନିର୍ମାଣ କାମ କରୁଛୁ ଅଳ୍ପ ଦିନ ପାଇଁ, ସେଗୁଡ଼ା ହେଉଛି ଅସଂଗଠିତ ହିଁ ରହିଛି, ତେଣୁ ସେଗୁଡ଼ାକୁ ଆମେ କହୁଛୁ ଅସଂଗଠିତ ବା ଅନ୍ଅର୍ଗାନାଇଜ୍ ସେକ୍ଟର। ତେଣୁ ସେଥିପାଇଁ ଭାରତ ସରକାର 1947 ବିଭିନ୍ନ ପ୍ରକାର ଆଇନ ପ୍ରଣୟନ କରିଛନ୍ତି, ବିଶେଷ କରି ଶ୍ରମ ଆଇନ, ଏବଂ ଏହି ଶ୍ରମ ଆଇନରେ 20 ଆଇନ ତିଆରି ହୋଇଛି ଶ୍ରମଜୀବୀ ମହିଳାମାନଙ୍କ ପାଇଁ ଯେଉଁ ପ୍ରକାର ବ୍ୟବସ୍ଥା ରହିଛି ପୁରୁଷମାନଙ୍କ ପାଇଁ ମଧ୍ୟ ସେହି ବ୍ୟବସ୍ଥା ରହିଛି।
1: ତାମାନେ ମୋଟ ଉପରେ କହୁଛନ୍ତି ଯେ ଏଥିରେ ଶ୍ରମଜୀବୀ ମହିଳାମାନଙ୍କର ସୁବିଧା ସୁଯୋଗ ପାଇଁ ଏହିସବୁ
2: ଆଇନ ତିଆରି କରାଯାଇଛି।
1: ଏଇ ଯେଉଁ 20 ଆଇନ ରହିଛି ସେସବୁ କ'ଣ ଟିକେ କହିବେ କି?
2: ଆଜ୍ଞା, ପ୍ରଥମ ହେଲା ଆପଣଙ୍କର ଶ୍ରମ ଆଇନ 1947।
1: ଆଜ୍ଞା,
2: କ୍ଷତିପୂରଣ ଆଇନ ଯୋଉଟା ଆମେ କହୁଛୁ କମ୍ପେନ୍ସେସନ, ଜଣେ ମହିଳା କାମ କଲାବେଳେ ମରିଯାଉଛି ସିଏ ପଇସାଟା ପାଇବ, ତେଣୁ ତାଙ୍କ ପିଲାମାନେ କି ତାଙ୍କ ପରିବାରମାନେ ତାଙ୍କୁ ଦବା ପାଇଁ କ୍ଷତିପୂରଣ ଆଇନ 1923 ତିଆରି କରାଗଲା। ସେହିପରି ଭବିଷ୍ୟନିଧି ପାଣ୍ଠି, ଯେଉଁମାନେ କାମ କରୁଛନ୍ତି ତାଙ୍କର କିଛି ପଇସା ସେମାନେ ଭବିଷ୍ୟ ପାଇଁ ଗୋଟେ ପାଣ୍ଠିରେ ବିନିଯୋଗ କଲେ ଯେତେବେଳେ ତାଙ୍କର ସୁବିଧା ଅସୁବିଧା ଥିବ ସେମାନେ ସେଟା ଉପଯୋଗ କରିପାରିବେ। ସେଥିପାଇଁ
1: କଣ ଆମର ସଂଗଠିତ କ୍ଷେତ୍ର ଅସଂଗଠିତ କ୍ଷେତ୍ର ଉଭୟ ପାଇଁ ଲାଗୁ,
2: ଏଟା ଉଭୟ ପାଇଁ ଲାଗୁ। ସେହିଭଳି ଆପଣଙ୍କର ଯେଉଁମାନେ ମେଡିକାଲ ସ୍ୱାସ୍ଥ୍ୟ ପାଇଁ ଏମ୍ପ୍ଲୟ ଷ୍ଟେଟ୍ ଇନ୍ସୁରାନ୍ସ ଆକ୍ଟ 1948 ତିଆରି କରାଗଲା, ସେଠି ବି ଆପଣଙ୍କୁ ସଂଗଠିତ ଅସଂଗଠିତ ମହିଳାମାନେ ତାକୁ ରେଜିଷ୍ଟର କରି ଇଏସ୍ଆଇ ଭିତରେ ପରିସରଭୁକ୍ତ ହେଇଥିବେ ସେମାନେ ଆର ସୁବିଧା ପାଇପାରିବେ।
1: ଏ ଯୋଉ ଇଏସ୍ଆଇ କହିଲେ ଏହା କ'ଣ?
2: ଏଟା ହେଉଛି ଏମ୍ପ୍ଲୟ ଷ୍ଟେଟ୍ ଇନ୍ସୁରାନ୍ସ ଆକ୍ଟ, ତା ମାନେ ଯୋଉଠି ଆପଣଙ୍କର ସ୍ୱାସ୍ଥ୍ୟ ଖରାପ ହେଉଛି କି ଆପଣଙ୍କର ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ଯାଉଛନ୍ତି ସେଠି ଆପଣ ଯଦି ଇଏସ୍ଆଇରେ କଭରେଜ୍ ହେଇଥିବେ ତାହେଲେ ଆପଣଙ୍କୁ କୌଣସି ପ୍ରକାର ପଇସା ଦେବାକୁ ପଡ଼ିବ ନାହିଁ। ଆପଣ ହସ୍ପିଟାଲ ଇଏସ୍ଆଇ ହସ୍ପିଟାଲ ଅଛି ସେଠିକି ଆପଣ ଯିବେ, ବିଭିନ୍ନ ପ୍ରକାର ଯାହା ଯାହା ଚିକିତ୍ସା ଦରକାର ସେମାନେ ଆପଣଙ୍କୁ ସେଭଳିଆ ଯୋଗାଇ ଦେବେ।
1: ଅନେକ ଶ୍ରମଜୀବୀ ମହିଳା ସେମାନେ ଏ ବିଷୟରେ ଜାଣିପାରନ୍ତିନି, ସେମାନେ କେମିତି ଏହାର ପରିସର ଭୁକ୍ତ ହେବେ?
2: ସେମାନଙ୍କୁ ଜଣାଇବା ପାଇଁ ସେମାନେ ଯୋଉଠି କାମ କରୁଛନ୍ତି ସେଠିକାର ଯିଏ ଅଫିସର ତାଙ୍କୁ ପଚାରିକିରି ବୁଝିପାରିବେ, ନହେଲେ ଯୋଉ ୟୁନିୟନ ସେଠି କାମ କରୁଛି ସେମାନଙ୍କଠୁ ବି ଏ ଜିନିଷ ଜାଣିପାରିବେ, ନହେଲେ ପାଖରେ ଯୋଉ ସରକାରୀ ଅଫିସ ଅଛି ସେଠି ବି ଏ ଜିନିଷ ଜାଣିପାରିବେ। ଆଜିକାଲି ତ ସବୁ ଅନ୍ଲାଇନ୍ ହେଇଗଲାଣି, ତେଣୁ ଏଗୁଡ଼ା ତା ବ୍ୟବସ୍ଥା ବି କରାଯାଇଛି।
1: ଏଥିପାଇଁ ସ୍ୱତନ୍ତ୍ର ଫର୍ମ ରହିଛି କି?
2: ଆଜ୍ଞା, ସେଥିରେ ସେମାନେ ତାଙ୍କ ନାଁ ପଞ୍ଜୀକରଣ କରିବେ, ପଞ୍ଜୀକରଣ କଲା ପରେ ସେମାନେ
1: ପାଇପାରିବେ। ତ ଏଥିପାଇଁ କିଛି ଅର୍ଥ ଖର୍ଚ୍ଚ କରିବା
2: ନାହିଁ, ଏଥିପାଇଁ କିଛି ଆଜ୍ଞା ଅର୍ଥ କିଛି ଖର୍ଚ୍ଚ କରିବାକୁ ପଡେ ନାହିଁ, ଖାଲି ଫର୍ମରେ ଆପଣ ପଞ୍ଜୀକରଣ କରିଦେଲେ ତାପରେ ସେମାନେ ତାର ସୁବିଧା ସୁଯୋଗ ପାଇପାରିବେ। ପ୍ରସବ ପୂର୍ବରୁ 3 ମାସ ପୂର୍ବରୁ ସେମାନେ ଗୋଟେ ଲିଖିତ ଭାବରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ ଏବଂ ସେହି ଦରଖାସ୍ତଟାକୁ ବିଚାର କରିକିରି ଉପରିସ୍ଥ ଅଧିକାରୀ ତାଙ୍କୁ ଛୁଟି ଦେବେ। ଏହା ମୂଳରୁ 3 ମାସ ଥିଲା, 90 ଦିନ ଥିଲା, ତାହାପରେ ଏହା 135 ଦିନ ହେଲା ଏବଂ ଷଷ୍ଠ ବେତନ କମିଶନ ସୁପାରିଶ ଅନୁସାରେ 6 ମାସକୁ ବୃଦ୍ଧି କରାଯାଇଛି ଏବଂ ଦରକାର ପଡ଼ିଲେ, ସେମିତି ଅସୁବିଧା ଥିଲେ ଦରକାର ପଡ଼ିଲେ ସେଟା 2 ବର୍ଷ ପର୍ଯ୍ୟନ୍ତ ସେମାନେ ଏହି ଛୁଟି ପାଇବେ ଏବଂ ସବେତନ,
1: ମାନେ ବେତନ
2: ସହିତ
1: ଛୁଟି ପାଇପାରିବେ। ପିଲା ଜନ୍ମ ହେବା ପରେ ପିଲାକୁ ସେମାନେ କୋଉଠି ରଖିଯିବେ?
2: ତାଙ୍କ ପାଇଁ ବି ସେଠି ଯୋଉଠି କାମ କରୁଛନ୍ତି ସେଠି ବି ତାଙ୍କ ପାଇଁ ସେଇଭଳିଆ ଆନୁଷଙ୍ଗିକ ବ୍ୟବସ୍ଥା ରହିଛି, ଯଥା କ୍ରେଚ୍ ରହିଛି, ତାଙ୍କର ଖାଇବା ପାଇଁ କ'ଣ କରା, ତାଙ୍କ ପାଇଁ ଖାଇବା ରୁମ୍ ଅଛି, ଟଏଲେଟ୍ ଅଛି, ଏ ପ୍ରକାର ସୁବିଧା ସୁଯୋଗ ସରକାର ତିଆରି କରିଛନ୍ତି।
1: ସେ ମହିଳାମାନଙ୍କର ରହିବା ପାଇଁ ବା ସେମାନେ କୋଉ ଜାଗାରେ ରହିବେ ସେମିତି କିଛି ସ୍ୱତନ୍ତ୍ର ଘର ରହିଛି କି?
2: ହଁ, ତାଙ୍କ ପାଇଁ ଘର ଅଛି, ସେଇଟାର ସେମାନେ ସଦୁପଯୋଗ କରିବା। ତାପରେ ରହିଲା ଆପଣଙ୍କର ଯୋଉମାନେ ଠିକା

0: କର୍ମଚାରୀମାନଙ୍କ ପାଇଁ 1970 ଭାରତ ସରକାର ଗୋଟେ ଆଇନ ତିଆରି କଲେ, କଣ୍ଟ୍ରାକ୍ଟ ଲେବର ରେଗୁଲେସନ ଆଣ୍ଡ ଆବୋଲିସନ ଆକ୍ଟ 1970। ସେହି ଆଇନ ଅନୁସାରେ ଆପଣଙ୍କୁ ସମସ୍ତ ଠିକା ଶ୍ରମିକମାନଙ୍କୁ, ମହିଳା ଶ୍ରମିକ କିମ୍ବା ପୁରୁଷ ଶ୍ରମିକମାନଙ୍କୁ ଦରମା ଏବଂ ଦରମା ନଦେଲେ ତାର ପାଇଁ କ'ଣ କ'ଣ ବ୍ୟବସ୍ଥା ସବୁ ରଖାଯାଇଛି।
1: ଏଥିରେ ଆମର ପୁରୁଷଙ୍କ ପାଇଁ ଆଉ ମହିଳାମାନଙ୍କ ପାଇଁ ସମାନ ମଜୁରୀର ବ୍ୟବସ୍ଥା ରହିଛି କି?
0: ଆଜ୍ଞା, ସମାନ ମଜୁରୀର ବ୍ୟବସ୍ଥା ମୂଳରୁ ନଥିଲା, ସେଇଟାକୁ ଆଖିରେ ରଖି 1976 ଭାରତ ସରକାର ଇକ୍ୱାଲ ରେମୁନରେସନ ଆକ୍ଟ ତିଆରି କରିଛି, ଯେଉଁଥିରେ କି କର୍ମନିଯୁକ୍ତି ବେଳେ ପୁରୁଷ ଓ ମହିଳା ଉଭୟ ଦରମା ସମାନ ରହିବ, ତାହେଲେ ଯେଉଁ ଅସମାନତା ଓ ଅସଙ୍ଗତି ତାହା ଦୂର ହେବ, ପାତର ଅନ୍ତର ରହିବ ନାହିଁ। ସେହିପରି ଆପଣଙ୍କର ସର୍ବନିମ୍ନ ଦରମା କେତେ ହେବ ଗୋଟେ ଆଇନ ତିଆରି କରିଛନ୍ତି, ତାକୁ ଆମେ କହୁ ମିନିମମ ୱେଜେସ୍ ଆକ୍ଟ 1940।
1: ଏଥିସହିତ ଆଉ କି କି ଆଇନର ବ୍ୟବସ୍ଥା ରହିଛି ଶ୍ରମଜୀବୀ ମହିଳାମାନଙ୍କ ପାଇଁ?
0: ବୋନସ ଅଛି, ପେମେଣ୍ଟ ଅଫ ବୋନସ, ଧରନ୍ତୁ ବୋନସରେ ଆପଣ ଲୋକ ପୂଜାରେ କାମ କରୁଛନ୍ତି, ଯେଉଁଠି କାମ କରୁଛନ୍ତି ଗୋଟେ ବୋନସ ଦିଆଯାଏ, ତାଙ୍କ ପାଇଁ ବି ସେ ପ୍ରକାର ବ୍ୟବସ୍ଥା କରାଯାଇଛି, ସେଟା ସମସ୍ତ ମହିଳା ଏବଂ ପୁରୁଷ ଦୁଇ ଜଣଙ୍କୁ ଲାଗୁ କରାଯାଏ।
1: ଧରନ୍ତୁ ଜଣେ ମହିଳା ସଂଗଠିତ କ୍ଷେତ୍ରରେ ସେ କାମ କରୁଛି, କିଛି ଦିନ ସେ ଛୁଟିରେ ଗଲା ବା ସେ ଛୁଟି ନେଲା, ସେଥିପାଇଁ ସେହି ସମୟର ଦରମା ତାକୁ କାଟି ଦିଆଯାଏ ନା ନା ସେ ସମାନ ଦରମା ସେ ପାଇଥାଏ?
0: ଯଦି ଆଜ୍ଞା ସେ ଛୁଟି ଦରଖାସ୍ତ ଦେଇଥିବ ଏବଂ ଛୁଟି ଦରଖାସ୍ତଟା ମଞ୍ଜୁର ହୋଇଥିବ, ସେ ଜାଗାରେ ସେ ପୁରା ସବେତନ ଦରମା ପାଇବେ, କିନ୍ତୁ ଯେଉଁଠି ସେମାନେ ଛୁଟି ଦରଖାସ୍ତଟା ମଞ୍ଜୁର ହୋଇନଥିବ ଏବଂ ସେମାନେ ସେ ଜଣେଇ ନଥିବେ, ସେ ଜାଗାରେ ଦରମାଟା କାଟି ଦିଅନ୍ତି।
1: ବର୍ତ୍ତମାନ ତ ଖରାଦିନ, ସେଇ ମହିଳାମାନେ ଅନେକ କୋଠାବାଡି କାମରେ ମଧ୍ୟ ନିଯୁକ୍ତି, ସେଥିପାଇଁ କିଛି ଆଇନ ରହିଛି କି ସେମାନେ?
0: ତେଣୁ ସେଥିପାଇଁ ସମୟ ନିର୍ଘଣ୍ଟ କରାଯାଇଛି, ସେଇଟା ତାଙ୍କୁ ସୁବିଧା ଦିଆଯାଇଛି। ଖଣି ଆଇନ 1952, ଏଇ ଖଣି ଆଇନଟା ଯେହେତୁ ଏ କାମଟା ହେଉଛି ବିପଦ ସଂକୁଳ କାମ, ତେଣୁକରି ତାକୁ ଆଖିରେ ରଖି ଯଦିଓ ଏମାନେ ମହିଳା କର୍ମଚାରୀମାନେ ସେଥିରେ ନିୟୋଜିତ ହେଉଛନ୍ତି, କିନ୍ତୁ ସେମାନଙ୍କର ଯେମିତି ସୁବିଧା ସୁଯୋଗ କେମିତି ଦିଆଯିବ, ସୁରକ୍ଷା, ଏଇଟାକୁ ଆଖିରେ ରଖି ତାଙ୍କ ପାଇଁ ଗୋଟେ ନିର୍ଦ୍ଦିଷ୍ଟ ସମୟ ଏବଂ ନିର୍ଦ୍ଦିଷ୍ଟ ଜାଗା, ଏତିକି ସମୟ ଭିତରେ କାମ କରିବେ ଏବଂ ଏତିକି ଜାଗା ଭିତରେ କାମ କରିବେ,
1: କାହିଁକିନା ସେଟା ବିପଦଜନକ ସ୍ଥାନ,
0: ତେଣୁକରି ବିପଦଜନକ ଜାଗାକୁ ତାଙ୍କୁ ଅନୁମତି
1: ଦିଆଯାଇ
0: ନଥାଏ। ସେହିପରି ଫ୍ୟାକ୍ଟ୍ରିଜ୍ ଆକ୍ଟ ଯୋଉଗୁଡ଼ା ଅଛି, ଯୋଉ ଫ୍ୟାକ୍ଟ୍ରି, ଯୋଉ ବଡ଼ ବଡ଼ ଫ୍ୟାକ୍ଟ୍ରି ଅଛି, ସେଥିପାଇଁ ବି ଗୋଟେ ଆଇନ ପ୍ରଣୟନ ହୋଇଥିଲା 1948। ସେହି ଆଇନ ଅନୁସାରେ ଯେଉଁମାନେ କାମ କରୁଛନ୍ତି, ମହିଳା ଶ୍ରମିକମାନେ ଯେଉଁମାନେ କାମ କରୁଛନ୍ତି, ତାଙ୍କ ପାଇଁ ଯେଉଁ ପ୍ରକାର ସୁବିଧା ପୁରୁଷ କର୍ମଚାରୀଙ୍କ ପାଇଁ ଅଛି, ମହିଳା କର୍ମଚାରୀଙ୍କ ପାଇଁ ମଧ୍ୟ ସେହି ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା ରଖାଯାଇଛି।
1: ଏ ଯେଉଁ କଳକାରଖାନା ହେଉଛି ଗୋଟିଏ ବିପଦଜନକ ସ୍ଥାନ, ସେଠି କ'ଣ ମହିଳାମାନେ ସେହି ବଡ଼ ବଡ଼ କଳକାରଖାନାରେ କାମ କରିପାରିବେ?
0: ଆଜ୍ଞା, କରୁଛନ୍ତି ଏବଂ ତାଙ୍କ ପାଇଁ ଗୋଟେ ସମୟସୀମା ରହିଛି, ରାତିରେ ସେମାନେ କାମ କରିବେ ନାହିଁ। ସେହିପରି ଆପଣଙ୍କର ଗ୍ରାମାଞ୍ଚଳରେ ପ୍ଲାଣ୍ଟେସନ ଲେବର ଆକ୍ଟ, ଯେଉଁ ଆପଣଙ୍କର
1: ବୃକ୍ଷରୋପଣ
0: ହେଉଛି, ସେଥିପାଇଁ ବି ସେଠି ମହିଳାମାନଙ୍କୁ ଅଧିକ ମାତ୍ରାରେ ପ୍ରାଧାନ୍ୟ ଦିଆଯାଉଛି, ତାଙ୍କ ପାଇଁ ବି ସମସ୍ତ ପ୍ରକାର ସୁବିଧା ସୁଯୋଗ ଦିଆଯାଇଅଛି। ଏବଂ ଏଠି ପ୍ଲାଣ୍ଟେସନ ଲେବର ଆକ୍ଟ ଅନୁସାରେ ମହିଳାମାନେ ଏଠି ବେଶୀ କାମ କରୁଛନ୍ତି ପୁରୁଷମାନଙ୍କ ଅପେକ୍ଷା, ତେଣୁକରି ଏଥିରେ ସେମାନଙ୍କ ପାଇଁ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା ରହିଛି, ଯଥା ପାନୀୟ ଜଳ, ଆପଣଙ୍କର କ୍ରେଚ, ଟଏଲେଟ୍,
1: ଏସବୁ ବ୍ୟବସ୍ଥା ରହିଛି।
0: ଏବଂ 2005 ଭାରତ ସରକାର ଗୋଟେ ନୂଆ ଆଇନ ତିଆରି କଲେ।
1: ଏହି ଆଇନର ଉଦ୍ଦେଶ୍ୟ କ'ଣ?
0: ଏହି ଆଇନର ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳରେ ଥିବା ମହିଳାମାନଙ୍କୁ ନିଯୁକ୍ତି ଦେବା ଏବଂ ତାଙ୍କୁ ପ୍ରୋତ୍ସାହନ ଦେବା, ଏଇଟା ନା ମୂଳ ଲକ୍ଷ୍ୟ ଥିଲା ଭାରତ ସରକାରଙ୍କର।
1: ଆମେ ଅନେକ କ୍ଷେତ୍ରରେ ଦେଖୁ ଯେ କର୍ମକ୍ଷେତ୍ରରେ ମହିଳାମାନଙ୍କୁ ବିଶେଷ ଭାବରେ ସେମାନେ ଯୌନ ଶୋଷଣର ଶିକାର ହୋଇଥାନ୍ତି, ଏଥିପାଇଁ କିଛି ସ୍ୱତନ୍ତ୍ର ଆଇନ ରହିଛି କି?
0: ଆଜ୍ଞା, ସେଇଟାକୁ ଆଖିରେ ରଖି ଯେହେତୁ ମହିଳାମାନଙ୍କ ଉପରେ ନିର୍ଯାତନାର ମାତ୍ରା ଅଧିକ ହେଉଛି, ଏହାକୁ ଆଖିରେ ରଖି ଭାରତ ସରକାର 2013 ଗୋଟେ ଆଇନ ପ୍ରଣୟନ କଲେ କି ଯେଉଁଠି ଆପଣଙ୍କର ଯୌନ ଉତ୍ପୀଡ଼ନ ହେଉଥିବ ମହିଳାମାନଙ୍କ ପ୍ରତି, ତ ସେଥିପାଇଁ ତାଙ୍କୁ କେମିତି ରୋକାଯାଇ ପାରିବ ଏବଂ ତାହା ପାଇଁ କ'ଣ କ'ଣ ବାଧା ଦେବା ପାଇଁ ଏବଂ ତାକୁ ସମାଧାନ କରିବା ପାଇଁ
1: ବା ତାକୁ
0: ସୁରକ୍ଷା ଦେବା ପାଇଁ, ସେଥିପାଇଁ ଗୋଟେ ଆଇନ ତିଆରି କଲେ 2013।
1: ଏବଂ ଆଇନରେ କ'ଣ ବ୍ୟବସ୍ଥା ରହିଲା?
0: ସେ ଆଇନରେ ବ୍ୟବସ୍ଥା ଅଛି, ଯଦି ଗୋଟେ କୌଣସି ମହିଳା କର୍ମଚାରୀ ଅଭିଯୋଗ କଲେ, ସେ ଅଭିଯୋଗଟାକୁ ତୁରନ୍ତ କାର୍ଯ୍ୟକାରୀ କରିବେ, ସେ ଅଭିଯୋଗକୁ ଅନୁସନ୍ଧାନ କରି ତାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।
1: ଏଥିରେ ଜଣେ ପୀଡ଼ିତା ସେ କୋଉଠି ପ୍ରଥମେ ଅଭିଯୋଗ କରିବ?
0: ପ୍ରଥମେ ଅଭିଯୋଗ କରିବ ଆଜ୍ଞା, ଯେ ଉପରିସ୍ଥ ଅଧିକାରୀ ଥିବେ ଅଫିସର, ତାଙ୍କ ପାଖରେ କରିବ, ତାପରେ ଜିଲ୍ଲାପାଳଙ୍କୁ ଦେବ, ଜିଲ୍ଲାପାଳ ସେଟା ପଠାଇବେ।
1: ଏଇ ତ ଆପଣ କହିଲେ ଯେ ସଂଗଠିତ କ୍ଷେତ୍ର କଥା, କିନ୍ତୁ ଅସଂଗଠିତ କ୍ଷେତ୍ରରେ ମହିଳାଟି କୋଉଠି ଅଭିଯୋଗ କରିବ, କେମିତି ସେ ନ୍ୟାୟ ପାଇପାରିବ?
0: ଧରନ୍ତୁ ଗୋଟେ ଗ୍ରାମାଞ୍ଚଳରେ ସେଠି ଶ୍ରମ ଅଧିକାରୀ ଅଛନ୍ତି, ଶ୍ରମ ଅଧିକାରୀଙ୍କ ପାଖରେ ଅଭିଯୋଗ କରିପାରିବେ ଯେ ମୋର ଦରମା ମିଳୁନାହିଁ କି ମୋତେ ହଇରାଣ ହରକତ କରୁଛନ୍ତି ନିକଟସ୍ଥ ଶ୍ରମ ଅଧିକାରୀ। ଯଦି ଶ୍ରମ ଅଧିକାରୀ ନାହାନ୍ତି, ତାହେଲେ ବିଡିଓ କିମ୍ବା ତହସିଲଦାର ତାଙ୍କ ମାଧ୍ୟମରେ ସେମାନେ ଜଣାଇ ପାରିବେ ଅଭିଯୋଗଟା, ଏବଂ ସେ ଅଭିଯୋଗଟାକୁ ଏମାନେ ପଠାଇ ଦେଇପାରିବେ ଉପରିସ୍ଥ ଅଧିକାରୀଙ୍କୁ।
1: ଅନେକ ସମୟରେ ବିଭିନ୍ନ ଗଣମାଧ୍ୟମ କୁହନ୍ତୁ, ସମ୍ବାଦପତ୍ର କୁହନ୍ତୁ, ଆମେ ପ୍ରାୟ ଦେଖୁ ବା ନଜର।

0: ଆମକୁ ଆସେ ଯେ ଅନେକ ଠିକା ସଂସ୍ଥା ସେମାନେ ଏହି ମହିଳାମାନଙ୍କୁ ନେଇ ସେଠି ଅନେକ ନିର୍ଯାତନା ଦେଇଥାନ୍ତି, ତାଙ୍କ ପିଲାମାନଙ୍କୁ ମଧ୍ୟ ଦେଇଥାନ୍ତି। ଯଦି ସେମିତି ହୁଏ ସେମାନେ କୋଉଠି ତାଙ୍କର ଅଭିଯୋଗ ବାଢିବେ?
1: ଏଥିପାଇଁ ଗୋଟେ ଆଇନ ପ୍ରଣୟନ ହୋଇଥିଲା, ଇଣ୍ଟରଷ୍ଟେଟ୍ ମାଇଗ୍ରାଣ୍ଟ ୱାର୍କର୍ସ ରେଗୁଲେସନ ଆଣ୍ଡ ଏମ୍ପ୍ଲୟମେଣ୍ଟ ଆକ୍ଟ। ସେହି ଆଇନ ଅନୁସାରେ ଜଣେ ମହିଳା ଯଦି ତାଙ୍କୁ ଅତ୍ୟାଚାର କରାଯାଉଛି, ସେ ଯେଉଁ ଜାଗାକୁ ଯାଇଛନ୍ତି କାମ କରିବା ପାଇଁ ସେହି ଜାଗାରେ ଶ୍ରମ ଅଧିକାରୀଙ୍କ ପାଖରେ ଲିଖିତ ଅଭିଯୋଗ କିମ୍ବା ପୁଲିସ ପାଖରେ, ନହେଲେ ଓଡ଼ିଶାକୁ ଆସି ଏଇଠୁ ବି ତାଙ୍କର ଅଭିଯୋଗ ଦେଇପାରିବେ ଏବଂ ସେଟା ଗ୍ରହଣ କରି ତା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଧି ବ୍ୟବସ୍ଥା କରାଯାଇଛି।
0: ଆପଣ ତ କହିଲେ ଯେ ଆମ ଆଇନରେ ଯେଉଁ ଶ୍ରମଜୀବୀ ମହିଳା ସେମାନଙ୍କର ସୁରକ୍ଷା ପାଇଁ କ'ଣ କ'ଣ ସବୁ ଆଇନ ରହିଛି, କିନ୍ତୁ ଏଥିସହିତ ଆଉ କି କି ସୁବିଧା ସୁଯୋଗ ସେମାନଙ୍କୁ ଦିଆଯାଇଛି?
1: ସବୁ ପ୍ରକାର ତାଙ୍କର ନିଯୁକ୍ତି, ତାଙ୍କର ସୁରକ୍ଷା ଏବଂ ଆନୁଷଙ୍ଗିକ ସୁବିଧାର ବ୍ୟବସ୍ଥା କରାଯାଇଛି। କିନ୍ତୁ ଦୁଃଖର ବିଷୟ, ଶ୍ରମଜୀବୀ ମହିଳାମାନେ ସେମାନେ ତାଙ୍କର ଅଧିକାରଟାକୁ ଜାଣିପାରୁନାହାନ୍ତି, ଯେଉଁଟା ପାଇଁ ସେମାନେ ହଇରାଣ ହରକତ ହେଉଛନ୍ତି। ତେଣୁ ତାର ବ୍ୟବସ୍ଥା ପାଇଁ ବିଭିନ୍ନ ପ୍ରକାର ଅଫିସ ଅଛି, ଯେମିତି ଗୋଟେ ମୁଁ କହିଲି ଆପଣଙ୍କୁ ଶ୍ରମ ଅଧିକାରୀକୁ ଏ ବିଷୟରେ ଜଣେଇଲେ, ଅବଗତ କଲେ, ସେ ତୁରନ୍ତ ଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ଯଦି ଏ କାର୍ଯ୍ୟାନୁଷ୍ଠାନ ସେ କରିନାହାନ୍ତି ତାହେଲେ ଶ୍ରମ କମିଶନର ତାଙ୍କୁ ବି ଆମେ ଜଣେଇ ପାରିବା ଲିଖିତ ଭାବରେ।
0: ଆପଣ ତ କହିଲେ ଯେ ଆଇନରେ ଶ୍ରମଜୀବୀ ମହିଳାମାନଙ୍କ ପାଇଁ ଏତେ ବ୍ୟବସ୍ଥା ରହିଛି, କିନ୍ତୁ ଯିଏ ପ୍ରକୃତ ଦୋଷୀ ତା ପାଇଁ ସେମିତି କିଛି ଦଣ୍ଡବିଧାନର ବ୍ୟବସ୍ଥା ରହିଛି?
1: ଆଜ୍ଞା, ଯେମିତି ଆପଣଙ୍କୁ ମୁଁ କହିଲି, ଯିଏ ଦରମା ଦେଉଛି ଯଦି ସେ ଲୋକଟି ଆମକୁ ଠିକ୍ ଟାଇମ୍ରେ ଦରମା ଦେଉନି କି ଆଇନ ଉଲ୍ଲଙ୍ଘନ କରୁଛି, ସେଥିପାଇଁ ତାଙ୍କ ପାଇଁ ଆପଣଙ୍କର ଜୋରିମାନା ଅଛି ଏବଂ ଜେଲ୍ ଦଣ୍ଡ ବି ଅଛି।
0: ଆମର ଶ୍ରମଜୀବୀ ମହିଳାମାନଙ୍କ ଉଦ୍ଦେଶ୍ୟରେ ଆପଣଙ୍କର କ'ଣ ବାର୍ତ୍ତା ରହିଛି?
1: ମୋର ଆଜ୍ଞା ବାର୍ତ୍ତା ରହୁଛି ଯେ ବର୍ତ୍ତମାନ ଯେହେତୁ ପୃଥିବୀ ସାରା ସମସ୍ତେ ଆଗେଇ ଚାଲିଛନ୍ତି, ଭାରତ ବର୍ଷ ବି ତାକୁ ବି ଆମେ ଆଗଉଛୁ, କିନ୍ତୁ ଏଠି ମହିଳାମାନଙ୍କର ଭୂମିକା ଟିକେ ବେଶୀ ରହିବା ଉଚିତ ଏବଂ ପ୍ରତ୍ୟେକ କ୍ଷେତ୍ରରେ, ଅନ୍ଅର୍ଗାନାଇଜ୍ ସେକ୍ଟର ହେଉ କି ସଂଗଠିତ କ୍ଷେତ୍ର ହେଉ କି ଅସଂଗଠିତ କ୍ଷେତ୍ରରେ ହେଉ, ମହିଳାମାନେ ଆହୁରି ଆଗେଇବେ ଏବଂ ଭଲ କାମ କରି ଭାରତବର୍ଷର ନାଁ କରିବେ। ଯଦି ତାଙ୍କର କୌଣସି ପ୍ରକାର କିଛି ଅଭାବ ଅସୁବିଧା ସେମାନେ ରହିଛି ସେଟାକୁ କେମିତି ଦୂର ହେବ, ନିକଟସ୍ଥ ଶ୍ରମ ଅଧିକାରୀଙ୍କ ପାଖକୁ ଯାଆନ୍ତୁ କିମ୍ବା କୌଣସି ପାଖରେ କୌଣସି ଲୋକ ଯିଏ ଜାଣିଛନ୍ତି ଏ ବିଷୟରେ ତାଙ୍କୁ ପରାମର୍ଶ କରନ୍ତୁ, କିମ୍ବା ଆଇନ ସେବା ସହାୟତା କେନ୍ଦ୍ର ଅଛି ସେଠି ଯାଇ କରନ୍ତୁ, ତାହେଲେ ମହିଳାମାନେ ତାଙ୍କର ନିଶ୍ଚିତ ଅଧିକାର ଯାହା ଅଛି ଆଇନ ଅନୁସାରେ ପାଇପାରିବେ।
0: ଖୁବ୍ ସୁନ୍ଦର କଥାଟିଏ ଆପଣ ପରିଶେଷରେ କହିଲେ, ତେଣୁ ଆପଣମାନଙ୍କର ଅଧିକାର ବିଷୟରେ ଜାଣନ୍ତୁ, ତାକୁ ସାବ୍ୟସ୍ତ କରନ୍ତୁ, ଆପଣମାନେ ମଧ୍ୟ ଶ୍ରମଜୀବୀ ଭାବରେ ସୁରକ୍ଷିତ ଜୀବନଯାପନ ନିଶ୍ଚୟ କରିପାରିବେ। ଆଜି ଯେଉଁ ଆମର ଆଲୋଚନା ଥିଲା ଶ୍ରମଜୀବୀ ମହିଳାମାନଙ୍କ ପାଇଁ ଆଇନ, ଏ ବିଷୟରେ ଅନେକଗୁଡ଼ିଏ ମୂଲ୍ୟବାନ କଥା କହିଲେ। ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ, ନମସ୍କାର।
1: ନମସ୍କାର।
2: ଜାଣିଲେ ଶ୍ରମଜୀବୀ ମହିଳାଙ୍କ ପାଇଁ ଆଇନ ସମ୍ପର୍କରେ, ଆଲୋଚନା କରିଥିଲେ ଆଇନଜୀବୀ ସଞ୍ଜୟ ଦାସ। ହଁ, ନିୟମ ବା ଆଇନ ତ ରହିଛି, କିନ୍ତୁ ତା ସମ୍ପର୍କରେ ଅବଗତ ହୋଇ ତା'ର ଫାଇଦା ନେବା ବଡ଼ କଥା।

ଶୁଣିଲେ କାର୍ଯ୍ୟକ୍ରମ ଆମ ଆଇନ। ଉପସ୍ଥାପନାରେ ଥିଲେ ଜୟଶ୍ରୀ ପ୍ରଧାନ, ସହଯୋଗିତା ସୁପର୍ଣ୍ଣା ଦତ୍ତ ଏବଂ ପ୍ରଯୋଜନା ସତ୍ୟସ୍ମିତା ବେହେରା।

ଆକାଶବାଣୀ କଟକ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। ତେବେ ଏଥିରେ ଶୁଣନ୍ତୁ କରିବ କଥାଚିତ୍ରର ଗୀତ, ଗାଇଛନ୍ତି କୁମାର ସାନୁ ଏବଂ ସଞ୍ଜୀବନୀ।

ଶୁଣିଲେ ହିନ୍ଦୀ କଥାଚିତ୍ର କରିବ୍ର ଗୀତ ଆକାଶବାଣୀ କଟକ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ପିପୁଲ୍ସ ପଦ୍ମ ଅନ୍ ଆକାଶବାଣୀ ଦିଲ୍ଲୀରୁ କିଛି ସମୟ ମଧ୍ୟରେ।

ଆକାଶବାଣୀ କଟକ ଆରମ୍ଭ କରୁଛୁ ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ। ଆଜି ଏଥିରେ ପ୍ରଥମେ ଶୁଣନ୍ତୁ କଥାଚିତ୍ର ଜୁଲିର ଏ ସୁନ୍ଦର ଗୀତଟି। ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ କିଶୋର କୁମାର।

ଆକାଶବାଣୀ କଟକ ଆରମ୍ଭ କରୁଛୁ ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ଚିରହରି। ଏଥିରେ ଶୁଣିବେ ଓଡ଼ିଆ ଲୋକସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ ଆପଣମାନଙ୍କର ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: ଲେଖୁ ଲେଖୁ ଗପଟି ଅଧା ରହିଗଲା, ଗାଉ ଗାଉ ଗୀତଟି ଅଧା ରହିଗଲା। ଏହି ସୁନ୍ଦର ଗୀତଟିକୁ ଗାଇଛନ୍ତି ବାବୁଲ ସୁପ୍ରିୟୋ, ଆଲବମ୍ ସୁନାମୈନା, ଏବଂ ଅନୁରୋଧକାରୀ ଶ୍ରୋତା ହେଲେ ବଲାଙ୍ଗୀରରୁ ପ୍ରଭାସିନୀ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ଭୁବନେଶ୍ୱରରୁ ପଠାଇଛନ୍ତି ପୂଜା। ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଏକା ଏକା ଆଲବମ୍ର ଗୀତ ଏକା ଏକା ବେଳେ ବେଳେ ତମ କଥା ଭାରି ମନେ ପଡ଼େ। ଖୁବ୍ ସୁନ୍ଦର ଗୀତଟିଏ ଗାଇଛନ୍ତି ରତିକାନ୍ତ ଶତପଥୀ। ତେବେ ପୂଜା, ଆପଣଙ୍କର ଅନୁରୋଧର ଗୀତଟି ପ୍ରଚାର କରୁଛୁ, ଶୁଣନ୍ତୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ମହମ୍ମଦପୁର ବିଲହାଟ କଟକରୁ ପଠାଇଛନ୍ତି ଦୁର୍ଯ୍ୟୋଧନ ପାତ୍ର, ବାଉରୀବନ୍ଧୁ ପାତ୍ର, ମିଟୁ ପାତ୍ର ଏବଂ ସୁଦାମ ଦେବତା। ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ସୁଚିତ୍ରା ମହାପାତ୍ର ଏବଂ ସଙ୍ଗୀତା ମହାପାତ୍ର ଗାଇଥିବା ସମୁଦୁଣୀ ଗୀତଟି। ତେବେ ଆପଣଙ୍କର ଅନୁରୋଧର ଗୀତଟି ଆମେ ପ୍ରଚାର କରୁଛୁ, ଶୁଣି ନିଅନ୍ତୁ। ଗୀତ ରଚନା ସୁଲୋଚନା ମହାନ୍ତି।

ଚିରହରିତ କାର୍ଯ୍ୟକ୍ରମରେ ଶୁଣିଲେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଆମର ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଓଡ଼ିଆ ତଥା ନ୍ୟୁଜନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି। ତାହେଲେ ପ୍ରଚାର କରୁଛୁ ସମବେତ କଣ୍ଠରେ ଦେଶଭକ୍ତି ଗୀତ। ପରିବେଷଣ କରିଛନ୍ତି ଆକାଶବାଣୀ କୋରାଲ ଗ୍ରୁପ୍ର କଳାକାରମାନେ। ରଚନା ନଦିଆ ବିହାରୀ ମହାନ୍ତି।

ଶୁଣିଲେ ମିଳିତ କଣ୍ଠରେ ଦେଶାତ୍ମବୋଧକ ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ କାର୍ଯ୍ୟକ୍ରମ କିଶୋର ଚକ୍ର।

ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ। ହଁ ବିଲେ, ରଜ ପର୍ବ ଆମ ଓଡ଼ିଶାର ସବୁଠାରୁ ପ୍ରସିଦ୍ଧ ଏବଂ ଆନନ୍ଦ ଉଲ୍ଲାସର ପର୍ବ। ଜ୍ୟେଷ୍ଠ ମାସର ଶେଷ ଦିନଠାରୁ ଆଷାଢ଼ ମାସ ଦ୍ୱିତୀୟ ଦିନ ପର୍ଯ୍ୟନ୍ତ ଏହି ରଜ ପର୍ବ ପାଳନ କରାଯାଏ। ପ୍ରଥମ ଦିନକୁ ପହିଲି ରଜ, ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି, ଆଉ ତୃତୀୟ ଦିନକୁ ଶେଷ ରଜ ବା ଭୂମି ଦହନ ବୋଲି କୁହନ୍ତି। ଏହାର ପରଦିନକୁ ବସୁମତୀ ସ୍ନାନ କୁହାଯାଏ। ଆଉ ଆଜି ହେଉଛି ରଜର ପୂର୍ବ ଦିନ, ମାନେ ସଜବାଜ। କଣ ତମେ ସବୁ ଝିଅମାନେ ସଜବାଜ ହେବା ଆରମ୍ଭ କରିଦେଲଣି ନା ନାହିଁ? ପାଦରେ ଅଳତା ଲଗେଇବ, ହାତରେ କେତେ ସୁନ୍ଦର ସୁନ୍ଦର ମେହେନ୍ଦି ଲଗେଇବ, ମୁଣ୍ଡକୁ ଭଲ ଭାବରେ ବାନ୍ଧି ସଜେଇବ, ଏମିତି କେତେ କ'ଣ ସଜବାଜ ହେବ। ଆଉ ପୋଡ଼ପିଠା ବି ଆଜି ହିଁ ପ୍ରସ୍ତୁତ କରାଯାଏ। ରଜରେ ଭାରି ମଉଜ କରିବ। ଏହି ରଜ ପର୍ବ ନାରୀମାନଙ୍କର ସମ୍ମାନ ଏବଂ ଭୂମିକୁ ପୂଜା କରିବା ଉପରେ ଆଧାରିତ। ଏହି ରଜ ଝିଅମାନଙ୍କର ମୁଖ୍ୟ ପର୍ବ ହୋଇଥିଲେ ବି ଆବାଳ ବୃଦ୍ଧ ବନିତା ମନ ଭରି ଉପଭୋଗ କରନ୍ତି ରଜ ତିନି ଦିନର ଏହି ଖୁସିର ମୁହୂର୍ତ୍ତକୁ। ହଁ ରେ ପିଲାଏ, ପୋଡ଼ ପିଠା, ଖିଲିପାନ, ଲୁଡ଼ୋ, ବାଗୁଡ଼ି, ତାସ୍ ଖେଳ ଆଉ ଦୋଳି ଖେଳର ଆସର ଭିତରେ ଆମେ ଭୁଲିଯାଉ ଏହି ଅସହ୍ୟ ଗରମ ଆଉ ଗୁଳୁଗୁଳିର କଷ୍ଟକୁ। ଚାଷୀ ଭାଇର ଚାଷ କାମ ବନ୍ଦ, ଆଉ ତମମାନଙ୍କର ସ୍କୁଲ ବି ବନ୍ଦ। ଏତିକି ବେଳେ ସହରରେ ରହୁଥିବା ଲୋକମାନେ ନିଜ ନିଜର କର୍ମକ୍ଷେତ୍ରରୁ ବିରତି ନେଇ ମିଳନର ମହା ଆନନ୍ଦକୁ ଉପଭୋଗ କରନ୍ତି। ସତରେ ପିଲେ, ରଜ ଉତ୍ସବ ନୁହେଁ ତ ମହା ଉତ୍ସବ। ମଥାରେ ଟିପି ଟିପି ଚନ୍ଦନ ଟୋପା, କୁଙ୍କୁମ, ପାଦରେ ଅଳତା ସାଙ୍ଗକୁ ପାଉଁଜି, ହାତରେ ମେହେନ୍ଦି ସାଙ୍ଗକୁ ନୂଆ ଜାମା।

ଝିଅମାନଙ୍କର ଖୁସି କହିଲେ ନ ସରେ। ଘର ଘର ବୁଲି ପିଠା ଖାଇବା ଆଉ ଖୁଆଇବାର ମଜା ବି ବେଶ ନିଆରା। ପୁଣି କେତେ ପ୍ରକାରର ଦୋଳି, ଏଇ ଯେମିତି ବାଉଁଶ ଦୋଳି, କାଠପଟା ଦୋଳି ଆଉ ପୁଚି ଖେଳ, ଭାରି ମଜା। ତା ସାଙ୍ଗକୁ ପୁଣି ଗାଁ ଗାଁରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା। ଏସବୁକୁ ମନଭରି ଉପଭୋଗ କରିବା ପାଇଁ ସଜ ହୋଇ ଅପେକ୍ଷା କରିଥାଅ କାଲିର ଦିନକୁ। ହେଲେ ତା ପୂର୍ବରୁ ଆମ କାର୍ଯ୍ୟକ୍ରମରେ ଶୁଣିବା ଭଉଣୀ ସାଗରିକା ସିଂଙ୍କ କଣ୍ଠରୁ ଏଇ ଗୀତଟି।

0: ପିଲାଇ ଓଡ଼ିଆ ସାହିତ୍ୟର ପଞ୍ଚସଖା ଯୁଗର ଅନ୍ୟତମ ଶ୍ରେଷ୍ଠ ସ୍ରଷ୍ଟା ତଥା ଭକ୍ତକବି ହେଉଛନ୍ତି ଯଶବନ୍ତ ଦାସ। ସେ ଜଣେ ମହାନ ଯୋଗୀ ଓ ସିଦ୍ଧ ପୁରୁଷ ଥିଲେ। ଯଶବନ୍ତ ଦାସ ଅନେକ ଧାର୍ମିକ ଗ୍ରନ୍ଥ, ଭଜନ ଏବଂ ମାଳିକା ରଚନା କରିଛନ୍ତି। ତାଙ୍କର ଭଜନ ଓ ଭବିଷ୍ୟତବାଣୀ ବା ମାଳିକା ଆଜି ମଧ୍ୟ ଓଡ଼ିଶାର ଘରେ ଘରେ ବେଶ୍ ପରିଚିତ। ଆସପିଲେ ସେହି ସିଦ୍ଧ ପୁରୁଷ ଯଶବନ୍ତ ଦାସଙ୍କ ବିଷୟରେ ଶୁଣିବା ଆଉ ଜାଣିବା। ତମମାନଙ୍କ ପାଇଁ କହିଛନ୍ତି ସୌଭାଗିନୀ ରାୟ।
1: ପିଲାମାନେ, ତମେ ପଞ୍ଚସଖା ବୋଲି ଗୋଟେ ଶବ୍ଦ ଶୁଣିଥିବ। ଷୋଡ଼ଶ ଶତାବ୍ଦୀରେ ଯେଉଁ ପାଞ୍ଚ ଜଣ ସନ୍ଥ ଓଡ଼ିଶାରେ ଜନ୍ମଗ୍ରହଣ କରି ଓଡ଼ିଆ ଧର୍ମ ସାହିତ୍ୟର ପ୍ରଚାର ପ୍ରସାର କରିଥିଲେ ସେମାନେ ପଞ୍ଚସଖା ନାମରେ ପରିଚିତ। ଏବେ ବୁଝିଲ ତ ପଞ୍ଚସଖା କିଏ? ସେମାନଙ୍କ ନାମ ମୁଁ କହୁଛି, ମନ ଦେଇ ଶୁଣ। ସେମାନେ ହେଲେ ବଳରାମ ଦାସ, ଅଚ୍ୟୁତାନନ୍ଦ ଦାସ, ଯଶବନ୍ତ ଦାସ, ଶିଶୁ ଅନନ୍ତ ଦାସ ଓ ଜଗନ୍ନାଥ ଦାସ। ସେମାନେ ଶ୍ରୀକ୍ଷେତ୍ର ପୁରୀରେ ଏକାଠି ହୋଇ ସତ୍ୟ ଧର୍ମ ତଥା ଆଧ୍ୟାତ୍ମିକତାର ବାଣୀ ପ୍ରଚାର କରିଥିଲେ। ମୁଁ ଆଜି ତୁମକୁ ସେହି ପଞ୍ଚସଖା

ମଧ୍ୟରୁ ଯଶବନ୍ତ ଦାସଙ୍କ ବିଷୟରେ କହୁଛି, ମନ ଦେଇ ଶୁଣ। ଯଶବନ୍ତ ଦାସ 1487 ଖ୍ରୀଷ୍ଟାବ୍ଦ ବୈଶାଖ ଶୁକ୍ଳ ଏକାଦଶୀ ତିଥିରେ ଜଗତସିଂହପୁର ଜିଲ୍ଲାର ବିରିଡ଼ି ଥାନା ଅନ୍ତର୍ଗତ ଅଢ଼ଙ୍ଗ ଗ୍ରାମରେ ଏକ କ୍ଷତ୍ରିୟ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାମ ବଳଭଦ୍ର ମଲ୍ଲ ଓ ମାଙ୍କ ନାମ ରେଖାଦେବୀ। ଯଶବନ୍ତ ପିଲାଦିନୁ ଅତ୍ୟନ୍ତ ଭଦ୍ର ଓ ନମ୍ର ଓ ଈଶ୍ୱର ବିଶ୍ୱାସୀ ଥିଲେ। ତାଙ୍କର ଏହିସବୁ ଭଲ ଗୁଣ ଦେଖି ଅଢ଼ଙ୍ଗଡ଼ ରାଜା ରଘୁରାମ ଚମ୍ପତି ରାୟ ନିଜ ଭଉଣୀ ଅଞ୍ଜନାକୁ ଯଶବନ୍ତଙ୍କ ସହିତ ବିବାହ ଦେଇଥିଲେ। ବିବାହର କିଛି ଦିନ ପରେ ଯଶବନ୍ତ ଘର ଛାଡ଼ି ଚାଲିଯାଇଥିଲେ। ପରେ ସେ ସନ୍ନ୍ୟାସ ଦୀକ୍ଷା ଗ୍ରହଣ କରି ଭାରତର ବିଭିନ୍ନ ତୀର୍ଥ ଦର୍ଶନ କଲେ। ଯଶବନ୍ତ ପାରିବାରିକ ସମ୍ପର୍କ ତୁଟାଇ ସନ୍ନ୍ୟାସୀ ହେଲେ। ଜୀବନର ପରମ ସତ୍ୟକୁ ହୃଦୟଙ୍ଗମ କରି ପରମାତ୍ମାଙ୍କୁ ପାଇବା ପାଇଁ ବିଭିନ୍ନ ତୀର୍ଥ ଭ୍ରମଣ କଲେ। ଶେଷରେ ଶ୍ରୀକ୍ଷେତ୍ର ଧାମକୁ ଫେରି ଶ୍ରୀ ଚୈତନ୍ୟ ଦେବଙ୍କୁ ଭେଟିଲେ। ଶ୍ରୀ ଚୈତନ୍ୟ ଦେବଙ୍କ ଅପୂର୍ବ ଅଲୌକିକ ଲୀଳାରେ ସେ ପ୍ରଭାବିତ ହୋଇ ତାଙ୍କୁ ଗୁରୁ କରି ତାଙ୍କଠାରୁ ଦୀକ୍ଷା ଗ୍ରହଣ କଲେ। ଶ୍ରୀକ୍ଷେତ୍ରରେ ଥିବାବେଳେ ସେ ବଳରାମ ଦାସ, ଅଚ୍ୟୁତାନନ୍ଦ ଦାସ, ଶିଶୁ ଅନନ୍ତ ଦାସ ଓ ଜଗନ୍ନାଥ ଦାସଙ୍କୁ ସାକ୍ଷାତ କରିଥିଲେ। ସେମାନଙ୍କ ସହିତ ସେଠାରେ କିଛି ଦିନ ରହିବା ପରେ ଯଶବନ୍ତ ନାମଧର୍ମ ପ୍ରଚାର ପାଇଁ ନିଜ ଗାଁ ଅଢ଼ଙ୍ଗଡ଼କୁ ଫେରିଥିଲେ। ଯଶବନ୍ତଙ୍କ ଫେରିବା ଦେଖି ରାଜା ରଘୁରାମ ତାଙ୍କ ପାଇଁ ଅଢ଼ଙ୍ଗଗଡ଼ରେ ଗୋଟିଏ ମଠ ତିଆରି କରିଦେଇଥିଲେ। ଯଶବନ୍ତ ସେହି ମଠରେ ରହି ଅନେକ ଗ୍ରନ୍ଥ ରଚନା କରିବାକୁ ଲାଗିଲେ। ସେହି ଗ୍ରନ୍ଥଗୁଡ଼ିକ ନାମ କହୁଛି ମନ ଦେଇ ଶୁଣ। ସେ ଗ୍ରନ୍ଥଗୁଡ଼ିକ ହେଲା ଶିବ ଶରଦୟ, ପ୍ରେମ ଭକ୍ତି ବ୍ରହ୍ମଗୀତା, ଆତ୍ମା ପରଚେ ଗୀତା, ଲୋକ ଲୋଇ ଗୀତା, ବନଭୋଜି ବୋଲି, ଦିବ୍ୟ ଦେହ ଷଷ୍ଠୀମେଳା, ଟୀକା ଗୋବିନ୍ଦ ଚନ୍ଦ୍ର ଆଦି ଏହିପରି ଅନେକ ଅଛି। ଏହାଛଡ଼ା ସେ ଅନେକ ଭଜନ, ଜଣାଣ ଓ ମାଳିକା ମଧ୍ୟ ଲେଖିଯାଇଛନ୍ତି। ଯଶବନ୍ତ ନିଜ ଶରୀର ମଧ୍ୟରେ କୁଣ୍ଡଳିନୀ ଶକ୍ତିର ଜାଗ୍ରତ କରୁଥିଲେ। ଏହାଫଳରେ ସେ ନିଜ ଇଚ୍ଛାଶକ୍ତି ବଳରେ ସବୁକିଛି କରିପାରୁଥିଲେ। ଏହାକୁ ସ୍ୱର ସାଧନ ପ୍ରଣାଳୀ କୁହାଯାଏ। ଏହାଦ୍ୱାରା ତାଙ୍କ ନିର୍ଦ୍ଦେଶରେ ଖଣ୍ଡିଆ କାନ୍ଥ ଚାଲିବା, ଫଳନ୍ତି ନଡ଼ିଆ ଗଛ ନଇ ଆସିବା ଓ ମେଘ ତାଙ୍କ ଅଛୁଆଣୀ ଚାଳିଆକୁ ଛାଡ଼ି ଅନ୍ୟତ୍ର ବର୍ଷା କରିବା ଇତ୍ୟାଦି ଘଟୁଥିଲା। ସେ ଜଣେ ଅସାଧାରଣ ପ୍ରସିଦ୍ଧ ଯୋଗୀ ଭାବରେ ସମଗ୍ର ଓଡ଼ିଶାରେ ପରିଚିତ ଥିଲେ। ଏକଥା ମନରେ ଭାବୁଥିବ ପିଲାମାନେ, ତମେ କେମିତି ଖଣ୍ଡିଆ କାନ୍ଥ ଚାଲିଲା, କେମିତି ଫଳନ୍ତି ଗଛ ନଇ ଆସିଲା। ସେ ଇଚ୍ଛା କଲେ ଗୋଟେ ଜାଗାକୁ ଯିବାକୁ, ଯୋଉ ଠାକୁରଙ୍କୁ ଦର୍ଶନ କରିବାକୁ, ସିଏ ସେଇ ଖଣ୍ଡିଆ କାନ୍ଥ ଉପରେ ବସନ୍ତି, ସେ କାନ୍ଥ ଚାଲି ଚାଲି ସେଇ ଠାକୁରଙ୍କ ପାଖକୁ ଚାଲିଯାଏ। ଥରେ ବର୍ଷା ଆସିଲା, ତାଙ୍କର ଚାଳିଆ ଖଣ୍ଡ ଛପର କରାହେଇନଥିଲା, ସେ ପ୍ରାର୍ଥନା କଲେ ଇନ୍ଦ୍ରଦେବଙ୍କୁ ତାଙ୍କର ସେ ଚାଳିଆକୁ ଛାଡ଼ି। ସବୁଆଡ଼େ ବର୍ଷା ହେଲା କିନ୍ତୁ ତାଙ୍କ ଚାଳିଆରେ ବର୍ଷା ହେଲା ନାହିଁ। ଜଣେ କହିଲା ମୋତେ ଗୋଟେ ନଡ଼ିଆ ଦରକାର, ସେ ଗଛକୁ ମନ୍ତ୍ର ପଢ଼ିଲେ ନଇ ଆସିଲା ନଡ଼ିଆ ଗଛ, ସେଥିରୁ ସେ ନଡ଼ିଆ ତୋଳିକିରି ପଇଡ଼ ତୋଳିକିରି ଅନ୍ୟମାନଙ୍କୁ ଦେଲେ ଖାଇବାକୁ। ଏହିସବୁ ଦେଖି ଲୋକମାନେ ତ ଆଶ୍ଚର୍ଯ୍ୟ ହେଉଥିଲେ। ପ୍ରକୃତରେ ସେ ଜଣେ ଅସାଧାରଣ ସିଦ୍ଧ ଯୋଗୀ ଭାବରେ ସମଗ୍ର ଓଡ଼ିଶାରେ ପରିଚିତ। ତାଙ୍କ ଯୋଗମାର୍ଗର ସାଧାରଣ ପ୍ରଧାନ ଦିଗ ଥିଲା ମନକୁ ମୋହମାୟା ଠାରୁ ଦୂରରେ ରଖି ସ୍ୱର ସାଧନ ଶକ୍ତିକୁ କାର୍ଯ୍ୟରେ ଲଗାଇବା। ସେହି ସ୍ୱର ସାଧନ ଶକ୍ତି ଯୋଗୁଁ ହିଁ ସେ ଏହିସବୁ ଅଲୌକିକ କାର୍ଯ୍ୟ କରିପାରୁଥିଲେ। ତାଙ୍କ ପ୍ରେମ ଭକ୍ତି ବ୍ରହ୍ମ ଗୀତାରେ ସେ ଜ୍ଞାନ ମିଶା ଭକ୍ତି ଯୋଗର ପରାକାଷ୍ଠା ବର୍ଣ୍ଣନା କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ଅପ୍ରାକୃତ ପ୍ରେମ ମୂର୍ତ୍ତି ଜୟ ରାଧା ହରି, ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କର ଅବତାରୀ। ଏହାର ଅର୍ଥ ହେଲା ରାଧାକୃଷ୍ଣ ହେଉଛନ୍ତି ଅପ୍ରାକୃତ ପ୍ରେମ, ତ ଯିଏ ରାଧା ସିଏ ହିଁ କୃଷ୍ଣ। ତେଣୁ ସେ ଲେଖିଛନ୍ତି ଅପ୍ରାକୃତ ପ୍ରେମ ମୂର୍ତ୍ତି, ପ୍ରାକୃତ ନୁହଁ, ସେ ଅପ୍ରାକୃତ ପ୍ରେମ ମୂର୍ତ୍ତି ଜୟ ରାଧା ହରି, ରାଧାଙ୍କର ଜୟଗାନ କରିଛନ୍ତି, ହରିଙ୍କର ଜୟଗାନ କରିଛନ୍ତି। ସେହିପରି ଯଶବନ୍ତଙ୍କ ବିଚାରରେ ମାନବ ଜନ୍ମର ପ୍ରକୃତ କର୍ତ୍ତବ୍ୟ ହେଉଛି ପରମାତ୍ମା ପ୍ରତି ପ୍ରେମ ଭାବ ପୋଷଣ କରି ତାଙ୍କୁ ଅନ୍ତର ମଧ୍ୟରେ ସବୁବେଳେ ଆରାଧନା କରିବା। ପିଲାମାନେ, ତମେ ସବୁବେଳେ ପ୍ରଭୁଙ୍କୁ ଅନ୍ତର ଭିତରେ ରଖିଲେ ଭଲ ପାଠ ପଢ଼ିବ, ଭଲ ମଣିଷ ହେବ। ଏହି ଗ୍ରନ୍ଥରେ ସେ ଯୋଉ ଲେଖିଥିଲେ ପ୍ରେମ ଭକ୍ତି ଗୀତା, ତାପରେ ସେଇ ଗ୍ରନ୍ଥରେ କ'ଣ, ସେଇ ପ୍ରେମ ଭକ୍ତି ଗୀତାରେ ସେ କ'ଣ ଲେଖିଥିଲେ ପୁଣି, ଏଇଥିରେ ସେ ଶ୍ରୀମଦ ଭଗବତ ଗୀତାର ବାଣୀକୁ ମଧ୍ୟ ସେ ପ୍ରଚାର କରିଥିଲେ। ସେହିପରି ଆତ୍ମା ପରଜେ ଗୀତାରେ ସେ ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରି ତାଙ୍କଠାରୁ ମନ୍ତ୍ର ଦୀକ୍ଷା ଗ୍ରହଣ କରିଥିବା କଥା ଲେଖିଛନ୍ତି। କ'ଣ କହିଛନ୍ତି, କେଡ଼େ ଆଶ୍ଚର୍ଯ୍ୟ କଥା, କେଡ଼େ ବଡ଼ ଭକ୍ତ ସେ ପ୍ରଭୁ ଜଗନ୍ନାଥଙ୍କୁ, ଯିଏ ଜଗତର କର୍ତ୍ତା, ତାଙ୍କୁ ସେ ଗୁରୁ କରୁଛନ୍ତି, ସିଏ ତାଙ୍କୁ ମନ୍ତ୍ର ଦୀକ୍ଷା ଦେଇଛନ୍ତି। ଶୁଣିଲେ ଆଶ୍ଚର୍ଯ୍ୟ ହେବ ପିଲାମାନେ, ସେ କ'ଣ ଲେଖିଛନ୍ତି କହିଲେ ତାଙ୍କ ସେଥିରେ, ଗୋପାଳ ଅଷ୍ଟାଦଶାକ୍ଷର ମନ୍ତ୍ର ମୋତେ ଦୀକ୍ଷା ଦେଲେ ଶ୍ରୀଜଗନ୍ନାଥ, ମଠା ଉପରେ ମୋ ସିଂହସ୍ଥ ଦେଇ ଉପଦେଶ ଦେଲେ କର୍ଣ୍ଣରେ ନେଇ, ଶ୍ରୀଜଗନ୍ନାଥ ଯେ ମୋହର ଗୁରୁ, ଏଣୁ ଭରସା ମୋର ମହାମେରୁ। ଆହା, କି ସୁନ୍ଦର କଥା, ଯିଏ ଏଡ଼େ ବଡ଼ ଠାକୁରଙ୍କୁ, ଯିଏ ଜଗତକର୍ତ୍ତାଙ୍କୁ ଯିଏ ଗୁରୁ କରିପାରିଛନ୍ତି, ତାଙ୍କଠାରୁ ବଡ଼ ଆଉ କିଏ ଅଛି।
ତେବେ ଶୁଣ ପୁଣି ସେ କ'ଣ କରିଛନ୍ତି। ସେହିପରି ତାଙ୍କର ରଚିତ ଟୀକା ଗୋବିନ୍ଦଚନ୍ଦ୍ର ଗ୍ରନ୍ଥରେ ବଙ୍ଗଦେଶର ଯୁବରାଜା ଗୋବିନ୍ଦଚନ୍ଦ୍ର କିପରି ରାଜସମ୍ପଦ ତ୍ୟାଗ କରି ହାଡ଼ିପାକୁ ଗୁରୁ କରିଥିଲେ

0: ଗୁରୁଙ୍କଠାରୁ ଦୀକ୍ଷା ନେଇ ସେ କିପରି ଅଜର ଅମର ହୋଇଥିଲେ ତାହା ବର୍ଣ୍ଣନା କରିଛନ୍ତି, ଯେ ଗୁରୁଙ୍କ ଆଶୀର୍ବାଦରେ କିପରି ଆଶିଷ ବଢ଼ିଯାଏ ଓ ପୂର୍ବଜନ୍ମର କଳୁଷ ଦୂରେଇ ଯାଏ ତାହା ଏହିପରି ବର୍ଣ୍ଣନା ହେଇଛି। କଣ ନା, କହି ଯଶବନ୍ତ ଗୁରୁଙ୍କୁ ସେବା କରି ସେ ନାମ ଧରି ଭବୁ ହୋଇବୁ ପାରି ପୂର୍ବ ଜନ୍ମର କଳୁଷ ଚିତୁ ଦୂର କରି ବସିବୁ ଦିନେ ବୈକୁଣ୍ଠ ଆବରି। ତୁ ଯଦି ସତ୍କର୍ମ କରିବୁ, ଗୁରୁଙ୍କୁ ଅନ୍ତରରେ ରଖି ଧ୍ୟାନ କରୁଥିବୁ, ତାହେଲେ ତୁ ନିଶ୍ଚିନ୍ତ ମୁକ୍ତି ପାଇ ବୈକୁଣ୍ଠକୁ ଯିବୁ, ସବୁ କଳ୍ମୁଷ ଦୂର ହେଇଯିବ, ତୋର ଆଶିଷ ବଢ଼ିଯିବ। ସେଇଥିପାଇଁ ପରା କୁହାଯାଏ, ଆମେ କହନ୍ତି ନାହିଁ, ଗୁରୁଙ୍କୁ ନମଣି ମନର, ଗୁରୁ ହିଁ ସାକ୍ଷାତ ଈଶ୍ୱର। ଯଶବନ୍ତ ଦାସଙ୍କ ଜୀବନଯାପନ ଯେପରି ଅଲୌକିକ ଘଟଣାରେ ପରିପୂର୍ଣ୍ଣ, ସେହିପରି ତାଙ୍କ ମହାପ୍ରାଣ ବା ମୃତ୍ୟୁ ମଧ୍ୟ ସେହିପରି ଅଲୌକିକ। ଏଇ ଯୋଉ ଅଲୌକିକ କଥା କହୁଛି ଟିକେ ମନ ଦେଇ ଶୁଣ। ଥରକର କଥା, ଅଢ଼ଙ୍ଗ ଗ୍ରାମର ଚାରିଜଣ ଲୋକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପାଇଁ ପୁରୀ ଯାଇଥିଲେ। ସିଂହଦ୍ୱାର ଯଶବନ୍ତଙ୍କ ସହିତ ତାଙ୍କର ଦେଖା ହେଇଗଲା। ସେମାନଙ୍କୁ ଦେଖି ଯଶବନ୍ତ କହିଲେ, ତୁମେମାନେ ମୁରେଇ କଠୋଳକ ନେଇ ଅଢ଼ଙ୍ଗ ମଠ ଟିକେ ଦେଇଦେବ, ଆଉ କହିବ ଗୋସେଇଁ ଏବେ ଫେରିବେ ନାହିଁ। ଏତକ କହି ସେ ତରବରରେ ମନ୍ଦିର ଭିତରକୁ ଚାଲିଗଲେ, ସେ ଲୋକମାନଙ୍କୁ କଠୋକୁ ଦେଇଦେଇକିରି। ଲୋକମାନେ ଗୋସେଇଙ୍କ କଠୋକୁ ଆଣି ମଠରେ ଦେବା ବେଳକୁ ଜାଣିଲେ ପୂର୍ବଦିନଠୁ ଗୋସେଇଁ ସମାଧିସ୍ଥ ହୋଇଛନ୍ତି, ସେ ଦେହ ରଖିକିରି ନିଜେ ସମାଧି ନେଇଯାଇଛନ୍ତି। ସେହି ଦିନଟି ଥିଲା ମାର୍ଗଶିର ମାସ ଶୁକ୍ଳ ପକ୍ଷ ଓଢ଼ଣ ଷଷ୍ଠୀ। ସେହି ଅଲୌକିକ ଘଟଣାର ସତ୍ୟତାକୁ ଏବେ ମଧ୍ୟ ଯଶବନ୍ତଙ୍କର ସେହି କାଠ ନିର୍ମିତ କଠୋ ପ୍ରମାଣ କରୁଛି। ଦୀର୍ଘ 500 ବର୍ଷର ତଳର ସେହି କଠୋ ଭଳକ ଅଢ଼ଙ୍ଗଡ଼ ଯଶବନ୍ତ ଗାଦିଙ୍କ ପାଖରେ ପୂଜା ପାଉଛନ୍ତି। ପୁଣ୍ୟଶ୍ଳୋକ ଯଶବନ୍ତ ଦାସଙ୍କ ମହାପ୍ରାଣ ଦିବସ ପବିତ୍ର ଓଢ଼ଣ ଷଷ୍ଠୀରେ ଓଡ଼ିଶା ତଥା ଓଡ଼ିଶା ବାହାରୁ ଭାରତରୁ ବହୁ ସାଧୁସନ୍ତ ପ୍ରଭୃତି ତାଙ୍କ ସମାଧି ପୀଠକୁ ଯାଇ ଦର୍ଶନ କରନ୍ତି। ସେଇଥିପାଇଁ ସେହିଦିନ ସେହି ଯେଉଁ ପ୍ରସାଦ ତିଆରି ହୁଏ ତାକୁ ଶ୍ରୀକ୍ଷେତ୍ର ଅଭଡ଼ା ଭାବେ ବା ମହାପ୍ରସାଦ ଭାବରେ ଗ୍ରହଣ କରିବା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ନିର୍ଦ୍ଦେଶ ଦେଇଛନ୍ତି ବୋଲି କୁହାଯାଏ। ତେ ପିଲାମାନେ ଦେଖିଲ କେତେ ଅଲୌକିକ ସନ୍ତ ଜଣେଇ ଯଶବନ୍ତ ଗୋସେଇଁ, ତେବେ ତମେ ଏଇ ଓଢ଼ଣ ଷଷ୍ଠୀରେ କେମିତି ଯିବ ସେ କଥା ବାପା ମାଆକୁ କହି ଥରେ ଯାଇ ଓଢ଼ଣ ଷଷ୍ଠୀରେ ବୁଲି ଆସୁ। ଓଢ଼ଣ ଷଷ୍ଠୀ ହେଉଛି ମାର୍ଗଶିର ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି।
1: ରଜ ଆସିଛି, ପୁଣି ନେଇ ଆସିଛି କେତେ ହସ ଖୁସି ଆଉ ଆନନ୍ଦର ମୁହୂର୍ତ୍ତ। ଶୁଣିବା ଆଉ ଗୋଟିଏ ଗୀତ, ଗାଇଛନ୍ତି ସନ୍ଧ୍ୟାରାଣୀ ଆଚାର୍ଯ୍ୟ।

0: ପିଲାମାନେ ସେ ଥିଲେ ମରାଠା ଶାସିତ ଝାନ୍ସୀ ରାଜ୍ୟର ରାଣୀ ତଥା 1857 ମସିହାରେ ଭାରତରେ ହୋଇଥିବା ପ୍ରଥମ ସ୍ୱାଧୀନତା ସଂଗ୍ରାମର ନାୟିକା। ସ୍ୱଦେଶ ଓ ସ୍ୱଜାତିକୁ ପରାଧୀନତାର ବନ୍ଧନରୁ ମୁକ୍ତ କରିବା ପାଇଁ ସେ ସଂଗ୍ରାମ କରିଥିଲେ। ସେ ଆଉ କେହି ନୁହନ୍ତି, ସେ ଥିଲେ ଝାନ୍ସୀ ରାଣୀ ଲକ୍ଷ୍ମୀବାଇ। ଆସ ତାଙ୍କ ବିଷୟରେ ଜାଣିବା। ତମମାନଙ୍କ ପାଇଁ କହିଛନ୍ତି ବିଦ୍ୟୁତ୍ ପ୍ରଭା ଦେଓ।
1: ବାରଣାସୀର ଏକ ମରାଠା ବ୍ରାହ୍ମଣ ପରିବାରରେ 1828 ନଭେମ୍ବର 19 ତାରିଖରେ ପିତା ମେରାପନ୍ତ ତାମ୍ବେ ଓ ମାତା ଭାଗିରଥୀ ବାଈଙ୍କ କୋଳରେ ଏକ କନ୍ୟା ଜନ୍ମ ହୋଇଥିଲା। କନ୍ୟାଟିର ନାମ ରଖାଯାଇଥିଲା ମଣିକର୍ଣ୍ଣିକା, ଶ୍ରଦ୍ଧାରେ ଡାକୁଥିଲେ ମନୁ। ପିତା ଥିଲେ ମରାଠା ବାଜିରାଓଙ୍କ ରାଜଦରବାରର ମନ୍ତ୍ରୀ। ମା ଥିଲେ ବୁଦ୍ଧିମତୀ, ସୁସଂସ୍କୃତ ଓ ଧର୍ମନିଷ୍ଠ ସ୍ୱଭାବର। କୁନି ଝିଅଟି ଜନ୍ମ ବେଳେ ତାଙ୍କ ଗୁରୁ ଚନ୍ଦନ ହଜୁରୀ ବା ଚାକିଖୁଣ୍ଟିଆ କହିଥିଲେ, ଏ ଝିଅ ଦିନେ ରାଣୀ ହେବ। ସତକୁ ସତ ମନୁ ଦିନେ ଝାନ୍ସୀ ରାଜ୍ୟର ରାଣୀ ହୋଇ ରାଣୀ ଲକ୍ଷ୍ମୀବାଇ ନାମରେ ପରିଚିତ ହୋଇଥିଲେ। ମନୁକୁ ଯେତେବେଳେ 4 ବର୍ଷ, ସେତେବେଳେ ତାଙ୍କ ମାତା ଭାଗିରଥୀବାଇଙ୍କର ମୃତ୍ୟୁ ହେଲା। ଝିଅର ଦାୟିତ୍ୱ ନେବ କିଏ? ତେଣୁ ମେରାପନ୍ତ ନିଜ ସାଥିରେ ମନୁକୁ ରାଜମହଲକୁ ନେଇ ଯାଉଥିଲେ। ବାଜିରାଓ ଛୋଟ ଝିଅଟିର ଚଳଚଞ୍ଚଳତା, ବୁଦ୍ଧିମତା, ରୂପ ଗୁଣରେ ମୁଗ୍ଧ ହୋଇ ତାକୁ ଛବିଲି ବୋଲି ଡାକୁଥିଲେ। ମନୁ ପିଲାବେଳୁ ଶସ୍ତ୍ର ଓ ଶାସ୍ତ୍ରବିଦ୍ୟା ଉଭୟ ଶିଖୁଥିଲେ। ଘୋଡ଼ା ଚଢ଼ାରେ ବେଶ ପାରଙ୍ଗମ ଥିଲେ। ଥରେ ବାଜିରାଓଙ୍କ ପୁତ୍ର ନାନା ସାହେବଙ୍କ ସହ ଘୋଡ଼ା ଦୌଡ଼ କରୁଥିଲା ବେଳେ ନାନା ଘୋଡ଼ାରୁ ତଳେ ପଡ଼ିଗଲେ। ନାନାଙ୍କୁ ତଳୁ ଉଠାଇ ନିଜ ଘୋଡ଼ାରେ ବସାଇ ନଅରରେ ପହଞ୍ଚିବା ଦେଖି ମେରାପନ୍ତ କହିଲେ, ଏପରି ଦୁଃସାହସ କରିବା ଠିକ୍ ନୁହେଁ। ମନୁ ତୁରନ୍ତ ଉତ୍ତର ଦେଇଥିଲେ, ମହାଭାରତ ଯୁଦ୍ଧରେ ବାଳକ ଅଭିମାନୁତ ବୀରତ୍ୱ ଦେଖାଇଥିଲେ। ଝିଅର ଯୁକ୍ତି ଶୁଣି ପିତା ଚୁପ୍ ରହିଥିଲେ। ମନୁ ଓ ନାନା ଦୁହେଁ ଭଲ ସାଙ୍ଗ ଥିଲେ। ଥରେ ନାନା ହାତୀ ଚଢ଼ି ବୁଲିବାକୁ ଯିବାବେଳେ ମନୁକୁ ଡାକିଲେ ନାହିଁ। ମନୁ ବହୁତ କାନ୍ଦିଲା। ପିତା ମେରାପନ୍ତ କହିଥିଲେ, ଗୁରୁ କହିଛନ୍ତି ତୁ ରାଣୀ ହେବୁ, କେତେ ହାତୀ ଚଢ଼ିବୁ? ସେତେବେଳେ ଇଂରେଜମାନେ ଜୋର ଜବରଦସ୍ତ ମରାଠା ରାଜ୍ୟ ସବୁ ଦଖଲ କରି ରାଜା ଓ ପ୍ରଜାଙ୍କୁ ପୀଡ଼ା ଓ ନିର୍ଯାତନା ଦେଉଥିଲେ। ଧନ ସମ୍ପତ୍ତି ବୋହି ନେଇ ବନ୍ଧୁକ, ଗୁଳି, ଚାବୁକ ପ୍ରହାରରେ ଚାକର ପରି ଖଟାଉଥିଲେ। ଦେଶପ୍ରେମୀ ଦୃଢ଼ମନା ମନୁ ଏସବୁ ଦେଖି ବିବ୍ରତ ହେଉଥିଲା। ଇଂରେଜଙ୍କୁ ନ ଡରି ତାଙ୍କ ଧମକର ପ୍ରତିବାଦ କରୁଥିଲା। ଇଂରେଜଙ୍କ ବ୍ୟବହାରିକ ଜିନିଷ ପାଇଲେ ଫିଙ୍ଗି ଦେଉଥିଲା। ବାପାଙ୍କଠାରୁ ଗାଳି ଶୁଣେ ସିନା ଦମ୍ଭୋକ୍ତି ଛାଡ଼େ ନାହିଁ। ଛୋଟ ମନୁର କାର୍ଯ୍ୟକଳାପରେ ଇଂରେଜମାନେ ଅତିଷ୍ଠ ହୋଇ ପ୍ରତିରୋଧ କଲେ ମଧ୍ୟ ଆଶ୍ଚର୍ଯ୍ୟ ହୁଅନ୍ତି। ଥରେ ମନୁ ହାତରେ ଗୋଟିଏ ଖଣ୍ଡା ଧରିଥିବା ଦେଖି ବାପା କହିଲେ, ତଳେ ଥୋଇଦେ। ମନୁର ଉତ୍ତର ଥିଲା, ନା, ଇଂରେଜମାନଙ୍କୁ ଏ ଖଣ୍ଡାରେ ହଟାଇ ସାରିଲେ ତଳେ ଯାଇ ଥୋଇବେ। ଝିଅର ଏପରି ବିଦ୍ରୋହୀ ଭାବ ପାଇଁ ମେରାପନ୍ତ ଚିନ୍ତିତ ରହନ୍ତି। କିନ୍ତୁ ବାଜିରାଓ ଛବିଲିର ସାହସିକତାରେ ବିମୁଗ୍ଧ ହୋଇ କୋଳକୁ ଟାଣି ନିଅନ୍ତି। ମନୁକୁ ଯେତେବେଳେ 14 ବର୍ଷ, ସେତେବେଳେ ଝାନ୍ସୀର ରାଜା ଗଙ୍ଗାଧର ରାଓଙ୍କୁ ବିବାହ କରିଥିଲେ। ଗଙ୍ଗାଧର ରାଓ ମନୁଠାରୁ ଢେର ବଡ଼ ଥିଲେ। ରାଜାଙ୍କୁ ବିବାହ ପରେ ମନୁଙ୍କ ନାମ ହେଲା ଝାନ୍ସୀ ରାଣୀ ଲକ୍ଷ୍ମୀବାଇ। ଗଙ୍ଗାଧର ରାଓ କଳା ସଂସ୍କୃତିକୁ ଆଦର କରୁଥିଲେ ସତ, କିନ୍ତୁ କଠୋର ଶାସକ ଥିଲେ। ଥରେ ରାଜାଙ୍କ ସହ ରାଣୀ ଏକ ମନ୍ଦିରକୁ ଯିବା ବାଟରେ କରୁଣ ଚିତ୍କାର ଶୁଣି କାରଣ ପଚାରିଲେ, କାହିଁକି ଏପରି କରୁଣ ଚିତ୍କାର ଶୁଭୁଛି? ରାଜା କହିଲେ, ମୃତ୍ୟୁଦଣ୍ଡ ପାଇବାକୁ ଥିବା ପ୍ରଜାଙ୍କୁ ପ୍ରହାର କରାଯାଉଛି। ଲକ୍ଷ୍ମୀବାଇ ବୁଝାଇଥିଲେ, ମନ୍ଦିର ଯିବା ବାଟରେ ଏସବୁ ଅଶୋଭନୀୟ, କେବେ ଶୋଭା ପାଏ ନାହିଁ। ସେହିଦିନଠାରୁ ରାଜା ଏ କଠୋର ଶାସ୍ତ୍ରରୁ ହଟି ଯାଇଥିଲେ। ରାଜାଙ୍କର ଅନେକ

ହାତୀ ଘୋଡ଼ା ମଧ୍ୟରୁ ଦକ୍ଷିଣକର୍ଣ୍ଣୀ ନାମକ ହାତୀଟିକୁ ଲକ୍ଷ୍ମୀବାଈଙ୍କୁ ଶ୍ରଦ୍ଧାର ସହିତ ଉପହାର ଦେଇଥିଲେ। ଏକ ବର୍ଷ ପରେ ଲକ୍ଷ୍ମୀବାଈଙ୍କର ପୁତ୍ର ସନ୍ତାନଟିଏ ଜାତ ହେଲା, କିନ୍ତୁ ଚାରି ମାସ ପରେ ମୃତ୍ୟୁବରଣ କଲା। ତାପରେ ରାଜା ଅସୁସ୍ଥ ହେଲେ, ଦାମୋଦର ନାମକ ଏକ ବାଳକକୁ ପୋଷ୍ୟପୁତ୍ର ରୂପେ ଗ୍ରହଣ କଲେ। ଠିକ ତିନି ବର୍ଷ ପରେ ରାଜାଙ୍କର ମୃତ୍ୟୁ ହେଲା। ରାଣୀ ଜାଣିଥିଲେ ଦିନେ ତାଙ୍କୁ ରାଜ୍ୟଭାର ଗ୍ରହଣ କରିବାକୁ ପଡ଼ିବ। ଲକ୍ଷ୍ମୀବାଈ ପ୍ରଜାମାନଙ୍କୁ ପୁତ୍ର ସମ ପାଳନ କରି ପୁତ୍ର, ସ୍ୱାମୀ ଓ ଏକଲାପଣ କଷ୍ଟ ଭୁଲିଗଲେ। ସେତେବେଳକୁ ଇଂରେଜମାନେ ଝାନ୍ସୀ ଅଧିକାରର ମସୁଧା କରିଥିଲେ। ଝାନ୍ସୀ ଥିଲା ଯୁଦ୍ଧର ପ୍ରମୁଖ କେନ୍ଦ୍ର। ଇଂରେଜ ରାଜଗାଦୀ ଉଚ୍ଛେଦ କରି ରାଣୀଙ୍କୁ ମାସିକ 5,000 ଟଙ୍କା ପେନ୍ସନ୍ ଦେଉଥିଲେ। ରାଣୀ ରାଜମହଲ ଛାଡ଼ି ରାଣୀମହଲକୁ ଗଲେ, ପୋଷ୍ୟପୁତ୍ରକୁ ମୋକଦ୍ଦମା କରି ଇଂରେଜ ନାକଚ କଲେ, ପେନ୍ସନ୍ ଟଙ୍କାକୁ ମୋକଦ୍ଦମା ଖର୍ଚ୍ଚ ବାବଦ କିଛି କାଟିନେଲେ। ତଥାପି ରାଣୀ ଲକ୍ଷ୍ମୀବାଈ ଭାଙ୍ଗି ପଡ଼ିଲେ ନାହିଁ। ଏକୁଟିଆ ଯୁଦ୍ଧ ଲଢ଼ିଲେ ଜିତିପାରିବେ ନାହିଁ ଚିନ୍ତା କରି ବୁଦ୍ଧିମତୀ ରାଣୀ ନିକଟ ଓ ଦୂରଦୂରାନ୍ତ ଲୋକସମ୍ପର୍କ ରଖି ସ୍ୱୟଂ ସେବକ ଯୁଦ୍ଧଗୋଷ୍ଠୀ ତିଆରି କଲେ। ଝିଅବେଳୁ ଅସ୍ତ୍ରଚାଳନା ଧନୁର୍ବିଦ୍ୟାରେ ଦକ୍ଷତା ଥିଲା। ସ୍ୱାମୀ ଗଙ୍ଗାଧର ରାଓ କହିଥିଲେ, ଲକ୍ଷ୍ମୀ ମୋ ରାଣୀ ହେଲେ ମଧ୍ୟ ଯୋଦ୍ଧାର ସବୁ ଗୁଣ ତାଙ୍କ ପାଖରେ ଅଛି। ଇଂରେଜଙ୍କ ବିରୁଦ୍ଧରେ ଯୁଦ୍ଧ ପାଇଁ ନିଜକୁ ପ୍ରସ୍ତୁତ କଲେ। ସେ ବୀର ବିକ୍ରମରେ ସୈନ୍ୟବେଶରେ ଖଡ୍ଗ ଖର୍ପର ଢାଲ ଧରି କେବେ ହାତୀ ଓ କେବେ ଘୋଡ଼ା ପୃଷ୍ଠରେ ବସି ରଣଭୂମିରେ ଅବତୀର୍ଣ୍ଣ ହେଉଥିଲେ। ସେ ରଣଚଣ୍ଡୀ ବେଶ ଓ ରଣହଙ୍କାର ଶୁଣି ଶତ୍ରୁ ଭୟ କରୁଥିଲେ। ପୁତ୍ର ଦାମୋଦରକୁ ପିଠିରେ ବାନ୍ଧିଥାନ୍ତି, ପ୍ରଜାମାନଙ୍କ ପ୍ରତି ନଜର ରଖୁଥାନ୍ତି, ଦୃଢ଼ତାର ସହ କହନ୍ତି, ଆମେ ନିଶ୍ଚୟ ଏ ଯୁଦ୍ଧ ଜିତିବା, ଭାରତ ଆମ ଦେଶ, ବିଦେଶୀର ଦାସତ୍ୱ ସହିବା କାହିଁକି, ଗୋଲାମଗିରି ଲଜ୍ଜାଜନକ, ଆମର ସ୍ୱରାଜ ଦରକାର। ସ୍ୱାଭିମାନୀ ଲକ୍ଷ୍ମୀବାଈ ଯୋଦ୍ଧା ବେଶରେ କହୁଥାନ୍ତି, ଦୂରଚାରୀ ଅନ୍ୟାୟୀ ବିଧର୍ମୀ, ଇଂରେଜଙ୍କୁ ଦଣ୍ଡିତ କରି ରାଜ୍ୟ ପ୍ରତିଷ୍ଠା କରିବା, ହିନ୍ଦୁ ଧର୍ମ ନଷ୍ଟ କରିବାକୁ ତୋପରେ ଘୁଷୁରୀ ଓ ଗାଈ ଚମଡ଼ା ଲଗାଇ ଦାନ୍ତରେ ଟାଣିବାକୁ ଆମକୁ ଜୋର କରୁଛନ୍ତି। ବୀରଦର୍ପୀ ରାଣୀକୁ ସ୍ୱେଚ୍ଛାଚାରୀ ନିଷ୍ଠୁରା ଆଖ୍ୟା ଦେଉଥିଲେ। ରାଣୀଙ୍କ ଦ୍ୱାରା ଇଂରେଜମାନଙ୍କୁ ଚାବୁକରେ ପ୍ରହାର ଦେଖି ହଣ୍ଟରବାଲି କହୁଥିଲେ, ଘମାଘୋଟ ଲଢ଼େଇ ଚାଲିଥାଏ, ତାଙ୍କର ଅନେକ ସୈନ୍ୟଙ୍କ ପ୍ରାଣବଳୀ ଲକ୍ଷ୍ମୀବାଈଙ୍କ କୋମଳ ହୃଦୟକୁ ଆଘାତ ଦେଉଥିଲେ ମଧ୍ୟ ଯୁଦ୍ଧରୁ ବିରତ ହେଉନଥାନ୍ତି। ବିଚଳିତ ନ ହୋଇ କହୁଥାନ୍ତି, ମୋ ନିଜ ଉପରେ ମୋର ଯଥେଷ୍ଟ ଭରସା ଅଛି, ଜନ୍ମଭୂମିର ମାନ ରଖିବାକୁ ଈଶ୍ୱର ମୋତେ ଶକ୍ତି ଦେଇ ପଠାଇଛନ୍ତି, ପ୍ରାଣ ବିନିମୟରେ ଝାନ୍ସୀକୁ ରକ୍ଷା କର, ଆମେ ଭୀରୁ ନୁହନ୍ତି। ଏହି ସମୟରେ କାଲ୍ପି ସହରରେ ପହଞ୍ଚି ତାନ୍ତିଆ ଟୋପେଙ୍କ ସହ ସାକ୍ଷାତ ହେଲା। ତାନ୍ତିଆ ଟୋପେ ଓ ଝାନ୍ସୀ ଉଭୟ ଦଳ ସୈନ୍ୟଙ୍କ ସହଯୋଗରେ ଗୋଆଲିଅରଠାରେ ଶତ୍ରୁଙ୍କ ଦୁର୍ଗକୁ କବ୍ଜା କଲେ। ଲକ୍ଷ୍ମୀବାଈଙ୍କ ଉଗ୍ର ଯୋର୍ଧ୍ରୀ ବେଶ ଓ ଦୃଢ଼ ଦମ୍ଭବାଣୀ ଇଂରେଜଙ୍କୁ ହତୋତ୍ସାହିତ କରୁଥିଲା। ଦିନେ ସନ୍ଧ୍ୟାରେ ଜଙ୍ଗଲ ବାଟ ଦେଇ ଦୁର୍ଗକୁ ଫେରିଲା ବେଳେ ସାଥୀ ଯୋଦ୍ଧାମାନେ ଇଂରେଜଙ୍କ ଦ୍ୱାରା ନିହତ ହେଲେ। ରାଣୀ କ୍ରୁଦ୍ଧ ହୋଇ ପ୍ରତି ଆକ୍ରମଣ କଲେ। ରାଣୀଙ୍କ ଡାହାଣ ପଟ ବେକ ଓ ଆଖି ଆହତ ହୋଇଥିଲା, ଛାତିରୁ ଧାରଧାର ରକ୍ତ ଝରୁଥିଲା। ଏକ ହାତରେ ରକ୍ତକୁ ଚାପି ଗୋଟା ଗୋଟା ଇଂରେଜ ସୈନ୍ୟଙ୍କୁ ପରାସ୍ତ କରୁଥାନ୍ତି। ସତେ ଅବା କାଳି କରାଳି ଚଣ୍ଡୀ ମାତାଙ୍କ ଆବିର୍ଭାବ ହୋଇଥିଲା। ମାର ଅବା ମର, ଝାନ୍ସୀ ରାଜ୍ୟ ଆମର ଦାବି, ଝାନ୍ସୀ ରାଜ୍ୟ ଆମର ଦାବି, ଭୟ କର ନାହିଁ, ନିଜ ଆଘାତ ପ୍ରତି ଖାତିର ନଥାଏ। ଶେଷରେ ରାଣୀଙ୍କ ଜଙ୍ଘକୁ ଆଘାତ ପ୍ରାପ୍ତ କଲେ, ଅନେକ ରକ୍ତ ଝରିବାରୁ ସେ ଅଚେତ ହୋଇ ତଳେ ପଡ଼ିଗଲେ। ଚାଖି ଖୁଣ୍ଟିଆ ଲୁଚି ଲୁଚି ଛଦ୍ମବେଶରେ ଏସବୁ ଦେଖୁଥାନ୍ତି ଓ ସାହାଯ୍ୟ ମଧ୍ୟ କରୁଥାନ୍ତି। ତାଙ୍କ ଚିକିତ୍ସା ପାଇଁ ରଘୁନାଥ ସିଂ ଆଶ୍ରମକୁ ନେଇଗଲେ। ଲକ୍ଷ୍ମୀବାଈ କ୍ଷୀଣ ଚେତା ପାଇ ଗୁଣୁଗୁଣ ହୋଇ ଭାଗବତ ଗାଉଥାନ୍ତି। ସାଧୁଙ୍କ ପାଦ ଧୂଳି ନେବାକୁ ଯାଇ ଜାଣିଲେ ଗୁରୁ ଚନ୍ଦନ ହଜୁରୀଙ୍କ କୋଳରେ ମଥା ରଖି ଶୋଇଛନ୍ତି। ତାପରେ ସେ ତୃପ୍ତିରେ କହିଲେ, ଦାମୋଦର ଆପଣଙ୍କୁ ଲାଗିଲା, ମୋ ଅନୁରୋଧ, ମୋ ମୃତ ଶରୀରକୁ ଯେପରି ଇଂରେଜମାନେ ଛୁଇଁବେ ନାହିଁ। ଲକ୍ଷ୍ମୀବାଈଙ୍କ ପ୍ରାଣବାୟୁ ଉଡ଼ିଗଲା। ଇଂରେଜ ଜେନେରାଲ ଲକ୍ଷ୍ମୀବାଈଙ୍କୁ ଟିପ୍ପଣୀ ଦେଇ କହିଥିଲେ, ଦେଶ ଜଣେ ସୁନ୍ଦରତା, ବୁଦ୍ଧିମତୀ, ଦୃଢ଼ମନା, ଦୟାବତୀ, ଯୋର୍ଧ୍ରୀ ଓ ଧୈର୍ଯ୍ୟଶୀଳା, ଉଦାର, ଶ୍ରଦ୍ଧାଳୁ, ମାତୃତୁଲ୍ୟା, ସୁରବୀରା ରମ

0: ରାବଣୀଙ୍କୁ ହରାଇଲା। ଝାନ୍ସୀ ରାଜ୍ୟରେ ଲକ୍ଷ୍ମୀବାଈଙ୍କର ଭବ୍ୟ ଅଶ୍ୱାରୋହୀ ମୂର୍ତ୍ତି ନିର୍ମାଣ ହୋଇଛି। କବି ଓ ଗାଳ୍ପିକ ତାଙ୍କ ବୀରଗାଥା ପୁସ୍ତକ ରୂପେ ବର୍ଣ୍ଣନା କରିଛନ୍ତି। ସେ ଆଜି ମରି ମଧ୍ୟ ଅମର। ଥରେ ସ୍ୱାଧୀନତା ଆନ୍ଦୋଳନ ଭାଷଣରେ ନେତାଜୀ ସୁଭାଷ ବୋଷ ରାଣୀ ଲକ୍ଷ୍ମୀବାଈଙ୍କ ଗୌରବ ଦର୍ଶାଇ କହିଥିଲେ, ହଜାର ହଜାର ଝାନ୍ସୀ ରାଣୀ ଲକ୍ଷ୍ମୀବାଈ ଆଗେଇ ଆସନ୍ତୁ, ସ୍ୱାଧୀନତା ସଂଗ୍ରାମରେ ଯୋଗ ଦିଅନ୍ତୁ। ଧନ୍ୟ ରାଣୀ ଲକ୍ଷ୍ମୀବାଈ, ଧନ୍ୟ ତୁମର ଦେଶପ୍ରୀତି, ଧନ୍ୟ ରଣକୌଶଳ, ଯୁଗେ ଯୁଗେ ତୁମର ବୀର କାହାଣୀ ତୁମକୁ ଅମର ରଖିବ।
1: ହଉ ପିଲେ, ରଜ ପର୍ବର ଶୁଭକାମନା ଜଣେଇ ଆଜିର କିଶୋର ଚକ୍ରକୁ ଏଇଠି ରଖି ଉଠୁଛୁ। ପୁଣି ଅପେକ୍ଷା କରିଥିବ ଆଗାମୀ ଶନିବାର ଅପରାହ୍ନ 5 ବେଳକୁ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
3: ଅଂଶୁଘାତ ନ ହେବା ପାଇଁ ଦିନ 11 ଅପରାହ୍ନ 3 ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
2: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
3: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
2: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
3: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
2: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
3: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ଯୋଗାଯୋଗ କରନ୍ତୁ।
2: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
4: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
5: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
6: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ଦୃଢ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ ନେକ୍ସଟ।

0: ନେକ୍ସଟ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଆଜିର କାର୍ଯ୍ୟକ୍ରମରେ ମୁଁ ଅଛି ଆପଣଙ୍କ ସାଥୀ ଦୀପ୍ତିରଞ୍ଜନ
1: ଆଉ ମୁଁ ବିଶ୍ୱଜିତା। ଆଚ୍ଛା ଦୀପ୍ତିରଞ୍ଜନ, ଏବେ ତ ଖରାଦିନ ଛୁଟି ଚାଲିଛି, ପିଲାମାନଙ୍କର ପୁରା ମଜାରେ ଦିନ କଟୁଥିବ ନୁହେଁ?
0: ହଁ ବିଶ୍ୱଜିତା, ଥରେ ତମ ପିଲାଦିନ କଥା ଭାବୁନ, ତମେ କେତେ ମଜା କରୁଥିଲ।
1: ହଁ, ଦିନଯାକ ଖାଲି ଖେଳକୁଦରେ ବିତୁଥିଲା, ଆଉ କାହିଁ ସେ ପିଲାଦିନ। ହେଲେ ଦୀପ୍ତିରଞ୍ଜନ, ପ୍ରାୟ ପ୍ରତ୍ୟେକଟି ପିଲାକୁ ଛୋଟବେଳୁ ପାଠ ଅପେକ୍ଷା ଖେଳକୁଦ ବେଶୀ ଭଲ ଲାଗିଥାଏ, ଆଉ ବୟସ ବଢିବା ସହ ତାର ଗୋଟେ ପ୍ରିୟ ଖେଳ ବି ହୋଇଯାଇଥାଏ ନୁହେଁ?
0: ହଁ ବିଶ୍ୱଜିତା, ସମସ୍ତଙ୍କର ନିଜ ପସନ୍ଦର ଗୋଟିଏ ଖେଳ ଥାଏ।
1: ଆଚ୍ଛା ଦୀପ୍ତିରଞ୍ଜନ, ତାହେଲେ ତୁମର ପ୍ରିୟ ଖେଳ କ'ଣ?
0: କ୍ରିକେଟ। ମତେ ପିଲାଦିନେ କ୍ରିକେଟ ଖେଳିବାକୁ ବହୁତ ଭଲ ଲାଗେ, ଆଉ ମୁଁ ବି ଦିନେ ତେନ୍ଦୁଲକର କି ଧୋନିଙ୍କ ଭଳି କ୍ରିକେଟର ହେବି ବୋଲି ସ୍ୱପ୍ନ ଦେଖୁଥିଲି। କିନ୍ତୁ
1: ପୁଣି କ'ଣ
0: ବିଶ୍ୱଜିତା, ସବୁ ମଣିଷ କ'ଣ ତାଙ୍କ ସ୍ୱପ୍ନକୁ କ୍ରୀଡ଼ା କ୍ଷେତ୍ରରେ ପୂରଣ କରିପାରନ୍ତି? ବୟସ ବଢିବା ସହ ପାଠ ପଢାର ଚାପ ବଢେ, ଆଉ ସମୟ ସହ ସେ ସ୍ୱପ୍ନ ବି କୁଆଡେ ହଜିଯାଏ।
1: ହଁ ଠିକ କହିଛ ଦୀପ୍ତିରଞ୍ଜନ, ସମୟ ସହ ଜୀବନର ମୋଡ କେତେବେଳେ କେଉଁ ଦିଗକୁ ଯାଏ ତାହା କହିବା ଅସମ୍ଭବ।
0: ବିଶ୍ୱଜିତା, ମୋ କଥା ତ ମୁଁ କହିଲି, ହେଲେ ତୁମକୁ କେଉଁ ଖେଳ ଭଲ ଲାଗେ?
1: ଦୀପ୍ତିରଞ୍ଜନ, ମୋତେ ଟିକେ ବୁଦ୍ଧିମତାର ଖେଳ ସବୁ ଭଲ ଲାଗେ, ଯେମିତିକି ଚେସ୍। ହେଲେ ମୁଁ ମୋ ନିଜ ବୁଦ୍ଧି ବଳରେ କେବେ ସହଜରେ ଖେଳିପାରେନି, କିନ୍ତୁ ଆମ ଦେଶର ଅନେକ ଯୁବ ପ୍ରତିଭା ଏବେ ବିଶ୍ୱ ଚେସ୍ ଜଗତରେ ଉଜ୍ଜଳ ଜ୍ୟୋତିଷ୍କ ସମ ଚମକିବାରେ ଲାଗିଛନ୍ତି।
0: ହଁ ବିଶ୍ୱଜିତା, କିନ୍ତୁ ଆମ ଯୁବବାଣୀ ନେକ୍ସଟରେ ଆଜିର ସେହି ସଫଳ ଯୁବ କ୍ରୀଡ଼ାବିତ୍ ଜଣଙ୍କ କିଏ, ଆଉ ବିଳମ୍ବ ନ କରି ଆମ ଶ୍ରୋତା ବନ୍ଧୁକୁ ଜଣେଇଦେବା।
1: ହଁ ଦୀପ୍ତିରଞ୍ଜନ, ନିଶ୍ଚୟ। ଆମ ଆଜିର କ୍ରୀଡ଼ାବିତ୍ ଜଣଙ୍କ ହେଉଛନ୍ତି ଜଣେ ଚର୍ଚ୍ଚିତ ଚେସ୍ ଖେଳାଳି, ଯିଏ ବିଶ୍ୱ ଚେସ୍ ଜଗତରେ ଭାରତର ଗୌରବକୁ ଆହୁରି ଉଚ୍ଚକୁ ନେଇଛନ୍ତି।
0: ହଁ ବନ୍ଧୁ, 2025 ମସିହାରେ ଅନୁଷ୍ଠିତ ଫିଡେ ମହିଳା ଚେସ୍ ବିଶ୍ୱକପ୍ରେ ଭାରତର ଶୀର୍ଷ ମହିଳା ଖେଳାଳି କୋନେରୁ ହମ୍ପିଙ୍କୁ ପରାସ୍ତ କରି ଭାରତର ପ୍ରଥମ ମହିଳା ଭାବେ ଏହି ସୌଭାଗ୍ୟ ଅର୍ଜନ କରିଥିଲେ ସେହି ଖେଳାଳି।
1: ହଁ ବନ୍ଧୁ, ସେ ହେଉଛନ୍ତି ବିଶ୍ୱ ଚେସ୍ ଜଗତର ଜଣେ ସୁପରଷ୍ଟାର ଓ ଆମ ଭାରତର ଚତୁର୍ଥ ମହିଳା ଗ୍ରାଣ୍ଡମାଷ୍ଟର ଦିବ୍ୟା ଦେଶମୁଖ।

0: ବନ୍ଧୁ ଦିବ୍ୟା ଦେଶମୁଖ 2005 ମସିହା ଡିସେମ୍ବର 9ରେ ମହାରାଷ୍ଟ୍ରର ନାଗପୁରରେ ଜନ୍ମଗ୍ରହଣ କରିଥିଲେ। ଦିବ୍ୟାଙ୍କ ପିତା ଜିତେନ୍ଦ୍ର ଦେଶମୁଖ ଓ ମାତା ନର୍ମତା ଦେଶମୁଖ ଉଭୟ ଡାକ୍ତର ଅଟନ୍ତି।
1: ଦିବ୍ୟା 5 ବର୍ଷର ହୋଇଥିବା ବେଳେ ନିଜ ଭଉଣୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ବ୍ୟାଡମିଣ୍ଟନ ଖେଳିବାକୁ ଯାଉଥିଲେ, କିନ୍ତୁ ଏତେ କମ୍ ବୟସରୁ ତାଙ୍କର ଉଚ୍ଚତା ବ୍ୟାଡମିଣ୍ଟନର ନେଟ୍ ପର୍ଯ୍ୟନ୍ତ ପହଞ୍ଚିପାରୁ ନଥିଲା। ସେଥିପାଇଁ ତାଙ୍କ ପିତା ସେହି ବିଲ୍ଡିଂରେ ଥିବା ଚେସ୍ ବିଭାଗରେ ତାଙ୍କର ଆଡମିସନ କରିଦେଇଥିଲେ ଆଉ ସେବେଠୁ ଆରମ୍ଭ ହୋଇଥିଲା ତାଙ୍କର ଖେଳ ଜୀବନ।
0: ହଁ ଶ୍ରୋତାବନ୍ଧୁ, ସେହି 5 ବର୍ଷ ବୟସରେ ଚେସ୍ ଖେଳୁ ଖେଳୁ ସେହି ଚେସ୍ ଖେଳକୁ ନିଜ ଜୀବନର ଲକ୍ଷ୍ୟ କରି ବସିଥିଲେ ଦିବ୍ୟା, ଏବଂ ଗୋଟିଏ ପରେ ଗୋଟିଏ ସିଡ଼ି ଚଢ଼ି ସେ ଆଜିର ଚେସ୍ ଚାମ୍ପିୟନ ହୋଇପାରିଛନ୍ତି।
1: ବନ୍ଧୁ, ଫୁଲଟିଏ ଫୁଟିବା ପୂର୍ବରୁ ଯେପରି ତାର ବାସ୍ନା ଫୁଲଟିର ପରିଚୟ ପ୍ରଦାନ କରିଥାଏ, ଠିକ୍ ସେହିପରି ଦିବ୍ୟାଙ୍କର ପିଲାଦିନରୁ ହିଁ ଚେସ୍ ପ୍ରତି ଥିବା ତାଙ୍କର ଭଲ ପାଇବା ଓ କଠିନ ପରିଶ୍ରମ ଆଜି ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଆଣିଦେଇଛି। ଆଉ ପିଲାଦିନରୁ ଚେସ୍ ପ୍ରତି ତାଙ୍କ ଦୃଢ଼ ମନୋବଳ ଦେଖି ପିତାମାତା ଉଭୟ ମଧ୍ୟ ତାଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଆସିଛନ୍ତି।
0: ଦିବ୍ୟା ଚେସ୍ ବୋର୍ଡରେ ନିଜର ପାରଙ୍ଗମତା ଦେଖାଇବା ସହ ପାଠପଢ଼ାରେ ମଧ୍ୟ ଆଗେଇ ଚାଲିଥିଲେ। ଭଗ୍ନାଶ ଭଗବାନ ଦାସଙ୍କ ପୁରୋହିତ ବିଦ୍ୟା ମନ୍ଦିର ବିଦ୍ୟାଳୟ ନାଗପୁରଠାରେ ଦିବ୍ୟା ନିଜର ଶିକ୍ଷା ଶେଷ କରିଥିଲେ।

0: କରିଥିଲେ ଏବଂ ତାଙ୍କର ଚେସ୍ ପ୍ରତି ଥିବା ଆଗ୍ରହ ତାଙ୍କୁ ଆଗକୁ ଆଗକୁ ବାଟ କଢେଇ ନେଇଥିଲା।
1: ବନ୍ଧୁ, 2012 2015 ମସିହା ମଧ୍ୟରେ ରାଇଜିଂ ଷ୍ଟାର ଦିବ୍ୟା ଅଣ୍ଡର 7 ଏବଂ ଅଣ୍ଡର 9 ଗ୍ରୁପରେ ଅନେକ ରାଜ୍ୟସ୍ତରୀୟ ଓ ଜାତୀୟ ସ୍ତରୀୟ ଚେସ୍ ଚାମ୍ପିୟନସିପ୍ ଜିତି ନିଜ ପ୍ରତିଭାର ଝଲକ ଦେବା ଆରମ୍ଭ କରିଦେଇଥିଲେ। 2012 ମସିହାରେ ଏସିଆନ୍ ସ୍କୁଲ ଚାମ୍ପିୟନସିପ୍ରେ 2 ସ୍ୱର୍ଣ୍ଣ ପଦକ ଜିତିବା ସହ 2013 ଏସିଆ ୟୁଥ୍ ଚାମ୍ପିୟନସିପ୍ରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।
0: ଏହାପରେ 2014 ଦକ୍ଷିଣ ଆଫ୍ରିକାର ଡର୍ବାନରେ ଅନୁଷ୍ଠିତ ଅଣ୍ଡର 10 ୱାର୍ଲ୍ଡ ଗାର୍ଲସ୍ ଚାମ୍ପିୟନସିପ୍ରେ ନିଜର ପାରଦର୍ଶିତା ଦେଖାଇ ସ୍ୱର୍ଣ୍ଣ ପଦକକୁ ନିଜର କରିବା ସହ ନ୍ୟାସନାଲ୍ ଚେସ୍ ଚାମ୍ପିୟନସିପ୍ରେ ରୌପ୍ୟ ପଦକ ପ୍ରାପ୍ତ କରିଥିଲେ। ପରେ ପରେ ଦିବ୍ୟା 2015 କମନୱେଲ୍ଥ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଗ୍ରୀସ୍ରେ ଅନୁଷ୍ଠିତ 10 ବର୍ଷ ବୟସରୁ କମ୍ ବାଳିକା ବିଭାଗ ୱାର୍ଲ୍ଡ ୟୁଥ୍ ଚାମ୍ପିୟନସିପ୍ରେ କାଂସ୍ୟ ପଦକ ଜିତିଥିଲେ।
1: ଏହାପରେ ଦିବ୍ୟା ପ୍ରଶିକ୍ଷକଙ୍କ ଅଧୀନରେ ତାଲିମ ଆରମ୍ଭ କରିଥିଲେ, ଯେଉଁମାନେ ତାଙ୍କର କୌଶଳ ଦକ୍ଷତାକୁ ଉନ୍ନତ କରିଥିଲେ। ଦିବ୍ୟାଙ୍କର ଚେସ୍ ଖେଳିବା ସମୟରେ ଶାନ୍ତ ରହିବା ସହ ତୀକ୍ଷ୍ଣ ସ୍ମୃତିଶକ୍ତି ଏବଂ ଗଣନା କୌଶଳ ତାଙ୍କୁ ଭିଡ଼ରୁ ଅଲଗା କରି ପରିଚୟ ଦେବାରେ ସାହାଯ୍ୟ କରିଥିଲା।
0: ହଁ ବନ୍ଧୁ, 2016 ଅନୁଷ୍ଠିତ ଏସୀୟ ଯୁବ ଚେସ୍ ଚାମ୍ପିୟନସିପ୍ର 12 ବର୍ଷରୁ କମ୍ ବାଳିକା ବିଭାଗରେ ଦିବ୍ୟା 2 ସ୍ୱର୍ଣ୍ଣ ପଦକ ଜିତିବା ସହ ଏସିଆନ୍ ୟୁଥ୍ ଚାମ୍ପିୟନସିପ୍ରେ ରୌପ୍ୟ ପଦକ ହାସଲ କରିଥିଲେ। ଏହାସହ ୱାର୍ଲ୍ଡ ୟୁଥ୍ ଚାମ୍ପିୟନସିପ୍ରେ କାଂସ୍ୟ ପଦକ ମଧ୍ୟ ଜିତିଥିଲେ।
1: ଏହାପରେ ଅନେକ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଭାରତର ପ୍ରତିନିଧିତ୍ୱ କରିବା ସହ ଗୋଟିଏ ପରେ ଗୋଟିଏ ବିଜୟ ହାସଲ କରି ଚାଲିଥିଲେ। ଏହାସହ ସେ 2016 ମସିହା ସୁଦ୍ଧା ତାଙ୍କ ବୟସ ବର୍ଗରେ ବିଶ୍ୱର ଶୀର୍ଷ ମଧ୍ୟରେ ମାନ୍ୟତା ପାଇଥିଲେ। 2017 ମସିହା କମନୱେଲ୍ଥ ଗେମ୍ସ ଅଣ୍ଡର 13 ନ୍ୟାସନାଲ୍ ଚାମ୍ପିୟନସିପ୍ରେ ବିଜୟ ହାସଲ କରିବା ସହ 2019 ମସିହାରେ କମନୱେଲ୍ଥ ଚାମ୍ପିୟନସିପ୍ରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।

ବନ୍ଧୁ, ଚେସ୍ ଜଗତର ସ୍ୱଚ୍ଛ ଆକାଶରେ ଏକ ଉଜ୍ଜଳ ତାରକା ଭାବେ ଚମକି ଚାଲିଥିଲେ ଦିବ୍ୟା। ତାଙ୍କଠାରୁ ବୟସ୍କ ଏବଂ ଉଚ୍ଚ ମାନ୍ୟତାପ୍ରାପ୍ତ ଖେଳାଳିମାନଙ୍କୁ ପରାସ୍ତ କରି ନିଜର କୌଶଳ ଦ୍ୱାରା ସଭିଙ୍କୁ ଚକିତ କରିଚାଲିଥିଲେ। ତାଙ୍କୁ ବହୁତ କମ୍ ବୟସରେ ମହିଳା ଆନ୍ତର୍ଜାତୀୟ ମାଷ୍ଟର ଟାଇଟଲ

0: ପ୍ରଦାନ କରାଯାଇଥିଲା। ଖେଳରେ ତାଙ୍କର ସାହସୀ ଓପନିଂ ଏବଂ ନିର୍ଭୀକ ଆକ୍ରମଣ ଦ୍ୱାରା ସେ ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ଚକିତ କରିଦେଉଥିଲେ।
1: ସେହିଭଳି 2020 ମସିହାରେ କୋଭିଡ୍ ମହାମାରୀ ପାଇଁ ସାରା ବିଶ୍ୱରେ କ୍ରୀଡ଼ା ପ୍ରତିଯୋଗିତା ବନ୍ଦ କରିବା ସତ୍ତ୍ୱେ ଦିବ୍ୟା ଅଟକି ନଥିଲେ। 2020 ମସିହାରେ ଅନୁଷ୍ଠିତ ଏଫ୍ଆଇଡିଇ ଅନ୍ଲାଇନ୍ ଚେସ୍ ଅଲମ୍ପିଆଡ୍ରେ ସ୍ୱର୍ଣ୍ଣ ପଦକ ଜିତିବା ସହ 2021ରେ ଅନୁଷ୍ଠିତ ହେବାକୁ ଥିବା ମହିଳା ଗ୍ରାଣ୍ଡମାଷ୍ଟର ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଟାଇଟଲ୍

0: ଚାମ୍ପିୟନ ରହିଥିଲା ଓ ସେଠାରେ ସେ ବ୍ୟକ୍ତିଗତ ଭାବେ କାଂସ୍ୟ ପଦକ ଆପଣେଇଥିଲେ। ଏହାସହ 2022ରେ ସେ ନାଗପୁରର ପ୍ରଥମ ବରିଷ୍ଠ ଜାତୀୟ ମହିଳା ଚେସ୍ ଚାମ୍ପିୟନ ହୋଇପାରିଥିଲେ।
1: 2023 ମସିହାରେ ସେ ଏସିଆନ୍ ଚେସ୍ ଚାମ୍ପିୟନ୍ସିପ୍ରେ ବିଜୟ ପ୍ରାପ୍ତ କରିଥିଲେ। ଏହାସହ ସେ ଘରୋଇ ଚେସ୍ ଇଣ୍ଡିଆ ମହିଳା ର୍ୟାପିଡ୍ରେ ପ୍ରଥମ ହୋଇଥିଲେ ଏବଂ ଏହି ଟୁର୍ଣ୍ଣାମେଣ୍ଟ ସମୟରେ ଭାରତର ପ୍ରମୁଖ ଖେଳାଳିମାନଙ୍କୁ ପରାସ୍ତ କରିଥିଲେ।
0: ସେହିଭଳି 2024 ମସିହା ମେ ମାସରେ ଦିବ୍ୟା ସାରଜା ଚ୍ୟାଲେଞ୍ଜର୍ସର ବିଜେତା ହୋଇଥିଲେ, ଯାହା ତାଙ୍କୁ ପରବର୍ତ୍ତୀ ବର୍ଷ ସାରଜା ମାଷ୍ଟର୍ସରେ ସ୍ଥାନ ଦେଇଥିଲା। ଜୁନ୍ ମାସରେ ସେ 2024 ଅଣ୍ଡର 20 ବିଭାଗରେ ବିଶ୍ୱ ଚେସ୍ ଚାମ୍ପିୟନ୍ ହୋଇଥିଲେ। 2001ରେ କୋନେରୁ ହମ୍ପି, 2008ରେ ହରିକା ଦ୍ରୋଣାବଲୀ ଏବଂ 2009ରେ ସୌମ୍ୟା ସ୍ୱାମୀନାଥନଙ୍କ ପରେ ସେ ଏହି ଟାଇଟଲ୍ ଜିତିବାରେ ଚତୁର୍ଥ ଭାରତୀୟ ହୋଇଥିଲେ।

0: ବନ୍ଧୁ, ନିରନ୍ତର ଚେଷ୍ଟା, କଠୋର ପରିଶ୍ରମ ଆଉ ଦୃଢ଼ ଇଚ୍ଛାଶକ୍ତି ନେଇ ଆଗେଇ ଚାଲିଲେ ସଫଳତା କେତେବେଳେ ପାଦ ଚିପି ଚିପି ଆସି ପାଖରେ ପହଞ୍ଚିଯାଏ ତାହା ଜଣାପଡ଼େ ନା। ଠିକ୍ ସେହିଭଳି 2025 ମସିହାଟି ଦିବ୍ୟାଙ୍କ ଜୀବନରେ ଆଣିଦେଇଥିଲା ଅନେକ ସଫଳତା।
1: ହଁ ବନ୍ଧୁ, 2025 ମସିହା ଥିଲା ଦିବ୍ୟାଙ୍କ ପାଇଁ ଏକ ସ୍ୱର୍ଣ୍ଣିମ ବର୍ଷ, ଯାହା ତାଙ୍କୁ ବିଶ୍ୱ ଚେସ୍ ଜଗତରେ ଆଣିଦେଇଥିଲା ଏକ ସ୍ୱତନ୍ତ୍ର ପରିଚୟ।
0: 2025 ଜୁନ୍ ମାସରେ ସେ ଲଣ୍ଡନରେ ଅନୁଷ୍ଠିତ ବିଶ୍ୱ ରାପିଡ୍ ଏବଂ ବ୍ଲିଟ୍ସ ଟିମ୍ ଚେସ୍ ଚାମ୍ପିୟନ୍ସିପ୍ରେ ଖେଳି ବ୍ଲିଟ୍ସ ସେମିଫାଇନାଲ୍ରେ ବିଶ୍ୱର ଏକ ନମ୍ବର ମହିଳା ଚାଇନିଜ୍ ଗ୍ରାଣ୍ଡ ମାଷ୍ଟର ହୋ ଇଫାନ୍ଙ୍କୁ ପରାସ୍ତ କରିଥିଲେ।
1: ବନ୍ଧୁ, କଥାରେ କୁହନ୍ତି, ଅପେକ୍ଷାର ଫଳ ମିଠା, କିନ୍ତୁ କେବଳ ଫଳ ପାଇଁ ଅପେକ୍ଷା ନ କରି ନିରବିଚ୍ଛିନ୍ନ ଭାବେ ଉଚିତ କର୍ମ ଓ ପରିଶ୍ରମ କରିଲେ ହିଁ କେବଳ ଜଣେ ସେହି ଫଳର ସ୍ୱାଦକୁ ଚାଖିପାରେ।
0: ହଁ ବନ୍ଧୁ, ଠିକ୍ ସେହିପରି 2025 ଦିବ୍ୟା ସଫଳତାର ସ୍ୱାଦ ପାଇଥିଲେ। ଜର୍ଜିଆରେ ଅନୁଷ୍ଠିତ ହୋଇଥିବା ଏଫ୍ଆଇଡିଇ ମହିଳା ଚେସ୍ ବିଶ୍ୱକପ୍ ଫାଇନାଲ୍ରେ ସେ ଭାରତର ଶୀର୍ଷରେ ଥିବା ଚେସ୍ ଗ୍ରାଣ୍ଡମାଷ୍ଟର କୋନେରୁ ହମ୍ପିଙ୍କୁ ପରାସ୍ତ କରି ଟୁର୍ଣ୍ଣାମେଣ୍ଟ ଜିତିଥିଲେ। ଏହି ବିଜୟ ସହିତ ସେ ଭାରତର 88ତମ ଗ୍ରାଣ୍ଡମାଷ୍ଟର ଏବଂ ଚତୁର୍ଥ ମହିଳା ଗ୍ରାଣ୍ଡମାଷ୍ଟର ହୋଇଥିଲେ। ଏହା ସହ 2026 ଅନୁଷ୍ଠିତ ହେବାକୁ ଥିବା ଓମେନ୍ସ କ୍ୟାଣ୍ଡିଡେଟ୍ ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ।

0: ତେବେ ବନ୍ଧୁ, ଆଜି ତ ଷ୍ଟୁଡିଓ ଘଡ଼ି ନିର୍ଦ୍ଦେଶ ଦେଲାଣି କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଚିଠି ଓ ମେଲ୍ ମାଧ୍ୟମରେ ଜଣାଇବାକୁ ଆଦୌ ଭୁଲିବେନି। ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 753001।
1: ଏବଂ ଆମକୁ ମେଲ୍ କରିବା ପାଇଁ ମେଲ୍ ଆଇଡି ନୋଟ୍ କରନ୍ତୁ yv.airctc@gmail.com।
0: ତେବେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆଜିର କାର୍ଯ୍ୟକ୍ରମରେ ମୁଁ ଥିଲି ଆପଣଙ୍କ ସାଥୀ ଦୀପ୍ତି ରଞ୍ଜନ
1: ଆଉ ମୁଁ ବିଶ୍ୱଜିତା।
0: ରହୁଛୁ, ନମସ୍କାର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ନ୍ୟୁଜ୍ ହେଡ୍ଲାଇନ୍ ସହ ମୁଁ ସୁକନ୍ୟା। ଦେଶର ଯୁବବର୍ଗ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାଠାରୁ ଆରମ୍ଭ କରି ବିନିର୍ମାଣ, ମହାକାଶ, ସେମି କଣ୍ଡକ୍ଟର ଓ ଡ୍ରୋନ୍ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି ଯୁବବର୍ଗଙ୍କ ପାଇଁ ଭାରତ ବିଶ୍ୱସ୍ତରରେ ଏକ ପ୍ରମୁଖ ଷ୍ଟାର୍ଟଅପ୍ କେନ୍ଦ୍ର ଭାବେ ଉଭା ହୋଇଛି। ଜାତୀୟ ଶିକ୍ଷାନୀତି 2020 ଶିକ୍ଷା ବ୍ୟବସ୍ଥାରେ ନୂତନ ଦିଗନ୍ତ ସୃଷ୍ଟି କରିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଦେଶବ୍ୟାପୀ କନ୍ୟା ସନ୍ତାନଙ୍କୁ ସଶକ୍ତ କରିବା ଏବଂ ସାମାଜିକ ଦୃଷ୍ଟିକୋଣକୁ ପରିବର୍ତ୍ତନ କରିବାରେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଏକ ପ୍ରମୁଖ ପରିବର୍ତ୍ତନକାରୀ ପଦକ୍ଷେପ। ଗତ ଦଶନ୍ଧି ମଧ୍ୟରେ ଲିଙ୍ଗଗତ ଅସମାନତା ବହୁ ପରିମାଣରେ ହ୍ରାସ ପାଇଛି ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି। ନୂଆ ଆଧାର କାର୍ଡ ପଞ୍ଜିକରଣ ଉପରେ ରୋକ ଲଗାଯାଇଥିବା ନେଇ ଆସାମ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି। 18 ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଏହି ନିୟମ ଲାଗୁ ହୋଇଛି। ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ପରେ ରେଲୱେ ପରୀକ୍ଷା ସିବିଟି ମୋଡ୍ରେ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି। ଲେଫ୍ଟନାଣ୍ଟ ଜେନେରାଲ୍ ଧୀର ସେଠ୍ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ୱ ନେବେ। ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀଙ୍କ ସ୍ଥାନ ନେଇଛନ୍ତି ଧୀର ସେଠ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା 1920ରେ ଦୁଇଦିନିଆ ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି। 20 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଇରଙ୍ଗପୁର ଗସ୍ତ କରିବେ। ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ 150 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ରାଜ୍ୟରେ 64 ସ୍ଥାନର ନାମର ଇଂରାଜୀ ନାମ ସଂଶୋଧନ ନେଇ କ୍ୟାବିନେଟ୍ ନିଷ୍ପଭି ହେବା ପରେ ମାସେ ମଧ୍ୟରେ ରାଜ୍ୟର ସମସ୍ତ ଅଫିସ୍ କିମ୍ବା ପ୍ରତିଷ୍ଠାନର ସଠିକ୍ ଭାବରେ ଲେଖାଯିବ ଏବଂ ଉଚ୍ଚାରଣ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବର୍ତ୍ତମାନ ପାଇଁ ନ୍ୟୁଜ୍ ହେଡ୍ଲାଇନ୍ ସେତିକି। ପରବର୍ତ୍ତୀ ନ୍ୟୁଜ୍ ହେଡ୍ଲାଇନ୍ ଶୁଣିପାରିବେ ସନ୍ଧ୍ୟା 7 ସମୟରେ।
2: ଏହା ଖବରେ ତୋଳି ମରୁଡ଼ି ନହିଁ ଜାତି।
3: ବହୁତ ସାରେ ନିଜି ଚ୍ୟାନେଲ ଓ ନିଜି ଚ୍ୟାନେଲ କେ ବୋଲବାଲା ମେ ହମ ସମଝ ରହେ କି ଆକାଶବାଣୀ ଓ ଦୂରଦର୍ଶନ इसकी रिलेवेंसी क्या है।
2: यहाँ होती है सीधी, सटीक और सच्ची खबरें।
3: मैं मन से मानता हूँ कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहा है,
2: क्योंकि ये है देश का सबसे भरोसेमंद न्यूज चैनल। डीडी न्यूज, केवल खबर, पूरी खबर।

ସ୍ମୃତିର ପାହାଚ ଅପରାହ୍ନ 5ଟାରେ ଏଥିରେ ଶୁଣିବେ ଆକାଶବାଣୀର ଅବସରପ୍ରାପ୍ତ କେନ୍ଦ୍ର ନିର୍ଦ୍ଦେଶିକା ଡକ୍ଟର ସୁଧା ମିଶ୍ରଙ୍କ ସହିତ ସାକ୍ଷାତକାର। ଯୁବବାଣୀରେ ସମ୍ପର୍କ ଅପରାହ୍ନ 5:30ରେ ଏଥିରେ ଶୁଣିବେ ଶ୍ରୋତାଙ୍କ ଚିଠିପତ୍ରର ଉତ୍ତର। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 48ତମ ଭାଗ ସନ୍ଧ୍ୟା 6:10। ଇଂଲଣ୍ଡର ଏଜବାଷ୍ଟନ୍ର ବର୍ମିଂହାମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ମ୍ୟାଚ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍ର ଧାରାବିବରଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ସନ୍ଧ୍ୟା 6:30ରୁ ସନ୍ଧ୍ୟା 6:39, ସନ୍ଧ୍ୟା 6:55ରୁ ରାତି 17:14, ରାତି 17:30ରୁ ରାତି 8:45 ଏବଂ ରାତି 9:15ରୁ ଖେଳ ଶେଷ ହେବା ପର୍ଯ୍ୟନ୍ତ। ଓଡ଼ିଆ ଆଲବମ୍ ଗୀତ ଶୁଣିବେ ସକାଳ 8:30ରେ ମୋ ପସନ୍ଦ ସକାଳ 9ରେ। କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ ଶୁଣିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ର ଗୀତ ଦିନ 12ରେ। ଅସରନ୍ତି ଅପରାହ୍ନରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଅପରାହ୍ନ 3:25। ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 47ତମ ଭାଗ।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ମୋର ଜଣେ ଜିଦିଆ ପଡ଼ୋଶୀ ଅଛି, ପୁରା କଲୋନୀ ସୋଲାର ପ୍ୟାନେଲ ଲଗେଇ ସାରିଲେଣି, କିନ୍ତୁ ସେ ମାନିବାକୁ ପ୍ରସ୍ତୁତ ନଥିଲେ ସତରେ ବିଜୁଳି ବିଲ୍ ଜିରୋ ଆସିପାରେ। ମୁଁ କହିଲି, ପୁଅ, ନା ହେଉଛି ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା। ତାପରେ ଜଣ ଜଣ କରି ସମସ୍ତଙ୍କର ବିଜୁଳି ବିଲ୍ ଜିରୋ ଆସିବାକୁ ଲାଗିଲା। ତାପରେ କହିଲେ, ଏବେ ଲଗେଇବାକୁ ହିଁ ପଡିବ ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା। ଯୋଡି ହେବା ପାଇଁ ପଞ୍ଜୀକୃତ କରନ୍ତୁ pmsuryaghar.gov.in।
2: ଖରାଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
3: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
2: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି, ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
3: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି, ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
2: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
3: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
4: ଆରେ ଏତେ ଜଲ୍ଦି ଥକି ଗଲୁ, ଚାଲ ଆଉ ଗୋଟେ ରାଉଣ୍ଡ ଯିବା। ଚାଲ,
5: ତୋର ତ ଏସବୁ ଅଭ୍ୟାସ ନଥିଲା।
6: ଏଇ ଶୋଇ ପଡ଼ିଲୁ ନା କଣ? ସିଗାରେଟ୍ ଟାଣି ଦେ, ନିଦା ଆପେ ଆପେ ଚାଲିଯିବ।
4: ଆରେ ନାଇଁ ନାଇଁ,
6: ନହେଲେ ଚେଇବୁ କେମିତି? ମୁଣ୍ଡ ଉପରେ ବା ରିଟେନ୍ ଟେଷ୍ଟ ନେ।
7: ଓ ବୁଝିଲି, ସିଗାରେଟ୍ ପିପି କେମିତି ଦେଖାଯାଉ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆଜି ପୁରୀସ୍ଥିତ ଲୋକଭବନଠାରେ ରେଳବାଇ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ରେଳ ଭିଭିଭୂମି ପ୍ରକଳ୍ପ ଓ ଯାତ୍ରୀ ସୁବିଧାର ଅଗ୍ରଗତି ସମ୍ପର୍କରେ ଅବଗତ ହୋଇଛନ୍ତି। ବୈଠକରେ ରେଳ ସଂଯୋଗୀକରଣରେ ଉନ୍ନତି, ଯାତ୍ରୀ ସେବା ବୃଦ୍ଧି ଏବଂ ଚାଲୁଥିବା କାର୍ଯ୍ୟଗୁଡ଼ିକର ସମୟସୀମା ମଧ୍ୟରେ ସମାପ୍ତ ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଛନ୍ତି। ରେଳ ଭିଭିଭୂମିକୁ ସୁଦୃଢ଼ କରିବା ଦ୍ୱାରା ରାଜ୍ୟରେ ପର୍ଯ୍ୟଟନ, ତୀର୍ଥଯାତ୍ରା ଓ ଆର୍ଥିକ ଅଭିବୃଦ୍ଧିକୁ ଆହୁରି ସମର୍ଥନ ମିଳିବ ବୋଲି ଡକ୍ଟର କମ୍ଭମ୍ପାଟି ମତବ୍ୟକ୍ତ କରିଛନ୍ତି। ରାଜ୍ୟପାଳ ପୁରୀ ରେଳ ଷ୍ଟେସନ ପରିଦର୍ଶନ କରି ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ କରାଯାଉଥିବା ପୁନଃ ବିକାଶ କାର୍ଯ୍ୟ, ଯାତ୍ରୀ ସୁବିଧାର ମଧ୍ୟ ସମୀକ୍ଷା କରିଛନ୍ତି। ଆଗାମୀ 2027 ମସିହା ରଥଯାତ୍ରା ପୂର୍ବରୁ ରେଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ଶେଷ କରିବା ପାଇଁ ରାଜ୍ୟପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷଠାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସୁରକ୍ଷା ବ୍ୟବସ୍ଥା, ପ୍ରୋଟୋକଲ, କାର୍କେଡ୍ ପରିଚାଳନା, ହେଲିପ୍ୟାଡ୍ ପ୍ରସ୍ତୁତି, ବିମାନ ବନ୍ଦର ଆନୁଷଙ୍ଗିକ ବ୍ୟବସ୍ଥା, ଅତିଥିମାନଙ୍କ ସାମୟିକ ରହଣୀ, ଚିକିତ୍ସା ଓ ସ୍ୱାସ୍ଥ୍ୟ ସେବା, ଅଗ୍ନିଶମ ସେବା, ସଡ଼କ ମରାମତି, ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ, ଟେଲି ଯୋଗାଯୋଗ ଏବଂ ଗଣମାଧ୍ୟମ ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି। ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ପରିପ୍ରେକ୍ଷୀରେ ରାଇରଙ୍ଗପୁରଠାରେ ବିଭିନ୍ନ କାର୍ଯ୍ୟକ୍ରମ ଓ ସାଧାରଣ ସଭାରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଆସନ୍ତା 19 ତାରିଖରେ ଏବଂ ପ୍ରଧାନମନ୍ତ୍ରୀ ଆସନ୍ତା 20 ତାରିଖରେ ରାଇରଙ୍ଗପୁରଠାରେ ପହଞ୍ଚ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏଥିନିମନ୍ତେ 150 ପ୍ଲାଟୁନ୍ ଫୋର୍ସ ମୁତୟନ ହେବା ନେଇ ପୂର୍ବାଞ୍ଚଳ ଉପ ଆରକ୍ଷୀ ମହାନିର୍ଦ୍ଦେଶକ ଡିଆଇଜି ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ କୋରାପୁଟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ସରକାରଙ୍କ ବିଭିନ୍ନ ସଫଳତା ସମ୍ପର୍କରେ ଆଲୋକପାତ କରିଛନ୍ତି। ଗତ ଦୁଇବର୍ଷରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନ, ପର୍ଯ୍ୟଟନ ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ ସରକାର ବିଭିନ୍ନ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ମାଣ୍ଡିଆ ଉତ୍ପାଦନରେ ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିବା ସହ କୋରାପୁଟ କଫି ଆନ୍ତର୍ଜାତୀୟ ବଜାରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି। ରାଜ୍ୟ ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଯାଇ ଦୁଇଟି ପ୍ରକଳ୍ପର ସମୀକ୍ଷା କରିଛନ୍ତି। ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଋଷିକୁଲ୍ୟା ନଦୀ ଉପରେ 152 କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ନିର୍ମାଣାଧୀନ କଂସାରିଗଣ୍ଡ ବ୍ୟାରେଜ୍କୁ ବୁଲି ଦେଖିବା ସହ ଏହାକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରକଳ୍ପ ଦ୍ୱାରା 16 ଗ୍ରାମର 1,52,600 ଲୋକ

0: ଉପକୃତ ହେବେ। ଛତ୍ରପୁର ବ୍ଲକର ଗଙ୍ଗାପୁରଠାରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
1: କାମର ଯାହା ଗତି ଅଛି ଏବଂ କାମର ଯୋଉ କମ୍ପ୍ଲିଟ୍ ପର୍ଯ୍ୟନ୍ତ ଯୋଉ କାମ ଯୋଉ ସ୍ପିଡ୍ରେ ଯିବା କଥା ପାଖାପାଖି ଠିକ୍ ଅଛି ଏବଂ ମତେ ଲାଗୁଛି ମାର୍ଚ୍ଚ ମାସ ସୁଦ୍ଧା 2027 ମାର୍ଚ୍ଚ ସୁଦ୍ଧା ଇନ୍ଷ୍ଟାଣ୍ଟ ଷ୍ଟୋରେଜ୍ କମ୍ପ୍ଲିଟ୍ ହୋଇପାରିବ। ଯାହାଫଳରେ କି ଦୁଇଟି ପ୍ରମୁଖ କଥା, ଗୋଟିଏ ହେଉଛି ଜଳସେଚନ ଦୃଷ୍ଟିରୁ ଏବଂ ଦ୍ୱିତୀୟ ଗଞ୍ଜାମ ଜିଲ୍ଲାରେ ଯୋଉ ଜଳ ଯୋଗାଣ ପାଇଁ ଗୋଟେ ବଡ଼ ଅଞ୍ଚଳକୁ ପାଖାପାଖି

0: ଦୁଇଟି ପ୍ରମୁଖ କଥା, ଗୋଟିଏ ହେଉଛି ଜଳସେଚନ ଦୃଷ୍ଟିରୁ ଏବଂ ଦ୍ୱିତୀୟ ହେଉ ଗଞ୍ଜାମ ଜିଲ୍ଲାରେ ଯେଉଁ ଜଳ ଯୋଗାଣ ପାଇଁ ଗୋଟେ ବଡ଼ ଅଞ୍ଚଳକୁ ପାଖାପାଖି ତିନିଟି ଚାରୋଟି ବ୍ଲକର ବିଭିନ୍ନ ପଞ୍ଚାୟତକୁ ଜଳ ଯୋଗାଣ ପାଇଁ ସେଠି ପାଣିର ଆଭେଲେବିଲିଟି ଓ ଡ୍ରିଙ୍କିଂ ୱାଟର ଆଭେଲେବିଲିଟି ସେଇଟା ଗୋଟେ ବଡ଼ ସହାୟକ ଭୂମିକା ହେବ।
1: ଆନ୍ତର୍ଜାତୀୟ ଯୋଗ ଦିବସ 2026 ଅବସରରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଗିନିଜ୍ ୱାର୍ଲ୍ଡ ରେକର୍ଡ ପାଇଁ ଗଣଯୋଗ ଅଭିଯାନ ଆସନ୍ତାକାଲି ସକାଳ 6:15 7:35 ମିନିଟ୍ ପର୍ଯ୍ୟନ୍ତ ଆଭାସୀ ମାଧ୍ୟମରେ ଆୟୋଜିତ ହେବ। ଏହି ଅଭିଯାନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ଟୋଲ୍ ଫ୍ରି ନମ୍ଘର 1800-315-7008 ଏକ ମିସ୍ଡ କଲ୍ କରି ଆଗ୍ରହୀ ବ୍ୟକ୍ତିମାନେ ନିଜର ନାମ ପଞ୍ଜୀକରଣ କରିପାରିବେ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ଦିନ ବନ୍ଦ ରହିବ। ରଜ ସଂକ୍ରାନ୍ତି ପାଇଁ ସରକାରୀ ଛୁଟି ଦିନକୁ ଦୃଷ୍ଟିରେ ରଖି ଏହି ନିଷ୍ପଭି ନିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯିବ। ଦେଶବ୍ୟାପୀ କନ୍ୟା ସନ୍ତାନଙ୍କୁ ସଶକ୍ତ କରିବା ଏବଂ ସାମାଜିକ ଦୃଷ୍ଟିକୋଣକୁ ପରିବର୍ତ୍ତନ କରିବାରେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଏକ ପ୍ରମୁଖ ପରିବର୍ତ୍ତନକାରୀ ପଦକ୍ଷେପ ଭାବେ ଉଭା ହୋଇଛି। 2015 ଲିଙ୍ଗଗତ ଅସମାନତା ଏବଂ ବୈଷମ୍ୟକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। କନ୍ୟା ସନ୍ତାନଙ୍କର ସୁରକ୍ଷା, ଶିକ୍ଷା ଏବଂ ବଞ୍ଚବାର ଅଧିକାରକୁ ସୁରକ୍ଷା ପ୍ରଦାନ କରିବାରେ ଏହି ଯୋଜନା ବେଶ୍ ଫଳପ୍ରଦ ସାବ୍ୟସ୍ତ ହୋଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି ଗତ ଦଶନ୍ଧି ମଧ୍ୟରେ ଲିଙ୍ଗଗତ ଅସମାନତା ବହୁ ପରିମାଣରେ ହ୍ରାସ ପାଇଛି। ଶିକ୍ଷା କ୍ଷେତ୍ରରେ କନ୍ୟା ସନ୍ତାନଙ୍କର ଅଂଶଗ୍ରହଣ ବୃଦ୍ଧି ପାଇଛି। କନ୍ୟା ସନ୍ତାନଙ୍କ ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରିବା, ଗୋଷ୍ଠୀଗତ ସମ୍ପୃକ୍ତି, ସଚେତନତା ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ଭାବେ କାର୍ଯ୍ୟ କରିବାରେ ଏହି ଯୋଜନା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବୋଲି ମନ୍ତ୍ରଣାଳୟ କହିଛି। ଏଲିନୋକୁ ନେଇ ରାଜ୍ୟର ଚାଷୀମାନେ ବ୍ୟତିବ୍ୟସ୍ତ ନ ହେବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି କମ୍ ବର୍ଷା ହେଲେ ମଧ୍ୟ ରାଜ୍ୟ ସରକାରଙ୍କ ପାଖରେ ବିକଳ୍ପ ଯୋଜନା ପ୍ରସ୍ତୁତ ରହିଛି। ଜଳସେଚନ ପ୍ରକଳ୍ପଗୁଡ଼ିକୁ ପ୍ରସ୍ତୁତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଚାଷୀମାନଙ୍କୁ ଆଶ୍ୱାସନା ଦେଇ କହିଛନ୍ତି। ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ବଣ୍ଡା ଓ ଦିଦାଇ ଆଦିମ ଜନଜାତିଙ୍କୁ ଭୋଟର ତାଲିକାରେ ସାମିଲ କରିବା ଲକ୍ଷ୍ୟ ନେଇ ସ୍ୱିପ୍ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଜିଲ୍ଲାର ଦୁର୍ଗମ ଓ ପାହାଡ଼ିଆ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି ସମ୍ପ୍ରଦାୟର ନାଗରିକଙ୍କୁ ଶତପ୍ରତିଶତ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଛି। ବଣ୍ଡା, କୋୟା ଓ ଆଦିମ ଜନଜାତି ଲୋକଙ୍କ ପାଖରେ ପହଞ୍ଚ ସେମାନଙ୍କୁ ଭୋଟ୍ ଅଧିକାର ସମ୍ପର୍କରେ ସଚେତନ କରାଯାଉଛି। ଜିଲ୍ଲାର ଖଇରପୁଟ ଓ ପଡ଼ିଆ ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରେ ଏହି ସ୍ୱତନ୍ତ୍ର ସଚେତନତା ଶିବିର ଆୟୋଜନ କରାଯାଇ ମତାଧିକାର ସାବ୍ୟସ୍ତ କରିବା ପାଇଁ ସମ୍ପ୍ରଦାୟର ଲୋକମାନଙ୍କୁ ଉତ୍ସାହିତ କରାଯାଉଛି। ସମସ୍ତ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ସାମିଲ କରିବା ଏହାର ଲକ୍ଷ୍ୟ ବୋଲି ସ୍ୱିପ୍ ନୋଡାଲ ଅଧିକାରୀ ସୂଚନା ଦେଇଛନ୍ତି। ସ୍ୱନାମଧନ୍ୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ରୁଷିଆରେ ଅନୁଷ୍ଠିତ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ଯୋଗଦେଇ ରୁଷିଆନ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ୍ ବିଜୟୀ ହୋଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇ କହିଛନ୍ତି ଓଡ଼ିଆ ଅସ୍ମିତା, ସମୃଦ୍ଧ କଳା ସଂସ୍କୃତି ଓ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇ ଶ୍ରୀ ପଟ୍ଟନାୟକ ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି। ଆନ୍ତର୍ଜାତୀୟ ରକ୍ତଦାତା ଦିବସ ଅବସରରେ ସୀମା ସୁରକ୍ଷା ବଳ ବିଏସ୍ଏଫ୍ ପକ୍ଷରୁ କୋରାପୁଟସ୍ଥିତ ସେକ୍ଟର ମୁଖ୍ୟାଳୟ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଶିବିରରେ ରକ୍ତଦାତାଙ୍କଠାରୁ ମୋଟ 92 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍କିଟାଲର ଚିକିତ୍ସକ ଦଳ ରକ୍ତ ସଂଗ୍ରହ କାର୍ଯ୍ୟକୁ ସଫଳତାର ସହ ସମ୍ପନ୍ନ କରିଛନ୍ତି। ଦେଶକୁ ବିଶ୍ୱର ଅଗ୍ରଣୀ ଶକ୍ତି ଭାବେ ପ୍ରତିଷ୍ଠିତ କରିବାରେ ଯୁବପିଢ଼ିଙ୍କ ଭୂମିକା ନିର୍ଣ୍ଣାୟକ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମଧ୍ୟପ୍ରଦେଶର ଭୋପାଳଠାରେ ଆଜି ଯୁବ ଖେଳାଳିଙ୍କ ସହ ମତ ବିନିମୟ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଜାତୀୟ ଶିକ୍ଷାନୀତି 2020 ଶିକ୍ଷା ବ୍ୟବସ୍ଥାରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିଛି। ପାଠପଢ଼ା ସହିତ ଖେଳର ଧାରଣାକୁ ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀଙ୍କ ଶିକ୍ଷା, ପ୍ରତିଭା ଓ କୌଶଳର ବିକାଶ ଉପରେ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି। ଏକାଡେମିକ ବ୍ୟାଙ୍କ କ୍ରେଡିଟ୍ ଏବଂ ଆପାର ଆଇଡି ଭଳି ନୂତନ ପଦକ୍ଷେପ ଛାତ୍ରଛାତ୍ରୀଙ୍କ ଅନୁଭବ, ସଫଳତା ଓ କୌଶଳକୁ ସ୍ୱୀକୃତି ପ୍ରଦାନ କରିବା ସହିତ ଶିକ୍ଷା ଓ କୌଶଳ ମଧ୍ୟରେ ଦୃଢ଼ ସମନ୍ୱୟ ସ୍ଥାପନ କରୁଛି। 2036 ଅଲିମ୍ପିକ୍ ପ୍ରସ୍ତୁତିଠାରୁ ଆରମ୍ଭ କରି ବିକଶିତ ଭାରତ 2047ର ସଂକଳ୍ପ ପୂରଣ ପର୍ଯ୍ୟନ୍ତ ଯୁବଶକ୍ତି ଭାରତର ସାମର୍ଥ୍ୟ ଓ ସମ୍ଭାବନାର ପ୍ରତୀକ ବୋଲି କେନ୍ଦ୍ରମନ୍ତ୍ରୀ

0: ପ୍ରଧାନ ମତବ୍ୟକ୍ତ କରିଛନ୍ତି। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିବା ପରେ ବର୍ତ୍ତମାନ ଉତ୍ତର ଭାଗକୁ ଅଗ୍ରସର ହେଉଛି। ଆଗାମୀ 2-3 ଦିନ ମଧ୍ୟରେ ମୌସୁମୀ ବାୟୁ ରାଜ୍ୟର ଅଧିକାଂଶ ସ୍ଥାନକୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। କାଳବୈଶାଖୀ ପ୍ରଭାବରେ 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ଗରମ ଓ ଗୁଳୁଗୁଳି ନେଇ ଆଜି ଓ ଆସନ୍ତାକାଲି ପାଇଁ 11 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ପୁରୀଠାରେ ରେଳ ଭିତ୍ତିଭୂମି ପ୍ରକଳ୍ପ ଓ ଯାତ୍ରୀ ସୁବିଧାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କଲେ ରାଜ୍ୟପାଳ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ଲୋକସେବା ଭବନରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। କନ୍ୟା ସନ୍ତାନଙ୍କ ସଶକ୍ତିକରଣରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବେଟି ବଚାଓ ବେଟି ପଢ଼ାଓ ଅଭିଯାନ। ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ସାମାଜିକ ଜୀବନ ପରିବର୍ତ୍ତନରେ ସଶକ୍ତ ପଦକ୍ଷେପ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ସୁକନ୍ୟା ଜେନା। ସବ୍କା ସାଥ ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ଦୃଷ୍ଟିକୋଣ ଆଧାରରେ ଦେଶର ସାମାଜିକ ଉନ୍ନୟନ ଓ ସଶକ୍ତିକରଣ କ୍ଷେତ୍ର ପାଇଁ ଗତ 12 ବର୍ଷ ମଧ୍ୟରେ ସରକାର ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗ, ଭିନ୍ନକ୍ଷମ, ବରିଷ୍ଠ ନାଗରିକ ଏବଂ ସମାଜର ଅବହେଳିତ ବର୍ଗର ସାମାଜିକ ଓ ଆର୍ଥିକ ଉନ୍ନତି ପାଇଁ ଏହି ସମୟ ମଧ୍ୟରେ ବହୁବିଧ ଯୋଜନା ପ୍ରଣୟନ କରାଯାଇଛି। ନାଗରିକ କଲ୍ୟାଣରୁ ଆରମ୍ଭ କରି ସମ୍ପୂର୍ଣ୍ଣ ସଶକ୍ତିକରଣ ଆଡ଼କୁ ଏହା ଏକ ଆଦର୍ଶ ପରିବର୍ତ୍ତନ ଭାବେ ଗ୍ରହଣ କରାଯାଇଛି। ପ୍ରଯୁକ୍ତିବିଦ୍ୟା ଉପଯୋଗ, ଦୃଢ଼ ଆଇନଗତ ସୁରକ୍ଷା ଏବଂ ଲକ୍ଷ୍ୟଭିତ୍ତିକ ଜୀବିକା ସୁଯୋଗ ମାଧ୍ୟମରେ ଦେଶବ୍ୟାପୀ ଗତ 12 ବର୍ଷ ମଧ୍ୟରେ 11 କୋଟିରୁ ଅଧିକ ଲୋକ ଉପକୃତ ହୋଇପାରିଛନ୍ତି। ଶିକ୍ଷାର୍ଥୀ, ବରିଷ୍ଠ ନାଗରିକ, ତୃତୀୟ ଲିଙ୍ଗୀ ବ୍ୟକ୍ତିବିଶେଷ ଏବଂ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଜୀବନ ଧାରଣର ମାନରେ ଉନ୍ନତି ଆସିଛି। ଡିଜିଟାଲ୍ ସ୍ୱଚ୍ଛତା ମାଧ୍ୟମରେ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିଛି। ଗତ 2021-22 ଆର୍ଥିକ ବର୍ଷରୁ ଆଧାର ଲିଙ୍କ୍ ମାଧ୍ୟମରେ ପ୍ରକୃତ ହିତାଧିକାରୀ ପାଖରେ ସରକାରଙ୍କ କଲ୍ୟାଣକାରୀ ଯୋଜନାର ଆର୍ଥିକ ରାଶି ସିଧାସଳଖ ପହଞ୍ଚପାରୁଛି, ଫଳରେ କୌଣସି ପ୍ରକାର ବେଆଇନ ଆର୍ଥିକ କାରବାର ତଥା ବିଳମ୍ବକୁ ପ୍ରତିହତ କରାଯାଇପାରିଛି। ତହସିଲଭୁକ୍ତ ଜାତି ଏବଂ ଅନ୍ୟାନ୍ୟ ଆର୍ଥିକ ପଛୁଆ ବର୍ଗର ଛାତ୍ରଛାତ୍ରୀ ଏହାର ସୁଫଳ ପାଇପାରୁଛନ୍ତି। ମ୍ୟାଟ୍ରିକ୍ ପରବର୍ତ୍ତୀ ବୃତ୍ତି ପ୍ରଦାନ ବ୍ୟବସ୍ଥା ଅଧିକ ସୁଦୃଢ଼ ଓ ସ୍ୱଚ୍ଛ ହୋଇପାରିଛି। ଏପର୍ଯ୍ୟନ୍ତ 6 କୋଟି 12 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ବୃତ୍ତି ବାବଦରେ 46,581.54 କୋଟି ପ୍ରଦାନ କରାଯାଇପାରିଛି। ଶ୍ରେଷ୍ଠ ଯୋଜନା ଅଧୀନରେ ଅନୁସୂଚିତ ଜାତିର ମେଧାବୀ ଛାତ୍ରଛାତ୍ରୀ ଦେଶର ପ୍ରତିଷ୍ଠିତ ବେସରକାରୀ ଆବାସିକ ବିଦ୍ୟାଳୟଗୁଡ଼ିକରେ ଗୁଣାତ୍ମକ ଶିକ୍ଷା ପାଇପାରୁଛନ୍ତି। ମ୍ୟାଟ୍ରିକ୍ ପୂର୍ବବର୍ତ୍ତୀ ଛାତ୍ରବୃତ୍ତି ଯୋଜନାରେ 2,99,00,000ରୁ ଅଧିକ ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ସୁନିଶ୍ଚିତ କରାଯାଇପାରିଛି। ଏ ବାବଦରେ ଏପର୍ଯ୍ୟନ୍ତ 4,893.3 କୋଟି ବ୍ୟୟ କରାଯାଇ ସାରିଲାଣି। ପ୍ରଧାନମନ୍ତ୍ରୀ ଯଶସ୍ୱୀ ଯୋଜନା ଅଧୀନରେ ସମାଜର ବିଭିନ୍ନ ବର୍ଗର ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା, ଆବାସିକ ଛାତ୍ରାବାସ ସୁବିଧା ଆଦି ପ୍ରଦାନ କରାଯାଇପାରିଛି। ଏ ବାବଦରେ 1,69,00,000ରୁ ଅଧିକ ଛାତ୍ରଛାତ୍ରୀଙ୍କୁ 15,555.53 କୋଟି ପ୍ରଦାନ କରାଯାଇସାରିଛି। ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କୁ ଆଇନଗତ ସୁରକ୍ଷା ପ୍ରଦାନ କରିବା ଲକ୍ଷ୍ୟ ନେଇ ଅନୁସୂଚିତ ଜାତି ଜନଜାତି ଅତ୍ୟାଚାର ନିବାରଣ ଆଇନରେ ଆବଶ୍ୟକ ସଂଶୋଧନ କରାଯାଇଛି। ଏ ସଂକ୍ରାନ୍ତ ମାମଲାଗୁଡ଼ିକର ତ୍ୱରିତ ଫଇସଲା ଲକ୍ଷ୍ୟ ନେଇ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା କରାଯାଇଛି। ଆଇନ ଉଲ୍ଲଙ୍ଘନକାରୀଙ୍କଠାରୁ ଆଦାୟ ହେଉଥିବା ଅର୍ଥର ସୁଫଳ ପୀଡ଼ିତଙ୍କୁ ପ୍ରଦାନ କରାଯାଉଛି। 2014 ପରଠାରୁ ଏପର୍ଯ୍ୟନ୍ତ ଏ ବାବଦରେ 5,12,17,00,000 ଆଦାୟ କରାଯାଇ 7,26,00,000 ପୀଡ଼ିତଙ୍କୁ ପ୍ରଦାନ କରାଯାଇଛି। ଜାତୀୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଶାମୁକ୍ତ ଭାରତ ଅଭିଯାନ ଏକ ଗଣ ଅଭିଯାନରେ ପରିଣତ ହୋଇଛି। ଏ କ୍ଷେତ୍ରରେ ବ୍ୟାପକ ସଚେତନତା ସୃଷ୍ଟି ହୋଇଛି। ନୂତନ ବ୍ୟବସାୟ ତଥା ଷ୍ଟାର୍ଟଅପ୍ ଆରମ୍ଭ କରିବାକୁ ଏହି ପାଣ୍ଠି ଅଧୀନରେ ଆର୍ଥିକ ସହାୟତା ପ୍ରଦାନର ବ୍ୟବସ୍ଥା ହୋଇଛି। 2018 102ତମ ସମ୍ଭିଧାନ ସଂଶୋଧନ ମାଧ୍ୟମରେ ରାଷ୍ଟ୍ରୀୟ ପଛୁଆବର୍ଗ କମିଶନକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ କରାଯାଇଛି। ସାମାଜିକ କ୍ଷେତ୍ରରେ ଆର୍ଥିକ

ତା ଦୁର୍ବଳ ଶ୍ରେଣୀର ସମୁଦାୟଙ୍କ ସ୍ୱାର୍ଥ ରକ୍ଷା ଏବଂ ସାମାଜିକ ନ୍ୟାୟ ପ୍ରଦାନ ଦିଗରେ ଏହା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଆଦିବାସୀ ସମ୍ପ୍ରଦାୟଙ୍କ ଜଳ ଜଙ୍ଗଲ ଓ ଜମି ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ଗତ 12 ବର୍ଷ ମଧ୍ୟରେ ସ୍ୱତନ୍ତ୍ର ବଜେଟ୍ ଓ ଯୋଜନାର ବ୍ୟବସ୍ଥା ହୋଇଛି। ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ପିଏମ୍ ଜନମନ ଅଭିଯାନ ଆଦି କାର୍ଯ୍ୟକାରୀ ହୋଇଛି। ଏହି ଆବାସିକ ବିଦ୍ୟାଳୟଗୁଡ଼ିକ ମାଧ୍ୟମରେ ନିଃଶୁଳ୍କ ଭାବରେ ଜନଜାତି ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଏବଂ କ୍ରୀଡ଼ା ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ପିଏମ୍ ଜନମନ ଯୋଜନା ଅଧୀନରେ ଦୁର୍ଗମ ଅଞ୍ଚଳ ସମ୍ପ୍ରଦାୟଙ୍କ ପାଖରେ ପକ୍କା ଘର, ସ୍ୱଚ୍ଛ ପାନୀୟ ଜଳ ଏବଂ ବିଦ୍ୟୁତ୍ ସଡ଼କ ଯୋଗାଯୋଗ ଓ ମୋବାଇଲ୍ ସଂଯୋଗ ଆଦି ସ୍ଥାପନ କରାଯାଇପାରିଛି। ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ପ୍ରତିବର୍ଷ ନଭେମ୍ବର 15 ତାରିଖରେ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଇ ସ୍ୱାଧୀନତା ସଂଗ୍ରାମରେ ଜନଜାତି ବର୍ଗର ଅବଦାନକୁ ସ୍ୱୀକୃତି ପ୍ରଦାନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ଗଣତାନ୍ତ୍ରିକ ଏବଂ କଲ୍ୟାଣକାରୀ ରାଷ୍ଟ୍ର ଭାବରେ ଭାରତକୁ ଗଢ଼ି ତୋଳିବାରେ ଏହି ପଦକ୍ଷେପଗୁଡ଼ିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ତୃଣମୂଳ ସ୍ତରରେ ସମାନ ଅଧିକାର, ସମ୍ମାନ ଏବଂ ସୁଯୋଗ ମାଧ୍ୟମରେ ଦେଶର ବିକାଶରେ ସମସ୍ତଙ୍କୁ ସାମିଲ କରାଯିବା ସମ୍ଭବ ହୋଇପାରିଛି।

0: ଆଜିର ପ୍ରସଙ୍ଗରେ ଶୁଣିଲେ ସାମାଜିକ ଜୀବନ ପରିବର୍ତ୍ତନରେ ସଶକ୍ତ ପଦକ୍ଷେପ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସୁକନ୍ୟା ଜେନା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ
1: ନମସ୍କାର ନ୍ୟୁଜ୍ ହେଡ୍ଲାଇନ୍ ସହ ମୁଁ ସୁକନ୍ୟା ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ରଜ ସଂକ୍ରାନ୍ତି ଉପଲକ୍ଷେ ଛୁଟି ଯୋଗୁଁ ବନ୍ଦ ରହିବ ରାଜ୍ୟରେ 64 ସ୍ଥାନ ନାମର ଇଂରାଜୀ ନାମ ସଂଶୋଧନ ନେଇ କ୍ୟାବିନେଟ୍ ନିଷ୍ପଭି ନେବା ପରେ ମାସେ ମଧ୍ୟରେ ରାଜ୍ୟର ସମସ୍ତ ଅଫିସ୍ କିମ୍ବା ପ୍ରତିଷ୍ଠାନର ନାଁ ସଠିକ୍ ଭାବରେ ଲେଖାଯିବ ଏବଂ ଉଚ୍ଚାରଣ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଆଇନ ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଋଷିକୁଲ୍ୟା ନଦୀ ଉପରେ 152.10 କୋଟି ଟଙ୍କାର ନିର୍ମାଣାଧୀନ କଂସାରୀଗଣ୍ଡ ବ୍ୟାରେଜ୍କୁ ବୁଲି ଦେଖିବା ସହ ଆସନ୍ତା ବର୍ଷ ମାର୍ଚ୍ଚ ମାସ ସୁଦ୍ଧା କାମ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା 19 ଓ 20 ଦୁଇଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଛନ୍ତି 20 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଇରଙ୍ଗପୁର ଗସ୍ତ କରିବେ ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ 125 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି ରଥଯାତ୍ରା ପାଇଁ ରଥକଳାରେ ଅଗଭୂଇଁ ବା ତୃତୀୟ ଭୂଇଁ ସ୍ଥାପନ ଶେଷ ହୋଇଛି 27 ପାର୍ଶ୍ୱ ଦେବାଦେବୀଙ୍କ ସହ 6 ଦ୍ୱାରପାଳ ଓ ସଖୀରେ ରଙ୍ଗ ଦିଆଯାଇଛି ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ 2026 ଚିଠା ପ୍ରକାଶ ପାଇଛି ଘରଭଡ଼ା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଲିଖିତ ଘରଭଡ଼ା ଚୁକ୍ତି ବାଧ୍ୟତାମୂଳକ କରାଯାଇଛି 2 ଭଡ଼ା ପ୍ରାଧିକରଣ ଓ ଥାନାରେ ପଞ୍ଜିକରଣ କରିବାକୁ ବାଧ୍ୟତାମୂଳକ ହେବ ଭାରତ ଆଫଗାନିସ୍ତାନ ମଧ୍ୟରେ ଧର୍ମଶାଳାରେ ପ୍ରଥମ ଦିନିକିଆ ମ୍ୟାଚ୍ ଆୟୋଜିତ ହେଉଛି ଟସ୍ ଜିତି ଟିମ୍ ଇଣ୍ଡିଆ ପ୍ରଥମେ ବୋଲିଂ ପାଇଁ ନିଷ୍ପଭି ନେଇଛି ବର୍ଷା ଯୋଗୁଁ ମ୍ୟାଚ୍ 25 ଓଭରକୁ ହ୍ରାସ ପାଇଛି 5 ଓଭର ପାୱାର ପ୍ଲେ ରହିଛି ବର୍ତ୍ତମାନ ପାଇଁ ନ୍ୟୁଜ୍ ହେଡ୍ଲାଇନ୍ ସେତିକି ପରବର୍ତ୍ତୀ ନ୍ୟୁଜ୍ ହେଡ୍ଲାଇନ୍ ଶୁଣିପାରିବେ ରାତି 8 ସମୟରେ

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି କୁମାର ବାପି ଓ ଶୈଳଭାମା କଥାଚିତ୍ର ତୁ ଆଉ ମୁଁ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଫ୍ରାନ୍ସ ଓ ସ୍ଲୋଭାକିଆକୁ ପ୍ରଧାନମନ୍ତ୍ରୀଙ୍କ ଛଅଦିନିଆ ଗସ୍ତ ଆରମ୍ଭ। ନିସ୍ଠାରେ ଆସନ୍ତାକାଲି ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମରେ ଦେବେ ଯୋଗ। ଇନ୍ଦୋର ଘୋଷଣାନାମା ସହ ଉଦ୍ଯାପିତ ହେଲା ପାଞ୍ଚଦିନିଆ ବ୍ରିକ୍ସ କୃଷି ସମ୍ମିଳନୀ। ଭାରତୀୟ ସ୍ଥଳସେନାର ପରବର୍ତ୍ତୀ ମୁଖ୍ୟ ଭାବେ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ। ଆସାମର ଜୋରହାଟ ବାୟୁସେନା ଘାଟିରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ପାଞ୍ଚ ଜଣ ସେନା କର୍ମଚାରୀଙ୍କ ମୃତ୍ୟୁ ଏବଂ ଧର୍ମଶାଳାଠାରେ ଜାରି ରହିଛି ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଛଅଦିନିଆ ଫ୍ରାନ୍ସ ଓ ସ୍ଲୋଭାକିଆ ଗସ୍ତରେ ଯାଇଛନ୍ତି। ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି ଆସନ୍ତାକାଲି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ସହ ନିସ୍ଠାରେ ଦ୍ୱିପାକ୍ଷିକ ଆଲୋଚନା କରିବେ। ଉଭୟ ନେତା ଭାରତ ଓ ଫ୍ରାନ୍ସ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ନେଇ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ସେଠାରେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମରେ ଉଭୟ ନେତା ମିଳିତ ଭାବେ ଉଦ୍ଘାଟନ କରିବେ। ଗସ୍ତର ଅବ୍ୟବହିତ ପୂର୍ବରୁ ନୂଆଦିଲ୍ଲୀଠାରେ ଶ୍ରୀ ମୋଦି କହିଛନ୍ତି ଭାରତର ରଣନୈତିକ ଦୃଷ୍ଟିକୋଣରେ ଫ୍ରାନ୍ସରେ ଏକ ବିଶେଷ ସ୍ଥାନ ରହିଛି। ଦ୍ୱିପାକ୍ଷିକ ଆର୍ଥିକ ଏବଂ ସାଂସ୍କୃତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଏହାପରେ ନିସ୍ରୁ ଶ୍ରୀ ମୋଦି ଆସନ୍ତାକାଲି ସ୍ଲୋଭାକିଆକୁ ଦୁଇଦିନିଆ ଗସ୍ତରେ ଯିବେ। ସ୍ଲୋଭାକିଆ ଗସ୍ତ ସାରି ଶ୍ରୀ ମୋଦି ଫ୍ରାନ୍ସର ଏଭିଏନ୍କୁ ଗସ୍ତ କରିବେ। ସେଠାରେ 16 ଏବଂ 17 ତାରିଖରେ ଜି7 ଶିଖର ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଜି7 ସମ୍ମିଳନୀରେ ଭାରତର ଉପସ୍ଥିତି ବୈଷୟିକ ସ୍ତରରେ ବର୍ଦ୍ଧିତ ଦକ୍ଷତାକୁ ପ୍ରତିପାଦନ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଏହାପରେ 18 ତାରିଖରେ ଶ୍ରୀ ମୋଦି ପ୍ୟାରିସ୍ଠାରେ ପହଞ୍ଚ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ସହ ମିଳିତ ଭାବେ ଭିବାଟେକ୍ 2026 କାର୍ଯ୍ୟକ୍ରମରେ ଯୋଗଦେବେ। ମଧ୍ୟପ୍ରଦେଶର ଇନ୍ଦୋରରେ ଚାଲିଥିବା ପାଞ୍ଚଦିନିଆ ବ୍ରିକ୍ସ କୃଷି ସମ୍ମିଳନୀ ଆଜି ଏକ ଉଲ୍ଲେଖନୀୟ ଘୋଷଣାନାମା ସହ ଉଦ୍ଯାପିତ ହୋଇଛି। ସମ୍ମିଳନୀ ଶେଷରେ ପ୍ରସ୍ତୁତ ଇନ୍ଦୋର ଘୋଷଣାନାମା ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି। ଖାଦ୍ୟ ସୁରକ୍ଷା, କୃଷକ କଲ୍ୟାଣ, ଜଳବାୟୁ ଅନୁକୂଳ କୃଷି ଏବଂ କୃଷିକ୍ଷେତ୍ର ପାଇଁ ବାଣିଜ୍ୟ ଓ ଡିଜିଟାଲ୍ ପ୍ରସଙ୍ଗ ଉପରେ ଏହି ଘୋଷଣାନାମା ଅଧୀନରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପଭି ନିଆଯାଇଛି। କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ବିଶ୍ୱର ପ୍ରାୟ ଅର୍ଦ୍ଧେକ ଜନସଂଖ୍ୟାକୁ ପ୍ରତିନିଧିତ୍ୱ କରନ୍ତି। ବିଶ୍ୱ କୃଷି ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଏହି ରାଷ୍ଟ୍ରଗୁଡ଼ିକର 42% ଅବଦାନ ରହିଛି। ଇନ୍ଦୋର ଘୋଷଣାନାମା ବ୍ରିକ୍ସ ରାଷ୍ଟ୍ରଗୁଡ଼ିକର ସାମୁହିକ ଇଚ୍ଛାଶକ୍ତି ଏବଂ ସହଭାଗୀ ଦାୟିତ୍ୱର ପ୍ରତୀକ ବୋଲି ଶ୍ରୀ ଚୌହାନ କହିଛନ୍ତି। ସମ୍ମିଳନୀରେ 4 ନୂତନ ସଂସ୍ଥାଗତ ପଦକ୍ଷେପ ଉପରେ ଘୋଷଣା କରାଯାଇଛି। ଶ୍ରୀ ଚୌହାନ କହିଛନ୍ତି ଚାଷୀଙ୍କୁ ପ୍ରତି ୟୁରିଆ ବ୍ୟାଗ୍ ପିଛା 266 ଟଙ୍କା ଏବଂ ଡିଏପି 1350 ଟଙ୍କାରେ ଯୋଗାଇବା ଜାରି ରଖିବେ। ଏ ସଂକ୍ରାନ୍ତ ଅତିରିକ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ସେ ଘୋଷଣା କରିଛନ୍ତି। ସମ୍ମିଳନୀ ଶେଷରେ ସଦସ୍ୟ ଦେଶଗୁଡ଼ିକର ପ୍ରତିନିଧିଗଣ ମେଘଦୂତ ଗାର୍ଡେନ୍ଠାରେ ମିଳିତ ଭାବେ ଚାରାରୋପଣ କରିବା ସହ ବ୍ରିକ୍ସ ବାଟିକା ପ୍ରତିଷ୍ଠା କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଜନସଂଖ୍ୟାଗତ ପରିବର୍ତ୍ତନ ଆଧାରିତ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ସୀମାବର୍ତ୍ତୀ ଅଞ୍ଚଳ ଏବଂ ମେଟ୍ରୋ ସହର ତଥା ଶିଳ୍ପଭିତ୍ତିକ ଅଞ୍ଚଳଗୁଡ଼ିକରେ ଜନସଂଖ୍ୟା ପରିବର୍ତ୍ତନ ନେଇ ଅଧ୍ୟୟନ କରିବାକୁ ଶ୍ରୀ ଶାହା କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତମାସରେ ଦେଶରେ ଜନସଂଖ୍ୟାଗତ ପରିବର୍ତ୍ତନ ଉପରେ ତର୍ଜମା କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି କେନ୍ଦ୍ର ସରକାର ଗଠନ କରିଥିଲେ। ଜନସଂଖ୍ୟାଗତ ପରିବର୍ତ୍ତନ ଏବଂ ଏ ସଂକ୍ରାନ୍ତ ଆହ୍ୱାନର ମୁକାବିଲା ପାଇଁ ଏକ ରୂପରେଖ ପ୍ରସ୍ତୁତ କରିବାକୁ କମିଟିକୁ ଦାୟିତ୍ୱ ଅର୍ପଣ କରାଯାଇଛି। ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ ପରବର୍ତ୍ତୀ ଭାରତୀୟ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ। ସେ ବର୍ତ୍ତମାନ ସେନାର ଉପମୁଖ୍ୟ ଭାବେ

କାର୍ଯ୍ୟ କରୁଛନ୍ତି। ଲେଫ୍ଟନାଣ୍ଟ ଜେନେରାଲ ଶ୍ରୀ ସେଠ କାର୍ଯ୍ୟରତ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କଠାରୁ ଆସନ୍ତା 30 ତାରିଖରେ ଦାୟିତ୍ୱ ଗ୍ରହଣ କରିବେ। ଦେଶର ସହରାଞ୍ଚଳଗୁଡ଼ିକ ଆର୍ଥିକ ଦୃଷ୍ଟିରୁ ସୁଦୃଢ଼, ସ୍ଥାୟୀ ପରିବେଶ ସମାବେଶୀ ଏବଂ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଉନ୍ନତ ଏବଂ ସାଂଗଠନିକ ଭାବରେ ସ୍ଥିର ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର କହିଛନ୍ତି। ନୂଆଦିଲ୍ଲୀରେ ଆଜି ଜାତୀୟ ସହରାଞ୍ଚଳ ବ୍ୟାପାର ପ୍ରତିଷ୍ଠାନ ଏନ୍ଆଇୟୁଏର ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ସମ୍ବୋଧନ କରି ଶ୍ରୀ ମିଶ୍ର ଏହା କହିଛନ୍ତି। ସେ କହିଛନ୍ତି ସହରାଞ୍ଚଳଗୁଡ଼ିକୁ ସଂସ୍ଥାଗତ ଭାବେ ଦକ୍ଷ କରିବା ଏବଂ ବିକାଶ ମାଧ୍ୟମରେ ସମର୍ଥନ ପ୍ରଦାନ କରିବାରେ ଏନ୍ଆଇୟୁଏର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆର୍ଥିକ ଅଭିବୃଦ୍ଧି, ବ୍ୟାପକ ଭିଭିଭୂମି କ୍ଷେତ୍ର, ଡିଜିଟାଲ ରୂପାନ୍ତରଣ, ନବସୃଜନ ଏବଂ ସହରୀକରଣ ମାଧ୍ୟମରେ ଭାରତ ବିକାଶ ପଥରେ ଗତି କରୁଛି। ଏଥିସହ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି ହେଉଛି ବୋଲି ଶ୍ରୀ ମିଶ୍ର କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଡିଜିଟାଲ ସାର୍ବଜନୀନ ଭିଭିଭୂମି, ଆର୍ଥିକ ସମାବେଶ, ନବୀକରଣୀୟ ଶକ୍ତି, ପରିଚାଳନା ଏବଂ ସାର୍ବଜନୀନ ସେବା କ୍ଷେତ୍ରରେ ଭାରତ ଦ୍ରୁତ ଅଗ୍ରଗତି କରିବା ସହ ଉଭୟ ଦକ୍ଷତା ଏବଂ ଆତ୍ମବିଶ୍ୱାସ କୁ ପ୍ରତିପାଦନ କରିପାରିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି। ଆସାମର ଜୋରହାଟ ବାୟୁସେନା ଘାଟିରେ ଆଜି ସକାଳେ ଏକ AN-32 ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ 5 ଜଣ ସେନା କର୍ମଚାରୀଙ୍କର ମୃତ୍ୟୁ ହୋଇଛି। ନିୟମିତ ଉଡ଼ାଣ ସମୟରେ ଅବତରଣ ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ସହ ଏଥିରେ ନିଆଁ ଲାଗିଯାଇଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଭାରତୀୟ ବାୟୁସେନା ଏ ସମ୍ପର୍କରେ ସୂଚନା ଦେଇ ମୃତକଙ୍କ ସମ୍ପର୍କରେ ଘୋଷଣା କରିଛି। ଏହି ଦୁର୍ଘଟଣାରେ ବାୟୁସେନା ଗଭୀର ଦୁଃଖ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛି। ଦୁର୍ଘଟଣାର କାରଣ ଜାଣିବା ପାଇଁ କୋର୍ଟ ଅଫ୍ ଏନ୍କ୍ୱାରୀ ନିର୍ଦ୍ଦେଶ ଦିଆଯାଇଛି। ଦୁର୍ଘଟଣାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି 5 ଜଣଯାକ କର୍ମଚାରୀଙ୍କ ସର୍ବୋଚ୍ଚ ବଳିଦାନ ସେମାନଙ୍କ ସାହସ ଓ ଦେଶସେବା ସମସ୍ତଙ୍କୁ ପ୍ରେରଣା ପ୍ରଦାନ କରିବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ସମଗ୍ର ଦେଶରେ ଶିକ୍ଷା, ଦକ୍ଷତା, ନବସୃଜନ ଏବଂ ଷ୍ଟାର୍ଟଅପ୍ର ଏକ ନୂତନ ସଂସ୍କୃତିର ଅଭ୍ୟୁଦୟ ଘଟିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଦ୍ୱାରା ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ଉଚ୍ଚଶିକ୍ଷା ନେଟ୍ୱାର୍କରେ ପରିଣତ ହୋଇଛି। ଏପରିକି ବିଶ୍ୱସ୍ତରରେ ଭାରତ ଦ୍ୱିତୀୟ ସର୍ବବୃହତ୍ କୃତ୍ରିମ ବୁଦ୍ଧିମତା ଦକ୍ଷତା ସମ୍ପନ୍ନ ରାଷ୍ଟ୍ର ଭାବେ ଉଭା ହୋଇଛି ବୋଲି ଶ୍ରୀ ଶାହା କହିଛନ୍ତି। 2 ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ ସହିତ ଭାରତ ବିଶ୍ୱର ତୃତୀୟ ସର୍ବବୃହତ୍ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ପରିଣତ ହୋଇଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶର 60 ନିୟୁତରୁ ଅଧିକ ଯୁବକଙ୍କ ଦକ୍ଷତା ବୃଦ୍ଧି ସମ୍ଭବ ହୋଇପାରିଛି। 120 ନିୟୁତରୁ ଅଧିକ ମୁଦ୍ରା ଋଣ ଏବଂ 300ରୁ ଅଧିକ ମହାକାଶ କ୍ଷେତ୍ର ଆଧାରିତ ଷ୍ଟାର୍ଟଅପ୍ ଯୁବବର୍ଗଙ୍କ ସୃଜନଶୀଳତା ଏବଂ ଉଦ୍ୟୋଗୀ ଚିନ୍ତାଧାରାକୁ ପ୍ରତିଫଳନ କରୁଛି ବୋଲି ଶ୍ରୀ ଶାହା କହିଛନ୍ତି। ଦେଶରେ ଆଇଆଇଟି ଏବଂ ଏମ୍ସ ସମେତ 1200ରୁ ଅଧିକ ବିଶ୍ୱବିଦ୍ୟାଳୟ, 1000ରୁ ଅଧିକ ଖେଲୋ ଇଣ୍ଡିଆ କେନ୍ଦ୍ର ଏବଂ 34 ରାଜ୍ୟ ଉତ୍କର୍ଷ କେନ୍ଦ୍ର ମାଧ୍ୟମରେ ଯୁବବର୍ଗ କ୍ରୀଡ଼ା କ୍ଷେତ୍ରରେ ନୂତନ ମାନଦଣ୍ଡ ପ୍ରତିଷ୍ଠା କରୁଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି। ପାରମ୍ପରିକ ଜ୍ଞାନକୁ ଆଧୁନିକ ପ୍ରଯୁକ୍ତିବିଦ୍ୟା ସହ ମିଶ୍ରଣ କରି ଭାରତ ବୈଷୟିକ ସ୍ତରରେ କୃଷି କ୍ଷେତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ର ହୋଇପାରିବ ବୋଲି ଲୋକସଭା ବାଚସ୍କତି ଓମ୍ ବିର୍ଲା କହିଛନ୍ତି। 2047 ବିକଶିତ ଭାରତ ପାଇଁ ନିରନ୍ତର କୃଷି, ପରମ୍ପରା, ପ୍ରଯୁକ୍ତିବିଦ୍ୟା ଏବଂ ନିରନ୍ତରତାର ଫଳାଫଳ ଶୀର୍ଷକ ଏକ ଦୁଇଦିନିଆ ଜାତୀୟ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧନ କରି ଶ୍ରୀ ବିର୍ଲା ଏହା କହିଛନ୍ତି। ସେ କହିଛନ୍ତି ନିରନ୍ତର କୃଷି ନବସୃଜନ ଓ ଗବେଷଣାଭିତ୍ତିକ ବିକାଶିତ ଭାରତର ମୂଳଦୁଆ ଗଠନ କରିଥାଏ। ଭାରତରେ କୃଷି ଏକ ଅର୍ଥନୈତିକ କ୍ଷେତ୍ର ଭାବେ ପରିଗଣିତ ହେବା ସହ ଏହା ଦେଶର ସଂସ୍କୃତି, ସଭ୍ୟତା ଏବଂ ଜୀବନଶୈଳୀର ଏକ ଅବିଚ୍ଛେଦ୍ୟ ଅଂଶ ବୋଲି ଶ୍ରୀ ବିର୍ଲା କହିଛନ୍ତି। ଖାଦ୍ୟ ସୁରକ୍ଷା, ଗ୍ରାମାଞ୍ଚଳ ବିକାଶ, ସାମାଜିକ ସଦ୍ଭାବନା ଏବଂ ସମାବେଶୀ ଅଭିବୃଦ୍ଧି ସୁନିଶ୍ଚିତ କରି କୃଷିକ୍ଷେତ୍ର ବିକଶିତ ଭାରତ ଦୃଷ୍ଟିକୋଣର ପ୍ରମୁଖ ପ୍ରସଙ୍ଗ ରହିବ ବୋଲି ସେ କହିଛନ୍ତି। ବୈଜ୍ଞାନିକ, ଗବେଷକ, ନୀତି ନିର୍ଦ୍ଧାରକ ପ୍ରମୁଖ କୃଷିକ୍ଷେତ୍ରକୁ ଦୀର୍ଘକାଳୀନ ସମୃଦ୍ଧି ପଥରେ ଆଗେଇ ନେବା ପାଇଁ ଆତ୍ମନିର୍ଭରଶୀଳ ମଡେଲ ପ୍ରସ୍ତୁତ କରିବାକୁ ଶ୍ରୀ ବିର୍ଲା ଆହ୍ୱାନ ଦେଇଛନ୍ତି। ଦେଶବ୍ୟାପୀ ଏକ ରାଷ୍ଟ୍ର ଏକ ନିର୍ବାଚନ ପ୍ରସ୍ତାବ କାର୍ଯ୍ୟକାରୀ କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ୍ କହିଛନ୍ତି। ପୁଡୁଚେରୀଠାରେ ଆଜି ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଡକ୍ଟର ମୁରୁଗାନ୍ କହିଛନ୍ତି ଏକକାଳୀନ ନିର୍ବାଚନ ଖର୍ଚ୍ଚ ହ୍ରାସ ଏବଂ ମାନବ ସମ୍ଭଳର ଦକ୍ଷ ପରିଚାଳନାକୁ ସୁନିଶ୍ଚିତ କରିବ। ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ଦିନିକିଆ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍କୁ 25 ଓଭରରେ ସୀମିତ ରଖାଯାଇଛି। ବର୍ଷା ଯୋଗୁଁ ମ୍ୟାଚ୍ର ଓଭର ସଂଖ୍ୟାକୁ ହ୍ରାସ କରାଯାଇଛି। ଟସ୍ ଜିତି ଭାରତ ଆଫଗାନିସ୍ତାନକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ସମ୍ଭାଦ ପ୍ରସ୍ତୁତ ହେବା ବେଳକୁ ଆଫଗାନିସ୍ତାନ 15 ଓଭରରେ 3 ୱିକେଟ୍

0: ବିନିମୟରେ 140 ରନ୍ ସଂଗ୍ରହ କରିଥିଲା। 2026 ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ ବି ପର୍ଯ୍ୟାୟରେ ଏକ ମ୍ୟାଚ୍ରେ ଆଜି କାତାର ଏବଂ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ମୁକାବିଲା ହେବ। ସାନ୍ଫ୍ରାନ୍ସିସ୍କୋ ବେ ଏରିଆ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 12:30 ଆରମ୍ଭ ହେବ। ପୂର୍ବରୁ ଗ୍ରୁପ୍ ଡି ପର୍ଯ୍ୟାୟ ଏକ ମ୍ୟାଚ୍ରେ ପାରାଗୁଏକୁ 4-1 ଗୋଲ୍ରେ ଯୁକ୍ତରାଷ୍ଟ୍ର ଆମେରିକା ପରାସ୍ତ କରିଛି। ଅନ୍ୟ ଏକ ମ୍ୟାଚ୍ରେ କାନାଡ଼ା ଏବଂ ବୋସ୍ନିଆ ହର୍ଜେଗୋଭିନିଆ ମଧ୍ୟରେ ଖେଳ 1-1 ଗୋଲ୍ରେ ଅମୀମାଂସିତ ଭାବେ ଶେଷ ହୋଇଛି। ଫ୍ରାନ୍ସ ଓ ସ୍ଲୋଭାକିଆକୁ ପ୍ରଧାନମନ୍ତ୍ରୀଙ୍କ 6-ଦିନିଆ ଗସ୍ତ ଆରମ୍ଭ। ନିସ୍ଠାରେ ଆସନ୍ତାକାଲି ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମରେ ଦେବେ ଯୋଗ। ଇନ୍ଦୋର ଘୋଷଣାନାମା ସହ ଉଦ୍ଯାପିତ ହେଲା 5-ଦିନିଆ ବ୍ରିକ୍ସ କୃଷି ସମ୍ମିଳନୀ। ଭାରତୀୟ ସ୍ଥଳସେନାର ପରବର୍ତ୍ତୀ ମୁଖ୍ୟ ଭାବେ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍। ଆସାମର ଜୋରହାଟ ବାୟୁସେନା ଘାଟିରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ 5 ଜଣ ସେନା କର୍ମଚାରୀଙ୍କ ମୃତ୍ୟୁ ଏବଂ ଧର୍ମଶାଳାଠାରେ ଜାରି ରହିଛି ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୂଆପଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନୂଆପଡ଼ା ସମ୍ଭାଦଦାତା ତପନ ରଞ୍ଜନ ଦାସ ଓ ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। ଜିଲ୍ଲା ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ସଚେତନ ଏବଂ ପ୍ରୋହାହନ କାର୍ଯ୍ୟକ୍ରମ ଜିଲ୍ଲା ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସ ଅଧ୍ୟକ୍ଷତା କରି ଯୁବ ଉଦ୍ୟୋଗୀଙ୍କୁ ଆବଶ୍ୟକ ସହାୟତା ସମସ୍ତ ପ୍ରକାର ପ୍ରୋହାହନ ପ୍ରଦାନ କରାଯିବ ବୋଲି କହିଛନ୍ତି।
2: ଉଦ୍ୟୋଗୀ ସେମାନଙ୍କର ସହିତ ଆମେ ଆଲୋଚନା କରୁଥିଲୁ ଏବଂ ଯେଉଁମାନେ ଆମର ଅଛନ୍ତି ଶିକ୍ଷିତ ବେକାରୀ ଯୁବକ ସେମାନେ ମଧ୍ୟ ସେମାନଙ୍କର ଅନୁପ୍ରାଣିତ ହୋଇଛନ୍ତି ଯେ ସେମାନେ କିଭଳି ଆଗ ଅବସ୍ଥାରେ ଥିଲେ ଏବେ କେମିତି ସେମାନେ ପ୍ରତିଷ୍ଠିତ ଏଣ୍ଟରପ୍ରିନର ହୋଇଛନ୍ତି ସେସବୁ ଆଖି ଆଗରେ ରଖିକି ଆମେ ଗୋଟେ ଇଣ୍ଟ୍ରାକ୍ସନ ପ୍ରୋଗ୍ରାମ କରିଥିଲୁ। ଏହା ଫଳପ୍ରସୂ ହୋଇଛି ଏବଂ ଆମ ଜିଲ୍ଲାର ଯେଉଁମାନେ ଭଲ ଉଦ୍ୟୋଗପତି ସେମାନଙ୍କୁ ମଧ୍ୟ ଆମେ ସହଯୋଗ ଜ୍ଞାପନ କଲୁ ସମ୍ପୃକ୍ତ କଲୁ। ଏହା ଏକ ପରମ୍ପରା ସୁସ୍ଥ ପରମ୍ପରା ଯଦ୍ୱାରା ଯେଉଁମାନେ ପ୍ରତିଷ୍ଠିତ ହୋଇଛନ୍ତି ସେମାନେ ମଧ୍ୟ ଯେଉଁମାନେ ପ୍ରତିଷ୍ଠିତ ହେବାକୁ ଚାହୁଁଛନ୍ତି ଏବଂ ସେମାନେ ଅସୁବିଧାର ସମ୍ମୁଖୀନ ସେମାନଙ୍କ ହାତ ଧରି ସେ ତାଙ୍କୁ ଆଗକୁ ନେବେ ଏବଂ ସେମାନଙ୍କୁ ମଧ୍ୟ ଗୋଟେ ମୁଖ୍ୟ ସ୍ରୋତରେ ସାମିଲ କରିବେ ଯଦ୍ୱାରା ସେମାନେ ମଧ୍ୟ ଆସନ୍ତା ଦିନମାନଙ୍କରେ ଉଦ୍ୟୋଗପତି ଏବଂ ଶିଳ୍ପପତି ଆମ ଜିଲ୍ଲା ପାଇଁ ହୋଇପାରିବେ।
1: ନୂଆପଡ଼ା ଜିଲ୍ଲା ଖଡ଼ିଆଳସ୍ଥିତ କ୍ଷେତ୍ରୀୟ ଭବନଠାରେ ବିଶ୍ୱ ଶିଶୁ ଶ୍ରମିକ ଉଚ୍ଛେଦ ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ ଯୋଗଦେଇ ଶିଶୁ ଶ୍ରମିକ ଉଚ୍ଛେଦ କରିବା ନାଗରିକଙ୍କ କର୍ତ୍ତବ୍ୟ ଅଟେ ବୋଲି ମତବ୍ୟକ୍ତ କରିଥିଲେ। ଶିଶୁ ଶ୍ରମିକ ଉଚ୍ଛେଦ ପାଇଁ ଏକ ଟାସ୍କଫୋର୍ସ କମିଟି ଗଠନ କରି ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ଶ୍ରମ ଅଧିକାରୀ ଜସ୍ମିନ୍ ବେହେରା କହିଛନ୍ତି।
3: ନୂଆପଡ଼ା ଜିଲ୍ଲାରେ ଶିଶୁ ଶ୍ରମିକ ବ୍ୟବସ୍ଥା ବନ୍ଦ କରିବା ପାଇଁ ଆଜି ସକାଳୁ ମାନ୍ୟବର କଲେକ୍ଟରଙ୍କ ହାତରୁ ଗୋଟେ ରଥ ଛଡ଼ା ଯାଇଛି ଯୋଉଟାକି ପୁରା ନୂଆପଡ଼ା ଜିଲ୍ଲା ବୁଲିବ ଆଉ ସବୁ ଜାଗାରେ ପ୍ରଚାର କରିବ ଯେ ଏବଂ 14 ବର୍ଷରୁ କମ୍ ବୟସ୍କ ଶିଶୁମାନଙ୍କୁ ନିଜ ଘରେ କିମ୍ବା କୌଣସି ବ୍ୟବସାୟ ପ୍ରତିଷ୍ଠାନରେ ନିୟୋଜିତ କରନ୍ତୁ ନାହିଁ। ସେଥିପାଇଁ ଏଠି ଗୋଟେ ଆମର ମିଟିଂ ବି ଚାଲିଛି ଯୋଉ ମିଟିଂରେ ଯୋଉମାନେ ଶିଶୁ ଶ୍ରମିକ ପାଇଁ କାମ କରୁଛନ୍ତି ତ ପ୍ରତ୍ୟେକ ଦିଗରୁ ଲୋକମାନେ ଆସିଛନ୍ତି ତ ତାଙ୍କର ମତମାନେ ସେମାନେ ରଖୁଛନ୍ତି ତ ଆମେ କେମିତି ଷ୍ଟେପ୍ ନେଲେ ପୁରା ନୂଆପଡ଼ା ଡିଷ୍ଟ୍ରିକ୍ଟଟା ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା ଭାବେ ଘୋଷିତ ହେବ।
1: ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ସ୍ୱତନ୍ତ୍ର ସଘନ ସଂଶୋଧନ 2026 କାର୍ଯ୍ୟକ୍ରମ ଅଧୀନରେ ଭୋଟର ତାଲିକାର ସଂଶୋଧନ ଓ ପରିଗଣନା ଫର୍ମ ଡିଜିଟାଇଜେସନ କାର୍ଯ୍ୟର ଅଗ୍ରଗତି ନେଇ ନୂଆପଡ଼ା ବ୍ଲକ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ ଉପଜିଲ୍ଲାପାଳ ତଥା ଭୋଟର ପଞ୍ଜୀକରଣ ଅଧିକାରୀ ସୁର୍ମି ସୋରେନ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟରେ ନିୟୋଜିତ ବୁଥ୍ସ୍ତରୀୟ ଅଧିକାରୀମାନଙ୍କ ଦ୍ୱାରା ପରିଗଣନା ଫର୍ମ ବିତରଣ କରି ଫର୍ମ ସଂଗ୍ରହ ଏବଂ ଡିଜିଟାଇଜେସନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଏହି ଅବସରରେ 71 ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟାନୱାର୍ଡ 2 ଅଞ୍ଚଳର ବୁଥ୍ ନମ୍ଘର 188ର ବିଏଲ୍ଓ ହୀରାଲାଲ ପଟେଲଙ୍କୁ ତାଙ୍କର କାର୍ଯ୍ୟଦକ୍ଷତା ପାଇଁ ପ୍ରଶଂସାପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଛି। ହୀରାଲାଲ ପଟେଲ ନିଜ ଅଧୀନସ୍ଥ ବୁଥ୍ର ସମସ୍ତ ପରିଗଣନା ଫର୍ମର 100% ବିତରଣ ଓ ସଂଗ୍ରହ ସହିତ 100% ଡିଜିଟାଇଜେସନ କାର୍ଯ୍ୟକୁ ନିର୍ଭୁଲ ଭାବେ ସମ୍ପନ୍ନ କରିଥିଲେ। ନୂଆପଡ଼ା ଜିଲ୍ଲାକୁ ଅତ୍ୟାଧୁନିକ କୃଷି ଜିଲ୍ଲାରେ ପରିଣତ କରିବାକୁ ଜିଲ୍ଲାପାଳ ମଧୁସୂଦନ ଦାସ ଆହ୍ୱାନ ଦେଇଛନ୍ତି। ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଣତୀ ରାଣୀ ପ୍ରଧାନ ବୈଠକର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ। ଖରିଫ 2026 ଋତୁ ପାଇଁ ଜିଲ୍ଲାରେ ମୋଟ 1,67,830 ହେକ୍ଟର ଅଞ୍ଚଳରେ ଚାଷ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଅଛି। ସେଥିମଧ୍ୟରୁ 93,700 ହେକ୍ଟରରେ ଧାନ, 7,600 ହେକ୍ଟରରେ ମକା, 5,170 ହେକ୍ଟରରେ ମିଲେଟ୍ ଏବଂ 26,120 ହେକ୍ଟରରେ ଡାଲି ଜାତୀୟ ଫସଲ ଚାଷ କରାଯାଇଛି।

0: ଜିଲ୍ଲା ତିନିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗିଦାରିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖଡ଼ିଆଳ ଏନ୍ଏସ୍ସି ନିର୍ବାହୀ ଅଧିକାରୀ ସ୍ୱାଧୀନ କେତନ ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଲୋକଙ୍କ ସମସ୍ୟା ଓ ତା'ର ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜୁନ୍ 23 ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ନୂଆପଡ଼ା ଜିଲ୍ଲାରେ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନର ଜିଲ୍ଲାସ୍ତରୀୟ ସମୀକ୍ଷା ଓ ଯୋଜନା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଲକ୍ଷପତି ଦିଦି ସୃଷ୍ଟି, ବ୍ୟାଙ୍କ ଲିଙ୍କେଜ, ବ୍ୟକ୍ତିଗତ ଉଦ୍ୟୋଗ ଋଣ, ମିଶନ ଶକ୍ତି, ରିଟେଲ ମାର୍ଟ, ପ୍ରବାସୀ ଶ୍ରମିକ ପରିବାର ସହାୟତା ଏବଂ ଗ୍ରାମୀଣ ଜୀବିକା କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଜିଲ୍ଲାପାଳ ଜିଲ୍ଲାର 5ଟି ବ୍ଲକରୁ ଅତିକମ୍ରେ 100 ଜଣ ମହାଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରି ଏଥିପାଇଁ ସ୍ୱତନ୍ତ୍ର କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ପୁରୀ ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2ଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2ଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକେ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
3: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
4: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
3: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
4: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
3: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
4: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
3: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
4: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333ରେ ଯୋଗାଯୋଗ କରନ୍ତୁ।
3: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

କଳ୍ପନାନୀ ପ୍ରଗତି ନାଁରେ ହରେଇ ଚାଲିଛୁ ମହାର୍ଘ୍ୟ ରତ୍ନ ସବୁକୁ। ପ୍ରାକୃତିକ ପରିବେଶ ବିପର୍ଯ୍ୟୟର ଚକ୍ରବ୍ୟୁହରେ ଆର୍ତ୍ତ ଚିତ୍କାର କରୁଛି। ପରିବେଶବିତ୍ଙ୍କ ମତରେ ବେଳ ଥାଉ ଥାଉ ସାବଧାନ ନହେଲେ ସଜାଗ ନହେଲେ ସବୁକିଛି ବିଲୀନ ହେଇଯିବ। ପରିବେଶର ସନ୍ତୁଳନ ଠିକ ଭାବରେ ହେଇପାରିବ ନାହିଁ, ଫଳରେ ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେବ। ତେଣୁ ଏବେଠାରୁ ଆମକୁ ସତର୍କ ରହିବାକୁ ପଡିବ। ପ୍ରାକୃତିକ ସମ୍ପଦର ସୁରକ୍ଷାକୁ ନେଇ ଚିନ୍ତା ବ୍ୟକ୍ତ କରିବାକୁ ହେବ। ସଚେତନତା ଜାଗ୍ରତ କରିବା ସହିତ ବନ ବିଭାଗ ତଥା ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଆଉ ବିଶ୍ୱାସ ରହିବା ନିତାନ୍ତ ଜରୁରୀ। ଏମିତି ବୁଝାମଣା ରହିଲେ ଆମର ପ୍ରାକୃତିକ ସମ୍ପଦର ସୁରକ୍ଷା ହେବା ସହିତ ବନ ସମ୍ପଦର ମଧ୍ୟ ରକ୍ଷଣାବେକ୍ଷଣ ହେଇପାରିବ।

0: ବନ ସମ୍ପଦର ରକ୍ଷଣାବେକ୍ଷଣ ହେଇପାରିଲେ ଆମ ଦେଶର ଅର୍ଥନୀତି ଉପରେ ଏହାର ପ୍ରଭାବ ନିଶ୍ଚୟ ପଡ଼ିବ, ଅର୍ଥନୈତିକ ଉନ୍ନତି ହେବ। ହଁ ଶ୍ରୋତାବନ୍ଧୁ, ଅର୍ଥନୈତିକ ଉନ୍ନତି ସମ୍ପର୍କରେ ଚିନ୍ତା କରିବା ସହିତ ଜଙ୍ଗଲ ଆମ ଜୀବନ, ଏହି କଥାକୁ ଆମେ ମର୍ମେ ମର୍ମେ ଉପଲବ୍ଧି କରିବା ଉଚିତ। ଜଙ୍ଗଲର କିପରି କ୍ଷୟ ନ ଘଟିବ ସେଥିପ୍ରତି ଜାଗ୍ରତ ହେବା। ଜଙ୍ଗଲ କ୍ଷୟ ହେବା ଫଳରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଗ୍ୟାସର ପରିମାଣ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଆସନ୍ତୁ ଜଙ୍ଗଲକୁ ରକ୍ଷା କରିବା ସହିତ ଜୀବନ ଜୀବିକାରେ ମଧ୍ୟ ବନାନୀକୁ ସାମିଲ କରିବା। ଆମର ଆର୍ଥିକ ସମୃଦ୍ଧି ନିମିତ୍ତ ବ୍ୟବସାୟିକ ଭିତ୍ତିରେ ବିଭିନ୍ନ ପ୍ରକାରର ମୂଲ୍ୟବାନ ବୃକ୍ଷ ତଥା ଔଷଧୀୟ ବୃକ୍ଷ ରୋପଣ କରି ଅର୍ଥ ଉପାର୍ଜନ କରିବା। ଜଙ୍ଗଲ ସମ୍ପଦର ସୁରକ୍ଷାକୁ ଆଖି ଆଗରେ ରଖି ଅର୍ଥକାରୀ ବୃକ୍ଷ ରୋପଣ କରିବା। ହେଲେ ଅର୍ଥକାରୀ ବୃକ୍ଷ କଣ, କେଉଁଠୁ ଚାରା ବା ଗଛ ପାଇବା, କିପରି ଏହାର ପରିଚାଳନା କରିବା, ଏହା ଆମ ଅର୍ଥନୀତି ସମୃଦ୍ଧିରେ କିଭଳି ସହାୟକ ହେବ, ଏହି ସବୁ ପ୍ରସଙ୍ଗକୁ ଆଧାର କରି ଆଜି ବନାନୀ କାର୍ଯ୍ୟକ୍ରମରେ ରହିଛି ଏକ ବିଶେଷ ଆଲୋଚନା। ଆଲୋଚନାର ବିଷୟ ହେଉଛି ଆର୍ଥିକ ସମୃଦ୍ଧି ପାଇଁ ବ୍ୟବସାୟିକ ଭିତ୍ତିରେ ଅର୍ଥକାରୀ ବୃକ୍ଷ ରୋପଣ। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଅଛନ୍ତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରର ବନ ବିଜ୍ଞାନ ମହାବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଡକ୍ଟର ତନ୍ମୟ ଲଳିତେନ୍ଦୁ ମହାନ୍ତି। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ନିହାରପାଳା ପଟ୍ଟନାୟକ। ତାହେଲେ ଆସନ୍ତୁ ଶୁଣିବା ଆଲୋଚନା ଆର୍ଥିକ ସମୃଦ୍ଧି ପାଇଁ ବ୍ୟବସାୟିକ ଭିତ୍ତିରେ ଅର୍ଥକାରୀ ବୃକ୍ଷ ରୋପଣ। ସାର୍ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର ବନାନୀ କାର୍ଯ୍ୟକ୍ରମକୁ।
1: ନମସ୍କାର
0: ସାର୍, ଆଜି ତ ଆମର ଆଲୋଚନାର ବିଷୟ ରହିଛି ଆର୍ଥିକ ସମୃଦ୍ଧି ପାଇଁ ବ୍ୟବସାୟିକ ଭିତ୍ତିରେ ଅର୍ଥକାରୀ ବୃକ୍ଷ ରୋପଣ, ଆମେ ସେ ସମ୍ପର୍କରେ ଆଲୋଚନା କରିବା। ତାହେଲେ ପ୍ରଥମେ କୁହନ୍ତୁ ବୃକ୍ଷ ଆଉ ଅର୍ଥକାରୀ ବୃକ୍ଷ ଭିତରେ ପାର୍ଥକ୍ୟ କ'ଣ?
1: ଅର୍ଥକାରୀ ବୃକ୍ଷ ଆଉ ବୃକ୍ଷ ମଧ୍ୟରେ ସେମିତି କିଛି ବିଶେଷ ପାର୍ଥକ୍ୟ ନାହିଁ, କିନ୍ତୁ ଅର୍ଥକାରୀ ବୃକ୍ଷ ଏଭଳି ବୃକ୍ଷ ଯାହାର ବଜାରରେ ଚାହିଦା ଅଛି ଏବଂ ତାହାର ଯୋଉ ଉତ୍ପାଦ ବାହାରେ ତାହାର ମଧ୍ୟ କିଛି ଆର୍ଥିକ ମୂଲ୍ୟ ଅଛି, ତାକୁ କୁହାଯାଏ ଅର୍ଥକାରୀ ବୃକ୍ଷ।
0: ତାହେଲେ ଯୋଉ ଅର୍ଥକାରୀ ବୃକ୍ଷ ଶ୍ରେଣୀରେ କେଉଁ କେଉଁ ବୃକ୍ଷ ସବୁ ଅନ୍ତର୍ଭୁକ୍ତ?
1: ଅର୍ଥକାରୀ ବୃକ୍ଷ ଭିତରେ ଆପଣଙ୍କର କାଷ୍ଠ ଜାତୀୟ ବୃକ୍ଷ ହୋଇପାରେ, ଯୋଉ ଗଛରୁ ଆମେମାନେ କିଛି କାଠ ବାହାର କରିପାରିବା, ଯୋଉ କାଠର ବଜାରରେ ବହୁତ ଚାହିଦା ଅଛି ବା ମୂଲ୍ୟ ଅଛି, ଯେମିତିକି ଶାଗୁଆନ ହେଲା, ତେନ୍ତରା ହେଲା, ଗମ୍ଭାରୀ ଗଛ ହେଲା, ମାହଗାନୀ ଗଛ, ତା ଛଡ଼ା ଅନ୍ୟ କିଛି ଗଛ ଯାହାର କାଠ ମୂଲ୍ୟ ନଥାଏ କିନ୍ତୁ ଅନ୍ୟ କିଛି ଗଛରୁ ପଦାର୍ଥ ବାହାରିଥାଏ ଯାହାର ମଧ୍ୟ ବଜାରରେ ମୂଲ୍ୟ ରହିଛି, ଯଥା ରବର ହେଲା, ଶିମିଳି ହେଲା, ହରିଡ଼ା, ବାହାଡ଼ା ଇତ୍ୟାଦି। ତା ଛଡ଼ା ବିଭିନ୍ନ ଯୋଉ ଅଛି ଶିଳ୍ପ ପ୍ରତିଷ୍ଠାନ, ମନେକର କାଗଜ କଳ ଅଛି, ସେମାନଙ୍କର ଦରକାର କାଗଜ ମଣ୍ଡ ପାଇଁ କିଛି ଗଛର କାଠ ଦରକାର, ଯଥା ୟୁକାଲିପଟାସ ଗଛ, ଝାଉ ଗଛ, ଆକାଶିଆ ଗଛ, ସୁବାବୁଲ ଗଛ, ବାଉଁଶ ଗଛ ଇତ୍ୟାଦି।
0: ଏ ଯୋଉ ଗଛ କହିଲେ, ଗଛ ତାଙ୍କର କଣ କାମରେ ଲାଗିଥାଏ?
1: ସେମାନେ ସେ ଯୋଉ ଗଛର କାଠକୁ ନେଇ ଏଥିରେ ମଣ୍ଡ ପ୍ରସ୍ତୁତ କରନ୍ତି, ସେଇ ମଣ୍ଡରୁ ସେମାନେ କାଗଜକୁ ପ୍ରସ୍ତୁତ କରନ୍ତି।
0: ଆଚ୍ଛା ସାର୍, ଖୁବ୍ ସୁନ୍ଦର ଭାବରେ ତ କହିଲେ ଆପଣ। ତାହେଲେ ଏଇଠି ଗୋଟେ ପ୍ରଶ୍ନ ମନକୁ ଆସୁଛି, ଏଇ ଯୋଉ ଅର୍ଥକାରୀ ବୃକ୍ଷ ରୋପଣ ପାଇଁ ଚାରା ବା ଗଛ କେଉଁଠାରେ ଉପଲବ୍ଧ ହୋଇଥାଏ?
1: ଏଇ ଚାରା ଆପଣଙ୍କୁ ପ୍ରାଇଭେଟ ଯୋଉ ଅଛନ୍ତି ଶିଳ୍ପ

0: ପ୍ରତିଷ୍ଠାନ ସେମାନେ ମଧ୍ୟ ଦେଇଥାନ୍ତି ସୁଲଭ ମୂଲ୍ୟରେ ଉନ୍ନତ କିସମର ଚାରା ଦେଇଥାନ୍ତି। ତା ସହିତ ଓୟୁଟି ଆମର ଯେଉଁ ବନବିଜ୍ଞାନ ମହାବିଦ୍ୟାଳୟ ସେଠୁ ମଧ୍ୟ ଆପଣ ଚାରା ପାଇପାରିବେ ଏବଂ ତା ସହିତ ସରକାର ମଧ୍ୟ ତାଙ୍କର ଯେଉଁ ସରକାରୀ ସ୍ୱୀକୃତିପ୍ରାପ୍ତ ନର୍ସରୀ ସବୁ ଅଛି, ହାଇଟେକ୍ ନର୍ସରୀ ଅଛି, ସେଠୁ ମଧ୍ୟ ଆପଣମାନେ ବିଭିନ୍ନ ପ୍ରକାର ଚାରା ପାଇପାରିବେ।
1: ତାର ମୂଲ୍ୟ କେତେ?
0: ପ୍ରାୟ ସୁଲଭ ଦରରେ ଏଇ ଯେଉଁ ଗଛର ଚାରା ମିଳିଥାଏ, ବହୁତ କମ୍ ପଇସାରେ ମିଳିଥାଏ।
1: ତାହେଲେ ଏଇ ଯେଉଁ ଅର୍ଥକାରୀ ବୃକ୍ଷରୋପଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ସ୍ଥାନ ରହିଛି ନା ଜଣେ ଚାହିଁଲେ ଯେକୌଣସି ସ୍ଥାନରେ ବୃକ୍ଷକୁ ରୋପଣ କରିପାରିବ?
0: ଦେଖନ୍ତୁ, କହୁଛ ଅର୍ଥକାରୀ ବୃକ୍ଷ, ଯଦି ଅର୍ଥକାରୀ ବୃକ୍ଷ କରୁଛନ୍ତି ଆମେ ଚାହୁଁଛୁ ସେଥିରୁ କିଛି ଭଲ ଉତ୍ପାଦ ଅଳ୍ପ ସମୟ ମଧ୍ୟରେ ପାଇପାରିବା। ସେଥିପାଇଁ ଆମକୁ ସେଇଭଳି ଭାବରେ ଉର୍ବର ଜମିରେ ଲଗାଇଲେ ଜଲ୍ଦି ସେଥିରୁ ଅମଳ ପାଇପାରିବେ।
1: ଯୋଉ ଉର୍ବର ଜମି କଥା କହିଲେ, ସେ ଜମିଟା କୋଉ ଭଳିଆ ଉର୍ବର ହେଇଥିବା ଦରକାର?
0: ସାଧାରଣତଃ ଭଲ ମାଟି ହିସାବରେ ବାଲିଆ ଦୋରସା ମାଟି, ନିଗିଡ଼ା ମାଟି ହେଇଥିବ, ଏହିସବୁ ଜାଗାରେ ବୃକ୍ଷରୋପଣ କଲେ ଆପଣ ଭଲ ଉତ୍ପାଦ ପାଇପାରିବେ ଅଳ୍ପ ସମୟ ମଧ୍ୟରେ।
1: ତାହେଲେ ଯୋଉ ଅର୍ଥକାରୀ ବୃକ୍ଷ ଚାଷ କରିବାକୁ ହେଲେ ଜଣେ ସାଧାରଣ ଲୋକକୁ କଣ ସବୁ କରିବା ପାଇଁ ପଡିବ?
0: ଦେଖନ୍ତୁ, ବଜାରରେ ଯୋଉ ଯୋଉ ଗଛର ଚାହିଦା ଅଛି, ଯାହାର ମୂଲ୍ୟ ଅଛି, ଯୋଉ ଗଛର ଉତ୍ପାଦକୁ ବିକିଲେ କିଛି ମୂଲ୍ୟ ସେଥିରେ ପାଇପାରିବ,
1: ଅର୍ଥ
0: କାଠ କହିଲେ ବା ଅନ୍ୟ
1: ମୂଲ୍ୟବାନ ପଦାର୍ଥ ଯୋଉ ବାହାରୁଛି ଯୋଉ ଗଛ,
0: ସେଇ ଗଛ ଆଜ୍ଞା, ତେଣୁ ସେଇ ଗଛକୁ ଆଗକୁ ତାକୁ ବାଛିବାକୁ ପଡିବ କୋଉ ଗଛ ସେ ନିଜ ବାଡ଼ିରେ ଲଗାଇବ ଯାହାର ମୂଲ୍ୟ ଅଛି ବଜାରରେ। ତାପରେ ସେଇ ଗଛର ଉନ୍ନତ କିସମର ଚାରା ତାକୁ ସଂଗ୍ରହ କରିବାକୁ ପଡିବ, ତା ସହିତ ତାର ନିଜର ଜମିକୁ ପ୍ରସ୍ତୁତି କରିବାକୁ ପଡିବ, ତା ସହିତ ସେ ଗଛ ଗୁଡ଼ିକୁ ସଠିକ ଦୂରତାରେ ଗଛକୁ ଗଛ ଲଗାଇବାକୁ ପଡିବ, ତା ସହିତ ଜଳସେଚନର ବ୍ୟବସ୍ଥା କରିବାକୁ ପଡିବ, ସାର ଇତ୍ୟାଦି ଦେବାର ବ୍ୟବସ୍ଥା କରିବାକୁ ପଡିବ, ତା ସହିତ ରୋଗ ଓ କୀଟ ପ୍ରତିରୋଧକ ଔଷଧ ଅଛି ତାକୁ ମଧ୍ୟ ବ୍ୟବହାର କରିବାକୁ ପଡିବ।
1: ଆଚ୍ଛା, ଏଇ ଯୋଉ ଆର୍ଥିକ ସମୃଦ୍ଧି ପାଇଁ ଅର୍ଥକାରୀ ବୃକ୍ଷରୋପଣ, ଏଇଟା କେମିତି ଆର୍ଥିକ ସମୃଦ୍ଧିରେ ସହାୟକ ହେଇଥାଏ?
0: ଦେଖନ୍ତୁ, ଆର୍ଥିକ ସମୃଦ୍ଧିରେ ଏଇ ଯୋଉ ଆପଣଙ୍କୁ ମୁଁ କିଛି ଉଦାହରଣ ଦେଲି, କାଠ ଜାତୀୟ ଗଛ ହଉ, ଲଘୁ ବନଜାତ ଦ୍ରବ୍ୟ ଜାତୀୟ ଗଛ ହଉ, କିମ୍ବା କାଗଜ ମଣ୍ଡ ପ୍ରସ୍ତୁତିକାରୀ ଗଛ ହଉ, ମୁଁ ଆପଣଙ୍କୁ ଗୋଟେ ଉଦାହରଣ ଆପଣଙ୍କୁ ଦଉଛି। ମନେକର ଗୋଟିଏ ଏକର ଜମିରେ ୟୁକାଲିପ୍ଟାସ ଗଛ ଲଗାଉଛନ୍ତି, ସାଧାରଣତଃ ଆମେ ପ୍ରାୟ 2 ମିଟର 2 ମିଟର ବ୍ୟବଧାନ ଲଗାଉ, ଗୋଟିଏ ଏକରରେ 1000 ଗଛ ଲଗାଉ, ଗୋଟିଏ ଏକରରୁ ପ୍ରାୟ ଆନୁମାନିକ ଭାବରେ 40 ଟନ୍ କାଠ ୟୁକାଲିପ୍ଟସ ବା ନୀଳଗିରି ଗଛର କାଠ ପାଇପାରିବେ, ଯାହାର ବର୍ତ୍ତମାନ ବଜାରରେ ମୂଲ୍ୟ ପ୍ରାୟ 2 ଲକ୍ଷ ଟଙ୍କା। ଆପଣ 4 ବର୍ଷରେ 2 ଲକ୍ଷ ଟଙ୍କା ପାଉଛନ୍ତି, 4 ବର୍ଷରେ 2 ଲକ୍ଷ ବର୍ଷକୁ ଆପଣ ହାରାହାରି 50,000 ଟଙ୍କା ପାଉଛନ୍ତି, ହାରାହାରି ଗୋଟିଏ ବର୍ଷରେ ଆପଣ ୟୁକାଲିପ୍ଟସ ଚାଷ କଲେ 50,000 ଟଙ୍କା ପାଇପାରିବେ। ସେହିଭଳି ଆପଣ ଆକାଶିଆ ଗଛ ଲଗାଇ ପାଇପାରିବେ, ଝାଉଁ ଗଛ ଲଗାଇ ପାଇପାରିବେ, ସୁବାବଲ ଗଛ ଲଗାଇ ପାଇପାରିବେ, ଆପଣ ଏଭଳିଆ ଗଛ ନେବେ ଯାହାର ବଜାରରେ ମୂଲ୍ୟ ଥିବ, ନେଇପାରିବେ ତାକୁ।
1: ସାଧାରଣ ଲୋକ ଜଣେ ଆଣିକିରି ସେ ତ ଲଗାଇ ପାରିବ?
0: ଆମର କୋଷ୍ଟାଲ ଯୋଉ ଉପକୂଳବର୍ତ୍ତୀ ଓଡ଼ିଶା ଯୋଉ ଅଛି, ସେଥିରେ ଆପଣ ଦେଖନ୍ତୁ ଚାଷୀମାନେ ନିଜ ନିଜ ଜମିରେ ଝାଉଁ ଆକାଶିଆ ଇତ୍ୟାଦି ଗଛ ବହୁଳ ମାତ୍ରାରେ ଲଗାଉଛନ୍ତି, ଲୋକାଲ ବଜାରରେ ଯାହାର ମଧ୍ୟ ବହୁତ ତାର ମୂଲ୍ୟ ଅଛି ତାକୁ ମଧ୍ୟ ସେମାନେ ଲୋକାଲ ବଜାରରେ ମଧ୍ୟ ବିକ୍ରି ବଟା କରିପାରିବେ।
1: ଧର ଆମର ଚାଷୀ ଭାଇମାନେ ତାଙ୍କର ଚାଷ ଜମିରେ ଚାଷ କରୁଛନ୍ତି, ସେ ହିଡ଼ରେ ଚାହିଁଲେ ଲଗାଇ ପାରିବେ କି? ଯଦି ଜଣେ ମାଛ ଚାଷ କରୁଛି, ସେ ଯଦି ଚାହିଁବ ତାର ପୋଖରୀ ଗୁଡା ତା ଚାରିପଟେ ଏସବୁ ଗଛ ଲଗାଇ ପାରିବ?
0: ହଁ, ନିଶ୍ଚିତ ଭାବରେ, ସେଇଟାକୁ କୁହାଯାଏ କୃଷି ବନୀକରଣ। ଆପଣ ଚାଷ ଜମିରେ କିଭଳି ଭାବରେ ବୃକ୍ଷ ମଧ୍ୟ ଲଗାଇ ପାରିବେ, ତା ସହିତ ଚାଷ ବି ମଧ୍ୟ କରିପାରିବେ। ଜମି ଯୋଉ ଚାଷ କରୁଛନ୍ତି ସେଇ ହିଡ଼ରେ ସେଇ ଜାଗାରେ ଗଛ ଲଗାଇଲା ବେଳେ ଆପଣଙ୍କୁ କିଛିଟି ଜିନିଷକୁ ଆପଣଙ୍କୁ ଧ୍ୟାନ ଦେବାକୁ ପଡିବ, ଦୁଇ ଗଛ ଭିତରେ ଦୂରତାକୁ ଧାରଣ କରିବାକୁ ପଡିବ, ଆଉ ଗଛକୁ ଠିକ ଭାବରେ ପରିଚାଳନା କରିବାକୁ ପଡିବ, ପରିଚାଳନା ମାନେ ତାକୁ ଠିକ ସମୟରେ କାଣ୍ଡ ଛାଣ୍ଡ କରିବାକୁ ପଡିବ, ଯେମିତିକି ଅଧିକ ଡାଳ ପତ୍ର ରହିଲେ ସିଏ କ'ଣ କରିବ ନା ପାଖରେ ଯୋଉ ଚାଷ ଆମେ କରୁଥିବା ଯୋଉ ଶସ୍ୟ ଜାତୀୟ ପଦାର୍ଥ କରୁଛେ ତାକୁ ମଧ୍ୟ ତାର ଉତ୍ପାଦନରେ ପ୍ରଭାବ ପକାଇବ, ବାଧା ସୃଷ୍ଟି
1: କରିଥାଏ।
0: ତେଣୁ ସେଥିପାଇଁ ଆପଣଙ୍କୁ ବୈଜ୍ଞାନିକ ପଦ୍ଧତିରେ ଗଛକୁ ଲଗାଇବେ ଏବଂ ତା ଭିତରେ ଉଚିତ ଦୂରତା ରଖିବେ, ତା ସହିତ ବୈଜ୍ଞାନିକ ପଦ୍ଧତିରେ ତାକୁ ପରିଚାଳନା କରିବେ।
1: ଜଣେ ଯଦି ଚାଷୀ ଭାଇ ଚାହିଁଲା ତାର ପୋଖରୀ ଗୁଡାରେ ହଉ କିମ୍ବା ତା ଚାଷ ଜମି ଚାରିକଡ଼ରେ ଲଗାଇବା ପାଇଁ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟକୁ ଆସି ଆପଣମାନଙ୍କୁ ସାକ୍ଷାତ କରି କେମିତି କିପରି ଭାବରେ ଏ ଅର୍ଥକାରୀ ବୃକ୍ଷ ଚାଷ କରାଯାଇପାରିବ, ଆପଣମାନେ ତାଙ୍କୁ ସାହାଯ୍ୟ ସହଯୋଗ କରିବେ?
0: ଆମେ ତାଙ୍କୁ ବୈଷୟିକ ଜ୍ଞାନ ଦେଇପାରିବୁ, ଆପଣ କୋଉ କୋଉ ଗଛ ଚାଷ ଜମିରେ ଲଗାଇ ପାରିବେ ଆଉ କିଭଳି ଭାବରେ ତାକୁ ପରିଚାଳନା କରିବେ, ଯଦି ଆମର ଉପଦେଶ ଅନୁସାରେ ସେମାନେ କରିବେ ନିଶ୍ଚିତ ଭାବରେ ସେମାନେ ଲାଭାନ୍ୱିତ ହେବେ।
1: ଆଚ୍ଛା, ଏମିତି କିଛି ଆପଣଙ୍କ ପାଖରେ ଉଦାହରଣ ଅଛି ଯାହାକୁ କି ଆପଣ କହିଛନ୍ତି କି ଯୋଉ ପିଲା ହଉ ଆପଣଙ୍କ ପାଖରୁ ଆସିଛି ଅର୍ଥକାରୀ ବୃକ୍ଷରୋପଣ କରିବା ପାଇଁ, ଆପଣଙ୍କ କହିବା ଅନୁସାରେ ସେ ଚାଷ କରିକି ଲାଭବାନ ହେଇଛି?
0: ହଁ, ସେମିତି କିଛି ଚାଷୀ ଆମ ପାଖକୁ ପ୍ରାୟ ଆସନ୍ତି, ପ୍ରତିବର୍ଷ ଆସନ୍ତି, ଉପକୂଳବର୍ତ୍ତୀ ଜିଲ୍ଲାରୁ ମଧ୍ୟ କିଛି ଚାଷୀ ଆସନ୍ତି, ତାଙ୍କୁ ଉପଦେଶ ଦେଉ ଆଉ ସେଥିରେ ସେମାନେ ମଧ୍ୟ ଆର୍ଥିକ ଲାଭବାନ ହେଇଛନ୍ତି। ସେମାନେ
1: କୋଉ ପ୍ରକାର ଗଛ ଚାଷ କରିଛନ୍ତି?
0: ସେମାନେ ନିଜ ବାଡ଼ିରେ ଆକାଶିଆ ଗଛ ଲଗାଉଛନ୍ତି, ଝାଉଁ ଗଛ ଲଗାଉଛନ୍ତି, ଆକାଶିଆ ହାଇବ୍ରିଡ୍ ଗଛ ଲଗାଉଛନ୍ତି, ନୀଳଗିରି ଗଛ ବା ୟୁକାଲିପ୍ଟସ ଗଛ ଲଗାଉଛନ୍ତି। ହେଉଛନ୍ତି, ଏସବୁ ଗଛ ଲଗେଇ ସେମାନେ ଲାଭ ପାଉଛନ୍ତି।
1: ଆଚ୍ଛା, ଯଦି ଜଣେ

0: ଚାହିଁବ ଆଣିକିରି ଶାଗୁଆନ ଗଛ ସେ ତା ବାଡ଼ିରେ ଲଗେଇ ପାରିବ?
1: ହଁ, ଶାଗୁଆନ ଗଛକୁ ଲଗେଇବା ପାଇଁ କିଛି ଅସୁବିଧା ନାହିଁ, ନିଜ ବାଡ଼ିରେ ସେ ଲଗେଇ ପାରିବ। କିନ୍ତୁ ତାକୁ ଅମଳ କଲାବେଳେ ଶାଗୁଆନ ଗଛକୁ ସରକାରଙ୍କର ପରମିଶନ ନେଇକି ବା
0: କାଠ କାଟିବାକୁ
1: ଅନୁମତି ନେଇକି ତାକୁ କାଟିବ, ସେଥିରେ କିଛି ଅସୁବିଧା ନାହିଁ।
0: ତାହେଲେ ଏଠି ଆଉ ଗୋଟେ କଥା କୁହନ୍ତୁ, ଅର୍ଥକାରୀ ବୃକ୍ଷରୋପଣ ପାଇଁ ସରକାରଙ୍କ ତରଫରୁ ବା ବନ ବିଭାଗ ତରଫରୁ କଣ ସବୁ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି?
1: ଜଲ୍ଦି ବଢି ପାରୁଥିବା ଗଛ ଯେମିତି ୟୁକାଲିପ୍ଟସ୍ ହେଲା, ଆକାଶିଆ ଗଛ ହେଲା, ସୁଆବୁଲ ଗଛ ହେଲା, ଏସବୁ ଗଛ ଲଗାଇବା ପାଇଁ ନାବାର୍ଡ ତରଫରୁ କିଛି ମଧ୍ୟ ଲୋନ୍ ବ୍ୟବସ୍ଥା କରାଯାଇଛି, ଋଣ ଦିଆଯାଉଛି। ତା ସହିତ ସରକାରଙ୍କର ଯୋଉ ଅଛି ହାଇଟେକ୍ ନର୍ସରୀ ବା ଆଉ କିଛି ସରକାରୀ ସ୍ୱୀକୃତିପ୍ରାପ୍ତ ନର୍ସରୀ ଅଛି, ଆମର ବି ନର୍ସରୀ ଅଛି ବନ ବିଜ୍ଞାନ ମହାବିଦ୍ୟାଳୟରେ, ସେଥିରେ ଆମେ ଚାରା ଗୁଡ଼ିକୁ ବହୁତ କମ୍ ମୂଲ୍ୟ ବା ସ୍ୱଳ୍ପ ମୂଲ୍ୟରେ ଚାଷୀମାନଙ୍କୁ ଦେଇଥାଉ, ଭଲ କ୍ୱାଲିଟି ଭଲ ଗୁଣବତ୍ତାର ଚାରା ଆମେ ଯୋଗାଇ ଦେଇଥାଉ।
0: ଯଦି ଜଣେ ଚାହିଁଲା ଏଇ ଅର୍ଥକାରୀ ବୃକ୍ଷ ଚାଷ କରିବା ପାଇଁ କି ତା ବାଡ଼ିରେ ବୃକ୍ଷ ରୋପଣ କରିବା ପାଇଁ, ସେ ଯଦି ଚାହିଁବ ଆପଣଙ୍କର ଉଇଟ୍ ସହିତ ଯୋଗାଯୋଗ କରିକି କିମ୍ବା ହାଇଟେକ୍ ନର୍ସରୀ କି ବେସରକାରୀ ସ୍ତରରେ ଯୋଉ ଲୋକମାନେ ନର୍ସରୀ କରୁଛନ୍ତି ତାଙ୍କ ପାଖରୁ ସୁଲଭ ମୂଲ୍ୟରେ ସେ ପାଇପାରିବ। ସରକାର କିନ୍ତୁ ଏଥିପାଇଁ କି ଖାଲି ଚାରା ଗଛ ଯାହା ଦେଉଛନ୍ତି, ଅଲଗା କିଛି ସୁବିଧା ସୁଯୋଗ ଯୋଗାଉ ନାହାନ୍ତି?
1: ସରକାରଙ୍କର ବିଭିନ୍ନ ଯୋଜନା ଚାଲିଛି, ସେହି ଯୋଜନା ମାଧ୍ୟମରେ ସରକାର ବିଭିନ୍ନ ଗ୍ରାମରେ ପଞ୍ଚାୟତ ସ୍ତରରେ ବୃକ୍ଷ ରୋପଣ ଇତ୍ୟାଦି କରୁଛନ୍ତି, ସେହି ଇଏରେ ଲୋକମାନେ ତାର ସୁବିଧା ନେଇପାରିବେ।
0: ଆଚ୍ଛା, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହାର ପ୍ରସାର ପ୍ରଚାର ପାଇଁ ଏଇ ଯୋଉ ଅର୍ଥକାରୀ ବୃକ୍ଷରୋପଣର କ'ଣ ସବୁ ପଦକ୍ଷେପ ନିଆଯାଉଛି?
1: ଆମର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ଆମର ବିଭିନ୍ନ ଜିଲ୍ଲାରେ ସବୁ କୃଷି ବିଜ୍ଞାନ କେନ୍ଦ୍ର ଅଛି, ସେଇ ଯୋଉ କୃଷି ବିଜ୍ଞାନ କେନ୍ଦ୍ରରେ ଚାଷୀମାନଙ୍କୁ ଆମେ ତାଲିମ ଦେଇଥାଉ ଏବଂ ଆମେ ପ୍ରଦର୍ଶନ କ୍ଷେତ୍ର ମଧ୍ୟ କରିଥାଉ, ଯେଉଁଥିରେ କି ଚାଷୀମାନଙ୍କୁ ଆମେ ଡେମୋନଷ୍ଟ୍ରେସନ କରି ଦେଖାଉ, ତାଲିମ ଦେଉ, ଲୋକମାନେ ଦେଖିକି ମଧ୍ୟ ବିଶ୍ୱାସ କରନ୍ତି। ବିଭିନ୍ନ ଜିଲ୍ଲାରେ ଯେଉଁ କୃଷି ବିଜ୍ଞାନ କେନ୍ଦ୍ର ଅଛି ସେମାନେ ତାଙ୍କୁ ଦେଖାନ୍ତି, ସେଥିରେ ଚାଷୀମାନେ ପ୍ରୋତ୍ସାହିତ ହୋଇ ମଧ୍ୟ ନିଜ ନିଜ ବାଡ଼ିରେ ବିଭିନ୍ନ ପ୍ରକାର ଅର୍ଥକାରୀ ବୃକ୍ଷ ରୋପଣ କରନ୍ତି।
0: ଏଇ ଯେଉଁ ତାଲିମ କଥା କହିଲେ, କୋଉ ବିଷୟରେ ଆପଣ ତାଲିମ ଦିଅନ୍ତି?
1: ବନ ବିଜ୍ଞାନର ବିଭିନ୍ନ ଏଇ ଯୋଉ ଅର୍ଥକାରୀ ଗଛ ଲଗେଇବା, ଔଷଧୀୟ ବୃକ୍ଷ ହେଲା କିମ୍ବା ବନ ଦ୍ରବ୍ୟର କିଛି ମୂଲ୍ୟ ସେଥିରେ ଯୋଗ କରିପାରିବେ, ଏହିସବୁ ବିଷୟରେ ଆମେ ତାଲିମ ଦେଉ।
0: ଆଚ୍ଛା, କରିକି ଜଣେ କେମିତି ଆତ୍ମନିର୍ଭରଶୀଳ
1: ହେଇପାରିବ ସେଇ ବିଷୟରେ ଦିଆଯାଏ, ଲୋକମାନେ କରିକି ମଧ୍ୟ ଏଥିରେ ସୁଫଳ ପାଉଛନ୍ତି।
0: ଆଜ୍ଞା, ଆଚ୍ଛା, ଲୋକମାନେ ତାମାନେ ଭଲ ଭାବରେ ଗ୍ରହଣ କରନ୍ତି?
1: କରନ୍ତି।
0: ତାହେଲେ ଅର୍ଥକାରୀ ବୃକ୍ଷ ରୋପଣ ଠୁ ଆରମ୍ଭ କରି ବିକ୍ରି ବଟା ପର୍ଯ୍ୟନ୍ତ, ଅର୍ଥାତ୍ ଏ ବୃକ୍ଷର ପରିଚାଳନା କିପରି କରାଯାଇଥାଏ, ମାନେ ଗଛ ଆଣିବା, ତାକୁ ରୋପଣ କରିବା, ତାର ଜଳ ପରିଚାଳନା, ସାର ପରିଚାଳନା, ତାର ଯତ୍ନ ନେଇକି ତାକୁ ଗୋଟେ ଦ୍ରୁମରେ ପରିଣତ କରିବା ପର୍ଯ୍ୟନ୍ତ କେମିତି ଗୋଟେ ବୃକ୍ଷର ପରିଚାଳନା ହେଇପାରିବ, ସେ ସମ୍ପର୍କରେ ଆମ ଶ୍ରୋତା ବନ୍ଧୁମାନଙ୍କୁ ବିସ୍ତୃତ ଭାବରେ ଭଲ ଭାବରେ ବୁଝେଇକି କୁହନ୍ତୁ।
1: ଯେତେବେଳେ ଆପଣ ଗୋଟିଏ ବୃକ୍ଷ ଆଣି ଲଗାଉଛନ୍ତି, ସେଥିରୁ କିଛି ରୋଜଗାର କରିବାକୁ ଚାହୁଁଛନ୍ତି, ତାକୁ ଆମେ କହିବା ତ ଅର୍ଥକାରୀ ବୃକ୍ଷ କିମ୍ବା ତାକୁ ବ୍ୟବସାୟିକ ଭିତରେ ଆମେ କରିବା, ତେଣୁ ଆମର ପ୍ରଥମ ଜିନିଷ ହେଲା ଆମେ ଗୋଟିଏ ଭଲ ଗୁଣବତ୍ତା ଯୁକ୍ତ ଗୋଟିଏ ଚାରାକୁ ପାଇବା। ସେକେଣ୍ଡ ହେଲା ଆମର କୋଉ ଚାରାକୁ କରିବାକୁ ଚାହୁଁଛନ୍ତି, କୋଉ ଗଛକୁ କରିବାକୁ ଚାହୁଁଛନ୍ତି, ଆପଣଙ୍କ ପାଖରେ ଜମି ମଧ୍ୟ ଥିବାର ଅଛି, ଉର୍ବର ଜମି ହଉ କିମ୍ବା ମଧ୍ୟମ କିସମର ଜମି ହଉ, ଡିପ ଜମି ହଉ, ଏଇ ଜମି ଥିବାର ଅଛି। ତା ସହିତ ମୁଁ ଯେମିତି କହିଥିଲି ଆପଣଙ୍କର ପାଣିର ସୁବିଧା ନିଶ୍ଚୟ କରିବାକୁ ପଡ଼ିବ, ଯେମିତି ଆପଣଙ୍କର ଧାନ ଲଗାଉଛନ୍ତି, କ୍ୟାରି କରୁଛନ୍ତି, ପନିପରିବା କରୁଛନ୍ତି, ଆମେ ସେଥିରେ ସାର ହଉ, ପାଣି ହଉ କିମ୍ବା କୀଟନାଶକ ଔଷଧ ପ୍ରୟୋଗ ଆମେ ତାକୁ ନିୟମିତ ଭାବରେ କରିଥାଉ। କିନ୍ତୁ ସାଧାରଣତଃ ଦେଖାଯାଏ ଆପଣ ଗୋଟିଏ ଗଛ ଲଗାଇଦେଲେ ଚାଷୀ ଲଗାଇ ଦେଇକି ସେସବୁ ଜିନିଷ ଭୁଲି ଯାଆନ୍ତି। ଯଦି ଆପଣ ପରିଚାଳନା ଠିକ୍ ଭାବରେ ନ କରିବେ, ଭଲ ମଞ୍ଜି ବା ଭଲ ଚାରାଟି ନ ପାଇବେ, ତାକୁ ଠିକ୍ ଭାବରେ ସାର ନ ଦେବେ, ଏସବୁ ଜିନିଷ ନ କଲେ ଆପଣଙ୍କ ଗଛ ମଧ୍ୟ ସେହି ଅନୁସାରେ ଭଲ ଆପଣଙ୍କୁ ଉତ୍ପାଦ ଦେଇପାରିବ ନାହିଁ। ତେଣୁ ଏସବୁ ଜିନିଷକୁ ଧ୍ୟାନ ରଖିଲେ ଆପଣ ନିଶ୍ଚିତ ଭାବରେ ଏଇଭଳି ଜଙ୍ଗଲ ଜାତୀୟ ଗଛ ଲଗେଇକିରି ଲାଭବାନ ହୋଇପାରିବେ।
0: ଆପଣ ଯୋଉ କହିଲେ କୀଟ ନିୟନ୍ତ୍ରଣ କଥା, ଏଇ ଅର୍ଥକାରୀ ବୃକ୍ଷରେ କଣ ରୋଗ ପୋକ ହେଇଥାଏ?
1: ଯେହେତୁ ଏଇଟା ଗୋଟେ ଗଛ ବୃକ୍ଷ, ତେଣୁ ଏଥିରେ ନିଶ୍ଚିତ ଭାବରେ ପୋକ ଆଉ ରୋଗ ସବୁ ତାଙ୍କର ମୁଖ୍ୟ ଆଧାର ହେଲା ପତ୍ର ଆଉ ଇଏ, ତେଣୁ ସେମାନେ ନିଶ୍ଚିତ ଭାବରେ ଆକୁ ଆକ୍ରମଣ କରିଥାନ୍ତି। ତେଣୁ ଆପଣଙ୍କୁ ଏହିସବୁ ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡ଼ିବ, ଏହିସବୁ ଗଛରେ ମଧ୍ୟ ରୋଗ ପୋକ ହେଇଥାନ୍ତି, ତାକୁ ପ୍ରତିରୋଧ କରିବା ପାଇଁ ଆମକୁ ଏହିସବୁ ଜିନିଷକୁ ନିଶ୍ଚିତ ଭାବରେ ଧ୍ୟାନ ଦେବାକୁ ପଡ଼ିବ।
0: ସାଧାରଣତଃ ଏଇ ଅର୍ଥକାରୀ ବୃକ୍ଷରେ କି କି ପ୍ରକାରର ରୋଗ ହେଇଥାଏ ଆଉ କି ପ୍ରକାରର ପୋକ ଦେଖାଯାଆନ୍ତି?
1: ସାଧାରଣତଃ ଆପଣଙ୍କର ୟୁକାଲିପ୍ଟସ୍ ଗଛରେ ତା ଦେହରେ ବ୍ରୁମ୍ସ ଡିଜିଜ୍ ବୋଲି ଗୋଟେ କୁହାଯାଏ, ସେଇଟା ହେଇଥାଏ। ଶାଗୁଆନ ଗଛରେ ତାର ପତ୍ରକୁ ଜାଲି କରିଦେଉଥିବା ଗୋଟିଏ କୀଟାଣୁ ଥାନ୍ତି, ଏହିସବୁ ବିଭିନ୍ନ ପ୍ରକାର ରୋଗ ପୋକ ସବୁ ଗଛରେ କିଛି ନା କିଛି ରୋଗ ଆଉ ପୋକ ଥାନ୍ତି, ତେଣୁ ତାର ପାଇଁ ମଧ୍ୟ କିଛି ରୋଗ ପ୍ରତିରୋଧକାରୀ ଔଷଧ ଇତ୍ୟାଦି ବଜାରରେ ଉପଲବ୍ଧ ଅଛି, ସେଗୁଡ଼ିକୁ ଆପଣମାନେ ବୁଝି ତାକୁ ଉପଯୁକ୍ତ ସମୟରେ ପ୍ରୟୋଗ କଲେ ସେଥିରୁ ଆପଣମାନେ ମୁକ୍ତି ପାଇପାରିବେ।
0: ଆଚ୍ଛା, ଏହି ରୋଗ ପୋକ ନ ହେବା ପାଇଁ ପ୍ରଥମରୁ ଯେତେବେଳେ ଆମେ ବୃକ୍ଷ ରୋପଣ କରୁ, କରୁଛୁ କି ଚାରା ଲଗାଉଛୁ ସେତେବେଳେ କିଛି ତାର

0: ପ୍ରତିରୋଧ ପାଇଁ ପଦକ୍ଷେପ ନିଆଯାଇ ପାରିବ କି?
1: ସେଥିପାଇଁ ଆପଣଙ୍କୁ କୁହାହଉଛି ଭଲ ଉଚ୍ଚମାନର ଉନ୍ନତ କିସମର ଚାରା ତାକୁ ସଂଗ୍ରହ କରିବାକୁ ପଡିବ। ସେଇ ଉଚ୍ଚମାନର ଚାରା ସଂଗ୍ରହ କଲେ ସେଥିରେ ରୋଗ ପୋକ ଲାଗିବାର ସମ୍ଭାବନା କମ୍ ଥାଏ। ସେଇଭଳିଆ ସେ ଚାରା ବି ମଧ୍ୟ ପ୍ରସ୍ତୁତ କରାଯାଉଛି। ଯେମିତି ଆମର ବିଭିନ୍ନ ଶସ୍ୟ ପନିପରିବା କରାହଉଛି ଯେଉଁଥିରେ କି ତାର ରୋଗ ଆଉ ପୋକ ପ୍ରତିରୋଧ ଶକ୍ତି ଥାଏ, ସେମିତି ମଧ୍ୟ ଆପଣ ଯଦି ଗୋଟେ ସୁସ୍ଥ ଚାରା ଲଗାଇ ଭଲ ଚାରା ଲଗାଇଲେ ଆଉ ତାକୁ ଭଲ ଭାବରେ ତାକୁ ପରିଚାଳନା କଲେ ସେଥିରେ ରୋଗ ପୋକ ଲାଗିବାର ସମ୍ଭାବନା କମିଯାଇଥାଏ। ଯଦି ଆପଣ ତାକୁ ଠିକ୍ ଭାବରେ ପରିଚାଳନା ନ କରିବେ ଗଛଟି ଦୁର୍ବଳ ହେବ, ତେଣୁ ସେଥିରେ ରୋଗ ପୋକ ଲାଗିବାର ଅଧିକ ସମ୍ଭାବନା।
0: ଏଇ ଯୋଉ ଆପଣ କହିଲେ ଉତ୍ତମ ଗୁଣବତ୍ତା ଚାରା, ସେ ଉତ୍ତମ ଗୁଣବତ୍ତା ଚାରା ଆମେ କାହାକୁ କହିବା?
1: ଗୁଣବତ୍ତା ଉତ୍ତମ ଚାରା ମାନେ ଆମେ ସାଧାରଣତଃ ଏଭଳି ଚାରା କିଛି ପ୍ରସ୍ତୁତ କରିଥାଉ ଯେଉଁଗୁଡ଼ିକ ଜଲ୍ଦି ବଢ଼ିପାରୁଥିବ, ତା ସହିତ ଅଳ୍ପ ସମୟ ମଧ୍ୟରେ ଅଧିକ ଅମଳ ଦେଇପାରୁଥିବ, ତା ସହିତ ମଧ୍ୟ ସେଥିରେ ରୋଗ ବା କୀଟ ପ୍ରତିରୋଧକ ଶକ୍ତି ଥିବ, ସେଇଭଳିଆ ଗଛକୁ ଆମେ ଉତ୍ତମ ଚାରା ହିସାବରେ।

0: କରିଥାଉ ଯେଉଁଗୁଡ଼ିକ ଜଲ୍ଦି ବଢ଼ିପାରୁଥିବ ତା ସହିତ ଅଳ୍ପ ସମୟ ମଧ୍ୟରେ ଅଧିକ ଅମଳ ଦେଇପାରୁଥିବ ତା ସହିତ ମଧ୍ୟ ସେଥିରେ ରୋଗ ବା କୀଟ ପ୍ରତିରୋଧକ ଶକ୍ତି ଥିବ ସେଇଭଳିଆ ଗଛକୁ ଆମେ ଉତ୍ତମ ଚାରା ହିସାବରେ ଗ୍ରହଣ କରିପାରିବା ସୁସ୍ଥ ହୋଇଥିବ
1: ବହୁତ ସୁନ୍ଦର ଭାବରେ ତ ଆପଣ କହିଲେ ତାହେଲେ ଏଠି ଆଉ ଗୋଟେ କଥା କୁହନ୍ତୁ ବ୍ୟବସାୟିକ ଭିତ୍ତିରେ କିପରି ଅର୍ଥକାରୀ ବୃକ୍ଷରୋପଣ କରାଯାଇପାରିବ
0: ଆପଣ ବ୍ୟବସାୟିକ ଭିତ୍ତିରେ ଦେଖନ୍ତୁ ଏହିସବୁ ବୃକ୍ଷ ଯୋଉ କହିଲି ଆପଣଙ୍କୁ ତାର ବଜାରରେ ଚାହିଦା ଅଛି ବ୍ୟବସାୟିକ ଭିତ୍ତିରେ କରିବାକୁ ହେଲେ ଆପଣଙ୍କୁ ଯେମିତି ମୁଁ ଆପଣଙ୍କୁ ଆଗରୁ କହିଥିଲି ବିଭିନ୍ନ ଶିଳ୍ପ ଅନୁଷ୍ଠାନ କାଗଜ କଳ ହେଲା ବା ପ୍ଲାଇଉଡ୍ ଇଣ୍ଡଷ୍ଟ୍ରି ହେଲା ସେମାନେ କ'ଣ କରୁଛନ୍ତି ଚାଷୀମାନଙ୍କ ସହିତ କଣ୍ଟ୍ରାକ୍ଟ ଫାର୍ମିଂ କରୁଛନ୍ତି ଯାହାଦ୍ୱାରା ଚାଷୀମାନଙ୍କୁ ସେମାନେ ସ୍ୱଳ୍ପ ମୂଲ୍ୟରେ ଉନ୍ନତ କିସମର ଚାରା ଚାଷୀମାନଙ୍କୁ ଯୋଗାଇ ଦେଉଛନ୍ତି ଏବଂ ତାଙ୍କଠୁ ମଧ୍ୟ ସେମାନେ ଅନୁବନ୍ଧିତ କରି ସେହି ଗଛର ବାହାରୁଛି ଉତ୍ପାଦ ବାହାରୁଛି ତାକୁ ମଧ୍ୟ ନେଇଯାଉଛନ୍ତି ଦକ୍ଷିଣ ଓଡ଼ିଶାରେ ଯେଉଁ ଚାଷୀ ଭାଇ ଅଛନ୍ତି ସେ ତାର ଫାଇଦା ବା ଲାଭ ଉଠାଇ ପାରୁଛନ୍ତି କିନ୍ତୁ ଏଠି ଆମର ଅନ୍ୟ ଜାଗାରେ ଏଭଳି ଗଛ କିଛି ଲଗେଇବେ ଯାହାର ବଜାରରେ ବହୁତ ଚାହିଦା ଥିବ ମୁଁ ଆପଣଙ୍କୁ ଗୋଟେ ଉଦାହରଣ ଦେବି ଉପକୂଳବର୍ତ୍ତୀ ଚାଷୀମାନେ ଅଞ୍ଚଳ ଚାଷୀମାନେ ସେମାନେ ଝାଉଁ ଚାଷ କରୁଛନ୍ତି ସେ ତାକୁ ଝାଉଁର ଯେଉଁ ବଲା କହୁଛନ୍ତି ଝାଉଁ ହଉ ଇକାଲପୁଟା ହେଲା ସେ ବଲାକୁ ବଲା ପ୍ରତି 200 ଟଙ୍କା ହିସାବରେ 300 ଟଙ୍କା ହିସାବରେ ବିକୁଛନ୍ତି ଗୋଟେ ଏକର ଯଦି ସେ 1000 ଗଛ ହେଲା ଗୋଟେ ଗଛକୁ 300 ଟଙ୍କା 400 ଟଙ୍କାରେ ସେ ବିକିପାରିଲେ ଗୋଟେ ଏକରୁ 3-4 ଲକ୍ଷ ଟଙ୍କା ପାଇପାରିଲା ତେଣୁ ଏଇଗୁଡ଼ିକ ସେ ବ୍ୟବସାୟିକ ଭିତ୍ତିରେ ବା ଏଇ ଭିତରେ ଚାଷ କରିପାରିବ ଯାହାର ଚାହିଦା ଲୋକାଲ ମାର୍କେଟରେ ଅଛି
1: ଆର୍ଥିକ ସମୃଦ୍ଧି କ୍ଷେତ୍ରରେ ଏହା କେତେ ପରିମାଣରେ ବର୍ତ୍ତମାନ ସୁଦ୍ଧା ଫଳପ୍ରଦ ହୋଇଛି ବୋଲି ଆପଣ ଭାବୁଛନ୍ତି
0: ଲୋକଙ୍କ ଭିତରେ ଏତେ ଜାଗରୂକତା ନାହିଁ ଯାହାଦ୍ୱାରା ଲୋକମାନେ ଭାବୁଛନ୍ତି ଚାଷୀମାନେ ଭାବୁଛନ୍ତି ଗୋଟେ ବୃକ୍ଷକୁ ଲଗେଇଲେ ଏଇ ଗୋଟେ ଦୀର୍ଘମିଆଦି ୟୁକାଲିପ୍ଟସ୍ ଝାଉଁ ସୁଗାବୁଲ ଲଗେଇଲେ ତାକୁ 4-5 ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ଶାଗୁଆନଟେ ଲଗେଇଲେ ତାକୁ 15-20 ବର୍ଷ ଯାଇକି ଅପେକ୍ଷା କରିବାକୁ ପଡ଼ିବ ଆକାଶିଆ ଲଗେଇଲେ 10 ବର୍ଷ ଯାଇକି ଅପେକ୍ଷା କରିବାକୁ ପଡ଼ିବ କିନ୍ତୁ ଯେଉଁମାନେ ଏଇ ଗଛକୁ ଲଗାଉଛନ୍ତି ବା କରିଛନ୍ତି ଆପଣ ଦେଖିବେ ବହୁତ ଚାଷୀ ଏଭଳି ଗଛ ଚାଷ କରୁଛନ୍ତି ବର୍ତ୍ତମାନ ନିଜ ପଡ଼ିଆରେ ଝାଉଁ ଗଛ ଲଗାଉଛନ୍ତି ଆଉ ସେମାନେ ଏହାକୁ କରି ସଫଳ ମଧ୍ୟ ହେଉଛନ୍ତି ସେଥିପାଇଁ ମୁଁ କହିବି ଆପଣମାନଙ୍କୁ ଯେ ଆପଣ ସବୁବେଳେ ଉନ୍ନତ କିସମର ଚାରା ଲଗାନ୍ତୁ ଆଉ ଠିକ୍ ଭାବରେ ପରିଚାଳନା କରନ୍ତୁ ଆଉ ନିଶ୍ଚିତ ଭାବରେ ଆପଣ ଭଲ ଭାବରେ ଲାଭବାନ ହୋଇପାରିବେ
1: ଯୋଉ ଆପଣ କହିଲେ ଯେ ବହୁତ ଲୋକ ବା ଆମର ଯୋଉ ଚାଷୀ ଭାଇମାନେ କି ଯେଉଁମାନେ ଅର୍ଥକାରୀ ବୃକ୍ଷ ରୋପଣ କରିବାକୁ ଚାହୁଁଛନ୍ତି ସେମାନେ ଏତେ ସଚେତନ ନୁହନ୍ତି କି ବର୍ତ୍ତମାନ ଏତେ ଆଗେଇ ଆସୁନାହାନ୍ତି ମାନେ ବୃକ୍ଷରୋପଣ କରିବା ପାଇଁ ଯେହେତୁ ଏଟା ହେଉଛି ଦୀର୍ଘମିଆଦି ସେଥିପାଇଁ ଚାହୁଁନାହାନ୍ତି ଆପଣ ସେମାନଙ୍କୁ ସଚେତନ କରିବା ପାଇଁ କିମ୍ବା ବନ ବିଭାଗ କି ଅଲଗା କୌଣସି ବେସରକାରୀ ସଂସ୍ଥା ଯୋଉ ଏନ୍ଜିଓ ମାନେ ଅଛନ୍ତି ସେମାନେ କିଛି ପଦକ୍ଷେପ ନେଉଛନ୍ତି କି
0: ହଁ ନେଉଛନ୍ତି ଆପଣଙ୍କୁ ମୁଁ କହିଲି ଓୟୁଡି ତରଫରୁ ଆମର କୃଷି ବିଜ୍ଞାନ କେନ୍ଦ୍ର ଅଛି କୃଷି ବିଜ୍ଞାନ କେନ୍ଦ୍ର ଗୁଡ଼ିକରେ ସେମାନେ ଚାଷୀମାନଙ୍କୁ ପ୍ରଶିକ୍ଷଣ ଦେଇଥାନ୍ତି ଚାଷୀମାନଙ୍କୁ ମଧ୍ୟ କ୍ଷେତ୍ର ପ୍ରଦର୍ଶନ କରି ଦେଖାଇଥାନ୍ତି କ'ଣ କ'ଣ ଗଛ ଚାଷ କରାଯିବ ସେଥିରେ କେମିତି ସେମାନେ ଲାଭବାନ ହୋଇପାରିବେ ସରକାର ମଧ୍ୟ ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ଲୋକମାନଙ୍କୁ ସଚେତନତା କରାଉଛନ୍ତି ତା ସହିତ ବିଭିନ୍ନ ଆପଣଙ୍କର ଯୋଉ କହୁଛନ୍ତି ଏଇ ଯୋଉ ଏନ୍ଜିଓ ଅଛନ୍ତି ସେମାନେ ମଧ୍ୟ ତାଙ୍କ ସ୍ତରରେ ଚାଷୀମାନଙ୍କୁ ମଧ୍ୟ ଏଥିରେ ପ୍ରୋତ୍ସାହିତ କରୁଛନ୍ତି
1: ଆଚ୍ଛା ଏଇ ଯୋଉ ଅର୍ଥକାରୀ ବୃକ୍ଷରୋପଣ ପାଇଁ ତର ଚାହିଁବେ ଗୋଟେ ଗ୍ରୁପ ଧର ଗୋଟେ କ୍ଲବର ପିଲାମାନେ ସେମାନେ ଯଦି ଚାହିଁବେ ଆକୁ ନେଇକି ଚାଷ କରିବା ପାଇଁ ସେମିତି କିଛି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ତରଫରୁ ସୁବିଧା ସୁଯୋଗ ସେମାନଙ୍କୁ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି କି
0: ସେଭଳିଆ ସୁବିଧା ନାହିଁ ଆର୍ଥିକ ସ୍ତରରେ ଏସବୁ ଜିନିଷ କିନ୍ତୁ ଆମ ପାଖକୁ ଆସିଲେ ଆମେ ତାଙ୍କୁ ବୈଷୟିକ ଜ୍ଞାନ ଦେଇପାରିବୁ
1: ପଥରଟା ଦେଖେଇଦେବେ
0: ଦେଖେଇଦେବୁ କୋଉ ଚାରା ଲଗେଇ ପାରିବେ ଆଉ କୋଉଠୁ ପାଇପାରିବେ ସେ ଚାରା ବିଭିନ୍ନ ପ୍ରକାର ଚାରା ଖାଲି ତ ଖାଲି ଆକାଶିଆ ୟୁକାଲିପ୍ଟସ୍ ନାହିଁ ବିଭିନ୍ନ ପ୍ରକାର ଚାରା ଲୋକ ଆଜିକାଲି ଚନ୍ଦନ ଲଗାଉଛନ୍ତି ରକ୍ତ ଚନ୍ଦନ ଲଗାଉଛନ୍ତି ସେ ଚାରା ବି ମଧ୍ୟ ବହୁତ ଭଲ ଭଲ ଚାରା ମିଳୁଛି ଏମିତି ବହୁତ ପ୍ରକାର ଗଛ ଅଛି ଯୋଉଟାକି ଆମେ କହିପାରିବୁ ଯେଉଁଥିରେ ଚାଷୀମାନେ ମଧ୍ୟ ଲାଭବାନ ହୋଇପାରିବେ
1: ତାହେଲେ ଓଡ଼ିଶା ସରକାର ଏହି ଚାଷ ନିମିତ୍ତ କିଛି ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି କି
0: ଯେମିତି କହିଲି ଓଡ଼ିଶା ସରକାରଙ୍କର ହାଇଟେକ୍ ନର୍ସରୀ ଅଛି ବିଭିନ୍ନ ଜିଲ୍ଲାରେ ହାଇଟେକ୍ ନର୍ସରୀ କରିଛନ୍ତି ସେ ହାଇଟେକ୍ ନର୍ସରୀରେ ବିଭିନ୍ନ ପ୍ରକାର ପ୍ରଜାତିର ଚାରା କରୁଛନ୍ତି ସେ ଚାରାଗୁଡ଼ିକୁ ମଧ୍ୟ ବହୁତ ସୁଲଭ ମୂଲ୍ୟ ବା ମାଗଣାରେ ଲୋକମାନଙ୍କୁ ଯୋଗାଇ ଦେଉଛନ୍ତି ଚାଷୀମାନେ ତାଙ୍କର ନିଷ୍ପତ୍ତି ଅନୁସାରେ ସେହି ଚାରାକୁ ବହୁତ କମ୍ ପଇସାରେ ଆଣିପାରିବେ ମାଗଣାରେ ମଧ୍ୟ ଆଣିପାରିବେ
1: ଆପଣ ତ ଯେମିତି କହିଲେ ଯେ ଜଣେ ଖାଲି ନେଇକି ଗଛଟାକୁ ରୋପଣ କରିଦେଲେ ବା ଲଗେଇଦେଲେ ହେବନି ତାର କେମିତି ଯତ୍ନ ନେଇକି ଯେମିତି ଆମେ ଆମ ଛୁଆର ଯତ୍ନ ନେଉଛୁ ସେମିତି ବୃକ୍ଷକୁ ନିଜର ପିଲା ଭାବିକି ତାର ଯତ୍ନ ନେଇକି ତାକୁ ଆମେ ଦ୍ରୁମରେ ଯଦି ପରିଣତ କରିବା ସେ ନିଶ୍ଚୟ ଆମକୁ ଲାଭ ଦେବ ଭବିଷ୍ୟତରେ ଆପଣ ଖୁବ୍ ସୁନ୍ଦର ଭାବରେ ଅର୍ଥକାରୀ ବୃକ୍ଷରୋପଣ ସମ୍ପର୍କରେ ସୁନ୍ଦର ସୁନ୍ଦର କଥା କହିଲେ ତାହେଲେ ଶେଷରେ ଆମ ଶ୍ରୋତାବନ୍ଧୁମାନଙ୍କୁ କୁହନ୍ତୁ ଏ ଯୋଉ ଆର୍ଥିକ ସମୃଦ୍ଧି ପାଇଁ ବ୍ୟବସାୟିକ ଭିତ୍ତିରେ ଅର୍ଥକାରୀ ବୃକ୍ଷରୋପଣକୁ ନେଇ ଯୋଉମାନେ ଆଜି ଆମର ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି କି ଯୋଉମାନେ ଆଗ୍ରହୀ ଅଛନ୍ତି ସେମାନେ କେମିତି ଆହୁରି ଆଗ୍ରହ ପ୍ରକାଶ କରିବେ, ସଚେତନ ହେବେ ଆଉ ଏଇ ଅର୍ଥକାରୀ ବୃକ୍ଷରୋପଣ କରି ଆହୁରି ତାଙ୍କର ଅର୍ଥନୀତିରେ

0: ସମୃଦ୍ଧି ପାଇଁ ଆଗେଇ ଆସିବେ।
1: ଏଥିପାଇଁ ମୁଁ କହିବି ଲୋକମାନଙ୍କ ଭିତରେ ଯୋଉ ଭୟ ରହୁଛି ଯେ ଆମେ ଚାରା କୋଉଠୁ ପାଇବୁ, ଦ୍ୱିତୀୟରେ ହେଲା ଚାରା ଲଗେଇଲେ ଅମଳ ବହୁତ ଦିନ ପରେ ପାଇବୁ, ଏସବୁ ଜିନିଷକୁ ମାନେ ପଛରେ ପକାଇ ସେମାନେ ଆଗକୁ ବାହାରି ଆସିବା ଉଚିତ ଏବଂ ଉନ୍ନତ କିସମର ପ୍ରଜାତିର ଗଛ ଲଗାନ୍ତୁ। ତା ସହିତ ମୁଁ କହିବି ବେଳେବେଳେ କ'ଣ ହୁଏ କି ସେମାନେ ଗଛ ଲଗାନ୍ତି, ଭାବନ୍ତି ଯେ ଆମେ 4 ବର୍ଷ 10 ବର୍ଷ 5 ବର୍ଷ ପରେ ପାଇବୁ, 10 ବର୍ଷ ପରେ ପାଇବୁ, କିମ୍ବା ଶାଗୁଆଟେ ଲଗେଇଲେ ଆମକୁ 15-20 ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। କିନ୍ତୁ ଏହି ଦୀର୍ଘ ସମୟ ରହିଛି, ସେମାନେ କ'ଣ କରିବେ, ଯେଉଁ ପ୍ରଥମ ଯେଉଁ କିଛି ପ୍ରାରମ୍ଭିକ ବର୍ଷରେ ସେ ଯେଉଁ ଗଛ ଦୁଇ ଧାଡ଼ି ଭିତରେ କିଛି ଚାଷ ତାଙ୍କର ଶସ୍ୟ ହଉ ପନିପରିବା ହଉ ଏସବୁ ଜିନିଷ ଚାଷ କରିପାରିବେ, ଯେଉଁଥିରୁ ସେଥିରେ ସେମାନେ ପ୍ରତିବର୍ଷ କିଛି କିଛି ସେଥିରୁ ରିଟର୍ଣ୍ଣ ଉତ୍ପାଦ ସେଥିରୁ ପାଇପାରିବେ। ତା ସହିତ ପଛକୁ ମନେକର 4-5 ବର୍ଷ ପରେ ଯେତେବେଳେ ଗଛର ଶାଖା ପ୍ରଶାଖା ମେଲିଯିବ ସେହି ସମୟରେ ମଧ୍ୟ ସେମାନେ ଛାଇ ସହଣି ବାଲା କିଛି ଆପଣଙ୍କର ଫସଲ ଲଗେଇ ପାରିବେ, ସେ ମଝି ଜାଗାରେ ଲଗେଇ ପାରିବେ, ମାନେ ଯେମିତି ଆପଣଙ୍କର ସପୁରୀ ହେଲା କିମ୍ବା ହଳଦୀ ହେଲା ସେସବୁ ଛାୟା ସହଣୀ ଶକ୍ତି ତାଙ୍କର ଥାଏ, ତେଣୁ ସେହିସବୁ ଟିକେ ଗଛ ବଢ଼ିଗଲା ବେଳେ ପଛରେ ସେହିସବୁ ଗଛ ମଧ୍ୟ ଧାଡ଼ି ମଧ୍ୟରେ ଲଗେଇ ସେ ଗଛ ଅମଳ ପାଇପାରିବେ। ତେଣୁ ଆପଣ ଖାଲି ଗୋଟିଏ ଜାଗାରୁ 4 ବର୍ଷ ପରେ ହଉ କିମ୍ବା ଆପଣଙ୍କର 10 ବର୍ଷ ପରେ ହଉ ବା 15 ବର୍ଷ ପରେ ହଉ, ଗଛ ତ କାଠରୁ କିଛି ଅମଳ ପାଇଲେ ସେଥିରୁ ପାଇବେ, ତା ସହିତ ଆପଣ ମଧ୍ୟ ପ୍ରତିବର୍ଷ ଏହିଭଳି ଚାଷ କରିକି ଯେଉଁ ଅମଳ ପାଇବା କଥା ପାଇପାରିବେ। ଯଦିଓ କିଛି ପରିମାଣରେ କମିଯିବ ଆପଣ ଯେହେତୁ ଗଛ ଲଗାଇଛନ୍ତି ସେଥିରେ କିଛି ଜାଗା ପଳେଇଛି, କିନ୍ତୁ ଆପଣ ଯାହା ପାଉଥିଲେ ତାର 50-75% ଏହି ଶସ୍ୟରୁ ବା ପନିପରିବାରୁ ବା ଏଭଳି ଅର୍ଥକାରୀ ଫସଲରୁ ଆପଣ ପାଇପାରିବେ ପ୍ରତିବର୍ଷ।
0: ଯାହା ସାର୍, ଆଜି ଯେଉଁ ଆମର ଆଲୋଚନାର ବିଷୟ ଥିଲା ଆର୍ଥିକ ସମୃଦ୍ଧି ପାଇଁ ବ୍ୟବସାୟିକ ଭିତ୍ତିରେ ଅର୍ଥକାରୀ ବୃକ୍ଷରୋପଣ, ସେ ସମ୍ପର୍କରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ, ସୁନ୍ଦର ଭାବରେ ବୁଝେଇକି କହିଲେ। ଯେଉଁ ଶ୍ରୋତାବନ୍ଧୁମାନେ ବା ଚାଷୀ ଭାଇମାନେ ଆଜି ଆମର କାର୍ଯ୍ୟକ୍ରମ ଶୁଣୁଥିବେ, ସେମାନେ ଯଦି ଏହି ଅର୍ଥକାରୀ ବୃକ୍ଷରୋପଣ କରିବାକୁ ଚାହୁଁଥିବେ, କିପରି ଭାବରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ନର୍ସରୀ, ହାଇଟେକ୍ ନର୍ସରୀ, ବେସରକାରୀ ନର୍ସରୀ ଅଛି, ତାଙ୍କ ପାଖରୁ ସେ ଉତ୍ତମ ମାନର ବୃକ୍ଷ ବା ଚାରା ଆଣିକରି ଘରେ ଚାଷ କରିକି ଲାଭବାନ ହୋଇପାରିବେ। ଯାହା ହଉ ସାର୍, ଆପଣ ଖୁବ୍ ସୁନ୍ଦର ଭାବରେ ଏସବୁ ସମ୍ପର୍କରେ ବୁଝିକିରି କହିଥିବାରୁ ଆପଣଙ୍କୁ ଆମର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ତଥା ଆମ ବନାନୀ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
1: ନମସ୍କାର। ଧନ୍ୟବାଦ।

0: ଶୁଣିଲେ କାର୍ଯ୍ୟକ୍ରମ ବନାନୀ।
1: ମା ମା ଦେଖନ୍ତୁ ଏଥର ରାସନ କାର୍ଡ ରେ କେତେ ଚାଉଳ ମିଳିଛି।
2: ଆରେ ବୋହୁ ଏତେ ଚାଉଳ
1: କୋଉଠୁ ଆଣିଲୁ? କିଏ ଦେଲା?
3: କିଏ ଆଉ ଦବ ମା, ଆମ ସରକାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ ହେଇଛି ପରା, ଏବେ ଆମକୁ ମୁଣ୍ଡ ପିଛା 5 କିଲୋ ନୁହଁ 10 କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ମିଳୁଛି।
2: ଆରେ ବା ଏଇଟା ତ ଭାରି ଭଲ କଥା, ସରକାର ଆମ ଦୁଃଖ ବୁଝିଛନ୍ତି।
4: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଅତିରିକ୍ତ ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।
5: ଲୋକଙ୍କ ସରକାରଙ୍କର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ଲେଖିଛି ନୂଆ ସମ୍ଭାବନା ନୂଆ।

0: ବାର୍ତ୍ତା
1: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗକୁ ବଢୁଛି ଆମ ରାଜ୍ୟ।
0: ଡିଜିଟାଲ ଓଡ଼ିଶା ଗଠନ ଦିଗରେ ଇ ଗଭର୍ନାନ୍ସ ସେବାର ତୃଣମୂଳ ବିସ୍ତାର ସମେତ ସୁପରିଚାଳିତ ବିଦ୍ୟୁତ ବ୍ୟବସ୍ଥା, ଏହା ହେଉଛି ନୂଆ ଓଡ଼ିଶାର ପରିଚୟ।
1: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସା ସୁବିଧା।
0: ସୁଭଦ୍ରା, ଲକ୍ଷପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ।
1: ବାସଗୃହ, ପାନୀୟ ଜଳ, ରୋଜଗାର, ଦକ୍ଷତା, ପର୍ଯ୍ୟଟନ ଓ ଶିଳ୍ପ ବିକାଶ ମାଧ୍ୟମରେ ଗଢ଼ି ଉଠୁଛି ଆତ୍ମବିଶ୍ୱାସୀ ଓଡ଼ିଶା। ସ୍ୱଚ୍ଛ, ପାରଦର୍ଶୀ ଓ ଜନମୁଖୀ ଶାସନ ସହ ଆଗକୁ ବଢ଼ୁଛି ପ୍ରତିଟି ଓଡ଼ିଆ।
0: ବିକାଶର ଧାରା ଓଡ଼ିଶା ସାରା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ରାତିଆଟାର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝୀ। ପୁରୀଠାରେ ରେଳ ଭିତ୍ତିଭୂମି ପ୍ରକଳ୍ପ ଓ ଯାତ୍ରୀ ସୁବିଧାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କଲେ ରାଜ୍ୟପାଳ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ଲୋକସେବା ଭବନରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। କନ୍ୟାସନ୍ତାନଙ୍କ ସଶକ୍ତିକରଣରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବେଟି ବଚାଓ ବେଟି ପଢ଼ାଓ ଅଭିଯାନ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ରଜ ସଂକ୍ରାନ୍ତି ଛୁଟି ହେତୁ ବନ୍ଦ ରହିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସୂଚନା। ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ 2026 ଚିଠା ପ୍ରକାଶ ପାଇଛି। ଘରଭଡ଼ା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଲିଖିତ ଘରଭଡ଼ା ଚୁକ୍ତି ବାଧ୍ୟତାମୂଳକ କରାଯାଇଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଫ୍ରାନ୍ସ ଓ ସ୍ଲୋଭାକିଆକୁ ପ୍ରଧାନମନ୍ତ୍ରୀଙ୍କ ଛଅଦିନିଆ ଗସ୍ତ ଆରମ୍ଭ। ନିସ୍ଠାରେ ଆସନ୍ତାକାଲି ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମରେ ଯୋଗଦେବେ। ଭାରତୀୟ ସ୍ଥଳସେନାର ପରବର୍ତ୍ତୀ ମୁଖ୍ୟ ଭାବେ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ। ଆସାମର ଜୋରହାଟ ବାୟୁସେନା ଘାଟିରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ପାଞ୍ଚ ଜଣ ସେନା କର୍ମଚାରୀଙ୍କ ମୃତ୍ୟୁ। ଏବଂ ଧର୍ମଶାଳାଠାରେ ଜାରି ରହିଛି ଭାରତ ଆଫଗାନିସ୍ତାନ ପୁରୁଷବର୍ଗ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଆଫଗାନିସ୍ତାନ 24.3 ଓଭରରେ 9 ୱିକେଟ୍ ହରାଇ 193 ରନ୍ ସଂଗ୍ରହ କରିଛି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ଅମିତ କୁମାର ଚଳଚ୍ଚିତ୍ର ଲଭ୍ ଷ୍ଟୋରୀ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ପାରିବାରିକ ଧାରାବାହିକ ନାଟକ ଶ୍ରୀହରିଙ୍କ ସଂସାରର ଷଷ୍ଠ ଭାଗ ରଚନା ଗୋପାଳ ଛୋଟରାୟ ପ୍ରଯୋଜନା ପ୍ୟାରିମୋହନ ମହାନ୍ତି।

0: ଏବେରେ ଛପା ହବ। ଜୀବନରେ ଏ ସୁଯୋଗ ତ ଆଉ କେବେ ଆସିବା ସହଜ ନୁହଁ। ସେମିତି ଗୋଡ଼ ଟେକି ପଡି ରହିଲି, ଫଟୋ ଉଠା ହେଲା। ଶୁଣିଲ ତ, ଏବେ ତମ କଥା କୁହ।
1: ମାଲୋ, ସେଇଠୁ ବାଟ ଭାଙ୍ଗିକିରି ରିକ୍ସାବାଲା ଆମକୁ ମେହେନ୍ଦିପୁର ରାସ୍ତାରେ ଆଣିଲା। ରାସ୍ତାରେ ତ ଆସୁଛୁ। ଆଲୋ ବେଙ୍ଗୁଲି, ତୁ କହୁନୁ।
0: କହିବା ବୋଲି କଥା ତାହେଲେ ଅଛି। ଓହୋ, ସୀତା ଦେଇ, ଇଏ କଥା କଣ? ସେ ଆସିଲା ବେଳଠୁ ତୁମେ କାହିଁକି ଏମିତି କରେଇ କରେଇ ହେଇ ଠିଆ ହଉଛ? କଣ ତ କାନିଟାକୁ ସେ ପାଖରେ ଜାକି ଧରିଛ, ଯେମିତି କଣ କିଛି ଓଜନିଆ ଜିନିଷ?
1: କହୁନୁ ବୋଉ, ତୁ କହୁନୁ। ମୁଁ ତ ସେତେବେଳୁ କହିବି କହିବି ହଉଛି, ତୁ ଖାଲି ଆଖି ଦେଖେଇ ମତେ ମନା କରୁଛୁ। ଏଇ ଦେଖ ବାପା, ଦେଖ
0: ମାଛ, ଗୋଟାଏ ଦି କିଲିଆ ତଟକା ରୋହି। ଏଇଥିପାଇଁ କଥାଟା ତାହେଲେ ମତେ ଲୁଚଉଥିଲ। ହଉ, କିଣିଲ ଭଲ କଲ, ଏ ବେଳରେ ଟଙ୍କା ଦେଲେ ବି ବଜାରରେ ଏ ଜିନିଷ ମିଳିବନି। ଚାଲ, ଚଞ୍ଚଳ ଏହାର କାରବାର କର।
1: ଏ ମାଛ କଣ ଆମେ କିଣିଛୁ କି ବାପା?
0: କିଣିନ, ତେବେ ପାଇଲ କୋଉଠୁ? ଦେଲା କିଏ?
1: ଶୁଣ, ସେ ରାସ୍ତାରେ ତ ଆସୁଛୁ। ରାସ୍ତା ପାଖ ଗୋଟେ ପୋଖରୀ ଉଛୁଳି, ରାସ୍ତା ଉପରେ ବଳାଗଣ୍ଠି ଉପରେ ପାଣି ଚାଲିଛି ଜୋରରେ। ପାଣି ଚବୁକେ ଗୋଟାଏ ମଟର ଚାଲିଗଲା। ଏ ମାଛଟା କୋଉଠି ଥିଲା କେଜାଣି? ଆମ ରିକ୍ସାକୁ ତ ଖ ପକିରି ଡେଇଁ ପଇଲା। ଯେମିତି ଡେଇଁଛି ମୁଁ ମାଣ୍ଡି ବସିଲି। ଏତେ ବଡ ମାଛଟା କାଳେ ପୁଣି ଡେଇଁ ପଳେଇବ।
0: ତମେ ତମ କାନି ପରନ୍ତରେ ଗୁଡେଇ ପକେଇଲ।
1: ଆଉ ଜାଣିଛ, ମତେ ଯୋଉ ମାଡି ମାଡି ପଡୁଥାଏ, ହେଲେ କଣ ଆଉ କରିଥାନ୍ତି? ଏଇଟା ତ କାହାରି କିଣା ଖର୍ଦ୍ଧା ମାଛ ନୁହଁ, ଆପେ ଆପେ ରିକ୍ସାକୁ ଡେଇଁ ପଡ଼ିଲା। ନ ଆଣି କଣ ପକେଇ ଦେଇ ଆସିଥାନ୍ତି? ହଏ, ଆଣିନଥାନ୍ତି,
0: ଆଣିନଥାନ୍ତ। ତମେ ନିଜେ ପଛେ ପାଣି ଘେରରେ ପଡି ଆଉ ଦି ଘଣ୍ଟା ଚକା ବୋରି ଖାଇଥାନ୍ତ, ମାଛଟାକୁ ପୁଣି ଆଣିନଥାନ୍ତ। ଏଇ ନେଇ ନଈ ପୋଖରୀ ଭର୍ତ୍ତି, ବଜାରରେ ମାଛ ମିଳୁନାହିଁ ବୋଲି ଆଠ ଦିନ ହେଲା ଖାଲି ଲୁଣି ମାଛରେ ଶ୍ରୀହରିଙ୍କ ସଂସାର ଚାଲିଛି। ଏ ଦି କିଲିଆ ତଟକା ରହିକି ପୁଣି ତୁମେ ହାତ ଛଡ଼ା କରିଥାନ୍ତ? ଗୋଟାଏ ଯୋଗରେ ଆଜି ରାତି ପାଇଥିଲା, ତମ ରିକ୍ସାକୁ ମାଛ ଡେଇଁଲା, ଖବରକାଗଜରେ ମୋ ଫଟୋ ବାହାରିବ। ତମେ ଯା, ଲୁଗାପଟା ବଦଳ। ଓଦା ଲୁଗାରେ ହେଇ ତୁମର ଛିଙ୍କ ଉପରେ ଛିଙ୍କ ଆସିଲାଣି। ଚଞ୍ଚଳ ଚୁଲି ଲଗେଇ ହାତ ଗୋଡ ଉଷୁମ କରି ମାଛ ବଜାର ଆୟୋଜନ କର। ମୁଁ କହୁଥିଲି, ଆରେ ତମେ କୁଆଡେ ଗଲ ବା? ତମେ ଆସି ଖଟ ଉପରେ ଶୋଇପଡ଼ିଲଣି? ମୁଁ କହୁଥିଲି କାଲିକି ମାଛ ବଜାର ତ ଅଛି, ଆଜି ଆଉ ମୋର ବଜାରକୁ ଯିବା ଦରକାର କଣ? ଏଣେ ପୁଣି ଡେରି ହେଇଗଲାଣି, ବଜାରରୁ ଆଉ କିଛି ସଉଦା ପତ୍ର ଆସିବାର ଥିଲା କି?
1: ନାଇଁ।
0: କଣ ହେଲା କି ତୁମର? ମୁହଁଟା କାହିଁକି ଫଣ ଫଣ ଦେଖାଯାଉଛି? ଦେଖି ଦେଖି, ହେ ଦେହଟା ତାତିଛି, ତୁମକୁ ଆଉ ଫ୍ଲୁ ହେଲା କି?
1: ନାଇଁ, ମତେ କାହିଁକି ଫଲ ହବ?
0: ଆଏ ଫଲ ନୁହଁ ଫ୍ଲୁ, ଆହେ କାହିଁକି ହବ? ତାର କୈଫିୟତ କଣ ମୁଁ ଦେବି? ସେତେବେଳେ ଗୋଟାଏ ଆଖି ଧରା ପାଲା ଚାଲିଲା, ଏଇନେ ଘରେ ଘରେ ଫ୍ଲୁ, କାଲି ପୁଣି ତମେ ପାଣି ଘେରରେ ପଡିଥିଲ, ଛିଙ୍କ ଉପରେ ଛିଙ୍କ ଆସୁଥିଲା। ନିଅ ଏ ଥର୍ମୋମିଟର ପାଟିରେ ଦବ କି?
1: ନାଇଁ ନାଇଁ ନାଇଁ ନାଇଁ, ଥାଉ, ମତେ ସେଇଟା ଭାରି ଅଡୁଆ, ଖାଲି ବାନ୍ତି ମାଡିବ।
0: ଆଉ ଏଇଟାକୁ କଣ ଚୋବେଇ ଖାଇବ ଯେ ବାନ୍ତି ମାଡୁଛି? ଜିଭ ତଳେ ଅଧ ମିନିଟିଏ ଦବ, ଅଡୁଆଟା ପୁଣି କଣ? ନିଅ ଆଙ୍କର। ଦେହଟା ଯେମିତି ତାତିଛି, ଜ୍ୱର ନିଶ୍ଚୟ ଅଛି ଆଉ। ଆଲୋ ବେଙ୍ଗୁଲି, ବେଙ୍ଗୁଲି,
1: କଣ ବାପା?
0: ତୋର ପୁଣି କଣ ହେଲା
1: କେଜାଣି?
0: ହାଇ ମାରୁଛୁ ଯେ,
1: ଛିଙ୍କ ବି ତ ହଉଥିଲା।
0: ଛିଙ୍କ?
1: ହଁ, ରାଇଜା ଛିଙ୍କିଲେଣି।
2: ହେଲେ ବେଙ୍ଗୁଲି ଆଖିଟା କାହିଁକି?
0: ଓହୋ, ପାଟିରେ ଥର୍ମୋମିଟର ଥାଇ କଥା କହୁଛ? ଦିଅ ଛାଡ,
1: ବେଙ୍ଗୁଲିର ଦେଖିବଟି ତା ମୁହଁଟା କେମିତି ଫଣ ଫଣ ଦିଶୁଛି।
0: ଆଗେ ତମର ଦେଖେ, ହେଇଛି 102।
1: ଏ ବୋଉର ଜ୍ୱର 102?
3: ଓହୋ, ମୋର 110 ଜ୍ୱର ହେଲେ ବି କିଛି ହବ ନାହିଁ, ସଞ୍ଜ ବେଳକୁ ଦେଖିବ, ମୁଁ ଝାଡି ଝୁଡି ହେଇକିରି ବସିବି। ମୋ ଝିଅର କଣ ହେଲା ଦେଖିବଟି? ଦେଖିଲ ଦେଖିଲ ମା ବେଙ୍ଗୁଲି, ଦେଖାଲୋ ଏ ଦେହଟା କାହିଁ ତାତିଛି ଗୋ?
1: ନାଇଁ ମ, ତୋ ହାତ ତାତିଛି।
0: ହଉ ହଉ ହଉ, ନେ ଥର୍ମୋମିଟର ପାଟିରେ ଦେ, ସବୁ ହେଲେ ଜଣା ପଡିଯିବ।
1: ହେଇଥି କାଲି ଏଡ଼େ ସୁନ୍ଦର ମାଛ ଭଜା ତମେ ସବୁ ଖାଇଲ, ନଟଟା ଯାହା ଆସିଲା ନାହିଁ।
0: କାଲି ଆସି ନାହିଁ, ଆଜି ଆସିବ, କାଲି ଖାଇ ନାହିଁ, ଆଜି ଖାଇବ, ମାଛ ତ ଅଛି।
1: ତମେ ଏମିତି ଚିଡି ଯାଉଛ କାହିଁକି ମା?
0: ସେ କଥା ମୁଁ ଏକା ନୁହଁ, ଏ ଦୁନିଆରେ ଯେତେ ଏ ଶ୍ରୀହରି ଭଳି ସ୍ୱାମୀ ମାନେ ଅଛନ୍ତି ସମସ୍ତେ କହିବେ।
1: କଣ ଏମିତି ଗୁଣୁ ଗୁଣୁ ହେଇକିରି କହି ଯାଉଛ ମା? ଚାଦରଟା ଟିକେ ଘୋଡେଇ ଦବଟି।
0: ଆଏ ତମକୁ ପୁରା 110 ଜ୍ୱର ହେଲେ ତମର ଚିନ୍ତା ନାହିଁ
1: ବୋଲି ଚାଦରଟା ଟିକେ ଘୋଡେଇ ଦବନି? ମୁଡୁରୁ ତ ତମେ ଏମିତି ହେଲଣି, ଯଦି ଦି ଚାରି ଦିନ ପଡିବି ଆଉ କି ସେବା କରିବ ମୁଁ? ତମେ
0: ତମର ସବୁ ସେବା କରିବ।

0: ଆଗକୁ ମୁଁ ପ୍ରସ୍ତୁତ, କିନ୍ତୁ ତୁମକୁ ମୋର ବିନୀତ ଅନୁରୋଧ, ତୁମେ ଗୋଟିଏ ଶୃଙ୍ଖଳିତ ମାନେ ଡିସିପ୍ଲିନ ରୋଗୀ ଭଳି ମୋ କଥା ମାନି ଯେମିତି ଚଳିବ। ତୋ ପାଟିରୁ ସେତିକିବେଳୁ ଅଛି ଥର୍ମୋମିଟରଟା, ହଁ ଦେଖୁଛି ବା ଦେଖୁଛି।
1: ହେଇଆ କଣ କେତେ ଉଠିଛି?
0: ଉଠିଛି 101।
1: ହେଲେ ମୁଁ କଣ କରିବି? ଟି ଝିଅକୁ ମୋର 101 ଜ୍ୱର ହେଲାଣି।
2: ତୋଠୁ ଡିଗ୍ରୀ କମ ଅଛି ଲୋ ବୋଉ, ତୁ ବ୍ୟସ୍ତ ହଉଛୁ କାହିଁକି? ଝାଡି ଝୁଡିଏ ତୋର ସବୁ ଯାକ ଜ୍ୱର ମତେ ତୁ ଦେଲ।
0: ତାହେଲେ ତମ ଟେମ୍ପରେଚର 203 ହେଇଯିବ ଜାଣିଛ ଟି?
1: ହଉ ପଛେ, ତୁ ଆ ବେଙ୍ଗୁଲି ଆ ମୋ ପାଖରେ ଶୋଇବୁ। ଆ
0: ସେ ସୁହାଗଟିକ କଥା, ଦି ଦିଟା ଜରୁଆ ରୋଗୀ ଗୋଟେ ବିଛଣାରେ ଶୋଇପାରିବନି। ବେଙ୍ଗୁଲି ତୁ ମୋ ଖଟରେ ଶୁଅ।
1: ନାଇଁ ବାପା, ମୁଁ ତମ ଖଟରେ ଶୋଇବି ନାହିଁ, କାଳେ ତମକୁ ଜ୍ୱର ହବ।
0: ଆଚ୍ଛା ଆଚ୍ଛା ଆଚ୍ଛା, ମୁଁ ସେ ସାନ ଫିତା ଖଟଟା ଆଣି ଏ ପାଖରେ ପକେଇ ଦଉଛି, ତୁ ଆମର ଏଇ ଖଟରେ ଶୁଅ।
1: ତୁ ସେଠି ଶୋଇଲୁ, ମୁଁ ଏଠି ଶୋଇଲି, ମୋ ପାଖରେ ତୁ ଶୋଇଥିଲେ ତୋ ଦେହ ମୁଣ୍ଡରେ ଟିକେ ହାତ ବୁଲେଇ ଦେଇନଥାନ୍ତି।
0: ସେଇଠୁ ତମ ଦେହ ମୁଣ୍ଡ, ସେଥିରେ ପୁଣି ଟିକେ ହାତ ବୁଲିବା ଦରକାର ନା ନାହିଁ?
1: ମୁଁ କହୁନାହିଁ ତମ ପୁଅ,
0: ତମେ କହିବା ଯାଏ କଥା ଯିବ ନାହିଁ। ଯେ ହେଲେ ଏମିତି ଉଚ୍ଛନ କାହିଁକି? ଇଏ ତ ଜ୍ୱର ଆରମ୍ଭ।
1: ମଲା ଏଇ ଆରମ୍ଭ ବେଳେ ଯାହା ଭଲ ଲାଗେ ନା
0: କଣ? ଏଇ ଦେହ ମୁଣ୍ଡରେ ହାତ ବୁଲେଇବା?
1: ହଁ, ଜ୍ୱର ପୁରୁଣା ହେଇଗଲେ ଦେହ ମୁଣ୍ଡ ତ ଦରଜ ହେଇଯିବ, ଆଉ ମୋଡ଼ା ଘଷା ଭଲ ଲାଗିବ ନାହିଁ। ଦେଖିଲ ନାହିଁ ସେଥର ତମକୁ ଯୋଉ ଜ୍ୱର ହେଇଥିଲା?
0: କିଛି ଦେଖିବା ଦରକାର ନାହିଁ, ଜ୍ୱର ଆରମ୍ଭରେ ମୋଡ଼ା ଘଷା ଭଲ ଲାଗେ, ଏ କଥାଟା ନୋଟ କରି ରଖିଲି। ଆଉ ସୂରିଆ ଯେତେବେଳେ ନାହିଁ ତା ଘରକୁ ଯାଇଛି, ଆଉ ଏ ଘରେ ବର୍ତ୍ତମାନ ସୁସ୍ଥ ମଣିଷ ବୋଇଲେ କାମ।
1: ହେଇଟି ମୋ ଦେହ ଭଲ ହବା ଯାଏ ମୋ ପାଟିରେ ମୁଁ ତାଲା ପକେଇକିରି ଶୋଇଲି।
0: ସେମିତି ମତେ ଫ୍ଲୁ ଜ୍ୱର ନ ହବା ଯାଏ ମୁଁ ଏ ଘରେ ତାଲା ପକେଇ ବାହାରକୁ ଚାଲିଯିବି, ଘରକୁ ଫେରିବି ନାହିଁ।
1: ଶୀତ ହଉଛି ବାପା, ଗୋଟେ ଚାଦର ଘୋଡେଇ ଦିଅ।
0: ଆରେ କାଇଁ, ଚାଦର କୋଉଠି ଅଛି? ମୁଁ କଣ କିଛି ପାଉଛି?
1: ଖୋଜିଲାଣି ତମେ ଆଗେ?
0: ଆରେ ବାବୁ, ଖୋଜିଲା ଯାଏ କଥା ଯିବ କାହିଁକି? ଘରେ 10-10 ଚାଦର। ସେଇଠୁ ତମେ କଣ ହୁଡ଼ି ହବ? ତମକୁ ପୁଣି ଚାଦର କିଏ ଖୋଜି ଆଣିଦବ? ଏଇ ମୁଁ ତ
1: ତମେ ଏମିତି ଚିଡ଼ ନାହିଁ, ମୁଁ ଯାଉଛି ଯାଉଛି, ମୋ ପାଇଁ ମୁଁ ଚାଦର ଆଣିବି। ତମେ
0: ହୁସିଆର ହୁସିଆର କହିଦଉଛି, ଜ୍ୱର ନ ଛାଡିବା ଯାଏ ତମେ ଖଟରୁ ଓହ୍ଲେଇ ପାରିବନି।
1: ହଉ ହେଲା, ତମେ ନଟୁକୁ ଟିକେ ଡକେଇ ଆଣ, ମ ସିଏ ଆସିଲେ ତମର ଯାହା କିଛି ବ୍ୟବସ୍ଥା କରିବ।
0: ଆଏ ସିଏ ମୋର କି ବ୍ୟବସ୍ଥାଟା କରିବ? ହଁ କହିବ ଟି, କଣ ତମେ ଖାଇବ?
1: ଖାଇବି? ଜ୍ୱର ହେଲେ କଣ ଏମିତି ଖାଇବା ବିଚାର ପଡେ?
0: ଆରେ ବାବୁ, ସାଗୁ କି ବାଲି?
1: ଓହୋ, ସେ ସାଗୁ ବାଲି ନା ଧର ନାହିଁ, ମତେ ବାନ୍ତି ମାଡୁଛି।
0: ଆଏ ବାନ୍ତି ମାଡୁ ପଛେ, ତମକୁ ସାଗୁ ବାଲି ଖାଇବାକୁ ପଡିବ, ମୁଁ ଟିକେ ଡାକ୍ତରଙ୍କ ପାଖରୁ ମୁହଁ ମାରି ଆସେ। ଅଇ କଣ ଇଏ କଥା, ଡାକ୍ତରଙ୍କ ପାଖରୁ ଔଷଧ ପତ୍ର ଆଣି ନିଜେ ଚୁଲି ଲଗେଇ ସାଗୁ ତିଆରି କରି ଦେଖିଲା ବେଳକୁ ରୋଷେଇ ଘରେ ଅଇଁଠା ବାସନ ପଡିଛି। ତମେ ମା ଝିଅ ଦୁହେଁ ଦହି କଡି ଆଚାର ଆଉ ମାଛ ଭଜା ଖାଇଛ? ଏ ବେଙ୍ଗୁଲି,
1: ମୁଁ କିଛି ଜାଣି ନାହିଁ, ବୋଉକୁ ପଚାର।
0: ହଇଏ ଏସବୁ ଖାଇଲେ ଜ୍ୱର ଛାଡିବ?
1: ଛାଡିବ, ତମେ ତମ ଖଟରେ ତୁନି ହେଇ ବସିବ ଟି?
0: ବସିବି ତ, ଅବସ୍ଥା ଯାହା ଦେଖୁଛି ମତେ ଏଠି ଏମିତି ତୁନି ହେଇ ବସିବାକୁ ପଡିବ? ନଟ ପାଖକୁ ଖବର ଯାଇଛି, ସେ ଆସୁ।
3: ଶ୍ରୀହରି ଭାଇ, ଓ ଶ୍ରୀହରି ଭାଇ,
1: ହେଇଟି ହେଇଟି ନଟ ଆସିଲାଣି। ମଲା ଶୁଭୁ ନାହିଁ କି ତମକୁ? ନଟ ଆସିଲାଣି ପରା, ତମ ପାଟିରେ କଣ କଥା ନାହିଁ କି?
3: ବାସ ତମେ ଦିଏ ଦି ଖଟରେ ଶୋଇଛ ତ? ଇଏ କଣ ଶ୍ରୀହରି ଭାଇ, ପାଟିରେ ଥର୍ମୋମିଟର ପୁରେଇ ତମେ ବସିଛ, ତମକୁ ବି କଣ ଧରିଛି?
0: ରହ ରହ ଦେଖେ,
3: କେତେ?
0: ବେଙ୍ଗୁଲିକୁ 101, ଅପାକୁ ତୋର 102, ଆଉ ମତେ ଏ ଦିହିଙ୍କ ମଝାମଝି 101.5।
3: ତାହେଲେ
0: ଏ ଖଟଟା ଖାଲି ପଡିଥିଲା, ମୁଁ ଏଇଠି ଶୋଇଲି।
1: ସତରେ ତମକୁ ଜ୍ୱର?
0: ଏକା ଛାତ ତଳେ ସମସ୍ତେ ରହିଛେ, ଏକା ପାଣି ଘେରରେ ସମସ୍ତେ ପଡିଛେ, ତମ ପାଇଁ ସତ, ମୋ ପାଇଁ କାହିଁକି ମିଛ ହବ? ନଟବର
3: ଭାଇ,
0: ଆମ ଖବର ସବୁ ପାଇଛୁ ତ?
3: ଚିଠିରୁ ତମର ସବୁ ଖବର ପାଇଛି।
0: ଆଚ୍ଛା, ଏବେ ସେ ଛୋଟ ଚୌକି ଆଉ ଛୋଟ ଟେବୁଲଟା ଆଣିକିରି ଘର ମଝିରେ ପକା।
3: ପଡିଲା
0: ଟେବୁଲ ଉପରେ ଔଷଧ ପତ୍ର ସବୁ ସଜେଇକି ରଖ।
3: ରହିଲା,
0: ଏବେ କାମ ଆରମ୍ଭ କର।
4: ଶୁଣିଲେ ପାରିବାରିକ ଧାରାବାହିକ ନାଟକ ଶ୍ରୀହରିଙ୍କ ସଂସାରର ଷଷ୍ଠ ଭାଗ। ଏଥିରେ ଅଂଶଗ୍ରହଣ କରିଥିଲେ ନେତ୍ରାନନ୍ଦ ମିଶ୍ର, ଜାନକୀ ସାହୁ, ସତ୍ୟବ୍ରତ ତ୍ରିପାଠୀ ଓ ପୁଷ୍ପିତା ମନ୍ତ୍ରୀ। ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା ପ୍ୟାରିମୋହନ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପରବର୍ତ୍ତୀ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ଆଧୁନିକ ଗୀତ। କଣ୍ଠଶିଳ୍ପୀ ସୁମନ୍ତ କୁମାର ମହାନ୍ତି ଗାଇଛନ୍ତି ନିରଞ୍ଜନ ପାଢ଼ୀଙ୍କ ରଚନାରୁ।

ଦେଶରେ ପୁନଃ ନିଟ୍ ପରୀକ୍ଷା ପୂର୍ବରୁ କୌଣସି ଗୁଜବ ନ ଶୁଣିବାକୁ ଛାତ୍ରଛାତ୍ରୀମାନଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାମର୍ଶ। ମୁଖ୍ୟ ସମ୍ବାଦ ଆଜି ପାଇଁ ଏତିକି, ନମସ୍କାର।

0: ଆକାଶବାଣୀ କଟକ ସମୟ ରାତି 11:07 ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ ଗତଟି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା 6:05 ଅନୁଚିନ୍ତା 6:35 ଉପସ୍ଥାପନା ଶାନ୍ତନୁ କୁମାର ରଥ ଶ୍ରୀମଦ୍ ଭାଗବତର 66ତମ ଭାଗ 6:40 କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି 5:55 କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏୟାର ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ ଜୟ ହିନ୍ଦ
1: ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆଜିର ବନ୍ଦନାର ପ୍ରଥମ ଭକ୍ତିଗୀତ ଗାଇଛନ୍ତି ନିମାଇ ଚରଣ ହରିଚନ୍ଦନ ଶିଳ୍ପୀଙ୍କ କଣ୍ଠରେ ପୁରାତନ ରଚନା ସୁଖ ଦୁଃଖ ଦୁହେ ସହଦର ଭାଇ ଉଭୟ ମଧ୍ୟରେ ଦୁଃଖ ସିନା ସାର ସୁଖଟି ଚଞ୍ଚଳ ଖେଳିଯାଏ ଖେଳ ଦୁଃଖ ସିନା ଏକା ଜାଣି ଆପଣାର

ବନ୍ଦିନୀର ପରବର୍ତ୍ତୀ ଭକ୍ତିଗୀତ ସକାଳ ଆସୁଛି ତୁମରି ଇଚ୍ଛାରେ ସଞ୍ଜ ଯାଉଛି ନଈ କେମିତି କହିବି ମୋ ଜୀବନ ପଥି ତୁମ

ମିଶ୍ର ସତ୍ୟନାରାୟଣଙ୍କ ରଚନାରୁ ବନ୍ଦନାର ପରବର୍ତ୍ତୀ ଭକ୍ତି ଗୀତ ଗାଇଛନ୍ତି ସନ୍ତୋଷ କୁମାର ପଣ୍ଡା। ହାତ ଗୋଡ଼ ନ ଥାଇ ତୁ ହେଲୁ ଜଗଦୀଶ, ସବୁ ଥାଇ କାଳିଆରୀ ମୋ ହେଲି ଅମଣିଷ।

ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ କଟକ କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତିଗୀତ ଗାଇଛନ୍ତି ସ୍ନେହଲତା ପ୍ରହରାଜ। ଆରେ ମନ ପାଇ ହରି ନାମକୁ ନଭଜୁ କାହିଁ ପାଇଁ। ଶିଳ୍ପୀଙ୍କ କଣ୍ଠରେ ଦୀନକୃଷ୍ଣଙ୍କ ରଚନା।

ପୁରାତନ ରଚନାରୁ ପରବର୍ତ୍ତୀ ଗୀତ ଗାଇଛନ୍ତି ବିଭୁଧେନ୍ଦ୍ର ଦାସ। ମେଘମାଳାକୁ ନିନ୍ଦି କଳାକୁ ଚାହାଁବାରେ ମନ ଚକାଡୋଳାକୁ।

ସମବେତ କଣ୍ଠରେ ହରପ୍ରିୟା ଦେବୀଙ୍କ ରଚନାରୁ ପରବର୍ତ୍ତୀ ଭକ୍ତିଗୀତ ଜଗନ୍ନାଥ ହେ ତୁମେ କେଡ଼େ ସୁନ୍ଦର କଳା ଧଳା ମୁଖ ଭଗିନୀ ସୁଭଦ୍ରା ନୀଳାଚଳେ ଲଗାଇଛ ଅନ୍ଦର।

ଆକାଶବାଣୀ କୋରାଲ ଗ୍ରୁପ୍ର ଶିଳ୍ପୀମାନଙ୍କ ଦ୍ୱାରା କାର୍ଯ୍ୟକ୍ରମର ଶେଷ ଭକ୍ତି ଅର୍ଘ୍ୟ ଗୀତ ରଚନା କଳ୍ପଲତା ଜେମା। ଜଗବନ୍ଧୁ ନାଥଙ୍କୁ ଯେ ମୁରୁଛି ନୁହଁ ଜେଣିକି ଚାହିଁଲେ ତେଣେ ଶ୍ରୀମୁଖ ଦିଶଇ।

ଭଗବାନଙ୍କ ସ୍ମରଣ ହିଁ ସମ୍ପତ୍ତି, ବିସ୍ମରଣ ହିଁ ବିପତ୍ତି। ଆମ ସମାଜରେ ସାଧାରଣତଃ ଦୁଇ ପ୍ରକାର ମନୁଷ୍ୟ ଦେଖାଯାଆନ୍ତି, ଆସ୍ତିକ ଓ ନାସ୍ତିକ। ଆସ୍ତିକ ଏ ସଂସାରରେ ଭଗବାନଙ୍କର ଅସ୍ତିତ୍ୱ ବା ସ୍ଥିତିକୁ ସ୍ୱୀକାର କରି ନିଜର କର୍ମମୟ ଜୀବନଯାପନ କରେ, କିନ୍ତୁ ନାସ୍ତିକ ଏହାକୁ ସହଜରେ ସ୍ୱୀକାର କରେ ନାହିଁ। ସେ ନିଜ ବାହୁବଳ ଉପରେ ବିଶ୍ୱାସ କରି ଖାଇପିଇ ଆନନ୍ଦରେ ସୁଖ ଉପଭୋଗ କରିଥାଏ। ନାସ୍ତିକମାନେ ଚାର୍ବାଙ୍କର ବାଣୀ ଦ୍ୱାରା ପ୍ରଚୋଦିତ ହୋଇ ଯଥା ଯାବତ୍ ଜୀବେତ୍ ସୁଖଂ ଜୀବେତ୍, ଋଣଂ କୃତ୍ୱା ଘୃତଂ ପିବେତ୍, ଭସ୍ମୀ ଭୂତସ୍ୟ ଶରୀର କିଂ ପୁନରାଗମନ। ଏହି ଶ୍ଳୋକଟିର ନିର୍ଯାସ ହେଲା, ଥରେ ଶରୀର ଭସ୍ମୀଭୂତ ହୋଇଗଲା ପରେ ପୁନର୍ଗମନ ହୁଏ ନାହିଁ, ତେଣୁ ଋଣ କରିକିନି ମଧ୍ୟ ଆନନ୍ଦରେ ଜୀବନକୁ ଉପଭୋଗ କରିଦେବା। ଗୋଟିଏ ସାଧାରଣ ବସ୍ତୁ ନିର୍ମାଣ କରିବା ପାଇଁ ଯଦି ଜଣେ ନିର୍ମାଣକର୍ତ୍ତା ଅଛନ୍ତି, ଏ ସୁନ୍ଦର ସୃଷ୍ଟିର ଜଣେ ସ୍ରଷ୍ଟା ମଧ୍ୟ ଥିବେ। ନାସ୍ତିକଙ୍କର ଭଗବାନଙ୍କର ଅସ୍ତିତ୍ୱକୁ ସ୍ୱୀକାର କରିବା ନ କରିବା ଉପରେ ଭଗବାନଙ୍କର ଉପସ୍ଥିତି ନିର୍ଭର କରେ ନାହିଁ। ଏ ପୃଥିବୀରେ ସମଗ୍ର ମାନବ ସମାଜ ଓ ସବୁ ଧର୍ମରେ ସେହି ରହସ୍ୟମୟ ଆନନ୍ଦ ସ୍ୱରୂପ ଭଗବାନ ବା ଈଶ୍ୱରଙ୍କ ଉପରେ ଆସ୍ଥା ରହିଥାଏ। ଆମ ଜୀବନରେ ସମସ୍ତ କର୍ମ ଯଦି ଭଗବତ ନିବେଦିତ ବା ସମର୍ପିତ ହୁଏ, ତାହା ଆମ୍ଭମାନଙ୍କୁ ଅସୀମ ଆନନ୍ଦ ଦେବା ସଙ୍ଗେ ସଙ୍ଗେ ସମସ୍ତ ପ୍ରକାର ବିପତ୍ତିରୁ ରକ୍ଷା କରିଥାଏ। ସେ ପ୍ରକାର କର୍ମରେ କର୍ତ୍ତୃତ୍ୱ ଭର୍ତ୍ତୃତ୍ୱ ଭାବ ନଥିବାରୁ ଅହଙ୍କାରର ବିନାଶ ହୋଇଥାଏ, ଯାହାକି ବ୍ୟକ୍ତିର ଆଧ୍ୟାତ୍ମିକ ମାର୍ଗରେ ଏକ ପରମ ଶତ୍ରୁ। ଭଗବାନ ଶ୍ରୀକୃଷ୍ଣ ଗୀତାରେ ଅର୍ଜୁନଙ୍କୁ ଅନୁରୂପ ଉପଦେଶ କର୍ମସନ୍ୟାସ ଯୋଗ ମାଧ୍ୟମରେ ବୁଝାଇ କର୍ମରେ ପ୍ରଚୋଦିତ ନ ହେବା ପାଇଁ କହିଛନ୍ତି। ଶେଷ ଅଧ୍ୟାୟର ଅନ୍ତିମ ଶ୍ଳୋକରେ ମାଂ ଏକ ଶରଣଂ ବ୍ରଜ ପ୍ରତିଶ୍ରୁତି ଭଗବତ ଶରଣାଗତ ପ୍ରତି ପ୍ରାଧାନ୍ୟ ଦେଇ ଏହିପରି ଭଗବାନଙ୍କୁ ସବୁ ସମୟରେ ସ୍ମରଣ ରଖିବା ଓ ଆତ୍ମନିବେଦନର ପ୍ରସଙ୍ଗ ସନ୍ଥ ତୁଳସୀଦାସଙ୍କ ରଚିତ ମାନସର ସୁନ୍ଦରାକାଣ୍ଡରେ ମଧ୍ୟ ବର୍ଣ୍ଣିତ ହୋଇଅଛି। କଥାଟି ହେଉଛି, ହନୁମାନଜୀ ବହୁ କଷ୍ଟସାଧ୍ୟ ଯାତ୍ରାର ସଫଳ ହୋଇ ଯେତେବେଳେ ମା ସୀତାଙ୍କର ସନ୍ଦେଶ ରାମଚନ୍ଦ୍ରଙ୍କୁ ଦେଇଛନ୍ତି, ସେ ଅତ୍ୟନ୍ତ ଉତ୍ଫୁଲ୍ଲ ସହିତ ହନୁମାନଙ୍କୁ ପ୍ରଶଂସା କରି କହିଛନ୍ତି, ହେ ହନୁମାନ, ଦେବତା ନର ମୁନି ତନୁଧାରୀଙ୍କ ମଧ୍ୟରେ ତୁମ ପରି ଉପକାରୀ ଅନ୍ୟ କେହି ନାହାନ୍ତି, ତୁମର ଏହି ଉପକାର ଋଣ ମୁଁ ଶୁଝିପାରିବି ନାହିଁ। ପ୍ରଭୁଙ୍କର ବିଚ୍ଛେଦରେ ସୀତାଙ୍କର ଗୋଟିଏ ଗୋଟିଏ ନିମିଷ ଗୋଟିଏ ଗୋଟିଏ କଳ୍ପ ପରି ଲାଗୁଛି। ଅଶୋକ ବନରେ ଶ୍ରୀରାମଙ୍କ ନାମ ସ୍ମରଣ କରି ରହିଛନ୍ତି। କଥା ଆଳାପରେ ହନୁମାନ ଶ୍ରୀରାମଚନ୍ଦ୍ରଙ୍କୁ କହିଛନ୍ତି, ଆପଣଙ୍କର ମନୋବାକ୍ୟରେ ମୁଁ ହିଁ ଆପଣଙ୍କୁ ପତି ବୋଲି ଗ୍ରହଣ କରିଛି, ଯେ ମୋତେ ହିଁ ଆଶ୍ରୟ କରିଛି ତା ଉପରେ ସ୍ୱପ୍ନରେ ସୁଦ୍ଧା ବିପତ୍ତି ଆସିପାରେ ନାହିଁ। ହନୁମାନ ପ୍ରତ୍ୟୁତ୍ତରେ କହିଛନ୍ତି, ଆପଣଙ୍କ ନାମକୁ ବିସ୍ମରଣ କରିବା ହିଁ ବିପତ୍ତି। ଏହି ପ୍ରସଙ୍ଗରୁ ଜଣାଯାଏ, ପ୍ରଭୁଙ୍କର ନାମ ସ୍ମରଣ ଓ ଧାରଣ କରିବା ଦ୍ୱାରା ଆମ୍ଭେମାନେ ତ୍ରିତାପରୁ ମୁକ୍ତି ଲାଭ କରି ଆନନ୍ଦ ସ୍ୱରୂପ ହୋଇଯିବା। ଜୀବନର ଯାତ୍ରା ପଥରେ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ତଥା ବାଧାବିଘ୍ନକୁ ଅନାୟାସରେ ଅତିକ୍ରମ କରିଯିବା। ଭଗବାନଙ୍କ ନାମ ସ୍ମରଣ ଦ୍ୱାରା ମନୁଷ୍ୟ ସରଳ ସହଜ ଓ ସୁବୋଧ ହୋଇଥାଏ। ମନୁଷ୍ୟ ଜୀବନରେ ସବୁଠାରୁ ବଡ଼ ଶତ୍ରୁ

ଶୁଣୁଥିଲି ଅନୁଚିନ୍ତା, ନିବେଦନ କରିଥିଲି ନୃସିଂହ ଚରଣ ମଲ୍ଲିକ, ଆକାଶବାଣୀ କଟକ। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 64ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 64ତମ ଭାଗ ଏ ଭାଗରେ କଣ୍ଠଦାନ କରିଥିଲେ ସେବାରାଣୀ ମହାପାତ୍ର, ମଧୁଲିତା ମହାନ୍ତି, ଲକ୍ଷ୍ମୀକାନ୍ତ ପାଲିତ ଏବଂ ସୁବାସ ଦାସ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ପ୍ରଯୋଜନା ସୁହାସ ମହାନ୍ତି ଏବଂ ବର୍ଣ୍ଣନା ବସନ୍ତ ମହାନ୍ତି। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308।

0: ବସନ୍ତ ମହାନ୍ତି କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ୱାନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଆମ ଦେଶ ଏକ କୃଷି ପ୍ରଧାନ ଦେଶ। କୃଷି ପାଇଁ ସଦାସର୍ବଦା ଜଳର ଆବଶ୍ୟକତା ରହିଛି। ତେବେ ମାଟିର ଜଳସ୍ତର ଧୀରେ ଧୀରେ କମିଯିବା ସହିତ ଅନେକ ସ୍ଥାନରେ ଜଳର ସଙ୍କଟ ଦେଖାଦେଉଛି। ଯଦି କମ୍ ପାଣିରେ ଏବଂ କମ୍ ଶ୍ରମିକ ବ୍ୟବହାର କରି ଅଧିକ ଜଳସେଚନ କରିବାକୁ ହେଲେ ବୁନ୍ଦା ଜଳସେଚନ ପଦ୍ଧତି ବା ଅଣୁ ଜଳସେଚନ ପଦ୍ଧତି ଆପଣେଇବା ଉଚିତ, ଯେଉଁଥିରେ କି ବୁନ୍ଦା ବୁନ୍ଦା ଆକାରରେ ଗଛକୁ ପାଣି ଦିଆଯାଇଥାଏ। ସାଧାରଣତଃ ଆପଣମାନେ ଯେଉଁ ପଦ୍ଧତିରେ ଜଳସେଚନ କରୁଛନ୍ତି ତାକୁ ଫ୍ଲଡ୍ ଇରିଗେସନ୍ କୁହାଯାଏ। ଏହି ପଦ୍ଧତିରେ ଶତକଡ଼ା 90% ପାଣି ରାସ୍ତାରେ ନଷ୍ଟ ହୋଇଥାଏ। ଏହି ଜଳସେଚନ କରିବା ଫଳରେ ଅନେକ ଅନାବନା ଗଛ ମଧ୍ୟ ଆପଣଙ୍କ ଫସଲ କିଆରୀରେ ଉଠିଥାଏ। ଏହି ଅନାବନା ଗଛ କେବଳ ଯେ ପାଣି ଓ ଖାଦ୍ୟସାର ପାଇଁ ଗଛ ସହିତ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ତା ନୁହେଁ, ଅନେକ ଅପକାରୀ କୀଟ ବା ଜୀବାଣୁ ଏହି ଗଛରେ ବସା ବାନ୍ଧନ୍ତି। ବୁନ୍ଦା ଜଳସେଚନ କରିବା ଫଳରେ କମ୍ ପାଣି ଆବଶ୍ୟକ ହେଉଛି। ଯଦି ମାଟିଟି ସମତଳ ନଥାଏ ତେବେ ଆମେ ନାଳି ଜଳସେଚନ କରିପାରିବା ନାହିଁ, କିନ୍ତୁ ଏଠାରେ ଆମେ ବୁନ୍ଦା ଜଳସେଚନ ମାଧ୍ୟମରେ ଜଳସେଚନ କରିପାରିବା। ଏହି ପଦ୍ଧତି ଦ୍ୱାରା ଜଳସେଚନ କରିଲେ ସଠିକ୍ ସ୍ଥାନରେ ସଠିକ୍ ପରିମାଣରେ ଜଳସେଚନ ହୋଇପାରିବ, ପାଣି ସହିତ ସାର ମଧ୍ୟ ଦେଇହେବ, ଗଛ ଭଲ ବଢ଼ିପାରିବ ଏବଂ ଅନାବନା ଗଛ କମ୍ ହେବ, ଯାହାଫଳରେ କମ୍ ରୋଗପୋକ ଲାଗିବେ ଏବଂ କମ୍ ଔଷଧ ମଧ୍ୟ ବ୍ୟବହାର ହେବ। ଏହା ଯୋଗୁଁ ଫସଲର ଗୁଣବତ୍ତା ମଧ୍ୟ ଭଲ ରହିବ। ଏହି ପଦ୍ଧତିରେ ଚାଷ କରିବା ଦ୍ୱାରା ଅଧିକ ଜମିରେ ଜଳସେଚନ କରିବା ପାଇଁ କେବଳ ଜଣେ ଲୋକ ଆବଶ୍ୟକ ହେବ। ଏହାକୁ ଆମେ ଦରକାର ମୁତାବକ ବ୍ୟବହାର କରିପାରିବା। ପୂର୍ବରୁ ଅନ୍ୟ ଉପାୟରେ ଜଳସେଚନ କରିବା ଦ୍ୱାରା ପାଗ ହିସାବରେ ଜଳସେଚନ କରିବାକୁ ପଡୁଥିଲା, କିନ୍ତୁ ବୁନ୍ଦା ଜଳସେଚନରେ ପ୍ରତ୍ୟେକ ଦିନ ଗଛର ଆବଶ୍ୟକତା ଅନୁସାରେ ସଠିକ୍ ମାତ୍ରାରେ ଜଳସେଚନ କରିହେବ। ବୁନ୍ଦା ଜଳସେଚନ ପରି ସିଞ୍ଚନ ଜଳସେଚନ ପଦ୍ଧତି ମଧ୍ୟ ଆଉ ଏକ ସୁନ୍ଦର ପଦ୍ଧତି, ଯାହା ଆମ ଚାଷବାସକୁ ସମୃଦ୍ଧ କରିଛି। ଯେତେବେଳେ ଗଛମାନଙ୍କର ରୋପଣ ଦୂରତା କମ୍ ହୋଇଥାଏ ସେତେବେଳେ ଆମେ ସିଞ୍ଚନ ପଦ୍ଧତି ଜଳସେଚନ ଆପଣେଇଥାଉ। ସିଞ୍ଚନ ପଦ୍ଧତିରେ ପାଣିକୁ ଜେଟ୍ ମାଧ୍ୟମରେ ଛଡ଼ାଯାଇଥାଏ ଏବଂ ସେହି ପାଣିକୁ ଅଟୋମାଇଜେସନ୍ କରି ଖୁବ୍ କ୍ଷୁଦ୍ର କ୍ଷୁଦ୍ର କରି ପ୍ରତ୍ୟେକ ଜମିରେ ସମାନ ଆକାରରେ ସିଞ୍ଚନ ହୋଇଥାଏ। ସିଞ୍ଚନ ପଦ୍ଧତି ଅନୁସରଣ କଲେ ଅମଳ ଯଥେଷ୍ଟ ପରିମାଣର ବଢ଼ିବାର ସମ୍ଭାବନା ଅଛି। ଅଣୁ ଜଳସେଚନର ଏକ ମୁଖ୍ୟ ପଦ୍ଧତି ହେଉଛି ସିଞ୍ଚନ ପଦ୍ଧତି। ସିଞ୍ଚନ ହେଉ କିମ୍ବା ବୁନ୍ଦା ଜଳସେଚନ, ସବୁଥିରେ ଜଳର ସୁବିନିଯୋଗ ଓ ସଦୁପଯୋଗ ହେଉଛି ମୁଖ୍ୟ ବାର୍ତ୍ତା, ତେଣୁ ଏହାକୁ ଆମକୁ ବୁଝିବାକୁ ପଡ଼ିବ। ବିନା ଜଳସେଚନରେ ଆମେ କୌଣସି ବି ଫସଲ ଚାଷ କରିପାରିବା ନାହିଁ ଏବଂ ଫସଲକୁ ମଧ୍ୟ ଦରକାରଠୁ ଅଧିକ ଜଳ ଆବଶ୍ୟକତା ନାହିଁ। ତେଣୁ ଯେତିକି ଜଳ ଆବଶ୍ୟକ ସେତିକି ଜଳ ଫସଲରେ ପ୍ରୟୋଗ କଲେ ଆମେ ଫସଲରୁ ଅଧିକ ଅମଳ ପାଇପାରିବା। ତା ସହିତ ଜଳ ସଂରକ୍ଷଣ ଓ ସଙ୍କଟ କାଳରେ ଫସଲରେ ଜଳର ସୁବିନିଯୋଗ ମଧ୍ୟ ହୋଇପାରିବ। ଆବଶ୍ୟକତା ଅନୁସାରେ ଜଳ ଫସଲ ପାଇବା ଫଳରେ ରୋଗପୋକ କମ୍ ଲାଗିବ ଏବଂ ଅନାବନା ଘାସ ଦାଉରୁ ମଧ୍ୟ ଫସଲକୁ ଆମେ ରକ୍ଷା କରିପାରିବା। ତେଣୁ ଆମେ ସମସ୍ତେ ପ୍ରାୟତଃ ଦରକାର ମୁତାବକ ଏହିସବୁ ପଦ୍ଧତିକୁ ଆପଣାଇ ଫସଲରେ ପ୍ରୟୋଗ କରିବା, ଯାହାଫଳରେ ଜଳର

0: ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ଶ୍ରବଣ ଦୋଷ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଅଶ୍ୱିନୀ କୁମାର ଦାସ।
1: ମାନବ ଶରୀରରେ ଈଶ୍ୱର ପ୍ରଦତ୍ତ ପଞ୍ଚେନ୍ଦ୍ରିୟ ମଧ୍ୟରୁ କର୍ଣ୍ଣ ବା ଶ୍ରବଣ ଇନ୍ଦ୍ରିୟ ଅନ୍ୟତମ। କର୍ଣ୍ଣ ମଣିଷକୁ ଶୁଣିବାରେ ସାହାଯ୍ୟ କରେ। କର୍ଣ୍ଣ ମୁଖ୍ୟତଃ ତିନି ଭାଗରେ ବିଭକ୍ତ, ଯଥା ବାହ୍ୟକର୍ଣ୍ଣ, ମଧ୍ୟକର୍ଣ୍ଣ ଓ ଅନ୍ତଃକର୍ଣ୍ଣ। ବାହ୍ୟକର୍ଣ୍ଣ ଓ ମଧ୍ୟକର୍ଣ୍ଣ ମଧ୍ୟରେ କର୍ଣ୍ଣପଟହ ରହିଥାଏ। ଏହି ତିନୋଟି ଭାଗ ମଧ୍ୟରୁ ଯେକୌଣସି ଗୋଟିଏ ବା ଅଧିକ ଭାଗରେ ଅସୁବିଧା ହେଲେ ଶ୍ରବଣ ଦୋଷ ଦେଖାଯାଏ। ଠିକ୍ ଭାବରେ ନ ଶୁଣିବା କିମ୍ବା ବିଲକୁଲ ନ ଶୁଣିବାକୁ ବଧିର ଦୋଷ କୁହାଯାଏ। ବଧିର ଦୋଷ ନବଜନ୍ମିତ ଶିଶୁଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କଠାରେ ଦେଖାଯାଏ। ଦି ମେଡିକାଲ ରିସର୍ଚ୍ଚ କାଉନ୍ସିଲ୍ର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହିୟରିଂ ରିସର୍ଚ୍ଚ ଅନୁସାରେ ପ୍ରାୟତଃ ପ୍ରତି ପାଞ୍ଚ ଜଣରେ ଜଣଙ୍କର ବଧିର ଦୋଷ ଦେଖାଯାଇଥାଏ। ଶ୍ରବଣ ଦୋଷ ଜନ୍ମଗତ କିମ୍ବା ଜନ୍ମ ପରେ ହୋଇଥାଏ। ଜନ୍ମଗତ ଶ୍ରବଣ ଦୋଷ ନବଜନ୍ମିତ ଶିଶୁକୁ ମା'ର ଗର୍ଭାବସ୍ଥାରେ ହୋଇଥାଏ ଏବଂ ଏହା ସାଧାରଣତଃ ସ୍ନାୟୁଜନିତ ହୋଇଥାଏ। ଏହା କାରଣଗୁଡ଼ିକ ହେଲା ଜନ୍ମ ପୂର୍ବରୁ ମା'କୁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବା, ଯେପରି ମା'କୁ ଜଣ୍ଡିସ୍, ମମ୍ସ, ମିଜିଲ୍ସ, ରୁବେଲା, ଏଡ୍ସ ଇତ୍ୟାଦି ହେଲେ। ଜନ୍ମ ସମୟରେ ବ୍ରିଜ୍ ଡେଲିଭରି, ସିଜେରିଆନ୍ ସେକ୍ସନ୍, ଫୋର୍ସେପ୍ସ ଡେଲିଭରି ହୋଇଥିଲେ ଓ ପିଲାର ଲୋ ବାର୍ଥ ୱେଟ୍ ଥିଲେ। ଜନ୍ମ ପରେ ଦେଖାଯାଉଥିବା ଶ୍ରବଣ ଦୋଷକୁ ତିନି ଭାଗରେ ବିଭକ୍ତ କରାଯାଇଛି, ଯଥା କଣ୍ଡକ୍ଟିଭ୍ ଡେଫିନେସ୍, ଯାହା ଶବ୍ଦର ଗତି ବାଧା ସୃଷ୍ଟି ଦ୍ୱାରା ହୋଇଥାଏ। ସେନ୍ସରୀ ନ୍ୟୁରାଲ୍ ଡେଫିନେସ୍, ଯାହା ଅନ୍ତଃକର୍ଣ୍ଣ ସ୍ନାୟୁ ପ୍ରଭାବିତ ହେଲେ ହୋଇଥାଏ, ଏବଂ ଅନ୍ୟଟି ହେଲା ମିସ୍ ଡେଫିନେସ୍। କଣ୍ଡକ୍ଟିଭ୍ ଡେଫିନେସ୍ର କାରଣଗୁଡ଼ିକ ହେଲା ବାହ୍ୟକର୍ଣ୍ଣ ଜନ୍ମରୁ ନଥିବା, ବାହ୍ୟକର୍ଣ୍ଣରେ ମଇଳା ଜମା ହେବା ଓ କାନ ପାଚି ପର୍ଦ୍ଦାରେ ଛିଦ୍ର ହେଲେ, କିମ୍ବା କର୍ଣ୍ଣରେ ଥିବା ସୂକ୍ଷ୍ମ ଅସ୍ଥିଗୁଡ଼ିକର ସମସ୍ୟା ଦେଖାଗଲେ କଣ୍ଡକ୍ଟିଭ୍ ଡେଫିନେସ୍ ହୁଏ। ସେନ୍ସର ନ୍ୟୁରାଲ୍ ଡେଫିନେସ୍ ସାଧାରଣତଃ ଅନ୍ତଃକର୍ଣ୍ଣର ସମସ୍ୟା ଦ୍ୱାରା ହୋଇଥାଏ। ମୁଖ୍ୟ କାରଣଗୁଡ଼ିକ ହେଲା ଦୁର୍ବଳ ସ୍ନାୟୁତନ୍ତ୍ର, ଯାହାଦ୍ୱାରା ପରିବେଶରେ ହେଉଥିବା ବିଭିନ୍ନ ଶବ୍ଦଗୁଡ଼ିକ ମସ୍ତିଷ୍କ ପର୍ଯ୍ୟନ୍ତ ଠିକ୍ ଭାବରେ ପହଞ୍ଚିପାରେ ନା। ଏହି ସମସ୍ୟା ସାଧାରଣତଃ ନବଜନ୍ମିତ ଶିଶୁ ଏବଂ ବୟସ୍କ ଲୋକ, ଯାହାକୁ 60 ବର୍ଷରୁ ଉର୍ଦ୍ଧ୍ୱ ହୋଇଥାଏ, ସେମାନଙ୍କଠାରେ ପରିଲକ୍ଷିତ ହୁଏ। ବାହ୍ୟ ଓ ମଧ୍ୟକର୍ଣ୍ଣ ଓ ଅନ୍ତଃକର୍ଣ୍ଣର ଅସୁବିଧା ହେଲେ ମିସ୍ଡ ହିୟରିଂ ଲସ୍ ହୋଇଥାଏ, ଯାହାର କାରଣଗୁଡ଼ିକ ହେଲା ଦୀର୍ଘ ସମୟ କାନ ପାଚିବା କିମ୍ବା ପାଣି ବାହାରିବା ଓ କର୍ଣ୍ଣରେ ମଧ୍ୟ ଥିବା ସୂକ୍ଷ୍ମ ଅସ୍ଥି ମଧ୍ୟରେ ପାର୍ଥକ୍ୟ ସୃଷ୍ଟି ହେବା। ଏକ ନିର୍ଦ୍ଦିଷ୍ଟ ବୟସ ସୀମା ପରେ ଶ୍ରବଣ ନିମନ୍ତେ ସହାୟକ ହେଉଥିବା ସ୍ନାୟୁ ଦୁର୍ବଳ ହୋଇ ବଧିର ଦୋଷ ସୃଷ୍ଟି ହୁଏ। ଦୈନନ୍ଦିନ ଜୀବନରେ ଶ୍ରବଣ ଶକ୍ତି ହ୍ରାସର ମୁଖ୍ୟ କାରଣ ହେଉଛି ନଏଜ୍ ବା ଅଦରକାରୀ ଭାରି ଶବ୍ଦ, ଯେମିତିକି ଟ୍ରାଫିକ୍ ନଏଜ୍, ଲାଉଡ୍ ମ୍ୟୁଜିକ୍, ଇଣ୍ଡଷ୍ଟ୍ରିଆଲ ନଏଜ୍ ଏକ୍ସପୋଜର ଇତ୍ୟାଦି, ତୋପ ବା ଏକ୍ସପ୍ଲୋଜନ୍ ଦ୍ୱାରା ଓ କାନରେ ଚାପୁଡ଼ା ମାରିବା ଇତ୍ୟାଦି। କାନରେ ହେଡ୍ଫୋନ୍ ବା ଇୟରଫୋନ୍ ଦେଇ ଗୀତ ଶୁଣିବା ଓ ମୋବାଇଲ୍ ଫୋନ୍ରେ ଘଣ୍ଟା ଘଣ୍ଟା ଧରି କଥା ହେବା ଆଜିକାଲି ଯୁବପିଢ଼ିର ଏକ ଫ୍ୟାସନ୍ ହୋଇଗଲାଣି, କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହା ଏକ ଅଭ୍ୟାସରେ ପରିଣତ ହେଲେ ଶ୍ରବଣ ଶକ୍ତି ପ୍ରଭାବିତ ହୋଇଥାଏ। ଇୟରଫୋନ୍ରୁ ନିର୍ଗତ ଉଚ୍ଚଧ୍ୱନି କର୍ଣ୍ଣର ଶ୍ରବଣ ଶକ୍ତିକୁ ନଷ୍ଟ କରେ। ଶ୍ରବଣ ସମସ୍ୟା ଯୋଗୁଁ ଶିଶୁମାନେ ଆଦୌ କଥା କହିପାରନ୍ତି ନାହିଁ କିମ୍ବା ବିଳମ୍ବରେ କଥା କହିଥାନ୍ତି, ଯଦ୍ୱାରା ସେମାନେ ବୟସ ଅନୁପାତରେ କଥାବାର୍ତ୍ତା ଶିଖିପାରନ୍ତି ନାହିଁ। ଶ୍ରବଣ ଦୋଷ ଥିବା ଲୋକମାନେ ଅନ୍ୟ ଲୋକ ସହିତ କଥାବାର୍ତ୍ତା କରିପାରନ୍ତି ନାହିଁ, ଯଦ୍ୱାରା ସେମାନେ ବିଷାଦଗ୍ରସ୍ତ ହେବା ସହିତ ଏକ ସାଧାରଣ ସାମାଜିକ ଜୀବନ ଅତିବାହିତ କରିପାରନ୍ତି ନାହିଁ। ଶ୍ରବଣ ଦୋଷର ସମାଧାନ ଅଧିକାଂଶ କ୍ଷେତ୍ରରେ ଅସ୍ତ୍ରୋପଚାର ଦ୍ୱାରା ହୋଇପାରେ। ଆଜିକାଲି ଅତ୍ୟାଧୁନିକ କକ୍ଲିୟର ଇମ୍ପ୍ଲାଣ୍ଟ ପ୍ରଭୃତି ଅସ୍ତ୍ରୋପଚାର ଦ୍ୱାରା ବଧିର ଦୋଷ ଦୂର କରାଯାଇପାରୁଛି। କର୍ଣ୍ଣର ଉପଯୁକ୍ତ ଯତ୍ନ ଦ୍ୱାରା ବଧିର ଦୋଷର ପ୍ରତିକାର କରିହେବ, ଯଥା କାନରେ କାଠି, ପାଣି, ତେଲ ଇତ୍ୟାଦି ନ ପୂରିବା, ସମୟ ଅନୁସାରେ କାନକୁ ପରିଷ୍କାର କରିବା, ଭାରି ଶବ୍ଦ ମଧ୍ୟରେ କାର୍ଯ୍ୟ କରୁଥିଲେ ହିୟରିଂ ପ୍ରୋଟେକ୍ସନ୍ ଡିଭାଇସ୍ ବ୍ୟବହାର କରିବା ଓ ମୋବାଇଲ୍ ଫୋନ୍ର ଦୁରୁପଯୋଗ ନ କରିବା ଇତ୍ୟାଦି।
2: ନମସ୍କାର ଶ୍ରୋତାବନ୍ଧୁ, ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଗ୍ରୀଷ୍ମ ସକାଳ ହେଲେ ବିଭିନ୍ନ ପ୍ରକାର ଚମ୍ପା ଜାତୀୟ ଫୁଲ, ମଧୁମାଳତୀ, ତରାଟ, ଟଗର, ମଲ୍ଲୀର ବାସ୍ନା ଆଉ ସୌନ୍ଦର୍ଯ୍ୟ ଆମ ପରିବେଶରେ ରହିଛି। ମନ୍ଦାର ଗଛରେ ତ ଫୁଲ ଭରପୁର ହୋଇ ଫୁଟୁଛି। ଏସବୁ ଭିତରେ ରାସ୍ତାକଡ, ଶ୍ମଶାନ ଅଞ୍ଚଳ, କେନାଲ କୂଳ, ପଡିଆରେ ଆପଣ ଦେଖିବାକୁ ପାଉଥିବେ ଚେକା ଚେକା ପତ୍ର ବିଶିଷ୍ଟ ବୁଦାଳିଆ ଗଛରେ ଛୋଟ ଛୋଟ ମୋଟା ପାଖୁଡ଼ାର ପେନ୍ଥା ପେନ୍ଥା ଫୁଲର ସମ୍ଭାର, ଯାହାକୁ କହନ୍ତି ଅରଖ ଫୁଲ। ଟିକିଏ ନିରେଖି ଅନୁଧ୍ୟାନ କଲେ ଜାଣିପାରିବେ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଏ କଡା ଗନ୍ଧ ଦେଇଥାଏ ଏଇ ଅରଖ ଫୁଲ। ତେବେ ଦୁଇ ପ୍ରକାର ଅରଖ ଫୁଲ ଆମେ ଦେଖିବାକୁ ପାଇଥାଉ, ଶ୍ଵେତ ଅରଖ ଆଉ ଇସତ ବାଇଗଣୀ ରଙ୍ଗର ଅରଖ। ଧର୍ମୀୟ ବିଶ୍ୱାସ ଅନୁସାରେ ଦେବଦେବ ମହାଦେବଙ୍କର ଏଇଟି ପ୍ରିୟ ଫୁଲ। ତା ଛଡା ଶ୍ଵେତ ଅରଖକୁ ଘରର ଦାଣ୍ଡ ଅଗଣାରେ ଲଗେଇଲେ ଘରେ ବିଷାକ୍ତ ଜନ୍ତୁ ତଥା ବାହ୍ୟ କୋପ ଦୃଷ୍ଟିରୁ ନିସ୍ତାର ମିଳେ ବୋଲି କାହାରି କାହାରି ଦାଣ୍ଡ ଦ୍ୱାର ମୁହଁରେ ଏଇ ଗଛ ଦେଖିବାକୁ ମିଳେ। ଏ ତ ଗଲା ଅନୁଭୂତି ପ୍ରସୂତ ଧାର୍ମିକ ବିଶ୍ୱାସର କଥା। ତା ଛଡା ପ୍ରକୃତି ସବୁ ଉଦ୍ଭିଦ ମାନଙ୍କ ଭିତରେ ଭିନ୍ନ ଭିନ୍ନ ଗୁଣ ଭରି ଦେଇଛି, ଯାହା ପ୍ରାଣୀ ଜଗତର କଲ୍ୟାଣରେ ଆସିପାରିବ। ହଁ, ବିଜ୍ଞାନ ତାକୁ ଉଦ୍ଭିଦର ରାସାୟନିକ ଗୁଣ ବୋଲି କହେ, ହେଲେ ସେଇ ଗୁଣ ଯେ ପ୍ରକୃତିର ସୃଷ୍ଟି ବୋଲି ଆମେ ମାନିବାକୁ ବାଧ୍ୟ। ତେବେ ପୁରାତନ ଭାରତୀୟ ଚିକିତ୍ସା ପଦ୍ଧତିରୁ ବର୍ତ୍ତମାନର ଉନ୍ନତ ଆୟୁର୍ବେଦ ଚିକିତ୍ସା ପ୍ରଣାଳୀରେ ଏଇ ଅରଖ ଗଛର ପ୍ରତିଟି ଅଂଶ ବିଭିନ୍ନ କାମରେ ଲାଗିଥାଏ। ଆଜିର କାର୍ଯ୍ୟକ୍ରମରେ ଏ ସମ୍ପର୍କରେ କିଛି ତଥ୍ୟ ଦେଇଛନ୍ତି ବିଶିଷ୍ଟ ଆୟୁର୍ବେଦ ଚିକିତ୍ସକ ଡାକ୍ତର ବାସୁଦେବ ପ୍ରଧାନ।
1: ଆମେ ସମସ୍ତେ ପ୍ରାୟ ଅରଖ ଗଛ ସହିତ ପରିଚିତ, ତେବେ ଇଏ ଗୋଟେ ଏମିତି ଫୁଲ ଗଛ, ତାର ଅନେକ ଔଷଧୀୟ ପ୍ରୟୋଗ ରହିଛି। ସାଧାରଣ ଭାବରେ ମୁହଁରେ ବିଭିନ୍ନ ପ୍ରକାର ଦାଗ ସୃଷ୍ଟି ହୋଇଥାଏ, ତାକୁ ଦୂର କରିବା ପାଇଁ ମୁହଁ ଟିକେ ପରିଷ୍କାର କରିଦେବେ। ସଫା କରିସାରିବା ପରେ ହଳଦୀ ଏବଂ ଅରଖ ପତ୍ରକୁ ବାଟିକି ମୁହଁରେ ପ୍ରଲେପ ଦିଅନ୍ତୁ, ଅତି କମରେ 10-15 ମିନିଟ ରଖନ୍ତୁ। ଦେଖିବେ କିଛି ଦିନ ପରେ ଏଇ ଅଭ୍ୟାସରେ ପକେଇଲେ କଣ ହବ, ମୁହଁରେ ଯୋଉ ଦାଗ ସୃଷ୍ଟି ହେଇଥିବେ ଆପଣ ସାଙ୍ଗେ ଚାଲିଯିବ। ସେହିଭଳି ଆଜିକାଲି ଗୋଟେ ସାଧାରଣ ରୋଗ ହେଉଛି ଅର୍ଶ ସମସ୍ୟା। ଅର୍ଶ ସମସ୍ୟା ସାଧାରଣତଃ ଆମର ବଂଶଗତ କାରଣ ବା ବଂଶଜ କାରଣରୁ ହୁଏ, ତଥାପି ଆଜିକାଲି ଆପଣ ହେରିଡିଟିରେ ଥାଉ ନ ଥାଉ ଆମର ଜୀବନଶୈଳୀ ବଦଳିଛି, ତେଲ ମସଲା ଅଧିକା ଖାଉଛେ, ଉପଯୁକ୍ତ ପରିମାଣରେ ପାଣି ପିଉନେ, ଅର୍ଶ ସମସ୍ୟା ଗୋଟେ ସାଧାରଣ ହେଇଯାଇଛି। ତେବେ ବାହ୍ୟ ଅର୍ଶ ଯୋଉଟା ଏଷ୍ଟଙ୍ଗ ପାଇଲ୍ସରେ ଆମେ ଆକୁ ପ୍ରୟୋଗ କରିପାରିବା। ଅଳ୍ପମାତ୍ରା ଅଫିମ ଏବଂ ଅରଖ କ୍ଷୀର ମିଶେଇ ଗୋଟେ ଛୋଟିଆ ପେଷ୍ଟ ଟିକେ କରିଦିଅନ୍ତୁ। ଅର୍ଶ ବଳିରେ ଦିନକୁ 2 ଥର ଯଦି ଲଗେଇବେ, 6-7 ଦିନ ଲଗାନ୍ତୁ ବା 15 ଦିନ ଲଗାନ୍ତୁ, ଦେଖିବେ ସେ ଯୋଉ ମାସ ଯୋଉ ବଢିକି ଥିବ, ଯୋଉ ବଳିଟି ଥିବ, ସେ ଆପଣ ଯାଏ ଝଡି ପଡିବ କିମ୍ବା ସେ ଆଗକୁ ବଢିବନି, ସେଠି ସେ ବିଲୋପ ହେଇଯିବ। ଆଉ ଗୋଟେ ହେଲା, ଗୋଟେ ସାଧାରଣ ଭାବରେ ନଖର ଯେତେ ଯତ୍ନ ନେଲେ ମଧ୍ୟ ବେଳେବେଳେ କଣ କଣ ରଖା ହେଇଯାଏ, ତେଣୁ ସେଠି କଣ କରିବେ, ଯୋଉ ଅରଖ କ୍ଷୀର ତୁରନ୍ତ ଅରଖ ପତ୍ର ଛିଡାନ୍ତୁ, କ୍ଷୀର ବାହାରିବ ତାକୁ ନଖ ଉପରେ ପକାନ୍ତୁ, ଦିନକୁ 3 ଥର ପକାନ୍ତୁ। ଏ ଦେଖିବେ କଣ ନଖା ଯୋଉ ସୃଷ୍ଟି ହେଉଛି, କଣ ନଖା କାରଣ ଯୋଉ ଯନ୍ତ୍ରଣା ସୃଷ୍ଟି ହେଉଛି ଆପଣ ଯାଏ ଚାଲିଯିବ। ଆଉ ଗୋଟେ ଅତୀତରେ ବହୁତ ପରିମାଣର ଓଡ଼ିଶା ଦେଖାଉଥିଲା ଗୋଦର ବା ଫାଇଲାରିଆସିସ୍ ଦେଖାଯାଉଥିଲା, ଏବେ ଧୀରେ ଧୀରେ କମିଗଲାଣି। ତେବେ ବିଶେଷ କରି ବାଲେଶ୍ୱରରୁ ଗଞ୍ଜାମ ଯାଏ ଏଇ ରୋଗୀ ଆମେ ଟିକେ ଅଧିକା ପାଇଥାଉ, ହେଲେ ଛୋଟିଆ ପରାମର୍ଶ ଦେବି, ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇବେ, କିନ୍ତୁ ଗୋଟିଏ କାମ କରିବି, ତାର ଯୋଉ ଅରଖ ଗଛର ମୂଳ ତାକୁ ଆଣନ୍ତୁ, ପରିଷ୍କାର କରିଦିଅନ୍ତୁ, ବାଟି ଦିଅନ୍ତୁ, ଗୋଦର ଗୋଟେ ଯୋଉ ସୋଇଲିଙ୍ଗ ଥିବ ସେ ତାକୁ ଲେପ ଦିଅନ୍ତୁ, ଦେଖିବେ ଧୀରେ ଧୀରେ ଧୀରେ ସୋଇଲିଙ୍ଗଟା ମଧ୍ୟ କମିବ। ଆଉ ଗୋଟେ ସାଧାରଣ ଭାବରେ ବା ଅସମୟରେ ଆପଣ ଦାନ୍ତ ବିନ୍ଧୁଛି ପାଖରେ କୌଣସି ଔଷଧ ନାହିଁ, ଗୋଟିଏ କାମ କରିବେ, ଅରଖ କ୍ଷୀରକୁ ଟିକେ ଆଣନ୍ତୁ, ଘରେ ଯୋଉ ଲୁଣ ଥିବ ସେଇ ଯୋଉ ଖାଇବା ଲୁଣ ବି ତାକୁ ପ୍ରୟୋଗ କରିବେ, ଟିକେ ମିଶେଇ ଦିଅନ୍ତୁ, ମିଳେକି ଦାନ୍ତ ମାଢିରେ ମସାଜ କରନ୍ତୁ, ବା ଆପଣଙ୍କ ଯୋଉ କ୍ୟାରେଜ ଟିଥ୍ ରହିଛି ତାପରେ ଲଗେଇ ଦିଅନ୍ତୁ, ଦେଖିବେ ବିନ୍ଧା ଆପଣଙ୍କର କମିଯିବ, ଦେଖିବେ ସେ ଲାଳଡା ବାହାରି ବାହାରକୁ ଚାଲିଯିବ, ଦାନ୍ତ ବିନ୍ଧା ବି କମିଯିବ। ଆଉ ଗୋଟିଏ ସାଧାରଣ ରୋଗ ଆଜିକାଲି ଦେଖାହଉଛି ଧବଳ କୁଷ୍ଠ ବା ଆପଣଙ୍କର ଧଳାଛୁଅ ସୃଷ୍ଟି ହେଇଛି, ତାକୁ ଦିନକୁ 2 ଥର ଲଗାନ୍ତୁ, ଦେଖିବେ ଧୀରେ ଧୀରେ ଧଳାଛୁଆଟା ଦୂର ହେଇଯିବ। ପଡିଗଲେ କଣ କଲେ, କୌଣସି ଜାଗାରେ ଆଘାତ ଲାଗିଲା, ସହଜ ଉପାୟରେ ଆମେ ଏଇ ଆଘାତକୁ ଦୂର କରିପାରିବା। ଆପଣଙ୍କ ପାଖରେ ଅରଖ ପତ୍ର ଅଛି, ବେଗୁନିଆ ପତ୍ର ଅଛି, ଗବ ପତ୍ର ଅଛି, ଏ ତିନୋଟି ସଂଗ୍ରହ କରନ୍ତୁ। ସଂଗ୍ରହ କରି କଣ କରିବେ, ପନିକି ହଉ ବା ଛୁରୀରେ କାଟିକି ଟୁକୁଡା କରିଦିଅନ୍ତୁ, ତାକୁ ଆପଣଙ୍କର ପାଖରେ ଥିବା ଜଡ଼ା ତେଲ ଟିକେ କଡେଇ ରଖିକି ଟିକେ ଉଷୁମ କରିଦିଅନ୍ତୁ, ଟିକେ ପାକ କରିଦିଅନ୍ତୁ, ଯୋଉଠି ଆଘାତ ଲାଗିଛି ତାକୁ ଯଦି କପଡ଼ାରେ ବାନ୍ଧିଦେବେ, ଦେଖିବେ ଧୀରେ ଧୀରେ ଆପଣଙ୍କର ସୋଇଲିଙ୍ଗ ଥିଲେ ଦୂର ହେଇଯିବ, କୌଣସି ପେନ୍ କିଲରର ଆବଶ୍ୟକତା ନାହିଁ। ମୋଟାମୋଟି କହିବାକୁ ଚାହିଁବି ଯେ ଇଏ ଗୋଟିଏ ବିଶ୍ୱ ବୃକ୍ଷ ବୋଲି ଆୟୁର୍ବେଦ କହିଛି, ତେଣୁ ତାକୁ ପ୍ରୟୋଗ କଲାବେଳେ ସବୁବେଳେ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡିବ, କାରଣ ତାର ମାତ୍ରା କେତେ। ପ୍ରାୟ ବାହ୍ୟ ପ୍ରୟୋଗରେ ଆପଣମାନେ ସହଜରେ ବ୍ୟବହାର କରିପାରିବେ, ନିଜେ ନିଜେ କୌଣସି ବହି ପଢି କାହାର ପରାମର୍ଶ ନେଇକି ଅନ୍ତଃ ପ୍ରୟୋଗ ବା ଏଟଲ ୟୁଜ୍ କରନ୍ତୁ।
0: ଏଥର ଗାଁର କଥା, ଗାଁ ଆଉ ମା ଦୁଇଟି ଶବ୍ଦ ସବୁ ମଣିଷଙ୍କ ପାଇଁ ଖୁବ୍ ଆକର୍ଷଣୀୟ। ସତରେ ଜନ୍ମ ମାଟି ତ ସବୁଠୁ ବେଶୀ, ଯେତେ ଆରାମଦାୟକ ବିଛଣା ଥାଉ ପଛକେ ମା କୋଳ ପାଖରେ ସେସବୁ ତୁଚ୍ଛ। ସେମିତି ଜନ୍ମ ମାଟି ଗାଁ ନିବିଡ ଭାବ ରହିଥାଏ ତା ସହିତ, ଯେତେ ସବୁ ଜାଗା ବୁଲିଲେ ଦେଖିଲେ ଯୋଉଠି ରହିଲେ ବି ଜନ୍ମ ମାଟି ଗାଁ ପାଖରେ ସେସବୁ ଏତେ ଆପଣାର ମନେ ହେଇନପାରେ। ଆଜିର କାର୍ଯ୍ୟକ୍ରମରେ ଶୁଣିବା ଜଣେ ଗୃହିଣୀ ଶାଶୁଘରେ ରହି ମଧ୍ୟ ତାଙ୍କର ଜନ୍ମଭୂମି ଗାଁ କେନ୍ଦ୍ରାପଡା ଜିଲ୍ଲା କେନ୍ଦ୍ରାପଡା ସଦର ବ୍ଲକର ସହରପୁରକୁ ଯେମିତି ମନେ ପକାନ୍ତି।
2: ନମସ୍କାର, ମୁଁ ମମତା ମୁତୁଲି, ଉପକୂଳବର୍ତ୍ତୀ ଜିଲ୍ଲା କେନ୍ଦ୍ରାପଡାରେ ମୋ ଜନ୍ମସ୍ଥାନ। କଟକ କେନ୍ଦ୍ରପଡା ରାସ୍ତାରେ ଗଲାବେଳେ ବାଲିଆ ଛକ ପଡ଼େ।

ସେଇଠୁ 1 କିଲୋମିଟର ଡାହାଣକୁ ଗଲେ ପଡିବ ମୋ ଗାଁ ସହରପୁର। ଉନ୍ନତ ସମତଳ ଭୂମି ପରିବେଷ୍ଟିତ ଆମ ଗାଁ ସହରପୁର ସବୁବେଳେ ସବୁଜିମାରେ ଭରା। ବିଭିନ୍ନ ଫୁଲ ଫଳରେ ଶୋଭା ପାଉଥିବା ବୃକ୍ଷରାଜି ସାଙ୍ଗକୁ ଋତୁ ଅନୁଯାୟୀ ଧାନ, ବିରି, ମୁଗ, କୋଳଥ ଓ ଅନ୍ୟାନ୍ୟ ଫସଲରେ ହସି ଉଠେ ଆମ ଗାଁ। ଗାଁରେ ବିଭିନ୍ନ ଜାତିର ଲୋକେ ମିଳିମିଶି ଭାଇଚାରାର ସହ ବାସ କରନ୍ତି। ଠାକୁର ଅଭିରାମ ପରମହଂସଙ୍କୁ ଆମ ଗାଁର ଲୋକେ ଇଷ୍ଟଦେବ ରୂପେ ମାନିଥାନ୍ତି। ଆହୁରି ଗାଁରେ ମନ୍ଦିର, ମନ୍ଦିରମାନଙ୍କରେ ଦେବାଦେବୀ ଓ କାଳରୁ ପୂଜା ପାଇ ଆସିଛନ୍ତି। ସମସ୍ତ ହିନ୍ଦୁ ପର୍ବପର୍ବାଣୀ ଉତ୍ସାହର ସହିତ ଏଠାରେ ପାଳନ କରାଯାଇଥାଏ। ଏହି ଜିଲ୍ଲାର ପ୍ରସିଦ୍ଧ ଲୁଣା ନଈ ଆମ ଗାଁ ନିକଟରେ ବହିଯାଇଛି। ଲୋକମାନେ ଚାଷ କାମ ସହ ନଦୀରୁ ମାଛ ଧରି ଜୀବିକା ନିର୍ବାହ କରନ୍ତି। ଏହି ଗାଁର ଲୋକ ସଂଖ୍ୟା ପ୍ରାୟ 1500। ଏମାନଙ୍କ ମଧ୍ୟରୁ ପ୍ରାୟ 20-25% ଲୋକ ସରକାରୀ ବେସରକାରୀ ସଂସ୍ଥାରେ କାମ କରିବା ସହିତ ସହରମାନଙ୍କରେ ରୁହନ୍ତି, କିନ୍ତୁ ପର୍ବପର୍ବାଣୀ ମେଳା ମହୋତ୍ସବରେ ଗାଁକୁ ଆସି ଯୋଗ ଦେଇଥାନ୍ତି। ଗାଁରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ଉଚ୍ଚଶିକ୍ଷା ପାଇଁ ପିଲାମାନେ କେନ୍ଦ୍ରାପଡ଼ା ସହରକୁ ଯାଇଥାନ୍ତି। ଯୋଗାଯୋଗ ପାଇଁ ପକ୍କା ରାସ୍ତା, ବିଦ୍ୟୁତ୍ ଓ ଜଳ ଯୋଗାଣ ସୁବନ୍ଦୋବସ୍ତ ଆମ ଗାଁରେ ଅଛି। ନିକଟସ୍ଥ ବ୍ୟବସାୟିକ କେନ୍ଦ୍ରସ୍ଥଳୀ ଆମର ହେଉଛି କେନ୍ଦ୍ରାପଡ଼ା ସହର। କେବେ କେମିତି କଳି ଝଗଡ଼ା ମନାନ୍ତର ଗାଁର ଲୋକମାନଙ୍କ ମଧ୍ୟରେ ଘଟିଲେ ସେସବୁ ଗାଁରେ ହିଁ ସମାଧାନ ହୁଏ। ସରଳମାନ ଆମ ଗାଁର ଲୋକମାନେ, ସୁସ୍ଥ ଆମ ଗାଁର ପରିବେଶ, ଜୀବନରେ କେବେ ମୁଁ ଭୁଲି ପାରିବିନି। ପ୍ରଣାମ ମୋ ଜନ୍ମ ମାଟି ସହରପୁର ଗାଁକୁ।

0: ଆଜି ସାରା ବିଶ୍ୱରେ ଶିଶୁ ଶ୍ରମିକ ନିରୋଧ ଦିବସ ପାଳନ କରାଯାଉଛି। ପ୍ରକୃତରେ ଏହା ସମଗ୍ର ବିଶ୍ୱର ସମସ୍ୟା। ଏହି ଦିବସ ପାଳନ ପ୍ରଥମେ 2002 ମସିହାରେ ଆରମ୍ଭ କରାଯାଇଥିଲା, ଯାହାର ଲକ୍ଷ୍ୟ ଥିଲା ଶିଶୁ ଶ୍ରମିକ ସମସ୍ୟା ପ୍ରତି ଧ୍ୟାନ ଦେବା ଏବଂ ଏହାକୁ ଦୂର କରିବାର ଉପାୟ ଖୋଜିବା। ବଢ଼ିବା ବୟସରେ ମୁଣ୍ଡ ଉପରେ ବୋଝ ନେଇ ମାନସିକ ଶାରୀରିକ ଯନ୍ତ୍ରଣା ପାଇବାରୁ ଶିଶୁମାନଙ୍କୁ ନିସ୍ତାର ଦେବା, ସେମାନଙ୍କୁ ଶିକ୍ଷା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିବା। ତେବେ ଆଜି ଦିବସ ଅବସରରେ ସଂକ୍ଷିପ୍ତରେ କୁହନ୍ତି ଆଇନଜୀବୀ ପ୍ରଦୀପ କୁମାର ପଟ୍ଟନାୟକ।
1: ଶିଶୁ ଶ୍ରମିକ ନିରୋଧ ଦେଶରେ ଆଇନ ଆସିଲା 1986 ମସିହାରେ। ସେଥିରେ ଯୋଉ ବ୍ୟବସ୍ଥା ଥିଲା ସେଥିରେ 14 ବର୍ଷ ପର୍ଯ୍ୟନ୍ତ ପିଲା କୌଣସି ଶ୍ରମିକ ଭାବରେ କାମ କରିପାରିବେ ନାହିଁ। ପରବର୍ତ୍ତୀ ସମୟରେ ସେଇଟା ହେଲା ଯେ ଚାଇଲ୍ଡ ଲେବର ଆଣ୍ଡ ଆଡୋଲସେଣ୍ଟ ଆକ୍ଟ ଯୋଉ ସଂଶୋଧନ ହେଲା, 14 ରୁ 18 ବର୍ଷ ପର୍ଯ୍ୟନ୍ତ ପିଲା ମଧ୍ୟ ତାଙ୍କୁ ନିରୋଧ କରାଗଲା ବା ସେମାନେ ମଧ୍ୟ ଶିଶୁ ଶ୍ରମିକ ଭାବରେ କାର୍ଯ୍ୟ କରିପାରିବେ ନାହିଁ। ଯୋଉ ସର୍ବଶିକ୍ଷା ଅଭିଯାନକୁ ଇଣ୍ଟ୍ରୋଡ୍ୟୁସ୍ କରାଗଲା, ସବୁ ପିଲା ଶିକ୍ଷିତ ହେବେ ଏବଂ 14 ବର୍ଷ ପର୍ଯ୍ୟନ୍ତ ଏନ୍ଫୋର୍ସ କରାଗଲା ପାଠ ପଢିବା ପାଇଁ, ମାଗଣା ଶିକ୍ଷା ବ୍ୟବସ୍ଥା କରାଯାଇଛି ସରକାରଙ୍କ ପକ୍ଷରୁ। ସବୁଠୁ ବଡ କଥା ହେଉଛି ଯେଉଁମାନେ କାର୍ଯ୍ୟରେ ଲଗେଇବେ ସେଥିପାଇଁ ଆଇନରେ ବ୍ୟବସ୍ଥା ହେଇଛି ଯେ 50,000 ଟଙ୍କା ପର୍ଯ୍ୟନ୍ତ ଜରିମାନା ତାଙ୍କ ଉପରେ ଲାଗୁ କରାଯିବ ଏବଂ 2 ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ମଧ୍ୟ ଅଛି। ସେ ଅଫିସର ହୁଅନ୍ତୁ, ରାଜନୀତିଜ୍ଞ ହୁଅନ୍ତୁ ବା ସାଧାରଣ ଲୋକ ହୁଅନ୍ତୁ ବା ଡାକ୍ତର ହୁଅନ୍ତୁ ଇଞ୍ଜିନିୟର ହୁଅନ୍ତୁ, ସମସ୍ତଙ୍କ ପାଇଁ କୌଣସି ହୋଟେଲ ବଜାରରେ କାମ କରନ୍ତୁ ବା ଘରେ କାମ କରନ୍ତୁ, ଏଭଳି 14 ବର୍ଷ ନୁହଁ କେବଳ 18 ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ମଧ୍ୟ କାମ କରିପାରିବେ ନାହିଁ।
0: ଆସନ୍ତୁ ଶିଶୁ ଶ୍ରମିକ ଭଳି ଏକ କଳଙ୍କିତ ପ୍ରଥାକୁ ହଟେଇବା ପାଇଁ ଆମେ ସମସ୍ତେ ସହଯୋଗର ହାତ ବଢ଼େଇବା। ତାହେଲେ ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।
2: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବୈଜନ୍ତୀମାଳା ହରିଚନ୍ଦନ। ଆକାଶବାଣୀ କଟକ କଥିକା ଅଜିତ୍ର ସନ୍ତୋଷ ଶୁଣିବା। ଶିଶୁ ଶ୍ରମିକ ପଥର ଉଚ୍ଛେଦ ପାଇଁ ଜାତୀୟ ପଦକ୍ଷେପ କହିଛନ୍ତି ବେଣୁଧର ସେନାପତି।
3: ପ୍ରଥମେ ଆମେ ବୁଝିବା ଶିଶୁ ଶ୍ରମ କ'ଣ। ଆନ୍ତର୍ଜାତୀୟ ଶ୍ରମ ସଂଗଠନ ଅନୁସାରେ ଶିଶୁ ଶ୍ରମ ହେଉଛି ଏଭଳି ଏକ କାର୍ଯ୍ୟ ଯାହା ପିଲାମାନଙ୍କୁ ସେମାନଙ୍କ ଶୈଶବ, ସେମାନଙ୍କର କ୍ଷମତା ଓ ସେମାନଙ୍କର ମର୍ଯ୍ୟାଦାରୁ ବଞ୍ଚିତ କରିଥାଏ। ବିଭିନ୍ନ ଦେଶ ଏବଂ ସଂଗଠନ ଏଥିପାଇଁ ଭିନ୍ନ ଭିନ୍ନ ବୟସ ସୀମା ସ୍ଥିର କରିଛନ୍ତି। ଯଦି ଆମେ ଭାରତ କଥା କହିବା, ତେବେ ଭାରତରେ 14 ବର୍ଷରୁ କମ୍ ବୟସର ପିଲାମାନେ କୌଣସି କମ୍ପାନୀ, କୌଣସି ଶିଳ୍ପ କିମ୍ବା କୃଷି ବା ଅନ୍ୟାନ୍ୟ କ୍ଷେତ୍ରରେ ଯଦି ମାନସିକ କିମ୍ବା ଶାରୀରିକ ଶ୍ରମ କରନ୍ତି ତେବେ ତାହାକୁ ଶିଶୁ ଶ୍ରମ ବୋଲି ଧରାଯିବ। ଦ୍ୱିତୀୟରେ ଯଦି ଆମେ ଜାତିସଂଘ କଥା କହିବା, ତେବେ 18 ବର୍ଷରୁ କମ୍ ବୟସର ପିଲାମାନେ ଯଦି କୌଣସି କାମ କରନ୍ତି ତେବେ ସେମାନଙ୍କର ଶାରୀରିକ ମାନସିକ ବିକାଶକୁ ବାଧାପ୍ରାପ୍ତ କରେ, ସେମାନଙ୍କ ଶିକ୍ଷାକୁ ବାଧାପ୍ରାପ୍ତ କରେ, ତେବେ ସେମାନେ ଏହାକୁ ଶିଶୁ ଶ୍ରମ ଶ୍ରେଣୀର ଅନ୍ତର୍ଭୁକ୍ତ କରିଛନ୍ତି। ଏବେ ଆମେ ଦେଖିବା ଆମ ଦେଶ ଭାରତ ଶିଶୁ ଶ୍ରମ ନିରୋଧ କ୍ଷେତ୍ରରେ କ'ଣ କ'ଣ ପ୍ରଚେଷ୍ଟା କରିପାରିଛି। ଆମ ଦେଶ ଭାରତବର୍ଷରେ ସମ୍ବିଧାନର ଧାରା 15(3), ଧାରା

0: 21 ଏ ଧାରା 23 ଓ 24 ଓ ଧାରା 49 ମଧ୍ୟ ପିଲାମାନଙ୍କୁ ଶିକ୍ଷା ସମାନତା ଓ କାର୍ଯ୍ୟରୁ ନିବୃତ୍ତି ପାଇଁ ଅଧିକାର ଦେଇଛି। ଶିକ୍ଷାକୁ ଏକ ମୌଳିକ ଅଧିକାର ଭାବେ ଗ୍ରହଣ କରିବାକୁ ଏହାକୁ ସମ୍ବିଧାନର ଧାରା 21 କରେ ଲିପିବଦ୍ଧ କରି 14 ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ଶିଶୁଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଗ୍ରହଣର ବ୍ୟବସ୍ଥା କରିଛି। ଏଥିସହିତ ଶିଶୁମାନଙ୍କ ପାଇଁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିନିୟମ 2010 ପ୍ରଣୟନ କରିଛି। ଶିଶୁ ଶ୍ରମ ନିରୋଧ ଆଇନ 1986କୁ ସଂଶୋଧନ କରି 2016 ମସିହାରେ ଏକ ନୂତନ ସଂଶୋଧିତ ଅଧିନିୟମ ପ୍ରଣୟନ କରିଛି। ଏହି ଅଧିନିୟମ ଅନୁସାରେ 14 ବର୍ଷ ପର୍ଯ୍ୟନ୍ତ କୌଣସି ଶିଶୁଙ୍କୁ ଶ୍ରମରେ ନିଯୁକ୍ତି ଦିଆଯାଇପାରିବ ନାହିଁ। 15ରୁ 18 ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ କର୍ମରେ ନିଯୁକ୍ତି ଦେଲେ ସରକାରଙ୍କ ତତ୍ତ୍ୱାବଧାନରେ ସେମାନଙ୍କ ସ୍ୱାସ୍ଥ୍ୟ ଓ ବିଶ୍ରାମ ପ୍ରତି ଧ୍ୟାନ ଦେବାକୁ ପ୍ରାବଧାନ କରାଯାଇଛି। କୌଣସି ବିପଦସଂକୁଳ କାର୍ଯ୍ୟରେ 18 ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ନିଯୁକ୍ତି ଦିଆଯିବାକୁ ଏହି ଅଧିନିୟମରେ ବାରଣ କରାଯାଇଛି। ଏହି ଆଇନର ଖିଲାପକାରୀଙ୍କୁ 2 ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ସହିତ ଜୋରିମାନା ଓ ଶିଶୁ ଶ୍ରମିକ ନିଯୁକ୍ତି ଦେଇଥିବା ପ୍ରତିଷ୍ଠାନକୁ ସିଲ୍ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏତଦ୍ବ୍ୟତୀତ ପ୍ରତି ଜିଲ୍ଲା ସ୍ତରରେ ଟାସ୍କଫୋର୍ସ ବନାଇ ଶ୍ରମରେ ନିଯୁକ୍ତି ପାଇଥିବା ପିଲାଙ୍କୁ ଉଦ୍ଧାର କରି ସେମାନଙ୍କୁ ଥଇଥାନ କରିବାର ବ୍ୟବସ୍ଥା ମଧ୍ୟ ଏହି ଆଇନର ଅନ୍ତର୍ଭୁକ୍ତ। ଏହା ବ୍ୟତୀତ କିଶୋର ନ୍ୟାୟ ଆଇନ 2015ର ଧାରା 79 ଓ ବନ୍ଧୁଆ ଶ୍ରମିକ ବ୍ୟବସ୍ଥା ନିରୋଧ ଆଇନ 18 ବର୍ଷରୁ କମ୍ ବୟସ ଶିଶୁଙ୍କୁ ନିଯୁକ୍ତି ଦେବାକୁ ନିଷେଧ କରିଛି। ଶ୍ରମିକ ଭାବେ ନିଯୁକ୍ତି ପାଇଥିବା ଶିଶୁମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ସର୍ବନିମ୍ନ ମଜୁରୀ ଆଇନ ଆଧାରରେ ପିଛିଲା ମଜୁରୀ ପ୍ରଦାନ 1996 ମସିହାର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶନାମା ଆଧାରରେ 20,000 ଟଙ୍କା ଶିଶୁ ଶ୍ରମ ନିରୋଧ ସଂଶୋଧିତ ଅଧିନିୟମ 2016 ଆଧାରରେ 10,000ରୁ 50,000 ଟଙ୍କା ଶିଶୁ ଚାଲାଣ ହୋଇଥିଲେ 1,50,000 ଟଙ୍କା ଶିଶୁଟି ବନ୍ଧୁଆ ଶ୍ରମିକ ହୋଇଥିଲେ 1,00,000ରୁ 3,00,000 ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଦେଇ ପୀଡ଼ିତ ଶିଶୁକୁ ଉପଯୁକ୍ତ ଥଇଥାନ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା, ଶିଶୁମାନଙ୍କୁ ସ୍କୁଲ ୟୁନିଫର୍ମ, ମାଗଣା ବହି, ବେସରକାରୀ ବିଦ୍ୟାଳୟରେ ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ଶିକ୍ଷା ବ୍ୟବସ୍ଥା, ଅନୁସୂଚିତ ଜାତି ଓ ଜନଜାତି ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ଭତ୍ତା, ବାଣିଶ୍ରୀ ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା, ବିଦ୍ୟାଳୟକୁ ଆସିବା ପାଇଁ ରିକ୍ସା ଭଡ଼ା ସହାୟତା, ଅସହାୟ ଶିଶୁମାନଙ୍କୁ ଶିଶୁ ଯତ୍ନ କେନ୍ଦ୍ର, ମାଗଣା ହଷ୍ଟେଲ ବ୍ୟବସ୍ଥା, ଶିଶୁମଙ୍ଗଳ ସମିତି ମାଧ୍ୟମରେ ମାସିକ 4,000 ଟଙ୍କା ପର୍ଯ୍ୟନ୍ତ ଶିକ୍ଷା ସହାୟତା, ପିତୃମାତୃହୀନ ପିଲାଙ୍କ ଉଚ୍ଚଶିକ୍ଷା ନିମନ୍ତେ ଗ୍ରୀନ୍ ପ୍ୟାସେଜ୍ ଯୋଜନା ଇତ୍ୟାଦି ସରକାରଙ୍କର ବହୁବିଧ ଯୋଜନା ମାଧ୍ୟମରେ ପିଲାମାନଙ୍କୁ ସ୍କୁଲ ଶିକ୍ଷା ପ୍ରତି ଆକୃଷ୍ଟ କରାଯାଉଛି। ଏହା ବ୍ୟତୀତ ଜାତୀୟ ସ୍ତରର ସ୍ୱେଚ୍ଛାସେବୀ ସଂଗଠନମାନେ ମଧ୍ୟ ବହୁବିଧ କାର୍ଯ୍ୟଧାରା ମାଧ୍ୟମରେ ଶିଶୁ ଶ୍ରମ ରୋକିବାରେ କିଛି ମାତ୍ରାରେ ସକ୍ଷମ ହୋଇଛନ୍ତି। କିନ୍ତୁ ଶିଶୁ ଶ୍ରମ ଭଳି ଏକ ସାମାଜିକ କଳଙ୍କିତ ପ୍ରଥାକୁ ଦେଶରୁ ସମ୍ପୂର୍ଣ୍ଣ ଲୋପ କରିବାକୁ ହେଲେ ଆମେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡ଼ିବ। ଜିଲ୍ଲା ଶିଶୁ ଶ୍ରମିକ ଟାସ୍କଫୋର୍ସ, ପୋଲିସ, ବେସରକାରୀ ଅନୁଷ୍ଠାନ, ଶ୍ରମ ଅଧିକାରୀ, ସ୍କୁଲ ଶିକ୍ଷକ, ଚାଇଲ୍ଡ ହେଲ୍ପଲାଇନ୍ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ମିଶି କର୍ମକ୍ଷେତ୍ରରେ ନିଯୁକ୍ତି ପାଇଥିବା ପିଲାମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ଥଇଥାନ କରିବା ସଙ୍ଗେ ସଙ୍ଗେ ଆଇନ ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ। ତେଣୁ ଆସନ୍ତୁ ଆମେ ସମସ୍ତେ ମିଶି ଶିଶୁ ଶ୍ରମିକ ନିଯୁକ୍ତିଦାତାଙ୍କୁ ରେଡ୍ କାର୍ଡ ଦେଖାଇବା ଓ ଆମ ଶିଶୁମାନଙ୍କ ସୁରକ୍ଷା ପାଇଁ ସଚୋଟ ଭାବେ କାର୍ଯ୍ୟ କରିବା।
1: କଥିକରି ଶୁଣିଲେ ଶିଶୁ ଶ୍ରମିକ ପଥର ଉଚ୍ଛେଦ ପାଇଁ ଜାତୀୟ ପଦକ୍ଷେପ କହିଲେ ବେଣୁଧର ସେନାପତି।
2: ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2ଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2ଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆରମ୍ଭ କରୁଛୁ ଭକ୍ତି ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅଞ୍ଜଳି। ଶିଳ୍ପୀ ରବୀନ୍ଦ୍ର କୁମାର ମହାପାତ୍ର, ସ୍ୱର ସଂଯୋଜନା ଓ ସଙ୍ଗୀତ ପରିଚାଳନା ଶରତ କୁମାର ନାୟକ, ପ୍ରଯୋଜନା ଦୁର୍ଗା ମାଝୀ। ଶିଳ୍ପୀଙ୍କ କଣ୍ଠରେ ଭକ୍ତିଗୀତ ଗୌର ପଟ୍ଟନାୟକଙ୍କ ରଚନା।

କାର୍ଯ୍ୟକ୍ରମର ପ୍ରଥମ ଗୀତ ଜଗତର ନାଥ ଆହେ ଜଗନ୍ନାଥ ପ୍ରଣାମ କରୁଛି ନାହିଁ ଏ ସୃଷ୍ଟି ତୁମର ଆହା କି ସୁନ୍ଦର ତୁଳନା ତାହାର ନାହିଁ।

ସେବି ରବୀନ୍ଦ୍ର କୁମାର ମହାପାତ୍ରଙ୍କ କଣ୍ଠରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତି ଗୀତ ଜୟ ଜୟ ମହାଲକ୍ଷ୍ମୀ ସାଗର ତରୟା ଘେନମୁ ପ୍ରଣତିମାକୁ ଦେବୀ ପଦ୍ମାଳୟା

ସେବି ସେ ଶ୍ରୀ ଗାଇଛନ୍ତି, ଗୋଲାପ ଫୁଲରେ ମହକ ଭରି କଣ୍ଟକ କିଆଁ ଦେଲ, ପଳାଶ ଫୁଲକୁ ସୁନ୍ଦର କରି ସୁବାସ କାଢ଼ି ନେଲ, ବିଚିତ୍ର ତୁମର ଖେଳ। ଗୀତ ରଚନା ଗୌର ପଟ୍ଟନାୟକ।

ଶେଷ ହେଲା ଭକ୍ତି ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅଞ୍ଜଳି। ସେଲ୍ଫି ଥିଲି ରବୀନ୍ଦ୍ର କୁମାର ମହାପାତ୍ର, ସରୋଜନ ଯୋଜନା ଓ ସଙ୍ଗୀତ ପରିଚାଳନା ଶରତ କୁମାର ନାୟକ, ପ୍ରଯୋଜନା ଦୁର୍ଗା ମାଝୀ। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ କୁମାର ଚନ୍ଦ୍ର ମହାନ୍ତି, ପ୍ରଦୀପ୍ତ ଶେଖର ମହାପାତ୍ର, ରବି ନାରାୟଣ ବାରିକ, ପ୍ରିୟ ରଞ୍ଜନ ମହାନ୍ତି, ମନୋଜ କୁମାର ଦୈତା, ଆଶିଷ ରଞ୍ଜନ ମହାପାତ୍ର। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଏକ ବିଶେଷ ସୂଚନା। ଆସନ୍ତା 13 ତାରିଖ ଶନିବାର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ପୂର୍ବାହ୍ନ 10:00-11:00 ପର୍ଯ୍ୟନ୍ତ 1 ଘଣ୍ଟା ପାଇଁ ଏକ ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ଏଥିରେ ବିଷୟ ରହିଛି ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ। ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ଯୋଗଦେବେ ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ଏବଂ ଯୋଗ

ଶିକ୍ଷକ ସୁରେଶ କୁମାର ପାତ୍ର ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିବି ପ୍ରଜ୍ଞା ପାରମିତା ସାହୁ। ଶ୍ରୋତାବନ୍ଧୁମାନେ ଏହି ବିଷୟ ସମ୍ପର୍କିତ ପ୍ରଶ୍ନ ଟେଲିଫୋନ୍ ନମ୍ଘର 06712301346 ଏବଂ 06712301349 ଜରିଆରେ ଷ୍ଟୁଡିଓରେ ଉପସ୍ଥିତ ଥିବା ବିଶେଷଜ୍ଞଙ୍କୁ ସିଧାସଳଖ ପ୍ରଶ୍ନ ପଚାରି ତା'ର ଉତ୍ତର ପାଇପାରିବେ। ଶ୍ରୋତାମାନଙ୍କୁ ଏଠି ଆଉଥରେ ବିଷୟ ସମ୍ପର୍କରେ କହି ରଖୁଛୁ, ବିଷୟଟି ରହିଛି ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ। ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ଯୋଗଦେବେ ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ଏବଂ ଯୋଗ ପ୍ରଶିକ୍ଷକ ସୁରେଶ କୁମାର ମହାପାତ୍ର। କାର୍ଯ୍ୟକ୍ରମକୁ ସଂଯୋଜନା କରିବେ ପ୍ରଜ୍ଞା ପାରମିତା ସାହୁ। ଶ୍ରୋତାବନ୍ଧୁମାନେ ଏ ବିଷୟ ସମ୍ପର୍କିତ ପ୍ରଶ୍ନ ଟେଲିଫୋନ୍ ନମ୍ଘର 06712303146 ଏବଂ 06712303149 ଜରିଆରେ ଷ୍ଟୁଡିଓରେ ଉପସ୍ଥିତ ଥିବା ବିଶେଷଜ୍ଞଙ୍କୁ ସିଧାସଳଖ ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ। ସୂଚନାଟି ଏତିକିରେ ଶେଷ ହେଲା।

ଆକାଶବାଣୀ କଟକ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଆସନ୍ତୁ ଶୁଣିବା ଓଡ଼ିଆ ଆଲବମ୍ରୁ କେତୋଟି ଗୀତ। ପ୍ରଥମ ଗୀତଟିକୁ ଗାଇଛନ୍ତି ସୁସ୍ମିତା ଦାସ, ଶିଳ୍ପୀଙ୍କ କଣ୍ଠରେ ଦେବଦେଶ ଛୋଟରାୟଙ୍କ ରଚନା, ସଙ୍ଗୀତ ଓମ୍ ପ୍ରକାଶ ମହାନ୍ତି।

ଅମ୍ରିତା ନାୟକଙ୍କ କଣ୍ଠରୁ ଏହି ଆଲବମ୍ ଗୀତ, ଗୀତରଚନା ଉଦୟ, ସଙ୍ଗୀତ ନିହାର। ପରବର୍ତ୍ତୀ ଆଲବମ୍ ଗୀତ ଗାଇଛନ୍ତି ଶୁଭାଶିଷ।

ଶୁଣୁଥିଲେ ଓଡ଼ିଆ ଆଲବମ୍ରୁ କେତୋଟି ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି ପ୍ରଚାର କରୁଛ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେହୀଶ ବିଳାସର 49ତମ ଭାଗ ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ

ବିଂଶ ଛାନ୍ଦ ଆରମ୍ଭରେ ସୀତାଂଶୁ ବା ଚନ୍ଦ୍ରମୁଖୀ ସୀତା ଦିନେ ଅତି ଦୀନ ବା ଦୁଃଖିତ ହୋଇ କହିଲେ, ନୃପତି ହେବା ବାସରେ ଅର୍ଥାତ୍ ରାଜା ହେବା ପାଇଁ ବ୍ୟବସ୍ଥା ହୋଇସାରିଥିଲା ଯେଉଁଦିନ, ସେହିଦିନ ବନବାସ କରାଇଦେଲା ବିଧି ବା ବିଧାତା। ଏହା ତା ପକ୍ଷରେ ବିଚିତ୍ର କ'ଣ? ଅଳକା ବା ସ୍ୱର୍ଗପୁର ତ୍ୟାଗ କରାଇ ଈଶ୍ୱରଙ୍କୁ ଶ୍ମଶାନରେ ବୁଲାଇଛନ୍ତି ଏହି ବିଧି। ବିଷ୍ଣୁଙ୍କୁ ରତ୍ନପଲଙ୍କ ଛଡ଼ାଇ ସର୍ପ ଶୟନରେ ଜଡ଼ାଇ ଦେଇଛନ୍ତି ବା ଜୋର ଜବରଦସ୍ତ କରି ଶୁଆଇଛନ୍ତି ଏହି ବିଧାତା। ସୀତାଙ୍କ ଏ ଅଭିଯୋଗରେ ସ୍ତମ୍ଭୀଭୂତ ଶ୍ରୀରାମଙ୍କ ମୁଖରେ ରସିକ ସୁଲଭ ଓ ପ୍ରେମିକ କବି ସୁଲଭ ଭାଷା ଦେଇ ଭଞ୍ଜ ପରିସ୍ଥିତିକୁ ରସମୟ କରିଛନ୍ତି ଓ ରାମ ସୀତାଙ୍କୁ ପ୍ରବୋଧ କରିବାରେ ସମର୍ଥ ହୋଇଛନ୍ତି। ଶ୍ରୀରାମ କହିଲେ, ବିବେକ କର, ଅର୍ଥାତ୍ ବିବେଚନା କର। ରସିକ ରସିକାର ଏହାଠୁ ବଳି କି ଅଧିକ ଉତ୍ସବ ମୁଖରିତ ସୁଯୋଗ ଅଛି? କୋଳରେ ବସାଇ ଭାବଭଳା ଶ୍ରୀରାମ ଲାବଣ୍ୟ ନିଧି ସୀତାଙ୍କୁ ବୁଝାଇଲେ ଯେ ବିହିତ ଆଚରଣ ପାଇଁ ବିଧାତା ନାମ ବିରଞ୍ଚି। ବିଷ୍ଣୁ ନିଜ ପତ୍ନୀ ଲକ୍ଷ୍ମୀ ଓ ଶିବ ପତ୍ନୀ ପାର୍ବତୀଙ୍କ ସହ ଏକାନ୍ତ କେଳି ବା କ୍ରୀଡ଼ା କରିବା ପାଇଁ ବିଧାତା ସୁଯୋଗ ଦେଇଛନ୍ତି। ବନବାସରେ ବିଜନ ସ୍ଥାନ ବା ଜନଗହଳି ନଥିବା ସ୍ଥାନରେ ଏକାନ୍ତ କେଳି କରିବା ପାଇଁ ଅପୂର୍ବ ସୁଯୋଗ ଦେଇଛନ୍ତି ବିଧାତା। ବାସବ ବା ଇନ୍ଦ୍ର ବୃଷଭାଷ୍ୟା ବା ସ୍ୱର୍ଗ ଛାଡ଼ି ଏଇଥିପାଇଁ ପତ୍ନୀ ସହ ବସନ୍ତକାଳରେ ମଳୟ ପର୍ବତକୁ ଆସେ। ତୁମେ ଏହି ବ୍ୟବସ୍ଥାରେ ଖୁସି ନ ହୋଇ ଦୁଃଖିତା ହେଉଛ? ତୁମେ ରସିକା ନୁହଁ କି? ଶବ୍ଦ ଓ ଅର୍ଥର ଅପୂର୍ବ ସମନ୍ୱୟ କରି ଭଞ୍ଜ ଶ୍ରୀରାମଙ୍କୁ କୁହାଇଲେ, ହେ ସୁରସ ପ୍ରବୀଣା, ଅଯୋଧ୍ୟାର ବିଭବଠାରୁ ଏ ବନବାସର ବିଭବ ବା ସମ୍ପତ୍ତି କେଉଁ ଭାବରେ ଉଣା? ସେଠି ସୌଧ ସଦନେ ଅର୍ଥାତ୍ କୋଠାଘରେ ଥିଲେ, ଏଠି ସୌଧ ସଦନେ ଅର୍ଥାତ୍ ଋଷି ଗୃହରେ ଅଛେ। ଏହା ପତ୍ରକୁଡ଼ିଆ ହେଲେ ବି ଆନନ୍ଦ ଦାନରେ ସମକକ୍ଷ। ସେଠି କଞ୍ଚୁକିନ ଅର୍ଥାତ୍ ନପୁଂସକମାନେ ବେଢ଼ିଥିଲେ, ଏଠି ବେଢ଼ିଛନ୍ତି କଞ୍ଚୁକିନ ଅର୍ଥାତ୍ ସାପମାନେ। ଋଷି ଆଶ୍ରମ ପକ୍ଷରେ ଏମାନେ ମଧ୍ୟ ନପୁଂସକ ଭଳି ନିରୀହ। ସେଠାରେ ଉତ୍ତମ ଚନ୍ଦ୍ରାତପ ବା ଚାନ୍ଦୁଆ, ଏଠାରେ ଚନ୍ଦ୍ର ବିଧୌତ ରାତ୍ରି ହିଁ ଚନ୍ଦ୍ରାତପ। ସେଠି ସହଚରୀ ବୃନ୍ଦ ଭଳି ଏଠି ସହଚରୀ ଅର୍ଥାତ୍ ବେତ ଗଛର ମେଳରେ ଓ ପ୍ରକୃତିର କୋଳରେ। ଚିନ୍ତା କାହିଁକି? ସେଠି ଜଗତି ଅର୍ଥାତ୍ କୋଠାଘର, ଏଠି ଜଗତି ଅର୍ଥାତ୍ ପୃଥିବୀର ବକ୍ଷରେ ବିହାର ହେଉଛି। ସେଠି ସେଜରେ ରଜନୀକର ଅର୍ଥାତ୍ କର୍ପୂର ଚୂର୍ଣ୍ଣ, ଏଠି ରଜନୀକର ଅର୍ଥାତ୍ ବାଲୁକା ସମୂହର ସେଜରେ ଆନନ୍ଦ କ'ଣ ଉଣା କି? ସୂକ୍ଷ୍ମ ସ୍ତରରେ ଏଭଳି ପ୍ରବୋଧନା ପରେ ପତିଙ୍କଠାରୁ ପ୍ରଣୟର ସ୍ଥୂଳ ସ୍ତରର ସୁଖର ଇଙ୍ଗିତ ପାଇ ମୁଗ୍ଧା ଓ ଚତୁରୀ ସୀତା ନାସାପୁଡ଼ା ଫୁଲାଇ ଶିରଚାଳି

ଦେଇ ଅର୍ଥାତ୍ ମୁଣ୍ଡ ହଲାଇ ଅନିଚ୍ଛାର ଅଭିନୟ କରି ପତିଙ୍କ ମନ ହରଣ କଲେ। ରସିକ ରାମ କହିଲେ, ହେ ବୀଣା ଓ କଳକଣ୍ଠ ବା କୋକିଳ ଜିଣା କଣ୍ଠି, ତୁମେ ମୋ କୃପଣ ମନର ଗଣ୍ଠି ରତ୍ନ। ହେ ବିଦେହ ନରରାଣ ବା ବିଦେହ ରାଜ ଜେମା, ତୁମେ ମୋ ପ୍ରାଣର ପ୍ରାଣ।

ମାଟିର ପୁଅ ମାଟି ମା ପାଇଁ ଛାତିରେ ଭରିଥିଲେ ଅଜସ୍ର ଭକ୍ତି ଭଲ ପାଇବା। ଆଖି ଦେଖିପାରୁନଥିଲା ସରଳ ସାଧାରଣ ମଣିଷ ଉପରେ ଗୋରା ସରକାରଙ୍କର ଅକଥନୀୟ ଅତ୍ୟାଚାର। ଅଣ୍ଟା ଭିଡ଼ିଥିଲେ ସ୍ୱପ୍ନିଳ ବୟସରେ ସିଏ, ନିଜ ପାଇଁ ନୁହେଁ, ନିଜ ସମ୍ପ୍ରଦାୟ ପାଇଁ, ମାଟି ଜଙ୍ଗଲ ପାହାଡ଼ ପାଇଁ, ତାର ସୁରକ୍ଷା ପାଇଁ, ଅରଣ୍ୟର ସନ୍ତାନ ଭଗବାନ ବିର୍ସା ମୁଣ୍ଡା ସିଏ, ଏହି ମାଟି ପାଇଁ ମୁକ୍ତି ସଂଗ୍ରାମର ନାୟକ ସିଏ ସାଜିଥିଲେ। ଆଜି ତାଙ୍କ ବଳିଦାନ ଦିବସ। ଗୀତ ଗୀତିକା ଜଣାଉଛି ଅଜସ୍ର ସନ୍ଧାଞ୍ଜଳୀ।

ଜଳ ଜଙ୍ଗଲ ଜମିର ଅଧିକାର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ମହାନ ଜନନାୟକ, ଆଦିବାସୀ ଜନଜାତିର ଗୌରବ, ଧରିତ୍ରୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ତୀରଧାନ ଦିବସ ଆଜି ଗୀତ ଗୀତିକା ଅଗଣାରୁ କରୁଛୁ ସତସତ ନମନ, ମନ ପକାଉଛୁ ତାଙ୍କୁ।

ବିଦେଶୀ ଶାସନ ଅତ୍ୟାଚାର ବିରୁଦ୍ଧରେ ଅତିଷ୍ଠ ମନ ପ୍ରାଣ ହୃଦୟ ବିଶ୍ର ହୋଇଯାଇଥିଲା। ଯାହାଙ୍କ ଉଠର ସ୍ପର୍ଶର ବଂଶୀର ଧ୍ୱନି ସୁମଧୁର ହୋଇ ଉଠୁଥିଲା, ଆକର୍ଷିତ କରୁଥିଲା ସରଳ ମନକୁ। ଉଲଗୁଲାନର ଡାକରା ଦେବେ ବୋଲି କିଏ ଜାଣିଥିଲା, ଏକଥା ଆଜିର ଦିନ ମନେ ପକାଇ ଦେଉଛି। ଆଜି ଦିନ 9 ଜୁନ୍ 1900 ମସିହା, ଭଗବାନ ମିର୍ସା ମୁଣ୍ଡା ମାତ୍ର 24 ବର୍ଷ ବୟସ ପ୍ରାଣ ହାରିଥିଲେ ଗୋର ସିପାହୀଙ୍କ ଚକ୍ରବ୍ୟୁହରେ, କିଛି ଦେଶଦ୍ରୋହୀଙ୍କର ଚକ୍ରାନ୍ତରେ, କାରାଗାରରେ। ବୟସ କ'ଣ ଥିଲା ଛାଡ଼ି ଚାଲିଯିବାର, ନା ଇଏ ଥିଲା ସମୟର ପ୍ରହାର, ନିଜ ଅଧିକାର, ନିଜ ମାଟି, ନିଜ ଭାଇ ବନ୍ଧୁ, ନିଜ ଜମି ପାଇଁ ଅଧିକାର ମାଗିବାର। ସେ ମହାନ ବିପ୍ଳବୀ, ମୁକ୍ତି ସଂଗ୍ରାମର ନାୟକ। ଚାଲନ୍ତୁ ଗୀତ ଗୀତିକାରେ କିଛି କ୍ଷଣ ମନେ ପକାଇବା ତାଙ୍କର ସେ କର୍ମକୁ, ତ୍ୟାଗପୂତ ଜୀବନକୁ।

ଅଦମ୍ୟ ସାହସ ଆଗରେ ହାରିଯିବେ ଗୋରା ସରକାର, ହାରିଯିବ ତାଙ୍କର ଏ ଆଇନ। ହଁ, ଅନ୍ୟାୟର ଚିଠା ଏତେ ଲମ୍ବା ଥିଲା ଯେ ଗୋରା ସରକାରଙ୍କର ବେଟ୍ସାଙ୍କ ଦସ୍ତାବିଜ ସେହି ଚିଠାକୁ ଭୁଲ ପ୍ରମାଣିତ କରିପାରିଥାନ୍ତା। ଆହୁରି ବଳିଆନ ହୋଇଯିବେ କାରାଗାରରୁ ବାହାରିଲେ ବେଟ୍ସା। ଜାଣିଥିଲେ ସେଦିନ ଗୋରା ସରକାର, ସେବେଠୁ ସିଏ ଚିନ୍ତା କରିଥିଲେ ଯଦି ବେଟ୍ସା ମୁଣ୍ଡା କାରାଗାରରୁ ବାହାରକୁ ବାହାରି ଯାଆନ୍ତି ତେବେ ବିଦ୍ରୋହ କେବଳ ଝାଡ଼ଖଣ୍ଡ, ଓଡ଼ିଶା ଏବଂ ବିହାର ସୀମାର ଜଙ୍ଗଲରେ ରହିବନି, ସମଗ୍ର ଦେଶକୁ ଏହା ବ୍ୟାପିଯିବ। ଅନେକ ବେଟ୍ସା ଜନ୍ମ ନେବେ ଯିଏ ଜଣଙ୍କ ପାଇଁ ଆଉ ଜଣେ ଆଗକୁ ବାହାରିବେ, ଦେଶର ମୁକ୍ତି ସଂଗ୍ରାମରେ ଜୀବନ ହାରିବାକୁ ପଛାଇବେ ନାହିଁ।

ଗୋରା ସରକାରଙ୍କ ଚକ୍ରାନ୍ତରୁ ଅଟକି ଯାଇଥିଲା ସେଦିନ ବେଟ୍ସାଙ୍କ ନିଶ୍ୱାସ ପ୍ରଶ୍ୱାସ, ହେଲେ ଅଟକି ଯାଇନଥିଲା ତାଙ୍କ ସଂଗ୍ରାମର ଧ୍ୱନି। ସେ ଆଜି ଶଶରୀରେ ନଥିଲେ ମଧ୍ୟ ସାକାର ହୋଇଛି ତାଙ୍କର ସ୍ୱପ୍ନ। ବେଟ୍ସାଙ୍କ ପ୍ରଭାବରୁ 1908 ଇଂରେଜମାନେ ଛୋଟନାଗପୁର ସିଏନ୍ଟି ଆକ୍ଟ ଲାଗୁ କରିଥିଲେ, ଯାହା ଆଦିବାସୀମାନଙ୍କ ଜମିକୁ ଅଣ ଆଦିବାସୀଙ୍କୁ ହସ୍ତାନ୍ତର କରିବା ଉପରେ ରୋକ ଲଗାଇଥିଲା। ବେଟ୍ସାଙ୍କ ବଳିଦାନ ଏବଂ ତାଙ୍କର ସଂଗ୍ରାମ ଏକ ଆଇନର ରୂପ ନେଇଥିଲା ଏବଂ ଆଦିବାସୀମାନଙ୍କୁ ସେମାନଙ୍କର ଅଧିକାର ଦେଇଥିଲା। ଆଜି ଆମେ ତାଙ୍କ କର୍ମଫଳ, ତାଙ୍କର ତ୍ୟାଗ, ତାଙ୍କ ସଂଗ୍ରାମକୁ ମନେ ପକାଉଛୁ।

ତାଙ୍କର ଏହି ବଳିଦାନ ଦିବସରେ ସେ ବିଦ୍ରୋହୀର ସ୍ୱର ଯିଏ ଧନୁ ଦୂର ଦେଖାଇ ବ୍ରିଟିଶ ଶାସକଙ୍କୁ ଦୋହଲାଇ ଦେଇଥିଲେ। ବିର୍ସା ମୁଣ୍ଡା ଦେଶପ୍ରେମୀ ସ୍ୱାଧୀନତା ସଂଗ୍ରାମୀ ନିଜ ମାଟିକୁ ଶୋଷଣରୁ ବଞ୍ଚାଇବା ପାଇଁ ସେଦିନ ଏକାଠି କରିପାରିଥିଲେ ବିହାର ଝାଡ଼ଖଣ୍ଡ ଓଡ଼ିଶା ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀକୁ। ନିଜ ଗାଁ ଓ ଆଖପାଖ ଅଞ୍ଚଳରେ ଯୁବକମାନଙ୍କୁ ଡାକରା ଦେଇ ବଡ଼ ଧରଣର ବିପ୍ଳବର ରଣହୁଙ୍କାର ଶୁଭିଥିଲା। ଉନବିଂଶ ଶତାବ୍ଦୀର ଶେଷ ଭାଗରେ ଭାରତର ପୂର୍ବାଞ୍ଚଳରେ ଘଞ୍ଚ ଜଙ୍ଗଲ ମଧ୍ୟରେ ସ୍ୱର ଝଙ୍କୃତ ହୋଇଥିଲା। ଆବୁଆ ରାଜା ଏତେ ଜାନେ ମହାରାଣୀ ରାସ ଟୁଡୁ ଜାନା, ମହାରାଣୀଙ୍କ ସାମ୍ରାଜ୍ୟ ପତନ ହେଉ ଏବଂ ଆମ ସାମ୍ରାଜ୍ୟର ପ୍ରତିଷ୍ଠା ହେଉ, ତାହା ହିଁ ଥିଲା ବ୍ରିଟିଶ ରାଜ ପ୍ରତିଷ୍ଠା ବିରୁଦ୍ଧରେ ତାଙ୍କର ରଣହୁଙ୍କାର ସ୍ୱର। ଯୁବ ବୟସର ପହିଲି ପାହାଚରେ ବିର୍ସା ସାଜିଥିଲେ ସଂଗ୍ରାମର ମୁଖ୍ୟ ଆଧାର, ଯାହାଙ୍କର ସେଦିନର ସ୍ୱର ଆଜି ଆଦିବାସୀ ଜୀବନରେ ଭରିଛି ସୁଖର ସଙ୍କେତ।

ସଜଳ ପ୍ରକୃତିର ଗାଁର ଦୃଶ୍ୟରେ ଉଦ୍ଭାସିତ ହୋଇ ସୁନା ଝିଲିମି ଲିଖିତ। ଦୂର ପାହାଡ଼ର ପାଦଦେଶରୁ ଭାସି ଆସୁଥିବା ମାଦଲର ସ୍ୱର ମାନସ ପଟରେ କିଛି ସ୍ମୃତିକୁ କରେ ଜାଗ୍ରତ। ସେହି ପ୍ରାଚୀନ ଦିନର ଜଳ ଜଙ୍ଗଲ ଭୂମି ଯେଉଁଠି ନିର୍ଭର କରୁଥିଲା ଜୀବନ, ସ୍ୱପ୍ନ ବୁଣୁଥିଲା ସେହି ପାହାଡ଼ର ଫାଙ୍କରୁ, ସବୁଜିମାଫରା ବନାନୀରୁ ପୂଜୁଥିଲା ବୃକ୍ଷରାଜୀଙ୍କୁ, କୃତଜ୍ଞତା ଜ୍ଞାପନ କରୁଥିଲା ପ୍ରକୃତିର ସେହି ଦାନକୁ, ତାହାରି କୋଳରେ ଗାଉଥିଲା ସେହି ଜୀବନର ସ୍ୱରକୁ। ହଁ, ଏମିତି ଏକ ସ୍ଥାନରେ 15 ନଭେମ୍ବର 1875 ଜନ୍ମ ନେଇଥିଲେ ଭଗବାନ ବିର୍ସା ମୁଣ୍ଡା। ଏମିତି ଏକ ବାର୍ତ୍ତା ଲକ୍ଷ୍ୟ ନେଇ ଧରାପୃଷ୍ଠକୁ ଆସିଥିଲେ ଭଗବାନ ବିର୍ସା ମୁଣ୍ଡା। ଇଂରେଜମାନଙ୍କର ଜନଜାତିଙ୍କଠାରୁ ତାଙ୍କ ଅଧିକାରକୁ ଛଡ଼ାଇ ଆଣିବା ପାଇଁ। ହଁ, ଆଜି ଆମେ ମନେ ପକାଉଛେ ଗୋରା ସରକାରଙ୍କର ସେଦିନର ସେ କଳୁଷିତ ଆଖି, ଯାହାକି ଆଦିବାସୀମାନଙ୍କର ପାଟିରେ ତାଲା ପକାଇ ଦେଉଥିଲା। ଚାବୁକ, ଗୁଳି, ପୁଣି କଳା ପାଣିର ଡରରେ ନିରବି ଯାଉଥିଲା ତାଙ୍କର ସ୍ୱର। ସେହି ବିଦ୍ରୋହର ସ୍ୱର ପୁଣି ସାଜିଲା ତାଙ୍କର ସ୍ୱାଧୀନତା ପାଇବା ପାଇଁ ସ୍ୱର। ଏମିତି ସମୟରେ ଆଗକୁ ଆସିଥିଲେ ବିର୍ସା ଚରିତାର୍ଥ କରିବା ପାଇଁ ଶ୍ରୀମଦ୍ ଭଗବତ ଗୀତାର ସେହି ଦୁଇପଦ ବାଣୀକୁ, ୟଦା ୟଦା ହି ଧର୍ମସ୍ୟ। ପୁଣି ଜୀବନ ଖୁସିରେ ହସି ଉଠିଲା ତାଙ୍କର ସେଦିନର ସେହି ସ୍ୱର। ଅଧିକାର ଦେଲା ଆଦିବାସୀମାନଙ୍କୁ, ପରିଚୟ ଦେଲା ଏହି ସମାଜରେ, ସମସ୍ତଙ୍କ ମଧ୍ୟରେ ନିଜର ପରିଚୟକୁ ସାଉଁଟି ପାରିଛନ୍ତି ଆଜି କେବଳ ସେହି ଭଗବାନ ବିର୍ସା ମୁଣ୍ଡାଙ୍କ ସାହସ, ତାଙ୍କର ବଳିଦାନ ପାଇଁ।

ଆଖିରେ ଥିଲା ସ୍ୱପ୍ନ ଅସାଧାରଣ। ବ୍ରିଟିଶ ଶାସନ ଏବଂ ଜମିଦାରୀମାନଙ୍କୁ ଦୁର୍ନୀତି ବିରୁଦ୍ଧରେ ତାଙ୍କ ବିରୁଦ୍ଧରେ ଆନ୍ଦୋଳନ କରିବାର ସେହି ଅଦମ୍ୟ ସାହସକୁ, ଧନୁ ତୀର ପଥରକୁ ସାଥୀ କରି ଆଦିବାସୀ ଜୀବନ ପୁଣି ଜୀବିକାକୁ, ତାଙ୍କ ସଂସ୍କୃତିକୁ ସୁରକ୍ଷା ପାଇଁ ଆଶାର ପ୍ରଦୀପ ପ୍ରଜ୍ୱଳିତ କରିଥିଲେ ସେ। ମୌଳି ଯାଇଥିବା ସେହି ପ୍ରାଣରେ ଭରିଥିଲେ ଅଦମ୍ୟ ସାହସ ଆଉ ଉତ୍ସାହ। ପରିଚୟ କରାଇଥିଲେ ଏହି ଭାରତ ମାଟିରେ ଫଳିବ ସୁନା, ଆମକୁ କେବଳ ଆମ ଅଧିକାର ପାଇଁ ଲଢ଼ିବାକୁ ପଡ଼ିବ ଇଂରେଜ ଗୋରା ସରକାରଙ୍କ ବିରୁଦ୍ଧରେ। ଆଉ ଆଜି ଏହି ଭାରତ ମାଟିରେ ଆମେ ସୁନା ଫଳାଉଛେ। ସେହି ଝୁନା ଝିଲିମିଲି କ୍ଷେତକୁ ଦେଖି ଆଜି ପ୍ରାଣ ହସି ଉଠୁଛି।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ଶ୍ରୋତାବନ୍ଧୁ, ଆଦିବାସୀ ସମ୍ପ୍ରଦାୟ ବୈପ୍ଳବିକ ଆନ୍ଦୋଳନ, ସେମାନଙ୍କର ଅସୀମ ପରାକ୍ରମ, ଚରମ ତ୍ୟାଗ, ଯାହା ଯୋଗୁଁ ସ୍ୱାଧୀନତା ସଂଗ୍ରାମର ମୂଳଦୁଆ ପଡ଼ିଥିଲା। ଭଗବାନ ବିର୍ସା ମୁଣ୍ଡା ବଣ ଜଙ୍ଗଲ ଆଦିବାସୀ ମାଟିରେ ପ୍ରକୃତିର ସିଏ ସେବକ, ସ୍ୱାଧୀନତା ପ୍ରାପ୍ତିର ଯୋଦ୍ଧା ଆମର ଅଭିମାନ। ତ୍ୟାଗ ସଂଘର୍ଷ ମାଟି ମା ପାଇଁ ଆଖ୍ୟା ଦେଲା ଧରତୀ ଆବା ଭଗବାନ ବିର୍ସା ମୁଣ୍ଡା। ଝର୍ଣ୍ଣା ଗାଇଲା ଜଙ୍ଗଲ ଝୁମିଲା ଭଗବାନ ବିର୍ସା ମୁଣ୍ଡା କି ଏଇ ମାଟିର ଲୋକ, ଏଇ ମାଟିର ପୁଅ, ଏଇ ମାଟିର ଲୋକ ବୁଝିଲା ସନ୍ତାନ, ଏଇ ମାଟିର ସନ୍ତାନ ଶିଖିଲା ମାଟି ଆମ ଜୀବନ, ତାର ସୁରକ୍ଷା ଆମ ଦାୟିତ୍ୱ। ନିର୍ମୋହ ନିର୍ଲୋଭ ଯୋଦ୍ଧା ଭାରତ ମା'ର ସୁଯୋଗ୍ୟ ସନ୍ତାନ ବିର୍ସା ମୁଣ୍ଡା ଖାଲି ଏକ ନା ନୁହେଁ, ଜୀବନ ଅବା କେବଳ ଏମିତି ଏକ ନା ନୁହେଁ, ସେ ତ୍ୟାଗର ମହାକାବ୍ୟ, ପ୍ରେରଣାର ଉତ୍ସ। ଆଜିର ସମାଜ ବାରମ୍ବାର ତାଙ୍କର ଜୀବନର ଫର୍ଦ୍ଦକୁ ଲେଉଟାଇଲେ ସେଥିରୁ ଶିଖିଲେ ଉନ୍ନତି ହୋଇପାରିବ। ଏହି ସମାଜର ଉନ୍ନତିର ପଥରେ ଆଗେଇ ସମାଜର ମୁଖ୍ୟ ସ୍ରୋତର ପ୍ରତିଟି କ୍ଷେତ୍ରରେ ସଫଳତାର ସଙ୍ଗୀତ ଗାଇପାରିବେ। ସଭିଏଁ ସରଳ ଜୀବନଯାପନ କରୁଥିବା, ବିକାଶଠାରୁ କିଛି ଦୂରରେ ଥିବା ସେହି ଜନଜାତି, 2021ରୁ ଆମେ ପାଳନ କରୁଛେ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମଦିନରେ ଜନଜାତିଆ ଗୌରବ ଦିବସ। ଆଦିବାସୀ କଳା ସଂସ୍କୃତି ଐତିହ୍ୟ ଇତିହାସର ପ୍ରଚାର ପ୍ରସାର ଶିକ୍ଷା, ସେମାନଙ୍କୁ ଦକ୍ଷତା ବିକାଶ ସଚେତନତା ଜୀବିକା ଆର୍ଥିକ ସେତୁ ବିକାଶ ଦିଗରେ ଆଗକୁ ଆଗେଇ ନେବାକୁ ଚେଷ୍ଟା କରିଛନ୍ତି।

ଶ୍ରୋତାବନ୍ଧ କୁହାଯାଏ ନେତା ହେବା ଏକ ଦାୟିତ୍ୱ, ଏକ ତ୍ୟାଗ। କିନ୍ତୁ ଯେତେବେଳେ ସେହି ନେତା ଜନତାର ଆଶା ଏବଂ ସ୍ୱପ୍ନ ପାଇଁ ଜୀବନକୁ ସମର୍ପିତ କରନ୍ତି, ସେ ପାଲଟି ଯାଆନ୍ତି ପ୍ରେରଣା। ସେମିତି ପ୍ରେରଣା ହୋଇ ଆମ ସମସ୍ତଙ୍କ ଭିତରେ ଅଛନ୍ତି ଭଗବାନ ବିର୍ସା ମୁଣ୍ଡା। ତାଙ୍କର ନେତୃତ୍ୱକୁ ଯଦି ଆଜି ମନେ ପକାଇବା, ଭାରତ ଇତିହାସର ସ୍ୱର୍ଣ୍ଣିମ ଯୁଗ ସ୍ଥାପିତ ହୋଇଥିଲା ସେଦିନ। ସଂଘର୍ଷ ତ୍ୟାଗର ଏକ ନୂତନ ମାନଦଣ୍ଡ। ପ୍ରକୃତିର ପୁଅ, ସାଜି ପ୍ରକୃତିର ସେବକ, ଦେଇଥିଲେ ଆହ୍ୱାନ। ଜଙ୍ଗଲ ସୁରକ୍ଷା, ଆଦିବାସୀଙ୍କ ଜୀବନ ରକ୍ଷା, ଜନ୍ମମାଟିର ସୁରକ୍ଷା ପାଇଁ ଆଣିଥିଲେ ବିରାଟ ଆନ୍ଦୋଳନ।

ସଂଘର୍ଷର ଅଗ୍ନିଶିଖା ସ୍ୱାଭିମାନର ପ୍ରତୀକ ଏବଂ ସ୍ୱାଧୀନତାର ଅମର ସୈନିକ ଭଗବାନ ବିର୍ସା ମୁଣ୍ଡା ଆଜି ତାଙ୍କ ତୀରଧାନ ଦିବସରେ ଗୀତ ଗୀତିକା ସାରିବା ପୂର୍ବରୁ ଜଣାଉଛୁ ଅଜସ୍ର ଶ୍ରଦ୍ଧାଞ୍ଜଳି, ଗଭୀର ଶ୍ରଦ୍ଧାଞ୍ଜଳି।

ଏଇଠି ଶେଷ କରୁଛୁ ଆଜିର ଗୀତ ଗୀତିକା। ଉପସ୍ଥାପନାରେ ଥିଲି ମୁଁ ଗୀତାଞ୍ଜଳି ପଣ୍ଡା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ପ୍ରଚାର କରୁଛୁ ନାଟକ ଅରଣ୍ୟର ସନ୍ତାନ, ରଚନା ଓ ପରିଚାଳନା ହିମାଂଶୁ ଭୂଷଣ ସାବତ। ଆସନ୍ତୁ ଶୁଣିବା ନାଟକ ଅରଣ୍ୟର ସନ୍ତାନ।

0: ଭାଇ ହେ ଭଉଣୀ ହେ ବାଳକ ଗଣ ଧାଇ ଯାଇ ତୁମେ ରଖ ହେ ପ୍ରାଣ ଝଡ଼ ଉଠିଛି ହେ ଭାଇ ଝଡ଼ ଉଠିଛି।
1: କିଏ କହୁଛ?
2: ଆରେ ଜଙ୍ଗଲ ମାତା ତୁଇ କେ ତତେ ଏମିତି ବେଶ କରିଛି ଗୋ, ତୋର ଦେହ କପଡ଼ା ନାହିଁ, ନଙ୍ଗା ହେଇଛୁ କାହିଁକି ଧରିଛି ମା?
3: ସେମାନେ ମୋତେ ଅସୁଚି କରିଛନ୍ତି ରେ ପୁଅ,
2: ମୁଇଁ ତତେ ମୋ ରକ ଦେବି ଗୋ ମା,
3: ଦେରେ ମୋ ବାପଟା ପରା
2: ମୁଇଁ ତୋର ଲାଜ ଠକେଇ ଦେବି।
3: ଦେ ବାପ, ସେମାନେ ମୋତେ ଉଲଗ୍ନ କରି ବିବସନା କରି ମୋତେ ଶୂନ୍ୟ କରି ଦେଇଛନ୍ତି, ତୁ ମୋର ଲଜ୍ଜା ନିବାରଣ କର ମିଶା।
2: କହିବି କହିବି ଗୋ ଧରତି ମା, ମୁଇଁ କହିବି।
3: ହେଲେ ତୁ ଖୁବ କଷ୍ଟ ପାଇବୁ, ସେମାନେ ତତେ ଖୁବ ଯନ୍ତ୍ରଣା ଦେବେ।
2: ଦେଲେ ଦେବେ, ହେଲେ ମୁଇଁ ତତେ ଉଦ୍ଧାର କରିବି।
3: ବେଶ, ତୁ ତେବେ ଭଗବାନ ହେଇ ମୋତେ ରକ୍ଷା କର ମିଶା।
2: ଭଗବାନ?
3: ହଁ ବାପ, ତୁ ହବୁ ଧରତି ଆବା, ଧରତିର ବାପ ନ ହେଲେ ତାର ଲଜ୍ଜା ନିବାରଣ କରିବୁ କେମିତି? ହଁ ବାପ, ହେଲେ ତତେ କଣ ସେମାନେ ବଞ୍ଚିବାକୁ ଦେବେ?
2: ଭଗବାନ ହେଲେ ତାକୁ ମାରିବେ କି? ଯୀଶୁକୁ ମାରିଥିଲେ ମିଶନରୁ ଶୁଣିଛି, କୃଷ୍ଣଙ୍କୁ ବାଣ ମାରିଥିଲେ ସର୍ଦ୍ଦାରଠୁ ଶୁଣିଛି, ସେମିତି ମାରିବେ?
3: ହଁ ପୁଅ, ହେଲେ ତୁ କଷ୍ଟ ପାଇଲେ ବି ସୁଖ ଦବୁ।
2: ମୁଇଁ ସୁଖ ଦେବି?
3: ହଁ ବେଶା, ତୋ ପାଇଁ ସମଗ୍ର ମୁଣ୍ଡା ଜାତି ସୁଖ ପାଇବେ, ସବୁ ମୁଣ୍ଡା ସୁଖୀ ହେବେ।
2: ଜଙ୍ଗଲ ମୋର ମା, ମୁଇଁ ଧରତି ଆବା, ମୁଇଁ ଭଗବାନ।
0: ବିର୍ସା, ତୁମ ଅନୁଚରମାନେ ଏମିତି ତୀର ମାରିଲେନି କାହିଁକି? ଶତ୍ରୁ ତୁମର ସମ୍ପୂର୍ଣ୍ଣ ମୂଳ ପୋଛ ହେଇପାରିଥାନ୍ତା। ମୁଁ ଜାଣେ ତମେ ହୁଏତ କହିବ ତମେ ବନ୍ଧୁ ନୁହଁ ଅମୂଲ୍ୟ, ତମେ ଦିକୁ, ତମେ ବାବୁ, ତମ ହାତରେ ଧନୁତୀର ନାହିଁ, ଅଛି କାଗଜ କଲମ। ହଁ, ତମେ ସେଦିନ ମୋତେ ଠିକ୍ ସନ୍ଦେହ କରିଥିଲ, ମୋ ସବୁ ମନେ ପଡ଼ୁଛି ବିର୍ସା। ରାଞ୍ଚିର ସେ ଅର୍ଫାନାଇଜ, ସେଠି ତମର ପ୍ରଥମ ଦିନ।
4: ସେଟା କି ଜିନିଷ? ସାବୁନ ଦେହରେ ଲଗେଇ ଗାଧେଇବ, ସେଟା ମୋ ଦରକାର ନାହିଁ। ଏଠି ମିଶନ ରହିଲେ ସାବୁନ ମାଖି ଗାଧେଇବାକୁ ହୁଏ, ଜାମା ପ୍ୟାଣ୍ଟ ସଫା କରିବାକୁ ହୁଏ।
5: ମୋତେ ସଫା କରି ଜଣା ନାହିଁ,
4: ଆସ ଦେଖେଇ ଦେବି।

0: ମୋର ମନେ ଅଛି ବିର୍ସା, ଅର୍ଫାନାଇଜ୍ର ସବୁ ପିଲାଙ୍କ ଭିତରେ ତମେ ଥିଲ ଖୁବ୍ ବିଚକ୍ଷଣ। ଖୁବ୍ ଶୀଘ୍ର ଅନେକ ଗୀତ ଶିଖିଗଲ, ସବୁ ଗୀତରେ ବଇଁଶୀ ବୁଝିଲ, ଟୁଇଲା ବୁଝିଲ। ସାହେବମାନେ ବି ତମ ଉପରେ ସନ୍ତୁଷ୍ଟ ଥିଲେ। ଅଳ୍ପ ଦିନ ଭିତରେ ତମେ ଅଙ୍କ କଷିପାରିଲ, ବହି ପଢ଼ିପାରିଲ। ମ୍ୟାପ୍ ଆଙ୍କିବାରେ ଆଉ ଅଙ୍କ କଷିବାରେ ମୁଁ ତମକୁ ସାହାଯ୍ୟ କରୁଥିଲି ବୋଲି ତମେ ମୋତେ ଦେଶର, ଗାଁର ଆଉ ବଣ ଜଙ୍ଗଲର ଅନେକ ଗପ କହୁଥିଲ। ବେଶ ଭଲରେ ଭଲରେ ଆମ ବାଲ୍ୟ ଜୀବନ କଟି ଚାଲିଥିଲା ରାଞ୍ଚି ଅର୍ଫାନାଇଜ୍ରେ। ହେଲେ ହଠାତ୍ ସେଦିନ
1: ଆସ ବାହାରେ ଆସ ବିର୍ସା, ମିଶନ ଛାଡ଼ିଏ ଦେ, ମୁଣ୍ଡାମାନଙ୍କର ଜୀବନ ଚାଲି ଯାଉଛି। ସମସ୍ତଙ୍କୁ ଯେ ହେଲ୍ କରିଦେଲା ସରକାର, ତୁ ସେ ପୂଜା କରି କିସ ହବ?
2: କିସ ହେଇଛି ରେ ଧାନୀ, କଥା ତ କହିବୁ।
1: ଇ ସାହେବ ସରକାର ଜଙ୍ଗଲରୁ ଆମକୁ ନିକାଲି ଦେଇଛି, ସର୍ଦ୍ଦାର ମାନଙ୍କୁ ଜଚୋର କହିଛି, ଆମର କୁଟି ଘାଟି ଗାଁ ସବୁ ଘିଚି ନେଇଛି।
2: ସତେ ଆଉ କିସ କରିଛି ରେ ସାହେବ ସରକାର?
1: କହିଛି ମୁଣ୍ଡାମାନ ଜଙ୍ଗଲି ନଙ୍ଗା ସବୁ ମୁଣ୍ଡା ଚୋର ଡକେଇତ, ତୁଇ ମିଶନ ଛାଡ଼ି ଦେ।
2: ଆଚ୍ଛା ଆଚ୍ଛା, ମୁଇ ଭାବି ଦେଖବି, ତୁଇ ଯା ଧାନୀ। ହଇ ହଇ ମୁଇ ଚାଲିଯିବି, ସାହେବ ଆମର ସର୍ଦ୍ଦାରକୁ କହିବ ଜୁଆ ଚୋର ବଦମାସ।
3: ଆହା ତମେ ଟିକେ ଚୁପ ହେଇଯାଅ ବିର୍ସା, ଫାଦରରେ ତ ବ୍ୟସ୍ତ ହେଇପାରିଛନ୍ତି।
2: ନାଇଁ ନାଇଁ, ମୁଁ ଆଉ ମିଶନରେ ରହିବି ନାହିଁ, ସେ ଫାଦର ତ ବଦମାସ ଜୁଆ ଚୋର।
3: ଆ ଚୁପ କର, ସେମିତି କହନ୍ତିନି, ମୋ କଥା ମାନ, ତମେ ଯାଅନି।
2: ନାଇଁ ନାଇଁ, ମୁଁ ଆଉ ରହିବି ନାହିଁ ଏଠି, ସାହେବ ସାହେବ ଏକ ଟୁପି, ମିଶନ ଯା ସରକାର ତା ସବୁ ସମାନ।
3: ତମେ ଯାଇପାରିବନି ବିର୍ସା, ଏଇ ମୁଁ ତୁମ ହାତ ଧରିଛି, ଛଡେଇ ପାରିବ ତମେ? ମୁଁ ପରା ତମର ସାଙ୍ଗ, ତମେ ଏଠି ରହି ଆହୁରି ପାଠ ପଢ, ବଡ ହୁଅ, ମୁଣ୍ଡା ମାନଙ୍କର ଅନେକ ଉପକାର କରିପାରିବ।
2: ନାଇଁ ନାଇଁ, ମୋର ହାତ ଛାଡି ଦିଅ,
3: ଯଦି ନ ଛାଡେ ମୁଁ ଘିଞ୍ଚି ନେବି। ଛାଡ଼ ଛାଡ଼।
0: ମୋ ହାତରୁ ହାତ ଛଡେଇ ନେଲାବେଳେ ଦରଜାର ଶିକୁଳି ବାଜି ତମ ହାତ କଟିଯାଇ ରକ୍ତ ଛାଡ଼ିଥିଲା। ମୋ ସେବାକୁ ଉପେକ୍ଷା କରି ତମେ ସେଦିନ ରାଞ୍ଚି ଅର୍ଫାନାଇଜ୍ ଛାଡ଼ି ଚାଲିଗଲ। ତା ମଝିରେ ଦିନଗୁଡ଼ା ଆଗକୁ ଆଗକୁ ମାଡ଼ି ଚାଲିଲା, ଦିନ ପରେ ଦିନ, ମାସ ପରେ ମାସ, ବର୍ଷ ପରେ ବର୍ଷ।

0: ନାହିଁ, ମୋର ପୁଅକୁ ସେମିତି କୁହ ନାହିଁ। ତୁମେ ବାପ, ତୁମେ ସେମିତି କୁହ ନାହିଁ।
1: ମୁଇଁ ଖାଲି କହୁନାହିଁ ଗୋ, ସବୁ ମୁଣ୍ଡାଙ୍କର ମୁହଁରେ ସେଇ କଥା। କାହିଁକି ସେ ମିଶନକୁ ଯାଇ ସାହେବ ସାଙ୍ଗରେ ଝଗଡ଼ା କଲା?
0: ମୋର ବିର୍ସାଟା ସେମିତି ଜିଦ୍ଖୋର ପିଲା।
1: କାହିଁକି ଜେନ ନେଇ ଖ୍ରୀଷ୍ଟାନ ହେଲା?
0: ଭାରି ଛଟପଟ ଚିରଟା ଦିନ।
1: କାହିଁକି ଚାଉଲକେ ସବୁକୁ ଖୋଲିକରି ବାହାର କଲା?
0: ମୋତେ ଚାଉଲ ଆଣି ଦେବାର ଲାଗି।
1: କାହିଁକି ଜଙ୍ଗଲ ଜଙ୍ଗଲ ଘୁରୁଥିଲା?
0: ମୋର ଉପରେ ରାଗ କରି।
1: ହଁ, ତୋର ପୁଅଟା ପାଗଲ ହେଇଗଲା କର୍ମୀ।
0: ନାଇଁ ନାଇଁ ନାଇଁ, ତମେ ସେମିତି କୁହ ନାହିଁ।
1: ତାର କପାଲେ ଅଛି, ସେ ପାଗଲ ହେଲା। ଯାହାର କପାଲେ ଯାହାଟା ଲେଖା ସେଟା ତ ହବ।
0: ଚଡ଼କ ପଡୁଛି, ବର୍ଷା ଝରୁଛି, ବିଷାଟା ବିଷାଟା କାହିଁକି ଜଙ୍ଗଲ ଜଙ୍ଗଲ ଘୁରୁଛି ଗୋ?
1: ମୁଇଁ କେମିତି କରି କହିବି?
0: ତୁମେ ତାର ବାପ
1: ହଇତ। ହେଲେ
0: ହେଲେ ହେଲେ ତୁମେ କିସ ଏମିତି ହାତ ଗୋଡ ଯାକି ବସିଥିବ?
1: ମୋର କଥା ସେ ଶୁଣିବ ନାହିଁ। କେବେ ଶୁଣିଛି, କେବେ କିଛି କହିଛି, ତେଜି ଉଠିଛି? ତାର ମନକୁ ଯାହାଟା ଆସିଛି ସେ କରିଛି। ସେ ମୋର ପୁଅ, ମୁଇଁ ତାର ବାପ। ହେଲେ ସିଏ ମୋତେ ଚିହ୍ନେ ନାହିଁ, ମୁଇଁ ତାକୁ ଚିହ୍ନେ ନାହିଁ। ମୁଣ୍ଡା ଘରି ଏମିତି ପୁଅ ଜନ୍ମି ନାହିଁ।
0: ହାଇ ହାଇ, ତମେ ବି ଏମିତି କହୁଛ?
1: କହୁଛି ତ।
0: ମୁଇଁ ମା, ମୋର ମନ କୁହେ ତାର କିଛି ନାଶ ନାହିଁ ହୁଏ। ଯେମିତି
1: ନାଶ ହେଲେ ବି ତୁଇ ମୁଇଁ ଅଟକେଇ ପାରବା? ନା, ଅଟକେଇ ପାରବା ନାହିଁ। ସର୍ଦ୍ଦାର

0: ତାଙ୍କର ବିର୍ସା ଉପରେ ନଜର।
1: ମୁଁ ଏ ଜାଣିଛି ଗୋ, ହେଲେ ମୋର ବିର୍ସା ଆଉ ଛୋଟ ନାହିଁ, ବଡ ହେଇଛି। ସେ ଜନମ ହେଲା ଦିନ ମୁଇଁ ତିନିଟା ତରା ଦେଖିଥିଲି। ସବୁ ମୁଣ୍ଡା କହିଲେ ତୋର ଘରେ ଧରତି ଆବା ଜନମ ନେଲା, ହେଲେ ମୁଇଁ ଧରତି ଆବା ଚାହେଁ ନାହିଁ ଗୋ। ମୁଇଁ ମୋର ବିର୍ସାକୁ, ମୋର ପୁଅକୁ ଛାତିର ଭିତରେ ରଖିବାକୁ ଚାହେଁ। ମୁଇଁ

ଦେଖ ହେ ମୁଣ୍ଡା ମନ, ଇ ନଦୀର ପାନି ଖ ମତର ପଡି ଦେଇଛି, ଆଉ କଲରା ହବ ନାହିଁ, କିସ ମନେ ରଖବ ନା ନାହିଁ? ହଁ ଶୁନ, କେହି ଖ୍ରୀଷ୍ଟାନ ହବ ନାହିଁ, ମିଶନକୁ ଯିବ ନାହିଁ, ଭାତ ନାହିଁ ତ ଘାଟ ଖାଇବ, ହେଲେ ସାହେବକୁ ମାଗିବ ନାହିଁ, ବୁଝିଲ? ଏବେ ଯା ଯା ସବୁ ଘରକୁ ଯା।

0: ପଲୁସ୍
1: ବାବୁ,
0: ଆମେ ଆସି ଚାରଗଡ଼ରେ ରହିବାର ଦିଦିନ ହେଇଗଲା। ଏଥର ଯା ବିର୍ସାକୁ ଡାକି ଆଣ, ଏଇ ଗଛ ମୂଳେ ଆମେ ତା ସାଙ୍ଗେ କଥା ହବା।
1: ହେଲେ ସିଏ ଏକା ଆସିବନି ଦାରଗା ବାବୁ।

0: ସେ ଆସିଲେ ସବୁ ମୁଣ୍ଡା ମାନେ ଆସିବେ।
1: ଏ ଆସିଲେ ଆସନ୍ତୁ, ତୁ ଯାଇ ତାକୁ ଡାକି ଆଣ ତ।
2: ଡାକବା ଦରକାର ନାହିଁ ରେ ପଲୁସ, ମୁଁ ନିଜେ ଆସିଛି।
1: ଏ ରିସା, ମୁଁ ତତେ ଗିରଫ କଲି, ହସୁଛୁ କାହିଁକି ରେ?
2: ଆରେ ଦାରୋଗା, ସରକାର ନମଃ ଖାଇ ଧରବାକୁ ଆସିଛ ବୁଝିଲି, ହେଲେ
3: କାହିଁକି ଧରବ?
2: କାହିଁକି ଧରବ?
0: ତୁ ଇ ମୁଣ୍ଡା ମାନଙ୍କୁ ଜିତାଉଛୁ,
2: ମୁଇଁ ଧରମ କଥା କହୁଛି।
1: ମୁଣ୍ଡା ମାନେ ଆସୁଛନ୍ତି କାହିଁକି?
2: ତାଙ୍କର ଖୁସି, ତାଙ୍କୁ
1: ଖଜଣା ଦଉନାହାନ୍ତି କାହିଁକି?
2: ଖଜଣା ଦଉନାହାନ୍ତି ତ ଦଉନାହାନ୍ତି, ମୁଇଁ କିସ କରିବି?
1: ଚାଷ କାହିଁକି କରୁନାହାନ୍ତି?
2: ମତେ ଜଣା ନାହିଁ ରେ, ତାଙ୍କୁ କହ।
0: ତୁ କହ, ସରକାର ତତେ ଧରବାକୁ କହିଛି?
2: ଆରେ ପାଲୁ, ତୁ ଚାଲକାଡ଼ା ଆସିଲୁ, ଦାରଗା ଆସିଲା, ତମକୁ ରହିବାକୁ ଘର ଦେଲି, ତମକୁ ତୀର ମାରି ନାହିଁ, ନିକାଲି ଦେଇ ନାହିଁ, ଖାଇବାକୁ ଭାତ ଦେଇଛି, ମୋର ଦୋଷ ହେଲା? ତୁ ନିଜେ ମୁଣ୍ଡା ହେଇ ମତେ ଧରବାକୁ ଆସିଲୁ?
1: ତମେ ସରକାର ଦୁଶ୍ମନ,
2: ମୁଇଁ ଭଗବାନ, ମୁଇଁ ଧରତୀ ଆବା, ମୁଇଁ ମୁଣ୍ଡା ଜାତୀୟ ଭଗବାନ। ତେବେ ସରକାର ଦୁଶ୍ମନ ହେଲି, ଯଦି ସରକାର ମୁଣ୍ଡା ମାନଙ୍କ ଦୁଶ୍ମନ ହେଲା?
0: ବିରସା, ତୁ ଟିକେ ଥମି ଯା ତ।
2: ନାଇଁ ରେ ପଲୁସ, ମୁଇଁ ଥମି ଗଲେ ମୁଣ୍ଡା ମାନେ ଦୁଃଖ ପାଇବେ। ତୁ ପ୍ରଚାରକ ହେଲୁ, ସରକାର ମୁଣ୍ଡା ମାନଙ୍କୁ ଜଙ୍ଗଲରୁ ନିକାଲି ଦେଲା, ମୁଣ୍ଡା ମାନଙ୍କର ଦୁଃଖ ତୋ ବୁକରେ ବାଜିବ ନାହିଁ। ତୁ ଖ୍ରୀଷ୍ଟାନ ହେଲୁ, ସାହେବ ସାଙ୍ଗରେ ମିଶିଲୁ, ତୁ ଆଉ ମୁଣ୍ଡା ନୁହିଁ, ତୁ ତୁ ଦୁଶ୍ମନ ରେ।
0: ମୁଇଁ କାହାର ଦୁଶ୍ମନ ନାହିଁ ରେ ବିରସା।
2: ମୁଣ୍ଡା ମାନଙ୍କର ଶୁନ, ତତେ କହିବି, ମିଶନଲେ ମତେ ତୁମେ କହିଲ ନାହିଁ, ତୁ ହିଁ କହିଲ, କାହିଁକି ଜାଣିଲ? ମୁଇଁ ମୁଣ୍ଡା, ଦରଗା ମତେ ଧରବ ବୋଲୁ, ନିଜର ନାଁଟା ଲେଖିକି ଦେଲେ ସରକାର ତାକୁ ଚାକିରି ଦବ, ଦିକୁ ହବ, ମୁଣ୍ଡା ଲେଖାପଢା କରବ ହେଲେ ସରକାର ଚାକିରି ଦବ ନାହିଁ। ଦରଗା ମତେ ଧରବାକୁ ଆସିଛି, ମହାଜନ ବନିଆ ଦିକୁ ମାନେ ମୁଣ୍ଡାର ଖୁଣ୍ଡ ଖାଣ୍ଡି ଗାଁ ଦଖଲ କରବେ, ହେଲେ ତୁଇ କେମିତି ମୁଣ୍ଡାରେ ପଲୁସ? ତୁଇ ମତେ ଧରବୁ କହୁଛୁ?
0: ବିରସା, ଇଟା ଭଲ କଥା ହଉନି ରେ।
2: କହିଛି ଏମିତି କଥା ଶୁଣି ନଉ? ଆରେ ପଲୁସ, ମୁଇଁ କଭର ଖୋଲି ମଣାର ପଇସା ନେଲି, ମା ମତେ ନିକାଲି ଦେଲା, ପାଗଳ ହେଇ ଜଙ୍ଗଲ ଜଙ୍ଗଲ ଖେଦି ଗଲି, ଚଡ ଖାଙ୍କଲା ବର୍ଷା ହେଲା, ମୁଇଁ ଭଗବାନ ହେଇଗଲି, ଭକ୍ତି ହେବା ମୁଣ୍ଡାର ସିଂହ ମିଶନ ଯିଶୁ, ହେଲେ ମୁଇଁ ହେଲି ବଣର ବିରସା, ବିରସା ଭଗବାନ।
0: ବିରସା,
2: ସରକାର ମତେ ଧରବ? ଧରି ରଖି ପାରବ? ମତେ ମାରବ? ନାଇଁ ନାଇଁ ନାଇଁ ନାଇଁ, ମତେ ରଖି ପାରବ ନାଇଁ ରେ, ତୁମର ହାତ ମୋର ନାଶ ନାହିଁ। ମୁଣ୍ଡା ଭାଇ ମନ ନିକାଲି ଦିଅ, ପଲୁସ ତାରକ ସିପାହୀ ସବ ବଦମାସ ଦିଅ।

0: ସବୁ ଜମିଦାର ଠାକୁର ମାନକୀମାନଙ୍କୁ ହୁକୁମ ହେଇଛି କେହି ଯେମିତି ସଭାସମିତି ନ କରନ୍ତି।
1: ମୁଁ ଜାଣିଛି ଅମୂଲ୍ୟ, ମତେ ଧରିଆଣି ସରକାର ଭୁଲ କଲା।
0: ବିର୍ସା, ମୁଁ ତମକୁ ଯାହା ସବୁ କହୁଛି ସେଥିରେ ମୋର ଚାକିରି ଚାଲିଯିବ, ତଥାପି ତମକୁ କହିବା ମୋର କର୍ତ୍ତବ୍ୟ।
1: ମୋର ସାଙ୍ଗେ ଆଉ କଥା ହୁଅନି ଅମୂଲ୍ୟ, ମୁଁ ଜାଣିଛି ମୋର ଜୀବନ ତମର ଜୀବନ ଅଲଗା ଅଲଗା, ହେଲେ ବି ମତେ ତମେ କହିବ ଅମୂଲ୍ୟ, ଜେଲ ଭିତରେ ଥାଇ ଜାଣିବି ମୋର ମୁଣ୍ଡା ଭାଇ ନିଜର ଖୁଟଖାଟି କାର ଲାଗି ନିଜର ସୁରାଜ ଲାଗି ଚେତୁଛି, ମାତୁଛି, ଧରା ହଉଛି, ଜେଲ ଯାଉଛି। ତମେ ଯାଅ ଅମୂଲ୍ୟ, ତମେ ଦେଖୁ ମୋ ସାଙ୍ଗରେ କଥା ହବନି।
2: ଇନ୍ସପେକ୍ଟର ଭରତ
3: ସାର,
2: ପଲ କାଇ, ୱେର ଇଜ ପଲ, ପଲ କାହିଁ ଗଲ?
3: ଜି ହଜୁର।
2: ଓ ପଲ, କମ ହିୟର, ଏ ନିଅ ଦୂରବୀନ ରେ ଦେଖ।
3: ଦିଅନ୍ତୁ ହଜୁର।
2: କାନ ଦେଖୁଛ?
3: ମୁଣ୍ଡା ମାନେ ଆସୁଛନ୍ତି ସାର।
2: ହେଠେ ମୁଣ୍ଡା,
3: ଇଏ ତ ଆରମ୍ଭ ସାର।
2: ଆରମ୍ଭ ଫର୍ ମିନ୍?
3: ହଜୁର, ଡେପୁଟି କମିଶନର ସାହେବଙ୍କର ହୁକୁମ, ବିର୍ସାର ବିଚାର ମୁଣ୍ଡାମାନଙ୍କ ସାମ୍ନାରେ ହବ, ଆପଣ କଣ ଜାଣିନାହାନ୍ତି ସାର?
2: ଆଉ ଡ୍ୟାମ ୟୋର କମିଶନର, ବର୍ତ୍ତମାନ ଏତେ ମୁଣ୍ଡାଙ୍କୁ କଣ୍ଟ୍ରୋଲ କରିବା କଣ ସହଜ କଥା? ତେବେ ଏଠି ମୁଣ୍ଡା ଆସିବାଠୁ ମୁଁ ନୂଆ କରି ଦେଖୁଛି।
3: ଏବେ ତ ସମସ୍ତେ ଖବର ପାଇନାହାନ୍ତି ହଜୁର, ଖବର ପାଇଲେ ଶହ ଶହ ମାଇଲ ଦୂରରୁ ଏମାନେ ଆସିଯିବେ।
2: ଷ୍ଟ୍ରେଞ୍ଜ, ଏମାନେ ସବୁ ଖବର ପାଇଲେ କେମିତି?
4: ହୁକୁମ ଅନୁଯାୟୀ ଆମେ ଗାଁର ମାନକୀ ମାନଙ୍କୁ କହିଥିଲୁ ସାର।
3: ଏମାନଙ୍କୁ ଟେଲିଗ୍ରାମ ଦରକାର ହୁଏନି ହଜୁର, ପାହାଡ ଉପରେ ଚଢି ନିଆଁ ଜଳେଇ ଦିଅନ୍ତି, ତାକୁ ସବୁ ଦେଖି ସେମାନେ ସବୁ ଜାଣିଯାନ୍ତି।
2: ରିଅଲି? ସେମାନେ ଆସିବେ ଏକଥା ବି ଜାଣିପାରନ୍ତି?
3: ହଁ ହଜୁର, ଏମାନଙ୍କୁ ସବୁ ଜଣା ଅଛି।
2: ତମେ ଆମ ଲୋକମାନଙ୍କୁ ନେଇ ସେମାନଙ୍କ ଲିଡର ସାଙ୍ଗେ ମିଟ୍ କର।
3: ହଁ ହଜୁର।
2: ଇନ୍ସପେକ୍ଟର ଭରତ
3: ସାର,
2: ପଲ ଠିକ କହୁଛି ତ?
4: ହଁ ହଜୁର, ଏମାନେ ମୂର୍ଖ, ଲେଖାପଢା ଜାଣନ୍ତି ନାହିଁ, ଏକଦମ ଜଙ୍ଗଲି, କେତେବେଳେ ତିନିଟା ଗଦାରେ ନିଆଁ ଧରାନ୍ତି ତ କେତେବେଳେ ଦିଟାରେ, ନହେଲେ ଗୋଟାକରେ, ସେଥିରୁ ବୁଝନ୍ତି କୁଆଡେ ଯିବାକୁ ହବ, କୋଉ ଦିଗରେ ଯିବାକୁ ହବ।
2: ମୁଣ୍ଡା କାହିଁକି ବିଚାର ଦେଖିବାକୁ କମ ଆସିଲେ ତ ଛାଡ଼ନ୍ତା?
4: କାଲିକି ଆହୁରି ଆସିବେ ହଜୁର, ବିର୍ସାକୁ ଦେଖିବେ ଜାଣିଲେ ଅନେକ ଲୋକ ଆସିବେ।
2: ସେମାନଙ୍କ କାନ୍ଧରେ ଧନୁଚି, ହାତରେ ହତିଆ ଧରି ଆସୁଛନ୍ତି।
3: ସାହେବ ଆସୁଛନ୍ତି, ଠେଲା ପେଲା ବନ୍ଦ କର।
4: ସେଇଠି ସେଇଠି ଠିଆ ହୁଅ। କଣ ଦରକାର?
5: ଅର୍ଜି ଅଛି।
4: କି ଅର୍ଜି?
2: ଧାଟି ହବା କିଏ? ସେ ହୁଇଛି?
5: ତାକୁ ପୋଲିସ ବାନ୍ଧି ରଖିଛି।
2: କାହିଁକି ଦେଖିବାକୁ ଚାହୁଁଛ?
5: ପୂଜା କରିବୁ, ଫୁଲ ଦବୁ, ଆମେ ଅଶୌଚ ହେଇଛୁ, ତାକୁ ଦେଖିବୁ ଥରେ।
2: ଇନ୍ସପେକ୍ଟର
4: ସାର,
2: ତାଙ୍କୁ କହିଦିଅ ଏବେ ତାର ବିଚାର ଚାଲିଛି, ଦେଖା ହବ ନାହିଁ।
4: ବର୍ତ୍ତମାନ ତାର ବିଚାର ଚାଲିଛି, କଚେରୀ ଭାଙ୍ଗିଲେ ତାକୁ ହାଜତକୁ ନିଆଯିବ, ସେତେବେଳେ ଦେଖିବ।
2: ଭଗବାନ ନୁହେଁ, ଜଣେ ଅର୍ଡିନାରୀ ଲୋକ, ଟମା ପାଳି ଜଣେ ମୁଣ୍ଡା ଲୋକ, କିସ କହିଲା ସବୁ? ବିଶ୍ୱାସ ଭଗବାନ ନୁହଁ
4: ନା? ସେ ଭଗବାନ ନୁହଁ,
5: ଫେର କହ ତ, ଦେଖିବୁ ତୋର ଜୀବନ ଚିରିଦେବି।
4: ଆରେ ଆରେ ଶୁଣ, ଆରେ ସେ ଯଦି ଭଗବାନ ହେଇଥାନ୍ତା ତାହେଲେ ତାର ବିଚାର କାହିଁ ହଉଛି?
5: ସେ ଆମର ଗୁରୁ ଭଗବାନ, ସେ ଆମର ସର୍ଦ୍ଦାର, ତୁ ଜାଣୁ ନାହିଁ ଦାରୁଗା, ସେ କହିଦବା ଦିନରୁ ଆମେ ଅଶୌଚ ହେଇଛୁ, କେହି ତେଲ ମାଖୁ ନାହିଁ, ଶିକାର କରୁ ନାହିଁ, ଧାଙ୍ଗଡ଼ା ଧାଙ୍ଗରି ଧରାଧରି ହେଉ ନାହିଁ, ସେ ଏକା ଆମର ଭଗବାନ, ଆମରି ଭିତରେ ରହବ, ଆମରି ସାଙ୍ଗେ ମରବ, କେମିତି କରି କରୁଛୁ ସେ ଭଗବାନ ନୁହେଁ? ଏ ଦାନୀ, ତୁ କିଛି କହିବୁ ତ?
2: ମୁଇଁ କିସ କହେ, ସାହେବ କହୁଛି ତାର ବିଚାର କରବ, କରୁ ନାହିଁ, ତିନି ମାସ ହେଲା ଜେଲ ରଖିବା କାହିଁକି? ତୁମେ ହାଜିର ହବ ଦିନରୁ ଆମେ ଅଶୌଚ ହେଇଛୁ,
5: ତୁମେ ଆସିଲେ ଆମେ ଗାଧବୁ।
4: ପାଟି ବନ୍ଦ କର, ଦେଖୁଛ ଦେଖୁଛ ଏଇ ହାତ କଡି, ଏଇ କଡି ସମସ୍ତଙ୍କୁ ଗିରଫ କରିବି।
5: ଦେ ଦେ ମୋର ହାତ କଡା ଦେ, ମୁଇଁ ଭଗବାନ ସାଙ୍ଗରେ ଜେଲରେ ରହିବି।
2: ଦେ କଡା ଦେ, ମୁଇଁ ବି ରହିବି।

ସେଦିନର ସେହି ଦୃଶ୍ୟ ମୁଁ ଭୁଲିପାରୁନି ବିର୍ସା। ପୋଲିସ ଜଣକ ପରେ ଜଣକୁ ହାତକଡ଼ା ପିନ୍ଧେଇବାକୁ ଲାଗିଲା। ଧରାଦେବା ପାଇଁ କଳା କଳା ମଣିଷଙ୍କ ଭିତରେ ଠେଲାପିଲା ଆରମ୍ଭ ହୋଇଗଲା। ସତେକି ବନ୍ଦୀ ହେବାର ପ୍ରତିଯୋଗିତା କରୁଥିଲେ ସେମାନେ। ଏକା ଧାନିମୁଣ୍ଡା କୌଶଳ କରି ପୋଲିସ ଆଖିରେ ଧୂଳି ଦେଇ ଫେରାର ହୋଇଗଲା। ତୁମ ସହିତ ସବୁ ବନ୍ଦୀଙ୍କର ବିଚାର ହେଲା 1895 ନଭେମ୍ବର 19 ତାରିଖ ଦିନ। କିନ୍ତୁ ତମ ମନରେ ବିରାଗ ନାହିଁ, ବନ୍ଦୀ ହେବାରେ କୌଣସି ଗ୍ଲାନି ନାହିଁ। ଯେମିତି

0: କହିବି? ଏ ରାତି ବିକାଳି ଫେରିବାକୁ ଡର ମାଡୁଛି, ମତେ ରଖିବୁ ତ?
1: ରବି ଆଏ,
2: କଣ ହେଲା? କଣ ହେଲା ସେଲ?
1: ମୋର ପେଟରେ ଦରଦ ଉଠିଲା ଗୋ, ଏବେ କିଛି ହେଇପଡ଼ବ। ତୁ ଚାଲି ଯା ଆଗ୍ରେ ଲାତୁ ଗାଁ, ରାତକ ସେଠି ରହିଯିବୁ। ଏବେ ଟିକେ ସୁନାରା ମୁଣ୍ଡାକୁ ଡାକି ଦେ ତ, ମତେ ଓଷୁ ଆଣିଦବ।
2: ମୁଁ ଯାଉଛି।
1: ହେଲେ ଶୁଣ, ଏଇ ଗାଁରେ ରହିବୁ ନାହିଁ, ସବୁ ମୁଣ୍ଡା ବିର୍ଷା ହେଇଥାଇଛି। ଦାରୁଗା ଦେଖିଲେ ତୀର ମାରିବେ।
2: ନାଇଁ, ମୁଁ ସୁନାରାକୁ କହିଦେଇ ଲାତୁ ଗାଁକୁ ଚାଲିଯିବି।
1: ହଇ ହଇ, ତୁ ଚାଲି ଯା।
2: ହଉ, ମୁଁ ଯାଉଛି।
3: ସାଲି, ଦାରୁଗା କହିଲା ତୋର କିଛି ହେଇପଡ଼ବ।
1: ଏବେ ଆସିଲୁ, ମୋର ଏତେ ବେଦନା ଉଠିଲା।
3: ବେଦନା ତ ଉଠିଲା, ହେଲେ ପିଲା
1: ସେ ଟୁକେଇ ଭିତରେ
3: ଏତେ ତୀର, ଏତେ କୁଲି, ତେବେ ବେଦନାଟା ମିଛ।
1: ମିଛ ନୁହେଁ କି ସତ, ମୁଇ ଗଲି ଗୋ।
3: ଯିବୁ କାହିଁକି?
1: ତୀରାନ୍ ବି ଆଜି ଭରତ ଦର୍ଗ ଗଲା, କାଲକି ଫେର ଆସବ। ତାକୁ ପେଟ ଦେଖାବି, ନାହିଁ କି ସେ ପିଛା ଛାଡ଼ବୁ।
3: ହଇ ହଇ ଯା। ହେଲେ ଅନ୍ଧାର ରାତି ଏକା ଯିବୁ?
1: ଧରତି ଆବାର ନାମ ନେଇ ଚାଲିଯିବି ଗୋ, ତୁଇ ଯା।

0: ନାହିଁ।
1: କୋନୁ କିଛି କହିଲା ନାହିଁ।
0: କିସ କହିବ, ଭଗବାନର ବଲା ଖଡୁ ୱାପସ କଲେ ମତେ ଆରାନ୍ଧି କରବ।
1: ତେବେ ତୁ ୱାପସ ଦେ, ମୁଇଁ କିସ କରବି।
0: ତୋର ଘରକୁ ଆଜି ଆସବ, ତୁଇ କହିଲେ ସେ କଥାଟା ମାନବ। କହିବୁ ନା ସାଲି?
1: କହିବି କହିବି ଗୋ।
0: ଏଇ ଦେଖ ଦେଖ ତ ସାଲି, ମୁଣ୍ଡା ମାନଙ୍କର ଆଗେ ଆଗେ ଭଗବାନ ଆସୁଛି। ମୁଇଁ କଲି, ତୁଇ ତାକୁ କହିବୁ ସାଲି, କହିବୁ।
1: ନେ ଭଗବାନ, ଗୁଡ଼ ପୁଛି ଦେ। ଭଗବାନ, ଗୋଟିଏ କଥା
2: କହିବୁ ତ,
1: ତୁଇ ପର୍ମୀ ପାଖରୁ ତୋର ବଲା ଖଡୁ ୱାପସ ନେଇ ଆସ। ସେ ଘର ବାନ୍ଧବ, ଆରାନ୍ଧି କରବ, ପିଲାର ମୁହଁ ଦେଖବ, ମୁଡ଼ି ସିନ୍ଦୁର ଦବ।
2: ୱାପସ ନେଇଯିବ ଆଉ କିସ?
1: ତୁଇ ତାକୁ ଗୁସା ହବୁ ନାହିଁ।
2: ହେଲେ ସାଲି, ତୁଇ ମତେ କିଛି ଦବୁ ନାହିଁ।
1: କିସ ଦେବି ଭଗବାନ, ମୋର ମରଦକୁ ନେଲୁ, ଘର ଦୁଆର ଦେଲି, ଅମାର ଦେଲି, ଖାଲି ଅଛି ପିଲାଟା।
2: ପିଲାଟା ଦବୁ?
1: ନବୁ କହିଲୁ ତାରୁ ଦଉଚି। ତୁଇ ମୁଣ୍ଡାର ଭଗବାନ, ତୁଇ ମୋର ଧରତି ଆବା, ହେଲେ ପିଲାଟା କିସ କରବ?
2: ତାର ଦେଇ ତୋର ନାମ ରହିବ, ମୁଇଁ ତାକୁ ପୁଷିଆ କଲି। କାନ୍ଦୁ କାହିଁକି?
1: ମତେ ତୋର କାମ କରବାକୁ ଦବୁ ତ?
2: ତୁଇ ତ କରୁଛୁ, ଆଇ ମୋର ସାଙ୍ଗେ ଆଇ। ବସ ବସ ବସ ବସ ଗୁଣ୍ଡା ମାନ, ଠିକ ବେଲ ଆସିଲ ତୁମେ ସବୁ, ତୁମକୁ ରାସ୍ତା ଦେଖାଇବି। ହେଲେ ଆଗରୁ କହୁଛି, ସେ ରାସ୍ତା ଖୁବ ଖତରନାକ, ମରଣ ହେଲେ ଡରବ ନାହିଁ ତ? ତୁମେ ସବୁ ମୋର କଥା ଶୁଣବ, ଯଦି ତୁମେ ହବ ବୀର ସାହିବ। ମୁଣ୍ଡାର ଦୁଶ୍ମନ କିଏ, ଜମିଦାର ବନିଆ କି ସାହବ ସରକାର? ସବ ସବ ଆମର ଦୁଶ୍ମନ, ଆମେ ଲଢେଇ କରବୁ ମୁଣ୍ଡା ସୁରାଜ ଲାଗି, ଦେଶ ସୁରାଜ ଲାଗି। ଜଙ୍ଗଲ ମାତା କାନ୍ଦୁଛି, ତାକୁ ରଖବାର ଲାଗି ଆମେ ସବ ଲଢେଇ କରବୁ, ବିକୁର ସାଙ୍ଗେ ସରକାର ସାଙ୍ଗେ।
3: ତାପରେ କିସ ହବ ଭଗବାନ?
2: ଆମର ଜଙ୍ଗଲ ଅଛି, ଗୁରୁ ଅଛି, ତାଙ୍କର ବନ୍ଧୁକ ଅଛି, ଲାଛି ଦେବେ, ହେଲେ ଆମେ କି ଡରିଯିବୁ? ମୁଇ ଧରମ କଥା କହି ବୁଲୁଛି, ଲଢେଇ କଥା ବି କହୁଛି, ଧରମ କଥା ଶୁଣି ସାଧୁ ହବ ନାହିଁ। କିଏ ଲଢେଇ ପାରିବ ତାକୁ ମୋର ଦରକାର।
3: ଭଲ କଥା କହିଛେ ଭଗବାନ,
2: ଲଢେଇ ଲାଗି ଗୟା ମୁଣ୍ଡା ମୋର ଗୋଟେ ହାତ, ସାଲିର ମୋର ଡୋନକା ମୋର ଆଉ ଗୋଟେ ହାତ। ଇଟା ସାଲିର ଘର, ଇ ଘର ଲଢେଇର ଘର ହେଲା। ସବ ବିଷୟ ଏଟାକୁ ଆସବେ, ରାତି ହେଲେ ଆମେ ସବ ରାତିରେ ମିଶିବୁ।
3: ହେଲେ ଆମେ କିଛ କରିବୁ?
2: ମୋର ଦୁଇଟା ଦଲ, ଗୋଟେ ତୁମେ ସବୁ ବୁଢା ମାନେ ମତେ ଲଢେଇର କାଇଦା କହିବ, ତୁମେ ହବ ପୁରାଣକ ଗୟା ମୁଣ୍ଡାର ଦଲ ଲୋକ ହେବେ ଲଢେଇର ଦଲ, ଆଉ ସୁନାରା ଏବେ ବି ଛୋଟ ଅଛି, ସେମାନେ ହେବେ ନାନକ। ଆମର କାଲ ଆସିଯାଇଛି, ତମକୁ ମୁଇଁ ଦେଶଟା ୱାପସ କରିଦେବି। ମୋର ମୁଣ୍ଡା ଦେଶରେ କ୍ଷତିରେ ହିଡ଼ ରହିବ ନାହିଁ, ସବ ମାଟି ସବ ମୁଣ୍ଡାର, ସବ ଫସଲ ସବ ମୁଣ୍ଡାର, ବେଠି ନାହିଁ ଜମିଦାର ନାହିଁ, ସବ ମୁଣ୍ଡା ଜମିର ମାଲିକ। ମୋ ଦେଶ ଲଢେଇର ନାହିଁ, ଠେଙ୍ଗା ହତିଆର ବୋଲିଆ କିଛି ନାହିଁ। ଆମେ ସବ ଦୁଶ୍ମନକୁ କହିବା, ଦେଖ ଦେଖ ରେ ସାହେବ ସରକାର, ଦେଶରେ ଦିକୁ ଜମିଦାର ଗୋଲିଆ ଠାକୁର, ଇ ଆମର ରାଜ, ଇ ଜଙ୍ଗଲ ଆମର, ଆମେ ଜଙ୍ଗଲ ମାତାର ପୁଅ ପାତି, ତୁମେ ସବ ସାବଧାନ ଥିବ। କିସ ରଖବ ମୋର କଥା?
3: ରଖବ ଭଗବାନ,
2: ଭୀମା ଭୀମା ଲଢେଇ ମୋର ଦରକାର ନାହିଁ, ଏକା ସାଙ୍ଗରେ ସବ ମୁଣ୍ଡା ଗୋଟେ ଦେଶକୁ ଲଗେଇ ଲଢେଇ କରବ। ମୋର ଇ ଲଢେଇର ନାମ ହେଲା ଉଲଗୁଲାମ, କୁହ ସବ ମୁଣ୍ଡା ଉଲଗୁଲାମ। ଧାନୀ, ହେ ଧାନୀ ମୁଣ୍ଡା,
3: ହଇ
2: ଧନୁକା କାହିଁ ଗଲା? ଧନୁକା
3: ବୁରୁ ଉପରେ ଧନୁ ତୀର ଧରି ସାହେବ ଆଉ ପୁଲିସ କୁ ନାଚୁଛି।
4: ଭଗବାନ ଭଗବାନ, ସାହେବ ସିପେଇ ବନ୍ଧୁକ ନେଇ ଆସିଗଲେ ରେ।
2: ମୁଇଁ ଭଗବାନ ହେ, ମୁଇଁ ଗୋଟେ ମୁଣ୍ଡା, ମୁଣ୍ଡାର ଭାଷା ମୁଣ୍ଡାରୀ, ଦିକୁର ଭାଷା ସାହେବ ଭାଷା, ଆମର ଭାଷା ସେ ବୁଝିବ।

ବୃନ୍ଦାବନ ମୁଇଁ ଆମ ଇ ଦିହ ଛେଳି ଚାଲିଗଲେ ତୁମେ ସମ୍ପତ୍ତି ଯିବ, ହେଲେ ସାହସ ଛାଡ଼ବ ନାହିଁ, କହିବ ନାହିଁ ଭଗବାନ ସବୁ ଜେଲରେ ପୁରେଇ

ଶୁଣିଲି ନାଟକ ଅରଣ୍ୟର ସନ୍ତାନ, ରଚନା ଓ ପରିଚାଳନା ହିମାଂଶୁ ଭୂଷଣ ସାବତ। ବିଭିନ୍ନ ଚରିତ୍ରରେ ଥିଲେ କରମୀ ମୁଣ୍ଡାନୀ, ସଞ୍ଜୀବନୀ ସୁଧା ପଟ୍ଟନାୟକ, ସାଲି ମୁଣ୍ଡାନୀ, ସନ୍ଧ୍ୟାରାଣୀ ମିତ୍ର, ପର୍ସି ମୁଣ୍ଡାନୀ, ପୁଷ୍ପମିତ୍ର ମହାନ୍ତି, ଛୋଟ ବିର୍ସା ରଞ୍ଜିତା ଷଡ଼ଙ୍ଗୀ, ଛୋଟ ଅମୂଲ୍ୟ ଜଳ୍ପନା ମିତ୍ର, ମୁନାରା ମୁଣ୍ଡା ବିରାଜ ଲକ୍ଷ୍ମୀ ତ୍ରିପାଠୀ, ମୋଗ୍ନା ମୁଣ୍ଡା ବ୍ରଜକିଶୋର ନାୟକ, ଧାନି ମୁଣ୍ଡା କୃପାସିନ୍ଧୁ ମହାନ୍ତି, ଅମୂଲ୍ୟ ଦିନେଶ ଚନ୍ଦ୍ର ରାଉତ, ଗୟା ମୁଣ୍ଡା ବାସୁଦେବ ସାମଲ, ଡେପୁଟି କମିଶନର ଷ୍ଟ୍ରିଟ୍ଫିଲ୍ଡ ଭଗବତୀ ଚରଣ ଘୋଷ, ଡିଏସ୍ପି ମେର୍ସ ରବିନ ଘୋଷ, ଭରତ ଦରଗା ଅନନ୍ତ କୁମାର ଦାସ, ପଲ୍ସ ସରୋଜ କୁମାର ବେହେରା ଓ ବିର୍ସା ମୁଣ୍ଡା ଭୂମିକାରେ ଥିଲେ ଅଶ୍ରୁମୋଚନ ମହାନ୍ତି। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 meter ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଅଭୁଲା ଗୀତ ପ୍ରଚାର କରିବ ଦିନ 1:10 PM ଶିଳ୍ପୀ ସୋହିନୀ ମିଶ୍ର ଏବଂ ସରିତା ପଣ୍ଡା ଗାଇଥିବା କେତୋଟି ଆଧୁନିକ ଗୀତ ଶୁଣିବେ। ଦାସକାଠିଆ ଗୀତ ପ୍ରଚାର କରିବ ଦିନ 1:30 PM ପରିବେଷଣ କରିବେ ଚକ୍ରଧର ଦେବତା ଏବଂ ଚକ୍ରଧର ମହାପାତ୍ର। ମଞ୍ଜୁଳ ମଧ୍ୟାହ୍ନ ଦିନ 12:00 ଏଥିରେ ଶୁଣିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ଜରିଆରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ। ଖଞ୍ଜଣି ଭଜନ ଦିନ 1:10 PM ପରିବେଷଣ କରିବେ ବଳରାମ କାଣ୍ଡି। ଦିନ 1:20 PM ନାରୀ ମହଲ ଏଥିରେ ଶୁଣିବେ ଆଲୋଚନା କେଶର ଯତ୍ନ ଆଲୋଚନା କରିବେ କଣ୍ଢେଇ ପରିଜା। ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ଦିନ 2:45 PM ଅପରାହ୍ନ 5:00 ଏବଂ ରାତି 7:02 PM। ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ ଅପରାହ୍ନ 3:00। ଚିରହରିତ୍ରେ ଶୁଣିବେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଲଘୁ ଏବଂ ଆଲବମ୍ ଗୀତ ଅପରାହ୍ନ 4:00। ସମବେତ କଣ୍ଠରେ ଦେଶଭକ୍ତି ଗୀତ ପ୍ରଚାର କରିବ ଅପରାହ୍ନ 4:55 PM। ଯୁବବାଣୀ ଅପରାହ୍ନ 5:30 PM ଏଥିରେ ସୃଜନୀରେ ଶୁଣିବେ ଆଲୋଚନା କଳ୍ପନାର ବାସ୍ତବିକତା ବାସ୍ତବିକତାର କଳ୍ପନା ଏ ସମ୍ପର୍କରେ କହିବେ ପୂଜା ବିଶ୍ୱାଳ ଏବଂ ପରେ ଶ୍ରୋତାଙ୍କ କଲମରୁ କବିତା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 43ତମ ଭାଗ ପ୍ରଚାର କରିବ ସନ୍ଧ୍ୟା 6:10 PM। କାର୍ଯ୍ୟକ୍ରମ ଉଦୟ ଭାରତ ଶୁଣିବେ ସନ୍ଧ୍ୟା 6:30 PM। ବିଷୟ ରହିଛି ଦେଶର ପ୍ରଗତିକୁ ତ୍ୱରାନ୍ୱିତ କରିବ ସାମୁଦ୍ରିକ ଅର୍ଥନୀତି। ଆଲୋଚକ ଡକ୍ଟର ପ୍ରଫୁଲ୍ଲ କୁମାର ସାହୁ ଅର୍ଥନୀତି ବିଶେଷଜ୍ଞ। ଓଡ଼ିଆ କଥାଚିତ୍ରର ଗୀତ ରାତି 7:02 PM। ମାଲକାନଗିରି ଜିଲ୍ଲାର ହାଲଚାଲ ଶୁଣିବି ଜିଲ୍ଲା ହାଲଚାଲ କାର୍ଯ୍ୟକ୍ରମରେ ରାତି 7:25 PM। କୃଷି ସଂସାର ପ୍ରଚାର କରିବ ରାତି 7:30 PM ଏଥିରେ ବାଇଗଣ ଫସଲରେ ସୂତ୍ରକୃମି ଜନିତ ରୋଗ ଓ ତା'ର ପ୍ରତିକାର ସମ୍ପର୍କରେ ଆଲୋଚନା କରିବେ ଡକ୍ଟର ଜୟନ୍ତ କୁମାର ମହାଲିକ। ହିନ୍ଦୀ କଥାଚିତ୍ରର ଗୀତ ରାତି 8:02 PM। ହିନ୍ଦୀ ଶିକ୍ଷା ରାତି 8:30 PM। ବିଷୟ ରହିଛି କ୍ରିୟାକେ ଦୌଭେଦ। ଶିକ୍ଷା ଦେବୀ କ୍ଷେତ୍ରବାସୀ ତ୍ରିପାଠୀ ଶିକ୍ଷା ଗ୍ରହଣ କରିବେ ରୀତିକା ପ୍ରସାଦ। ବୟସର କୃଷ୍ଣଚୂଡ଼ା ପ୍ରଚାର କରିବ ରାତି 9:30 PM ଏଥିରେ ଶୁଣିବେ କଣ୍ଠଶିଳ୍ପୀ କରୁଣାକର ସେଠୀଙ୍କ ସହ ସାକ୍ଷାତକାର। କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ରେକର୍ଡିଂ ଶୁଣିପାରିବେ ରାତି 10:00। ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବ ରାତି 10:35 PM।

ଶ୍ରୋତାମାନଙ୍କୁ ଏଠାରେ ଆଉଥରେ କହି ରଖୁଛୁ ଯେ ଦିନ ଗୋଟିଏ ବାଜି କୋଡ଼ିଏ ମିନିଟ୍ରେ ନାରୀ ମହଲ, ଏଥିରେ ଶୁଣିବେ ଆଲୋଚନା କେଶର ଯତ୍ନ, ଆଲୋଚନା କରିବି କଣ୍ଢେଇ ପରିଚୟ। କେନ୍ଦ୍ର ସରକାରଙ୍କ ବାରବର୍ଷ ପୂର୍ତ୍ତି ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ରେକର୍ଡିଂ ଶୁଣିବେ ରାତି ଦଶଟାରେ। କୃଷି ସଂସାର ରାତି 17:30 ଏଥିରେ ବାଇଗଣ ଫସଲରେ ସୂତ୍ରକୁର୍ମୀ ଜନିତ ରୋଗ ଓ ତା'ର ପ୍ରତିକାର ସମ୍ପର୍କରେ ଡକ୍ଟର ଜୟନ୍ତ କୁମାର ମହାଲିଙ୍କ ଆଲୋଚନା ଶୁଣିବେ। ଯୁବବଣୀ ଅପରାହ୍ନ 5:30 ଏଥିରେ ସୃଜନୀରେ ଶୁଣିବେ ଆଲୋଚନା କଳ୍ପନାର ବାସ୍ତବିକତା, ବାସ୍ତବିକତାର କଳ୍ପନା ଏ ସମ୍ପର୍କରେ।

0: ବେ ପୂଜା ବିଶ୍ୱାଳ ଏବଂ ପରେ ପରେ ଶ୍ରୋତାଙ୍କ କଲମରୁ କବିତା ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଆକାଶ ଆଂଶିକ ମେଘୁଆ ରହିବା ସହିତ ଝିପିଝିପି ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସର୍ବୋଚ୍ଚ ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା 27 ଡିଗ୍ରୀ ସେଲସିୟସ୍ ରହିପାରେ। ଶୁଣିଲେ ପାଣିପାଗର ସୂଚନା ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: କମ୍ ସମୟରେ ଅଧିକ ଫାଇଦା, ମାତ୍ର ଗୋଟିଏ କ୍ଲିକ୍ରେ ବଢିଆ
5: ଅଜଣ ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ। ଆର୍ବିଆଇ କହେ,
6: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
7: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
8: ଠିକ ଲାଗୁନି, ସ୍କାମ ବି ହେଇପାରେ।

ଶୁଣୁଥିଲେ ସୋହିନୀ ମିଶ୍ର ଏବଂ ସରିତା ପଣ୍ଡା ଗାଇଥିବା କେତୋଟି ଆଧୁନିକ ଗୀତ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକଠିଆ ଗୀତ। ପରିବେଷଣ କରିଛନ୍ତି ଚକ୍ରଧର ଦେବତା ଏବଂ ସାଥୀ ଚକ୍ରଧର ମହାପାତ୍ର।

0: ବୁଝିହେଲା ଭାଇ?
1: ବୁଝିଲି।
0: କଣ ବୋଲି ବୁଝିଲୁ?
1: ମା ସରସ୍ୱତୀଙ୍କ ପଦେ ଜଣାଣ ହେଲା।
0: ମାଙ୍କୁ ଗୋଟିଏ ପଦ ଜଣାଣ କଲେ
1: ଆଚ୍ଛା,
0: ଆମର କର୍ତ୍ତବ୍ୟ ବାପାଙ୍କୁ ଗୋଟିଏ ପଦ ଆମେ ଜଣାଣ କରିବା।
1: ପିଲାମାନଙ୍କର କର୍ତ୍ତବ୍ୟ ମା ବାପାଙ୍କ ଆଶ୍ରୟ ନବା
0: ନାଇଁ କି?
1: ହଁ,
0: ତେବେ ଗୋଟିଏ ପଦ ଠାକୁରଙ୍କୁ ଆମେ ଡାକିବା।
1: ଆଚ୍ଛା।

0: ଭାଇ
1: ହଁ
0: ଜଣାଣ କାର୍ଯ୍ୟକ୍ରମ ଏଇଠି ରଖିବା
1: ହଉ
0: ଏଣିକି ଦୁଇ ପଦ ପୁରାଣ କଥା ଆଲୋଚନା କରିବା
1: ହଉ
0: କାହିଁକି ଜାଣିଛୁ ନା
1: କଣ
0: ଆରେ ପ୍ରଭୁଙ୍କର ତ ଅସୁମାରେ ଲୀଳା
1: ତା କିଏ ବା ହିସାବ କରିବ
0: ଆରେ ସେଇ ପ୍ରଭୁ ସତ୍ୟ ଯୁଗରେ ଅବତୀର୍ଣ୍ଣ ହୋଇ ହିରଣ୍ୟକଶିପୁର ଅନ୍ତ ବିଧାରଣ କରି ପ୍ରହଲ୍ଲାଦକୁ ସ୍ୱର୍ଗରେ ଇନ୍ଦ୍ରପଦ ଦେଇଛନ୍ତି
1: ତାଙ୍କର ଲୀଳା ଆଉ
0: ପୁଣି ତ୍ରେତୟା ଯୁଗରେ ରାମଚନ୍ଦ୍ର ରୂପେ ପ୍ରକଟ ହୋଇ ପିତାଙ୍କର ସତ୍ୟ ରକ୍ଷା କରିବା ଲାଗି 14 ବର୍ଷ ବନଗାମୀ ହୋଇ ରାବଣ ଆଦି ଦୁଷ୍ଟ ରାକ୍ଷସ ମାନଙ୍କୁ ବିନାଶ କରିଛନ୍ତି ଦ୍ୱାପର ତ ଅନେକ ଲୀଳା ପ୍ରଭୁଙ୍କର କଳିଯୁଗରେ ମହିମା ତୁ ଜାଣିଛୁ ନା ଭାଇ
1: ଆଉ ଜାଣିଲେ କେମିତି
0: ନୀଳାଦ୍ରି କଟକ ମଣ୍ଡନରେ ପ୍ରଭୁ ବିରାଜମାନ କରି ଜଗନ୍ନାଥ ରୂପେ ବିଦ୍ୟମାନ ହୋଇଛନ୍ତି ତାଙ୍କରି କଥା ଆଜି ଆଲୋଚନା କରିବା
1: ହଉ
0: ଗୋଟେ ଲୀଳା ତାଙ୍କର ଆମେ ଆଲୋଚନା କରିବା ଶ୍ରୀ ଲକ୍ଷ୍ମୀ ନାରାୟଣ କଳି
1: କି ଆଶ୍ଚର୍ଯ୍ୟ କଥା କହିଲ
0: ହେରେ କାହିଁକି
1: ସ୍ୱାମୀ ସ୍ତ୍ରୀ କଳି ଅଣରା ମାଇକିନା କଳି ହବ କିଏ
0: ଆରେ ମୂର୍ଖ ଏଥିରୁ ଶିକ୍ଷଣୀୟ କଥା ଆଜି ଦର୍ଶନ ମଧ୍ୟ ଅଛି
1: ତାହେଲେ ଆଗରୁ ସେମିତି ହଉଛି ଏବେ ବି ମଧ୍ୟ ସେୟା ଚାଲିଛି
0: ଶୁଣୁ
1: ଆଚ୍ଛା
0: ଗୁରୁ ଯେ କି ରାମହରି ପାଢ଼ୀ ମହୋଦୟ ଗାୟକ ଭଞ୍ଜଭୂଷଣ ପ୍ରମାଣ କରିଛନ୍ତି
1: କଣ କଲେ
0: ମହାପ୍ରଭୁ ଜଗନ୍ନାଥ ଠାକୁର
1: ଆଚ୍ଛା
0: ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ଯାତ୍ରା ଶେଷ କରି ନବଦିନ ଯାତ୍ରା ସାରି ବିଜେ କରୁଛନ୍ତି ବା ଫେରି ଆସୁଛନ୍ତି
1: ବଡ ଦେଉଳକୁ
0: କରିଛନ୍ତି ଜାଣିଛୁ ନା
1: ଆଚ୍ଛା
0: ବାହୁଡା ବି

0: ବୁଝିଲା ଭାଇ, ଆରେ ରଥରୁ ଅବତରଣ କରି ମହାପ୍ରଭୁ
1: ଆଚ୍ଛା
0: ମନ୍ଦିର ଦ୍ଵାର ଦରଜା ନିକଟରେ ଦେଖିଲେ କବାଟଟି ବନ୍ଦ ହୋଇଛି।
1: ଓହୋ, ତା ମାନେ ପ୍ରଭୁ ଦେଖିଲେ ଡୋର ବନ୍ଦ ହେଇଯାଇଛି।
0: ମୂର୍ଖ, ଆରେ ମହାପ୍ରଭୁ କବାଟରେ କରାଘାତ କରି ମା ଲକ୍ଷ୍ମୀଙ୍କୁ ଡାକୁଛନ୍ତି।
1: କେମିତି ଡାକିଲେ?
0: ବୁଝିଲା ଭାଇ, ଗୀତଟି କ ଠାରୁ ଆରମ୍ଭ କରିବା, କ୍ଷ ଠାରେ ସମାପ୍ତି କରିବା। ପ୍ରତ୍ୟେକ ପଦରେ ଚାରୋଟି ଚରଣରେ ଚାରୋଟି ଅକ୍ଷର ମଧ୍ୟ ଯୋଗ ହଉଥିବ।
1: ଆରମ୍ଭ ହଉ,
0: ଡାକିଲେ ଜାଣିଛୁ ନା
1: କେମିତି।

0: ଆହୁରି ଗୋଟେ ପଦ ମହାପ୍ରଭୁ କହୁଛନ୍ତି
1: କହିଲେ
0: କହିଲେ ରେ ସଖୀ ମୁଁ ଏତେ ଦୂରରୁ ପରିଶ୍ରମ କରି ଆସିଛି ଟିକେ କବାଟ କଣ ତୋର ଫିଟିବାକୁ ଇଚ୍ଛା ହେଉନି କି
1: ଆଚ୍ଛା
0: ଟାହୁଲି ନୁହ।

0: କଲି ଗୋ ମହା ଲକ୍ଷ୍ମୀ, ମୁଁ ଡାକି ଡାକି ମୋର କଣ୍ଠ ଶୁଖିଗଲାଣି, ମୁଁ ଢୁଳେଇ ପଡିଲିଣି ସଖୀ।
1: ଟିକେ ବେଡ ସଜେଇ ଦିଅ ଆଉ ଗେଟ ଖୋଲି ଦିଅ।
0: ହରେ ମୂର୍ଖ, ଆରେ ମହାପ୍ରଭୁ ପୁଣି ମା ଲକ୍ଷ୍ମୀ କଥା କହୁଛନ୍ତି କି ରେ?
1: ଯାତ୍ରାରୁ ପୁରା ଫେରିଛନ୍ତି।
0: ଶୁଣୁ, ମହାପ୍ରଭୁ କହୁଛନ୍ତି ଗୋ ଲକ୍ଷ୍ମୀ ନଦେ।

0: ପ୍ରଭୁ କହୁଛନ୍ତି କୋ ହରି ତଙ୍ଗିନୀ ମୋର ଦୋଷ କ୍ଷମା କର ଟିକେ କବାଟକୁ ତମର ଶୀଘ୍ର ଖୋଲି ଦିଅ
1: ତମେ ମତେ ଆଉ ଲୋକହସା କର ନା
0: ବୁଝିଛୁ ନା ଭାଇ ଆରେ ମହାଲକ୍ଷ୍ମୀ ଥାଇ ଏ କଥା ଶୁଣିକରି କଣ ଉତ୍ତର ଦେଉଛନ୍ତି
1: କହିଲେ
0: କହିଲେ ହେ ମହାପ୍ରଭୁ।

0: ହେ
1: ବୁଝିଲା ଭାଇ। ଆରେ ମହାଲକ୍ଷ୍ମୀ ଏପରି କହିବାର ମହାପ୍ରଭୁ ଜାଣିଲେ ଲକ୍ଷ୍ମୀ ଅଭିମାନ କରିଛନ୍ତି।
0: ଆଚ୍ଛା ଆଚ୍ଛା ସ୍ୱାମୀ ସ୍ତ୍ରୀ କଥା ସେମିତି ହୁଏ ଆଉ।
1: ହସି ହସିକିରି ପ୍ରଭୁ କହୁଛନ୍ତି କହିଲେ ଗୋ ଲକ୍ଷ୍ମୀ।

0: କଲେ ଗୋ ଲକ୍ଷ୍ମୀ, ଇନ୍ଦ୍ରଦ୍ୟୁମ୍ନ ରାଜା ଦେଉଳ ନିର୍ମାଣ କରି ଆମକୁ ସ୍ଥାପନା କରି
1: ଆଚ୍ଛା
0: ତାଙ୍କ ସେବାରେ ମୁଁ ସନ୍ତୁଷ୍ଟ ହୋଇପାରେ ତାଙ୍କ ବର ଯାଚିକିରି ମୁଁ ଦେଇ ପକେଇଛି।
1: କଣ ଦେଲ?
0: କଣ ଦେଲି ଜାଣିଛୁ?

ପ୍ରସନ୍ନ ହୋଇଲି ସେ ବାରେ ତାଙ୍କର ଯାଚି ଦେଲି ମାଗୋବର ସେ କହିଲା।

0: କଲେ ଗୋ ଲକ୍ଷ୍ମୀ, ଯାହା ତେବାର ହେଲାଣି, ମୋ ବଡ ଭାଇ ବଳରାମ ଥିଲେ ବୋଲି ତମକୁ ସାଙ୍ଗରେ ନେଲି ନାହିଁ, ତେଣୁକରି ମୁଁ କେତେ ପ୍ରକାର ଯାତ୍ରାରୁ ରଙ୍ଗ ବେରଙ୍ଗର ଜିନିଷ ଆଣିଛି, ତୁମେ ଆଜି ବ୍ୟବହାର କର।
1: ବଢିଆ ବଢିଆ ଯାତ୍ରାରୁ ଶାଢୀ କିଣି ଆଣିଛି, ମାଣିଆ ମନ୍ଧ ଶାଢୀ ଆଣିଛି, ସମ୍ବଲପୁରୀ ଶାଢୀ ଆଣିଛି, ଡୋକଜନ ଶାଢୀ ଆଣିଛି।
0: ହରିକ୍ଷୀର ଗୋଟେ କଥା କହୁଛୁ କି ରେ, ଜଗତର ଜନନୀ ଯେ କି ପରିଯାତ୍ରୀ ଏଇଭଳିଆ ଜିନିଷ ପରିଧାନ କରିବେ କି ରେ?
1: ଆଧୁନିକ ଯୁଗ ହେଲା।
0: ଶୁଣ, କଣ କଣ ମହାପ୍ରଭୁ ଆଣିଛନ୍ତି ବୋଲି।

0: ଏ ମହାପ୍ରଭୁ କହୁଛନ୍ତି ଗୋ ଲକ୍ଷ୍ମୀ,
1: ଏ
0: ଦିନ ସାଞ୍ଜି ତମେ ଆଜି ଏହାକୁ ମଣ୍ଡନ ହୁଅ।
1: ଆଉ ସୋମ ପାଉଡର ଆଣିନାହାନ୍ତି?
0: ଆରେ ଭାଇ, ସେ କଥା କଣ ସେତେବେଳେ ଥିଲା କି?
1: ଆଚ୍ଛା ଆଚ୍ଛା,
0: ଏ କଥା ଶୁଣିକିରି ମହାପ୍ରଭୁଙ୍କ କଥା ଶୁଣି ମା କଣ କହୁଛନ୍ତି ବୁଝିଛୁ ନା ଭାଇ?

0: ମା ଲକ୍ଷ୍ମୀ କହୁଛନ୍ତି କହିଲେ ହେ ମହାପ୍ରଭୁ ମୁଁ ତ ଗରିବ ଘରର ଝିଅ ଜିନିଷ ମୁଁ ନାଇବାର କ୍ଷମତା ମୋର ନାହିଁ ତମେ ସେ ଗୋପପୁରରେ ଗୋପାଙ୍ଗନ ମାନଙ୍କୁ ଦେଇ ପକେଇବ
1: ତାହେଲେ ଆଖିମରାଟା ପୂର୍ବରୁ ଥିଲା
0: ଆରେ ତୁ କିରେ ବଡ କଥା କହିଲୁ କିରେ ମହାପ୍ରଭୁଙ୍କ କଥା
1: ପ୍ରଭୁ ଯଦି ମାଙ୍କୁ ଆଖି ମାରିଲେ ଆମେ ଟିକେ କିଏ କାହାକୁ ଆଖି ମାରିବା
0: ଆରେ ନାଇଁ ରେ ମୂର୍ଖ ସେ କଥା ନୁହଁ ଇଏ ମହାପ୍ରଭୁଙ୍କ ଲୀଳା ଶୁଣ ଦ୍ୱାପର ଯୁଗର କଥା ଇଏ ଗୋପୀ ମାନଙ୍କର କଥା
1: ଆଚ୍ଛା ଆଚ୍ଛା
0: ମା ଲକ୍ଷ୍ମୀ ରାଗରେ କହୁଛନ୍ତି କହିଲେ ହେ ମହାପ୍ରଭୁ

ଶୁଣୁଥିଲେ ଦାସକାଠିଆ ଗୀତ, ପରିବେଷଣ କଲେ ଚକ୍ରଧର ଦେବତା ଏବଂ ସାଥୀ ଚକ୍ରଧର ମହାପାତ୍ର। ଆକାଶବାଣୀ କଟକ।

ନମସ୍କାର, ଆପଣ ଅନୁରୋଧ କରିଛନ୍ତି ମାଣିକ କଥା ଚିତ୍ରରେ ମାଣିକ ଆଲୋ ଆଲୋ ମାଣିକ ଗୀତଟି ଶୁଣିବା ପାଇଁ। ଶ୍ରୋତାବନ୍ଧୁ, ଆପଣ ଯେଉଁ କଥାଚିତ୍ର ଲେଖିଛନ୍ତି ଆଲୋ ଆଲୋ ମାଣିକ, କଥାଚିତ୍ରଟି ଆପଣ ଭୁଲ ଲେଖିଛନ୍ତି। କଥାଚିତ୍ର ଶେଷ ଶ୍ରାବଣ, ଗୀତଟିକୁ ଗାଇଛନ୍ତି ଚିତ୍ତରଞ୍ଜନ ଜେନା ଏବଂ ମହମ୍ମଦ ହବିବ। ତାହେଲେ ଶୁଣି ନିଅନ୍ତୁ ଆପଣଙ୍କ ଗୀତଟି।

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆପଣମାନଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ଆପଣଙ୍କ ସହ ମୁଁ ଅଛି ଗିରିଜା। ତାହେଲେ ଦେଖିନେବା ପ୍ରଥମେ ଏସ୍ଏମ୍ଏସ୍ଟି କିଏ ପଠାଇଛନ୍ତି। ପ୍ରଥମେ ଏସ୍ଏମ୍ଏସ୍ଟି ଆସିଛି ସୌରୀ ପୋଷ୍ଟ ମହାସିଂହପୁର ବହୁଗ୍ରାମ ଜିଲ୍ଲା କଟକରୁ ଆସିଛି। ପଠାଇଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି, ପୂଜା। ବିଜୟ ବାବୁ, ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ବଗୁଡ଼ା ଗଞ୍ଜାମରୁ, ପଠାଇଛନ୍ତି ନାରାୟଣ ପ୍ରଧାନ। ନାରାୟଣ ଭାଇ, ଆପଣଙ୍କୁ ନମସ୍କାର। ଆଶା କରେ ଆପଣ ନିଶ୍ଚୟ ଭଲରେ ଥିବେ। ଆପଣ ଆଜି ଅନୁରୋଧ କରିଛନ୍ତି ମେହବୁବା କଥାଚିତ୍ରରେ କିଶୋର କୁମାର ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ନାରାୟଣ ଭାଇ, ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି।

ପରେ ପରେ ଆମ ପାଖରେ ଏସ୍ଏମ୍ଏସ୍ ଆସି ପହଞ୍ଚିଛି। ଏସ୍ଏମ୍ଏସ୍ଟି ଆସିଛି ଜିଗରଣ ପଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ। ପଠାଇଛନ୍ତି ସୋମନାଥ ସାହୁ। ସୋମନାଥ ଭାଇ, ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣ ତ ହେଉଛନ୍ତି ଆମର ନିୟମିତ ଶ୍ରୋତା। ଆପଣ ଆଜି ଲେଖିଛନ୍ତି, ନମସ୍କାର ଜୟ ଜଗନ୍ନାଥ। ଆପଣଙ୍କୁ ମଧ୍ୟ ଜୟ ଜଗନ୍ନାଥ। ଆପଣ ଅନେକ କଥା ଆମକୁ ଆଜି ଲେଖିଛନ୍ତି। ଆପଣ ସବୁଦିନ ଆମକୁ ଏମିତି ଲେଖୁଛନ୍ତି, ଆମକୁ ଭଲ ପାଉଛନ୍ତି। ଆପଣ ଏମିତି ଆମକୁ ଲେଖୁଥାନ୍ତୁ, ଆମକୁ ଭଲ ପାଉଥାନ୍ତୁ, ଆମ କାର୍ଯ୍ୟକ୍ରମକୁ ପସନ୍ଦ କରୁଥାନ୍ତୁ। ଆଜି ଆପଣ ଅନୁରୋଧ କରିଛନ୍ତି କାବେରୀ କଥା ଚିତ୍ରରେ ସୁରେଶ ୱାଡକର ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ସୋମନାଥ ଭାଇ, ଶୁଣି ନିଅନ୍ତୁ ଆପଣଙ୍କର ଗୀତଟି।

ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ ପହଞ୍ଚିଛି। ପଠାଇଛନ୍ତି ଉର୍ମିଳା, ନିର୍ମଳା, ପ୍ରତ୍ୟୁଷା, ପ୍ରଭାକର, ସେକ୍ଟର 11 ସିଡିଏ କଟକ। ଲେଖିଛନ୍ତି ନମସ୍କାର, ସବୁ ଷ୍ଟାଫ୍ମାନଙ୍କୁ ନମସ୍କାର, ସବୁ ଶ୍ରୋତାମାନଙ୍କୁ ଗୁଡ୍ ଆଫ୍ଟରନୁନ୍। ଶ୍ରୋତାବନ୍ଧୁ ଆପଣଙ୍କୁ ମଧ୍ୟ ନମସ୍କାର। ଆପଣ ଆଜି ଅନୁରୋଧ କରିଛନ୍ତି ସକଳ ତୀର୍ଥ ତୋଚରଣେ କଥାଚିତ୍ରରେ ସୋନୁ ନିଗମ ଏବଂ ଇରା ମହାନ୍ତି ଗାଇଥିବା ଗୀତଟି ଶୁଣିବା ପାଇଁ ଚାଲିରେ ତୋର ପଦ୍ମ ଫୁଟେ। ସୁନ୍ଦର ଗୀତଟିଏ, ଶୁଣି ନିଅନ୍ତୁ ଆପଣଙ୍କର ଗୀତଟିଏ।

ପରବର୍ତ୍ତୀ ଏସଏମଏସଟି ଆସିଛି ରାଇସୁଙ୍ଗୁଡ଼ା ସାଲେପୁର କଟକରୁ। ପଠାଇଛନ୍ତି ବାସୁଦେବ ତ୍ରିଲୋଚନ କାଳିଆ ବଳିଆ କୋନି ନିନି ଲିଟୁନି ବାପା ବୋଉ। ଆପଣମାନଙ୍କୁ ସ୍ୱାଗତ କାର୍ଯ୍ୟକ୍ରମକୁ। ଆପଣମାନେ ଅନୁରୋଧ କରିଛନ୍ତି ଦିଲୱାଲେ କଥାଚିତ୍ରରେ କୁମାର ସାନୁ ଗାଇଥିବା ଗୀତଟି ଶୁଣିବା ପାଇଁ। ତେବେ ଶ୍ରୋତାବନ୍ଧୁ ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ତିହୁଡ଼ି ଜଗତସିଂହପୁରରୁ। ପଠାଇଛନ୍ତି ସବିତା, ବନିତା, କବିତା ଏବଂ ଲତା। ଲାଗୁଛି ଆପଣ ବୋଧେ ଚାରି ଫଉଡ଼ି। ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ନମସ୍କାର। ଆପଣ ଆଜି ଅନୁରୋଧ କରିଛନ୍ତି ଗର୍ଭ କଥା ଚିତ୍ରରେ ଉଦିତ ନାରାୟଣ ଏବଂ ଶ୍ରେୟା ଘୋଷାଲ ଗାଇଥିବା ଗୀତଟି ଶୁଣିବା ପାଇଁ।

ପରବର୍ତ୍ତୀ ଏସଏମଏସଟି ଆସିଛି ପୁରୀ ଜିଲ୍ଲା ଡେଲାଙ୍ଗରୁ। ଏହା ଲେଖିଛନ୍ତି, ନମସ୍କାର ଭାଇ ଜୟ ଜଗନ୍ନାଥ, ଆପଣଙ୍କୁ ମଧ୍ୟ ନମସ୍କାର। ଆପଣ ଅନୁରୋଧ କରିଛନ୍ତି ବେବି କଥା ଚିତ୍ରରେ ହ୍ୟୁମାନ ସାଗର ଗାଇଥିବା ଗୀତଟି ଶୁଣିବା ପାଇଁ। ଆପଣ ହେଲେ ସୋନାଲିକା ଏବଂ ମିତାଲି। ଶ୍ରୋତାଭଣୀ, ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି।

ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଅନୁରୋଧ କରିଛନ୍ତି ଜିତେନ୍ଦ୍ର ନିଆଳି ମାଧବ। ଜିତେନ୍ଦ୍ର ବାବୁ ଆପଣ ଅନୁରୋଧ କରିଛନ୍ତି ୟକିନ୍ କଥାଚିତ୍ରରେ ଉଦିତ ନାରାୟଣ ଏବଂ ଅଲକାଗ୍ନି ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ଶୁଣି ନିଅନ୍ତୁ ଏହି ସୁନ୍ଦର ଗୀତଟି।

ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଅନୁରୋଧ କରିଛନ୍ତି ରଞ୍ଜନ କୁମାର ଗିଲ, କୈଳାସ ଚନ୍ଦ୍ର ଗିଲ, ଭରତ ଚନ୍ଦ୍ର ପାତ୍ର, ମଙ୍ଗୁଳି କୁଣ୍ଡ, ମହମ୍ମଦପୁର ବିଲହାଟ କଟକରୁ। ଶ୍ରୋତା ବନ୍ଧୁ ଆପଣଙ୍କୁ ନମସ୍କାର ଏବଂ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣ ଅନୁରୋଧ କରିଛନ୍ତି ମଥାର ଦେଇ ପାଟ ଓଢ଼ଣୀ କଥାଚିତ୍ରରେ କୁମାର ବାପି ଗାଇଥିବା ଗୀତଟି ଶୁଣିବା ପାଇଁ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି କୁମାର ବାପି ଏବଂ ଶୈଳଭାବା। ତାହେଲେ ଶ୍ରୋତାବନ୍ଧୁ ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ପଠାଇଛନ୍ତି ମନୋଜ ସାହୁ, ମମତା ସାହୁ ଟିକରା ଟାଙ୍ଗିରୁ ପଠାଇଛନ୍ତି କଟକରୁ। ଲେଖିଛନ୍ତି, ନମସ୍କାର ଜୟ ଜଗନ୍ନାଥ। ଆପଣଙ୍କୁ ମଧ୍ୟ ନମସ୍କାର ଏବଂ ଜୟ ଜଗନ୍ନାଥ। ଆପଣ ଅନୁରୋଧ କରିଛନ୍ତି ରଖିଲେ ଶିବ ମାରିବ କିଏ କଥାଚିତ୍ରରେ ଲୋପିତା ମିଶ୍ର ଏବଂ ପ୍ରୀତିନନ୍ଦ ରାଉତରାୟ ଗୀତଟି ଯେଉଁ ଗାଇଛନ୍ତି ଶୁଣିବା ପାଇଁ, ତାହେଲେ ଶ୍ରୋତାବନ୍ଧୁ ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କ ଗୀତଟି।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ପଠାଇଛନ୍ତି ଟୋକୋ ଏବଂ ଲିଜା ବାଙ୍କିରୁ ପଠାଇଛନ୍ତି। ଟୋକୋ ବାବୁ ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣ ଅନୁରୋଧ କରିଛନ୍ତି ଦୋସ୍ତାନା କଥାଚିତ୍ରରେ ମହମ୍ମଦ ରଫି ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ଶୁଣି ନିଅନ୍ତୁ ଆପଣଙ୍କର ଗୀତଟି।

ପରବର୍ତ୍ତୀ ଗୀତ ପାଇଁ ଅନୁରୋଧ ପଠାଇଛନ୍ତି ରେଡିଓ ଲଭର ରତିକାନ୍ତ ବାଲେଶ୍ୱରରୁ ଆସିଛି ସ୍ୱର ଭିଲଜ କୁରୁଣିଆ। ରତିକାନ୍ତ ଭାଇ ଆପଣଙ୍କୁ ସ୍ୱାଗତ। ଆପଣ ଆଜି ଅନୁରୋଧ କରିଛନ୍ତି ବଜରଙ୍ଗୀ କଥାଚିତ୍ରରେ ହ୍ୟୁମାନ ସାଗର ଏବଂ ଦୀପ୍ତିରେଖା ପାଡ଼ି ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ରତି ଭାଇ ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କର ଗୀତଟି।

ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଅନୁରୋଧ ପଠାଇଛନ୍ତି ନୂଆପାଟଣା ତେଗିରିଆ କଟକରୁ ଲକ୍ଷ୍ମୀକାନ୍ତ। ଲକ୍ଷ୍ମୀକାନ୍ତ ଭାଇ, ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ। ଆଜି ଆପଣ ଅନୁରୋଧ କରିଛନ୍ତି କେଦାରନାଥ କଥାଚିତ୍ରରେ ଅମିତ ତ୍ରିବେଦୀ ଗାଇଥିବା ଗୀତଟି ଶୁଣିବା ପାଇଁ, ତାହେଲେ ଶୁଣି ନିଅନ୍ତୁ ଆପଣଙ୍କର ଗୀତଟି।

ଗୀତଟି ଶୁଣିବାକୁ ଅନୁରୋଧ କରିଛନ୍ତି ଭୁବନବାସ ଗୁଆମାଳ ଭଦ୍ରକରୁ ପଠାଇଛନ୍ତି ପଦ୍ମିନୀ ରାୟ, ରାଜେନ୍ଦ୍ର ରାୟ ଏବଂ ସୌମ୍ୟରଞ୍ଜନ ରାୟ। ଶ୍ରୋତାବନ୍ଧୁ ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣ ଆଜି ଅନୁରୋଧ କରିଛନ୍ତି କଥାଚିତ୍ର ଦ ଲିଜେଣ୍ଡ ଅଫ୍ ଭଗତ ସିଂ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ସୋନୁ ନିଗମ ଏବଂ ମନମୋହନ ୱାରିସ। ତାହେଲେ ଶୁଣିନିଅନ୍ତୁ ଆପଣଙ୍କର ଗୀତଟିଏ।

କାର୍ଯ୍ୟକ୍ରମ ଶେଷରେ ଏସ୍ଏମ୍ଏସ୍ଟି ପଠାଇଛନ୍ତି ବୈରାଗୀ ଚରଣ ସାହୁ ଏବଂ ଗୋଦାବରୀ ସାହୁ କବାଟବନ୍ଧ ଯାଜପୁରରୁ। ଆପଣ ଅନୁରୋଧ କରିଛନ୍ତି ଦାଗ କଥା ଚିତ୍ରରେ କିଶୋର କୁମାର ଗାଇଥିବା ଗୀତଟି ଶୁଣିବା ପାଇଁ, ତାହେଲେ ଶୁଣି ନିଅନ୍ତୁ ଆପଣଙ୍କର ଗୀତଟି।

ଶ୍ରୋତାବନ୍ଧୁ, ଆଜି ଅନେକ ଏସ୍ଏମ୍ଏସ୍ ଆସିଥିଲେ ମଧ୍ୟ ସମୟର ସ୍ୱଳ୍ପତା ଦୃଷ୍ଟିରୁ ଆମେ ଅନେକ ଏସ୍ଏମ୍ଏସ୍ ସ୍ଥାନ ଦେଇପାରିନାହୁଁ, ସେଥିପାଇଁ ଦୁଃଖିତ। ଇଚ୍ଛା ତ ହେଉଛି ଶ୍ରୋତାବନ୍ଧୁ, ଏମିତି ଆପଣମାନଙ୍କର ଏସ୍ଏମ୍ଏସ୍ ପଢ଼ି ଚାଲିଥାନ୍ତି, ଆପଣଙ୍କର ଗୀତ ଶୁଣେଇ ଚାଲିଥାନ୍ତି, କିନ୍ତୁ କ'ଣ କରିବା, ଆମେ ତ ସମୟର ଦାସ, କାର୍ଯ୍ୟକ୍ରମକୁ ତ ସମାପ୍ତ କରିବାକୁ ପଡ଼ିବ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମେ କଥାଚିତ୍ର ତୁ ମୋ ଆଖିର ତାରା। ଗୀତଟିକୁ ଗାଇଛନ୍ତି ଇରା ମହାନ୍ତି।

ପରବର୍ତ୍ତୀ ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ନିବେଦିତା ଏବଂ ଅଭିଜିତ। କଥାଚିତ୍ର ତୁ ଯେ ସେହି।

ଶୁଣୁଥିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଆକାଶବାଣୀ କଟକ ଅସରନ୍ତି ଅପରାହ୍ନରେ ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ କଥାଚିତ୍ର ହୈସିୟତ, ଗୀତଟିକୁ ଗାଇଛନ୍ତି ୟେସୁ ଦାସ।

କଥାଚିତ୍ର ଫାଷ୍ଟ ଲଭ୍ ଲେଟର ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଏସ୍ପି ବାଲସୁବ୍ରମଣ୍ୟମ ଏବଂ ଲତା ମଙ୍ଗେସ୍କର।